ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଅକ୍ଟୋବର ଆଷାଢ଼ 25 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁଲାଇ ମାସ 16 ତାରିଖ। ଆଜି ପବିତ୍ର ଘୋଷଯାତ୍ରା। ଏ ଅବସରରେ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର।

ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57।

ମନୁଷ୍ୟ ତାର ଧନ ଜୀବନ ଯୌବନ ପ୍ରତିଷ୍ଠା ଶାରୀରିକ ଶକ୍ତି ଓ ସୌନ୍ଦର୍ଯ୍ୟକୁ ନେଇ ଅହଂଭାବ ପ୍ରକାଶ କରିବା ଉଚିତ ନୁହେଁ। ଭଗବାନଙ୍କଠାରେ ଆସ୍ଥା ଓ ବିଶ୍ୱାସ ରଖି ମାନବ ସୁଲଭ ଗୁଣ ପ୍ରକାଶ କରିପାରିଲେ ଜୀବନରେ ଅପୂର୍ବ ଶାନ୍ତି ଓ ସନ୍ତୋଷ ଲାଭ କରିବା ସହ ପ୍ରଭୁଙ୍କ ଦରବାରରେ ଉଚ୍ଚସ୍ଥାନ ପ୍ରାପ୍ତ ହୋଇଥାଏ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ କଡ଼ିର ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏମିତି ବହୁ ବର୍ଣ୍ଣନା ରହିଛି। ଏଥିରୁ ଅନୁମିତ ହୁଏ ଯେ ଯୁଦ୍ଧ ଏବଂ ଶାନ୍ତି ଉଭୟ ସମୟରେ ରଥ ଏକ ମହତ୍ତ୍ୱପୂର୍ଣ୍ଣ ଯାନ ଭାବରେ ବ୍ୟବହୃତ ହୋଇଥାଏ। ରାଜାମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ରଥାରୋହଣ କରି ଯାତ୍ରା କରି ପ୍ରଜାମାନଙ୍କର ସୁଖ ଦୁଃଖ ବୁଝିଥାନ୍ତି। ସେହି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ହୁଏତ ମହାପ୍ରଭୁଙ୍କର ଏ ରଥଯାତ୍ରାର ପ୍ରଚଳନ ବିଧି। ସମଗ୍ର ଉତ୍କଳର ରାଜା ରତ୍ନ ସିଂହାସନେ ବିରାଜମାନ ହୋଇତ ଦେଶର ଶାସନ କାର୍ଯ୍ୟ ସମାପନ କରିପାରିବେ ନାହିଁ, ପ୍ରଜାମାନଙ୍କର ଦୁଃଖ ସୁଖକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ ନାହିଁ। ମାଉସୀ ହାତର ପୋଡ଼ପିଠାର ସ୍ୱାଦ, ମା ମାଉସୀମାନଙ୍କର କଣ୍ଠର ହୁଳହୁଳି ଧ୍ୱନି, ଭକ୍ତ କଣ୍ଠର ହରିବୋଲ ରୋଳ, ରତ୍ନ ସିଂହାସନ ଚାରି ଚୌହଦି ଭିତରେ କେଉଁଠୁ ମିଳିବ? ରାଜା ଭାବରେ ସାଧାରଣରୁ ସାଧାରଣ ପ୍ରଜାଟିଏର ହାରି ଗୁହାରି କେଉଁଠି ପହଞ୍ଚିପାରିବ ରତ୍ନବେଦୀରେ? ରାଜାର କର୍ତ୍ତବ୍ୟ ସମ୍ପାଦନ ପାଇଁ ତ ମହାପ୍ରଭୁଙ୍କର ଏ ଘୋଷଯାତ୍ରା। ଭକ୍ତ ଈଶ୍ୱରଙ୍କର ପ୍ରତି ଯେତିକି ଆକୃଷ୍ଟ, ଈଶ୍ୱର ମଧ୍ୟ ସଦାଚାରୀ ଭକ୍ତ ପାଇଁ ସେତିକି ବ୍ୟାକୁଳ। ପରସ୍ପର ପ୍ରତି ଏହି ବ୍ୟାକୁଳତାର ପୃଷ୍ଠପଟ ହେଉଛି ବଡ଼ଦାଣ୍ଡ ଉପରେ ରଥଯାତ୍ରାର ପବିତ୍ର ଅନୁଷ୍ଠାନ। ଯେଉଁ ରଥଯାତ୍ରା ଦିନେ ଉତ୍କଳ ବା ଭାରତ ମଧ୍ୟରେ ସୀମାବଦ୍ଧ ଥିଲା, ତାହା ଆଜି ପୃଥିବୀର ସମସ୍ତ ଦେଶ ପାଇଁ ଏକ ଆକର୍ଷଣୀୟ ଅନୁଷ୍ଠାନ ପାଲଟି ଯାଇଛି। ମହାପ୍ରଭୁଙ୍କ ସହିତ କିଛି ଆନନ୍ଦଘନ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସାରା ପୃଥିବୀର ବହୁ ଦେଶର ବହୁ ଭକ୍ତ ଶ୍ରୀକ୍ଷେତ୍ରରେ ରୁଣ୍ଡ ହୋଇଛନ୍ତି। ନିଜ ନିଜ ଦୃଷ୍ଟି ଅନୁସାରେ ଏହି ପ୍ରତୀକଙ୍କୁ ଯିଏ ଯାହାର ବିନା ଦ୍ୱିଧାରେ, ବିନା ପ୍ରଶ୍ନରେ, ବିନା ଯୁକ୍ତିରେ ଆପଣେଇ ନେଇଛନ୍ତି। ଏହା ହିଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ମୂଳ ଭିତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା ନିଜ ନିଜର ଦିବ୍ୟ ରଥରେ ବିଜେ କଲା ପରେ ଗଜପତି ଆସନ୍ତି। ମହାପ୍ରଭୁଙ୍କୁ ଚନ୍ଦନ ପାଣି ସିଞ୍ଚନ କରି ସୁନା ଖଡ଼ିକାରେ ଓଳେଇ ଦେଇ ପରିଶୁଦ୍ଧ କରିବାକୁ ତାଙ୍କ ରଥ। ଉତ୍କଳ ଗଜପତି ନିଜର ସମସ୍ତ ଅହଙ୍କାର ଭୁଲି ଜଣେ ସାଧାରଣ ବ୍ୟକ୍ତି ପରି ଝାଡ଼ୁ କରନ୍ତି ମହାପ୍ରଭୁଙ୍କ ଦିବ୍ୟ ରଥକୁ। ଏଇ ତ ଆମ ସଂସ୍କୃତିର ବିଶେଷତ୍ୱ, ଭକ୍ତ ଏବଂ ଭଗବାନଙ୍କ ଭିତରେ ଥିବା ସମ୍ପର୍କର ଦିବ୍ୟ ପରିପ୍ରକାଶ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 97ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ଭକ୍ତ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା, ବିଷ୍ଣୁ ଓ ଶିବ ଅନସୂୟାଙ୍କ ପୁତ୍ର ରୂପେ ଜନ୍ମ ନେଲେ। ସେମାନେ ହେଲେ ଯଥାକ୍ରମେ ସୋମ, ଦତ୍ତ ଓ ଦୁର୍ବାସା। ଅନସୂୟା ଓ ଅତ୍ରିଙ୍କର ପୁଣି ହେଲେ ଚାରୋଟି କନ୍ୟା। ମନୁଙ୍କ କନ୍ୟା ପ୍ରସୂତି ବିବାହ କଲେ ଦକ୍ଷ ପ୍ରଜାପତିଙ୍କୁ। ତାଙ୍କର ଷୋହଳଟି କନ୍ୟା ଜାତ ହେଲେ। ଧର୍ମଙ୍କୁ ତେରଟି କନ୍ୟା, ଅଗ୍ନିଙ୍କୁ ଗୋଟିଏ କନ୍ୟା ଓ ଶିବଙ୍କ ସହ ସତୀଙ୍କୁ ବିବାହ ଦେଲେ। ସତୀ ଆଦର୍ଶ ପତିବ୍ରତା। ପିତାଙ୍କର ସ୍ୱାମୀ ନିନ୍ଦା ସହିନପାରି ସେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ।

ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 97ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସାମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ଫସଲରେ ବିଳମ୍ବିତ ବୁଣା ପରିସ୍ଥିତିରେ ଠିକ୍ ସମୟରେ ଫସଲ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ଉଚ୍ଚ ଅମଳକ୍ଷମ ଧାନ କିସମ ବ୍ୟବହାର କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ଧାନବୁଣା ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଧାନ ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି ଏଥିପ୍ରତି NSKE 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ୍ 5% EC 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ଉଚ୍ଚ ଆର୍ଦ୍ରତା ହେତୁ ଫସଲରେ କୀଟପତଙ୍ଗ ଏବଂ ରୋଗର ପ୍ରାଦୁର୍ଭାବ ପାଇଁ ନିରନ୍ତର ନିରୀକ୍ଷଣ କରନ୍ତୁ ଏବଂ ପ୍ରାରମ୍ଭିକ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3 ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। ମାଟିର ଆର୍ଦ୍ରତାର ସଦୁପଯୋଗ ପାଇଁ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ଜଡ଼ା, ମୁଗ, ବିରି ଓ ରାଶି ଇତ୍ୟାଦି ଫସଲ ଚାଷ କରନ୍ତୁ। ଦସ୍ତା ଅଭାବ ଥିବା ଜମିରେ ଏକର ପିଛା 10 କିଲୋଗ୍ରାମ ଜିଙ୍କ ସଲଫେଟ୍ କିମ୍ବା 6 କିଲୋଗ୍ରାମ ଜିଙ୍କ EDTA 2 ବର୍ଷକୁ ଥରେ ଶେଷଓଡ଼ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରାକୁ ପଲିଥିନ୍ ସିଟ୍ରେ ଆଚ୍ଛାଦନ କରନ୍ତୁ। ନର୍ସରୀ ବେଡ୍ଗୁଡ଼ିକୁ ଉଚ୍ଚ କରି ପ୍ରସ୍ତୁତ କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଶେଷ ଓଡ଼ ବେଳକୁ ଏହି 10 ଡେସିମିଲ ତଳିଘେରାରେ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଡ଼ା ଗୋବର ଖତ, 4 କିଲୋଗ୍ରାମ DAP, 2.5 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ତଳି 15 ଦିନର ହୋଇଗଲେ ତଳିଘେରାରେ 4 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ତଳି ଉପାଡ଼ିବାର 7 ଦିନ ପୂର୍ବରୁ 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ଦାନାଦର କୀଟନାଶକ 10 ଡେସିମିଲ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀ ପୋକ ଆକ୍ରମଣରୁ ଫସଲ ରକ୍ଷା ପାଇପାରିବ। ହରଡ଼ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର ଦ୍ୱାରା 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ।
0: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ପଥ ଭକ୍ତ ପ୍ରସ୍ତୁତ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତକାଲି ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଆଦି ଦୈନନ୍ଦିନ ନୀତି ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ। ସକାଳ ନଅଟାରେ ରଥ ପ୍ରତିଷ୍ଠା, ସାଢ଼େ ନଅଟାରୁ ସାଢ଼େ ବାରଟା ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ ଦୁଇଟାରୁ ତିନିଟା ମଧ୍ୟରେ ଛେରା ପହଁରା ପରେ ଅପରାହ୍ନ ଚାରିଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ନୟାଗଡ଼ର ଚାରିଟି ସ୍ଥାନ ନୟାଗଡ଼, ରଣପୁର, ଦଶପଲ୍ଲା ଓ ଖଣ୍ଡପଡ଼ାରେ ରଥଯାତ୍ରା ନେଇ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରଥଯାତ୍ରା ସମୟରେ ସହର ମଧ୍ୟକୁ ପ୍ରବେଶ ନ କରି ବିକଳ୍ପ ରାସ୍ତା ବ୍ୟବହାର କରିବା ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ନବରଙ୍ଗପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। 153 ବର୍ଷ ଧରି ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସୁସଜ୍ଜିତ ରଥ ପ୍ରସ୍ତୁତ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପୁରୀଠାରେ ସୁରକ୍ଷିତ ପର୍ଯ୍ୟଟକ ଅଭିଯାନର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବୃତ୍ତିଗତ ଭାବେ ତାଲିମପ୍ରାପ୍ତ ଲାଇଫ୍ଗାର୍ଡମାନଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହାସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ବେଳାଭୂମି ସୁରକ୍ଷା ଏବଂ ଉଦ୍ଧାର ଉପକରଣଗୁଡ଼ିକର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ମାସର 15 ଦିନ ମଧ୍ୟରେ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଛି। ଗ୍ରୀନ୍ଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଚୁକ୍ତି ସ୍ୱାକ୍ଷର, ପୂର୍ବ କ୍ଷତ୍ରିୟ ପରିଷଦ ବୈଠକ, ଓଡ଼ିଶା ଗଭୀର ସାମୁଦ୍ରିକ ମିଶନ କାର୍ଯ୍ୟକ୍ରମ ଏବଂ ରାଜ୍ୟ ପୁଲିସ୍କୁ ବିଶେଷ ସମ୍ମାନ ଆଦି ବିଷୟଗୁଡ଼ିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଆଜି ରଥଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁପରିଚାଳନା ଲାଗି ସର୍ବୋତ୍ତମ ସେବା ଯୋଗାଇ ଦେବାକୁ ସଚିବମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା 35 ବୃଦ୍ଧି ପାଇଥିବା ବନ ବିଭାଗର କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରୁ ଜଣାପଡ଼ିଛି। December 2024 ଜାନୁଆରୀ 2025 ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ 32 ବାଘ ଚିହ୍ନଟ ହୋଇଥିଲା। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

0: ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂ ରାଜସ୍ୱ, ଜଳକର, ପଟ୍ଟାବଣ୍ଟନ ଓ ହାଇଟେକ୍ ସର୍ଭେ ଅଧୀନରେ ସଂଶୋଧନ ମାମଲାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଆସ୍ପାୟାର କାର୍ଯ୍ୟକ୍ରମ ଅଧୀନରେ ପ୍ରି ବେସ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଛି। ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ତର ଓ ଦୁର୍ବଳତା ମୂଲ୍ୟାୟନ କରି ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏହି ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଗତକାଲି ସୁଦ୍ଧା 20% ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଜିଲ୍ଲା କୃଷି ବିଭାଗ ସୂଚନା ଅନୁଯାୟୀ ନିଅଣ୍ଟିଆ ବର୍ଷା ଯୋଗୁଁ ମାତ୍ର 32% ଚାଷ କାର୍ଯ୍ୟ ସମ୍ଭବ ହୋଇପାରିଛି। ଜିଲ୍ଲାରେ 1,23,000 ହେକ୍ଟରରୁ ଅଧିକ ଜମିରେ ଧାନ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର 24,386 ହେକ୍ଟର ଜମିରେ ରୁଆ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 mm ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତୁ ଶୁଣିବା ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ଆଜି ହେଉଛି ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା, ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ଦିନ। ଏହାକୁ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହା ବ୍ୟତୀତ ଭାରତ ଓ ଭାରତ ବାହାରେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ପାଳନ କରାଯାଉଅଛି। ଏଥିପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍ସାହ, ଉଦ୍ଦୀପନା ଓ ଆବେଗ ଖେଳିଯାଇଛି। କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ସମଗ୍ର ବୈଷ୍ଣବ ପୀଠ ଆଜି ଲୋକାରଣ୍ୟ। ତେବେ ଅଗଣିତ ଭକ୍ତଙ୍କ ଗହଳିରେ ଏହି ପବିତ୍ର ରଥଯାତ୍ରା ପାଳନ କରିବା ସମୟରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମରେ ମନେ ରଖିବାକୁ ପଡ଼ିବ ଯେ ଉତ୍ସବ ପାଳନ ସମୟରେ ଆମମାନଙ୍କର ସତର୍କତା ଓ ସ୍ୱାସ୍ଥ୍ୟ ସଚେତନତା ନିତ୍ୟାନ୍ତ ଜରୁରୀ, କାରଣ ସାମାନ୍ୟତମ ଅସାବଧାନତା ଯୋଗୁଁ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ସ୍ଥଳେ ଯାହାକୁ କାଶ, ଥଣ୍ଡା, ଜ୍ୱର ହୋଇଛି ସେମାନେ ରଥଯାତ୍ରା ଗହଳିକୁ ନ ଯିବା ଭଲ। କୋମଳମତି ଶିଶୁ, ଅତି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ବାତ ବା ମାନସିକ ରୋଗୀମାନେ ମଧ୍ୟ ଏ ଗହଳିରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସମୟରେ ପ୍ରବଳ ଗୁଳୁଗୁଳି ହେବା ସହ ଦେହରୁ ପ୍ରଚୁର ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାର ଆଶଙ୍କା ରହିଛି। ଏପରି ସ୍ଥଳେ ଲେମ୍ବୁ ପାଣି, ଦହି ସର୍ବତ, ପଇଡ଼ ପାଣି, ପରିଷ୍କାର ପାଣି, ORS ପାଣି ଆଦି ପିଇଲେ ଶରୀରର ଜଳୀୟ ଅଂଶର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ବାତ, ସ୍ନାୟବିକ ଅସୁସ୍ଥତା ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଗହଳିଠାରୁ ନିଜକୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଖାଦ୍ୟ ଓ ପାନୀୟ ଜଳ ପ୍ରତି ସତର୍କତା ଅବଲମ୍ବନ କରିବା। ସାଧାରଣତଃ ଗହଳି ସମୟରେ ବାହାର ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହିତ ପରିଷ୍କାର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ, କାରଣ ଏହି ସମୟରେ ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ତରଳ ଝାଡ଼ା, ଲାଳ ଝାଡ଼ା, ଟାଇଫଏଡ୍, କାମଳ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଏଭଳି ଗହଳି ସ୍ଥାନଠାରୁ ଦୂରେଇ ରହିବା ଦରକାର, କାରଣ ଆମେ ସମସ୍ତେ ଜାଣିଛୁ ଯେ ଶରୀରର ଶ୍ୱାସକ୍ରିୟା ସଂସ୍ଥାନ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏପରି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କମ୍ ଥିବାରୁ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଠାରେ କହି ରଖିବାକୁ ଚାହେଁ ଯେ ରଥ ଭିଡ଼ିବା ସମୟରେ ଅନେକ ଭକ୍ତ ନିଜର ଅସାବଧାନତା ଯୋଗୁଁ ଆଘାତପ୍ରାପ୍ତ ହୋଇଥାନ୍ତି, ତେଣୁ ରଥ ଦୌଡ଼ି ଟାଣିଲା ବେଳେ ନିଜେ ଏଥିପ୍ରତି ସତର୍କ ରହିବା ଦରକାର। ରାତ୍ରୀ ଯାପନ କରିବା ସମୟରେ ମଶାରୀ ଟାଙ୍ଗି ଶୋଇବା ନିତ୍ୟାନ୍ତ ଆବଶ୍ୟକ, ଏହାଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ। ପରିଶେଷରେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା

0: ଦ୍ୱାରା ଆମେ ନିରାପଦରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ପର୍ବକୁ ବେଶ ଆନନ୍ଦରେ ଉପଭୋଗ କରିପାରିବା। ଆଜି ଅବସରରେ ଆପଣମାନଙ୍କର ନିରୋଗ ସ୍ୱାସ୍ଥ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।
1: ଆମର ଶାସ୍ତ୍ରୀ ଶୁଣିଲି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନନ୍ଦା ଦ୍ୱିବେଦୀ।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। 9:30 ପହଣ୍ଡି ଏବଂ ଅପରାହ୍ନ 4:00 ଆରମ୍ଭ ହେବ ରଥ ଟଣା। ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି ଭାରତ ବେଲଜିୟମ। ସ୍ପେନ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଆସନ୍ତା ରବିବାର ଖେଳାଯିବ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଏବଂ ପଥ ପ୍ରସ୍ତୁତ ହୋଇ ରହିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି। ରଥଟଣା କାର୍ଯ୍ୟ ଏବଂ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତକାଲି ଆଜ୍ଞାମାଳ ବିଜେ ହେବା ପରେ ରଥ ଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଜି ଦୈନନ୍ଦିନ ନୀତି ପରେ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ ହେବ। 9:00 ରଥ ପ୍ରତିଷ୍ଠା, 9:30-12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହରା ଏବଂ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନକୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଏବଂ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ତେବେ ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଏହା ସତ୍ତ୍ୱେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ରଥଯାତ୍ରା ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅଟଳ ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ। ଏହି ପବିତ୍ର ଯାତ୍ରା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିପାଦନ କରିବା ସହ ଭଗବାନଙ୍କ ପ୍ରତି ଅତୁଟ ଭକ୍ତିକୁ ପରିପ୍ରକାଶ କରିଥାଏ। ଏହି ଅବସରରେ ଶ୍ରୀ ଶାହା ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଅପରାହ୍ନରେ ଚଣ୍ଡିଗଡ଼ ଯାତ୍ରା କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 6,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ଚଣ୍ଡିଗଡ଼ରେ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ PGIMERରେ ଆଡ଼ଭାନ୍ସଡ୍ ମାତୃ ଏବଂ ଶିଶୁ କେନ୍ଦ୍ର ଓ ନ୍ୟୁରୋସାଇନ୍ସ କେନ୍ଦ୍ରର ଉଦ୍ଘାଟନ କରିବେ। ଶ୍ରୀ ମୋଦି ଜଳନ୍ଧର ଗସ୍ତରେ ଯାଇ 5,470 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଜଳନ୍ଧର କ୍ୟାଣ୍ଟନମେଣ୍ଟ ସମେତ 75ଟି ପୁନଃ ବିକଶିତ ରେଳ ଷ୍ଟେସନ୍ର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।

ଇଂଲଣ୍ଡର ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ମେଘାଳୟ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ଗରମ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। 9:30 ପହଣ୍ଡି ଏବଂ ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି ଭାରତ ଓ ବେଲଜିୟମ୍। ସ୍ପେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଆସନ୍ତା ରବିବାର ଖେଳାଯିବ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ।

ଓଡ଼ିଆରେ ସମ୍ବାଦ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଶୁଣନ୍ତୁ ଭକ୍ତିଗୀତ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ କଟିରେ ସମୟ ବର୍ତ୍ତମାନ ସକାଳ 7:30 ହେବାକୁ ଯାଉଛି। ପୁରୀଠାରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ସୁପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରାର ସିଧା ପ୍ରସାରଣ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ତେବେ ଶ୍ରୋତାବନ୍ଧୁ, ଏହି ଯାତ୍ରାର ସିଧା ପ୍ରସାରଣ ପାଇଁ ଏବେ ଆମେ ଆପଣଙ୍କୁ ନେଇଯାଉଛୁ ପୁରୀର ବଡ଼ଦାଣ୍ଡକୁ।

ହଁ ଶ୍ରୋତା ବନ୍ଧୁ, ଆପଣଙ୍କୁ ଆଉ ଗୋଟିଏ ସୂଚନା ଦେବାକୁ ଚାହିଁବି, ତାହା ହେଲା ଆକାଶବାଣୀ 90 ବର୍ଷରେ ପଦାର୍ପଣ କରି ଆମ ଦେଶରେ ଉତ୍ସବ ମନାଉଛି। ଏ 90 ବର୍ଷର ମହାମୂଲ୍ୟ ଉପଲବ୍ଧି ସହିତ ଯୋଡ଼ି ହୋଇଯାଇଛି ଆକାଶବାଣୀ କଟକ ପକ୍ଷରୁ ଆରମ୍ଭ ହୋଇଥିବା ରଥଯାତ୍ରାର ଧାରା ବିବରଣୀର 79 ବର୍ଷ 1948-2026 ଏଇଟି ହେଉଛି 79ତମ ବର୍ଷ। କୁଆଡ଼େ ଅତୀତକୁ ଚାହିଁଲେ ଆଖି ପାଉନାହିଁ। ଭାରତ ସ୍ୱାଧୀନ ହେବାର ପରବର୍ଷ ଏହି ଧାରା ବିବରଣୀ ଆରମ୍ଭ ହୋଇଥିଲା। ଆମ ଭିତରୁ ଅନେକ ସେତେବେଳେ ଜନ୍ମ ବି ହୋଇନଥିବା। ଇଏ ମଧ୍ୟ ଆକାଶବାଣୀ କଟକ ପାଇଁ ଆଉ ଏକ ମହାର୍ଗ ଉପଲବ୍ଧି। ଯେତେ ଇଲେକ୍ଟ୍ରୋନିକ୍ ମାଧ୍ୟମ ଗଣମାଧ୍ୟମ ଆସନ୍ତୁ, ଆକାଶବାଣୀ ଆକାଶବାଣୀ ତାର ବିକଳ୍ପ ନାହିଁ। ତାର ଭାଷ୍ୟକାରମାନେ ବିଦ୍ୱାନ, ରୁଚିଶୀଳ, ସଂଯତ ଏବଂ ଶ୍ରୋତାଙ୍କ ପାଖରେ ପ୍ରତିବଦ୍ଧ। ଇତିହାସ ଓ ଶାସ୍ତ୍ରର ତଥ୍ୟ, ମହାପ୍ରଭୁଙ୍କର ଲୀଳା ଓ ମହିମା ହିଁ ଆକାଶବାଣୀର ଧାରା ବିବରଣୀର ଆଧାର। ଶ୍ରୋତାଙ୍କର ଆକାଶବାଣୀ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଆମର ସମସ୍ତ ଭାଷ୍ୟକାରମାନଙ୍କୁ ପ୍ରତି ପଦେ ପଦେ ସତର୍କ କରୁଛି, ସଂଯତ କରୁଛି। ଏହି ଦାୟିତ୍ୱବୋଧକୁ ଧାରଣ କରି ଆମର ଧାରା ବିବରଣୀ ପ୍ରଦାନ କରିବା ପାଇଁ ପ୍ରଥମ କେନ୍ଦ୍ର ରାଧାବଲ୍ଲଭ ମଠ ଉପରେ ମୋ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆମର ଦ୍ୱିତୀୟ କେନ୍ଦ୍ର ଉପରେ ଅଛନ୍ତି ଡକ୍ଟର ହରିହର କାନୁନଗୋ ଏବଂ ପ୍ରତାପ ତ୍ରିପାଠୀ। ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ସେ ସ୍ୱୟଂ ଲୀଳାରେ ଆସୁଛନ୍ତି, ଆମ ବାଣୀରେ ସ୍ୱୟଂ ପ୍ରକାଶିତ ହୁଅନ୍ତୁ। ଆପଣଙ୍କ ମନକୁ, ହୃଦୟକୁ ପ୍ରସ୍ତୁତ କରିବା ପାଇଁ କିଛି ଭାବର କଥା, ଆକାଶବାଣୀର ପ୍ରତିବଦ୍ଧତା କଥା କହିବା ପରେ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁଥିବା କଥା ଆପଣଙ୍କୁ କହୁଛି। ଶ୍ରୀକ୍ଷେତ୍ରର ପାଣିପାଗ ଅତ୍ୟନ୍ତ ପ୍ରତିକୂଳ ଥିଲା ଆଜି ସକାଳୁ। ଆମେ ଜାଣନ୍ତୁ, ଆମେ ସକାଳ 5ଟାରେ ଆସି ଏଇ ପ୍ରଥମ କେନ୍ଦ୍ରରେ ବସିଛୁ। ଧାରା ବିବରଣୀ ପ୍ରସାରଣ ଆରମ୍ଭ ହେଉଛି 7:30। ଆମେ 2.5 ଘଣ୍ଟା ଆଗରୁ ଆସିକିରି ଏଇଠି ବସିଛୁ। ଦେଖନ୍ତୁ, ସେଇଥିରୁ ଆପଣ ଅନୁମାନ କରନ୍ତୁ ଯେ ଶ୍ରୀକ୍ଷେତ୍ରରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା, କି ପ୍ରକାର କଟକଣା। 2.5 ଘଣ୍ଟା ପୂର୍ବରୁ ଆମକୁ ଆସିବାକୁ ପଡ଼ିଲା କେନ୍ଦ୍ରକୁ। ଆଉ ଯେଉଁ ବ୍ୟବସ୍ଥା ଅଛି, 5ଟା ବେଳେ ଆମେ ବାହାରିକି ଆସିଲା ବେଳକୁ ଏତେ ଜୋର ବର୍ଷା, ମୂଷଳଧାରାରେ ବର୍ଷା ଏପର୍ଯ୍ୟନ୍ତ ଲାଗିଥିଲା। ଏବେ ମହାପ୍ରଭୁଙ୍କର ବିଜୟ ହେବାର ସମୟ ଯେତେବେଳେ ବଡ଼ଦାଣ୍ଡକୁ ଆସୁଛି, ଧୀରେ ଧୀରେ ମହାପ୍ରଭୁ ସ୍ୱୟଂ ପାଗକୁ ଟିକିଏ ଶୁଖିଲା କରିବାକୁ ବସିଛନ୍ତି। ବର୍ଷା ଟିକିଏ ଏବେ କମିଯାଇଛି ଏବଂ ଟିକେ ଟିକେ ଆକାଶ ଫର୍ଚ୍ଚା ହେଇ ଆସୁଛି। ସକାଳର ଯେଉଁ ମୂଷଳଧାରାର ବର୍ଷା ଏବେ ଶ୍ରୀକ୍ଷେତ୍ରରେ ତାହା ଆଉ ନାହିଁ। ଆଉ ନୀତି ନିର୍ଘଣ୍ଟ କଥା ମୁଁ ଆପଣଙ୍କୁ କହିବି। ନୀତି ନିର୍ଘଣ୍ଟ ବର୍ତ୍ତମାନ ମହାପ୍ରଭୁଙ୍କର ଶୃଙ୍ଗାର ବା ବେଶ ସେ ସମ୍ପୂର୍ଣ୍ଣ ହୋଇଛି, ତାପରେ ଖେଚୁଡ଼ି ଭୋଗ ହେବ। ନୀତିକାନ୍ତି ଯାହା ଧାର୍ଯ୍ୟ ହୋଇଥିଲା ସେ ପାଖାପାଖି 30 ମିନିଟ୍ ପୂର୍ବରୁ ଚାଲିଛି। ସବୁ ବର୍ଷ ଏମିତି ହୁଏ। ରଥ ପ୍ରତିଷ୍ଠା 9ଟା ବେଳେ ଅଛି, ଆମେ ଭାବୁଛୁ 8ଟା ବେଳକୁ ରଥ ପ୍ରତିଷ୍ଠା ହୋଇଯିବ। ତେଣୁ ଏସବୁ କଥା ଗୁଡ଼ାକ ଆପଣଙ୍କୁ କହିବାର କାରଣ ହେଲା ଶ୍ରୀକ୍ଷେତ୍ର ସମ୍ପର୍କରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି ସେ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବା। ଏବଂ 3ଟି ରଥ ଅପୂର୍ବ ମଣ୍ଡଳୀ ହୋଇ ସିଂହଦ୍ୱାର ସାମ୍ନାରେ ଦଣ୍ଡାୟମାନ ଅଛନ୍ତି ଏବଂ ସିଂହଦ୍ୱାରର ମୂଳରୁ ଚୂଳ ପର୍ଯ୍ୟନ୍ତ ପୁଷ୍ପ ମଣ୍ଡିତ ହୋଇ ଅପୂର୍ବ ଶୋଭା ସୃଷ୍ଟି କରୁଛି ଏବଂ ନୀଳଚକ୍ର ଉପରେ ପତିତ ପାବନ ମାନା ଉଡ୍ଡୀୟମାନ ହେଉଛନ୍ତି ଉତ୍ତର ଦିଗକୁ। ତେଣୁ ଏଇଭଳି ଭାବରେ ଯେଉଁ ସୁନ୍ଦର ଦୃଶ୍ୟ ଆମେ ଦେଖୁଛୁ, ନୀଳଚକ୍ର, ଜଗମୋହନ, ସିଂହଦ୍ୱାର ଏବଂ 3ରଥ, ଏ ସମସ୍ତଙ୍କର ଅପୂର୍ବ ମଣ୍ଡନୀ, ଅପୂର୍ବ ଶୋଭା ସମ୍ଭାର ଦର୍ଶକମାନଙ୍କର, ଶ୍ରଦ୍ଧାଳୁମାନଙ୍କର ମନକୁ ପ୍ରଲୁବ୍ଧ କରୁଛି। ମହାପ୍ରଭୁଙ୍କୁ ଆଉ ଟିକିଏ ଆନନ୍ଦର ସହିତ, ଉତ୍ସାହର ସହିତ ଦେଖିବା ପାଇଁ ଅପେକ୍ଷାର ଯେଉଁ ତାଙ୍କର କଷ୍ଟ ତାକୁ ଲାଘବ କରିଦେଉଛି ଏ ପ୍ରକାର ବ୍ୟବସ୍ଥା। ତାପରେ ମୁଁ ଆପଣଙ୍କୁ କହିବି ଯେ ଯାହା ନୀତି ନିର୍ଘଣ୍ଟ ମନ୍ଦିର ପ୍ରଶାସନ ତରଫରୁ ହେଇଛି, 9ଟାରେ ରଥ ପ୍ରତିଷ୍ଠା, ମୁଁ ଆପଣଙ୍କୁ କହିଲି ସେ 8ଟା ବେଳକୁ ଆରମ୍ଭ ହୋଇଯିବ, 9:30ରେ ପହଣ୍ଡି, 12:30 ପର୍ଯ୍ୟନ୍ତ ସେ ପହଣ୍ଡି ଚାଲିବ, ତାହା ମଧ୍ୟ ଆଗୁଆ ହୋଇଯିବାର ଯଥେଷ୍ଟ ସମ୍ଭାବନା ଅଛି। 2ଟାରୁ 3ଟା ଅଛି ଛେରା ପହଁରା, ତାପରେ 4ଟା ବେଳେ ରଥଟଣା। ସବୁ ବର୍ଷର ଅଭିଜ୍ଞତାକୁ ଆଧାର

ବର୍ଷର ଅଭିଜ୍ଞତାକୁ ଆଧାର କରି ଏହା କୁହାଯାଇ ପାରିବ ଯେ ରଥ ଟଣା ଯୋଉ ଚାରିଟା ବେଳେ ଅଛି ବୋଧ ହୁଏ ସେ ଘଣ୍ଟେ ଆଗରୁ ମଧ୍ୟ ରଥ ଟଣା ହେଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆପଣ ଜାଣନ୍ତି ଆମ ରାଜ୍ୟର ରାଜ୍ୟପାଳ ଏବଂ ଭାରତର ମହାମହିମ ରାଷ୍ଟ୍ରପତି ଏମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରାଯାଏ ଅଭୂତପୂର୍ବ ବ୍ୟବସ୍ଥା ସୁରକ୍ଷାର ଏବଂ ପ୍ରଶାସନିକ ବ୍ୟବସ୍ଥା ଯେଉଁ କରାଯାଏ ତାଠୁ ଶହେ ଗୁଣ ଅଧିକ ବ୍ୟବସ୍ଥା କରାହେଇଛି ଆଜି ଶ୍ରୀକ୍ଷେତ୍ରରେ। କାରଣ ଇଏ ରାଜ୍ୟପତି ନୁହନ୍ତି କି ରାଷ୍ଟ୍ରପତି ନୁହନ୍ତି, ଇଏ ହେଉଛି ବିଶ୍ୱପତି। ତେଣୁ ବିଶ୍ୱପତିଙ୍କ ପାଇଁ ଯେଉଁ ବ୍ୟବସ୍ଥା ସେ ବ୍ୟବସ୍ଥା ଆମେ ପ୍ରତ୍ୟକ୍ଷ ଭାବରେ ତାକୁ ଅଙ୍ଗେ ନିଭାଉଛୁ। ଅସୀମ ବ୍ୟାପକ ବ୍ୟବସ୍ଥା, ପାଖାପାଖି 15,000 ପୁଲିସ, ସେ ଡିଜିଙ୍କ ଠାରୁ ଆରମ୍ଭ କରି ସିପାହୀଙ୍କ ପର୍ଯ୍ୟନ୍ତ 15,000 ପୁଲିସ ଉପସ୍ଥିତ ଅଛନ୍ତି ଆଜି ବଡ଼ଦାଣ୍ଡରେ ସବୁ ନିୟନ୍ତ୍ରଣ କରିବା ପାଇଁ। ତାପରେ 25 ବିଭାଗ, ରାଜ୍ୟ ସରକାରଙ୍କର 25 ବିଭାଗ ଏଠି କାର୍ଯ୍ୟ କରୁଛନ୍ତି। ତା ସହିତ କେନ୍ଦ୍ର ସରକାରଙ୍କର ବିଭାଗ ବି ଅଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ରେଲୱେ ଅଛି, କେନ୍ଦ୍ର ସରକାରଙ୍କ ବିଭାଗରେ ଆକାଶବାଣୀ ଦୂରଦର୍ଶନ ଅଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ଦୂରସଞ୍ଚାର ବିଭାଗ ଅଛନ୍ତି। ଏଭଳି ବହୁ ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ନିଜ ନିଜ ଭିତରେ ସହଯୋଗ ଏବଂ ସମନ୍ୱୟ ରକ୍ଷା କରି ଏ ରଥଯାତ୍ରାକୁ କିଭଳି ଭାବରେ ନିର୍ବିଘ୍ନରେ ସମାପ୍ତ କରିବେ ସେଥିରେ ଚେଷ୍ଟିତ ଅଛନ୍ତି। ଆଉ ଆପଣ ଆଉ ଗୋଟେ କଥା ଜାଣିଥାନ୍ତୁ ଯେ ଏଇ ଯେଉଁ ନିଃଶୁଳ୍କ ସେବା ଯୋଗାଇବା ପାଇଁ, କାରଣ ଆପଣ ଜାଣନ୍ତି ରଥଯାତ୍ରା ଏଭଳି ଏକ ମହୋତ୍ସବ, ଏଇଠି ପ୍ରତ୍ୟେକ ନିଜ ନିଜର ଅଂଶଗ୍ରହଣ କରିବା ପାଇଁ ଚାହାନ୍ତି, କିଏ କିଭଳି ଭାବରେ ଟିକେ ସେବା ଯୋଗାଇ ଦେବ ଏବଂ ଏହି ପବିତ୍ର ମୁହୂର୍ତ୍ତରେ ଟିକେ ମହାପ୍ରଭୁଙ୍କର କୃପା ସାଉଁଟି ନେବ, ଟିକେ ପୁଣ୍ୟ ସଂଗ୍ରହ କରିନେବ, ସେହି ବିଚାରରେ ଆଜି 380 ଗୋଟି ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ଅଛନ୍ତି। କିଏ ଜଳସିଞ୍ଚନ କରୁଛନ୍ତି, କିଏ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି, କିଏ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ସଂଖୁଡ଼ି ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ପଣା ବଣ୍ଟନ କରୁଛନ୍ତି, ବିଭିନ୍ନ କାର୍ଯ୍ୟ ଏଠି ଏତେ କାର୍ଯ୍ୟ ଅଛି ଯେ ଏତେ କାର୍ଯ୍ୟ ବୋଧହୁଏ ସରକାର ନିଜେ କରିପାରିବେ ନାହିଁ। ସେଇଥିପାଇଁ ବିଭିନ୍ନ ଅଞ୍ଚଳରୁ, ଓଡ଼ିଶାର କୋଣ ଅନୁକୋଣରୁ, ବିଭିନ୍ନ ସହର ନଗରମାନଙ୍କରୁ 380 ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କର ଏ ସେବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାପରେ ଆପଣଙ୍କୁ ଆଉ ଗୋଟିଏ କଥା କହିବି, ଏଇ ବର୍ଷ ରାଜ୍ୟ ସରକାରଙ୍କର ଗୋଟେ ଭଲ ଇଚ୍ଛା ହେଇଛି ଯେ ଆମ ରାଜ୍ୟରେ ଯେତିକି ପଦ୍ମ ପୁରସ୍କାର ପାଇଛନ୍ତି ଭାରତ ସରକାରଙ୍କ ତରଫରୁ, ପୁରସ୍କାର ତ ନୁହେଁ ସମ୍ମାନ ପାଇଛନ୍ତି, ନାଗରିକ ସମ୍ମାନ ବୋଲି ତାକୁ କୁହାଯାଏ, ଯେତେ ପଦ୍ମ ସମ୍ମାନ ପାଇଛନ୍ତି ସେ ସମସ୍ତଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି ଏଇ ରଥଯାତ୍ରା ଦର୍ଶନ କରିବା ପାଇଁ। ତେଣୁ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି ଏବଂ ସେଇଠି ସେମାନେ ବସିବେ, ରଥଯାତ୍ରା ଦେଖିବେ। ସେମାନେ ହେଉଛନ୍ତି ଆମ ରାଜ୍ୟର ଗର୍ବ ଏବଂ ଗୌରବ, କଳା, ସାହିତ୍ୟ, ସଂସ୍କୃତି, ଲୋକକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଏ ସମସ୍ତ କ୍ଷେତ୍ରରୁ ଯେଉଁ ବିଶିଷ୍ଟ ବିଦ୍ୱାନମାନଙ୍କୁ, ବିଶିଷ୍ଟ କଳାକାରମାନଙ୍କୁ, କୃତବିଦ୍ମାନଙ୍କୁ, ଯେଉଁମାନଙ୍କୁ ଭାରତ ସରକାର ତାଙ୍କ ଅବଦାନକୁ ସ୍ୱୀକାର କରି ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି, ସେ ମହାଶୟମାନେ ମଧ୍ୟ ଆଜି ଶ୍ରୀକ୍ଷେତ୍ରରେ ଉପବିଷ୍ଟ ହେବେ ଏବଂ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳା ଦର୍ଶନ କରିବାର ସୁଯୋଗ ତାଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ଆଉ ଯେଉଁ ଗୋଟେ କଥା କହିବାକୁ ଚାହିଁବି, ଆମର ଯେତେବେଳେ କାଲି ଆକାଶବାଣୀ ତରଫରୁ ଆପଣ ଜାଣନ୍ତି ଯେଉଁ ଆମର ଯାନ୍ତ୍ରିକ ବିଭାଗର ଯେଉଁ ସହଯୋଗୀମାନେ, କର୍ମକର୍ତ୍ତାମାନେ ଯେଉଁମାନେ ଏଇସବୁ କାର୍ଯ୍ୟ କରନ୍ତି, ଯେଉଁ ମାଧ୍ୟମରେ ଆପଣଙ୍କ ପାଖରେ ଧାରା ବିବରଣୀ ପହଞ୍ଚୁଛି, ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ କାଲି ଦିନସାରା ସେମାନେ ଲାଗିକିରି ଯେଉଁ କଷ୍ଟ କରିକିରି ଆପଣଙ୍କ ପାଖରେ ଏଇ ବେତାର ମାଧ୍ୟମରେ ଏଇ ବାଣୀକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କଲେ, ସେଥିପାଇଁ ଏତେ କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା ଯେ ସେମାନେ କାଲି ମଧ୍ୟାହ୍ନ ଭୋଜନ କରିବାର ସୁବିଧା ମଧ୍ୟ ପାଇଲେ ନାହିଁ। ଆପଣ ଜାଣନ୍ତି ଯେ ଏଇଠି ଡିଜି ପୋଲିସଙ୍କ ଠାରୁ ଆରମ୍ଭ କରି ପୁରୀର ଏସ୍ପିଙ୍କ ପର୍ଯ୍ୟନ୍ତ ଏବଂ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସେବା ସହିତ, ନୀତି ସହିତ ସମ୍ପୃକ୍ତ ଥିବା ସେବକମାନେ ମଧ୍ୟ ଏତେ କାର୍ଯ୍ୟ ଥାଏ ଯେ ଭୋକ ଶୋଷ ଆଉ ମନେ ପଡ଼େ ନାହିଁ, ଭୁଲି ହେଇଯାଏ ଭୋକ ଶୋଷ, ଏବଂ ଭୋକ ହେଉଥାଏ କିନ୍ତୁ ଏତେ କାର୍ଯ୍ୟ ଚାପ ଥାଏ ଯେ ସେ ଭୋକକୁ ଆଉ ମନରେ ସ୍ଥାନ ଦେଇ ହୁଏ ନାହିଁ ଏବଂ ସେ ଭୋକକୁ ଗୁରୁତ୍ୱ ନ ଦେଇ ଭୋକକୁ ଭୁଲି ଯିବାକୁ ପଡ଼େ। ଏଇଭଳି ଯେଉଁ କଷ୍ଟ, ଏଇ କଷ୍ଟଗୁଡ଼ିକ ଶ୍ରୀକ୍ଷେତ୍ର ଭିତରେ ଦିନେ ଦୁଇ ଦିନ ପାଇଁ ଏହି ମହାପ୍ରଭୁଙ୍କର ସେବାରେ ବ୍ୟସ୍ତ ଥିବା ଯେଉଁ କର୍ମଚାରୀମାନେ, ଯେଉଁମାନେ ଶ୍ରଦ୍ଧାଳୁମାନେ ଥାଆନ୍ତି ସେମାନଙ୍କୁ ଜଣାପଡ଼େ ନାହିଁ। କାରଣ ମହାପ୍ରଭୁଙ୍କର ବଡ଼ଦାଣ୍ଡକୁ ଆସିବାର ଯେଉଁ ପବିତ୍ର ପାବନ ମୁହୂର୍ତ୍ତ, ସେ ମୁହୂର୍ତ୍ତ ସମସ୍ତଙ୍କୁ ଏଭଳି ଭାବରେ ଉନ୍ମାଦିତ କରେ, ଏଭଳି ଭାବରେ ତାଙ୍କୁ ଗ୍ରାସିତ କରିକି ରଖେ ଯେ ସେଇ ଆନନ୍ଦ ବିଭୋର ଅବସ୍ଥାରେ ଅନ୍ୟ ବ୍ୟକ୍ତିଗତ ଦୁଃଖ, କଷ୍ଟ, କ୍ଲେଶ ଏସବୁ କିଛି ଅନୁଭବ ହୁଏ ନାହିଁ। ତେଣୁ ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କୁ ଏତିକି ସୂଚନା ଦେଲି ଏବଂ ରଥ ଚାରିପଟେ ସକାଳେ ଆମେ ଦେଖିଲୁ ଏଇ ରାଧାବଲ୍ଲଭ ମଠ ଉପରେ ଆମର ଯେଉଁ ପ୍ରଥମ କେନ୍ଦ୍ର ହେଇଛି, ଏଇ ପ୍ରଥମ କେନ୍ଦ୍ରରେ ଆମେ ଦେଖିଲୁ ବହୁ ଲୋକ ରଥର ଯେଉଁ ବ୍ୟାରିକେଡ୍ ହେଇଛି, ରଥରେ ଦୁଇଟି କଡ଼ନ ଥାଏ, ଗୋଟିଏ ହେଉଛି ଇନର କଡ଼ନ ବୋଲି କୁହାଯାଏ, ଭିତର କଡ଼ନ, ଆଉ ଗୋଟେ ହେଉଛି ବାହାର କଡ଼ନ, ଆଉଟର କଡ଼ନ।
ଏ କ

0: ବର୍ଡନ କୁ ଲାଗିକିରି ଯୋଉ ବ୍ୟାରିକେଡ କରାହେଇଛି ସେଇ ବ୍ୟାରିକେଡ ପାଖରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଆସିକିରି ଜମା ହେଇଥିଲେ, ଯାହାଫଳରେ ଗମନାଗମନ ପାଇଁ ମଧ୍ୟ ଅସୁବିଧା ହଉଥିଲା। ତାକୁ ନିଜେ ପୁରୀ ପୋଲିସ ଏସପି ପ୍ରତୀକ ସିଂ ସେ ନିଜେ ଆସିକିରି ସେ ଲୋକମାନଙ୍କୁ ଦୂରକୁ ଘୁଞ୍ଚେଇଲେ ଏବଂ ରାସ୍ତା ସଫା କଲେ, କାରଣ ମହାପ୍ରଭୁଙ୍କର ପହଣ୍ଡି ହେବା ସମୟ ହେଲା ବେଳକୁ ବହୁତ ଭିଡ଼ ହେଇଯିବ, ସେଇଥିପାଇଁ ଗମନାଗମନର ଅସୁବିଧା ହେବ, ଦଳାଚକଟା ହେବାର ମଧ୍ୟ ଆଶଙ୍କା ଅଛି। ତେଣୁ ସେ ସବୁଗୁଡ଼ିକ ବ୍ୟବସ୍ଥିତ କରିବା ପାଇଁ ତାଙ୍କର ଆରକ୍ଷୀ ବାହିନୀଙ୍କ ସହିତ ପୋଲିସ ଏସପି ମଧ୍ୟ ବ୍ୟକ୍ତିଗତ ଭାବରେ ତାକୁ ତଦାରଖ କରିକିରି ସେ ଲୋକମାନଙ୍କୁ ଦୂରକୁ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ। ଏବଂ ଆଉ ଗୋଟେ କଥା ଜାଣନ୍ତି, ପୋଲିସ ହାତରେ ଆମେ ଦେଖୁ ସବୁବେଳେ ଠେଙ୍ଗା ଥାଏ, ବାଡ଼ି ଥାଏ, କିନ୍ତୁ ଆଜି କୌଣସି ପୋଲିସଙ୍କ ହାତରେ ଠେଙ୍ଗା ବାଡ଼ି ନାହିଁ। ସେମାନେ ଗୋଟିଏ ଗୋଟିଏ ମୋଟା କାଗଜ ମୋଡ଼ା ଧରିଛନ୍ତି, ଯେଉଁ ମୋଡ଼ାଟି କେବଳ ଶବ୍ଦ କରେ କିନ୍ତୁ କାହା ଦେହରେ ବାଜିଲେ ତାହା ଆଘାତ ଦିଏ ନାହିଁ। ତେଣୁ ଗୋଟେ ପ୍ରତୀକ ଭାବରେ ଆମର ପ୍ରତୀକ ସିଂ ଏସପି ମହାଶୟ ମଧ୍ୟ ଗୋଟେ ମୋଟା କାଗଜର ମୋଡ଼ାକୁ ଧରିକିରି ସମସ୍ତଙ୍କୁ ହାତ ହଲେଇ ହଲେଇ ଦୂରକୁ ଯିବା ପାଇଁ ନିବେଦନ କରିବାର ଆମେ ମଧ୍ୟ ଦେଖିଲୁ। ତ ଏଇଭଳି ଭାବରେ ଯାହା ଶ୍ରୀକ୍ଷେତ୍ରର କଥା ମୋର ଦୃଷ୍ଟିପଥାରୁ ରହିଥିଲା, ମୁଁ ଯାହା ଦେଖିଥିଲି ଆପଣଙ୍କୁ ସେଇଟା ଅନୁଭବ କରି କହିଲି। ଆମର ଦୁଇ ଜଣ ଯେଉଁ ଅନ୍ୟ ଭାଷ୍ୟକାର ଅଛନ୍ତି, ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ଅଛନ୍ତି ଏବଂ ଡକ୍ଟର କଲ୍ୟାଣୀ ନନ୍ଦୀ ଅଛନ୍ତି, ସେମାନେ ମଧ୍ୟ ଦୁଇ ଦୁଇ ପଦ ଆପଣମାନଙ୍କୁ ତାଙ୍କର ବାଣୀ, ମହାପ୍ରଭୁଙ୍କର ବାଣୀ ସେବା ଏଇ ମାଧ୍ୟମରେ ଟିକେ ଶୁଣେଇବେ। ଏବଂ ତାପରେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବୁ, ସେଇଠି ଡକ୍ଟର ହରିହର କାନୁନଙ୍କ ମହାଶୟ ଅଛନ୍ତି, ପ୍ରତାପ ତ୍ରିପାଠୀ ମହାଶୟ ଅଛନ୍ତି, ସେହି ସ୍ଥାନରୁ ସେମାନଙ୍କର ଅନୁଭବ ସେ ଆପଣମାନଙ୍କ ନିକଟରେ କହିବେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ସେ ମାଇକ୍ରୋଫୋନ୍ ନିଅନ୍ତୁ ଏବଂ ମହାପ୍ରଭୁଙ୍କର ବାଣୀ ଶ୍ରୋତାମାନଙ୍କୁ ଶୁଣାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ଆପଣମାନେ ସିଧା ପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କର ଏଇ ଦିବ୍ୟ କଥା, ଦିବ୍ୟ ଗାଥାକୁ ଶ୍ରବଣ କରୁଛନ୍ତି ଏବଂ ମନେ ମନେ ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁଛନ୍ତି। ମହାପ୍ରଭୁ ବସିଛନ୍ତି ଏ ପର୍ଯ୍ୟନ୍ତ ଅଣସର ଗୃହରେ, ଅଣସର ଗୃହରୁ ବାହାରି ନାହାନ୍ତି। ମହାପ୍ରଭୁ ଆସିବେ, ବଡ଼ଦାଣ୍ଡକୁ ଧନ୍ୟ କରିବେ, ଭକ୍ତମାନେ ଚାହିଁକରି ବସିଛନ୍ତି। ଯେତେବେଳେ ଆଜି ମୁଁ ଘରୁ ଆସୁଥିଲି, ଦେଖୁଥିଲି ବହୁ ସଂଖ୍ୟାରେ ଲୋକ ଗୋଟିଏ ଗୋଟିଏ ଜରି ଘୋଡ଼ି ହେଇକରି ଆସୁଛନ୍ତି। ଅବିଶ୍ରାନ୍ତ ଭାବରେ ବର୍ଷା ଝରୁଛି ଆକାଶରୁ, କିନ୍ତୁ ସେମାନେ ତାକୁ ସାମାନ୍ୟତମ ଖାତିର ନକରି ମୁଣ୍ଡରେ ଗୋଟିଏ ଗୋଟିଏ ଜରି ପକାଇ ସେମାନେ ବଡ଼ଦାଣ୍ଡ ଅଭିମୁଖେ ଯାତ୍ରା କରୁଛନ୍ତି। ମନରେ ଟିକିଏ ମାତ୍ର ଗ୍ଲାନି ନାହିଁ ଯେ ଆମେ କେଉଁଠିକି ଆସିଲୁ, କେଉଁଠି କେମିତି ପ୍ରଭୁଙ୍କୁ ଦର୍ଶନ କରିବୁ, କେଉଁଠି ରହିବୁ, କେଉଁଠି ଖାଇବୁ, କେଉଁଠି ଶୌଚ ହେବୁ, ଏ ସବୁ ଚିନ୍ତା ସତେକି ସେ ପ୍ରଭୁଙ୍କ ଉପରେ ଛାଡ଼ିଦେଇ ସେମାନେ ସମସ୍ତେ ଆଜି ଶୃଙ୍ଖଳ ରହିତ ହେଇଯାଇଛନ୍ତି। ଯାହା କିଛି ସମୟ ପୂର୍ବରୁ ଆପଣ ଶୁଣୁଥିଲେ, ସବୁ ବନ୍ଧନ ମୁଁ କାଟିଦେଲି ପ୍ରଭୁ, ଆପଣଙ୍କ ବନ୍ଧନରେ ଆମକୁ ରଖନ୍ତୁ। ତେଣୁ ଆଜି ମହାପ୍ରଭୁଙ୍କ ବନ୍ଧନରେ ଆମେମାନେ ସମସ୍ତେ ଅଛେ, କାରଣ ଆଜି ସମସ୍ତେ ସାଂସାରିକ ବନ୍ଧନକୁ କାଟିକିରି ପ୍ରଭୁଙ୍କ ପାଖକୁ ଛୁଟି ଆସିଛନ୍ତି।
0: ଏବଂ ସବୁ ବନ୍ଧନ ମୁଁ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନରେ ରଖ।
1: ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଅତି ସୁନ୍ଦର ଏ ପଦଟି ସମସ୍ତଙ୍କୁ ବିମୋହିତ କରେ। ତେଣୁ ଆଜି ତୁମରି ବନ୍ଧନରେ ଆମେ ପଡ଼ିଛୁ ପ୍ରଭୁ, ତେଣୁ ତୁମେ କିଭଳି ଭାବରେ ରଖିବ ସେ ତୁମ ଉପରେ ନିର୍ଭର କରେ। ଯିଏ ଏ ସଂସାରକୁ ସୃଷ୍ଟି କରିଛି, ଯିଏ ଏ ସଂସାରକୁ ପାଳନ କରୁଛନ୍ତି, ଯିଏ ଏ ସଂସାରର ଯେତେବେଳେ ପ୍ରଳୟ ହେବ ନିଜ ଦେହରେ ତାକୁ ଲୀନ କରୁଛନ୍ତି, ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀଜଗନ୍ନାଥ ମହାପ୍ରଭୁ ଆଜି ବଡ଼ଦାଣ୍ଡକୁ ଛୁଟି ଆସିବେ ଏବଂ ଭକ୍ତମାନଙ୍କ ସହିତ ଆଖିକୁ ଆଖି ମିଶିବ। ଭକ୍ତମାନଙ୍କର ଅନେକ ଦିନର ଯେଉଁ ଦୁଃଖ ଯନ୍ତ୍ରଣା ସବୁ ପାର୍ଶ୍ୱର ହେଇଯିବ, ସବୁ ଖଣ୍ଡିତ ହେବ। ତେଣୁ ଆଜି ସମସ୍ତେ ସେଇ ଆଶା ପୋଷଣ କରି ଆସିଛନ୍ତି ମହାପ୍ରଭୁଙ୍କ ନିକଟକୁ, ବଡ଼ ଦାଣ୍ଡକୁ, ବଡ଼ ଠାକୁରଙ୍କ ପାଖକୁ ଆସିଛନ୍ତି। ଦେଖିବେ ବଡ଼ ଦେଉଳ, ଦେଖିବେ ବଡ଼ ଦାଣ୍ଡ, ଦେଖିବେ ତାଙ୍କର ବଡ଼ ଯାତ୍ରା। ତେଣୁ ଆଜି ସେଇ ବଡ଼ ଆଶା ନେଇକରି ସେମାନେ ଆସିଛନ୍ତି ଏବଂ ତାଙ୍କର ଆଶା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ସାଡ଼େ ମଧ୍ୟ ତରତର ହେଲେଣି। ଯାହା ସାନ୍ତନୁ ବାବୁ କିଛି ସମୟ ପୂର୍ବରୁ କହୁଥିଲେ, ଆମେ ମନୁଷ୍ୟମାନେ ଯେଉଁମାନେ ଏଇ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଧି ବ୍ୟବସ୍ଥାପକ ଭାବରେ ଅଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସେ ଯେଉଁ ନୀତି ନିର୍ଘଣ୍ଟ କରିଛନ୍ତି, ସେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁ ଆଜି ତାଙ୍କ କାମ ସାରିଦେଇଛନ୍ତି। କାରଣ ଗତକାଲି ଉଭା ଯାତ୍ରା ପଡ଼ିଗଲା, ପୂର୍ବଦିନ ନବଯୌବନ ପଡ଼ିଥିଲା, ଗତକାଲି ଉଭା ଯାତ୍ରା ଥିଲା। ଉଭା ଯାତ୍ରାରେ

ସେଭଳି ଦର୍ଶନ ହେଇନାହିଁ। ତେଣୁ କାହିଁକି ନା ନୀତିକୁ ଶୃଙ୍ଖଳିତ କରିବା ପାଇଁ ବାହୁଟ କଣ୍ଟ ସରିଛନ୍ତି ମହାପ୍ରଭୁଙ୍କର ସେନାପଟା ଲାଗି ସରିଛନ୍ତି। ଏବଂ ଆଜି ସକାଳୁ ଆମ ପାଖରେ ଯେଉଁ କ'ଣ ନୀତି ଭିତରେ ଚାଲିଛି ତାର ଯେଉଁ ସୂଚକ ରହିଛି ସେଥିରେ ସେ ସୂଚନାରୁ ଜଣାପଡ଼ୁଛି ମହାପ୍ରଭୁଙ୍କର ବେଶ ବିଶେଷ ହେଇଗଲାଣି। ଅର୍ଥାତ୍ ମହାପ୍ରଭୁଙ୍କର ଆଜି ମଙ୍ଗଳ ଆଳତୀ ସରିଛି, ମୈଲମ ସରିଛି, ତଳପ ଲାଗି ସରିଛି ଏବଂ ରୋଷ ହୋମ ମଧ୍ୟ ସରିଛି। ମହାପ୍ରଭୁ ବାହାରକୁ ଆସିବେ 9 ଦିନ ପାଇଁ ବଡ଼ ଦେଉଳ ଖାଲି ପଡ଼ିବ, ନବଦିନାତ୍ମିକା ଯାତ୍ରା। ତେଣୁ ଏଇ ଯାତ୍ରାରେ ମହାପ୍ରଭୁ ବାହାରିବେ, ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ଟିକେ ଗଣ୍ଡେ ଖାଇଦିଏ, କାହିଁକି ନା ମୁଁ ଭକ୍ତମାନଙ୍କ ସହିତ ମିଶିଗଲେ ଆଉ ଖାଇପାରିବିନି। ଯେମିତି ଆମେ ଆପଣ ଶାନ୍ତନୁବାବୁ କହୁଥିଲେ ୟା ପୂର୍ବରୁ, ଗତକାଲି ଯେତେବେଳେ ଆମର ଇଞ୍ଜିନିୟର ବନ୍ଧୁମାନେ ଏଇ ଧାରା ବିବରଣୀକୁ ପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିଲେ ସେମାନେ ଭୁଲି ଯାଇଥିଲେ ଖାଇବା ପିଇବା। ତେଣୁ ମହାପ୍ରଭୁଙ୍କ କାମରେ ଲାଗିଗଲେ ଯେମିତି ଆମେ ଖାଇବା ପିଇବା ଭୁଲି ଯାଉ, ସେଇଭଳି ମହାପ୍ରଭୁ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଲେ ସେ ବି ଖାଇବା ପିଇବା ଭୁଲି ଯାଆନ୍ତି। ଏ ଯେଉଁ 60 ପାଉଟି ଭୋଗ ହେଉଛି, ଆଉ କ'ଣ 60 ପାଉଟି ଭୋଗ ରଥରେ ଥାଇକିରି ମହାପ୍ରଭୁ ଖାଇବେ? ସେଥିପାଇଁ ତାଙ୍କୁ ମନେ ପକାଇଛନ୍ତି ମହାଲକ୍ଷ୍ମୀ ଠାକୁରାଣୀ, ଆରେ ମୁଁ ରୋଷେଇ କରିଛି, ତେଣୁ ଆଜି ଯାହା ମୁଁ ରୋଷେଇ କରିଛି ସେଇ ରୋଷେଇରୁ ତୁମେ ଟିକେ ଖାଇକିରି ଯାଅ। ସେଥିପାଇଁ ମହାଲକ୍ଷ୍ମୀ ଠାକୁରାଣୀ ସକାଳୁ ସକାଳୁ ରୋଷ ହୋମ ହେଇଗଲା ପରେ ନିଜେ ଯାଇ ରୋଷଶାଳାରେ ପହଞ୍ଚି ଆଜି ଖେଚେଡ଼ି ଅନ୍ନ କରିଛନ୍ତି, ଦିବ୍ୟ ଖେଚେଡ଼ି ଅନ୍ନ। ଯେଉଁ ଦିବ୍ୟ ଖେଚେଡ଼ି ଅନ୍ନ ବାସ୍ତବିକ ଏକ ସ୍ୱତନ୍ତ୍ର ସ୍ୱାଦର ଆଜି ମହାପ୍ରଭୁ ଖାଇବେ, କାହିଁକି ମହାଲକ୍ଷ୍ମୀ ଠାକୁରାଣୀ ମନ ଦେଇକରି ଆଜି ରାନ୍ଧିଛନ୍ତି। ଶାସ୍ତ୍ରରେ କୁହାଯାଇଛି ଜଦନ୍ନଂ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ। ଯେଉଁ ଅନ୍ନକୁ ସ୍ୱୟଂ ମହାଲକ୍ଷ୍ମୀ ପାଚନ କରୁଛନ୍ତି ଏବଂ ଖାଉଛନ୍ତି କିଏ? ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପରମ କାଉଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଶରଣ ଶରଣ ପଦ୍ମ ପଲାସ ଲୋଚନ ପ୍ରଭୁ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ଜଗତାଙ୍ଗ ଆଧାର, ଯିଏ ହେଉଛନ୍ତି ଜଗତାଙ୍ଗ ନାଥ, ଯିଏ ଏ ଜଗତର ନାଥ ପୁଣି ଜଗତାଙ୍ଗ ଆଧାର, ଯାହାଙ୍କ ଉପରେ ଏ ସମଗ୍ର ଜଗତ ଆହିତ ହେଇକିରି ଅଛି। ଟିକିଏ ମୁଣ୍ଡକୁ ହୁଗାଳି ଦେଲେ ସବୁ ବିଭ୍ରାଟ ହେଇଯିବ, ତେଣୁ ସିଏ ହେଉଛନ୍ତି ଜଗଦାଧାର। ସେଥିପାଇଁ ବ୍ରହ୍ମା ତାଙ୍କୁ ପ୍ରଥମେ ସ୍ତୁତି କରିଥିଲେ, ବ୍ରହ୍ମା ନମସ୍ତେ ଜଗଦାଧାର ଶଙ୍ଖ ଚକ୍ର ଗଦାଧର ଯତ୍ ପାଦ ପଙ୍କଜା ଦେବ ଯତ୍ ନାଭି ପଙ୍କଜା ଦେବ ଜାତୋହଂ ବିଶ୍ୱ ସୃଷ୍ଟିକୃତ ହେ ଜଗଦାଧାର। ତେଣୁ ମହାପ୍ରଭୁ ହେଉଛନ୍ତି ସମଗ୍ର ଜଗତର ଆଧାର, ଅର୍ଥାତ୍ ଭୂର୍ଭୁବ ସ୍ୱ ଜନ ତପ ସତ୍ୟ ଯେଉଁ ଚତୁର୍ଦ୍ଦଶ ଭୁବନ ଯେତେ ଯେତେ ବ୍ରହ୍ମାଣ୍ଡ ଯେଉଁଠି ରହିଛି, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯା ଲୋମକୂପେ ବିରାଜୟୀ, ମାଳ ମାଳ ବ୍ରହ୍ମାଣ୍ଡ ଯେଉଁ ପରମ୍ପରମ ପରମାତ୍ମାଙ୍କର ଲୋମକୂପରେ ଝୁଲିକିରି ରହିଛି, ସେଇ ମହାପ୍ରଭୁ ଆଜି ସମସ୍ତ ଜଗତର ଆଧାର। ସିଏ ଆଜି ଭକ୍ତମାନଙ୍କ ଗହଣକୁ ଆସିବେ, ଭକ୍ତମାନଙ୍କ ସହିତ ଆଜି ଗୋଟେ ମହାମିଳନ ହେବ। ତେଣୁ ବଡ଼ଦାଣ୍ଡରେ ଏଇ ମହାଦୃଶ୍ୟକୁ ଆପଣମାନେ ସମସ୍ତେ ଭାବଚକ୍ଷୁରେ ଦର୍ଶନ କରନ୍ତୁ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।

ଜୟ ଜଗନ୍ନାଥ। ଅଖିଳ ବ୍ରହ୍ମାଣ୍ଡର ନାଥ, କୋଟି କୈବଲ ନାଥ, ମହାପ୍ରଭୁ ଶ୍ରୀ କାଳିଆ ଶାନ୍ତଙ୍କର ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଆକାଶବାଣୀ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି ଏ ଅଧମ।

0: ଶ୍ରୀ ଜଗନ୍ନାଥଙ୍କର ଶିବଶ୍ଚଖଣ୍ଡ ଶାଳ ମନ୍ଦିର, ଯାହା ବର୍ତ୍ତମାନ ଅତ୍ୟନ୍ତ ସୁନ୍ଦର ଭାବରେ ପୁଷ୍ପ ବିମଣ୍ଡିତ ହୋଇଅଛନ୍ତି ଏବଂ ହସୁଛନ୍ତି ମା ତୋରଣ ଲକ୍ଷ୍ମୀ। କିନ୍ତୁ ଶ୍ରୀକ୍ଷେତ୍ରରେ ଆଜି ଯେଉଁ ବର୍ଷାର ଯେଉଁ ଅବିରତ ଧାରା ଚାଲିଛି, ସତେ ଯେପରି ମନେ ହେଉଛି ଇଏ ମହାପ୍ରଭୁ କାଳିଆ ସାଆନ୍ତଙ୍କର କରୁଣାର ବାରିଧାରା। ସେଇ ବାରିଧାରା ପ୍ରାପ୍ତ କରି ଆଜି ଶ୍ରଦ୍ଧାଳୁ ଭକ୍ତ କୌଣସି ବର୍ଷାକୁ ମଧ୍ୟ ଭୃକ୍ଷେପ ନ କରି ଆଜି ବଡ଼ଦାଣ୍ଡର ସେ ସିଂହଦ୍ୱାର ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ ଅତ୍ୟନ୍ତ ସୁନ୍ଦର ଭାବରେ ଯେମିତି ମନ୍ଦିରକୁ ସଜାଯାଇଛି, ସିଂହଦ୍ୱାରର ସେଇ ପ୍ରାଙ୍ଗଣ ଯେଉଁ ଦାଣ୍ଡ ତାହା ମଧ୍ୟ ଚିତ୍ରିତ କରାଯାଇଛି ବିଭିନ୍ନ କଳାର। ସେ ନିପୁଣ ଷୋଳ କଳାର ଠାକୁରଙ୍କୁ ସେଇ କଳାକୁ ପ୍ରଦର୍ଶିତ କରିବା ପାଇଁ ଅତ୍ୟନ୍ତ ସମର୍ପିତ ଭାବନାରେ ପ୍ରଭୁଙ୍କ ନିମନ୍ତେ ଯେଉଁ ଦାଣ୍ଡରେ ଯେଉଁଠି ରଥ ରହିଛି ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ଏବଂ ରଥ ଯେଉଁଠି ଗଡ଼ିଯିବ ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ନାନା ରଙ୍ଗରେ। ଆଉ ଆମେ ଦେଖିପାରୁଛୁ ଅତ୍ୟନ୍ତ ଆନନ୍ଦର ସହିତ ଅନେକ ଶ୍ରଦ୍ଧାଳୁ ଆସି ପହଞ୍ଚି ଯାଇଛନ୍ତି ଏ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ। କିଏ ଛାତ ଉପରେ ବସିଛନ୍ତି, କିଏ ସେ ବସିଛନ୍ତି ବିଭିନ୍ନ ପ୍ରକାରର ଯେଉଁ କୋଉଠି ଟିକିଏ ମାତ୍ର ଜାଗା ପାଇଛନ୍ତି, ଆଉ ଆହୁରି ମଧ୍ୟ ଶ୍ରଦ୍ଧାଳୁମାନେ କିଏ ନିଜକୁ ହନୁମାନ ବେଶରେ ସୁସଜ୍ଜିତ କରିଦେଇଛନ୍ତି, ପ୍ରଭୁଙ୍କୁ ସମର୍ପିତ କରିଛନ୍ତି, ତାଙ୍କର ନୃତ୍ୟ ନବଦା ଭକ୍ତିର ସ୍ୱରୂପରେ ପ୍ରଭୁଙ୍କୁ ଅର୍ପଣ କରୁଛନ୍ତି। କାରଣ ପ୍ରଭୁ ହେଉଛନ୍ତି ଭକ୍ତପ୍ରିୟ ଠାକୁର, ସେଇଥିପାଇଁ ସାରା ବିଶ୍ୱର ଏକମାତ୍ର ଠାକୁର ଯିଏ ନିଜେ ଆସନ୍ତି ଶ୍ରୀମନ୍ଦିରରୁ ଭକ୍ତ ନିମନ୍ତେ ଆସନ୍ତି, ଯାହାକୁ କୋଟି ବ୍ରହ୍ମା ଯାହାକୁ ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସ୍ନାନ କୁଣ୍ଡି ଚାଏ ବେନି ସ୍ୱୟଂ ଲୀଳାଜାର ପତିତ ଜନଙ୍କ ପାଇଁ ପ୍ରାସାଦ ବାହାର। ପତିତାଙ୍କର ହିତରେ ଇଏ ହେଉଛି ଭକ୍ତ ସହିତ ଭଗବାନଙ୍କର ମିଳନର ଯାତ୍ରା, ଇଏ ଯୋଉ ଭାବର ଯାତ୍ରା, ସେ ଭାବ ଡରିରେ ବାନ୍ଧି ହୋଇ ମହାପ୍ରଭୁ କାଳିଆ ସାନ୍ତେ ରତ୍ନ ସିଂହାସନରୁ ବାଇଶି ପାହାଚ ଡେଇଁ ଡେଇଁ ଆସିବେ, ରଥାରୂଢ଼ ହେବେ। ଅପେକ୍ଷା କରିଛନ୍ତି ତିନି ଗୋଟି ରଥ, ଯାହା ମଧ୍ୟ ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପରେ। ଆଉ ଖରିକା ନିଯୋଗର ଯୋଉ ବ୍ୟକ୍ତିମାନେ ସେବାୟତ ମାନେ ଆମେ ଦେଖିପାରୁଛୁ ରଥ ଚାରିପଟେ ପୁଷ୍ପ ଯୋଉ ସଜା ଯାଇଛି ତାହାର କୌଣସି ଅଂଶ ଯେପରି ପଡିଛି ତାକୁ ଓଳେଇ ଦଉଛନ୍ତି, ପରିଷ୍କାର କରୁଛନ୍ତି। ଆମେ ମଧ୍ୟ ଶ୍ରୋତାବନ୍ଧୁ ଦେଖିପାରୁଛୁ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯାହା ଚାହାଣୀ ମଣ୍ଡପ ନିକଟରେ ବର୍ତ୍ତମାନ ଅନୁଷ୍ଠିତ ହଉଛି। ତିନି ଜଣ ଯାହାକି ମନ୍ଦିର ପୁରୋହିତ ସହିତ ଏକୋଇଶ ଜଣ ଶ୍ରୋତୀୟ ବ୍ରାହ୍ମଣ ସେଇ ରଥ ପ୍ରତିଷ୍ଠା ନିମନ୍ତେ ଯୋଉ ଯଜ୍ଞ ହୋମ କାର୍ଯ୍ୟ କରାଯାଏ ତାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ କରୁଛନ୍ତି। ଆଉ ଘଣ୍ଟୁଆ ମାନେ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ଗୋଟେ ସୁନ୍ଦର ବେଶ ପାଟିରେ ମଠା ବା ଯାହାକି ହଳଦୀ ରଙ୍ଗର ଗାମୁଛା ସହିତ ଯୋଉ ଗୋଟିଏ ସୁନ୍ଦର ପିତ ବସ୍ତ୍ର ଧାରଣ କରିଛନ୍ତି ତାକୁ ମଧ୍ୟ ଘଣ୍ଟୁଆ ମାନେ ପ୍ରସ୍ତୁତ ହେଇଗଲେଣି। କେତେବେଳେ ସିଂହଦ୍ୱାର ଦେଇ ଖୋଲାଯିବ ସିଂହଦ୍ୱାର ଏବଂ ଡାକରା ଆସିବ, ଆସରେ ଆସ ମୁଁ ବର୍ତ୍ତମାନ ପ୍ରସ୍ତୁତ ହେଇଗଲି, ଖେଚୁଡ଼ି ଖାଇ ପ୍ରସ୍ତୁତ ହେଇଗଲି, ଆଉ ବିଳମ୍ବ କରିବିନି, ମୋ ଭକ୍ତ ଅପେକ୍ଷା କରିଛନ୍ତି ବଡ଼ଦାଣ୍ଡରେ। ସେ ବର୍ଷାର ଯୋଉ ମୁହୂର୍ତ୍ତ ତାକୁ ମଧ୍ୟ ସେମାନେ ଅବଲୋକନ କରୁଛନ୍ତି, ସତେ ଯେପରି ଇନ୍ଦ୍ର ବର୍ଷା ଯୋଉ ଧାରା ଏ ବର୍ଷା ନୁହେଁ ପୁଷ୍ପବୃଷ୍ଟି କରୁଛନ୍ତି, କାରଣ ଇନ୍ଦ୍ର ହେଉଛନ୍ତି ଜଗନ୍ନାଥଙ୍କର ଶାଳକ, ସେଥିପାଇଁ ସିଏ ମଧ୍ୟ ପଥ ପରିଷ୍କାର କରିଦେଉଛନ୍ତି। ରଥ ପଥ ଏବଂ ଦେଉଳ ଭକ୍ତ ସମସ୍ତ ଅପେକ୍ଷା କରିଛନ୍ତି। ସେ ଅପେକ୍ଷା ଭିତରେ ମୁଁ ନେଇଯାଉଛି ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମର ଶ୍ରୀମନ୍ଦିର ପ୍ରଶାସନ ବା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ରହିଥିବା ଦ୍ୱିତୀୟ ବୁଥ୍ ଯାହା କରାଯାଇଛି ଆକାଶବାଣୀ ତରଫରୁ। ସେ ଆକାଶବାଣୀର ଦ୍ୱିତୀୟ ବୁଥ୍ କେନ୍ଦ୍ରର ଡକ୍ଟର ହରିହର କାନୁନଙ୍କ ମହୋଦୟଙ୍କୁ ପାଖ ନିକଟକୁ ତାଙ୍କଠାରୁ ଶୁଣିବା ସେପଟେ କିପରି ଭାବରେ ପ୍ରସ୍ତୁତ ଚାଲିଛି ବଡ଼ଦାଣ୍ଡର ଦୃଶ୍ୟ କ'ଣ ତାହା ଆମେ ଅବଲୋକନ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଧନ୍ୟବାଦ କଲ୍ୟାଣୀ, ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ ଆଜିର ଏଇ ପରମ ପାବନ ଶ୍ରୀକ୍ଷେତ୍ରର ଏଇ ପବିତ୍ର ଘୋଷଯାତ୍ରାର ମୁହୂର୍ତ୍ତକୁ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ।

ନିର୍ଦ୍ଦେଶ ଦେଇଛନ୍ତି। ସେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ନିର୍ଦ୍ଦେଶଟି ହେଉଛି ଯେ ରଥଯାତ୍ରା କେମିତି କରିବାକୁ ହେବ ଏବଂ ରଥଯାତ୍ରା କେମିତି କରିବାକୁ ହେବ ପାଖାପାଖି 100ରୁ ଅଧିକ ଶ୍ଲୋକରେ ରଥଯାତ୍ରାର ବିଧିବିଧାନର ବର୍ଣ୍ଣନା ଅଛି ଏବଂ ସେଇ ଯେଉଁ ବିଧିବିଧାନର ବର୍ଣ୍ଣନା ଅଛି ସେଥିରେ କ'ଣ କ'ଣ କୁହାହେଇଛି ଆପଣ ଦେଖିବେ ଯେ ଆଜି ଆଶ୍ଚର୍ଯ୍ୟ ଲାଗୁଛି ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ମହାପ୍ରଭୁ କହିଥିଲେ ଆଜି କଳିଯୁଗରେ ଆମେ ମଧ୍ୟ ତାର ଗୋଟେ ପ୍ରତିରୂପ ଏଇଠି ଦେଖିବାକୁ ଚାହୁଁଛୁ। କ'ଣ କ'ଣ କହିଥିଲେ ହେଇଟି ଇନ୍ଦ୍ରଦ୍ୟୁମ୍ନଙ୍କୁ ରଥଯାତ୍ରା ମୋର କେମିତି କରେଇବ ନା ରଥକୁ ଅପୂର୍ବ ମଣ୍ଡଣି କରେଇବ ପୁଷ୍ପରେ ସଜ୍ଜିତ ହେଇଥିବ ରଥ ଏବଂ ତାପରେ ଯେଉଁ ଯୌବନ ଉନ୍ମତ୍ତା ନର୍ତ୍ତକୀମାନେ ଏବଂ ସେତେବେଳେ ଗଣିକାମାନେ ତାଙ୍କୁ କୁହାହଉଥିଲା ସେମାନେ ନୃତ୍ୟ ପ୍ରଦର୍ଶନ କରିବେ ଗୀତ ସଙ୍ଗୀତ ବୋଲା ହେଉଥିବ ଏବଂ ରଥ ଦାଣ୍ଡର ଦୁଇପଟେ ସୁନ୍ଦର ସୁନ୍ଦର ସବୁଜ ଗଛ ଡାଳ ଏଗୁଡ଼ାକ ସଜ୍ଜିତ ହେଇଥିବ ସତେ ଯେମିତି ମହାପ୍ରଭୁ ଗୋଟେ ବନପ୍ରଦେଶ ଭିତରେ ଯାଇକିରି ବା ଗୋଟେ ବନାନୀ ଭିତରେ ସତେ ଯେମିତି ସିଏ ଯାତ୍ରା କରୁଛନ୍ତି ଗୁଣ୍ଡିଚା ମଣ୍ଡପ ପର୍ଯ୍ୟନ୍ତ ଏଇ ପ୍ରକାର ଗୋଟେ ଦୃଶ୍ୟ ଏଇ ପ୍ରକାର ଗୋଟେ ବ୍ୟବସ୍ଥା କରିବ ତାପରେ ସମସ୍ତଙ୍କ ଉପରେ ସୁଗନ୍ଧିତ ଜଳସିଞ୍ଚନ କରିବ ତାପରେ କ'ଣ ହେବ ନା ତାପରେ ଲୋକମାନେ ଯେମିତି ଆନନ୍ଦିତ ହେବେ ପୁଷ୍ପମଣ୍ଡିତ କରିବ ସମସ୍ତଙ୍କୁ ବ୍ରାହ୍ମଣମାନେ ବେଦ ପାଠ କରିବେ ଏବଂ ମହାପ୍ରଭୁ ଯେତେବେଳେ ପହଣ୍ଡିରେ ଆସିବେ ତାଙ୍କ ଆଗରେ ନୃତ୍ୟ ହେଉଥିବ ନୃତ୍ୟ ଗୀତ ହେଉଥିବ ଏସବୁ କଥାଗୁଡ଼ାକ ଯାହା ଯାହା ବର୍ଣ୍ଣନା ହେଇଛି ଏବେ ମଧ୍ୟ ଶ୍ରୀକ୍ଷେତ୍ରରେ ଅନୁରୂପ ଭାବରେ ତାକୁ ହିଁ ଅନୁସରଣ କରି ସବୁ ପ୍ରଶାସନ ସେ ବ୍ୟବସ୍ଥା କରୁଛନ୍ତି ଭଳିଆ ଆମର ମଧ୍ୟ ହୃଦବୋଧ ହେଉଛି। ତେଣୁ ରଥଯାତ୍ରାର ଯେଉଁ ବ୍ୟାପକ ବର୍ଣ୍ଣନା ଆଉ ଗୋଟେ କଥା ହେଉଛି ଯେ ରଥଯାତ୍ରାଟା ମହାପ୍ରଭୁ କାହିଁକି କରନ୍ତି ସେ ତାର ମଧ୍ୟ କାରଣ ଦର୍ଶା ହେଇଛି ସେଥିରେ। କାରଣ କ'ଣ ନା ଯତ୍ରାସ୍ତେ ଦାରବତନୁ ଶ୍ରୀସୋ ମାନୁଷୀ ଲୀଳୟା ତେଣୁ ମନୁଷ୍ୟ ଲୀଳା କରିବା ପାଇଁ ମହାପ୍ରଭୁ ରଥଯାତ୍ରାରେ ଆସୁଛନ୍ତି। ଆଉ ଗୋଟେ ଶବ୍ଦ ମଧ୍ୟ ସେଥିରେ ବ୍ୟବହାର କରାହେଇଛି କ'ଣ ସେଇଟା ନା ଲୋକାନୁଗ୍ରହ କାମ୍ୟୟା ଲୋକଙ୍କୁ ଅନୁଗ୍ରହ କରିବାର କାମନା ନେଇ ମହାପ୍ରଭୁ ସ୍ୱୟଂ ବଡ଼ଦାଣ୍ଡକୁ ଆସୁଛନ୍ତି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରର ଗୋଟିଏ ଧାଡ଼ି କହୁଥିଲେ ବହୁ ଚର୍ଚ୍ଚିତ ଧାଡ଼ି ସେଇଟା ସବୁବେଳେ ଆପଣମାନେ ଧାରା ବିବରଣୀରେ ଅବଶ୍ୟ ଶୁଣୁଥିବେ ଯେ ସେ ହେଉଛି ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର ତେଣୁ ପତିତ ପାବନ କିଛି ସମୟ ପୂର୍ବରୁ ଡକ୍ଟର ହରିହର କାନୁନଙ୍କ ମଧ୍ୟ ପତିତ କିଏ ସେ କଥା ଆପଣମାନଙ୍କୁ କହୁଥିଲେ ପତିତ କିଏ ଏ ଯେଉଁ ପତିତ ଭାବନା ଏ ପତିତ ଭାବନାଟା ଆମର ଏବକାର ନୁହେଁ ଇଏ ପାଖାପାଖି ଆଜିକୁ 1500 ବର୍ଷ ତଳେ 6ଠ ଶତାବ୍ଦୀରେ ଏ ପତିତ ଚିନ୍ତା ବା ପତିତ ଭାବନା ଯାହାକୁ ଆମେ ପତିତ କନସେପ୍ଟ ବୋଲି କହୁ ସେ କନସେପ୍ଟଟା 1500 ବର୍ଷ ତଳୁ ଆସିଲାଣି ଏବଂ ସେଇଥିପାଇଁ ଆମର ରାଜାମାନେ ମଧ୍ୟ କହିଛନ୍ତି ନିଜକୁ ପତିତାନାଂ ପତିତୋହଂ ତୁମେ ହିଁ ପାପ ହାରକଃ ତେଣୁ ପତିତମାନଙ୍କ ଭିତରେ ଆମେ ସବୁ ପତିତ ତେଣୁ ଏ ପତିତ ଭାବନାଟା କ'ଣ ପତିତ ଭାବନାଟା ହେଉଛି ଆପଣ ଜାଣନ୍ତି ଯେ ଆମର ପ୍ରାରବ୍ଧ କର୍ମ ବଶରୁ ଆମେ ସବୁ ଜନ୍ମଗ୍ରହଣ କରିଛେ ଏବଂ ଜନ୍ମଗ୍ରହଣ କରି ମାୟା ମୋହ ଜଞ୍ଜାଳଗ୍ରସ୍ତ ସଂସାର ଭିତରେ ଆମର ବୁଦ୍ଧିଭ୍ରଷ୍ଟ ହୋଇକରି ଆମେ ଅନେକ ସମୟରେ ପାପକର୍ମ କରିବସୁ ତେଣୁ ପାପକର୍ମ ଯିଏ କରିବ ସେ ଅବଶ୍ୟ ପତିତ ହେବ ପୁଣ୍ୟକର୍ମ ହେଲେ ସେ ଉଦ୍ଧାର ହେବ ଏବଂ ପାପକର୍ମ କଲେ ସେ ପତିତ ହେବ ଏବଂ ପତିତ ହେଇଯିବା ଗୋଟେ ମଣିଷ ପାଇଁ କେତେ କ୍ଷତିକାରକ ତାହା ଶାସ୍ତ୍ରମାନେ ବର୍ଣ୍ଣନା କରିଛନ୍ତି। ଯଦି ମନୁଷ୍ୟ ଜନ୍ମ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଦେହ ମହିତଳେ ବୋଲି କୁହାହେଇଛି ତେଣୁ କେତେ ଆମେ ଜାଣିନୁ କେତେ ଜନ୍ମ ଆମେ ତପସ୍ୟା କରି ପୁଣ୍ୟ କରି ଅର୍ଜନ କରିଥିବା କାରଣରୁ ଆମକୁ ମନୁଷ୍ୟ ଶରୀର ମିଳିଛି। ତାହେଲେ ମନୁଷ୍ୟ ଶରୀର କାହିଁକି ମିଳିଛି ମନୁଷ୍ୟ ଶରୀର ମିଳିବାର କାରଣ ହେଉଛି ଏଇ ମନୁଷ୍ୟ ଶରୀରକୁ ବ୍ୟବହାର କରି ଆମେ ଯେଉଁ ମୂଳ ସ୍ଥାନରୁ ଆସିଛେ ଯେଉଁ ପରମାତ୍ମାଙ୍କ ପାଖରୁ ଆସିଛେ ସେ ପରମାତ୍ମାଙ୍କ ପାଖକୁ ଫେରିଯିବା ସେଇଥିପାଇଁ ମନୁଷ୍ୟ ଶରୀର ହେଉଛି ଗୋଟିଏ ସାଧନ ତେଣୁ ଏ ସାଧନଟାକୁ ଆମେ ଯଦି ଠିକ୍ ଭାବରେ ବ୍ୟବହାର ନ କରିବା ତାହେଲେ ପୁଣି ଆମେ ଜନ୍ମ ମରଣ ଚକ୍ରର ଅତଳ ଗହ୍ୱରକୁ ଖସି ପଡ଼ିବା ଏବଂ ସେଇଠି ଯେଉଁ ପତିତ ହେଇଯିବା ସେଇଠୁ ପୁଣି ମନୁଷ୍ୟ ଜନ୍ମ ପାଇକିରି ଆମେ ଏ ସୁଯୋଗ ପାଇବାକୁ ଆମକୁ ବହୁ ଜନ୍ମ ଲାଗିଯିବ। ତେଣୁ କୁହାଯାଏ ଯେ ମନୁଷ୍ୟ ଜନ୍ମ ଯଦି ଆମେ ପାଇଛେ ତାକୁ ହାତ ଛଡ଼ା ନକରି କିଭଳି ତାର ସଦ୍ବ୍ୟବହାର କରି ଆମେ ଏଇ ଜୀବନର ସଫଳତା ଲାଭ କରିବା ଏବଂ ମୁକ୍ତି ପାଇବା ଏଇ ଜନ୍ମ ମରଣ ଚକ୍ରରୁ ସେଇଥିପାଇଁ ମଣିଷ ଦେହ ଆମକୁ ମିଳିଛି କିନ୍ତୁ କ'ଣ ହୁଏ ଆମେ ପତିତ ହେଇଯାଉ ତେଣୁ ଏଇ ଯେଉଁ ପତିତ ହେଇଯାଉ ଏ ପତିତ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ସଂସାର ଆଉ କାହାର ଶକ୍ତି ନାହିଁ କେବଳ ଶକ୍ତି ହେଉଛି ମହାପ୍ରଭୁଙ୍କର ତେଣୁ ମହାପ୍ରଭୁଙ୍କୁ ଏଇ ରଥରେ ତାଙ୍କୁ ଯେତେବେଳେ ଆମେ ଦର୍ଶନ କରିବା ବଡ଼ଦାଣ୍ଡରେ ଯେତେବେଳେ ସେ ଆସି ବିରାଜମାନ କରିବେ ତାଙ୍କୁ ଯେତେବେଳେ ଆମେ ଦେଖିଦେବା ଏଇ ଚର୍ମଚକ୍ଷୁରେ ସେଇ

0: ନକାଆଖିକୁ ଦର୍ଶନ କରିଦେଲା ପରେ ଆମ ଭିତରେ ଥିବା ଯେଉଁ ପତିତ ଭାବନା ସେ ସମ୍ପୂର୍ଣ୍ଣ ଭାବରେ ତିରୋହିତ ହେଇଯିବ, ଏବଂ ପତିତ ଭାବନା ତିରୋହିତ ହେଲେ ଆମର ଆତ୍ମାର ଯେଉଁ ଜ୍ୟୋତି, ଅମ୍ଳାନ ଜ୍ୟୋତି ଆମ ଆତ୍ମାର ଅଛି, ସେଇ ଆତ୍ମାର ଜ୍ୟୋତି ଯେତେବେଳେ ଆମ ଭିତରେ ଉଦ୍ଭାସିତ ହେବ, ଆମେ ସେତେବେଳେ ଯେଉଁ ଅନୁଭବ ଆଣିବା ସେ ଅନୁଭବଟା ଆମକୁ ମୁଖ୍ୟ ପ୍ରଦାନ କରିବ, ଆମକୁ ମୁକ୍ତି ପ୍ରଦାନ କରିବ। ସେଇଥିପାଇଁ ଏ ପତିତ ବାବନ ଯାତ୍ରା ବୋଲିଆକୁ କୁହାହେଉଛି। ତେଣୁ ପତିତ ବାବନ ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଏବଂ ଏଇ ଜନ୍ମ ମରଣ ଚକ୍ରରୁ ଉଦ୍ଧାର ପାଇବା ପାଇଁ କେଡ଼େ ବଡ଼ ସୁଯୋଗ ଇଏ କହନ୍ତୁ। ତେଣୁ ସେଇ କେଡ଼େ ବଡ଼ ସୁଯୋଗ ହେଇଥିବାରୁ ତ ଆଜି ସମଗ୍ର ବିଶ୍ୱ ଜନତାଙ୍କର ଆଖି ବଡ଼ଦାଣ୍ଡ ଉପରେ ପଡ଼ିଛି। ଯେତେବେଳେ ସୁଯୋଗ ନଥିଲା, ଯେତେବେଳେ କୌଣସି ଗଣମାଧ୍ୟମର ବ୍ୟବସ୍ଥା ନଥିଲା, ସେତେବେଳେ ହୁଏତ ଯେତିକି ସଂଖ୍ୟକ ଯାତ୍ରୀ ଆସୁଥିଲେ ସେମାନେ ଦେଖୁଥିଲେ ରଥଯାତ୍ରା। କିନ୍ତୁ ଆଜି ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକ୍ଷେତ୍ରକୁ ନ ଆସିଲେ ମଧ୍ୟ ମହାପ୍ରଭୁଙ୍କର ପାବନଲୀଳା ଦେଖିବାର ବହୁତ ସୁଯୋଗ ଅଛି। କିଛି ସମୟ ପୂର୍ବରୁ କହୁଥିଲେ ଡକ୍ଟର ହରିହର କାନୁନଙ୍କୁ, ଆଜିକାଲି ଇନଷ୍ଟାଗ୍ରାମ ହଉ, ଫେସବୁକ୍ ହଉ, ଟ୍ୱିଟର ହଉ, ୟୁଟ୍ୟୁବ୍ ହଉ, କେତେ କେତେ କଥା ଯେ ବାହାରିଲାଣି, ଆପଣ କେଉଁ ବାଟରେ ମଧ୍ୟ ମହାପ୍ରଭୁଙ୍କୁ ଦେଖିପାରିବେ। ସିଧା ପ୍ରସାରଣ ରହୁଛି, ଟେଲିଭିଜନ ମାନେ କରୁଛନ୍ତି, ଅନଲାଇନ୍ ଆର ପ୍ରସାରଣ ହେଉଛି। ତେଣୁ ବିଶ୍ୱର ଯେକୌଣସି ସ୍ଥାନରେ ବସିଥିଲେ ମଧ୍ୟ ମହାପ୍ରଭୁଙ୍କର ଏଇ ଲୀଳାକୁ ଦର୍ଶନ କରିବା ପାଇଁ ଆଜି ବହୁତ ସାଧନ ଆମ ହାତରେ ଉପଲବ୍ଧ ଅଛି। ତେଣୁ ଏଇ ଯେଉଁ ଲୀଳା ଦର୍ଶନ କରିବା, ଏଇ ଲୀଳା ଦର୍ଶନ କରି ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ସମସ୍ତେ ଏହାର ଯେଉଁ ସୁଯୋଗ ପାଇବେ, ଏଇଟା କମ୍ ବଡ଼ କଥା ନୁହେଁ। ପରମାତ୍ମା ମହାପ୍ରଭୁ ନିଜେ ନିଜ ଇଚ୍ଛାରେ ସମଗ୍ର ବିଶ୍ୱବାସୀଙ୍କ ପାଖରେ ପହଞ୍ଚିବା ପାଇଁ ଏ ଯେଉଁ ବ୍ୟବସ୍ଥା କରିଛନ୍ତି, ଏ ଯେଉଁ ଲୀଳା କରିଛନ୍ତି, ସେଇ ଲୀଳା ସମସ୍ତଙ୍କୁ ଆମକୁ ପାବନ କରୁ, ପବିତ୍ର କରୁ। ଏଇ ବିଚାର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ବସି ଆପଣମାନଙ୍କୁ କଥା କହିଲା ବେଳେ ଏଇ ବିଚାର ସ୍ୱୟଂ ଆମ ମନକୁ ଆସୁଛି। ଆଉ ଗୋଟେ କଥା, ଏ ଯେଉଁ ଏ ବର୍ଷ ଆଉ ଗୋଟେ କଥା ଆମେ ଦେଖୁଛୁ ଯେ ଗତ ବର୍ଷ ଗୋଟେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ହେଉଛି ଯେ ଯେତେବେଳେ ବଡ଼ ଠାକୁର ପହଣ୍ଡିରେ ଗୁଣ୍ଡିଚା ମଣ୍ଡପ ଆଡ଼କୁ ଯାଉଥିଲେ, ଗୁଣ୍ଡିଚା ମଣ୍ଡପ ଭିତରକୁ ଗଲାବେଳକୁ ରଥ ଚାରମାଳ ଉପରେ ମହାପ୍ରଭୁଙ୍କର ଝୁଲିଗଲେ ଏବଂ ତାଙ୍କର ପତନ ହେବାର ସମ୍ଭାବନା ଥିଲା, ତାକୁ ସେବକମାନେ ଅଟକେଇ ଦେଲେ। ଏଇ ଯେଉଁ ଭୟ ହେଲା ସେଥିପାଇଁ ଚାରମାଳକୁ ଏ ବର୍ଷ ଟିକିଏ ଆଉ ଟିକିଏ ଲମ୍ବା କରିଦିଆ ହେଇଛି। ଯେଉଁ ତୀଖ ହେଇକିରି ଚାରମାଳ ରହୁଥିଲା, ଯେଉଁଠିକି ଚଢ଼ିଲା ବେଳେ କଷ୍ଟ ଏବଂ ଓହ୍ଲେଇଲା ବେଳେ ବି କଷ୍ଟ, ତାକୁ ବିଚାରକୁ ଦୃଷ୍ଟି ରଖି ଏ ବର୍ଷ ମନ୍ଦିର ପ୍ରଶାସନ ଚାରମାଳକୁ ଟିକିଏ ଲମ୍ବା କରିଛନ୍ତି, ଯାହାଫଳରେ ଚାରମାଳଟା ଟିକିଏ ସମତଳ ଭଳିଆ, ଏତେ ତୀଖ ହେଇକିରି ନାହିଁ, ଟିକିଏ ସମତଳ ଭଳିଆ ଲାଗୁଛି, ଯାହାଫଳରେ ମହାପ୍ରଭୁଙ୍କର ପହଣ୍ଡି ବିଜୟ ମଧ୍ୟ ସୁରୁଖୁରୁରେ ହେଇପାରିବ, ଏଇ ପ୍ରକାର ଭାବନା ଆମ ମନରେ ଆସୁଛି। ଆଉ ଗୋଟେ କଥା ଆପଣମାନଙ୍କୁ ମୁଁ କହୁଥିଲି ଯେ ଯେଉଁମାନେ ନୃତ୍ୟ ଶିକ୍ଷା କରନ୍ତି ଶ୍ରୀକ୍ଷେତ୍ରକୁ, ସେମାନେ ଆସି ଏଇ ପାଖାପାଖି ରଥଯାତ୍ରା ସମୟରେ ଏକାଠି ହୁଅନ୍ତି, ଏବଂ ବଡ଼ଦାଣ୍ଡରେ ମହାପ୍ରଭୁ ଯେତେବେଳେ ପହଣ୍ଡି ବିଜୟରେ ଆସିବେ, ମହାପ୍ରଭୁଙ୍କର ପହଣ୍ଡି ଆଗେ ଆଗେ ଆଗେ ଆଗେ, ଆଗରୁ ତ ଆପଣ ଜାଣିଛନ୍ତି ଦେବଦାସୀ ପ୍ରଥା ଥିଲା, ମାହାରୀ ପ୍ରଥା ଥିଲା, ଭିତର ଗାଉଣୀ ପ୍ରଥା ଥିଲା, ବାହାର ଗାଉଣୀ ପ୍ରଥା ଥିଲା, ସେ ପ୍ରଥା ତ ଆଜି ଲୋପ ହେଇଯାଇଛି, ଆଜି ତ ଆଉ ଦେବଦାସୀ କେହି ନାହାନ୍ତି। ତେଣୁ ଦେବଦାସୀ ପ୍ରଥା ଲୋପ ହେବା ପରେ ମହାପ୍ରଭୁଙ୍କ ଆଗରେ ରଥଯାତ୍ରା ସମୟରେ ଯେଉଁ ବ୍ୟବସ୍ଥା ଅଛି ସ୍କନ୍ଧ ପୁରାଣରେ, ଯେ ମହାପ୍ରଭୁଙ୍କ ଆଗରେ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରି କରି ଯିବେ, ସେ ନୃତ୍ୟ କିଏ କରିବ? ତେଣୁ ସେଇ ନୃତ୍ୟ କରିବା ପାଇଁ ଆଜି ଯେଉଁମାନେ ନୃତ୍ୟ ଶିକ୍ଷା କରୁଛନ୍ତି ନୃତ୍ୟାଙ୍ଗନାମାନେ, ସେମାନେ ପ୍ରଥମ କରି ମହାପ୍ରଭୁଙ୍କର ବଡ଼ଦାଣ୍ଡରେ ଏଇ ରଥଯାତ୍ରା ସମୟରେ ପହଣ୍ଡି ସମୟରେ ମହାପ୍ରଭୁଙ୍କର ଆଗରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିବାଟାକୁ ଗୋଟେ ଅପୂର୍ବ ସୁଯୋଗ ବୋଲି ଭାବିକରି ଆଜି ବହୁଆଡ଼ୁ ବହୁ ନୃତ୍ୟାଙ୍ଗନା, ବହୁ ନର୍ତ୍ତକ, ପୁରୁଷ ଏବଂ ମହିଳା ଉଭୟ, ପୁଅ ଏବଂ ଝିଅ, ଯେଉଁମାନେ ନୃତ୍ୟ ଶିକ୍ଷା କରିଛନ୍ତି ସେ ସମସ୍ତେ ତାଙ୍କର ନୃତ୍ୟାଭରଣରେ ନିଜକୁ ସଜ୍ଜିତ କରି ବର୍ତ୍ତମାନ ସିଂହଦ୍ୱାର ସାମ୍ନାରେ ଅରୁଣ ସ୍ତମ୍ଭ ଚକଡ଼ାରେ ସମସ୍ତେ ଅଛନ୍ତି, ଏବଂ ସମସ୍ତେ ମହାପ୍ରଭୁଙ୍କର ପହଣ୍ଡିକୁ ଅପେକ୍ଷା କରିଛନ୍ତି ଯେ ମହାପ୍ରଭୁ ଯେତେବେଳେ ପହଣ୍ଡି ବିଜୟରେ ଆସିବେ, ସେମାନେ ମହାପ୍ରଭୁଙ୍କ ସହିତ ଆଗରେ ଆଗରେ ନୃତ୍ୟ ପ୍ରଦର୍ଶନ କରି ମହାପ୍ରଭୁଙ୍କ ଆଗେ ଆଗେ ଯିବେ, ଏବଂ ତାଙ୍କ ନୃତ୍ୟଙ୍କୁ ମହାପ୍ରଭୁଙ୍କର କୃପା ହେବ, ଏବଂ ସେମାନେ ଜଣେ ବିଶିଷ୍ଟ ନର୍ତ୍ତକ ବା ନୃତ୍ୟାଙ୍ଗନା ଭାବରେ ପ୍ରତିଷ୍ଠା ପାଇବେ। ସେଥିପାଇଁ ମହାପ୍ରଭୁଙ୍କର କରୁଣା ପ୍ରାର୍ଥୀ ହେଇ ସେମାନେ ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି। ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ ବର୍ତ୍ତମାନ ପ୍ରସ୍ତୁତ ହେଲେଣି, ଜଳପାନ କରୁଥିଲେ, ଜଳପାନ ସରିଲା, ବର୍ତ୍ତମାନ ପ୍ରସ୍ତୁତ ହେଲେଣି ସିଏ ମାଇକ୍ରୋଫୋନ୍ ହାତରେ ଧରିକିରି ବିବରଣୀ ଦେବା ପାଇଁ। ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ଆପଣ ବର୍ତ୍ତମାନ ମହାପ୍ରଭୁଙ୍କର ଏ ପାବନ ଲୀଳାର ବର୍ଣ୍ଣନା ଶ୍ରୋତାମାନଙ୍କର ପାଖରେ ପହଞ୍ଚାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ଶାନ୍ତନୁ ବାବୁ, ଆପଣ ଅତି ସୁନ୍ଦର ଭାବରେ ଏବଂ ପ୍ରାଞ୍ଜଳ ଭାବରେ ଯେଭଳି ଭାବରେ ଆମର ଶ୍ରୋତା ବନ୍ଧୁମାନେ ବୁଝିପାରିବେ, ଇଏ ପୁରା ରହସ୍ୟମୟ ଠାକୁର ଆମର।

ଶାସ୍ତ୍ର କହୁଛନ୍ତି ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତଃ ମନୁଷ୍ୟ। ଭଗବାନ ଏ ଦାରୁ ରୂପ ନେଇଛନ୍ତି, ଥିଲେ ନୀଳମାଧବ ରୂପରେ ଦାରୁ ରୂପ ନେଲେ, ତେଣୁ ବର୍ତ୍ତମାନ କ'ଣ ପାଇଁ ତାଙ୍କର ଏ ଦାରୁ ରୂପ, କ'ଣ ପାଇଁ ମହାପ୍ରଭୁଙ୍କର ଏଇ ଦ୍ୱାଦଶ ଯାତ୍ରାର ବିଧାନ ନିଜେ ମହାପ୍ରଭୁ ସ୍ୱମୁଖରେ କହିଛନ୍ତି, ତେଣୁ କ'ଣ ପାଇଁ ଏସବୁ କାର୍ଯ୍ୟ କରିଛନ୍ତି, ଏ ରହସ୍ୟକୁ ଭେଦ କରିପାରନ୍ତି ନାହିଁ ଦେବତାମାନେ ମଧ୍ୟ। କାହିଁକି ମହାପ୍ରଭୁଙ୍କ ମୁଣ୍ଡରେ କ'ଣ ଅଛି, ସେ କାହିଁକି ଏ କଥା କହିଲେ, ଏ କଥାକୁ ମଧ୍ୟ ବିଚାର କରିବାକୁ ପଡ଼ିବ। ଯେତେବେଳେ ମହାପ୍ରଭୁ ଦାରୁ ବ୍ରହ୍ମ ରୂପରେ ପ୍ରକଟିତ ହେଲେ, ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ରୂପରେ ଚତୁର୍ଦ୍ଧା ମୂର୍ତ୍ତି ଭାବରେ ସେ ଯେତେବେଳେ ଆସି ଉପସ୍ଥିତ ହେଲେ, ସେତେବେଳେ ଆମେ ସ୍କନ୍ଦ ପୁରାଣକୁ ଅବଲୋକନ କଲେ ଦେଖିପାରିବା ଯେ ବର୍ତ୍ତମାନ ଘଣ୍ଟ ବାଜୁଛି, ମୁଁ ଆଉ ଟିକେ ଏଠାରେ କଥା କହିଦେଉଛି, ଘଣ୍ଟ ବାଜୁଛି ଆମର ଯେଉଁ ଚାହାଣି ମଣ୍ଡପ, ସେ ଚାହାଣି ମଣ୍ଡପରେ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା ଆମର ଦେଉଳ ପୁରୋହିତଙ୍କ ସହିତ ଶ୍ରୁତିର ବ୍ରାହ୍ମଣମାନେ ସେ ଚାହାଣି ମଣ୍ଡପକୁ, ଚାହାଣି ମଣ୍ଡପଟି ଆଜି ପ୍ରତିଷ୍ଠା ମଣ୍ଡପରେ ପରିଣତ ହୋଇଯାଇଥିଲା, ତେଣୁ ସେଠାରେ ସେମାନେ ପ୍ରତିଷ୍ଠା କର୍ମ କରୁଥିଲେ ଏବଂ ପ୍ରତିଷ୍ଠା କର୍ମ କରିସାରିବା ପରେ ସେମାନେ ଘଣ୍ଟ ଏବଂ କାହାଳି ସହିତ ସେମାନେ ବିଜେ କରିବେ ତିନି ରଥକୁ, ଏବଂ ତିନି ରଥରେ ସେମାନେ ସେଇ ଯେଉଁ ପ୍ରତିଷ୍ଠାରେ ଯେଉଁ ଜଳ ସେମାନେ ମନ୍ତ୍ରପୂତ କରିଥିଲେ, ସେ ମନ୍ତ୍ରପୂତ ଜଳକୁ ଆଣି ତିନି ରଥ ଉପରେ ସେମାନେ ସିଞ୍ଚନ କରିବେ, ଏବଂ ଏହି ପ୍ରତିଷ୍ଠା ସମୟରେ ଯେ ନୃସିଂହ ମନ୍ତ୍ରରେ ଆଜି ଆହୁତି ପ୍ରଦାନ କରାଯାଉଥିଲା, ତେଣୁ ପ୍ରତି ସେଇ ମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ପରେ ତିନି ଗୋଟି ଆଜି ପ୍ରତିମା ତାହା ମଧ୍ୟ ଆଜି ମନ୍ତ୍ରପୂତ ହୋଇଛନ୍ତି, ପ୍ରତିଷ୍ଠିତ ହୋଇଛନ୍ତି, ଶ୍ରୀ ହନୁମାନ ଏବଂ ଶ୍ରୀ ନୃସିଂହ ଏବଂ ଦେବୀ ଭୁବନେଶ୍ୱରୀ, ଏଇ ଯେଉଁ ତିନି ଗୋଟି ପ୍ରତିମା ଆଜି ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ସମସ୍ତେ ତିନି ରଥକୁ ଆସିବେ। ଆପଣମାନେ ଜାଣନ୍ତି ଏ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି। ଶ୍ରୀ ବଳଭଦ୍ରଙ୍କ ରଥରେ ସ୍ୱୟଂ ଶ୍ରୀ ବଳଭଦ୍ର ଭଗବାନ ବିଜେ କରିବେ ତାଳଧ୍ୱଜ ରଥରେ, ଏବଂ ତାଙ୍କ ସହିତ ରହିବେ ରାମ ଏବଂ କୃଷ୍ଣ। ସେ ତିନି ମୂର୍ତ୍ତି ରହିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ। ସେହିଭଳି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ରହିବେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଏବଂ ତାଙ୍କ ସହିତ ରହିବେ ବିଜେ ପ୍ରତିମା ଶ୍ରୀ ମଦନ ମୋହନ। ସେ ଦୁଇ ପ୍ରତିମା ରହିବେ, ତିନି ଦୁଇ ପାଞ୍ଚ ପ୍ରତିମା, ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ଦର୍ପଦଳନ ରଥ, ସେ ଦର୍ପଦଳନ ରଥରେ ପରମ କଲ୍ୟାଣମୟୀ ମା ସୁଭଦ୍ରା ରହିବେ, ଏବଂ ତାଙ୍କ ସହିତ ରହିବେ ଶ୍ରୀ ସୁଦର୍ଶନ ଭଗବାନ। ତେଣୁ ସେ ଦୁଇ ମୂର୍ତ୍ତି, ଏହିଭଳି ତିନି ଦୁଇ ପାଞ୍ଚ ଦୁଇ ସାତ ମୂର୍ତ୍ତି ରହିବେ, ଏବଂ ଉପର ଉର୍ଦ୍ଧ୍ୱ ଭାଗରେ ଆଉ ତିନୋଟି ମୂର୍ତ୍ତି ରହିବେ। ଅର୍ଥାତ୍ ଶ୍ରୀ ବଳଭଦ୍ରଙ୍କ ରଥରେ ରହିବେ ଉର୍ଦ୍ଧ୍ୱ ଭାଗରେ ଶ୍ରୀ ନୃସିଂହ, ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥରେ ରହିବେ ଉର୍ଦ୍ଧ୍ୱ ଭାଗରେ ଶ୍ରୀ ହନୁମାନ, ଏବଂ ଦେବୀ ସୁଭଦ୍ରାଙ୍କର ରଥର ଉର୍ଦ୍ଧ୍ୱ ଭାଗରେ ବିରାଜମାନ କରିବେ ଦେବୀ ଭୁବନେଶ୍ୱରୀ। ଏଇ ଯେଉଁ ତିନି ଗୋଟି ପ୍ରତିମା ପ୍ରତିଷ୍ଠା ଲାଭ କରିଛନ୍ତି, ସେ ମଧ୍ୟ ରଥକୁ ଆସିବ ଏବଂ ରଥରେ ମଧ୍ୟ ସେମାନେ ରହିବେ। ତେଣୁ ଏ ସାତ ମୂର୍ତ୍ତି, ଏ ତିନି ମୂର୍ତ୍ତି, ଏ ମିଶିଲେ ସମୁଦାୟ ଦଶ ମୂର୍ତ୍ତି। ତେଣୁ ଏଇ ଯେଉଁ ଯାତ୍ରାଟିଏ ହେଉଛି, ଏ ଯାତ୍ରା ହେଉଛି ଦଶାବତାର ଯାତ୍ରା। ଏହାର କାରଣ ହେଉଛି ଏଥିରେ ମଧ୍ୟ ଦଶ ଗୋଟି ଦେବତା ବିରାଜମାନ କରିବେ। ଶ୍ରୀ ବଳଭଦ୍ରଙ୍କ ରଥରେ ଚାରି ଦେବତା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ତିନି ଦେବତା, ଏବଂ ଚାରି ତିନି ସାତ, ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ତିନି ଦେବତା। ଏଇଭଳି ଭାବରେ ଦଶାବତାର ମୂର୍ତ୍ତି, ତେଣୁ ଏ ଯାତ୍ରାଟି ହେଉଛି ଦଶାବତାର ଯାତ୍ରା। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ବାହାରୁଛନ୍ତି ବା ତାଙ୍କର ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି, ସେତେବେଳେ ପ୍ରଭୁ ଦଶାବତାର ରୂପରେ ପ୍ରକଟିତ ହେଉଛନ୍ତି। ଏଥିପୂର୍ବରୁ ମହାପ୍ରଭୁ
ଯେଉଁ ଅଣସର ପିଣ୍ଡିରେ ଏବେ ବି ବିରାଜମାନ କରୁଛନ୍ତି, ସେ ଅଣସର ପିଣ୍ଡି

0: ଦଶ ମୂର୍ତ୍ତି ମଧ୍ୟ ପୂଜା ପାଉଥିଲେ। ଯେତେବେଳେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଅଣସର ଘରେ ଉପାସିତ ହଉଥିଲେ, ପୂଜିତ ହଉଥିଲେ, ସେ ଅଦୃଶ୍ୟରେ ଥିଲେ, କେହି ତାଙ୍କୁ ଦର୍ଶନ କରିପାରୁନଥିଲେ, ସେତେବେଳେ ମହାପ୍ରଭୁ ଦଶାବତାର ରୂପରେ ମଧ୍ୟ ପ୍ରକଟିତ ହେଇକରି ପୂଜା ପାଉଥିଲେ। କିଭଳି ଭାବରେ ନା, ଯେତେବେଳେ ଅଣସର ଘରକୁ ତାଟି ଦ୍ୱାରା ଆଚ୍ଛାଦିତ କରାଯାଏ, ସେ ଆଚ୍ଛାଦିତ କରାଗଲା ପରେ ତାଟି ଦେହରେ ତିନି ଗୋଟି ପଟି ଦିଅଁ ରହନ୍ତି। ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଶ୍ରୀ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଦେବୀ ଭୁବନେଶ୍ୱରୀ, ଇଏ ତିନି ଜଣ ପଟି ଦିଅଁ। ଏବଂ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଯେଉଁ ଖଟଟି ପଡ଼ିଥାଏ, ସେ ଖଟ ଉପରେ ବଳଭଦ୍ରଙ୍କ ବାଡ଼ରେ ରହିବେ ଶ୍ରୀ ନୃସିଂହ ଏବଂ ରାମ ଏବଂ କୃଷ୍ଣ। ତେଣୁ ଇଏ ତିନି ମୂର୍ତ୍ତି ସେଠି ରହନ୍ତି। ସେଠି ଯେଉଁ ନୃସିଂହ ରହୁଛନ୍ତି ବଳଭଦ୍ରଙ୍କ ବାଡ଼ରେ, ଆଜି ଦେଖିବେ ଶ୍ରୀ ବଳଭଦ୍ରଙ୍କର ରଥ ଉପରେ ମଧ୍ୟ ଶ୍ରୀ ନୃସିଂହଙ୍କର ପ୍ରତିମୂର୍ତ୍ତି ଆଜି ବିରାଜିତ ହେବ। ସେଥିପାଇଁ ଯେତେବେଳେ ଦଶାବତାର ପଟି ସେହି ସମୟରେ ଖଟ ଉପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ, ତାଟି ଉପରେ ବାସୁଦେବ ରହିବେ ତାଟିରେ ଚିତ୍ର ପ୍ରତିମା, ଏବଂ ତା ସହିତ ତାଙ୍କ ଆଗରେ ରହିବେ ନୃସିଂହ ଏବଂ ରାମକୃଷ୍ଣ। ତେଣୁ ବଳଭଦ୍ରଙ୍କ ବାଡ଼ରେ ସେଠି ମଧ୍ୟ ଚାରି, ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଉପରେ ରହିବେ ଶ୍ରୀ ଭୁବନେଶ୍ୱରୀ, ଏବଂ ତା ସହିତ ତଳେ ରହିବେ ଶ୍ରୀଦେବୀ ଭୂଦେବୀ, ସେ ମଧ୍ୟ ତିନି। ତେଣୁ ଚାରି ତିନି ସାତ, ଏବଂ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ରହିବେ, ଏବଂ ତାଙ୍କ ତଳକୁ ରହିବେ ଦୋଳ ଗୋବିନ୍ଦ ଏବଂ ମଦନ ମୋହନ, ତେଣୁ ସେ ମଧ୍ୟ ତିନି। ତେଣୁ ସେ ମଧ୍ୟ ଦଶାବତାର ପଟି। ତେଣୁ ଯେତେବେଳେ ମହାପ୍ରଭୁ ଅନ୍ତର୍ହିତ ହେଇଥିଲେ, ସେତେବେଳେ ଦଶ ରୂପରେ ପ୍ରକଟିତ ହେଇକରି ପୂଜା ପାଉଥିଲେ, ଏବଂ ଏବେ ମଧ୍ୟ ମହାପ୍ରଭୁମାନେ ରଥାରୂଢ଼ ହେବେ। ଏବଂ କେବଳ ମହାପ୍ରଭୁ ରଥାରୂଢ଼ ହେଉଛନ୍ତି ତା ନୁହେଁ, ଏଥିରେ ମଧ୍ୟ ଆହୁରି ସାତ ଜଣ ଯୁକ୍ତ ହେଉଛନ୍ତି, ଆହୁରି ଛଅ ଜଣ, ଚତୁର୍ଦ୍ଧା ବିଗ୍ରହଙ୍କ ପରେ ଆଉ ଛଅ ଜଣ ଯୁକ୍ତ ହେଉଛନ୍ତି। ସେମାନେ ମଧ୍ୟ ଏହି ରଥରେ ଯିବେ, ଏବଂ ଯେତେବେଳେ ଠାକୁରମାନେ ରଥରେ ରହିବେ, ସେତେବେଳେ ଧ୍ୱଜାରେ ଆଜି ଯେଉଁ ତିନି ଜଣ ରହିବେ, ଶ୍ରୀ ନୃସିଂହ, ଶ୍ରୀ ହନୁମାନ ଏବଂ ଦେବୀ ଭୁବନେଶ୍ୱରୀ, ସେମାନେ ମଧ୍ୟ ପୂଜା ପାଇବେ। ସେଥିପାଇଁ କୁହାଯାଏ ଧ୍ୱଜା ପୂଜା। ତେଣୁ ଯେତେବେଳେ ରହିବେ ମହାପ୍ରଭୁ, ଏଠାରୁ ଯିବେ ଯାଇକରି ରହିବେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ରଥ ରହିବ, ସେଠାରେ ମଧ୍ୟ ଧ୍ୱଜାମାନେ ପୂଜା ପାଇବେ। ତେଣୁ ଧ୍ୱଜାରେ ମଧ୍ୟ ତିନି ଗୋଟି ଦିଅ ସେଠି ମଧ୍ୟ ରହିବେ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଇଏ ହେଉଛି ଦଶାବତାର ଯାତ୍ରା। ଏହି ଦଶାବତାର ଯାତ୍ରାକୁ ଯେଉଁମାନେ ସ୍ୱଚକ୍ଷୁରେ ଦର୍ଶନ କରନ୍ତି, ସେମାନେ ଅନନ୍ତ ପୁଣ୍ୟର ଅଧିକାରୀ ହେବା ସହିତ ଅନ୍ତକାଳରେ ଦିବ୍ୟ ଗତି ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି। ମୁଁ ମୋର ପରବର୍ତ୍ତୀ ଧାରାବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଅତି ସୁନ୍ଦର ଭାବରେ ମନ୍ଦିର ସଜା ହେବା ସହିତ ଯେଉଁ ସିଂହଦ୍ୱାରର ଦରଜା, ତା କବାଟ ବର୍ତ୍ତମାନ ଖୋଲାଗଲାଣି। ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଛନ୍ତି ସେବକଗଣ, କାରଣ ରସିକ ନାଗର କାଳିଆ ଠାକୁର ଯେତେବେଳେ ବିଶ୍ୱଭୁବନ ରଥଯାତ୍ରା, ଯାହା ବିଶ୍ୱବିଦିତ, ତାହା ଯେତେବେଳେ କରି ଆଜି ପତିତ ଜନକୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିବେ, ସେ ବଡ଼ଦାଣ୍ଡ ଆଜି ପ୍ରଭୁଙ୍କର ସାନ୍ନିଧ୍ୟ ପାଇ ଆହୁରି ବଡ଼ ହୋଇ ଉଠିବ। ତେଣୁ ତାଙ୍କର ସେବକମାନେ ମଧ୍ୟ ବହୁ ସମର୍ପିତ ଭାବନାରେ, କାରଣ ସେବା ହେଉଛି ଗୋଟେ ଏଭଳି ଭାବନା ଯାହାକୁ ଓଲଟାଇ ଦେଲେ ବାସେ। ଆମେ ଯଦି ଜୀବନରେ କୌଣସି ବି କାର୍ଯ୍ୟ ସମର୍ପିତ ଭାବନା ନେଇ, ଉତ୍ସର୍ଗୀକୃତ ମନୋଭାବ ନେଇ ଆମେ କରିବା ନିଷ୍ଠା ଏବଂ ଚେଷ୍ଟା, ତାହେଲେ ଆମର ମଧ୍ୟ ଜୀବନ ଠିକ୍ ସେହିପରି କୁସୁମିତ ହେବ। ଆଜି ସେହି ପ୍ରଭୁଙ୍କର କି କୃପା ରହିଛି ଯେ ପ୍ରଭୁଙ୍କର ସେବାରେ ଯେଉଁ 119 ପ୍ରକାରର ସେବକମାନେ ଜଗନ୍ନାଥଙ୍କର ସେବାରେ ପ୍ରତ୍ୟେକ ଦିନ ସେବା କରିଥାନ୍ତି ଛତିଶା ନିଯୋଗର ସେବକମାନେ, ଆଜି ତତ୍ପର ହେଇ ଉଠିଲେଣି। ଆମେ ମଧ୍ୟ ଦେଖୁଛୁ ବର୍ତ୍ତମାନ ଚାରମାଳ ଦେଇ କିଛି ସେବକ ତାଙ୍କର ଯେଉଁ ଜଗନ୍ନାଥଙ୍କର ରଥ

ଚାରିପଟେ ଏବଂ ବିଭିନ୍ନ ରଥର ଯେଉଁ ଘୋଡ଼ ଲାଗି ହେବ, ରଥରେ ମଧ୍ୟ ଯେମିତି ଆବରଣ ରହିବ, ତାଙ୍କ ରଥ ତ ନେତ ବା ରଥର ତାଙ୍କର ତ କନା ଆଚ୍ଛାଦିତ ହେଇସାରିଛି, କିନ୍ତୁ ଠାକୁର ଯେତେବେଳେ ରଥାରୂଢ଼ ହେବେ ସେ ପଛପଟକୁ ଯେମିତି ଆବୃତ କରିବେ, ସେଇ କପଡ଼ାକୁ ମଧ୍ୟ ବୋହି ନେଇଯାଉଛନ୍ତି, ସୁନ୍ଦର ଭାବରେ ତ ଓଳେଇ ସାରିଛନ୍ତି। କାରଣ ପ୍ରଭୁଙ୍କର ଯେଉଁ ସେବାରେ ସିଏ ନିଜେ ମଧ୍ୟ ନିଯୁକ୍ତ ଅଛନ୍ତି, ଖରିକା ନିଯୋଗ ସେବକ ମଧ୍ୟ ଯାହାକୁ କୁହାଯାଏ, ଚୁନ ପାଣି ସିଞ୍ଚନ କରାଯିବ। ଆଜି ଗଜପତିଙ୍କ ଦ୍ୱାରା ମଧ୍ୟ ରଥ ଯେଉଁ ବଡ଼ଦାଣ୍ଡରେ ଚାଲିବ ତାକୁ ମଧ୍ୟ ମାର୍ଜନା କାର୍ଯ୍ୟ ଚାଲିବ ଆମେ ଦେଖିପାରୁଛୁ। ଏତତ୍ ସହିତ ବହୁ ସେବକ ମଧ୍ୟ ନିଜକୁ ଭିନ୍ନ ଭିନ୍ନ ନୃତ୍ୟ ରଙ୍ଗରେ ବା ଭିନ୍ନ ଭିନ୍ନ ରୂପରେ ସଜେଇ ହେଇଛନ୍ତି ପ୍ରଭୁଙ୍କ ନିକଟରେ ନିଜର କଳାକୁ ପ୍ରଦର୍ଶିତ କରିବା।

0: ସିଏ ନିଜେ ମଧ୍ୟ ନିଯୁକ୍ତ ଅଛନ୍ତି, ଖରିକା ନିଯୋଗ ସେବକ ମଧ୍ୟ ଯାହାକୁ କୁହାଯାଏ। ଚୁନ ପାଣି ସିଞ୍ଚନ କରାଯିବ। ଆଜି ଗଜପତିଙ୍କ ଦ୍ୱାରା ମଧ୍ୟ ରଥ ଯେଉଁ ବଡ଼ଦାଣ୍ଡରେ ଚାଲିବ ତାକୁ ମଧ୍ୟ ମାର୍ଜନା କାର୍ଯ୍ୟ ଚାଲିବ ଆମେ ଦେଖିପାରୁଛୁ। ଏତତ୍ ସହିତ ବହୁ ସେବକ ମଧ୍ୟ ନିଜକୁ ଭିନ୍ନ ଭିନ୍ନ ନୃତ୍ୟ ରଙ୍ଗରେ ବା ଭିନ୍ନ ଭିନ୍ନ ରୂପରେ ସଜେଇ ହେଇଛନ୍ତି ପ୍ରଭୁଙ୍କ ନିକଟରେ ନିଜର କଳାକୁ ପ୍ରଦର୍ଶିତ କରିବା ପାଇଁ। କିଏ ହନୁମାନ ବେଶର ହୋଇଛନ୍ତି ଏବଂ ଶ୍ରୀକ୍ଷେତ୍ରର ଗୋଟେ ଅନନ୍ୟ ପରମ୍ପରା ରହିଛି ସାଇ ଜାତ, ଯେଉଁ ସାଇ ଜାତରେ ରାମଙ୍କର ଲୀଳା ସହିତ ସେଥିରେ ଦୁର୍ଗା ମେଢ଼ ନାଗା ଆଦି ବାହାରିଥାନ୍ତି। ଆମେ ମଧ୍ୟ ଦେଖିପାରୁଛୁ ଗୋଟିଏ ଛୋଟିଆ ମାନେ ବ୍ୟକ୍ତି ବା ଛୋଟିଆ ପିଲାଟିଏ ସିଏ ଗୋଟେ ଦୁର୍ଗା ମେଢ଼ ଭାବରେ ସଜିତ ହୋଇଛି ପ୍ରଭୁଙ୍କ ନିକଟରେ ନାଚିବା ପାଇଁ, ତାଙ୍କର ନୃତ୍ୟ ଭଙ୍ଗୀକୁ ଦେଖେଇବା ପାଇଁ। ଆଉ ବିଭିନ୍ନ ଆରକ୍ଷୀ ବାହିନୀମାନେ ମଧ୍ୟ ବିଭିନ୍ନ ଭାବରେ ସୁସଜ୍ଜିତ ହୋଇଛନ୍ତି। ନାନା ରଙ୍ଗରେ ତାଙ୍କୁ ନିର୍ଦ୍ଦେଶନା ଦିଆଯାଇଛି ଏଭଳି ଭାବରେ, ଯେଉଁ ନିର୍ଦ୍ଦେଶ ଅନୁସାରେ କିଏ ଲାଲ ରଙ୍ଗର, କିଏ ନୀଳ ରଙ୍ଗର ଏବଂ କିଏ ହଳଦୀ ରଙ୍ଗର ଜ୍ୟାକେଟ୍ ସବୁ ପରିଧାନ କରିଛନ୍ତି। ଏହାର କାରଣ ଆମର ବଳଭାଇ ବଳଭଦ୍ର ଯାହାଙ୍କର ନାମ ହେଉଛି ନୀଳାମ୍ବର, ତାଙ୍କର ରଥର ଆବରଣ ମଧ୍ୟ ନୀଳ ଏବଂ ଲୋହିତ। ସେଇ ଅନୁସାରେ ବଳଭଦ୍ରଙ୍କ ରଥରେ ଯେଉଁ ଆରକ୍ଷୀ ବାହିନୀମାନେ ବା ଯେଉଁ ସେବକମାନେ ଯେଉଁ ରହିବେ ପୋଲିସ ପଦାଧିକାରୀମାନେ, ସେମାନଙ୍କର ବସ୍ତ୍ର ଯେଉଁ ଜ୍ୟାକେଟ୍ ପିନ୍ଧିଛନ୍ତି ତାହା ନୀଳ ରଙ୍ଗର। ଦେବୀ ସୁଭଦ୍ରାଙ୍କର ଯେଉଁ ରଥ ତାହା ହେଉଛି ଲାଲ ଏବଂ କଳା ରଙ୍ଗର। ତେଣୁକରି ତାଙ୍କର ପ୍ରତୀକ ସେ ରଥର ଯେଉଁମାନେ ରହିବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ସେବା କାର୍ଯ୍ୟ କରିବା ପାଇଁ, ସେମାନଙ୍କର ଜ୍ୟାକେଟ୍ ଲାଲ ବର୍ଣ୍ଣର। ଆଉ ଜଗନ୍ନାଥଙ୍କର ରଥ ସିଏ ହେଉଛନ୍ତି ପୀତବାସ, ପୀତବାସଙ୍କର ହଳଦୀ ଏବଂ ଲାଲ ରଙ୍ଗର ତାଙ୍କର ରଥର ଆବରଣ। ତେଣୁକରି ତାଙ୍କର ଯେଉଁ ପୋଲିସ ବାହିନୀମାନେ ବା କିଛି ଯେଉଁ ରହିବେ ସୁରକ୍ଷା କରି କଡନ ଭିତରେ, ସେମାନଙ୍କର ଯେଉଁ ଜ୍ୟାକେଟ୍ ପିନ୍ଧିଛନ୍ତି ହଳଦୀ ରଙ୍ଗର। ଆମେ ଦେଖିପାରୁଛୁ ବର୍ତ୍ତମାନ ସିଂହ ଦ୍ୱାର ଦେଇ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯେଉଁ ସବୁ ଚାଲିଥିଲା, ରଥ ପ୍ରତିଷ୍ଠାର ଯେଉଁ ହୋମଯଜ୍ଞ ସରିସାରିଛି, ଆହୁତି ସରିଛି, ବର୍ତ୍ତମାନ ଦର୍ପଣିଆ ସେବକ ଯେଉଁ ବୈରିଖିଆ ସେବକ ତାଙ୍କୁ ମଧ୍ୟ କୁହାଯାଏ, ସେ କଳସ ଧରିଛନ୍ତି ଏବଂ କଳସ ମୁଣ୍ଡରେ ଧରିକି ଆଗରେ ଆଗରେ ଚାଲିବେ। ତାଙ୍କ ପଛରେ ଆସିବେ ଆମର ପୁରୋହିତ ସେବକ, ଶ୍ରୋତୀୟ ବ୍ରାହ୍ମଣ, ବେଦ ପାଠ ଚାଲିଥିବ, ବେଦର ଧ୍ୱନି ଉଚ୍ଚାରଣ ହରିବୋଲ ହୁଳହୁଳି ସହିତ ରଥକୁ ସେ ପ୍ରତିଷ୍ଠା କରିବା ପାଇଁ ଆମେ ଦେଖିବୁ ଯେ ସୁନ୍ଦର ଭାବରେ ଦେଖୁଛୁ ଆସିଛନ୍ତି। ନାଲି ଛତି ମଧ୍ୟ ଆସିଛନ୍ତି ତାଙ୍କ ସହିତ, ଘଣ୍ଟ ବାଜିଲାଣି ଘଣ୍ଟ ଘଣ୍ଟୁଆଙ୍କର। ଯେଉଁ ସମୟକୁ ଆମର ପ୍ରତୀକ୍ଷା ଥିଲା ରଥ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପ୍ରଭୁ ପହଣ୍ଡି ହୋଇ ଆସିବେ ନାହିଁ। ତେବେ ଏଇଠି ଶ୍ରୋତାବନ୍ଧୁ ମୁଁ ଆପଣମାନଙ୍କୁ କହି ବସୁଛି ବା ନିବେଦନ କରୁଛି, କୌଣସି ଶ୍ରୋତାବନ୍ଧୁ ଯଦି ରଥଯାତ୍ରା ସମ୍ପର୍କିତ ଆପଣମାନଙ୍କ ଭିତରେ କିଛି ପ୍ରଶ୍ନ ଥାଏ ତେବେ ଆପଣମାନେ ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ଉପସ୍ଥିତ ବିଶେଷଜ୍ଞମାନଙ୍କ ଠାରୁ ଉତ୍ତର ପାଇପାରିବେ। ତେବେ ଆମର ହ୍ୱାଟ୍ସଆପ୍ ନମ୍ବରଟିକୁ ସୁନ୍ଦର ଭାବରେ ନୋଟ୍ କରି ନିଅନ୍ତୁ, 8895254200। ପୁଣି ଥରେ ଆମେ କହିଦେଉଛୁ, ଯଦି ଆପଣଙ୍କ ମନରେ ମହାପ୍ରଭୁ ଶ୍ରୀ ବିଶ୍ୱ ପ୍ରସିଦ୍ଧ ଯିଏ ସର୍ବରହସ୍ୟତମ ପୁରୁଷ ତମସ୍ୟ ଦେବନା ଜାଣନ୍ତି କୃତ ମନୁଷ୍ୟ, ଯେତେ ଜାଣିଲେ ମଧ୍ୟ ତାଙ୍କ ବିଷୟରେ ଆହୁରି ଜାଣିବାକୁ ଇଚ୍ଛା ଥାଏ, ତେବେ ଆପଣ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରନ୍ତୁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତରଟି ଆପଣ ମଧ୍ୟ ସୁନ୍ଦର ଭାବରେ ପାଇପାରିବେ। ବର୍ତ୍ତମାନ ମୁଁ ନେଇଯାଉଛି ଆମ ନିକଟରେ ଥିବା ଡକ୍ଟର ଶାନ୍ତନୁ ରଥ ମହୋଦୟଙ୍କ ନିକଟକୁ, ଯେ ସୁନ୍ଦର ଭାବରେ ରଥ ପ୍ରତିଷ୍ଠାକୁ ଆପଣମାନଙ୍କ ପାଖରେ ବର୍ଣ୍ଣନା କରିବେ। ଜୟ ଜଗନ୍ନାଥ।
1: ଧନ୍ୟବାଦ, ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟ। ବର୍ତ୍ତମାନ ରଥ ପ୍ରତିଷ୍ଠାର ସମୟ, ରଥ ହୋମ ସରିଲା, ରଥ ହୋମ ସରିଲା ପରେ ପବିତ୍ର ଜଳ ଏବଂ ରଥର ପ୍ରତିଷ୍ଠା ପାଇଁ ଯାହା ଯାହା ଉପକରଣ ଉପଚାର ଦରକାର ତାକୁ ଧରି ମନ୍ଦିରର ପୁରୋହିତ ବର୍ଗ ସେମାନେ ବର୍ତ୍ତମାନ ରଥ ପାଖକୁ ଆସୁଛନ୍ତି। ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରକୁ ଯିବେ, ତାପରେ ପର୍ଯ୍ୟାୟକ୍ରମେ ତିନି ରଥର ପ୍ରତିଷ୍ଠା କରିବେ। ଏବଂ ଏଇ ଯେଉଁ ରଥ ପ୍ରତିଷ୍ଠା, ଏଇ ରଥର ପ୍ରତିଷ୍ଠା କାହିଁକି କରାଯାଏ ଆପଣ ଏଇଟା ବି ଜାଣିବା ଦରକାର, ଯେ ଆମ ଶରୀରରେ ଯେମିତି ପ୍ରାଣ ରହିଲେ ଏ ଶରୀର ଚଳମାନ ହେବ, ଏ ରଥ ମଧ୍ୟ ଚଳିବା ପାଇଁ ରଥର ପ୍ରାଣ ଦରକାର ଏବଂ ସେଇଥିପାଇଁ ପ୍ରାଣ ପ୍ରତିଷ୍ଠା କରାଯାଏ। ତେଣୁ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ଏଇ ରଥକୁ ଯେତେବେଳେ ସକ୍ରିୟ କରାଯିବ, ଯେତେବେଳେ ପ୍ରତିଷ୍ଠା ହେଇଯିବେ ରଥ, ଏବଂ ଏ ପ୍ରତିଷ୍ଠା ପଛରେ ବହୁତ କଥା ଅଛି, ଯେ ଯେଉଁ ସବୁ ଅପଶକ୍ତିମାନେ ଥିବେ ସେମାନେ ଅପସରିଯିବେ, ଯେଉଁମାନେ ଭୂତଗଣ ଥିବେ ସେମାନେ ଅପସରିଯିବେ, ଏବଂ ଯେତେ ଅପଶକୁନ ସବୁ ଥିବ

ସେସବୁ ଅପସାରିତ ହେବ। ଏସବୁ ଗୁଡ଼ାକ ଗୋଟିଏ କାର୍ଯ୍ୟ ଦ୍ୱାରା ହୁଏ, ସେଇଟା ହେଉଛି ରଥ ପ୍ରତିଷ୍ଠା। ରଥ ପ୍ରତିଷ୍ଠା ହୋମ ସରିଲା, ମଙ୍ଗଳ ଜଳ ସେମାନେ ଧରିକିରି ଆସିଲେ। ପୁରୋହିତମାନେ ବର୍ତ୍ତମାନ ରଥ ପ୍ରତିଷ୍ଠା କରିବା ପାଇଁ ସେମାନେ ସବୁ ପରିକ୍ରମା କରୁଛନ୍ତି। ବର୍ତ୍ତମାନ ନନ୍ଦୀଘୋଷ ରଥ ଉପରକୁ ପୁରୋହିତମାନେ ପ୍ରଥମେ ଯାଉଛନ୍ତି। କିଛି ପୁରୋହିତ ବର୍ତ୍ତମାନ ଏଇଠି ତିନି ରଥରେ ବିଭକ୍ତ ହୋଇଗଲେ ଏବଂ ସେମାନେ ଆମ୍ବ ଡାଳରେ ପବିତ୍ର ଜଳକୁ ପାଣି ଛିଞ୍ଚିବେ। ପାଣି ଛିଞ୍ଚିଲା ଫଳରେ ରଥ ଗୁଡ଼ିକ ପବିତ୍ର ହେବ। ହଁ, ସେ ଯେଉଁ ସିଂହାସନ ମଧ୍ୟ ଅଛି, ସେଇ ସିଂହାସନ ଉପରେ ପବିତ୍ର ଜଳ ପକାଇବେ ଏବଂ ସେଇଠି ପ୍ରତିମା ରଖିବେ। ପ୍ରତିମା ରଖିଲେ ସେଇଟା ପ୍ରାଣବନ୍ତ ହେଲା ବୋଲି ଧରାପଡ଼ିବ। ତେଣୁ ରଥ ପ୍ରାଣବନ୍ତ ନହେଲେ ରଥଟାକୁ ମଧ୍ୟ ତ ଗୋଟେ ଜୀବନ୍ତ ବିଗ୍ରହ ଭାବରେ ଧାରଣ କରାଯାଏ ନା। ଆପଣ ଜାଣନ୍ତୁ ଗୋଟିଏ କଥା ଶ୍ରୋତା ବନ୍ଧୁ, ଯେ ଏଇ ରଥଯାତ୍ରା ଯେଉଁ ହେଉଛି, ଏଇ ରଥଯାତ୍ରାରେ ରଥ ଏବଂ ଆମର ଶରୀର ଏ ଦୁଇଟା ଯାକ ଏକା କଥା। ବର୍ତ୍ତମାନ ଆମ୍ବ ଡାଳରେ ବର୍ତ୍ତମାନ ପୁରୋହିତମାନେ ରଥର ଚାରିପଟେ ବର୍ତ୍ତମାନ ପବିତ୍ର ଜଳକୁ ନିକ୍ଷେପ କରିକିରି ବ୍ରାହ୍ମଣ ସେବକମାନେ ଏମାନେ ସବୁ ରଥକୁ ପବିତ୍ରିତ କରୁଛନ୍ତି ଏବଂ ରଥକୁ ପ୍ରତିଷ୍ଠା କରୁଛନ୍ତି। ଏବଂ ଏହି ରଥ ପ୍ରତିଷ୍ଠା ହେବା ଦ୍ୱାରା ମୁଁ ଯାହା କହୁଥିଲି ଆପଣଙ୍କୁ, ରଥ ପବିତ୍ର ହୁଏ ଏବଂ ରଥ ପ୍ରାଣବନ୍ତ ହୁଅନ୍ତି ଏବଂ ରଥ ଚାଳନ କରିବା ପାଇଁ ଯାହା ସବୁ ଶକ୍ତି ଦରକାର ସେ ଶକ୍ତି ସବୁ ଆରୋପିତ ହୁଅନ୍ତି ରଥ ଉପରେ। ତେଣୁ ଏଇଟା ଗୋଟେ ବର୍ତ୍ତମାନ ସମୟ ଆପଣ ଦେଖନ୍ତୁ, 9:10 ଅଛି, ଏ ରଥ ପ୍ରତିଷ୍ଠା କାମ ସରିଲାଣି। ତେଣୁ 9:30 ପହଣ୍ଡି ଥିଲା, 9:30 ପହଣ୍ଡି ମାନେ ପାଖାପାଖି 40 ଏ ରଥ ପ୍ରତିଷ୍ଠା ସରିଗଲା ପରେ ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟ ହେଉଛି ପହଣ୍ଡି। ତେଣୁ ପହଣ୍ଡି ପାଇଁ ମଧ୍ୟ ପ୍ରସ୍ତୁତି ହେଇଯିବ ବୋଲି ଆମର ଧାରଣା। ମୁଁ ତ ଆପଣମାନଙ୍କୁ ସୂଚନା ଦେଉଥିଲି ଯେ କିଛି ସମୟ ଆଗରୁ ଘଣ୍ଟୁଆ ସେବକମାନେ ମନ୍ଦିର ଭିତରକୁ ପ୍ରବେଶ କଲେ, ୟା ଭିତରେ ରଥ ପ୍ରତିଷ୍ଠା ସରିଗଲା। ରଥ ପ୍ରତିଷ୍ଠା ସରିଗଲା ପରେ ପହଣ୍ଡି ବିଜେ ମଧ୍ୟ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଏବଂ ଆମେ ଆପଣଙ୍କୁ ଯେଉଁ ନୀତିକାନ୍ତି ବିଷୟରେ କହୁଛୁ, ଏ ନୀତିକାନ୍ତି ଜାଣିବା ପାଇଁ ସିଂହଦ୍ୱାରର ଦକ୍ଷିଣ ଭାଗରେ ଗୋଟେ ଡିଜିଟାଲ ଡିସପ୍ଲେ ବୋର୍ଡ ମନ୍ଦିର ପ୍ରଶାସନ ପକ୍ଷରୁ କରାହୋଇଛି। ସେଇ ଡିଜିଟାଲ ଡିସପ୍ଲେ ବୋର୍ଡ ଯେଉଁଟା ଅଛି, ସେଇଥିରେ କେଉଁ ନୀତି ବର୍ତ୍ତମାନ ମନ୍ଦିରରେ ଚାଲିଛି, କାରଣ ଆମେ ତ ମନ୍ଦିର ଭିତରକୁ ଆଉ ଯାଇପାରିବୁନି ଏବଂ ବଡ଼ଦାଣ୍ଡରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ତ ଯାଇପାରିବେନି। ବର୍ତ୍ତମାନ ସେଇ ଡିଜିଟାଲ ଡିସପ୍ଲେ ବୋର୍ଡରେ ଗୋପାଳ ବଲ୍ଲଭ ସକାଳ ଧୂପ ଏଇଟା ଶେଷ ହୋଇଗଲା ବୋଲି ବର୍ତ୍ତମାନ ଆମକୁ ସୂଚନା ମିଳୁଛି। ତେଣୁ ଗୋପାଳ ବଲ୍ଲଭ ଆଉ ସକାଳ ଧୂପ ଏଇଟା ଶେଷ ହୋଇଗଲା ପରେ ମହାପ୍ରଭୁ ପ୍ରସ୍ତୁତ ହୋଇଯିବେ ପହଣ୍ଡି ପାଇଁ। ତେଣୁ ପହଣ୍ଡି ପାଇଁ ଆମର ସମସ୍ତଙ୍କର ପ୍ରତୀକ୍ଷା ରହିବ। ଆଉ ଗୋଟେ କଥା ଯେ ଆପଣ ଜାଣନ୍ତୁ ଯେ ମହାପ୍ରଭୁଙ୍କର ଏ ରଥଯାତ୍ରାକୁ ନେଇକିରି ଏବେ ନିକଟ ଅତୀତରେ ଗୋଟେ ବିବାଦ ମଧ୍ୟ ସୃଷ୍ଟି ହୋଇଛି, ଆପଣ ଜାଣିଛନ୍ତି। ସେ ବିବାଦ ସମ୍ପର୍କରେ ଆମେ ଆଲୋଚନା କରିବା ନାହିଁ, କାରଣ ସେଇଟା ରାଜ୍ୟ ସରକାରଙ୍କର, କେନ୍ଦ୍ର ସରକାରଙ୍କର, ମନ୍ଦିର ପ୍ରଶାସନର, ଏ ସମସ୍ତଙ୍କର ଦାୟିତ୍ୱ ଅଛି। କିନ୍ତୁ ଗୋଟିଏ ସବୁଠୁ ବଡ଼ କଥା ହେଉଛି ଯେ ମହାପ୍ରଭୁଙ୍କର ଯାହା ବିଧି ବିଧାନ, ନୀତି କାନ୍ତି, ରୀତିନୀତି ଏ ସମସ୍ତ ଅଛି, ଏ ସବୁଗୁଡ଼ିକର ଆଧାର ହେଉଛି ଶାସ୍ତ୍ର। ବିନା ଶାସ୍ତ୍ରୀୟ ଆଧାରରେ ମହାପ୍ରଭୁଙ୍କର କିଛି ହୁଏ ନାହିଁ। ତେଣୁ ସେହି ଶାସ୍ତ୍ରକୁ ଯଦି ଅସ୍ୱୀକାର କରିବା ତାହେଲେ ମହାପ୍ରଭୁଙ୍କର ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କର ମହିମା ମଧ୍ୟ ବିଖଣ୍ଡିତ ହେବ। ତେଣୁ ସେଇଥିପାଇଁ ଅନେକ ପ୍ରଶ୍ନ କରୁଛନ୍ତି ଯେ ଅନ୍ୟ ସ୍ଥାନରେ ବିଭିନ୍ନ ସମୟରେ ରଥଯାତ୍ରା ହେଲେ ଅସୁବିଧା କ'ଣ। ଅସୁବିଧା ହେଉଛି ଏଇଆ ଯେ ଶାସ୍ତ୍ରୀୟ ବିଧାନ ଯେତେବେଳେ ନଷ୍ଟ ହେବ ସେତେବେଳେ କୌଣସି ଶୃଙ୍ଖଳା ରହିବ ନାହିଁ ଏବଂ ସବୁ ବିଶୃଙ୍ଖଳିତ ହୋଇଯିବ। ତେଣୁ ସେଇଥିପାଇଁ ମହାପ୍ରଭୁ ଯେହେତୁ ଗୋଟେ ଚରମ ଶୃଙ୍ଖଳା ଭିତରେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ହୁଏ, ଆମ ସମସ୍ତଙ୍କର ଇଚ୍ଛା ଏବଂ ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ଯେ ଯେଉଁମାନେ ମହାପ୍ରଭୁଙ୍କର ନୀତି ବିଧି ବିଧାନକୁ ବିଶୃଙ୍ଖଳିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଭିତରେ ମହାପ୍ରଭୁ ସ୍ୱୟଂ ବିରାଜିତ ହୋଇ ତାଙ୍କର ମହିମାକୁ ପ୍ରକାଶିତ କରନ୍ତୁ ଏବଂ ମହାପ୍ରଭୁଙ୍କର ବିଧିବିଧାନ, ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସବୁ ସ୍ଥାନରେ ତାଙ୍କର ଦେବନୀତି ଏସବୁ ଅନୁଷ୍ଠିତ ହେଉ। ଏଇଟା ମଧ୍ୟ ଆମେ ମହାପ୍ରଭୁଙ୍କର ଏ ପବିତ୍ର ଘୋଷଯାତ୍ରା ଅବସରରେ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ, କାରଣ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱୟଂ ମହାପ୍ରଭୁଙ୍କର ଇଚ୍ଛା ହିଁ ସର୍ବମୟ ଇଚ୍ଛା ଏବଂ ସବୁଠୁ ଶେଷ ଇଚ୍ଛା। ସେଇ ଇଚ୍ଛାଟି କେତେବେଳେ ପ୍ରତିଫଳିତ ହୋଇକରି ସମଗ୍ର ବିଶ୍ୱରେ ଏକ ରୂପତା ଏବଂ ବିଧି ବିଧାନ ଶାସ୍ତ୍ରୀୟତାର ପ୍ରତିଷ୍ଠା କରୁ, ଏହି ପ୍ରକାର ପ୍ରାର୍ଥନା ମଧ୍ୟ ଆଜିର ପବିତ୍ର ଦିବସରେ ମହାପ୍ରଭୁଙ୍କ ପାଖରେ ଆମେ ରହିବ। ଦ୍ୱିତୀୟ ବୁଥରେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି, ଡକ୍ଟର ହରିହର କାନ୍ଦ ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି, ସେହି ସ୍ଥାନରୁ ସେ ତୁରନ୍ତ ଦୁଇ ଜଣ ଆମର ପ୍ରତାପ ତ୍ରିପାଠୀ ମହାଶୟ ଏବଂ ଡକ୍ଟର ହରିହର କାନ୍ଦଙ୍କ ମହାଶୟ ସେମାନେ ତୁରନ୍ତ ଦୁଇ ଜଣ

0: ଅଞ୍ଚଳର ଯାହା ଦେଖୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସେମାନେ ଦିଅନ୍ତୁ। କିଛି ସମୟ ପରେ ଆମେ ହୁଏତ ପୁଣି ପ୍ରଥମ ବୁଥକୁ ଆମେ ବିବରଣୀ ଦେବା ପାଇଁ ଫେରାଇ ଆଣିବାକୁ ପଡ଼ିବ, କାରଣ ପହଣ୍ଡି ଆରମ୍ଭ ହେବାର ସୂଚନା ମଧ୍ୟ ଆମକୁ ମିଳିଲାଣି। ଡକ୍ଟର ହରିହର କାନୁନଙ୍କ ମହାଶୟ
1: ଜୟ ଜଗନ୍ନାଥ, ଧନ୍ୟବାଦ ଶାନ୍ତନୁ ବାବୁ। ସୁନ୍ଦର ଭାବରେ ଆପଣ ଏହି ରଥ ପ୍ରତିଷ୍ଠା କର୍ମକୁ ବର୍ଣ୍ଣନା କରୁଥିଲେ, କାରଣ ଆଜି ରଥ ଆଉ ପଥ ଆଜି ଏକ ହେଇଯାଇଛନ୍ତି। ମହାପ୍ରଭୁ ଯେତେବେଳେ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁମାନେ, ସେତେବେଳେ ମନ୍ଦିର ଯେଭଳି ଜୀବନ୍ତ, ରଥ ମଧ୍ୟ ସେହିଭଳି ଜୀବନ୍ତ। ଏବଂ ମହାପ୍ରଭୁଙ୍କର ଏଇ ଯେଉଁ ରଥ ହେଉଛି ଦିବ୍ୟ ରଥ, କାରଣ ଯାହା ନରେଶ ବାବୁ କହୁଥିଲେ, ଇଏ ସିନା ଆସନ୍ତି ଚାରୋଟି ବିଗ୍ରହ, ତା ସାଙ୍ଗରେ ଆଉ ବିଜେ ପ୍ରତିମା ଭାବରେ ଆଉ ତିନି ବିଗ୍ରହ ଆସନ୍ତି, ସେ ହେଉଛନ୍ତି ରାମକୃଷ୍ଣ ଏବଂ ମଦନ ମୋହନ। ଇଏ ହେଲେ ସାତ, ଏବଂ ତିନି ରଥର ଉପରେ ତିନି ଦେବତା ଏବଂ ଦେବୀ ବସନ୍ତି। ବଳଭଦ୍ରଙ୍କର ରଥରେ ରହନ୍ତି ନୃସିଂହ ମହାପ୍ରଭୁ, ଏବଂ କୃପାମୟୀ, କରୁଣାମୟୀ, ଦୟାମୟୀ ସୁଭଦ୍ରା ଠାକୁରାଣୀଙ୍କର ଦର୍ପଦଳ ରଥର ଉପରେ ରହନ୍ତି କିଏ, ଭୁବନେଶ୍ୱରୀ। ଏବଂ ନନ୍ଦିଘୋଷ ରଥ, ଯିଏକି ପୀତ ଲୋହିତ ବର୍ଣ୍ଣର ଯେଉଁ ଦିବ୍ୟ ରଥ ନନ୍ଦିଘୋଷ ରଥ, ସେଇ ନନ୍ଦିଘୋଷ ରଥର ଶୀର୍ଷରେ ରହନ୍ତି ହନୁମାନ ବିଘ୍ନ ବିନାଶକ। ଯୋଡ଼ିଏ ଦେବତା ବିଘ୍ନ ବିନାଶ କରନ୍ତି, ଜଣେ ହେଲେ ଗଣନାଥ ଗଣେଶ, ଆଉ ଜଣେ ହେଲେ ହନୁମାନ, ଯିଏକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକନିଷ୍ଠ ଭକ୍ତ ଥିଲେ। ସେ ହନୁମାନ ନନ୍ଦିଘୋଷର ରଥର ଉପରେ ରହୁଛନ୍ତି। ଇଏ ହେଉଛନ୍ତି ଦଶାବତାର, ଏବଂ ରଥ ପ୍ରତିଷ୍ଠା କର୍ମ ଚାଲିଛି, ଯାହା ବର୍ଣ୍ଣନା କରୁଥିଲେ ଆମର ଶାନ୍ତନୁ ବାବୁ, ଯେ ପ୍ରକୃତରେ ରଥ କାହିଁକି ପ୍ରତିଷ୍ଠା ହେଉଛି। କାରଣ ଆମେ ଯେମିତି ଘରଟିଏ କଲେ ଘରକୁ ପ୍ରତିଷ୍ଠା କରୁଛେ, ମହାପ୍ରଭୁଙ୍କର ଦିବ୍ୟରଥ ଆଜ୍ଞାମାଳା ଆସିଲା ପରେ ରଥ ତିଆରି ହେଲା, ଏବଂ ଗତକାଲି ଆଜ୍ଞାମାଳା ଆସିଲା ପରେ ରଥ ଆପଣଙ୍କର ରଥ ଚକଡ଼ାରୁ ବିଜେ ଖଳାକୁ ଆସିଲା, ତେଣୁ ସିଂହଦ୍ୱାର ସମ୍ମୁଖକୁ ଆସିଲା। ଇଏ ହେଉଛି ପରମ୍ପରା, ଇଏ ହେଉଛି ପବିତ୍ର ପରମ୍ପରା। ଏ ଜାତି, ଏ ଓଡ଼ିଆ ଜାତି ତାର ଦେବତାଙ୍କୁ ଅତି ସୁନ୍ଦର ଭାବରେ ନିଜ ଭିତରର ଅନ୍ତର୍ମୁଖୀ ଚେତନାକୁ ଶୁଦ୍ଧ କରି ତାର ଦେବତାଙ୍କୁ ସେ ଆବାହନ କରୁଛି। ତେଣୁ ରଥ ପ୍ରତିଷ୍ଠା ଯେଉଁ କରୁଥିଲେ, ଯାହା କହୁଥିଲେ ଆମର ନରେଶ ବାବୁ, ଯେ ରଥ ପ୍ରତିଷ୍ଠା ନୃସିଂହ ମନ୍ତ୍ରରେ ହୁଏ, ଯେଉଁ ଚାହାଣି ମଣ୍ଡପ, ଯେଉଁ ଚାହାଣି ମଣ୍ଡପରେ ଜଗଜ୍ଜନୀ କୃପାମୟୀ ମା ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବାହୁଡ଼ା ଯାତ୍ରାରେ ଯେତେବେଳେ ଫେରନ୍ତି, ରାଜନଅର ସମ୍ମୁଖରେ ଯେତେବେଳେ ନନ୍ଦିଘୋଷ ରଥ ପହଞ୍ଚେ, ସେତେବେଳେ ଚାହାଣି ମଣ୍ଡପରୁ ଚାହିଁ ଦିଅନ୍ତି ଲକ୍ଷ୍ମୀ ସାନ୍ତାଣୀ, ଲକ୍ଷ୍ମୀ ଠାକୁରାଣୀ। ଇଏ ହେଉଛି ସେଇ ଚାହାଣି ମଣ୍ଡପ, ସେଇ ଚାହାଣି ମଣ୍ଡପରେ ରଥ ପ୍ରତିଷ୍ଠା କର୍ମ ହେଉଥିଲା ନୃସିଂହ ମନ୍ତ୍ରରେ। କାହିଁକି ନା ଏ କ୍ଷେତ୍ର ନାଁ ହେଉଛି ପୁରୁଷୋତ୍ତମ କ୍ଷେତ୍ର, ଭଗବାନ ନୃସିଂହଙ୍କୁ ପୁରୁଷୋତ୍ତମ ରୂପରେ ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆଣି ଆପଣଙ୍କର ଯେଉଁ ଜନକପୁରୀ ରହିଛି, ଜନ୍ମସ୍ଥାନ ରହିଛି, ତାକୁ ଲାଗିକିରି ଯେଉଁ ମନ୍ଦିର ଅଛି ତାହା ହେଉଛି ନୃସିଂହ ମନ୍ଦିର। ସେଇ ନୃସିଂହ ମନ୍ଦିରରେ ଯଜ୍ଞ ନାରାୟଣ ଯଜ୍ଞନାଥରୁ ଜଗନ୍ନାଥ ହେଇଛନ୍ତି, ଯଜ୍ଞ ନୃସିଂହଙ୍କୁ ଆବାହନ କରିଥିଲେ, ପ୍ରତିଷ୍ଠା କରିଥିଲେ ସୋମବଂଶୀ ରାଜା ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ। କାରଣ ସିଏ ଯେଉଁ ନୃସିଂହଙ୍କୁ ଆଣି ପ୍ରତିଷ୍ଠା କରିଥିଲେ, ସେ ନୃସିଂହଙ୍କର ରୂପ କ'ଣ, କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ, ସେଇ ଯଜ୍ଞ ନାରାୟଣ ଯଜ୍ଞ ନୃସିଂହ କାଳକ୍ରମେ ଜଗନ୍ନାଥରେ ପରିଣତ ହେଇଯିବାରୁ, ଏବଂ ନୃସିଂହ ମହାପ୍ରଭୁଙ୍କର ନାମାନୁସାରେ ଏ କ୍ଷେତ୍ର ନାଁ ହେଲା ପୁରୁଷୋତ୍ତମ କ୍ଷେତ୍ର। ତାପରେ ଯଯାତି କେଶରୀ ଆଣି 38 ହାତର ପଟୋଳରେ, ଯାହା ମାଦଳାପାଞ୍ଜିରେ ବର୍ଣ୍ଣା ରହିଛି, 38 ହାତର କାଠ ପଟାର ପୋଲରେ, କାଠ ପଟାରେ ନିର୍ମିତ ମନ୍ଦିରରେ, ଯେଉଁ ଗୁଣ୍ଡିଚା ମନ୍ଦିର ବୋଲି ଆମେ କହୁଛେ, ପରବର୍ତ୍ତୀ ସମୟରେ ତଳେ ଚୁଡ଼ଙ୍ଗ ସମୟରେ ଏଇ 100 ହାତ ଉଚ୍ଚର ବର୍ତ୍ତମାନ ଯେଉଁ ଦେଉଳ ଆପଣମାନେ ଦେଖୁଛନ୍ତି, ଏବଂ ସେହି ସମୟରେ ପଟା ଦେଉଳରୁ ପଥର ଦେଉଳରେ, ପଥର ପିଣ୍ଡିରେ ରୂପାନ୍ତରିତ ହେଇଛି, ଏ କାଳକ୍ରମ ହେଇଛି। ତେଣୁ ନୃସିଂହ ଭଗବାନ ହେଉଛନ୍ତି ପୁରୁଷୋତ୍ତମ, ମର୍ଯ୍ୟାଦା ପୁରୁଷୋତ୍ତମ ହେଉଛନ୍ତି ରାମଚନ୍ଦ୍ର ତ୍ରେତୟା ଯୁଗର, ଏବଂ ଦ୍ୱାପର ଯୁଗର ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଭଗବାନ ଲୀଳାମୟ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ଏହି ତିନି ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଏ, ଯେହେତୁ କଳି ଯୁଗରେ ଜଗତର ନାଥ ଜଗନ୍ନାଥ ଅଛନ୍ତି, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଏବଂ ଯେଉଁ ଦଶବତାର କଥା ଆଲୋଚନା କରୁଥିଲେ ନରେଶ ବାବୁ, ଆପଣମାନେ

0: କରୁଥିଲେ ସେ ଦଶବତାର କାହିଁକି ପରିକଳ୍ପନା କରାଗଲା ଯେ ପ୍ରତ୍ୟେକ ମଣିଷର ଦଶଟା ଆଙ୍ଗୁଠି ଅଛି, ପାଦରେ ଦଶଟା ଆଙ୍ଗୁଠି, ହାତରେ ଦଶଟା ଆଙ୍ଗୁଠି, ଦଶାବତାର ଯାତ୍ରା ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଜୟଦେବ ଯେଉଁ ଓଡ଼ିଆ କବି ଜୟଦେବ ଯେଉଁ ଗୀତଗୋବିନ୍ଦ ଲେଖିଥିଲେ ସେ ଗୀତଗୋବିନ୍ଦରେ ଦଶ ଅବତାରର ବର୍ଣ୍ଣନା ରହିଛି। ଦଶ ଅବତାର ହେଉଛି ଶ୍ରେଷ୍ଠ ଅବତାର। ଆପଣ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିର ପ୍ରଭୁଙ୍କର ଶ୍ରୀମନ୍ଦିର ଭିତରକୁ ପଶୁଛନ୍ତି, ତୋରଣ ଲକ୍ଷ୍ମୀ ଯେଉଁ ଅଛନ୍ତି ତାଙ୍କ ପାଖରେ ଥିଲେ ଦଶ ଅବତାର, ତାଙ୍କୁ କାଢ଼ି ଦିଆଯାଇଛି। ଏ କଥା କହିବାର ତାତ୍ପର୍ଯ୍ୟ ହେଉଛି ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଜୟଦେବ ତାଙ୍କର ଗୀତଗୋବିନ୍ଦରେ ଯେଉଁ ଦଶାବତାର ବର୍ଣ୍ଣନା କଲେ ସେତେବେଳେ ତାହା ଚାରିଆଡ଼େ ଭାରତ ସାରା ବିଖ୍ୟାତ ହେଇଗଲା। ସେ ଦଶାବତାର କ'ଣ ନା? ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ, କଳ୍କି, ଏଇ ଯେଉଁ ଦଶାବତାରର ବର୍ଣ୍ଣନା। ଏ ଚାରି ଯୁଗରେ ଦଶାବତାର ଭିତରେ ମହାପ୍ରଭୁଙ୍କର ସୃଷ୍ଟି ଭିତରେ ଅନୀତି, ଅନ୍ୟାୟ, ଅଧର୍ମ ଏଗୁଡ଼ିକ କ'ଣ ତାକୁ ଦୂର କରିବା ପାଇଁ ମହାପ୍ରଭୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ସେମାନେ ଆସନ୍ତି। ଇଏ ହେଉଛି ଲୀଳା, ମହାପ୍ରଭୁଙ୍କର ହେଉଛି ଲୀଳା। ରକ୍ତ ମାଂସ ଦେହଧାରୀ ସାଧାରଣ ମଣିଷର ଯେତେବେଳେ କର୍ମ ବୋଲି ଆମେ କହୁଛେ ଭଗବାନଙ୍କର, ତାହା ହେଉଛି ଲୀଳା। ତାହେଲେ ମଣିଷ କେଉଁ ପ୍ରକାର କର୍ମ କରିବ ନା? ସତ୍କର୍ମ କରିବ, ଉଚିତ କର୍ମ କରିବ, ଉପଯୁକ୍ତ କର୍ମ କରିବ, ସେଇ କର୍ମ କରିବା ପାଇଁ ଏ ସଂସାରକୁ ଆସିଛି। ସେଇଥିପାଇଁ ଆମେ କହୁଛେ କାହିଁକି ଆସିଛୁ ମନ କିସ ନେବା ପାଇଁ ରେ, ଆସିଛୁ ଲଙ୍ଗଳା ତୁ ଜୀବୁ ଶୂନ୍ୟ ହୋଇ ରେ, ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ, ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଦୁରେ, ମାଟି ଘଟ ପଞ୍ଜୁରୀରେ ପାଳୁ ସୁନା ଶୁଆରେ, ଅଠା କାଠି ଲଗାଇଛି ଭାବ ବିନୋଦିଆରେ। ଆଜି ଭକ୍ତ ଭଗବାନଙ୍କ ଭିତରେ ସେଇ ଭାବ ଡୋରିକୁ ଭାବ ଡୋରିରେ ବାନ୍ଧି ଦେଇଛି, ଅଠା କାଠିରେ ଲାଗି ଲଗେଇ ଦେଇଛି, ସୁନ୍ଦର ଲଗେଇ ଦେଇଛି ସେଇ କାଳିଆ ଶାନ୍ତ କଳା ଠାକୁର ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ଆଉ ଅଳ୍ପ ସମୟ ପରେ ଆପଣ ଆସିଯିବେ ଏଇ ସୁସଜ୍ଜିତ ତିନି ରଥକୁ, ଏହି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଅନୁଜ ଆମର ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ସେ କମ୍ବୁକଟକେ ରାଜା ପ୍ରଭୁ ଜଗନ୍ନାଥ, ଚାରି ବର୍ଣ୍ଣେ ଚଉ ବର୍ଗ ଦେବାକୁ ସମର୍ଥ। ଶ୍ରୀବତ୍ସ ଖଣ୍ଡଶାଳ ଉପରେ ନୀଳଚକ୍ରର ଅଗ୍ରଭାଗରେ ପତିତ ପାବନ ବାନା ଏତେ ପୁଲକିତ ଭାବରେ ଉଡ୍ଡୀୟମାନ ଅଛନ୍ତି, ସେହି ଅନୁସାରେ ଆମର ବାମ ପାର୍ଶ୍ୱରେ ଅର୍ଥାତ୍ ଶ୍ରୀନହର ସମ୍ମୁଖ ଭାଗରେ ଭକ୍ତମାନଙ୍କର କାଳକ୍ରମେ ଏତେ ଗହଳି ବଢ଼ିଯାଇଛି, ସେମାନେ ମହାପ୍ରଭୁଙ୍କର ପହଣ୍ଡିର ସେଇ ବୀରକାହାଳି ବାଜିବା ପୂର୍ବରୁ ଉର୍ଦ୍ଧ୍ୱ ବାହୁ ହୋଇ ଯେଉଁପରି ଭାବରେ ଜୟ ଜଗନ୍ନାଥ ଧ୍ୱନି ପ୍ରଦାନ କରୁଛନ୍ତି ସମୂହ ଧ୍ୱନି, ଏଇ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଏ ଜାତିର ଅର୍ଘ୍ୟଦାନ, ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବା ପାଇଁ ପ୍ରତିକୂଳ ପାଗରେ ସେମାନେ ଘର ଛାଡ଼ି ସମସ୍ତେ ଭୁଲି ଯାଇଛନ୍ତି, ନିଜର ଯେଉଁ ଶାରୀରିକ ଅବସ୍ଥାକୁ ଭୁଲି ଯାଇଛନ୍ତି ଏବଂ ବଡ଼ଦାଣ୍ଡରେ ଦୀର୍ଘ ସମୟ ଅର୍ଥାତ୍ ଅତି ପ୍ରତ୍ୟୁଷରୁ ସେମାନେ ଠିଆ ହୋଇ ରହିଛନ୍ତି। ଗହଳିର ବଢ଼ିଥିବାର ଯେଉଁ ପରିବେଶ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ, କ'ଣ ହେବାକୁ ଯାଉଛି ଆଗାମୀ କାର୍ଯ୍ୟକ୍ରମ ବା ଯେଉଁ ପହଣ୍ଡିର ଯେଉଁ ସେଇ ଶୁଭ ମୁହୂର୍ତ୍ତ, ସେଇ ଶୁଭ ଘଣ୍ଟ ଘଣ୍ଟାର ଯେଉଁ ବୀର କାହାଳୀର ଯେଉଁ ଧ୍ୱନି, ପଖାଉଜର ଧ୍ୱନି, କରତାଳର ଧ୍ୱନି, ବିଭିନ୍ନ ମଠ ମନ୍ଦିର ମଠାଧୀଶମାନଙ୍କର ଯେଉଁ ଚାମର ଆଲଟର ଯେଉଁ ବ୍ୟଜନ ପ୍ରକ୍ଷାଳନ କରିବେ ବା ମହାପ୍ରଭୁଙ୍କୁ ସମର୍ପିତ କରିବେ, ଏ ସମସ୍ତ କଥାର ପୂର୍ବରୁ ଏମାନେ ଉତ୍ସାହିତ ହୋଇପଡ଼ୁଛନ୍ତି। ଇତି ଅବସରରେ ଆମର ଦ୍ୱିତୀୟ କେନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଯେଉଁ ମେଡ଼ିକାଲଟି ରହିଛି, ସ୍ୱାସ୍ଥ୍ୟଗତ ସମସ୍ୟାକୁ କିପରି ସମାଧାନ କରାଯାଇପାରିବ, ଶତାଧିକ କର୍ମୀମାନେ ସେମାନେ ପ୍ରସ୍ତୁତ ହୋଇ ନିଜ ଭିତରେ ଅପେକ୍ଷା କରିଛନ୍ତି ଯେ ଆମକୁ କେତେବେଳେ ସେହି ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ତେଣୁ କହିବାକୁ ଗଲେ ମହାପ୍ରଭୁଙ୍କର ରଥତ୍ରୟ ପ୍ରତିଷ୍ଠା କରି ଫେରିଯାଇଛନ୍ତି ଶ୍ରୋତ୍ରିୟ ଆଚାର୍ଯ୍ୟ ବ୍ରାହ୍ମଣମାନେ, ଏବଂ ଯାହା ଏଇ ଯେଉଁ ସମୟର ଆହ୍ୱାନ ଅଛି ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡି, ସେ ଓହ୍ଲେଇ ଆସିବେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ଦୁଃଖୀର ଦୁଃଖକୁ ଦୂର କରିବା ପାଇଁ, ନଥିବ କଟକଣା, ନ

0: ଏ ଯୋଉ ତିନି କଳସ ସେମାନେ ବାନ୍ଧୁଛନ୍ତି ବର୍ତ୍ତମାନ, ତା ପାଇଁ ମଧ୍ୟ ରଥରେ ବାଟ କରାହେଇଛି ସୁନ୍ଦର ଭାବରେ। ଆମର ଆଖି ଲିଭି ଯାଉଛି, ଆମେ ତାକୁ ଦେଖିଲା ବେଳକୁ ଆମକୁ ଡର ମାଡୁଛି, କେମିତି ଏମାନେ ବାନ୍ଧୁଛନ୍ତି, କେମିତି ଏତେ ଉପରକୁ ଚଢୁଛନ୍ତି। କିନ୍ତୁ ଆପଣ ଆଉ ଗୋଟେ କଥା ବି ଜାଣିଥାନ୍ତୁ ଯେ ଚୁନରା ସେବକ ମାନେ ମଧ୍ୟ ଯେଉଁମାନେ ନୀଳ ଚକ୍ରରେ ନେତ ବାନ୍ଧନ୍ତି, ପତିତ ପାବନ ବାନାକୁ ବାନ୍ଧନ୍ତି, ସେମାନେ ମଧ୍ୟ ଏତେ ବିଶାଳ ଉତ୍ତୁଙ୍ଗ ଶ୍ରୀମନ୍ଦିର ଶିଖରକୁ କେମିତି ଚଢି ଯାଆନ୍ତି ଅନାୟାସରେ, ଏଇଟା ଆଶ୍ଚର୍ଯ୍ୟ ଲାଗେ ଆମକୁ। କାରଣ ୟା ପଛରେ ଆପଣ ଦେଖିବେ ଯେ ମହାପ୍ରଭୁଙ୍କର ସେବା ସହିତ ଯେତେ ସବୁ ସେବକ ଅଛନ୍ତି, ସେ ସେବକମାନଙ୍କର ସେବା ଗୁଡ଼ାକ ଗୋଟେ ବିଶେଷ ସେବା। ତା ପାଇଁ ତାଲିମ ନହେଲେ ଏମିତି ଯେ କେହି, ସେଇଥିପାଇଁ ମହାପ୍ରଭୁଙ୍କୁ ପୁରା ସେଇଥିପାଇଁ ଏ ସେବକମାନଙ୍କୁ ଏତେ ଲୋଡ଼ା ପଡ଼େ। କାରଣ ସେଇ ସେବକମାନଙ୍କ ଜାଗାରେ ଆମେ ଯଦି ଅନ୍ୟ ଲୋକ ଲଗେଇକିରି ସେ କାମଟା କରିଦେଇପାରନ୍ତୁ, ତାହେଲେ ସେ ସେବକମାନେ ଆଉ ଲୋଡ଼ା ପଡ଼ନ୍ତେ ନାହିଁ। କାରଣ ସେ ସେବକମାନେ ଆପଣ ଜାଣନ୍ତି ଅଣସର ସମୟରେ ଏ ଯେଉଁ ଦଇତାମାନେ ତାଙ୍କର ପିଲାମାନଙ୍କୁ, ଏକୋଇଶ ଦିନର ପିଲାଙ୍କୁ ମଧ୍ୟ ସେମାନେ ନେଇକିରି ମହାପ୍ରଭୁଙ୍କ ସେବକ ଭାବରେ ସେମାନେ ସେଇଦିନ ଘୋଷଣା କରନ୍ତି। ତେଣୁ ଆପଣ ଦେଖନ୍ତୁ ଏକୋଇଶ ଦିନ ପିଲା ମଧ୍ୟ ସେଇ ସେବା କରିବାର ପରମ୍ପରା, ସେଇ ସେବା କରିବାର କୌଶଳ ସିଏ ଯଦି ନ ଶିଖିବ ତାହେଲେ ସିଏ ଦଇତାପତି ହେଇପାରିବନି। ଏବଂ ଦଇତାପତି ମାନେ ମହାପ୍ରଭୁଙ୍କୁ ଯେଭଳି ପହଣ୍ଡି କରନ୍ତି, ସେମିତି ଯେତେ ଦଇତାପତି ପହଣ୍ଡି କରନ୍ତି, ଶହେ ଜଣ ହେଇଥିଲେ, ଆମେ ପାଞ୍ଚଶହ ଲୋକ ସେ ଜାଗାରେ ଅନ୍ୟ ବାହାର ଲୋକ ଦେଲେ ମଧ୍ୟ ସେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି। ସବୁଗୁଡ଼ିକ ଗୋଟେ ଗୋଟେ ହେଉଛି ବିଶେଷ ସେବା, ବିଶେଷ ବିଜ୍ଞାନ, ବିଶେଷ ଦକ୍ଷତା, ବିଶେଷ କୌଶଳ। ଏଇଟା ଯଦି ଆହରଣ ଜଣେ କରିନଥିବ ତାହେଲେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି, ନେତ ବାନ୍ଧିପାରିବେନି। ଚୁନରା ସେବକ ନ ହେଇଥିଲେ, ତାଙ୍କର ପ୍ରଶିକ୍ଷଣ ନଥିଲେ, ପିଲାଦିନରୁ ସେ ସେବା ଯଦି ସେମାନେ ଶିଖିନଥିବେ ତାହେଲେ ସେମାନେ ନୀଳଚକ୍ର ଉପରେ ଚଢ଼ିକିରି ବାନା ବାନ୍ଧିପାରିବେ ନାହିଁ, ଏବଂ କୋଠ ସୁଆଁସିଆ ସେବକମାନେ ମଧ୍ୟ ରଥ ଉପରେ ଚଢ଼ିକିରି ଏଇ ବାନ୍ଧିପାରିବେ ନାହିଁ। ଅବତାର ଶବ୍ଦର ମର୍ମ କ'ଣ, ଏଇଟା କିଏ ଦେଇଛନ୍ତି? ଅବିନାଶ ଦାସ ଅନ୍ତର୍ଗଡ଼ କେନ୍ଦ୍ରାପଡ଼ାରୁ ଦେଇଛନ୍ତି। ଏବଂ ଦଶଟି ଅବତାର ମାଧ୍ୟମରେ ମହାପ୍ରଭୁ ମାନବ ଜାତିକୁ କ'ଣ ଶିକ୍ଷା ଦେଇଛନ୍ତି, ଆପଣ ଦେଖିବେ ଯେ ଅବତାର ଶବ୍ଦର ଅର୍ଥ ହେଉଛି, ଦୁଇଟା ଶବ୍ଦ ଅଛି, ଅବତାରକୁ ଜାଣିବାକୁ ହେଲେ ଆମେ ଆଉ ଗୋଟେ ଶବ୍ଦକୁ ମଧ୍ୟ ଜାଣିବାକୁ ପଡ଼ିବ, ସେଇଟା ହେଉଛି ଅବତାରୀ। ତେଣୁ ଏଇ ଯେଉଁ ଅବତାରୀ ଶବ୍ଦ, ଏଇ ଅବତାରୀ ହେଉଛି ଯେ ସକଳ ଅବତାରମାନଙ୍କର ଯିଏ ମୂଳ ଉତ୍ସ, ଯିଏ ମୂଳ ସ୍ରଷ୍ଟା, ଯାହାଙ୍କ ପାଖରୁ ଅବତାରମାନେ ଜନ୍ମ ହୁଅନ୍ତି ତାଙ୍କୁ କହନ୍ତି ଅବତାରୀ। ତେଣୁ ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମାତ୍ମା ପରମବ୍ରହ୍ମ, ସକଳ ଅବତାରମାନେ ତାଙ୍କ ପାଖରୁ ଜାତ ହୁଅନ୍ତି, ତାଙ୍କ ପାଖରେ ଲୀନ ହୁଅନ୍ତି, ତେଣୁ ସିଏ ହେଉଛନ୍ତି ଅବତାରୀ। ତେଣୁ ଅବତାର କେଉଁମାନେ? ଅବତାର ସମସ୍ତେ, ଯେତେ ସବୁ ଅବତାର ହେଲେ, ମୀନ, କଚ୍ଛ, ବରାହ, ବାମନ ଇତ୍ୟାଦି କଳିକି ପର୍ଯ୍ୟନ୍ତ ଯେତେ ସବୁ ଅବତାର ହେଲେ ସମସ୍ତେ ମହାପ୍ରଭୁଙ୍କ ପାଖରୁ ଜାତ ହେଇଛନ୍ତି। ତେଣୁ ଏଇଟା ଯେଉଁ ମହାପ୍ରଭୁଙ୍କ ପାଖରୁ ଜାତ ହେଇଛନ୍ତି, ଆମେ ଜାଣିବା ଯେ ଧର୍ମ ସଂସ୍ଥାପନାର୍ଥ ସମ୍ଭବ ଆମେ ଯୁଗେ ଯୁଗେ ବୋଲି ଭଗବାନ ଯେଉଁ କହିଛନ୍ତି ଗୀତାରେ, ତାର ଅର୍ଥ ହେଉଛି ଯେତେବେଳେ ସଂସାରର ଅନାଚାର ବଢ଼ିଯାଏ, ଯେତେବେଳେ ଧର୍ମର ସଂସ୍ଥାପନ କରିବାର ଆବଶ୍ୟକ ହୁଏ, ସେତେବେଳେ ଅବତାରମାନେ ପରମାତ୍ମାଙ୍କର, ପରମବ୍ରହ୍ମଙ୍କର ବା ଅବତାରୀଙ୍କର ଅଂଶକୁ ଗ୍ରହଣ କରି ବା ଅଂଶକୁ ଧାରଣ କରି ସେମାନେ ଅପୂର୍ବ ଶକ୍ତି, ପରମାତ୍ମାଙ୍କର ଶକ୍ତି ନେଇକରି ସେ ଆସନ୍ତି ଏବଂ ସଂସାରରେ ଧର୍ମ ସଂସ୍ଥାପନ କରି ତାଙ୍କର କାର୍ଯ୍ୟ ସମାପନ ଅନ୍ତେ ସେ ଫେରିଯାଆନ୍ତି। ତେଣୁ ଇଏ ହେଉଛି ଅବତାର। ତେଣୁ ଅବତାର କଥା ମୁଁ ଆପଣଙ୍କୁ କହିଲି, ମୁଁ ଭାବୁଛି ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଲେ।
1: ଏ ପ୍ରଶ୍ନଟି ପଚାରିଥିଲେ ଅବିନାଶ ଦାସ
0: ଅନ୍ତର୍ଗଡ଼ କେନ୍ଦ୍ରାପଡ଼ାରୁ। ତେଣୁ ଆଉ ଗୋଟିଏ କଥା ହେଲା ଯେ ଆପଣ ପଚାରୁଛନ୍ତି ୟା ଦେହରୁ ମାନବ ଜାତିକୁ କ'ଣ ଶିକ୍ଷା ମିଳୁଛି। ଆପଣ ଦେଖିବେ ଯେ ଆମର ଯେମିତି ଗୋଟେ ମାନବ ସଭ୍ୟତାର ଅଗ୍ରଗତି ଆପଣ ଦେଖିବେ, ପ୍ରଥମେ ମୀନ, ମୀନ ପରେ କଚ୍ଛ। ମୀନଟା କ'ଣ? ଗୋଟେ ଜଳଜୀବ। ଏବଂ କଚ୍ଛପଟା କ'ଣ? ଉଭୟଚର। ତାପରେ ହେଲା ସ୍ଥଳଚର। ତେଣୁ ମୀନ, କଚ୍ଛପ, ବରାହ, ତାପରେ ଛୋଟ ମଣିଷ ବାମନ ଅବତାର, ତାପରେ ହେଲେ ପରଶୁରାମ। ତେଣୁ ଏଇଭଳି ଭାବରେ ମାନବ ସଭ୍ୟତାର ଯେଉଁ ଅଗ୍ରଗତି ହେଇଛି ସେଇ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆମେ ଏଥିରେ ସୂଚନା ପାଉଛୁ। ଆଉ ପ୍ରଶ୍ନ ଥିଲା କି? ଆଉ ଗୋଟେ ପ୍ରଶ୍ନ ଥିଲା, ଆମେ ପ୍ରଶ୍ନ ଗୁଡ଼ାକର ଆପଣଙ୍କୁ ବିସ୍ତାରିତ ଭାବରେ ଉତ୍ତର ଦେଇପାରିବୁନି, କାରଣ ସମୟ କମ୍ ଅଛି ଆମ ହାତରେ। ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ରଥରେ ଯାଆନ୍ତି ତାଙ୍କର ନାମ କହିବେ, ଶ୍ରୋତା ବନ୍ଧୁ କିଏ ପଠେଇଛନ୍ତି, ଏଇଟା ତାଙ୍କର ନା ନାହିଁ ନାହିଁ
1: ଜଣେ ଜିଜ୍ଞାସୁ ପଚାରିଛନ୍ତି।
0: ହଁ, ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ଯାଆନ୍ତି ତାଙ୍କ ନାମ କହିବେ,
1: ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ,
0: ଏ ତ ଦୁଇ ହେଉ। ତେଣୁ ଏଇଟା ହେଲା ଆପଣଙ୍କର ଉତ୍ତର। ମା ସୁଭଦ୍ରାଙ୍କ ସାଥିରେ ଦୁଇ ଜଣ ଯାଆନ୍ତି ନାହିଁ, ମା ସୁଭଦ୍ରାଙ୍କୁ ମିଶେଇକିରି ଦୁଇ ଜଣ ଯାଆନ୍ତି ହେଲା। ଆପଣଙ୍କ ପ୍ରଶ୍ନଟି ଟିକେ ଭୁଲ ଥିଲା, ଆପଣ ତାକୁ କରେକ୍ସନ୍ କରିଦେବେ। ମା ସୁଭଦ୍ରା ଏବଂ ଯେତେବେଳେ ପହଣ୍ଡି ଆରମ୍ଭ ହୁଏ, ଚକ୍ରରାଜ ସୁଦର୍ଶନ ଆସିକିରି ମା ସୁଭଦ୍ରାଙ୍କ

0: ରଥରେ ଦେବଦଳନ ରଥରେ ଆରୂଢ଼ ହୁଅନ୍ତି ଏବଂ ମା ସୁଭଦ୍ରାଙ୍କ ସହିତ ସେ ଯାଆନ୍ତି। ତେଣୁ ସେଠି ଦୁଇ ଜଣ ହେଲେ ମା ସୁଭଦ୍ରା ଏବଂ ସୁଦର୍ଶନ। ବହୁତ ଧନ୍ୟବାଦ, ଆପଣ ଆଗ୍ରହର ସହିତ ଆମକୁ ଏ ପ୍ରଶ୍ନ ପଚାରିଛନ୍ତି। ତେଣୁ ଏଇଠି ମୁଁ ଆପଣଙ୍କୁ କହୁଥିଲି ଯେ କୋଠସ୍ୱାସିଆ ସେବକମାନେ ପୁଣି ରଥ ଉପରେ ଅଛନ୍ତି, ଓହ୍ଲେଇ ନାହାନ୍ତି, ଆହୁରି ତାଳଧ୍ୱଜ ରଥ ଉପରେ ବନ୍ଧା ସରିନି। ତିନୋଟି ରଥରେ ଆଜ୍ଞାମାଳ ବନ୍ଧା ହେଲା, ତିନୋଟି ରଥରେ କଳସ ସ୍ଥାପନ ହେଲା ଏବଂ କଳସ ସ୍ଥାପନ କରି ସେମାନେ ବର୍ତ୍ତମାନ ଓହ୍ଲେଇ ଆସୁଛନ୍ତି ରଥ ଉପରୁ। ଆମର ଗୋଟେ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କୁ ଆଉଥରେ ଦେଉଛୁ, 8895254200। ଏଇଟା ହେଲା ରଥଯାତ୍ରା ସମ୍ପର୍କରେ କୌଣସି ପ୍ରଶ୍ନ ଥିଲେ ଆପଣମାନେ ଆମକୁ ଏଇ ହ୍ୱାଟ୍ସଆପ୍ରେ ମେସେଜ୍ କରି ବିଶେଷଜ୍ଞମାନଙ୍କ ପାଖରୁ ଉତ୍ତର ପାଇପାରିବେ। ଆମ ନମ୍ବର ହେଲା 8895254200। ଭାବୁଛି ଆପଣ ଫୋନ୍ ନମ୍ବର ମନେ ରଖିଲେ, ଆପଣ ପ୍ରଶ୍ନ ପଚାରନ୍ତୁ। ଆମର ଯେତିକି ବୁଦ୍ଧି ଜ୍ଞାନ ଆମ ପାଖରେ ଅଛି ଆମେ ଦେବାକୁ ଚେଷ୍ଟା କରିବୁ। ଆମେ ତ ଜଗନ୍ନାଥଙ୍କ ସମ୍ପର୍କରେ ସବୁ କଥା ଜାଣିଛୁ ବୋଲି ଆମେ କହିପାରିବୁନି। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଦାସ କହୁଥିଲେ କି ପ୍ରତାପ ତ୍ରିପାଠୀ କହୁଥିଲେ ଯେ ଲୀଳା ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତୁବ ମନୁଷ୍ୟ। ଆମେ କୁଆଡ଼େ ଜାଣିବୁ? ମୁଁ ତ ଆପଣଙ୍କୁ ଅତୀତରେ ଧାରା ବିବରଣୀରେ ମଧ୍ୟ କହିଛି ଯେ ରଥଯାତ୍ରାର ପାଖାପାଖି 2-3 ମାସ ଆଗରୁ ଆମେ ଯେତେ ସବୁ ପଢ଼ାପଢ଼ି କରିଥାଉ, ବଡ଼ଦାଣ୍ଡରେ ଠିଆ ହେଲେ ସବୁ ଭୁଲିଯାଉ, ଆମର କିଛି ମନେ ପଡ଼େ ନାହିଁ। ତେଣୁ ସେହି ଦୃଷ୍ଟିରୁ ଆପଣଙ୍କୁ ଆମେ କହୁଛୁ, ଇତିହାସରେ ଯାହା ଅଛି, ଶାସ୍ତ୍ରରେ ଯାହା ଅଛି, ଯେଉଁ ଶାସ୍ତ୍ର ନୀଳାଦ୍ରି ମହୋଦୟ ହଉ, ବାମଦେବ ସଂହିତା ହଉ, ସ୍କନ୍ଧ ପୁରାଣ ହଉ, ଏଇ ତିନୋଟି ତ ମୂଳ ଶାସ୍ତ୍ର, ଏଇ ତିନୋଟି ମୂଳ ଶାସ୍ତ୍ରକୁ ଧରିକିରି ଆମେ ଯାହା ତଥ୍ୟ ଆପଣମାନଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବୁ, ଜିଜ୍ଞାସାର ସମାଧାନ କରିପାରିବୁ, ସେଥିପାଇଁ ଚେଷ୍ଟା କରିବୁ। ଏବଂ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଆପଣ ଟିକେ କହନ୍ତୁ, ମୁଁ ଟିକେ କ୍ଲାନ୍ତ ହେଲିଣି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ରାଧାବଲ୍ଲଭ ମଠ, ଯାହାକି ସିଂହଦ୍ୱାରରେ ଅବସ୍ଥିତ, ସେଇ ରାଧାବଲ୍ଲଭ ମଠ ଉପରେ ଆମେ ଅବସ୍ଥାନ କରୁଛୁ ଏବଂ ଆମେ ଦେଖିପାରୁଛୁ ଆମ ସମ୍ମୁଖ ଭାଗରେ ସେଇ ଶ୍ରୀବତ୍ସ ଖଣ୍ଡଶାଳ ବଡ଼ ଦେଉଳର ଉତ୍ତୁଙ୍ଗ ଯେଉଁ ମଥାନି ଏବଂ ତାପରେ ନୀଳଚକ୍ର, ନୀଳଚକ୍ର ଉପରେ ବାନା ମଧ୍ୟ ଉଡ଼ୁଛନ୍ତି। ଏବଂ ଆହୁରି ଗୋଟିଏ କଥା ଆଉ ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, ଆଜି ସକାଳୁ ଯେଭଳି ଆମେ ଆଶା ମାନେ ଆଶଙ୍କା ଭିତରେ ଥିଲୁ ସତ୍ୟ କ'ଣ ଆଜି ରଥଯାତ୍ରା ହେବ, ମହାପ୍ରଭୁ ପହଣ୍ଡି ବିଜେ କରିବେ, ରଥକୁ ଆସିବେ, ରଥ ଟଣା ହେବ, ଏ ସବୁ ଆଶଙ୍କା ଧୀରେ ଧୀରେ ଧୀରେ ଧୀରେ ଦୂରୀଭୂତ ହେଉଛି। କାରଣ ଆମେ ଦେଖୁଛୁ ଦକ୍ଷିଣ ଭାଗରୁ ବର୍ତ୍ତମାନ ଆକାଶ ସମ୍ପୂର୍ଣ୍ଣ ଭାବରେ ଆକାଶ ହଁ ବର୍ତ୍ତମାନ ଆମେ ଦେଖୁଛୁ ଯେ ଚକ୍ର ବନାଟିର ଦୃଶ୍ୟ ଆମେ 22 ପାହାଚରେ ଦେଖିବାକୁ ପାଉଛୁ, ଅର୍ଥାତ୍ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହେଇଗଲାଣି। ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବେ, ଶାସ୍ତ୍ର କହୁଛନ୍ତି ସୁଦର୍ଶନ ପୁରସ୍କୃତ୍ୟ ବଳଭଦ୍ରଂ ତଥା ପରଂ ସୁଭଦ୍ରାଂଚ ତତୋନିତ୍ୱା ବଳଭଦ୍ରଂ ଜଗନ୍ନାଥଂ ସୁରେଶ୍ୱରଂ। ତେଣୁ କହିବାର କଥା ହେଲା ପ୍ରଥମେ ଶ୍ରୀ ସୁଦର୍ଶନ ମହାରାଜଙ୍କର ଅତ୍ୟନ୍ତ ଚିତ୍ତାକର୍ଷକ ପହଣ୍ଡି ବିଜୟ ନୀତି ଆରମ୍ଭ ହୋଇଗଲାଣି। କାରଣ ଏହା ଭିତରେ ଅନେକ ନୀତି ସମ୍ପନ୍ନ ହୋଇଛି, ମହାପ୍ରଭୁ ଭୋଜନ କରିସାରିଛନ୍ତି ଏବଂ ତାଙ୍କର ମଙ୍ଗଳାର୍ପଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ହୋଇଛି ଏବଂ ପୁଷ୍ପାଞ୍ଜଳି ମଧ୍ୟ ପ୍ରଦାନ କରାଯାଇଛି। ପ୍ରଥମେ ଶ୍ରୀ ସୁଦର୍ଶନଙ୍କର ଏଇ ଯେଉଁ ଦିବ୍ୟ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଛି, ଆପଣମାନେ ଜାଣନ୍ତି ସୁଦର୍ଶନ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି, ମହାପ୍ରଭୁଙ୍କର କ୍ରିୟାଶକ୍ତି ହେଉଛନ୍ତି ଶ୍ରୀ ସୁଦର୍ଶନ ମହାରାଜ। ଏବଂ ସେ ଯେତେବେଳେ ଆସନ୍ତି ଦୁର୍ବାର ଗତିରେ ଆସନ୍ତି, ତାଙ୍କୁ ପ୍ରଥମେ ମାନ୍ୟତା ପ୍ରଦାନ କରାଯାଇଛି। କାରଣ ଯେ ସୁଦର୍ଶନ ମହାରାଜ ପ୍ରଥମେ ଆସିବେ ତାର କାରଣ ହେଉଛି ସେ ହେଉଛନ୍ତି ରଥଯାତ୍ରାର ପ୍ରଥମ ଅଧିନାୟକ। ତାଙ୍କରି ନେତୃତ୍ୱରେ ବର୍ତ୍ତମାନ ଏଇ ଯେଉଁ ରଥଯାତ୍ରା ଚାଲିଛି। କାରଣ ଯେଉଁ ଦୁର୍ବାର ଶକ୍ତିମାନେ ଅଛନ୍ତି ସମସ୍ତଙ୍କର ଆଶାକୁ ସେ ପୂରଣ କରିବେ ଏବଂ ଯେଉଁ ବିଘ୍ନ ମାନେ ଅଛନ୍ତି ସମସ୍ତଙ୍କୁ ବିନାଶନ କରିବେ। ସୁରୁଖୁରୁରେ କିଭଳି ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ହେବ ସେଥିପାଇଁ ଶ୍ରୀ ସୁଦର୍ଶନ ମହାରାଜ ପ୍ରଥମେ ବିଜେ କରୁଛନ୍ତି ଏବଂ ଏଇ ମହାବେଦୀ ମହୋତ୍ସବର ଇଏ ହେଉଛି ଅୟମ ଆରମ୍ଭ। ବର୍ତ୍ତମାନ ସୁଦର୍ଶନ ଆସନ୍ତି, ସୁଦର୍ଶନ କିଭଳି ଆସନ୍ତି

0: ସୁଦର୍ଶନ ଆସନ୍ତି ସମସ୍ତଙ୍କ କାନ୍ଧରେ, ଯେଉଁ ଦଇତା ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡି କରି ଆଣନ୍ତି, ସୁଦର୍ଶନଙ୍କର ପହଣ୍ଡି ଜଗନ୍ନାଥ ବା ବଳଭଦ୍ରଙ୍କର ପହଣ୍ଡି ଭଳି ହୁଏ ନାହିଁ। ସେ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଆସନ୍ତି। ତେଣୁ ଆମେ ଦେଖୁଛୁ ତାଙ୍କ ଆଖି ତାଙ୍କର ଆଗରେ ବର୍ତ୍ତମାନ ଆଲଟ ପଡ଼ୁଛି ଏବଂ ସେବକମାନେ ଚାମର ପକାଉଛନ୍ତି ଏବଂ ଘଣ୍ଟ ବାଜୁଛି। ଘଣ୍ଟୁଆ ଘଣ୍ଟୁଆ ମାନେ ତାଳ ମାନ ଲୟ ଲକ୍ଷା ରକ୍ଷା କରି ଘଣ୍ଟ ବାଦନ କରୁଛନ୍ତି ଏବଂ ଅନେକ ନୃତ୍ୟାଙ୍ଗନା ସେମାନେ ମଧ୍ୟ ତାଳ ଲୟ ମାନ ରକ୍ଷା କରି ସେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଯେଭଳି ଭାବରେ ବର୍ତ୍ତମାନ ଶ୍ରୀ ସୁଦର୍ଶନ ମହାରାଜ ଆସିବା କଥା, ସେ ବର୍ତ୍ତମାନ ଆସୁଛନ୍ତି ଏବଂ ସମସ୍ତଙ୍କୁ ଏହି ସୂଚନା ଦେଉଛନ୍ତି, ଆଉ ଅଳ୍ପ ସମୟ ପରେ ଆସିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଆସିବେ ଶ୍ରୀ ବଳଭଦ୍ର ଭଗବାନ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତବନ୍ଧୁ, ଆମେ ଦେଖିପାରୁଛୁ ବର୍ତ୍ତମାନ ସିଂହ ଦ୍ୱାର ସମ୍ମୁଖରେ ଲୋକାରଣ୍ୟ ଖାଲି ସେବକମାନଙ୍କର ସମର୍ପିତ ଭାବନାରେ କେତେ ସୁନ୍ଦର ଭାବରେ ସୁଦର୍ଶନ ମହାପ୍ରଭୁଙ୍କୁ କ୍ଷିପ୍ର ଗତିରେ ଆସୁଛନ୍ତି। ସିଏ ହେଉଛନ୍ତି ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଯିଏ ଆସିବେ ପ୍ରଥମେ ନିରୀକ୍ଷଣ କରିବେ ବିଶ୍ୱବନ୍ଦିତ ପ୍ରଭୁଙ୍କର ଯେଉଁ ଘୋଷ ଯାତ୍ରା ଅନୁଷ୍ଠିତ ହେବ, କାଳେ କେଉଁଠି ବାଧାବିଘ୍ନ ରହିଥିବ, କିପରି ଭାବରେ କୌଣସି ବାଧା ଯେମିତି ନ ହେବ ସେଇଥିପାଇଁ ଶୂନ୍ୟ ଭାବରେ ସେ ଆସୁଛନ୍ତି। ସୁଦର୍ଶନ ଯିଏ ହେଉଛନ୍ତି ସୁନ୍ଦର ଦର୍ଶନ, ଯାହାଙ୍କର ହୃଦୟ ଅତ୍ୟନ୍ତ ସୁନ୍ଦର, ଯାହାଙ୍କୁ ଦର୍ଶନ କଲେ ପୁଣ୍ୟ ପବିତ୍ର ହୁଏ ଆଉ ମନେ ହୁଏ ସତେ ଯେପରି କାଳିଆ ସାନ୍ତଙ୍କର ବର୍ତ୍ତମାନ ଯେଉଁ ପ୍ରତୀକ୍ଷା କରିଥିଲେ ଆମେ, ସେ ପହଣ୍ଡି ଆରମ୍ଭ ହେବ। ଯେଉଁ ସୁଦର୍ଶନକୁ ଦେଖିଦେଲେ ମନ ଭିତରେ ଗୋଟେ ଆନନ୍ଦ ଖେଳିଯାଏ। ଏଇ ଆସିବେ ୟାଙ୍କ ପରେ ବଡ଼ ଭାଇ ବଳଭଦ୍ର, ତାଙ୍କ ପରେ ଆସିବେ ଦେବୀ ସୁଭଦ୍ରା, ଆଉ ପଛରେ ଆସିବେ ସୁଦର୍ଶନ ମହାପ୍ରଭୁ। ଆଲୋଡ଼ ଚାଲିଛି, ଚାମର ଚାଲିଛି, ଛତ୍ରୀ ମଧ୍ୟ ଲାଲ ରଙ୍ଗର ଛତ୍ରୀ ମଧ୍ୟ ଚାଲିଛି ଏବଂ ମଠମାନଙ୍କର ମଠାଧୀଶଙ୍କର ଚାମର ସେବା ସହିତ ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟର ଧ୍ୱନି ହରିବଲ ହୁଳହୁଳି ସହିତ ପ୍ରକମ୍ପିତ ହେଉଛି। ଏ ସିଂହ ଦ୍ୱାର ରଥ ପ୍ରଥମେ ଆସିବେ ସୁଦର୍ଶନ, ପରିକ୍ରମା କରିବେ ଚତୁର୍ପାର୍ଶ୍ୱ, ରଥର ଚତୁର୍ପାର୍ଶ୍ୱକୁ ପରିକ୍ରମା କରିବେ, କାରଣ ଉତ୍ସବ ଏଇଠାରୁ ହିଁ ଆରମ୍ଭ ହେଲା। ଯେଉଁ ଉତ୍ସବ ଆରମ୍ଭ କରିଛନ୍ତି କାଳିଆ ଠାକୁର, ନିତ୍ୟ ଉତ୍ସବମ୍ ନିତ୍ୟ ସ୍ୱଚ୍ଛମ୍ ନିତ୍ୟ ଶ୍ରୀ ନିତ୍ୟ ମଙ୍ଗଳମ୍ ବିହାଜିତ ଜଗନ୍ନାଥ ଶ୍ରୀ ବୈକୁଣ୍ଠ ପୁରାଧୀପ। ଏ କ୍ଷେତ୍ର ହେଉଛି ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଭକ୍ତିର କ୍ଷେତ୍ର। ସେ ଭକ୍ତିର ଭାବରସକୁ ଅଧିକରୁ ଅଧିକ ପ୍ଲାବିତ କରିବା ପାଇଁ ସୁଦର୍ଶନ ମହାପ୍ରଭୁ ବର୍ତ୍ତମାନ ସେବକମାନ, ଯେଉଁ ଦଇତାପତି ସେବକ ବିଶ୍ୱାବାସ ବଂଶଧର ବୋଲି ଯାହାଙ୍କୁ କୁହାଯାଏ, ସେ ଦଇତାପତି ସେବକମାନଙ୍କର ସ୍କନ୍ଧାରୂଢ଼ ହେଇ ବର୍ତ୍ତମାନ ଆସୁଛନ୍ତି। ଆଉ ରଥ ବଳଭଦ୍ରଙ୍କ ରଥ ସମ୍ମୁଖ ଦେଇ, ଦେବୀ ସୁଭଦ୍ରାଙ୍କ ରଥ ସମ୍ମୁଖ ଦେଇ ବର୍ତ୍ତମାନ ନନ୍ଦୀ ଘୋଷର ରଥର ପରିକ୍ରମା କରି ଆସିବେ ଏବଂ ମା ସୁଭଦ୍ରାଙ୍କର ରଥରେ ଶକ୍ତି ସହିତ ଶକ୍ତିଙ୍କର ସଂଯୋଗୀ କିରଣ ହେବ। ଇଏ ହେଉଛନ୍ତି ସେ ସୁଦର୍ଶନ ମହାପ୍ରଭୁ, ଯିଏ ବର୍ଷକରେ ଆହୁରି ଚାରିଥର ମଧ୍ୟ ମନ୍ଦିର ବାହାରକୁ ଆସିଥାନ୍ତି। ଗହ୍ମା ପୂର୍ଣ୍ଣିମାରେ ମାର୍କଣ୍ଡ ପୁଷ୍କରିଣୀକି ଆସନ୍ତି, ରାଧାଷ୍ଟମୀରେ ଜମେଶ୍ୱର ମନ୍ଦିରକୁ ଆସନ୍ତି, କୁମାର ପୂର୍ଣ୍ଣିମାରେ ଅଙ୍ଗିରାଶ୍ରମକୁ ଆସନ୍ତି, ଆଉ ଆଜି ହେଉଛି ସେ ରଥଯାତ୍ରା। ଯେଉଁ ରଥଯାତ୍ରା ପତିତ ପାବନଙ୍କର ଯାତ୍ରାରେ ଭକ୍ତ ସହିତ ଭଗବାନଙ୍କର ମିଳନର ପ୍ରଥମ ସେତୁ ଭାବରେ ବର୍ତ୍ତମାନ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ସୁଦର୍ଶନ ମହାଜଳ କୋଟି ସୂର୍ଯ୍ୟ ସମପ୍ରଭ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନିନା ମୋକ୍ଷ ଦାୟକ। ଏ ଭକ୍ତମାନଙ୍କ ଭିତରେ ଥିବା ସମସ୍ତ ଅଜ୍ଞାନକୁ ପରିହିତ କରି, ସମସ୍ତ ଜ୍ଞାନକୁ ଦୂରୀଭୂତ କରି, ତାଙ୍କ ଭିତରେ ଭକ୍ତିର ଭାବନାକୁ ଅଧିକର ଅଧିକ କ୍ଷିପ୍ର କରିବା ପାଇଁ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ଆଉ ଆଜି ସେ ଚକ୍ର ଆକାରରେ ନାହାନ୍ତି, ସେ ସ୍ତମ୍ଭ ଆକାରର ତୁଳସୀ ଲାଗି ହୋଇଛି। ରାଘବ ଦାସ ମଠର ପ୍ରତ୍ୟକ୍ଷ ଯେଉଁ ତୁଳସୀର ଯେଉଁ ଟୋପର ମହାପ୍ରଭୁ ଲାଗି ହେଇ ସୁନ୍ଦର ଭାବରେ ଆସୁଛନ୍ତି। ଦେଶ ପରିପାଟିରେ ଚାଲିଛନ୍ତି ଦଇତା ସେବକମାନେ, ଘଣ୍ଟୁଆମାନେ ଚାଲିଛନ୍ତି, ନୃତ୍ୟାଙ୍ଗନା

0: କଳାର ଠାକୁରଙ୍କ ପାଖରେ ନୃତ୍ୟ କରି ସମର୍ପିତ କରି ତାଙ୍କର ସେ କଳାକୁ ପ୍ରଦର୍ଶିତ କରି ତାଙ୍କ ପାଖରେ ସେ ସମର୍ପିତ ହେଇଯାଉଛନ୍ତି। ପରମବ୍ରହ୍ମ ବିଷ୍ଣୁଙ୍କର ଆୟୁଧ ଯେ ସ୍ନାନ କଣ୍ଡ ପରେ ରତ୍ନ ସିଂହାସନରେ ଜଗନ୍ନାଥଙ୍କର ବାମ ପାର୍ଶ୍ୱରେ ରହିଥାନ୍ତି, କିନ୍ତୁ ଆଜି ମା ଦେବୀ ସୁଭଦ୍ରାଙ୍କ ସହିତ ଶକ୍ତିଙ୍କ ସହିତ ଯୋଗ ମାୟାଙ୍କ ସହିତ ସଂଯୋଗ ହେଇ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହେବେ ଏବଂ ବାହୁଡ଼ିବେ ସେଇ କର୍ମବେଦରୁ ଜନ୍ମବେଦୀକୁ। ଜନ୍ମବେଦର ଯାତ୍ରା, ଇଏ ହେଉଛି ଦଶ ଅବତାର ଯାତ୍ରା, ଇଏ ହେଉଛି ପତିତ ପାବନ ଯାତ୍ରା, ଭାବବନ୍ଧନର ଯାତ୍ରା। ଭାବବୋଧିରେ ବାନ୍ଧି ହୋଇ ସଂସାରର ସମସ୍ତ ପ୍ରାଣୀଙ୍କର ଦୁଃଖ କଷ୍ଟକୁ ଦୂର କରି ତାଙ୍କର ମନ ଭିତରେ ଥିବା ଅଜ୍ଞାନକୁ ଦୂର କରି ପାପକୁ ମୋଚନ କରି ମୋକ୍ଷ ଦେବା ନିମନ୍ତେ ହେଉଛି ମୋକ୍ଷର କ୍ଷେତ୍ର, ମୁକ୍ତିର କ୍ଷେତ୍ର। ସେଇ ମୁକ୍ତିର କ୍ଷେତ୍ରର ଚାରମାଳ, ଏ ଚାରମାଳ ନୁହେଁ, ଭକ୍ତମାନଙ୍କର ହୃଦୟର ସେଇ ଦ୍ୱାର, ଯେଉଁ ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରି ବର୍ତ୍ତମାନ ମା ସୁଭଦ୍ରାଙ୍କର ଯେଉଁ ଦର୍ପ ଦଳନ ରଥ, ଯାହାଙ୍କୁ କି ମଧ୍ୟ କୁହାଯାଏ ପଦ୍ମଧ୍ୱଜ ରଥ, ସେ ରଥର ସେ କୋଳମଣ୍ଡନ କରିବାକୁ ସୁଦର୍ଶନ ମହାପ୍ରଭୁ ବିଜେ କରୁଛନ୍ତି। ଦୈତା ସେବକମାନେ ରଥ ଚାରମାଳ ଦେଇ ଅଗ୍ରସର ହେଉଛନ୍ତି, ଆଉ ଘଣ୍ଟୁଆମାନେ ତାଙ୍କର ଘଣ୍ଟକୁ ଏଇଠାରେ ବିରାମ ଦେଇ ପୁଣି ଚାଲି ଯାଉଛନ୍ତି ସିଂହଦ୍ୱାର ଦେଇ, ସେଇ ବାଇଶି ପାହାଚ ଦେଇ ପ୍ରଭୁଙ୍କ ନିକଟରେ, କାରଣ ଆସୁଛନ୍ତି ପରା ବଳିଆର ଭୁଜ। ଆଉ ଏହା ପୂର୍ବରୁ ମୁଁ କହିବାକୁ ଚାହିଁବି ଯେ କଳସ ଯେଉଁ ତିନି ଗୋଟି ସ୍ଥାପନା କରାଯାଉଥିଲା, କୋଠ ସୁଆଁସିଆ ସେବକମାନେ ରଥ ପ୍ରତିଷ୍ଠା କରି ଆସିବା ପରେ ଯେଉଁ ତିନି ଗୋଟି କଳସ ସେଠି ସ୍ଥାପନ କଲେ, ଜଗନ୍ନାଥଙ୍କର ଯେଉଁ କଳସ ତିନି ଗୋଟି, ତା ହେଲା ନଭ, ଆକାଶ ଏବଂ ବ୍ୟୋମ, ଏବଂ ଯେଉଁ ପତାକାଟି ଲଗେଇଲେ ତା ହେଲା ତ୍ରୈଲୋକ୍ୟ ମୋହିନୀ ପତାକା। ତିନି ଭୁବନକୁ ମୋହିତ କରି ସେ ପତାକା ମୋହିତ କରିବା ପାଇଁ ତାଙ୍କର ପତାକାଟି ରହିଲା, ଏବଂ ବଳଭଦ୍ରଙ୍କ ରଥର ଯେଉଁ ତିନୋଟି କଳସ ରହିଲେ ତାହେଲେ ଚନ୍ଦ୍ର, ସୂର୍ଯ୍ୟ ଏବଂ ବିଦ୍ୟୁତ, ଏବଂ ତାଙ୍କର ପତାକା ବା ନେତର ନାମ ହେଉଛି ତ୍ରିପୁର ସୁନ୍ଦରୀ। ତିନି ଭୁବନର ଯେଉଁ ସୁନ୍ଦରର ପ୍ରତୀକ, କାରଣ ପ୍ରକୃତି ସହିତ ପୁରୁଷର ମିଳନକୁ ତାହାକୁ ସେ କରିବା ପାଇଁ। ଆଉ ସୁଭଦ୍ରାଙ୍କର ରଥରେ ଯେଉଁ ତିନୋଟି କଳସ ରହିଲା ତାହେଲା ପରା, ଅପରା, ବୈଖାରୀ, ଏବଂ ନେତର ନାମ ହେଉଛି ନାଦମ୍ବିକା ମା ସୁଭଦ୍ରା। ତେବେ ଚାଲନ୍ତୁ ଆମେ ପୁଣି ନେଇଯାଉଛୁ ଜଗନ୍ନାଥଙ୍କର ସେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ଥିବା ଦ୍ୱିତୀୟ ବୁଥ କେନ୍ଦ୍ରକୁ, ଯେଉଁଠି ଅପେକ୍ଷା କରିଛନ୍ତି ଭାବ ବିହଳତା ହେଇ ମନର ଭାବକୁ ପରିପ୍ରକାଶ କରି ଆପଣମାନଙ୍କ ପାଖରେ ଏ ବଡ଼ଦାଣ୍ଡର ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିବା ପାଇଁ ଡକ୍ଟର ହରିହର କାନୁଙ୍କ ମହୋଦୟଙ୍କ ନିକଟକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ବର୍ଣ୍ଣନା କରୁଥିଲେ କଲ୍ୟାଣୀ ଯେ ବର୍ତ୍ତମାନ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କର ସେଇ ଯେଉଁ ଦିବ୍ୟ ଯାନ, ଯେଉଁ ରକେଟ୍ ବୋଲି ଆମେ କହୁଛେ, ଆଧୁନିକ ଯୁଗର ରକେଟ୍ ବୋଲି ଆମେ ଯାହାକୁ କହୁଛେ, ସେ ରକେଟ୍ ଆସିକିରି ଆପଣଙ୍କର ଜଗଜ୍ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀଙ୍କର ଦର୍ପଦଳନ ରଥରେ ବିରାଜମାନ କଲେଣି। କାରଣ ଆପଣମାନେ ଜାଣନ୍ତି ଯେ ମାସଟା ହେଉଛି ଆଷାଢ଼ ମାସ, ଆଷାଢ଼ ମାସ ହେଉଛି ସୃଷ୍ଟିର ମାସ, ସୃଷ୍ଟି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ରଥଯାତ୍ରାରେ ଆସୁଛନ୍ତି, ଗୁଣ୍ଡିଚା ଯାତ୍ରାରେ ଆସୁଛନ୍ତି, ପତିତ ପାବନ ଯାତ୍ରାରେ ଆସୁଛନ୍ତି, ନଅ ଦିନ ପାଇଁ ଯାତ୍ରା କରୁଛନ୍ତି। ଏବଂ ଯେତେବେଳେ ପୁରୁଷ ଆୟୁଧ ପୁରୁଷ ଯିଏକି ଚକ୍ରରାଜ, ଯିଏକି ଶ୍ରୀମନ୍ଦିର ଭିତରେ ଭଗବାନ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଆନ୍ତି ଚକ୍ର ରୂପରେ, ଆପଣ ଦେଖିବେ ଦ୍ୱାପର ଯୁଗରେ ଭଗବାନ ନୀଳାମୟ କୃଷ୍ଣଙ୍କର ଡାହାଣ ହାତର ବିଶି ଆଙ୍ଗୁଠିରେ ଶୋଭା ପାଉଥିଲେ ଚକ୍ରରାଜ ସୁଦର୍ଶନ, ଚକ୍ରାକୃତି ସୁଦର୍ଶନ, ଚକ୍ର ଭଳି ସୁଦର୍ଶନ, ଯେଉଁ ଚକ୍ର ଏମୁଣ୍ଡରୁ କାଟି କାଟିକି ଯାଉଥିଲା ସେ ମୁଣ୍ଡକୁ, ସେ ମୁଣ୍ଡରୁ କାଟି କାଟିକି ଆସୁଥିଲା ଏ ମୁଣ୍ଡକୁ, ଯାହା ଦେଖିଥିଲା ବେଳାଳସନ, ସେ ଚକ୍ର କଳି ଯୁଗରେ ଭିନ୍ନ। ଏଠି ମହାପ୍ରଭୁ ଧର୍ମଦଣ୍ଡ ଧରିଛନ୍ତି, କାରଣ ଯେଉଁ ଅବତାର କଥା ଆଲୋଚନା କରାଯାଉଥିଲା, ଭଗବାନ କଳି ଯୁଗରେ ଧର୍ମର ଦଣ୍ଡ ଧାରଣ କରିଛନ୍ତି। କେଉଁ ଧର୍ମ? କର୍ମଭିତ୍ତିକ ଧର୍ମ, ଯେଉଁ କର୍ମ କରିବା ପାଇଁ ଜୀବର ଜୀବ ଏଇ ମର୍ତ୍ତ୍ୟରେ ଜନ୍ମ ନେଇଛି, ସେ କେବଳ କର୍ମ ହିଁ କରିବ। ସେ କର୍ମ ହେଉଛି ସତ୍କର୍ମ, ଉଚିତ କର୍ମ, ଯେଉଁ କର୍ମର ଫଳ ମଣିଷ ଲାଭ କରିବ। ତେଣୁ ଆମେ ଯେଉଁ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଯେ ମଣିଷ କୋଟି କୋଟି ଟଙ୍କା ରୋଜଗାର କଲେ ମଧ୍ୟ ମଲାବେଳକୁ ଟଙ୍କାଟିଏ ମଧ୍ୟ ନେଇକି ଯାଇପାରିବ ନାହିଁ, ତାର କାରଣ ହେଉଛି କେବଳ ତୁମେ କର୍ମ କରିବ, କର୍ମର ଫଳ ଭଗବାନ ଜଗନ୍ନାଥଙ୍କ ଉପରେ ଛାଡ଼ିଦେବ।

ପଡିବ। ଯା ଗୀତାରେ କହିଲା କର୍ମଣ୍ୟବାଧିକାରସ୍ତେ ମା ଫଳେଶୁ କଦାଚନ। ଧୀରେ ଧୀରେ ଆମେ ଯେଉଁ ବସିଛୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ, ତାର ବାଁ ପଟରେ ବର୍ତ୍ତମାନ ଯେଉଁ ବଡ଼ଦାଣ୍ଡ ରହିଛି, ବଡ଼ଦାଣ୍ଡ ଲୋକାରଣ୍ୟ, ଏବଂ ବର୍ଷା ସତ୍ତ୍ୱେ ଛତା ଧରିକିରି ସମସ୍ତେ ଆସିଛନ୍ତି। କାରଣ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଭକ୍ତି ବିଶ୍ୱାସ, କାରଣ ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଭଗବାନଙ୍କୁ ପାଇବାକୁ ହେଲେ ଭିତରେ ବିଶ୍ୱାସ ରଖିବାକୁ ପଡ଼ିବ, ବିଶ୍ୱାସ ନ ରଖିଲେ କିଛି ପାଇପାରିବ ନାହିଁ। କଳିଯୁଗର ପ୍ରତ୍ୟେକ ମଣିଷ ଭିତରେ ଆଜି ରାଜୁତି କରୁଛି ଅବିଶ୍ୱାସ, ଅନ୍ଧବିଶ୍ୱାସ। ତେଣୁ ଅବିଶ୍ୱାସ ଅନ୍ଧବିଶ୍ୱାସ ଭିତରେ ଭଗବାନ ମିଳିବେ ନାହିଁ। ଭଗବାନଙ୍କୁ ପାଇବାକୁ ହେଲେ ଭକ୍ତଟି ହେବାକୁ ପଡ଼ିବ। ଭାବ ଭକ୍ତିର ଡୋରିରେ ଭକ୍ତଟି ହେଇକିରି ଆମେ ଭଗବାନଙ୍କୁ ପ୍ରାର୍ଥନା କଲେ, ଦୁଇ ହାତ ଟେକିକିରି ପ୍ରାର୍ଥନା କଲେ ଭଗବାନ ଆମକୁ ଦେବେ। କାରଣ ସିଏ ହେଉଛନ୍ତି ଭକ୍ତର ଭଗବାନ, ଅଭକ୍ତର ଭଗବାନ ନୁହନ୍ତି। ଯିଏ ଅବିଶ୍ୱାସ ସନ୍ଦେହ ଭିତରେ ଭଗବାନଙ୍କୁ ଡାକେ ସେ କେବେ ଗୁରୁତ୍ୱ ଦିଏ ନାହିଁ। ତେଣୁ ବର୍ତ୍ତମାନ ପାଗ ଅନୁକୂଳ ହେଇଛି, ଧୀରେ ଧୀରେ ଆକାଶ ମେଘମୁକ୍ତ ହେବାରେ ଲାଗିଛି, ଧୀରେ ଧୀରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ମାନେ ସୁଅ ଛୁଟିବାରେ ଲାଗିଛି। ଆମ ବାଁ ପଟରେ ଆମେ ଦେଖୁଛୁ ରାଜ ନଅରକୁ ଲାଗିକିରି ଯେଉଁ ବ୍ୟାରିକେଡ୍ ଭଳିଆ କରାଯାଇଛି, ପୋଲିସ ବାହିନୀ ଜଗିକିରି ରହିଛନ୍ତି ସେଠି। ଆମେ ଦେଖୁଛୁ ବର୍ତ୍ତମାନ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଇଏ ସବୁ ପ୍ରଭୁଙ୍କର ଲୀଳା, ଭଗବାନଙ୍କର ଲୀଳା। କାରଣ ଆମେ ଭାବୁଥିଲେ ଯେ ସକାଳେ ଯେଉଁ ପ୍ରକାରର ପାଗ ହେଇଛି କ'ଣ ନାହିଁ କ'ଣ ହେଇଯିବ, ଦେଖନ୍ତୁ ଗୋଟେ ମୁହୂର୍ତ୍ତକ ଭିତରେ ସବୁ ବଦଳି ଯାଉଛି। ସମୟ ବଡ଼ ବଳବାନ, ଏହି ସମୟ କାହାକୁ କେତେବେଳେ କେଉଁଠି ନେଇ ରଖିବ, କେଉଁ ଜାଗାରେ ପହଞ୍ଚାଇବ, କେହି କହିପାରିବେ ନାହିଁ ଆଜ୍ଞା। ଏ ସମୟକୁ ନିୟନ୍ତ୍ରଣ କରୁଛନ୍ତି ଦୁଇଟି ଦେବତା, ଜଣେ ହେଲେ ଜଗତନାଥ ଜଗନ୍ନାଥ, ଆଉ ଜଣେ ହେଲେ ଲୋକନାଥ, ଯିଏ ଲୋକଙ୍କର ନାଥ, ଯିଏ ଭଗବାନ ଜଗନ୍ନାଥଙ୍କର ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯିଏ ଯୋଗୁଆଳି, ରତ୍ନଭଣ୍ଡାରକୁ ଯିଏ ଜଗିକି ରହିଛନ୍ତି ସିଏ ହେଉଛନ୍ତି ଲୋକନାଥ, ସିଏ ହେଉଛନ୍ତି ଲୋକଙ୍କର ନାଥ, ଇଏ ହେଉଛନ୍ତି ଜଗତର ନାଥ। ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ, ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ, ଜଗନ୍ନାଥ ମହାପ୍ରଭୁ। ତେଣୁ ସବୁବେଳେ ଭକ୍ତ ଆକୁଳ ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ତୁମକୁ କିଛି ମାଗୁନାହିଁ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶ୍ରଦ୍ଧା ବାଲିରୁ ଆତେ, ଶ୍ରଦ୍ଧାର ବାଲି, ବିଶ୍ୱାସର ବାଲି। ଯେଉଁ ଶ୍ରଦ୍ଧା ଏବଂ ବିଶ୍ୱାସ, ଆପଣ ଦେଖିବେ ଯେଉଁ ଓଲଟ ଶୁଆ ଯେଉଁ ରଥରେ ଆରୂଢ଼ ହେଇଛନ୍ତି, ସିଏ ମଧ୍ୟ ଜୀବ ପରମ ଏବଂ ଶ୍ରଦ୍ଧା ବିଶ୍ୱାସ। ତେଣୁ ଜୀବ ପରମ ସାଙ୍ଗରେ ମିଳନ ହେବା ପାଇଁ, ମିଳିତ ହେବା ପାଇଁ ଏ ଯାତ୍ରାକୁ ଆସୁଛି। ଏଇ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ମହାମିଳନର ଯାତ୍ରା। ଆଜି ଏକ ପବିତ୍ର ଦିନରେ ଭକ୍ତ କାହିଁକି ଏତେ ଦୂରରୁ ଧାଇଁ ଆସିଲେ ମଧ୍ୟ ସବୁବେଳେ ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ, ଯେ ମହାପ୍ରଭୁଙ୍କୁ ଦର୍ଶନ କରିବ, ଚର୍ମ ଚକ୍ଷୁରେ ଦର୍ଶନ କରି ସେ ମୁକ୍ତିମୋକ୍ଷ ପାଇବ। ଏହି ଜ୍ଞାନ ନେଇ ଭକ୍ତଟିଏ ଧାଇଁ ଆସୁଛି, କେତେ କଷ୍ଟ କରି ଆସୁଛି, କେତେ ଦୂରରୁ ଆସୁଛି, ତାର ମନ ଭିତରେ ଯେଉଁ ଭାବନା, ତାର ମନ ଭିତରେ ଯେଉଁ ଚେତନା, ଯଦି ତାହା ପୂରଣ ହେଉନଥାନ୍ତା ତାହେଲେ ଏତେ ଦୂରକୁ କ'ଣ ଶ୍ରୀକ୍ଷେତ୍ର ପୁରୀକୁ ଭକ୍ତଟିଏ ଧାଇଁ ଆସନ୍ତା କି? ତେଣୁ ଆମର ବିଶ୍ୱାସ ନିଶ୍ଚିତ ଭାବରେ ପ୍ରଭୁ ତାଙ୍କର ଦୁଃଖ ଦୂର କରୁଛନ୍ତି, ତାଙ୍କ ଭିତରେ ତାଙ୍କର ମନସ୍କାମନା ପୂରଣ କରୁଛନ୍ତି। ହେ ପ୍ରଭୁ, ହେ କାଳିଆ ସାନ୍ତ, ହେ ଜଗତର ଠାକୁର, ତୁମେ ସବୁ ଭକ୍ତର ମନସ୍କାମନା ପୂରଣ କର। ଯେତେ ଯେଉଁଠି ଅନୀତି ଅନ୍ୟାୟ ଅଧର୍ମ ହେଉଛି ତାକୁ ତୁମେ ସୁଧାରି ଦିଅ, ନଚେତ୍ ଦଣ୍ଡ ପାଇବେ, ଏହି ଜ୍ଞାନ ତୁମେ ଦିଅ ପ୍ରଭୁ। କାରଣ ଭକ୍ତ ଆଜି କଳିଯୁଗରେ ଯେତେ ସବୁ ପାପ କାର୍ଯ୍ୟ କରୁଛି ତାକୁ କହିବା ପାଇଁ କେହି ନାହିଁ। ତେଣୁ ତୁମେ ଯେଉଁ ନିଜେ ସ୍ୱୟଂ ବଡ଼ଦାଣ୍ଡକୁ ଆସୁଛ, ଯେଉଁମାନେ ତୁମ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରୁନାହାନ୍ତି ପ୍ରଭୁ, ତାଙ୍କୁ ତୁମେ ଦର୍ଶନ ଦେବା ପାଇଁ ସ୍ୱୟଂ ଚାଲି ଆସୁଛ, ଆଠୁ ଆଉ ବଡ଼ କଥା କ'ଣ ହେଇପାରେ, ଆଠୁ ଆଉ ବଡ଼ ବିଚାର କ'ଣ ହେଇପାରେ? କାରଣ ପୃଥିବୀରେ ଯେତେ ଦେବତା ଆସନ୍ତି, 84 ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ଆମେ ପାଇଛେ, ପ୍ରତି ମୁହୂର୍ତ୍ତରେ ଏ ମଣିଷ ହତାଦର କରିଚାଲିଛି, ନିଜକୁ ହତାଦର କରିଚାଲିଛି ଏବଂ ଜାଣିପାରୁନାହିଁ କେଉଁଠି ସେ ଭୁଲ କରିଛି, କେଉଁଠି ସେ ପାପ କରିଛି, ଏ ଜ୍ଞାନ ତା ଭିତରେ ଆସୁନାହିଁ। ବର୍ତ୍ତମାନ ଅଗ୍ରପୂଜ୍ୟ ଯିଏକି ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଯେଉଁ ବିରାଜମାନ କଲେ ଦର୍ପଦଳନ ରଥରେ, ଏବଂ ତାପରେ ଆସିବେ ବଡ଼ ଠାକୁର ବଳଭଦ୍ର, ହଲି ହଲି ଝୁଲି ଝୁଲି କାଦମ୍ବରୀ ପ୍ରମତ୍ତ ହୋଇ ହଳ ମୁଷଳ ଧାରି, ଯେଉଁ ହଳ ମୁଷଳ ହେଉଛି

ଭାରତୀୟ କୃଷି ସଭ୍ୟତାର ପ୍ରତୀକ, କୃଷିର ପ୍ରତୀକ ସେ ଆସିବେ ଏବଂ ବଡ଼ ଭାଇ ହିସାବରେ ଆସିବେ, ଗୁରୁ ଗୁରୁଜନ ହିସାବରେ ଆସିବେ, ମୁରବୀ ହିସାବରେ ଆସିବେ। ଇଏ ହେଉଛି ପରମ୍ପରା। ଆଇଲା ବେଳେ ଧାଡ଼ି ପହଣ୍ଡିରେ ଆସିବେ, ଗଲାବେଳକୁ ଯେତେବେଳେ ନୀଳାଦ୍ରିକୁ ବିଜେ କରିବେ, ଗୋଟି ପହଣ୍ଡିକୁ ବିଜେ କରିବେ। ଇଏ ପରମ୍ପରା, ଏକ ନିଆରା ପରମ୍ପରା। ଏବଂ ଏଇ ଯେଉଁ ଯୁଗ ଯୁଗ ଧରି ଯେଉଁ ଚାଲିଛି ଯେଉଁ ଯାତ୍ରା, ଏ ଯାତ୍ରାର ଶେଷ ନାହିଁ, ଏ ଯାତ୍ରାର ପଟାନ୍ତର ନାହିଁ। ଏ ଯାତ୍ରା ମଣିଷକୁ ଜ୍ଞାନ ଦେବା ପାଇଁ ଉଦ୍ଦିଷ୍ଟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି ମଣିଷ ଭିତରେ ଏଇ ଜ୍ଞାନ ଯେତେବେଳେ ସୃଷ୍ଟି ହେବ ନା, ମଣିଷ ନିଜକୁ ନିଜେ ପରିବର୍ତ୍ତିତ ହେଇଯିବ। ପରିବର୍ତ୍ତନ ହେବା ପାଇଁ ମଣିଷର ଯାତ୍ରା। ସେଇଥିପାଇଁ ଭକ୍ତ କବି ସାଲବେଗ କହିଥିଲେ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ। ଆଜି ଆମେ ଦେଖୁଛେ, ନିଜ ଆଖିରେ ଦେଖୁଛେ ଯେ କିଭଳି ଭାବରେ ମହାପ୍ରଭୁଙ୍କର ଏ ବିଚାରଧାରା। ଏବଂ ବର୍ତ୍ତମାନ ଆମେ ପ୍ରଥମ କେନ୍ଦ୍ରକୁ ମୁଁ ଆପଣମାନଙ୍କୁ ନେଇଯାଉଛି, ଯେଉଁଠି ଅଛନ୍ତି ଆମର

କାନୁନଙ୍କ ମହୋଦୟ, ଏଇ ଯେଉଁ ମହାପ୍ରଭୁ ସୁଦର୍ଶନଙ୍କର ସମ୍ପର୍କରେ ଯେଉଁ କୁହାଯାଉଛି, ସୁଦର୍ଶନ ପ୍ରକୃତରେ ଇତିହାସକୁ ଯଦି ଆମେ ଯିବା, ଇତିହାସକୁ ଛାଡ଼ିକରି ତ ମଧ୍ୟ ଆମେ ଜଗନ୍ନାଥଙ୍କର ସଂସ୍କୃତି ସମ୍ପର୍କରେ ଚର୍ଚ୍ଚା କରିପାରିବା ନାହିଁ। କୁହାଯାଉଛି ଯେଉଁ ଦାରୁ ବିଗ୍ରହ ଶବର ମାନଙ୍କର ଉପାସିତ ଦାରୁରୁ ଦାରୁ ବ୍ରହ୍ମରେ ରୂପାନ୍ତରିତ ହେଲେ କ'ଣ ତଫାତ୍ ଘଟିଲା? ସେମାନେ ତାଙ୍କୁ ଶବରୀ ନାରାୟଣ ଭାବରେ ପୂଜା କରୁଥିଲେ କି ନୀଳମାଧବ ଭାବରେ ପୂଜା କରୁଥିଲେ, ତାଙ୍କର ପଦ୍ଧତି ଭିନ୍ନ ଥିଲା, ଶବରମାନଙ୍କର ପଦ୍ଧତି ଭିନ୍ନ ଥିଲା, ସେଇ ପଦ୍ଧତିରେ ସେମାନେ ପୂଜା କରୁଥିଲେ। ତାକୁ ଆଣିକରି ଆମେ କ'ଣ କଲୁ? ଆମେ ଦାରୁଙ୍କୁ ଆଣିଲୁ ଶବରମାନଙ୍କ ପାଖରୁ, ଏବଂ ସେଇ ଦାରୁଙ୍କ ସହିତ ଆମେ ବ୍ରହ୍ମଙ୍କୁ ଯୋଡ଼ିଲୁ। ବ୍ରହ୍ମଙ୍କୁ ଯୋଡ଼ିବା ପରେ ମହାପ୍ରଭୁ ଆମ ପାଇଁ ହେଇଗଲେ ଦାରୁ ବ୍ରହ୍ମ, ଶବରଙ୍କର ଦେବତା। କିନ୍ତୁ ଆର୍ଯ୍ୟମାନଙ୍କ ହାତରେ ଯେତେବେଳେ ସେ ପଡ଼ିଲେ ଏବଂ ଆର୍ଯ୍ୟମାନଙ୍କର ବିଚାର ଯେତେବେଳେ ତାଙ୍କ ଉପରେ ଆରୋପିତ ହେଲା, ସେତେବେଳେ ଆସିଲା ଦାରୁ ବ୍ରହ୍ମ ଶବ୍ଦ। ଦାରୁ ହେଉଛି ଶବର ଶବ୍ଦ ଏବଂ ବ୍ରହ୍ମ ହେଉଛି ଆର୍ଯ୍ୟମାନଙ୍କର ବେଦାନ୍ତ ଶବ୍ଦ, ବୈଦ ଶବ୍ଦ। ତେଣୁ ବେଦ ଏବଂ ଶବର, ବୈଦିକ ସଭ୍ୟତା ଏବଂ ଶବର ସଭ୍ୟତା, ଏ ଉଭୟର ଗୋଟେ ସମନ୍ୱୟ ଆମେ ଦେଖୁଛୁ ଶ୍ରୀକ୍ଷେତ୍ରରେ ଏବଂ ମହାପ୍ରଭୁଙ୍କ କ୍ଷେତ୍ରରେ। ଏବଂ ଯେଉଁ ଶବରମାନେ ପୂଜା କରୁଥିଲେ ଦାରୁ ରୂପରେ ମହାପ୍ରଭୁଙ୍କୁ, ସେଇ ରୂପଟି କେମିତି ଥିଲା? ସେଇ ରୂପଟି ଥିଲା ସ୍ତମ୍ଭ ସ୍ୱରୂପ, ତେଣୁ କୌଣସି ବିଗ୍ରହ ସ୍ୱରୂପ ସେଥିରେ ନଥିଲା। ଆମେ ଯେଉଁ ସ୍ୱରୂପରେ ବର୍ତ୍ତମାନ ମହାପ୍ରଭୁଙ୍କୁ ଦେଖୁଛୁ, ଜଗନ୍ନାଥଙ୍କୁ ଦେଖୁଛୁ, ବଳଭଦ୍ରଙ୍କୁ ଦେଖୁଛୁ, ସେଇ ସ୍ୱରୂପରେ ଶବରମାନେ ତାଙ୍କୁ ପୂଜା କରୁନଥିଲେ। ଗୋଟିଏ କାଠ ଗଣ୍ଡିକୁ ସେମାନେ ପୂଜା କରୁଥିଲେ, ଏବଂ ତାଙ୍କର ପୂଜା ଯେଉଁ ହେଉଥିଲା, ତାଙ୍କର ହେଉଛି ପୂଜାକୁ ସେମାନେ କିତୁଙ୍ଗ ବୋଲି କହନ୍ତି। ଡକ୍ଟର ବେଣୀମାଧବ ପାଢ଼ୀ ତାଙ୍କର ଦାରୁ ଦେବତା ଗ୍ରନ୍ଥ ଯଦି ଆପଣମାନେ ପଢ଼ିଥିବେ, ଯେଉଁଠି ଗୋଟେ ଉତ୍କୃଷ୍ଟ ଗ୍ରନ୍ଥ, ଓଡ଼ିଶାର ଜଗନ୍ନାଥ ସଂସ୍କୃତ ଇତିହାସରେ ଗୋଟେ ମୌଳିକ ଗବେଷଣା ପ୍ରସ୍ତୁତ ଗ୍ରନ୍ଥ, ସେଥିରେ ସେ କହିଛନ୍ତି ଯେ ଶବରମାନଙ୍କର ଦେବତାଙ୍କୁ ସେମାନେ କିତୁଙ୍ଗ ବୋଲି କହନ୍ତି, ଏବଂ ତାଙ୍କର ଜଣେ କିତୁଙ୍ଗ ହେଉଛି ଜଗନ୍ତ କିତୁଙ୍ଗ, ଏବଂ ଜଗନ୍ତ ଦେବତା ସେ କାଳକ୍ରମେ ଆର୍ଯ୍ୟମାନଙ୍କ ହାତରେ ଆସି ବା ଆର୍ଯ୍ୟମାନେ ତାକୁ ଗ୍ରହଣ କରି ତାଙ୍କୁ ହିଁ ସେ ଜଗନ୍ନାଥ ରୂପ ଦେଇଛନ୍ତି। ତେଣୁ ମୂଳ ଯେଉଁ ସ୍ୱରୂପ ଥିଲା ଶବରମାନଙ୍କର ସ୍ତମ୍ଭ ଉପାସନା, ସେଇ ସ୍ତମ୍ଭ ଉପାସନା ଯେତେବେଳେ ଜଗନ୍ନାଥ ସଂସ୍କୃତି ଭିତରକୁ ଆସିଛି, ଆର୍ଯ୍ୟମାନେ ତାକୁ ପରିକଳ୍ପନା କରିଛନ୍ତି, ସେତେବେଳେ ସେ ମୂଳ ସ୍ୱରୂପକୁ ମଧ୍ୟ ରଖିଛନ୍ତି। ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି, ତା ସହିତ ଚତୁର୍ଥ ବିଗ୍ରହର କ'ଣ ଆବଶ୍ୟକତା ଥିଲା? ଆବଶ୍ୟକତା ଥିଲା ଏଇଥିପାଇଁ ଯେ ଆର୍ଯ୍ୟମାନେ ଗୋଟେ ଉଦାର ଦୃଷ୍ଟିଭଙ୍ଗୀ ନେଇକରି ମହାପ୍ରଭୁଙ୍କର ସେ ମୂଳ ସ୍ୱରୂପକୁ ମଧ୍ୟ ରତ୍ନ ସିଂହାସନ ଉପରେ ସେ ରଖିବାକୁ ଚାହିଁଛନ୍ତି। ତେଣୁ ଚତୁର୍ଥା ମୂର୍ତ୍ତି ବୋଲି ଯେଉଁ ଆମେ କହୁ, ଚତୁର୍ଥା ବିଗ୍ରହ ବୋଲି କହୁ, ସୁଦର୍ଶନ ବିଗ୍ରହ ଯେଉଁ ଅଛନ୍ତି, ସୁଦର୍ଶନ ବିଗ୍ରହ ଆପଣ ଦେଖିଥିବେ, ଯେଉଁମାନେ ଶ୍ରୀକ୍ଷେତ୍ର ଆସିଛନ୍ତି, ପହଣ୍ଡି ଦେଖିଛନ୍ତି ବା ରତ୍ନ ସିଂହାସନ ଉପରେ ବିରାଜମାନ କରୁଥିବା ଶ୍ରୀ ସୁଦର୍ଶନଙ୍କୁ ଦେଖିଛନ୍ତି, ଦେଖିଥିବେ ସେମାନେ ଯେ ସୁଦର୍ଶନ ହେଉଛନ୍ତି ଗୋଟେ ସ୍ତମ୍ଭ ଆକୃତିର, ଗୋଟେ କାଠ ଗଣ୍ଡି, କାଠ ଗଡ଼, ଆଉ କିଛି ନୁହଁ। ଏବଂ ତାକୁ ଯେତେବେଳେ ଦୈତାପତିମାନେ ପଟୁଆରରେ ପହଣ୍ଡି କରି ଆଣୁଛନ୍ତି, ତାଙ୍କ ମସ୍ତକ ଉପରେ ତୁଳସୀର ଗୋଟେ ଟୋପର ଲଗାଉଛନ୍ତି, ଯେମିତି ମହାପ୍ରଭୁଙ୍କୁ ଟାହିଆ ଲାଗେ, ସୁଦର୍ଶନ ମହାପ୍ରଭୁଙ୍କର ସେମିତି ଟାହିଆ ତ ଲାଗିପାରିବ ନାହିଁ ତାଙ୍କର କଳେବର ଦୃଷ୍ଟିରୁ, ତାଙ୍କର ଗୋଟିଏ ଅଂଶରେ, ମସ୍ତକ ଅଂଶରେ ଗୋଟିଏ ଟୋପର, ସେମାନେ ତୁଳସୀର ଟୋପର ତିଆରି କରିକି ଲଗେଇକରି ଆଣନ୍ତି। ତେଣୁ ସେଇ ଯେଉଁ ସୁଦର୍ଶନ ସ୍କନ୍ଧ ଦେଶରେ ଦୈତାପତିମାନଙ୍କର ସେ ବୋହିକରି ଆଣନ୍ତି, ସିଏ ହେଉଛନ୍ତି ଯେଉଁ ଶବରମାନେ ପୂଜା କରୁଥିବା ସ୍ତମ୍ଭ ଦେବତା, ସେଇ ସ୍ତମ୍ଭ ଦେବତାର ଗୋଟିଏ ନୂତନ ସଂସ୍କାରିତ ରୂପ, ଯିଏକି ଚତୁର୍ଦ୍ଧା ମୂର୍ତ୍ତି ଭାବରେ, ଚତୁର୍ଥ ବିଗ୍ରହ ଭାବରେ ରତ୍ନ ସିଂହାସନରେ ଶୋଭା ପାଉଛନ୍ତି ବା ପୂଜିତ ହେଉଛନ୍ତି। ତେଣୁ ଇଏ ହେଲା ଗୋଟେ ପରମ୍ପରା। ସେଇ ପରମ୍ପରାର ଆଉ ଗୋଟେ ଉଦାହରଣ ମଧ୍ୟ ଆମେ ଦେଖିବା ଯେ ଆମେ ଭଗବାନଙ୍କୁ ପିତା କହିପାରୁ, ମାତା ବି କହିପାରୁ। ତେଣୁ ସେଇ ସ୍ତମ୍ଭ, ଶବରମାନଙ୍କର ଉପାସିତ ସ୍ତମ୍ଭ ଦେବତା ଅନେକ ସ୍ଥାନରେ ମାତୃଶକ୍ତି ରୂପରେ ମଧ୍ୟ ପୂଜା ପାଉଛନ୍ତି। ତେଣୁ ସ୍ତମ୍ଭେଶ୍ୱରୀ ଉପାସନା ଆପଣ ଦେଖିବେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ତମ୍ଭେଶ୍ୱରୀ ଉପାସନା ଅଛି। ଅନୁଗୁଳରେ ଅଛି, ଆସ୍କାରେ ଅଛି, ସେ ଖମ୍ବେଶ୍ୱରୀ ଭାବରେ, ସ୍ତମ୍ଭେଶ୍ୱରୀ ଶବ୍ଦର ଅପଭ୍ରଂଶ ହୋଇକରି ସେ ଖମ୍ବେଶ୍ୱରୀ ଭାବରେ ପୂଜା ପାଉଛନ୍ତି। ଏବଂ ମାଣିକେଶ୍ୱରୀ ଯେଉଁ ଆପଣ ଦେଖିବେ କଳାହାଣ୍ଡିରେ ଏବଂ ରାୟଗଡ଼ା ଅଞ୍ଚଳରେ, ବିଭିନ୍ନ ଅଞ୍ଚଳରେ ଯେଉଁ ମାଣିକେଶ୍ୱରୀ ଅଛନ୍ତି, ସେ ମାଣିକେଶ୍ୱରୀ ହେଉଛନ୍ତି ମଧ୍ୟ ମୂଳତଃ ସ୍ତମ୍ଭ, ଏବଂ ତାଙ୍କର ସ୍ତମ୍ଭ ଉପରେ ଗୋଟେ ଆଟିକା ବା ମାଟିର ଆଟିକା ତାଙ୍କ ମସ୍ତକ ଉପରେ ସ୍ଥାପନ କରି ତାକୁ ଚିତ୍ର ବିଚିତ୍ର କରି ତାକୁ ମାତୃ ରୂପ ଦିଆହେଇଛି ବା ଠାକୁରାଣୀ ରୂପ ତାକୁ ଦିଆହେଇଛି। ତେଣୁ ସିଏ ସେଇ ସ୍ତମ୍ଭ ହିଁ ମାଣିକେଶ୍ୱରୀ ହେଇଯାଇଛନ୍ତି, ସେଇ ସ୍ତମ୍ଭ ହିଁ ସ୍ତମ୍ଭେଶ୍ୱରୀ ହେଇଯାଇଛନ୍ତି। ତେଣୁ ଯେଉଁ ସ୍ତମ୍ଭେଶ୍ୱରୀ ଉପାସନା, ତା ପଛରେ ମଧ୍ୟ ଗୋଟେ ଶବର ସଂସ୍କୃତିର ପୂର୍ଣ୍ଣ ଛାପ ଆମେ ଦେଖିପାରିବା, ଏବଂ ତାର ଗୋଟେ ବୈଦିକ ସଂସ୍କରଣ ହେଉଛନ୍ତି ଆମର ସୁଦର୍ଶନ। ତେଣୁ ସୁଦର୍ଶନ ମହାପ୍ରଭୁ ରତ୍ନ ସିଂହାସନ ଉପରେ ଯେଉଁ ବିରାଜମାନ କରିଛନ୍ତି, ସିଏ ଶବରମାନ

ସେ ଆଦି ପୂଜିତ ସ୍ତମ୍ଭ ବିଗ୍ରହର ସେ ଗୋଟେ ହେଉଛନ୍ତି ଆର୍ଯ୍ୟାୟିତ ରୂପ। ଏଇ ବିଚାର ମଧ୍ୟ ଇତିହାସକାର ମାନେ ତାକୁ ତର୍ଜମା କରିକିରି ଆମକୁ ମତ ଦେଇଛନ୍ତି, ଯେଉଁ ମତକୁ ମଧ୍ୟ ଆପଣମାନେ ସମସ୍ତେ ଜାଣିଥିବେ, ଆମେ ପୁଣି ତାକୁ ଆପଣମାନଙ୍କ ଆଗରେ କହୁଛୁ। ଦ୍ୱିତୀୟ କଥା ହେଲା ଯେ କାହିଁକି ସୁଦର୍ଶନ ଆଗ ଆସନ୍ତି, ଚତୁର୍ଥା ବିଗ୍ରହ ହେଲେ ମଧ୍ୟ ସେ ପ୍ରଥମେ ଆସିବା କ'ଣ ଦରକାର? ପ୍ରଥମେ ଆସିବା ଏଇଥିପାଇଁ ଦରକାର ଯେ ସୁଦର୍ଶନ ହେଉଛନ୍ତି।

0: କାଳ ଯେମିତି ସବୁବେଳେ କ୍ଷିପ୍ର, କାଳ ଯେଭଳି କୌଣସି ସମୟରେ ରହେ ନାହିଁ, କାଳଙ୍କୁ ଯେଭଳି ପ୍ରତିହତ କରାଯାଇପାରେ ନାହିଁ, ସେମିତି ସୁଦର୍ଶନ ମହାପ୍ରଭୁ କାଳର ପ୍ରତୀକ ହୋଇଥିବାରୁ ତାଙ୍କୁ ପ୍ରତିହତ ନ କରି ଅପ୍ରତିହତ ଭାବରେ ସେ ଆସନ୍ତି ଏବଂ ରଥ ଉପରେ ପରିକ୍ରମା କରି ତିନିର ଯାକ ରଥ ପରିକ୍ରମା କରିସାରିଲା ପରେ ମା' ସୁଭଦ୍ରାଙ୍କ ରଥକୁ ଯାଆନ୍ତି। ତେଣୁ ଏଇ ଯେଉଁ ସୁଦର୍ଶନ, ସେ ଶିବ ସ୍ୱରୂପ ବୋଲି ମଧ୍ୟ କୁହାଯାଏ, ନୃସିଂହଙ୍କ ସ୍ୱରୂପ ବୋଲି କୁହାଯାଏ, ସୂର୍ଯ୍ୟଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ସୁଦର୍ଶନ ମୋହଜ୍ୱାଳ ସୂର୍ଯ୍ୟ କେଉଁଠି ସମପ୍ରଭ ବୋଲି ମଧ୍ୟ ତାଙ୍କୁ କୁହାହେଇଛି, କେଉଁଠି ସୂର୍ଯ୍ୟଙ୍କର ତେଜ ତାଙ୍କ ପାଖରେ ଅଛି। ତେଣୁ ଏଇଭଳି ଭାବରେ ସୁଦର୍ଶନ ମହାପ୍ରଭୁଙ୍କର ବହୁତ ପରିକଳ୍ପନା ଅଛି ଶାସ୍ତ୍ରରେ, ଇତିହାସରେ। ତେଣୁ ସେ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମୁଁ ବର୍ତ୍ତମାନ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ଆପଣ ଯାହା କହିଲେ ସୁଦର୍ଶନଙ୍କ ସମ୍ପର୍କରେ ତାହା ଅତ୍ୟନ୍ତ ଯଥାର୍ଥ, କାରଣ ସୁଦର୍ଶନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅମୋଘ ଅସ୍ତ୍ର ରୂପରେ ମଧ୍ୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି। ଚକ୍ରଂ ସକ୍ରାରି ପକ୍ଷ କ୍ଷେପଣ ନିପୁଣତା ଶାଳି କଳ୍ପାନ୍ତ କାଳ ବିଭ୍ରାଜତ ସୂର୍ଯ୍ୟ ଭାଷା ପ୍ୟନପହୃତ ତମୋ ଧ୍ୱଂସମାପାଦୈଷ୍ଣୁ ନକ୍ରଶ୍ୟା ବକ୍ରକଣ୍ଠ ସ୍ଥଳ ନଳକ ସମୁନ୍ମୂଳନ ସ୍ପର୍ଦ୍ଧମାନ ଯତ୍ରାସ୍ତ୍ରେ ବ୍ରହ୍ମଦାର୍ବାକୃତି ଧରମନଣୁ ଶ୍ରୀହରେ ପ୍ରୀତିପାତ୍ର। ଭଗବାନ ଶ୍ରୀହରିଙ୍କର ସେ ହେଉଛନ୍ତି ଅତ୍ୟନ୍ତ ପରମ ପ୍ରୀତିପାତ୍ର, ଅର୍ଥାତ୍ ଭଗବାନଙ୍କର ସେ ସମସ୍ତ କର୍ମରେ ବିନିଯୁକ୍ତ ହୁଅନ୍ତି, ଅର୍ଥାତ୍ ଯେତେବେଳେ ଆବଶ୍ୟକତା ପଡ଼େ ମହାପ୍ରଭୁଙ୍କର କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସୁଦର୍ଶନକୁ ହିଁ ପ୍ରେରଣ କରାଯାଇଥାଏ। ଯେତେବେଳେ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ଦେବରାଜ, ତା ଡାକକୁ ଚତୁର୍ଭୁଜ ଶୁଣିଲ ଶ୍ରବଣ ଡେରି, ଯେତେବେଳେ ଶୁଣିଲ ସେତିକିବେଳେ ମହାପ୍ରଭୁ ଗରୁଡ଼ ପୃଷ୍ଠରେ ଆସିଲେ। ଗରୁଡ଼ ପୃଷ୍ଠରେ ଆସିକରି ସେ କ'ଣ କଲେ, ପ୍ରଥମେ ସୁଦର୍ଶନ ଚକ୍ରକୁ ହିଁ ପଠାଇଲେ, ସେ ହିଁ ଚକ୍ର ପେଶୀ ନକ୍ର ନାସି ଉଦ୍ଧାରିଲେ ଆପଣ। ଚକ୍ର ଗଲା, ନକ୍ର ଅର୍ଥାତ୍ ସେ କୁମ୍ଭୀରକୁ ହନନ କଲା ଏବଂ ତାପରେ ପୁଣି ଫେରିଆସିଲା। ଏଇଭଳି ଯେଉଁଠି ଯେଉଁଠି ଶତ୍ରୁମାନଙ୍କୁ ସଂହାର କରିବା ପାଇଁ ମହାପ୍ରଭୁଙ୍କର ଆବଶ୍ୟକତା ପଡ଼େ, ସେତେବେଳେ ଇଏ ତାଙ୍କର ଅମୋଘ ଅସ୍ତ୍ର ଭାବରେ ସେ ସୁଦର୍ଶନକୁ ବ୍ୟବହାର କରାଯାଏ। ଏବଂ ଆଜି ରଥଯାତ୍ରାରେ ଯେତେବେଳେ ଆବଶ୍ୟକତା ପଡ଼ୁଛି, ଅର୍ଥାତ୍ ମୁଁ ବର୍ତ୍ତମାନ ଯିବି, ମୋର ଭକ୍ତମାନଙ୍କୁ ଉଦ୍ଧାର କରିବି, ସେଥିପାଇଁ ମୋତେ ରଥାରୂଢ଼ ହେବାକୁ ପଡ଼ିବ, ପତିତଜନଙ୍କୁ ଉଦ୍ଧାର କରିବାକୁ ପଡ଼ିବ, ସେଥିପାଇଁ ମହାପ୍ରଭୁ ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ପଠାଇଛନ୍ତି। ତାଙ୍କର ଅମୋଘ ଶକ୍ତି, ସେ ଶକ୍ତି ଦୁର୍ନିବାର ଶକ୍ତି, ଯେମିତି କାଳର ଚକ୍ରକୁ କେହି କେବେ ପ୍ରତିହତ କରିପାରିବନି, କାଳଚକ୍ର ଅବାହାରିତ, ସେହିଭଳି ଭାବରେ ଶ୍ରୀ ସୁଦର୍ଶନଙ୍କର ଗତି ମଧ୍ୟ ଅବାହାରିତ। ସେ ବର୍ତ୍ତମାନ ଅବାହାରିତ ଗତିରେ ଧାଇଁ ଆସିଲେ ଏବଂ ତାଙ୍କୁ ଦେଖି ଭୟମାନେ ସମସ୍ତେ ଚାଲିଗଲେ। ଯେଉଁମାନେ ବିଘ୍ନ କରିବା ପାଇଁ ଆବଶ୍ୟକତା ପଡ଼ୁଥିଲା, ମୁଁ ଟିକେ କହିଦିଏ ଯେ ବର୍ତ୍ତମାନ ଆମେ ଆଖି ଆଗରେ ଦେଖୁଛୁ ସିଂହଦ୍ୱାରର ଗୁମୁଟ ବର୍ତ୍ତମାନ ଭକ୍ତମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି ଏବଂ ଚକ୍ର ବନାଟି ବୁଲୁଛି ଏବଂ ଆଲୋଟ ପଡ଼ୁଛି, ଚାମର ପଡ଼ୁଛି, ସଙ୍କେତ ଦେଉଛି ଯେ ବର୍ତ୍ତମାନ ବଡ଼ ବାଡ଼ ଖାଉନ୍ଦ, ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ, ସେ ବର୍ତ୍ତମାନ 22 ପାହାଚ ଅତିକ୍ରମ କରୁଛନ୍ତି ଏବଂ 22 ପାହାଚ ଅତିକ୍ରମ କରି ଧୀର ମନ୍ଥର ଗତିରେ ସେ ବଡ଼ଦାଣ୍ଡ ଆଡ଼େ ଆସୁଛନ୍ତି। ଏବଂ ସେ ଆସିଲେ ତା ପଛକୁ ଆସିବେ ଦେବୀ ସୁଭଦ୍ରା ମା ଏବଂ ସଭା ପଛରେ ଆସିବେ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ରଥଯାତ୍ରାର ମହାନାୟକ। ସେ ଆସିଲେ ସମସ୍ତ ଜନତା ତାଙ୍କୁ ଦର୍ଶନ କରିବେ। ତେଣୁ ବର୍ତ୍ତମାନ ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମକୁ ଦୃଶ୍ୟମାନ ହେଉଛନ୍ତି 22 ପାହାଚ। 22 ପାହାଚରେ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ର ବଳିଆର ଭୁଜ ବର୍ତ୍ତମାନ ଆସୁଛନ୍ତି ପଦହୁନ୍ନନରେ।

0: ମଦମତ୍ତ ମସ୍ତର ସେଇ ଭାବ ନେଇ ସତେ ଯେପରି ଗୋଟେ ଉହାଡ଼ ଭିତରୁ ମଦମତ୍ତ ହେଇ ଗୋଟେ ଧଳା ହାତୀ ଆସୁଛନ୍ତି ସେ ବାଇଶ ପାହାଚ ଦେଇ ଆସିଥିଲେ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି ତାଙ୍କ ପରେ ବଳିଆର ଭୁଜ ଏ ବଡ଼ ଖାଉନ୍ଦ ବଡ଼ ବାଡ଼ର ଠାକୁର ଘଣ୍ଟମାନେ କିପରି ବା ବଜାଉଛନ୍ତି ଘଣ୍ଟୁଆ ଦୋହଲି ଯାଉଛନ୍ତି ସମଗ୍ର ଶରୀର ଚଳଚଞ୍ଚଳ ହେବା ସହିତ ବଡ଼ଦାଣ୍ଡର ସେ ସିଂହ ଦ୍ୱାର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଲେଣି ଆଉ ଅପେକ୍ଷା କରିଛନ୍ତି ନୃତ୍ୟାଙ୍ଗନାମାନେ ନୃତ୍ୟରେ ବିଭୋର ହୋଇ କିପରି ଯେତେବେଳେ ଆସିବେ ବଡ଼ ଭାଇ ବଳଭଦ୍ର ସେଇ ଅରୁଣସ୍ତମ୍ଭ ନିକଟକୁ ସେମାନେ ତାଙ୍କର ସେଇ କଳାର ନିପୁଣତାକୁ ସେ ନୃତ୍ୟ ମାଧ୍ୟମରେ ଦର୍ଶାଇ ଦେବେ ପ୍ରଭୁଙ୍କୁ ତାଙ୍କର ସେଇ ସମର୍ପିତ ଭାବନା
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟ କ୍ରେଡିଟ୍ ଇନଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ
2: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ https://cms.rbi.org.in ରେ ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନ୍ଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ୍ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଣ୍ଟ୍ରାଲ ଭିଷ୍ଟା ସେକ୍ଟର 17 ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ
1: ମନେ ରଖନ୍ତୁ ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନ୍ଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି
2: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି ଆସନ୍ତୁ ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର ଏସ୍ଆଇଆର୍ଡି କ୍ୟାମ୍ପସ୍ ୟୁନିଟ୍ 8 ଭୁବନେଶ୍ୱର
0: ଶୃଙ୍ଗ ବିହାର ମାତାଙ୍ଗୀ ଭଙ୍ଗୀ ଭୃତ ଦୁଦେବୀ ତତପ୍ତା ପ୍ରତପ୍ତ ମନ ସାମ କାଦମ୍ବିନୀ କନ୍ଦଳ ପାଦମ୍ ଭରୁହରୁକ୍ତ ଭକ୍ତ ଜନତାମ କାରୁଣ୍ୟ ପାଥ ନିଧି ୟଃ ସ୍ୱୟଂ ଜଗଦୀଶ୍ୱରଂ ବିତାନୁତାମ ଶ୍ରେୟାଂସି ଭୂୟାଂ ଶିବ ଏଇ ଆମ ବଡ଼ଦାଣ୍ଡ ବଡ଼ ଠାକୁରଙ୍କର ବିଜୟସ୍ଥଳୀ ବଳିଆର ଭୁଜଙ୍କର ସେଇ ବଡ଼ଦାଣ୍ଡର ସେଇ ସିଂହ ଦ୍ୱାର ଗୁମୁଟ ଭିତରୁ ଆମେ ଦେଖିପାରୁଛୁ ସେଇ ଆସୁଛନ୍ତି ପହଣ୍ଡି ହୋଇ ହଲି ହଲି ଝୁଲି ଝୁଲି ବାଇଶ ପାହାଚ ଦେଇ ଘଣ୍ଟୁଆଙ୍କର ଘଣ୍ଟ ଘଣ୍ଟର ସେ ନାଦର ତାଳେ ତାଳେ ହରିବୋଲ କୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଛନ୍ତି ଆଜି ଦ୍ୱାଦଶ ଯାତ୍ରାର ଶ୍ରେଷ୍ଠ ଯାତ୍ରା ରଥଯାତ୍ରା ଅନୁଷ୍ଠିତ ହେଉଛନ୍ତି ଯାହାଙ୍କୁ କି ବାର ମାସରେ ତେର ଯାତ୍ରା ଲଗାଇ ଅଛନ୍ତି ଜଗତର ନାଥ ପତିତ ଜନଙ୍କ ଉଦ୍ଧାର ନିମନ୍ତେ ନାନା ଉତ୍ସବ ନୀଳାସି ଏଲା ଭିତରେ ଶ୍ରୀଳଗିରି ଶିଖରେ ହରି ଦ୍ୱାଦଶ ଯାତ୍ରା ବିନତେ ସ୍ନାନ ଗୁଣ୍ଡିଚା ଅୟନ ଶୟନ ପାରସ ପାଲଟ ମୋଦେ ଦେବ ଉତ୍ଥାପନ ମକର ଓଢ଼ଣ ଦୋଳ ଦମନକ ଚରି ଚନ୍ଦନ ଚମ୍ପକ ଉତ୍ସବ ସହିତ ଏ ବିଧି ଲୀଳା ବିସ୍ତାରୀ ଏ ବିଧି ଲୀଳାକୁ ଅନୁଷ୍ଠିତ କରି ବଳିଆର ଭୁଜ ଆଜି ଆସୁଛନ୍ତି ଘଣ୍ଟୁଆ ମାନଙ୍କର ଉଦ୍ଘୋଷଣରେ ଅପେକ୍ଷା କରିଛନ୍ତି ଅରୁଣ ସ୍ତମ୍ଭ ନିକଟରେ ଅନେକ ଶ୍ରଦ୍ଧାଳୁ ନୃତ୍ୟାଙ୍ଗନାମାନେ ଅପେକ୍ଷା କରିଛନ୍ତି ମଠର ମଠାଧୀଶମାନେ ଆଲୋଡ଼ ଚାଲୁଛି ଚାମର ଚାଲୁଛି ହୁଳହୁଳିରେ ସମସ୍ତ ଭକ୍ତ

ସ୍ୱର ଏକ ସ୍ତରରେ ଉଚ୍ଚ ସ୍ତରରେ ଉଚ୍ଚାରିତ ହେଉଅଛନ୍ତି ହରିବୋଲ ହୁଳହୁଳି ସହିତ। ଆଉ ଆମେ ଦେଖିପାରୁଛୁ ବର୍ଷା ଟିକିଏ ଟିକିଏ ହେଲେ ମଧ୍ୟ ଭୃକ୍ଷେପ ନାହିଁ ବର୍ଷାକୁ, କାହିଁକିନା ଭଗବାନଙ୍କ ସହିତ ଭକ୍ତର ମିଳନର ଯାତ୍ରା। ଏକ ବର୍ଷ ପରେ ପ୍ରଭୁ ଆସିଛନ୍ତି ସିଂହଦ୍ୱାରର ସେଇ ଗୁମୁଟ ଦେଇ ରଥାରୂଢ଼ ହେବେ ଏବଂ ଚାଲିଯିବେ ସେ କର୍ମଭୂମିର ଜନ୍ମ ବେଦୀକୁ, ଯେଉଁଠି ମା ଅପେକ୍ଷା କରିଛନ୍ତି। ରାଣୀ ଗୁଣ୍ଡିଚା କଥା ଦେଇଥିଲେ, ମୁଁ ଆସିବି, ନିଶ୍ଚୟ ଆସିବି, ବର ଦେଇଥିଲେ ମାତାଙ୍କୁ ସିଏ, ସେଇଥିପାଇଁ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିଅସି। ପ୍ରଭୁ ଆପଣାର କରିନେବେ ବନ୍ଧୁମାନଙ୍କୁ। ଆଉ ଆଜି କ୍ରମନୟରେ ଆସିଛନ୍ତି, ଆମେ ଦେଖୁଛୁ ନୀଳା ଯେଉଁ ନିଆ ହୁଳା ବନାଟି ମଧ୍ୟ ତାହା ମଧ୍ୟ ଚାଲିଛି, ପ୍ରସ୍ତୁତ ହେଉଛନ୍ତି ଜଣେ ସେବକ ତାର ଯେଉଁ ହୁଳା ବନାଟି ମାଧ୍ୟମରେ ନିଆଁକୁ ସଂଯୋଗ କରି ପ୍ରଭୁଙ୍କ ନିକଟରେ ପୁରୀର ଉତ୍କଳୀୟ ସମର କଳାର ନିଖୁଣ ଦର୍ଶନ ପ୍ରଦର୍ଶିତ କରିବେ ପ୍ରଭୁଙ୍କ ନିକଟରେ। କାରଣ ଯେତେବେଳେ ବିଭିନ୍ନ ସମୟରେ ଉତ୍କଳକୁ ମୋଗଲମାନଙ୍କ ଠାରୁ ବିଦେଶୀମାନଙ୍କର ଆକ୍ରମଣ ହୋଇଥିଲା, ସେହି ସମୟରେ ଏଇ ଛାଉଣି ମଠ ଯାହା ସମର କଳାରେ ବା ଏଇ ପୁରପଲ୍ଲୀର ଶ୍ରୀକ୍ଷେତ୍ରର ଯୁବ ଭେଣ୍ଡିଆମାନଙ୍କୁ ଯେଉଁ ସମର କଳାର ଶିକ୍ଷା ଦେଇଥିଲେ, ଯାହାଫଳରେ ଜଗନ୍ନାଥଙ୍କୁ ବିଦେଶୀ ଆକ୍ରମଣରୁ ରକ୍ଷା କରାଯାଇପାରିଥିଲା, ସେଇ କାଳିଆ ଠାକୁର, ସେଇ ବଳିଆ ଠାକୁର ଆଜି ସାମ୍ୟ ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ଭକ୍ତ ସହିତ ଭଗବାନଙ୍କର ମିଳନର ଯାତ୍ରା, ଭାବଭକ୍ତିର ଯାତ୍ରାରେ ଆଜି ଛୁଟି ଆସୁଛନ୍ତି। ବଡ଼ଦାଣ୍ଡରେ ଅପେକ୍ଷା କରିଥିବା ସେଇ ନନ୍ଦୀ ଘୋଷ ତାଳ ଧ୍ୱଜ ଦର୍ପ ଦଳନ ତିନି ଗୋଟି ରଥରେ ରଥାରୂଢ଼ ହେବେ ଏବଂ ସେବକମାନେ ଟାଣି ନେବେ। ଆମେ ଦେଖିଥିଲୁ କିଛି ସମୟ ପୂର୍ବରୁ ଶ୍ରୋତାବନ୍ଧୁ, ଖାଲି ରଥକୁ ପ୍ରତିଷ୍ଠା କରାଯାଇନଥିଲା, ରଥ ଉପରେ ପାଣି ସିଞ୍ଚନ କରାଯାଇନଥିଲା ପ୍ରତିଷ୍ଠାର ଜଳକୁ। ଆମେ ଦେଖିଥିଲୁ ରାଧାବଲ୍ଲୀ ବି ମଠର ସେ ଆକାଶବାଣୀର କେନ୍ଦ୍ର ଯେଉଁ କରାଯାଇଛି, ଯେ ଯେଉଁ ଘୋଡ଼ା ଗୁଡ଼ିକ ରହିଛନ୍ତି ତାକୁ ମଧ୍ୟ ଜଳସିଞ୍ଚନ କରି ସେ ଘୋଡ଼ାକୁ ମଧ୍ୟ ପ୍ରାଣ ଦିଆଯାଇଥିଲା, ତାଙ୍କ ମଧ୍ୟରେ ମଧ୍ୟ ପ୍ରାଣ ସ୍ପର୍ଶକୁ କରାଯାଇଥିଲା। କାରଣ ମନ ଆଉ ଘୋଡ଼ା ଯାହା ହେଉଛି ସାରଥି, ଏସବୁ ସଂଯୋଗୀକରଣ ନହେବ ଆମେ ପ୍ରଭୁଙ୍କୁ ପାଇପାରିବା ନାହିଁ। ସେ କ୍ରମାନ୍ୱୟର କଥା କହୁଥିଲି, ଆମର ଯେପରି ଚାରିଗୋଟି ପ୍ରହର, ଚାରିଗୋଟି ପ୍ରହର କହିଲେ ପ୍ରଭାତ, ସକାଳ, ସନ୍ଧ୍ୟା ଏବଂ ରାତ୍ର, ଠିକ୍ ସେହିପରି ପ୍ରଥମେ ଆସିଥିଲେ ସେ ବର୍ଣ୍ଣ ବିଭାର ପ୍ରଥମ କିରଣ ନେଇ ସୁଦର୍ଶନ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିର ପହଣ୍ଡି ବିଜୟରେ ପ୍ରଭାତର ପ୍ରତୀକ ହୋଇ, ଏବଂ ତାପରେ ଆସୁଛନ୍ତି ଦିବସର ପ୍ରତୀକ ବଡ଼ ଭାଇ ବଳଭଦ୍ର ମନୁଆ ଠାକୁର, ସିଏ ହେଉଛନ୍ତି ଅଚଳ ମହାମେରୁ, ଯାହାଙ୍କୁ କି ସଚଳ କରିବା ସମ୍ଭବ ନୁହେଁ, କାରଣ ସିଏ ଦୋର୍ଘାମ ସବିତ ଲାଙ୍ଗଳମ ସମୁଶଳମ କାଦମ୍ବରୀ ଚଞ୍ଚଳମ ରତ୍ନାଢ଼ବର କୁଣ୍ଡଳମ ଭୁଜ ବଳେଇ ରାକ୍ରାନ୍ତ ଭୂମଣ୍ଡଳମ ବଜ୍ରା ଭ୍ୟାମଳ ଚାରୁ ଗଣ୍ଡଜୁଳମ ନାଗେନ୍ଦ୍ର ଚୁଡ଼ଜଳମ ସଂଗ୍ରାମେ ଚପଳମ ଶଶାଙ୍କ ଧବଳମ ଶ୍ରୀକାମ ପାଳ ଭଜେ। ସେଇ ଦୋର୍ଭ୍ୟାମ ସୌମିତ ଲାଙ୍ଗଳମ, ଯିଏ ହେଉଛନ୍ତି କର୍ମର ପ୍ରତୀକ, ଯିଏ ସମସ୍ତଙ୍କୁ ଆହ୍ୱାନ ଦିଅନ୍ତି ଜୀବନରେ କର୍ମ କଲିଯାଅ, କାହିଁକି ନା ମାନବ ଆସିଛ ଆମେ, ଆମର ଜୀବନ ମଧ୍ୟ କ୍ଷଣ, ଧର୍ମ ସଞ୍ଚିବା, କର୍ମ କରିବା, ଭଲ କର୍ମଟିଏ କରିବା, ଏବଂ ଭଲ କର୍ମ ଦ୍ୱାରା ଖାଲି ଆମର ମଙ୍ଗଳ ହେବନି, ଏ ସମଗ୍ର ବିଶ୍ୱର ମଧ୍ୟ ମଙ୍ଗଳ ସାଧିତ ହେବ। ସେଇ ମଙ୍ଗଳର ପ୍ରତୀକ ଯିଏ ବଡ଼ ଭାଇ ବଳିଆର ଭୁଜ, ସିଏ ଶିବ, ଶିବ ସଦାସର୍ବଦା ମଙ୍ଗଳର ପ୍ରତୀକ, ସେଇ ମଙ୍ଗଳର ସୂଚକ ଭାବରେ ଆସୁଛନ୍ତି ଦିବ୍ୟ ଠାଣି। ସତେ ଯେପରି ଏକ ସିଂହ ନିଜର କେଶରକୁ ଝାଡ଼ି ମାଡ଼ି ଆସୁଛନ୍ତି ବାଇଶି ପାହାଚରେ, ଯେଉଁ ବାଇଶି ପାହାଚ ଦେଇ ଆମେ ଯେତେବେଳେ ଭକ୍ତ ଶ୍ରଦ୍ଧାଳୁ ଭକ୍ତ ସେ ସିଂହଦ୍ୱାରର ବାଇଶି ପାହାଚ ଅତିକ୍ରମ କରି ଦୌଡ଼ି ଯାଉ ଜଗନ୍ନାଥଙ୍କ ପାଖକୁ ମିଶିବା ପାଇଁ, ଜୀବ ସହିତ ପରମର ମିଳନ ବଳଭଦ୍ରଙ୍କର ପହଣ୍ଡି ମଧ୍ୟ ସେହିପରି ଭାବରେ ସୁଦର୍ଶନ ଆସିଲେ ଆମ ହୃଦୟ ଭିତରେ ଭକ୍ତିର ଭାବନାକୁ ସେ କ୍ଷେତକୁ ଯେଉଁ ହଳ ତାଙ୍କ କ୍ଷେତକୁ ବର୍ତ୍ତମାନ କ'ଣ କଲେ ନା ପରୀକ୍ଷା କଲେ, ଆଉ ବଳଭଦ୍ର ଆସିବେ ତାଙ୍କର ହଳ ମୁଷଳରେ ଆମ ଭିତରେ ଥିବା ସେ ଭାବନା ତାହାକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବେ। ସେ କାଦମ୍ବରୀ ବନର ରାଜା ଯେଉଁ ବଡ଼ ଭାଇଙ୍କର ବଡ଼ ନାମରେ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ମଧ୍ୟ ଚାଲିଥାଏ, ସିଏ ବଳଭଦ୍ର ଯାଙ୍କର ବଳତୁଲ୍ୟ କିଛି ନାହିଁ, ସୌମ୍ୟ ଦର୍ଶନ ହୋଇଥିବାରୁ ସେ ହେଉଛନ୍ତି ବଳି, ବଳରାମ, ବଳଭଦ୍ର, ଏବଂ ହଳକୁ ମୁଷଳକୁ ଧାରଣ କରିବା ହେତୁ ତାଙ୍କର ନାମ ମଧ୍ୟ ହେଉଛନ୍ତି ସେ ହଳି। ସେ ହେଉଛନ୍ତି ଶିରପାଣି, ଯେ ସମଗ୍ର ସଂସାର

ଏକ ଚାମର ସେବକ ଚାମର ବ୍ୟଜନ କରୁଛନ୍ତି ଏବଂ ବହୁ ସଂଖ୍ୟକ ନୃତ୍ୟକାରୀ ସେମାନେ ମଧ୍ୟ ଭାବ ଏବଂ ଭକ୍ତିର ସହିତ ମହାପ୍ରଭୁଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେମାନେ ମଧ୍ୟ ଓଡ଼ିଶାର ଯେଉଁ ସ୍ୱତନ୍ତ୍ର ଶୈଳୀ ଓଡ଼ିଶୀ ଶୈଳୀରେ ସେମାନେ ମଧ୍ୟ ଆଜି ତାଙ୍କର ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ବଳଭଦ୍ରଙ୍କ ପାଖରେ ନିଉଚାଳି ହେଉଛନ୍ତି। ତେଣୁ ବଳଭଦ୍ର ଭଗବାନ ସେ ବର୍ତ୍ତମାନ ଧୀରେ ଧୀରେ ଆଗକୁ ଆଗକୁ ଅତିକ୍ରମ କରୁଛନ୍ତି ଏବଂ ଆଜି ସବୁଠାରୁ ଗୋଟିଏ ବଡ଼ କଥା ଦେଖିବାକୁ ମିଳୁଛି ୟାଙ୍କ ଭିତରେ କ'ଣ ସମ୍ପର୍କ ଯେ ଆଜି ଇନ୍ଦ୍ର ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବଡ଼ ଭାଇ ସାନ ଭାଇର ସମ୍ପର୍କ ଆଜି ଇନ୍ଦ୍ର ଜଗନ୍ନାଥଙ୍କ ଠାରୁ ଜନ୍ମ ହୋଇଥିଲେ ମଧ୍ୟ ସମସ୍ତ ଜଗତର ସୃଷ୍ଟିକର୍ତ୍ତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ। କିନ୍ତୁ ଏ ପୁରାଣମାନଙ୍କରେ ଯେଉଁ ବର୍ଣ୍ଣନା ଆସେ ସେଥିରେ ଦେଖାଯାଏ ଇନ୍ଦ୍ର ହେଉଛନ୍ତି ବଡ଼ ଭାଇ ଏବଂ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାନ ଭାଇ, ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କୁ ଉପେନ୍ଦ୍ର ବୋଲି କୁହାଯାଏ। କାରଣ ଇନ୍ଦ୍ରଙ୍କର ମାତା ଯେ ତାଙ୍କ ଅଦିତି, ସେ ଅଦିତିଙ୍କ ଗର୍ଭରୁ ପରବର୍ତ୍ତୀ କାଳରେ ମହାପ୍ରଭୁ ବାମନ ରୂପରେ ଜନ୍ମଗ୍ରହଣ କରିଥିଲେ, ସେ ତେଣୁ ତାଙ୍କୁ ଉପେନ୍ଦ୍ର ବୋଲି କୁହାଯାଏ। ବର୍ତ୍ତମାନ ସେହି ଉପେନ୍ଦ୍ର ଆଜି ଆସିବେ, ସେଥିପାଇଁ ଇନ୍ଦ୍ର ତାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ଏବଂ ଇନ୍ଦ୍ର ଦେବତା ଏଭଳି ଭାବରେ ଦର୍ଶନ କରୁଛନ୍ତି ଯେ ତାଙ୍କୁ ତାଙ୍କ ସାଙ୍ଗରେ ତାଙ୍କର ଯେଉଁ ସହଚର ଭାବରେ ଯେଉଁ ଚାରିଗୋଟି ମେଘ ରହିଛନ୍ତି, ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର, ଏ ଚାରି ମେଘ ମଧ୍ୟ ଇନ୍ଦ୍ରଙ୍କ ସହିତ ସମ୍ମିଳିତ ହୋଇଯାଇଛନ୍ତି। ତେଣୁ ଆଜି ଶ୍ରୀକ୍ଷେତ୍ର ଭୂଇ ବଡ଼ ପ୍ଲାବିତ ହେଉଛି, ଆକାଶରୁ ଝରଝର ହେଇ ଝରି ଆସୁଛି ଯେଉଁ ମେଘ, ତେଣୁ ବୃଷ୍ଟି ଆଜି ପ୍ରବଳ ବେଗରେ ହେଉଛି। ବର୍ତ୍ତମାନ ଗୋମୁଟ ଭିତରେ ଅଛନ୍ତି ଶଶାଙ୍କ ଧମଳ କାମପାଳ ହଳାୟୁଧ ରେବତୀ ରମଣ ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ, ଆଗରେ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଘଣ୍ଟ ବାଦନ କରୁଛନ୍ତି, ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଆସୁଛନ୍ତି ଏବଂ ତାଙ୍କର ମସ୍ତକରେ ଶୋଭା ପାଉଛି ଟାହିଆ। ଆପଣମାନେ ଜାଣନ୍ତି ଏଇ ଯେଉଁ ଟାହିଆ, ଏ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି। ପୁରୀରେ ଗୋଟିଏ ମଠ ଅଛି ରାଘବ ଦାସ ମଠ, ସେଇ ରାଘବ ଦାସ ମଠ ମହାପ୍ରଭୁଙ୍କ ବିଜେ ସମୟରେ ସେ ଟାହିଆ ସେବା ପ୍ରଦାନ କରନ୍ତି। ମହାପ୍ରଭୁ ସ୍ନାନ ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ଏଇ ଦୁଇଟି ଯାତ୍ରାରେ ସ୍ୱୟଂ ବିଜେ କରନ୍ତି, ଆଉ ଅନ୍ୟ ଯେଉଁ ଦଶଟି ଯାତ୍ରା ରହିଛି ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟାନ୍ୟ ଯାତ୍ରାରେ ତାଙ୍କର ବିଜେ ପ୍ରତିମା ମାନେ ଯାଇ ଯାତ୍ରା ସମ୍ପନ୍ନ କରନ୍ତି। କିନ୍ତୁ ଏ ଦୁଇଟି ଯାତ୍ରା, ଗୋଟିଏ ହେଉଛି ସ୍ନାନ ଯାତ୍ରା ଏବଂ ଗୋଟିଏ ଶ୍ରୀଗୁଣ୍ଡିଚା ଯାତ୍ରା, ଏହି ଦୁଇଟି ଯାତ୍ରାରେ ମହାପ୍ରଭୁ ସ୍ୱୟଂ ବଡ଼ଦେଉଳ ଛାଡ଼ି ସେ ବାହାରକୁ ଆସନ୍ତି ଏବଂ ଆପଣ ଦେଖିବେ ସ୍ନାନ ଯାତ୍ରାରେ ଯେତେବେଳେ ମହାପ୍ରଭୁ ଆସନ୍ତି ସ୍ନାନ ବେଦୀକୁ, ବର୍ତ୍ତମାନ ସ୍ନାନ ବେଦୀ ମଧ୍ୟ ଆମେ ଦେଖିପାରୁଛୁ, ଗୋଟିଏ ପାଖରେ ବଡ଼ଦେଉଳ ଦେଖୁଛୁ, ସ୍ନାନ ବେଦୀ ଦେଖୁଛୁ ଏବଂ ବଡ଼ଦାଣ୍ଡ ଉପରେ ଏକ ସରଳ ରେଖାରେ ଦଣ୍ଡାୟମାନ କରିଥିବା ତିନି ରଥଙ୍କୁ ମଧ୍ୟ ଆମେ ସ୍ୱଚକ୍ଷୁରେ ଦେଖିପାରୁଛୁ ଏବଂ ଏଇ ଯେଉଁ ତିନି ଗୋଟି ରଥ ଆଜି ଅପେକ୍ଷା କରିକି ରହିଛନ୍ତି, କେତେବେଳେ ରଥୀମାନେ ଆସିବେ, ରଥକୁ ବିଭୂଷିତ କରିବେ, ରଥ ପରିପୂର୍ଣ୍ଣ ହେବ। ଆପଣ କହିଲେ ଏ ରଥ କିଏ, ଏ ରଥ ହେଉଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଆପଣ ଚିନ୍ତା କରନ୍ତୁ, ଜଗନ୍ନାଥ ମହାପ୍ରଭୁ ବଳଭଦ୍ର ଭଗବାନ ଏମାନଙ୍କର ଓଜନ କେତେ, ଯେତେବେଳେ ୟାଙ୍କର ଓଜନ କଥା ସମ୍ପର୍କରେ ଲେଖିଛନ୍ତି ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ବଳରାମ ଦାସ,

0: ବଳରାମ ଦାସ କହିଲେ ଯେ ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗୋରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ। ସେ ପୁରା ଅଚଳ ମହାମେରୁ, ଅଚଳ ମହାମେରୁକୁ ଏଇ ଯେଉଁ କେତେ ଖଣ୍ଡ କାଠ ମୁଁ ଦେଖୁଛି ଗଣନା ଅଛି, 731 ଖଣ୍ଡ, 742 ଖଣ୍ଡ କାଠରେ ଇଏ ସବୁ ତିଆରି ହେଇଛି। ଏଇ କାଠରେ ତିଆରି ହେଇଥିବା ରଥକୁ, ରଥ ଅଚଳ ମହାମେରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧାରଣ କରିପାରିବ, ତ ସେଥିପାଇଁ ସ୍କନ୍ଦ ପୁରାଣରେ ସ୍ପଷ୍ଟ ଭାବରେ କୁହାଯାଇଛି ଏଇ ଯେଉଁ ତିନି ଗୋଟି ରଥ ଦେଖୁଛନ୍ତି, ଏ ତିନି ଗୋଟି ରଥ ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି କଳେବର। ଏଇ ତିନି ଗୋଟି କଳେବର, ଏ ତିନି ଗୋଟି କଳେବର ଉପରେ ଇଏ ତାଙ୍କର ଆସନ ବିଗ୍ରହ। ମହାପ୍ରଭୁ ରଥ ରୂପରେ, ଆସନ ବିଗ୍ରହ ରୂପରେ ଦଣ୍ଡାୟମାନ ହେଇଛନ୍ତି, ନିଜ ଉପରେ ନିଜେ ନିଜେ ଆସନ ହେଇଛନ୍ତି ଏବଂ ସେ ନିଜେ ବସିଛନ୍ତି। ଆପଣ ଦେଖିବେ ଭଗବାନଙ୍କୁ ବୁହାଉଛନ୍ତି ଦୁଇ ଜଣ, ଜଣେ ଏଇଠି ଅଛନ୍ତି ଅରୁଣ, ଅରୁଣ ଅଛନ୍ତି ଅରୁଣ ସ୍ତମ୍ଭ ଉପରେ, ସିଏ ଠାକୁରଙ୍କୁ ବହନ କରୁଛନ୍ତି, ସୂର୍ଯ୍ୟଦେବଙ୍କର ସେ ବାହନ, ସୂର୍ଯ୍ୟରୂପୀ ଭଗବାନଙ୍କୁ ମଧ୍ୟ ସେ ବହନ କରୁଛନ୍ତି, ଏବଂ ଆଉ ଗୋଟିଏ ଖୁମ୍ଭ ଉପରେ ଆଉ ଜଣେ ଅଛନ୍ତି, ସେ ହେଉଛନ୍ତି ଗରୁଡ଼। ସେ ଗରୁଡ଼ କିଏ? ଗରୁଡ଼ ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ବାହନ, କିନ୍ତୁ ଗରୁଡ଼ ଗୋଟିଏ ପକ୍ଷୀ, ଅରୁଣ ଗୋଟିଏ ପକ୍ଷୀ, ସିଏ କ'ଣ ବାସ୍ତବିକ ଜଗନ୍ନାଥଙ୍କୁ ବହନ କରିପାରିବେ? ସେଥିପାଇଁ ଗୋପାଳ ସହସ୍ର ନାମରେ କୁହାଯାଇଛି ଗରୁ ଗରୁଡ଼ ଗରୁଡ଼ାଗ୍ରଜ, ସେ ନିଜେ ଗରୁଡ଼, ନିଜେ ଗରୁଡ଼ ଅଗ୍ରଜ, ଭଗବାନ ନିଜେ। ଆରେ ଗରୁଡ଼ ବୋଲି କିଛି ନାହିଁ, ନିଜେ ମହାପ୍ରଭୁ ଗରୁଡ଼ ରୂପରେ ଅବତୀର୍ଣ୍ଣ ହେଉଛନ୍ତି ଏବଂ ସେ ତାଙ୍କୁ ବହନ କରୁଛନ୍ତି। ଗରୁଡ଼ାଗ୍ରଜ କହିଲେ ଗରୁଡ଼ଙ୍କର ଅଗ୍ରଜ ହେଉଛନ୍ତି ଅରୁଣ, ସିଏ ମଧ୍ୟ ଭଗବାନ, ସିଏ ମଧ୍ୟ ଅରୁଣ ରୂପରେ ସୂର୍ଯ୍ୟଙ୍କୁ ବହନ କରୁଛନ୍ତି। ତେଣୁ ଯେମିତି ଗରୁଡ଼ ରୂପୀ ଭଗବାନ ଜଗନ୍ନାଥ ହେଇକିରି ବହନ ତାଙ୍କୁ ବହନ କରୁଛନ୍ତି, ସେମିତି ଏଇ ଯେଉଁ ଅରୁଣ ମଧ୍ୟ ସେ ଯେମିତି ସୂର୍ଯ୍ୟଙ୍କୁ ବହନ କରୁଛନ୍ତି, ସେମିତି ତିନି ରଥ ଇଏ ହେଉଛନ୍ତି ମହାପ୍ରଭୁଙ୍କର ସ୍ୱୟଂ ସ୍ୱାସନ ବିଗ୍ରହ, ଇଏ ହେଉଛି ତାଙ୍କର ଆସନ ବିଗ୍ରହ। ଅର୍ଥାତ୍ ଇଏ ଯେଉଁ ରଥ ତିନୋଟି ଦେଖୁଛନ୍ତି, ତାଳ ଧ୍ୱଜ ଦର୍ପଦଳନ ନନ୍ଦିଘୋଷ, ଇଏ ହେଉଛନ୍ତି ମହାପ୍ରଭୁଙ୍କର ତିନିଟା ଆସନ ବିଗ୍ରହ। ଏଇ ଆସନ ରୂପରେ ଜଗନ୍ନାଥ ଏଠାରେ ରଥ ରୂପରେ ବିରାଜିତ ଏବଂ ସେ ମଧ୍ୟ ରଥି ରୂପରେ ବିରାଜିତ ହେବେ ଆଉ ଅଳ୍ପ ସମୟ ପରେ।
1: ଗୋଟିଏ କଥା ଡକ୍ଟର ନରେଶ ଚନ୍ଦ୍ର ଦାସ, ମଧ୍ୟ ମୁଁ ଭାବୁଥିଲି ଆପଣ ଇନ୍ଦ୍ରଙ୍କ କଥା କହୁଥିଲେ, ଦ୍ରୋଣ ପୁଷ୍କର ସମ୍ବର୍ତ୍ତକ ଆବର୍ତ୍ତକ ଏଇ ଚାରି ମେଘ ଧରିକିରି ବର୍ତ୍ତମାନ ଇନ୍ଦ୍ର ଶ୍ରୀକ୍ଷେତ୍ରରେ ବିରାଜମାନ କରୁଛନ୍ତି। ଇନ୍ଦ୍ରଙ୍କର ମହାପ୍ରଭୁଙ୍କର ପଡ଼େ ନାହିଁ, ତେଣୁ ଇନ୍ଦ୍ର ଯେତେବେଳେ ସାତ ଦିନ ବର୍ଷା କଲେ ଗୋପରେ, ମହାପ୍ରଭୁ ଗୋବର୍ଦ୍ଧନ ଟେକିକି ରଖିଲେ ନା, ତେଣୁ ଇନ୍ଦ୍ରଙ୍କୁ ପୂଜା କରିବା ଅପେକ୍ଷା ପ୍ରକୃତିକୁ ପୂଜା କରିବା ପାଇଁ ଗୋପବାସୀ ବ୍ରଜବାସୀମାନଙ୍କୁ ମହାପ୍ରଭୁ ପ୍ରେରଣା ଦେଲେ। ସେ କହିଲେ କାହିଁକି ଇନ୍ଦ୍ର ପୂଜା କରୁଛ ତମେ, ତମେ ଗଛପତ୍ରକୁ ପୂଜା କର, ପାହାଡ଼ ପର୍ବତକୁ ପୂଜା କର, ବୃକ୍ଷଲତାର ରକ୍ଷା କର, ପରିବେଶର ସୁରକ୍ଷା କର। ତେଣୁ ଇନ୍ଦ୍ର ଟିକେ ରାଗିକିରି ମହାପ୍ରଭୁଙ୍କ ଉପରେ ଆଜି ଗୋଟେ ସୁଯୋଗ ପାଇକିରି ବର୍ଷା କରୁଛନ୍ତି, କିନ୍ତୁ ମହାପ୍ରଭୁ ମଧ୍ୟ ଚାହିଁଲେ ମୁହୂର୍ତ୍ତ କରି ତାକୁ ଚୁଟକିରି ଉଡ଼େଇ ଦିଅନ୍ତେ, ନାଇଁ ଉଡ଼େଇ ସାରିଲେଣି ଯେ ମହାପ୍ରଭୁ ଏ ବର୍ଷ ତାକୁ ଉଡ଼େଉ ନାହାନ୍ତି, କାହିଁକି ତାର ଗୋଟେ କାରଣ ଅଛି। ଏଇ ବର୍ଷ ଯାହା ଜଳବାୟୁ ବିଭାଗ କହିଛି, ପାଣିପାଗ ବିଭାଗ, ଏ ବର୍ଷ ଟିକେ ବର୍ଷା କମ୍ ହବ, ବର୍ଷା କମ୍ ହେଲେ ମରୁଡ଼ି ହେଇଯିବ, ଜଗତ ଲୋକ ଦୁଃଖ ପାଇବେ, ଶସ୍ୟ ଉତ୍ପାଦନ କମିଯିବ, ତେଣୁ ମହାପ୍ରଭୁ ଚାହୁଁଛନ୍ତି ଇନ୍ଦ୍ର ଟିକେ ରାଗିଲିକିରି ବର୍ଷା କଲେ କରୁ ପଛେ ମୁଁ କିଛି କହିବିନି, କାରଣ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳା ହଉ ଏବଂ ପୃଥିବୀରେ ଅନ୍ନ ଉତ୍ପାଦନ ହଉ, ନହେଲେ ମୋ ପିଲାଗୁଡ଼ା ବଞ୍ଚିବେ କେମିତି, ତେଣୁ ତାର ରାଗ ପଛେ ଶାନ୍ତ ହଉ, ସିଏ ବର୍ଷା କରୁ, ମୁଁ ପଛେ ଟିକେ।

0: ବର୍ଷାରେ ତିନ୍ତି ବୁଡ଼ିକି ଯିବି ଆଉ ଭକ୍ତମାନେ ଆସିଛନ୍ତି, ଭକ୍ତମାନେ ଯିଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ତାଙ୍କୁ ଏ ବର୍ଷାଟା କି କଥା ଆଜ୍ଞା, କାଦୁଆ
1: ତାଙ୍କ ଉପରେ ଜଳ ସ୍ପ୍ରେ କରାଯାଏ,
0: ସ୍ପ୍ରେ କରାଯାଏ, ଏ ବର୍ଷ ସ୍ପ୍ରେ କରିବାକୁ ପଡୁନି,
1: ଆବଶ୍ୟକତା
0: ନାହିଁ, ବର୍ଷ ନିଜେ ସ୍ପ୍ରେ ହଉଛି ସେଇଠି। ହଁ, ତେଣୁ କାଦୁଆ ଗୁଣ୍ଡିଚା ଧୂଳିଆ ଗୁଣ୍ଡିଚା ତ କିଛି ଶ୍ରୀକ୍ଷେତ୍ରରେ ନୂଆ କଥା ନୁହେଁ, ତେଣୁ ଏଇଥିପାଇଁ ଏ ବର୍ଷ ଆମେ ଦେଖିବା କାଦୁଆ ଗୁଣ୍ଡିଚା ହେଲା। ହଉ, ଆଉ କାଦୁଆ
1: ବର୍ଷ ହେଲା ଆମେ କାଦୁଆ ଗୁଣ୍ଡିଚା ଦେଖିନଥିଲେ,
0: ଏ ବର୍ଷ ଦେଖିଲେ। ଆଚ୍ଛା, କାଦୁଆ ଗୁଣ୍ଡିଚା ଯେ ଆଉ କୋଉ ବଡ଼ ଦାଣ୍ଡରେ ମାଟି ଅଛି ଯେ କାଦୁଅ ହବ, ଏବେ ତ ବଡ଼ ଦାଣ୍ଡ ସାରା ଆପଣଙ୍କର କଂକ୍ରିଟ ହେଇଯାଇଛି, ରଥକୁ ଦୌଡ଼ିକୁ ଛୁଁ ଛୁଁ ରଥ ଗଡ଼ି ଗଡ଼ିକିରି ଯାଉଛନ୍ତି,
1: ଝୋଟି ଚିତାରେ ଝଲସୁଛି,
0: ଝୋଟି ଆଉ ଚିତା ପଡିକିରି ଝଲସୁଛି, ତେଣୁ ଆଉ କାଦୁଆ ଗୁଣ୍ଡିଚା ଗୋଟେ ଶବ୍ଦ ହେଇକିରି ଖାଲି ରହିଛି, ତେଣୁ କାଦୁଆ ଗୁଣ୍ଡିଚା ପ୍ରକୃତରେ ଆଉ ନାହିଁ। କିନ୍ତୁ ମହାପ୍ରଭୁ ଏଇଥିପାଇଁ ଜଗତର କଲ୍ୟାଣ ପାଇଁ ବା ଜଗତର ଜନତାଙ୍କର ସ୍ୱାର୍ଥ ପାଇଁ ସେ ସହି ଯାଇଛନ୍ତି ଆଜି ଏ ବର୍ଷାକୁ, ଯେ ଇନ୍ଦ୍ର ପଛେ ରାଗିଲେ ରାଗନ୍ତୁ, ତାଙ୍କର ଚାରି ମେଘକୁ ଆଣିକିରି ବର୍ଷା କରନ୍ତୁ ପଛେ, କିନ୍ତୁ ଜଗତବାସୀଙ୍କର ଉପକାର ହଉ, ଏଇଭଳିଆ ଏ ମହାପ୍ରଭୁ ନା।
1: ପୃଥିବୀ ସସ୍ୟଶାଳିନୀ
0: ପୃଥିବୀ, ହଁ, କାଳୀ ବର୍ଷନ୍ତୁ ପର୍ଜନ୍ୟ, ପୃଥିବୀ ସସ୍ୟଶାଳିନୀ ଦେଶ ୟଂକ୍ଷୋଭ ରହିତଂ ବ୍ରାହ୍ମଣ ଆସନ୍ତୁ ନିର୍ଭୟା। ଏ ମହାପ୍ରଭୁ ପରା ଜଗତ ଜଣଙ୍କର କଲ୍ୟାଣ ପାଇଁ ଆସୁଛନ୍ତି, ସେ ତାଙ୍କ ସୁଖ ପାଇଁ ବର୍ଷାକୁ ବନ୍ଦ କରିବେ? ଭୂମି ଫାଟିକିରି ଆଁ କରିଛି, ଚାଷ ହେଇନି, ତେଣୁ କୃଷକମାନେ ଉଦ୍ଗ୍ରୀବ ନୟନରେ ଚାହିଁଛନ୍ତି ଆକାଶକୁ କେତେବେଳେ ମେଘ ବର୍ଷା ହବ ବୋଲି, ତେଣୁ ମହାପ୍ରଭୁ ତାକୁ ଅଟକେଇବେ? ଜଗତ କଲ୍ୟାଣ ହେତବେ ପରା ସିଏ ରଥଯାତ୍ରାକୁ ଆସୁଛନ୍ତି, ଆଉ ବର୍ଷାକୁ ଯଦି ଅଟକେଇବେ ଜଗତର ଅକଲ୍ୟାଣ ହବ, ତେଣୁ ମହାପ୍ରଭୁ ଜାଣିଶୁଣିକିରି ବର୍ଷାକୁ ସହିଉଛନ୍ତି। ତେଣୁ ମହାପ୍ରଭୁ ନିଜେ ଯେତେବେଳେ ବର୍ଷାରେ ତିନ୍ତିକିରି ଆସିବା ପାଇଁ ପ୍ରସ୍ତୁତ, ଆମେ କାହିଁକି ଡରିବା?
1: ଯାହା ତାଙ୍କ ଇଚ୍ଛା ତାହିଁ କାର୍ଯ୍ୟକାରୀ ହବ,
0: ଯାହା ତାଙ୍କ ଏଇଟା ତାଙ୍କର ଇଚ୍ଛା,
1: ଇଚ୍ଛା
0: ଏଇଟା ତାଙ୍କର ବର୍ଷା ହଉ, ଜଗତରେ ଲୋକଙ୍କର ଉପକାର ହଉ ବୋଲି ମହାପ୍ରଭୁ ଚାହିଁଛନ୍ତି ବୋଲି ଏ ବର୍ଷା ହଉଛି, ଏଇଟାକୁ ଆମେ ଏଇ ଦୃଷ୍ଟିରେ ଦେଖିବାକୁ ପଡିବ। ଏବଂ ସବୁ ଶ୍ରୋତାଙ୍କୁ ମଧ୍ୟ ଆମେ ନିବେଦନ କରିବୁ ଯେ ଶ୍ରୀକ୍ଷେତ୍ରରେ ବର୍ଷା ହେଲେ ହଉ ପଛେ, କିନ୍ତୁ ଜଗତର କଲ୍ୟାଣ ହଉ ବୋଲି ମହାପ୍ରଭୁ ବିଚାର କରି ଆସୁଛନ୍ତି। ଏଇ ଯୋଉ ବଡ଼ ଠାକୁର ବଳଭଦ୍ର ଆସୁଛନ୍ତି, ବର୍ତ୍ତମାନ ସିଂହଦ୍ୱାର ଗୁମୁଟ ଭିତରେ ଅଛନ୍ତି, ଅରୁଣ ସ୍ତମ୍ଭ ପାଖରେ ଆଲଟ ଚାମର ସବୁ ପଡ଼ୁଛି, ତେଣୁ ମହାପ୍ରଭୁଙ୍କର ଆମେ ମଧ୍ୟ ଟିକେ ଦେଖିବାରେ ଅସୁବିଧା ହେଉଛି ମହାପ୍ରଭୁ, କାରଣ ବଡ଼ ଠାକୁର ବଳଭଦ୍ରଙ୍କୁ ହଁ ଏବେ ଦେଖାଗଲା, ସିଂହଦ୍ୱାର ଗୁମୁଟ ଭିତରେ ଟାଇଆ ହଲିବାର ଆମେ ଦେଖିଲୁ, ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ପହଣ୍ଡି ବିଜୟ କରିବାକୁ ଆସୁଛନ୍ତି, ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଯିବେ ଆଉ ଚାରି ପାଞ୍ଚ ମିନିଟ୍ ପରେ। ଏଇଠି ଯେଉଁ ବଳଭଦ୍ରଙ୍କ ସମ୍ପର୍କରେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଡକ୍ଟର ନରେଶ ଦାସ କହୁଥିଲେ, ତାଙ୍କର ମହିମା ବର୍ଣ୍ଣନା କରୁଥିଲେ, କେତେ ରୂପ ତାଙ୍କର, ସେ ଶିବ ସ୍ୱରୂପ, ସେ ଅନନ୍ତ ସ୍ୱରୂପ, ରୁଦ୍ର ସ୍ୱରୂପ, ଏମିତି ନାନା କଥା କୁହାଯାଏ। କିନ୍ତୁ ସ୍କନ୍ଦ ପୁରାଣ ବଡ଼ ଠାକୁର ବଳଭଦ୍ରଙ୍କର ମହିମା ସମ୍ପର୍କରେ କ'ଣ କହିଛନ୍ତି ମୁଁ ଦୀପଦା ଆପଣଙ୍କୁ କହିବାକୁ ଚାହୁଁଛି। ଜୟରାମ ସଦାରାମ ସଚ୍ଚିଦାନନ୍ଦ ବିଗ୍ରହ ଅବିଦ୍ୟାପଙ୍କ ରହିତ ନିର୍ମଳାକୃତ ଏ ନମଃ। ଜୟରାମ ସଦାରାମ ସଚ୍ଚିଦାନନ୍ଦ ବିଗ୍ରହ, ଆମେ ପରମାତ୍ମାଙ୍କୁ ସଚ୍ଚିଦାନନ୍ଦ ବିଗ୍ରହ କହୁ, ବଳଭଦ୍ର ମଧ୍ୟ ସଚ୍ଚିଦାନନ୍ଦ ବିଗ୍ରହ। ଜୟାଖିଳ ଜଗତ ଭାର ଧାରଣ ଶ୍ରମ ବର୍ଜିତ, ଜଗତର ଭାର ଧାରଣ କରିବାରେ ଯାହାଙ୍କର ଶ୍ରମ ଟିକିଏ ମଧ୍ୟ ହୁଏ ନାହିଁ, ତାଙ୍କୁ ଶ୍ରମ ଟିକିଏ ବି ଲାଗେ ନାହିଁ, ସିଏ କ୍ଲାନ୍ତ ହୁଅନ୍ତି ନାହିଁ, ସିଏ ଜଗତକୁ ଧାରଣ କରିଛନ୍ତି କିନ୍ତୁ ଧାରଣ ଜନିତ କ୍ଲାନ୍ତି ତାଙ୍କର ନାହିଁ। ତାପତ୍ରୟ ବିକର ସାୟ ଫଳଙ୍କଳୟତେ ସଦା, ତାପତ୍ରୟ କ'ଣ, ଆଧି ଭୌତିକ, ଆଧ୍ୟାତ୍ମିକ ଏବଂ ଆଧି ଦୈବିକ, ଏ ତ୍ରିତାପ ଯେଉଁ ସଂସାରର ଲୋକମାନଙ୍କୁ କ୍ଲେଶ ବିଜଡ଼ିତ କରେ, ସଂସାର ଲୋକମାନେ ଦୁଃଖ ପାଆନ୍ତି, କ୍ଲେଶ ପାଆନ୍ତି, ସେଇ ତିନି ପ୍ରକାର ତାପକୁ ସେ କର୍ଷଣ କରିଦିଅନ୍ତି। ମାଟିକୁ କର୍ଷଣ କରିଦେଲେ ମାଟି ଯେମିତି ଉର୍ବର ହେଇଯାଏ, ତେଣୁ ଏଇ ତ୍ରିତାପକୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ସେ କର୍ଷଣ କରିକିରି ଏଇ ତ୍ରିତାପକୁ ବିନାଶ କରନ୍ତି। ତେଣୁ ଏ ଯେଉଁ ତ୍ରିତାପକୁ ବିନାଶ କରୁଥିବା ହେତୁ ତାଙ୍କୁ ଆମେ କ'ଣ କହୁଛୁ, ଜୟରାମ ସଦାରାମ ସଚ୍ଚିଦାନନ୍ଦ ବିଗ୍ରହ ଅବିଦ୍ୟାପଙ୍କ ରହିତ ନିର୍ମଳାକୃତ ଏ ନମଃ। ଏବଂ ଆମର ସଂସାରରେ ସମସ୍ତ ଦୁଃଖର କାରଣ କ'ଣ ଜାଣନ୍ତି ଶ୍ରୋତାବନ୍ଧୁ? ବେଦାନ୍ତ କହିଲେ ଏ ସମସ୍ତ ଦୁଃଖର କାରଣ ହେଉଛି ଅବିଦ୍ୟା, ଅଜ୍ଞାନ। ତେଣୁ ଏ ଅବିଦ୍ୟା ରୂପକ ପଙ୍କକୁ ନିର୍ମୂଳ କରିବା ପାଇଁ, ଏ ପଙ୍କକୁ ବାହାର କରିଦେବା ପାଇଁ ମହାପ୍ରଭୁ ନିର୍ମଳାକୃତ ଏ ନମଃ। ଏବଂ ନିର୍ମଳ କରିବା ପାଇଁ ଯିଏ କୃତସଂକଳ୍ପ ହେଇକିରି ବଡ଼ ଦାଣ୍ଡକୁ ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର, ତାଙ୍କୁ ଆମେ ପ୍ରଣାମ କରୁଛୁ। ମୋତେ ତ ଡକ୍ଟର ଦାସ, ମୋତେ ତ ବେଳେବେଳେ ଜଗନ୍ନାଥ ନାଁଟି ଅପେକ୍ଷା ମୋତେ ବଳଭଦ୍ର ନାଁଟି ବହୁତ ସୁନ୍ଦର ଲାଗେ। ଏଇଥିପାଇଁ ସୁନ୍ଦର।

0: লাগে যে যে জগতনাথ কহিলে তো আমি যেমিতি কহিছন্তি উপেন্দ্র ভঞ্জ তাঙ্কর কোটি ব্রহ্মাণ্ড সুন্দরী কাব্যরে যে ভক্তি দেবা গুপ্ত হই অছি যুক্তাক্ষরে অছি যুক্তাক্ষরে তেণু বৈষ্ণব বিহীনে কেউ জাণব সংসারে তেমন জগৎপতি কি জগত হচ্ছেন রাধা তাঁর পতি হচ্ছেন কৃষ্ণ তেমন যে জগন্নাথ সি কৃষ্ণ এটা কি জাঁপার না বৈষ্ণব হলে জাঁপার তেমন জগন্নাথ
1: পবিত্র রথযাত্রার পূর্বতট রেলপথর বিনম্র সেবা জারি রয়েছে। এবর্ষ যাত্রীমান সুবিধা পাই ওড়িশার বিভিন্ন প্রান্তর ও পড়োশী রাজ্যর বিশেষ ট্রেন চলাচল ঘোষণা করা যাই। এসহ অতিরিক্ত টিকেট বিক্রয় কেন্দ্র, যাত্রী সহায়তা কেন্দ্র ও স্টেসন মানকরে যাত্রী মান সুরক্ষা পাই বিশেষ ব্যবস্থা করা যাই। পূর্বতট রেলপথ আপনার সেবায়।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ। ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ। ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି। ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ଏଇ ଯେଉଁ ବିଜ୍ଞାପନ ପୂର୍ବରୁ ଆପଣଙ୍କୁ କହୁଥିଲି, ଏଇ ଯେଉଁ ବଡ଼ ଠାକୁର ବଳଭଦ୍ର, ଏଇ ବଳଭଦ୍ର ନାଁଟି ମଧ୍ୟ ବଡ଼ ସୁନ୍ଦର ନାଁ। ଆଉ ଜଗନ୍ନାଥଙ୍କର ନାଁ ଭିତରେ ଯେଉଁ ଦୁଇଟି ଶବ୍ଦ ଲୁଚିଛି, ଜଗତନାଥ, ଜଗତ କହିଲେ ରାଧା ଏବଂ ନାଥ କହିଲେ ତାଙ୍କର ପତି, ତେଣୁ ଜଗନ୍ନାଥ କହିଲେ ଯେମିତି ଆମେ ଶ୍ରୀକୃଷ୍ଣଙ୍କୁ ବୁଝୁଛେ, ଏବଂ ଶ୍ରୀକ୍ଷେତ୍ରର ପରମ୍ପରାରେ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣ ଇଏ ହେଉଛନ୍ତି ଅଭେଦ। ଯିଏ ଶ୍ରୀକୃଷ୍ଣ ସିଏ ଜଗନ୍ନାଥ, ଏବଂ ଯିଏ ଜଗନ୍ନାଥ ସିଏ ଶ୍ରୀକୃଷ୍ଣ। ତେଣୁ ଏ କଥା କହିଛନ୍ତି କିଏ, ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଯେ ବୈଷ୍ଣବ ହେଲେ ଏ କଥାଟା ଜାଣିପାରିବ। କିଛି ସମୟ ପୂର୍ବରୁ ଡକ୍ଟର କଲ୍ୟାଣୀ ନନ୍ଦୀ ମୋତେ କହିଲେ ଯେ ଆପଣ ତ ବୈଷ୍ଣବ କଥା କହିଲେ, ବୈଷ୍ଣବ କିଏ ଟିକେ କହିଦିଅନ୍ତୁ। ତେଣୁ ଶ୍ରୀଚୈତନ୍ୟ ମହାପ୍ରଭୁ କହିଛନ୍ତି ବୈଷ୍ଣବ କିଏ, କିଏ ସେ ବୈଷ୍ଣବ, ନା ତୃଣାଦପି ଶୁନି ଚେନ ତରୋରୂପି ସହିଷ୍ଣୁ ନା ଅମାନି ନା ମାନ ଦେନ କୀର୍ତ୍ତନୀୟ ସଦାହରି। ଏଇ ଗୁଣ ଯାହା ପାଖରେ ଥିବ, କ'ଣ କ'ଣ ଗୁଣ ନା ହଉଛି କ'ଣ ନା ହଁ, ତୃଣାଦପି ଶୁନି ଚେନ, ତୃଣ ଠାରୁ ମଧ୍ୟ ଯିଏ ଉଣା ହବ, ଯିଏ ନିଜକୁ ଉଣା ମନେ କରିବ, ତୃଣ ଉପରେ ଯେମିତି ସବୁ ଲୋକମାନେ ପାଦ ପକେଇକିରି ଯାଆନ୍ତି, ନିଜେ ଅନ୍ୟମାନଙ୍କର ପାଦ ଧୂଳି ଭଳି ନିଜକୁ ଜ୍ଞାନ କରି ଅତି ନମ୍ରତା ଅତି ବିନୟର ସହିତ ସେ ଗୁଣକୁ ଧାରଣ କରିବ। ତୃଣାଦପି ଶୁନି ଚେନ ତରୋରୂପୀ ସହିଷ୍ଣୁନା, ତରୁ ଯେମିତି ସମସ୍ତ ପ୍ରକାର ଦୁଃଖ କଷ୍ଟ ସହେ, ଯିଏ ହାଣୁଥିବ ତାହା ଉପରେ ମଧ୍ୟ ସିଏ ଛାୟା ଦିଏ, ଇଆଡ଼େ ମାଡ଼ ଖାଉଛି କୁରାଡ଼ି ଚୋଟ ତା ଉପରେ ପଡ଼ୁଛି, ଯେଉଁ କାଠୁରିଆ ତାକୁ ହାଣୁଛି ସିଏ ତା ଉପରେ ଛାଇ ଦେଉଛି। ଏବଂ ଗଛ କ'ଣ କରେ, ଫଳ ପୁଷ୍ପ ଧାରଣ କରେ, ନିଜେ କିଛି ଭୋଗ କରେ କି, ସବୁ ଦେଇଦିଏ, ଫଳ ଦେଇଦିଏ, ପୁଷ୍ପ ଦେଇଦିଏ, ପତ୍ର ଦେଇଦିଏ, ସବୁ ଦେଇଦିଏ। ତେଣୁ ଏଇଭଳି ଭାବ ରଖିବ, ଖରା ବର୍ଷା ସେ ତ ସହେ, ଏବଂ ବୃକ୍ଷର ଜନ୍ମ ତାର ଶତକଡ଼ା ସହେ ଅନ୍ୟମାନଙ୍କର କଲ୍ୟାଣ ପାଇଁ। ତୃଣାଦପେ ଶୁନି ଚେନ ତରୋରୂପେ ସହି ଶୁଣୁନା ଅମାନିନା ମାନ ଦେନ, ଯେଉଁମାନେ ସମାଜର ନିମ୍ନ ବର୍ଗର

0: ଲୋକ ଯେଉଁମାନେ ଦଳିତ ଅବହେଳିତ ଅପାଙ୍କ୍ତେୟ ସେମାନଙ୍କୁ ମାନ ଦେବ, ସେମାନଙ୍କୁ ସମ୍ମାନ ଦେବ, କାହାକୁ ହେୟଜ୍ଞାନ କରିବ ନାହିଁ, ସମସ୍ତଙ୍କୁ ମାନ୍ୟର ସହିତ ବ୍ୟବହାର କରିବ। କୀର୍ତ୍ତନୀୟ ସଦା ହରି
1: ଭିତରେ ଥିବା ସଡ ରିପୁ ତାକୁ ଦମନ କରି ଯେତେ ସମର୍ପିତ ହେଇ ପାରିବ
0: ବାସ ବାସ ବାସ
1: ସେହି ସେ ଭଗବାନଙ୍କର ମସ୍ତକ
0: ଏବଂ ତାପରେ ତାପରେ କୀର୍ତ୍ତନୀୟ ସଦା ହରି ସବୁବେଳେ ଶୟନେ ସ୍ୱପ୍ନେ ଜାଗରଣେ ହରିଙ୍କର କୀର୍ତ୍ତନ କରୁଥିବ। ଏବଂ ମହାତ୍ମା ଗାନ୍ଧୀ ବୈଷ୍ଣବ କିଏ ସେ କଥା କହିଥିଲେ, କେଉଁଥିରେ କହିଥିଲେ, ବୈଷ୍ଣବ ଜନ ତୋ ତେନେ କହିଏ, କିଏ କାହାକୁ ବୈଷ୍ଣବ କହିବ ନା, ପୀଡ଼ ପରାଇ ଜାଣେ ରେ, ଯିଏ ଅନ୍ୟର ପୀଡ଼ାକୁ ଜାଣିପାରେ ତାକୁ ବୈଷ୍ଣବ କହିବ। ପର ଉପକାର କରେ ତୋଏ ମନ ଅଭିମାନ ନା ଆଣେ ରେ, ପରର ଉପକାର କରିବ, ମନରେ କେବେବେଳେ ଗର୍ବ ଅହଙ୍କାର ଅଭିମାନ ଆଣିବ ନାହିଁ, ସିଏ ହେଉଛି ବୈଷ୍ଣବ। ଏଇ ପ୍ରକାର ଭାବ, ଏଇ ପ୍ରକାର ଗୁଣ, ଏଇ ପ୍ରକାର ସ୍ୱରୂପ ଯାହାର ଥିବ ସିଏ ହେଉଛି ବୈଷ୍ଣବ। ଏବଂ ସିଏ ମହାପ୍ରଭୁଙ୍କୁ ଦେଖିଲେ ସିଏ ଜାଣିପାରିବ ଯେ ଭକ୍ତି ଦେବା ଜଗତ ଆଉ ନାଥ ଏ ଦୁଇଟା ଯାକ ଶବ୍ଦ ଏଇ ବିଗ୍ରହରେ ଗୁପ୍ତ ହେଇକିରି ଅଛନ୍ତି। ଏଇଟା ତ କଥା ଆଉ କ'ଣ। ଆଚ୍ଛା, କିନ୍ତୁ ବଳଭଦ୍ର ମହାପ୍ରଭୁ ଆସୁଛନ୍ତି
1: ସାର, ପିଲାଦିନେ ବି ଆମେ ପଢ଼ିଥିଲୁ, ନିକିତି ତୌଲ ସାନ ବଡ଼କୁ ଭାରି ଯିଏ ଯାଏ ସିଏ ତଳକୁ।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆଉ ଗୋଟେ କଥା ହେଲା, ଏଇ ଯୋଉ ବଡ ଠାକୁର ବଳଭଦ୍ର ଆସୁଛନ୍ତି, ମୁଁ କିଛି ସମୟ ପୂର୍ବରୁ କୋଉଠି ଏ କଥାଟା ଆସିଲା ନା, ବଳଭଦ୍ର ନାଁଟି ମଧ୍ୟ ବହୁତ ସୁନ୍ଦର। କାହିଁକି ସୁନ୍ଦର ନା, ବଳ ବଳ ଏବଂ ଭଦ୍ର, ଆପଣଙ୍କର ବଳ ଥିଲେ ଆପଣ ତାକୁ ତା ସହିତ ଭଦ୍ରତା ତାକୁ ମଧ୍ୟ ଧରିବେ, କାରଣ ବଳ ସହିତ ଭଦ୍ରତା ହେଲେ ସେ ପୁରୁଷ ବା ସେ ବ୍ୟକ୍ତିଟି ଏତେ ସୁନ୍ଦର ହେବ, ଏତେ ମହନୀୟ ହେବ ଯେ ତାର ପ୍ରଭାବ ସମାଜରେ ରହିବ ଏବଂ ସମାଜରେ ସମସ୍ତେ ତାକୁ ମାନ୍ୟତା ଦେବେ ଏବଂ ତାଦ୍ୱାରା ସମାଜର ଅନେକ ଉପକାର ହେବ। ତେଣୁ ଏଇ ଯେଉଁ ଠାକୁର ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର, ତାଙ୍କର ବଳ ଅଛି ଏବଂ ସେ ସମଭାବରେ ମଧ୍ୟ ଭଦ୍ର। ତେଣୁ ସମସ୍ତଙ୍କୁ ଆମମାନଙ୍କୁ ସନ୍ଦେଶ ହେଲା ବଡ଼ ଠାକୁରଙ୍କର, ଯେ ବଳବାନ ହୁଅ ତା ସହିତ ଭଦ୍ର ମଧ୍ୟ ହୁଅ। ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ଆଉ ଗୋଟେ କଥା ହେଉଛି, ସିଏ ହେଉଛନ୍ତି ପ୍ରାଜ୍ଞ, ସିଏ କେବେ ଛୋଟ ଛୋଟ କଥାରେ ହଲଚଲ ହୁଅନ୍ତି ନାହିଁ, ସିଏ ଅଚଞ୍ଚଳ, ସିଏ ସ୍ଥିର। କାହିଁକି ଯେଉଁମାନେ ପ୍ରାଜ୍ଞ, ଆପଣ ଜାଣନ୍ତି, ଆପଣମାନେ ତ ପଣ୍ଡିତ ଲୋକ, ମୁଁ କ'ଣ କହିବି ଆପଣଙ୍କୁ, କିନ୍ତୁ ଯେଉଁମାନେ ପ୍ରାଜ୍ଞ, ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ଗୁଣୀ, ସେମାନେ ଧୀର ସ୍ଥିର ହୁଅନ୍ତି। ତେଣୁ ମହାପ୍ରଭୁ ମଧ୍ୟ ବଡ଼ ଠାକୁର ବଳଭଦ୍ର ମଧ୍ୟ ଧୀର ସ୍ଥିର। ନମନ୍ତି ଗୁଣିନୋ ଜନାହା, ନମ୍ରନ୍ତି ଫଳିନୋ ବୃକ୍ଷାହା। ତେଣୁ ଏ ଯେଉଁ କଥା କୁହାହେଇଛି ବଡ଼ ଠାକୁର ବଳଭଦ୍ର ତାର ପ୍ରତୀକ, ତେଣୁ ସିଏ କୌଣସି ଚଞ୍ଚଳତା ନାହିଁ। ଯେଉଁ କାଦମ୍ବରୀ ଚଞ୍ଚଳଂ ବୋଲି ଆପଣ କହିଲେ, ସୋଭିତ ଲାଙ୍ଗଳକରଂ କାଦମ୍ବରୀ ଚଞ୍ଚଳଂ, ଏଇ ଯେଉଁ କଥା କହିଲେ, ତାଙ୍କର କାଦମ୍ବରୀ ଚାଞ୍ଚଲ୍ୟ ଅଛି କିନ୍ତୁ ତାଙ୍କର ଗୁଣ ହେଉଛି ସ୍ଥିର ଗୁଣ। ତେଣୁ ଆପଣ କହୁଥିଲେ ନା ସିଂହଦ୍ୱାର ଗୁମୁଟ ଭିତରେ ଦେଖିଲା ବେଳକୁ ଯେ ସିଏ ପରା ସହଜରେ ଆସିବେନି, ଏ ଧୀରେ ଧୀରେ ଆସିବେ,
2: ଧୀରେ ଧୀରେ ଆସିଲେଣି, ଆମକୁ ଦୃଷ୍ଟି ପଥାରୂଢ଼ ହେଲେଣି,
0: ଦୃଷ୍ଟି ପଥାରୂଢ଼ ଯଦି
2: ତାଙ୍କର
0: ସିଂହଦ୍ୱାର ବାହାରିକରି ଅରୁଣ ସ୍ତମ୍ଭ ଆଗରେ ସେ ଦୃଷ୍ଟି ପଥାରୂଢ଼ ହେଲେଣି, ଆପଣ ଏବେ ଟିକେ ତାଙ୍କ କଥା କହନ୍ତୁ।
2: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଶ୍ରୀଅଙ୍ଗରେ ପାଟ ରସି ବାନ୍ଧିଛନ୍ତି କଷି କଷି, ବିଶ୍ୱାବସୁ ଅବତଂସି ଦୟିତାପତି, ଆସୁଛନ୍ତି ବସି ବସି ଧରାତଳ ଧସି ଧସି, ଭାବଭକ୍ତି କଷି କଷି ଜଗତପତି। ଧନ୍ୟ ସେ ବଡ଼ ଠାକୁର, ମହାବଳଶାଳୀ ହେଲେ ମଧ୍ୟ ସେ ଅତି ଭଦ୍ର, ଏଣୁ ତାଙ୍କ ନାମ ବଳଭଦ୍ର। ସଂସାରରେ ତାଙ୍କଠାରୁ କେତେ କଥା ଶିଖିବାକୁ ଅଛି, ସଂସାରରେ କେବଳ ବଳଭଦ୍ରଙ୍କର ନାମଟିକୁ ଯଦି ଆପଣ ହୃଦୟଙ୍ଗମ କରିବେ, ଏ ସଂସାରରେ କେହି କାହାର ଅପ୍ରିୟ ହେବେ ନାହିଁ। ଆରେ ମଣିଷ ହୃଦୟରେ ଯେତେ ଶକ୍ତି ଥିଲେ ମଧ୍ୟ ସେ ଭଦ୍ର ହେବା ଦରକାର। କ'ଣ ଆମେ ପ୍ରାର୍ଥନା କରୁ ଭଗବାନଙ୍କ ପାଖରେ, ଭଦ୍ରଂ କର୍ଣ୍ଣେ ଭିଶୃଣୁୟାମ ଦେବା, ଭଦ୍ରଂ ପଶ୍ୟେମାକ୍ଷଭିରେ ଯଜତ୍ରାଃ, ସ୍ଥିରୈରଙ୍ଗୈ ସ୍ତୁଷ୍ଟୁବାଗୁଂସସ୍ତନୁଭେ ନିର୍ବ୍ୟସେମ ଦେବହିତଂ ଯଦାୟୁଃ। ଅର୍ଥାତ୍ ଭଦ୍ରଂ କର୍ଣ୍ଣେ ଭିଶୃଣୁୟାମ ଦେବା, ତେଣୁ ଆମେ ଭଦ୍ର କଥା ଶୁଣିବା, କୌଣସି କଥାକୁ ଅଭଦ୍ର କଥା ଅର୍ଥାତ୍ ଆମର ଯେଉଁ କଥା ସମାଜର ଅହିତ ସୃଷ୍ଟି କରିବ ସେଭଳି କଥାକୁ ଶ୍ରବଣ କରିବା ନାହିଁ।

0: ପାଟିରେ ଉଚ୍ଚାରଣ କରିବା ନାହିଁ, ତେଣୁ ଆମେ ସମସ୍ତେ ଭଦ୍ର ହବା।
1: ଡକ୍ଟର ଦାସ, ଏଇ ଯୋଉ ଭଦ୍ର ଶବ୍ଦଟି ଆମେ ବେଦରୁ ନେଇକରି ମହାପ୍ରଭୁଙ୍କ ପାଖରେ ଥୋଇଛେ କି ବୋଲି ମତେ ବେଳେ ବେଳେ ଲାଗେ।
0: ହଁ ହଁ,
1: ଏଇ ଯୋଉ ଆପଣ କହିଲେ ଭଦ୍ରଙ୍କୃତ ବୋଜନ୍ତୁ ବିଶ୍ୱତଃ, ଅନେକ ସ୍ଥାନରେ ବେଦାନ୍ତରେ, ଅନେକ ସ୍ଥାନରେ ବା ବେଦରେ, ଅନେକ ସ୍ଥାନରେ ଭଦ୍ର ଶବ୍ଦର ବ୍ୟବହାର ଅଛି ଆପଣ କହିଲେ। ତେଣୁ ସେଇ ଶବ୍ଦକୁ ଆମେ ଆମର ଦିଅମାନଙ୍କୁ ତାଙ୍କୁ ସେଇ ଶବ୍ଦରେ ନାମିତ କରିଛେ।
0: ଯେତେବେଳେ ଗର୍ଗାଚାର୍ଯ୍ୟ ନାମ ଦେବାକୁ ଗଲେ ସେତେବେଳେ କହିଲେ ଅୟଂ ହି ରୋହିଣୀ ପୁତ୍ର, ଆରେ ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ରୋହିଣୀ ନନ୍ଦନ, ଏବଂ ଇଏ ହେଉଛନ୍ତି ଅତ୍ୟନ୍ତ ବଳଶାଳୀ, ତାଙ୍କ ସମ୍ମୁଖ ଭାଗରେ କୌଣସି ବଳବାନ ଟେକିବେ ନାହିଁ। ଏବଂ ଆପଣମାନେ ଜାଣିଛନ୍ତି ପ୍ରଭୁଙ୍କର ଗୋଟିଏ ନାମ ହେଉଛି କାଳିନ୍ଦୀ ଭେଦନ। କାଳିନ୍ଦୀକୁ ମଧ୍ୟ ସେ ଭିଡ଼ି ଆଣିଲେ, କାଳିନ୍ଦୀ ମାନେ ଯମୁନା ନଦୀ, ଭୟଙ୍କର ଯମୁନା ନଦୀକୁ ଭିଡ଼ି ଆସିଲେ। କେତେବେଳେ ଯେତେବେଳେ ଦ୍ୱାରିକାରେ ଅବସ୍ଥାନ କରୁଥିଲେ ସେତେବେଳେ ସେ ତାଙ୍କର ସାନ ଭାଇ କୃଷ୍ଣଙ୍କୁ କହିଲେ, କହିଲେ ଶ୍ରୀକୃଷ୍ଣ ଆମେ ଟିକେ ଯିବା ଗୋପପୁର ଆଡ଼େ, ବହୁ ଦିନ ହେଲା ଆମେ ଯାଇନେ, ଟିକେ ଯାଇକିରି ବୁଲି ଆସିବା। କୃଷ୍ଣ କହିଲେ ମୁଁ ଯାଇପାରିବି ନାହିଁ, ମୋର କାମ ଅଛି, ତୁମେ ଯାଅ। ସେଥିପାଇଁ ବଳଭଦ୍ର ଗୋପପୁରକୁ ଯାଇଥିଲେ। ସେତେବେଳେ ଖରାଦିନ ଥିଲା, ପ୍ରଚଣ୍ଡ ଗ୍ରୀଷ୍ମତାପ ଅନୁଭୂତ ହେଉଥିଲା, ତେଣୁ ବଳଭଦ୍ର କହିଲେ ଯେ ବର୍ତ୍ତମାନ ହେ ଗୋପାଳ ବାଳକମାନେ, ମୋର ସଖାମାନେ, ଆମେ ଏ ଗରମର ଉତ୍ତାପରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଯମୁନାରେ ଯାଇକରି ଟିକେ ସ୍ନାନ କରିବା ଉଚିତ। ତେଣୁ ଯମୁନା ନଦୀ ଦୂରରେ ଥିଲା ସେତେବେଳେ ଏଇ ବଳଭଦ୍ର ଭଗବାନ କହିଲେ, ଏ ଯମୁନେ ତୁମେ ଏଇଠିକି ଆସ, ଅର୍ଥାତ୍ ଆମ ପାଖକୁ ଆସ। ଯମୁନା କହିଲା, ମୁଁ ଯଦି ୟାଙ୍କ କଥାରେ ସବୁ ଯିବା ଆସିବା କରିବି ତାହେଲେ ମୋର ମାନ ମହତ କ'ଣ ରହିବ। ଯମୁନା ବଳଭଦ୍ରଙ୍କ କଥାକୁ ଶୁଣିବାକୁ ଆସିଲା ନାହିଁ, ଯାହାଫଳରେ ବଳଭଦ୍ର ଭଗବାନ ଅତ୍ୟନ୍ତ ବଳଶାଳୀ ସେ ତାଙ୍କର ହଳଟାକୁ ଟେକିଲେ। ହଳ ଟେକିକିରି ଯମୁନା ନଦୀକୁ ଏମିତି ଆକର୍ଷଣ କରିଦେଲେ ଯେ ଯମୁନା ନଦୀ ଆକର୍ଷିତ ହେଇକରି ଆସି ତାଙ୍କ ପାଖରେ ପହଞ୍ଚିଗଲା। କହିଲା, ହେ ପ୍ରଭୁ ମୋତେ ଆପଣ କ୍ଷମା କରନ୍ତୁ, ନା ମୁଁ ଡାକିଲି ତୁ କାହିଁକି ମୋତେ ଅବଜ୍ଞା କଲୁ। ତେଣୁ ଆଜି ମଧ୍ୟ ଦେଖିବେ ଏଇ ଯେଉଁ ବ୍ରଜମଣ୍ଡଳରେ ଯମୁନା ନଦୀ ଟିକେ ତେଢ଼ା ମେଢ଼ା ହେଇକିରି ଯମୁନା ଆଡ଼କୁ ମାନେ ବ୍ରଜ ଆଡ଼କୁ ପଶି ଆସିଛି। ସେଥିପାଇଁ କୁହାଯାଏ ଯେତେବେଳେ ବହସି ବପୁସି ବିଷ ଦେ ବସନଂ ଜଳଦାଭଂ ହଳହତି ଭୀତି ମିଳିତ ଯମୁନାଭମ୍। ଆପଣ ଦେଖିଲେ କ'ଣ କହିଲେ କବି, କବି ଜୟଦେବ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବଳଭଦ୍ରଙ୍କର, ବଳଭଦ୍ରଙ୍କର ଅବତାର, ସେ ଜଣେ ଅବତାର, ତେଣୁ ଦଶାବତାର ଭିତରେ ବଳଭଦ୍ରଙ୍କୁ ଗଣନା କରି ଯେତେବେଳେ ଜୟଦେବ ବର୍ଣ୍ଣନା କରୁଛନ୍ତି ବହସି ବପୁସି ବିଷ ଦେ, ବିଷ ଦେ ବପୁସି, ବିଷଦ ମାନେ ଅତ୍ୟନ୍ତ ଶୁଭ୍ର ଦେହରେ, ବହସି ବପୁସି ବିଷ ଦେ ବସନଂ ଜଳଦାଭମ୍, ଗୋଟିଏ ବସନ ସେ ପିନ୍ଧନ୍ତି ତାକୁ ଜଳଦାଭମ୍, ଜଳଦ କହିଲେ ମେଘ, ମେଘର କାନ୍ତି ଯେମିତି ସେମିତି, ଅର୍ଥାତ୍ ସେ ହେଲେ ନୀଳାମ୍ବର। ତେଣୁ ଭଗବାନ ବଳଭଦ୍ର ନୀଳ ବସ୍ତ୍ରକୁ ପରିଧାନ କରନ୍ତି। ବପୁସି ବିଷଦି ବପୁସି ବହସି ବପୁସି ବିଷଦେ ବସନଂ ଜଳଦାଭଂ, ସେ ଯେଉଁ ମେଘ ମାନେ ଯେଉଁ ବସ୍ତ୍ରଟି ପିନ୍ଧୁଛନ୍ତି ସେ କିଭଳି ନା ହଳ ହତି ଭୀତି ମିଳିତ ଯମୁନାଭମ୍। ହଳ ହତି, ହଳର ଆଘାତରେ ହଳ ହତି ବିହିତ ଯମୁନାଭମ୍, ସତେ କି ଯମୁନା ନଦୀ ଆସିକିରି ଏଇ ଯେତେ ହଳର ହଳର ଆକର୍ଷଣରେ ଭୟଭୀତ ହେଇ ଯମୁନା ନଦୀ ତାଙ୍କ ଦେହରେ ଲୀନ ହେଇଯାଇଛି କି। ଏମିତିଆ ନୀଳ ବସ୍ତ୍ରକୁ ପରିଧାନ କରି ଭଗବାନ ବିରାଜମାନ କରୁଛନ୍ତି। ଆମେ ବର୍ତ୍ତମାନ ଦେଖୁଛେ, ବର୍ତ୍ତମାନ ଘଣ୍ଟ ଘଣ୍ଟା ଘଣ୍ଟ ବାଜୁଛି, ଏବଂ ଯେଉଁ ଚକ୍ର ବନାଟି ଲାଗିଛି, ଯେଉଁ ନୃତ୍ୟକାରୀମାନେ ଅଛନ୍ତି ସେମାନେ ନିରଳସ ଭାବରେ ଭଗବାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି।

0: ବଳଭଦ୍ରଙ୍କର ତାଳଧ୍ୱଜ ରଥ ଏବେ ସମ୍ପୂର୍ଣ୍ଣ ବିମଣ୍ଡିତ ଅପେକ୍ଷା କରିଛି। କେତେବେଳେ ରଥୀ ଆସିବେ, ରଥ ପରିପୂର୍ଣ୍ଣ ହେବ ଏବଂ ରଥ ପ୍ରତିଷ୍ଠା ହୋଇଯାଇଛନ୍ତି। ବର୍ତ୍ତମାନ ସେ ଯେଉଁ ସିଂହାସନ ଉପରେ ମହାପ୍ରଭୁ ବସିବେ, ରଥାରୂଢ଼ ହେବେ। ବର୍ତ୍ତମାନ ଆଉ ଅଳ୍ପ ସମୟ ମାତ୍ର ବାକି, କେତେବେଳେ ମହାପ୍ରଭୁ ଆସିବେ। ଧୀର ପଦକ୍ଷେପରେ ସେ ବହୁ ବାଟ ପରିଶ୍ରମ କରି ତାଙ୍କର ସତେକି ତାଙ୍କର ଦେହରୁ ଶ୍ରମଝାଳ ବୋହିଯାଉଛି। ତାଙ୍କର ଆଖିକି ଆମେ ଦେଖିପାରୁଛେ, କି ସୁନ୍ଦର ଆଖି ସେ। ସେ ଆଖିରେ ଥରେ ଆଖି ମିଶିଗଲେ କେତେ ଭରସା ଆସିଯାଉଛି ମନରେ, ମୋ ପ୍ରଭୁ ମୋ ପାଇଁ ଅଛନ୍ତି, ସେ କେବେ ହେଲେ ମୋତେ ନିରାଶ କରିବେନି। ଏ ସଂସାରରେ ମୁଁ ପତିତ, ପ୍ରଭୁ ଆପଣ ପତିତ ପାବନ। ଏଇ ଯେଉଁ ପତିତ ପାବନ ଲୀଳା କରିବା ପାଇଁ ଆଗ ବଡ଼ ଭାଇ ଆସୁଛନ୍ତି, ପଛରେ ସାନ ଭାଇ ଆସିବେ, ତେଣୁ ରାସ୍ତା ପରିଷ୍କାର କରିଦେଉଛନ୍ତି। ଆସନ୍ତୁ ପ୍ରଭୁ, ଆସନ୍ତୁ ଆଗକୁ, ଆଗକୁ ଆସନ୍ତୁ, ଆଗକୁ ଆଗକୁ ମାଡ଼ି ଆସନ୍ତୁ ପ୍ରଭୁ। ଧନ୍ୟ ଧନ୍ୟ ପ୍ରଭୁ, କାହିଆ କେମିତି ଝୁଲୁଛି ହଁ, ଏବଂ ଆମେ ପଛେ ପଛେ ଦେଖୁଛୁ, ଇଏ ପୁରା ଧାଡ଼ି ପହଣ୍ଡି। ତେଣୁ ଏବେ ବଳଭଦ୍ର ଭଗବାନ ଯେତିକି ଯେତିକି ତାଳଧ୍ୱଜ ରଥ ନିକଟତର ହେଉଛନ୍ତି, ଆମେ ଦେଖୁଛୁ ଗୁମୁଟରେ ପୁଣି ଆଲୋଟ ଚାମର ଆମକୁ ଦେଖାଗଲାଣି। ଅର୍ଥାତ୍ ମା ସୁଭଦ୍ରା ଜଗତ ଜନନୀ କରୁଣାମୟୀ।
1: ଡକ୍ଟର ଦାସ, ଏଇଟା ଧାଡ଼ି ପହଣ୍ଡି ନୁହେଁ, ଏଇଟା ଧାଁ ପହଣ୍ଡି,
0: ଏଇଟା ଧାଁ ପହଣ୍ଡି। ହଁ, ସେ ଧାଁ ପହଣ୍ଡିକୁ ଧାଡ଼ି ପହଣ୍ଡି କହନ୍ତି। ତେଣୁ କହିବାର କଥା ହେଲା, ଧାଇଁ ଧାଇଁକିରି ଆସୁଛନ୍ତି ତ, ତେଣୁ ସାର୍ କହିଲେ ଏଇଟା ଧାଁ ପହଣ୍ଡି, ବଢ଼ିଆ କଥା। ତେଣୁ ମୋର କହିବାର କଥା ହେଲା, ବର୍ତ୍ତମାନ ଆମେ ଦେଖୁଛୁ ଯେ
1: କାହିଁକି ମୁଁ ଏଇଟା କହିଲି, ହଁ ନା ଦେଖନ୍ତୁ, ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି ବଡ଼ ଠାକୁର,
0: ହଁ
1: ଗୁମୁଟ ଭିତରେ ଦିଶିଲେଣି ମା ସୁଭଦ୍ରା। ଆପଣ ତ ଏତେ ବର୍ଷ ହେଲା କରୁଛନ୍ତି, ଆମେ ତ ବସିକିରି କରୁଛେ, କଥା କହୁଛେ, ଠାକୁରଙ୍କର ଏମିତି ଦେଖିନେ କେବେ
0: ନା, କାହିଁକି
1: କମ ବ୍ୟବଧାନରେ
0: ଧାଇଁ ଧାଇଁକିରି ପଳେଇ ଆସୁଛନ୍ତି। ମା କେବଳ ଅପେକ୍ଷା କରିଛନ୍ତି,
1: ଆମେ ଧାଡ଼ି ପହଣ୍ଡି କଥା ଜାଣିଥିଲେ, ଏ ବର୍ଷ ଗୋଟେ ଦେଖିଲେ ଏଇଟା ଧାଁ ପହଣ୍ଡି,
0: ଧାଁ ପହଣ୍ଡି, ଧାଇଁ ଧାଇଁକିରି ଆସୁଛନ୍ତି। ଆଗରେ ଦେଖନ୍ତୁ ଗୋଟିଏ କଳା ଛତା, ସେ ମଧ୍ୟ ସମ୍ମାନର ସ୍ୱରୂପ କଳା ଛତାଟିଏ ଟେକା ହେଇଛି। କେତେ ଚାମର ପଡ଼ୁଛି, ଆଲଟ ପଡ଼ୁଛି, ମହାପ୍ରଭୁଙ୍କ ଦେହରେ ଯେଉଁ ଶ୍ରମଝାଳ ବୋହିଯାଉଛି। ହେ ପ୍ରଭୁ, ବଡ଼ ଦେଉଳର ବଡ଼ ସାମନ୍ତ, ତୁମେ ପୁରା ବଡ଼ ବଡ଼ ଯେଉଁ ନୀଳ ନୀଳାଦ୍ରି ନୀଳ ପର୍ବତ, ସେ ନୀଳ ପର୍ବତର ତୁମେ ଆଉ ତ ଗୋଟିଏ ଧବଳ ହସ୍ତି ସ୍ୱରୂପ। ନୀଳ ପର୍ବତ ଛାଡ଼ିକରି ଧୀରେ ଧୀରେ ଧୀରେ ଧୀରେ ତାଳଧ୍ୱଜ ରଥ ଅଭିମୁଖେ ଯାତ୍ରା କରୁଛନ୍ତି ପ୍ରଭୁ। କି ଦୃଶ୍ୟ, କି ଅପୂର୍ବ ଦୃଶ୍ୟ! ହେ ମୋର ଭକ୍ତଗଣ, ହେ ଶ୍ରୋତା ବନ୍ଧୁଗଣ, ଆପଣମାନେ ସମସ୍ତେ ଭାବଚକ୍ଷୁକୁ ଖୋଲି ଦିଅନ୍ତୁ, ଭାବଚକ୍ଷୁରେ ଦେଖନ୍ତୁ। ମହାପ୍ରଭୁଙ୍କ ଉପରେ ଟିକେ ଟିକେ ଇନ୍ଦ୍ର ବୃଷ୍ଟି କରୁଛନ୍ତି। ମହାପ୍ରଭୁ ସମ୍ପୂର୍ଣ୍ଣ ଉର୍ଦ୍ଧ୍ୱମୁଖ ହୋଇଯାଇଛନ୍ତି, ଉପରକୁ ଚାହିଁଛନ୍ତି। ଧନ୍ୟ ପ୍ରଭୁ, ଆପଣଙ୍କର ଏଇ ଯେଉଁ ଟାହିଆ, ଆଜି ତ କ'ଣ ବଡ଼ ସାଜେଣୀ ହେଇଛି, ଏ ବଡ଼ ସାଜେଣୀରେ ଆଜି ଟାହିଆଟି ଉଜ୍ଜ୍ୱଳ ଉଠିଯାଉଛି। ଧନ୍ୟ ସେ ରାଘବ ଦାସ ମଠ ରଘୁ ଅରକ୍ଷିତ, କିଏ ତପସ୍ୟା କରିଥିଲେ
1: ଏଇ ଯେଉଁ ଉପରକୁ ଚାହୁଁଛନ୍ତି ବୋଲି ଆପଣ କହିଲେନି, ଏଇଟା ଗୋଟେ ସ୍କନ୍ଦ ପୁରାଣ ଲେଖା ହେଇଛି, ତବୋ ପାଙ୍ଗ ଦର୍ଶନ ପ୍ରପନ୍ନନ୍ତୁ ଦଶ ଦେଶ।
0: ଭଗବାନଙ୍କର ଅପାଙ୍ଗ, ଅପାଙ୍ଗ ମାନେ ନେତ୍ର ପ୍ରାନ୍ତ, ନେତ୍ର ପ୍ରାନ୍ତରେ ଯେତେବେଳେ ମହାପ୍ରଭୁ ଦେଖିଦେବେ ଉର୍ଦ୍ଧ୍ୱ ଭାଗକୁ, ସେତେବେଳେ ଆଜି ଉପରେ ମଧ୍ୟ ଅନେକ ଦେବତା ଦେବୀ ସମସ୍ତେ ଚାହିଁକିରି ବସିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି, ସେମାନେ ମଧ୍ୟ କୃତାର୍ଥ ହେବେ। ମହାପ୍ରଭୁ ଆପଣ ସମସ୍ତଙ୍କୁ କୃତାର୍ଥ କରନ୍ତୁ, ଆପଣଙ୍କର ଇଏ ମାନେ ଅପାଙ୍ଗର କଟାକ୍ଷ ଦ୍ୱାରା ଆଜି ସବୁ ସମସ୍ତ ଜଗତବାସୀ ଆପଣଙ୍କୁ ଚାହିଁ ବସିଛନ୍ତି ପ୍ରଭୁ। କେତେ ଦୁଃଖ, କେତେ ଜନ୍ମ ଜନ୍ମ ପରେ ତଥାପି ଏ ଭବସାଗରରୁ ଆମେ ଉଠିପାରୁନୁ ପ୍ରଭୁ, ସମସ୍ତେ ପଡ଼ିକରି ଅଛୁ ଭବସାଗରରେ। ପତିତ ହୋଇଥିବା ସମସ୍ତ ଅଗଣିତ ଶ୍ରୋତା ବନ୍ଧୁ, ଅଗଣିତ ଭକ୍ତଜନ ସମସ୍ତଙ୍କ ଉପରେ ଆପଣ କୃପା କରନ୍ତୁ, କୃପା ବୃଷ୍ଟି କରନ୍ତୁ ପ୍ରଭୁ। ଏଇ ଯେଉଁ ବୃଷ୍ଟି ହେଉଛି, ଏ ବୃଷ୍ଟି ତ ଆମକୁ ଭିଜେଇ ଦେଉଛି, ଏ ଭିଜେଇବାଟା କିଛି ନୁହଁ, ଆପଣଙ୍କର କରୁଣାର ବାରିଧାରା ଯେତେବେଳେ ଆମ ଉପରେ ପଡ଼ିବ ଏବଂ ଆମର ଜନ୍ମ ଜନ୍ମାନ୍ତରର ସମସ୍ତ ପାପ ରାଶି ସମ୍ପୂର୍ଣ୍ଣ ଭାବରେ ଧୂଳିସାତ ହୋଇଯିବ ପ୍ରଭୁ। ତେଣୁ

0: ଆପଣ ଆମ ଉପରେ ଦୟା କରନ୍ତୁ, ଦୟା କରନ୍ତୁ, ଦୟା କରନ୍ତୁ।
1: ପହଣ୍ଡିରେ ଆସୁଛନ୍ତି, ବିଳମ୍ବ କରୁଥିଲେ ସିଂହଦ୍ୱାର ଗୁମୁଟ ଭିତରେ ଆସିବାକୁ, କାହିଁକି ନା କୋଉଠି ଯଦି କିଛି ଟିକିଏ ରହିଯାଇଥିବ ମନ ପଛରେ ଆସିଲେ ନା ନାହିଁ ମା ଦେବୀ ସୁଭଦ୍ରା ଅଲିଅଳି ଭଉଣୀ ଆଉ ତା ପଛକୁ ସାନ ଭାଇ, ତେଣୁକରି ଅପେକ୍ଷା କରିଥିଲେ ଆସିବାର ସଙ୍କେତ, ଯେତେବେଳେ ପାଇଲେ ବର୍ତ୍ତମାନ ଆସି ପହଞ୍ଚି ଗଲେଣି ପହଣ୍ଡି ବିଜୟରେ। ଅବଶ୍ୟ ଆମେ ଗୋଟେ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିପାରୁଛୁ, ଯେ ଘଣ୍ଟୁଆ ମାନଙ୍କର ଘଣ୍ଟ ନାଦ ହରିବଲ ହୁଳହୁଳି ଆଲଟ ଚାମର ସହିତ ଦୟାଣାମାଳି ସେବକ ମାନେ ମସ୍ତକରେ ଚାଙ୍ଗୁଡ଼ାରେ ସୁନ୍ଦର ଭାବରେ ନାନା ଫୁଲ ଧରି ପ୍ରଭୁଙ୍କର ଆସିବା ପଥକୁ ମଧ୍ୟ ଫୁଲ ବୃଷ୍ଟି କରୁଛନ୍ତି ବା ପୁଷ୍ପ ପକାଉଛନ୍ତି। ଛେଚା କଚା ଖାଇ ପହଣ୍ଡି ବିଜେ କେତେରେ ଦୌଡ଼ି ବନ୍ଧା ନିଜେ ଦୁଃଖ ସହି ଆନନ୍ଦ ଦିଅନ୍ତି, ସିଏ କି ଆନନ୍ଦ କଥା, ସତରେ ପ୍ରଭୁଙ୍କର ଇଏ ହେଉଛି ସେଇ ଆନନ୍ଦ ଯେଉଁ ଆନନ୍ଦକୁ ଅନୁଭବ କରୁଛନ୍ତି ପ୍ରଭୁ, କାରଣ ଭକ୍ତମାନେ ଆଜି ଭିଜୁଛନ୍ତି, ଭିଜିବା ଭିଜେଇବା ଶୁଣିବା ଶୁଣାଇବା ଦେଖିବା ଦେଖେଇବା ନାଚିବା ନଚେଇବା ୟାରି ଭିତରେ ଯେଉଁ ଆନନ୍ଦ ୟାରି ଭିତରେ ଯେଉଁ ବିନୋଦ ତା ହେଉଛି ସେଇ ସାରା ଜଗତର ଠାକୁରଙ୍କର ପହଣ୍ଡିର ବେଳରେ। ସାରା ଜଗତର ସକଳ ରହସ୍ୟ ତୁମରେ ସିନା ଠୁଳ, କେତେ ମୁନି ଋଷି ଦେଖି ସେ ନୟନ ଭାବେ ହୋଇଛନ୍ତି ବୋଳ, ସତରେ ପ୍ରଭୁ ଆପଣଙ୍କର ନୟନ ଆପଣଙ୍କର କରୁଣାର ବାରିଧାରା ଯାହା ଉପରେ ଟିକିଏ ପଡ଼ିଯାଏ ନା ତାର ସାରା ଜୀବନର ସବୁ ଦୁଃଖ ପାପ ତାପ ସବୁକିଛି ବିନିଷ୍ଟ ହୋଇଯାଏ। ସେଇଥିପାଇଁ ତ ପ୍ରଭୁଙ୍କର ଇଏ ତୀର୍ଥକ୍ଷେତ୍ର ଇଏ କମନୀୟ କ୍ଷେତ୍ର ଏଠି ଆଜି ପରମ ପାବନ କ୍ଷେତ୍ରରେ ପରିଣତ ହୋଇଛି, ସତେ ଯେପରି ଅଭିଭୂତ ହେଉଛି ସତେ ଯେପରି ପ୍ରତୀୟମାନ ହେଉଛନ୍ତି ସକଳ ତୀର୍ଥା ଏଠାରେ ଜଳ ସ୍ଥଳ ଚାନ୍ତରିଖେ ମୁକ୍ତିସ୍ତ୍ରୀ ପୁରୁଷୋତ୍ତମେ ଯେଉଁ କୁହାଯାଇଛି ଶାସ୍ତ୍ରରେ, ବାସ୍ତବରେ ତାହାର ନିଚ୍ଛକ ଉଦାହରଣ ନିଚ୍ଛକ ଦର୍ଶନ ଆମେ ଏଇଠାରେ ଅନୁଭବ କରୁଛେ। କାରଣ ଯେଉଁ କ୍ଷେତ୍ରରେ ସ୍ୱୟଂ ପରମ ଭଗବାନ ବିଷ୍ଣୁ ବଳିଆର ଭୁଜ ମା ଦେବୀ ସୁଭଦ୍ରାଙ୍କର ପଦପତନ ଭାବରେ ପବିତ୍ର ହେଇଯାଉଛି, କେତେ ପବିତ୍ର ପୁଣ୍ୟ କ୍ଷେତ୍ର ଯାହାକୁ କି ବର୍ଣ୍ଣନା କରାଯାଇଛି, ଦେଖ ନିତ୍ୟ ନିରାଚଳ ସଫଳ ତୀର୍ଥଙ୍କର ଆଳ ଗୋପ ମଥୁରା ବୃନ୍ଦାବନ ଦ୍ୱାରିକା ଆଦି ଯେତେ ସ୍ଥାନ ସଫଳ ଏହି ସ୍ଥାନ ପାଇଁ ଆବର କାଶୀ ମଧ୍ୟ ଦେଇ ଆଜି ସଫଳ ତୀର୍ଥ ଦ୍ୱାରିକା ମଥୁରା କାଶୀ ଆଜି ତମେ ଯେମିତି ସବୁ ତୀର୍ଥ ଏଇଠାରେ ସମାଗମ ହେଇ ଉଠିଛନ୍ତି, ଆଉ ଆମେ ଦେଖୁଛୁ ଶ୍ରୋତାବନ୍ଧୁ ସିଂହଦ୍ୱାରର ସେ ଅରୁଣ ସ୍ତମ୍ଭ ପାଖରେ ଜଗତ ଜନନୀ ମା ଭବସାଗର ତରଣୀ ସଂସାରର ଦୁଃଖ ହେଲିଣି ମା ଦେବୀ ସୁଭଦ୍ରା ମୋତେ ସିଂହଦ୍ୱାରର ଉହାଡ଼ ଭିତରୁ ଚାଲି ଆସୁଛନ୍ତି। ଆଉ ବଳିଆର ଭୁଜ ବଡ଼ ଭାଇ ବଳଭଦ୍ର ଯିଏକି ବର୍ତ୍ତମାନ ନନ୍ଦିଘୋଷ ରଥର ନିକଟତର ହେଲେଣି ଅଗ୍ରସର ହେଉଛନ୍ତି, ଦଳିତାପତି ସେବକମାନଙ୍କ ଦ୍ୱାରା ଦଳିତାପତି ଯେ ଡର ଧରିଛନ୍ତି ହୋଇଛନ୍ତି ଏକ ମେଳ, କେହି ବୋଲୁଛନ୍ତି ମଣିମା ମଣିମା କେହି ବୋଲେ ଚାଲ ଚାଲ ଚାଲ ପ୍ରଭୁ ଚାଲ, ଆଉ ଅପେକ୍ଷା ନାହିଁ ଅପେକ୍ଷା କରିଥିଲୁ ପ୍ରଭୁ ଆପଣଙ୍କର ଆସିବାର ସେଇ ପଥକୁ ଦର୍ଶନ କରିବା ପାଇଁ ଆପଣ ଆସିଯାଇଛନ୍ତି। ମସ୍ତକରେ ରାଘବ ଦାସ ପ୍ରଦତ୍ତ ତାହିଆ ଯେଉଁ ତାହିଆ ଅତି ସୁନ୍ଦର ଭାବରେ ପୁଷ୍ପରେ ସୁଶୋଭିତ ହୋଇଛନ୍ତି, ଯେଉଁ ତାହିଆ କେଡ଼େ ଭାଗ୍ୟ ତା ଦେହରେ ଲାଗିଛନ୍ତି ରଙ୍ଗଣୀ ମାଳ ସୋଲ ଏବଂ ରଙ୍ଗଣୀ ମାଳ ସହିତ ତୁଳସୀ ଏବଂ ନାନା ସୁଶୋଭିତ ସୁଗନ୍ଧିତ ପୁଷ୍ପ ସହିତ ମସ୍ତକରେ ରହିଛନ୍ତି ଧୂବ, ଯେଉଁ ଧୂବ ପ୍ରତୀୟମାନ କରେ ଜଗତକୁ ଭଗବାନ ନିଜେ କହୁଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏବଂ ଏ ସଂସାରରେ ଅହଙ୍କାରକୁ ବଶୀଭୂତ କରି ନିଜର ସମସ୍ତ କର୍ମକୁ ମୋତେ ସମର୍ପଣ କରି ସତ୍ପଥରେ ଆଗେଇ ଚାଲ, ମୁଁ ହେଉଛି ସେଇ ବଳିଆର ଭୁଜ, ଉଠ ଚଷା ଭାଇ ଉଠରେ ମୁକୁରା ବୋଲାଏ ଜଗତ ଠାକୁର ଆଉ କର ନାହିଁ ମଠରେ, ମୁଁ ହେଉଛି ଜଗତର ଠାକୁର ମୁଁ ହେଉଛି ରାଜା ମୁଁ ବଡ଼ ଭାଇ ବଳିଆର ଭୁଜ, ଏ ଶ୍ରୀମନ୍ଦିରର ସବୁ କଥା ସିନା ଜଗନ୍ନାଥଙ୍କ ପାଖରେ ଥାଏ, ମୁଁ ହେଉଛି ବଡ଼ ଭାଇ ମୋର ନିର୍ଦ୍ଦେଶରେ ସବୁ ଚାଲେ, ସେ ନିର୍ଦ୍ଦେଶରେ ଦଳିତାପତି ସେବକମାନେ ଦଳିତା ସେବକମାନେ କିଏ ପଛରୁ ଡୋର ଭିଡ଼ି ଧରିଛନ୍ତି, କିଏ ତାଙ୍କର ସ୍କନ୍ଦାରୂଢ଼ ହୋଇ ତାଙ୍କୁ ଟେକି ଦେଉଛନ୍ତି, ଆଉ କିଏ ତାଙ୍କୁ ପାଛଡ଼ି ନେଉଛନ୍ତି ବାହୁରେ ବେଲେଇ, ଆହା ହିଆ ସହିତ ହିଆକୁ ମିଳନର ଯେଉଁ ପର୍ବ।

ଶତପଥକ୍ଷୀର ପର୍ବତ ଏବଂ ମନ ଭିତରେ ଉତ୍ସାହ ଦେବା ପାଇଁ ସେବକ ମାନେ ମଧ୍ୟ ହରିବୋଲ ହୁଳହୁଳି ଦେବା ପାଇଁ ଉତ୍ସାହିତ କରୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଘଣ୍ଟୁଆ ମାନଙ୍କର ଘଣ୍ଟ ଘଣ୍ଟ ନାଦ ମଧ୍ୟ ପଡ଼ୁଛି ଏବଂ ବଡ଼ ଭାଇ ବଳିଆର ଭୁଜ ଆଗକୁ ଆଗକୁ ଚାରମାଳ ଚଢ଼ିବା ପାଇଁ ଅଗ୍ରସର ହେଉଛନ୍ତି। ଜଗତେ ସରଳ ଭାରତ କୋମଳ କ'ଣ ମିଛୁକୁ କହିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଜଗତେ ସରଳ ଭାରତ କୋମଳ, ତା ମଧ୍ୟ କେଶର ପୂର୍ଣ୍ଣ ନୀଳାଚଳ, ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ, ସାମ୍ୟ ମୈତ୍ରୀ ବାଣୀ ଗାଏ ଯାର ବେଦ। ନ୍ୟୁଜ୍ ସାରା ଭୁବନର ଶ୍ରେଷ୍ଠତମ କ୍ଷେତ୍ର, ଏ ସମଗ୍ର ବିଶ୍ୱରେ ଏକମାତ୍ର କ୍ଷେତ୍ର, ପୁଣ୍ୟ ପବିତ୍ର ପୁରୁଷୋତ୍ତମ ଧାମ, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, କାହିଁକି ନା ସ୍ୱୟଂ ପରମ ବ୍ରହ୍ମ।

କଣ ମିଛକୁ କହିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ ଜଗତ ସରଳ ଭାରତ କମଳ ତା ମଧ୍ୟ କେଶର ପୂର୍ଣ୍ଣ ନୀଳାଚଳ ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ ସାମ୍ୟ ମୈତ୍ରୀ ବାଣୀ ଗାଏ ଯାର ବେଦ ନ୍ୟୁଜ୍ ସାରା ଭୁବନର ଶ୍ରେଷ୍ଠତମ କ୍ଷେତ୍ର ଏ ସମଗ୍ର ବିଶ୍ୱରେ ଏକମାତ୍ର କ୍ଷେତ୍ର ପୁଣ୍ୟ ପବିତ୍ର ପୁରୁଷୋତ୍ତମ ଧାମ କୈବଲ୍ୟର କ୍ଷେତ୍ର ମୁକ୍ତିର କ୍ଷେତ୍ର କାହିଁକି ନା ସ୍ୱୟଂ ପରମ ବ୍ରହ୍ମ ଭଗବାନ ବିଷ୍ଣୁ ଏହି କ୍ଷେତ୍ରରେ ଧରାବତରଣ ହୋଇ ଚତୁର୍ଥ ବିଗ୍ରହରେ ଦାରୁ ବ୍ରହ୍ମ ସ୍ୱରୂପରେ ସମରଣ ସଂସାରକୁ ଦାରୁଣ ଦୁଃଖରୁ ଦୂରୀଭୂତ କରି ସମଗ୍ର ସଂସାରର ମାନବକୁ ପରିତ୍ରାଣ କରିବା ପାଇଁ ଚତୁର୍ବର୍ଗ ଫଳ ପ୍ରଦାନ କରୁଛନ୍ତି ଧର୍ମ ଅର୍ଥ କାମ ମୋକ୍ଷ ଆଉ ସେଇ କାମ ମୋକ୍ଷର ସେ ବାର୍ତ୍ତା ମଧ୍ୟ ବର୍ତ୍ତମାନ ଦେବୀ ସୁଭଦ୍ରା ଆସୁଛନ୍ତି।

0: ଅଛନ୍ତି ବର୍ତ୍ତମାନ ମା ଜଗତ ଜନନୀ ଯେ ସଂସାର ତରିଣୀ ମା ତା ସୁଭଦ୍ରା ମଧ୍ୟ ସିଂହ ଦ୍ୱାର ଦେଇ ଆସୁଛନ୍ତି। ତାଙ୍କର ଛତି ହଳଦିଆ ଛତି ସହିତ ଲାଲ ରଙ୍ଗର ତାଙ୍କର ହେଉଛନ୍ତି ଯେଉଁ ରଙ୍ଗ ମାଙ୍କର ହେଉଛି କଳା ଏବଂ ଲାଲ ହେଉଛି ତାଙ୍କର ରଥାର ଆବରଣ। ଆଉ ଏପଟେ ମାଙ୍କର ଛବି ହଳଦୁମହି ଯେ ଦେବୀ ସୁଭଦ୍ରା ତାହି ମାମ ପଦ୍ମ ପତ୍ରାଖୀ କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ ଯାହା ବ୍ରହ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ସେ ହେଉଛନ୍ତି ସମଗ୍ର ସଂସାରର ଦୁଃଖକୁ ଯିଏ ଅଚିରେ ନଷ୍ଟ କରିଦିଅନ୍ତି, ଯେ ସମସ୍ତ ପ୍ରାଣୀମାନଙ୍କ ଭିତରେ ଜୀବନ ସଞ୍ଚାରଣର ଶକ୍ତି ମା ହେଉଛନ୍ତି। ଏ ଶକ୍ତି ଯେଉଁ ଶକ୍ତି ବିନା ଜଗତରେ କେହି ସୃଷ୍ଟିରେ ପାଳନ ହୋଇପାରନ୍ତି ନାହିଁ। ମା ହିଁ ସମସ୍ତଙ୍କ ଭିତରେ ଥାନ୍ତି। ମାଙ୍କ ଆଶୀର୍ବାଦ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ପଞ୍ଚ ମହାଭୂତକୁ ଯଦି ଆମେ ବର୍ଣ୍ଣନା କରିବା, ଜଗନ୍ନାଥ ଅଗ୍ନିତତ୍ତ୍ୱ ହେଲେ, ବଳଭଦ୍ର ପୃଥିବୀ ତତ୍ତ୍ୱ ହେଲେ, ସୁଭଦ୍ରା ଯିଏ ହେଉଛନ୍ତି ବାୟୁ ତତ୍ତ୍ୱ ଆଉ ସିଏ ହେଉଛନ୍ତି ସେ ପ୍ରାଣ ସଞ୍ଚାରିକ ଶକ୍ତି, ଆଉ ମାଧବ ଜଳ ସୁଦର୍ଶନ ତେଜ। ବଡ଼ ଭାଇ ବଳଭଦ୍ର ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଚାରମାଳ ଉପରକୁ ଅତି ସନ୍ତର୍ପଣତା ସହିତ ଅତ୍ୟନ୍ତ ଯତ୍ନ ସହକାରେ ସେବକମାନେ ତାଙ୍କୁ ଚାରମାଳକୁ ଉପରକୁ ଉଠାଉଛନ୍ତି। କାଳେ କୌଣସି ପ୍ରକାରର ବାଧାବିଘ୍ନ ନ ହେବ, କୌଣସି ଅସୁବିଧା ନ ହେବ, ମୋ ପ୍ରଭୁ ବିଜେ କରିବେ, ମୋ ପ୍ରଭୁ ରଥାରୂଢ଼ ହେବେ। ନୀଳାମ୍ବର ବଳିଆର ଭୁଜ ରଥାରୂଢ଼ ହେଉଛନ୍ତି, ଚାରମାଳକୁ ଯାଉଛନ୍ତି, ଚଢ଼ୁଛନ୍ତି। ଦଇତା ସେବକମାନେ ପଛପଟେ ଡୋରକୁ ଟାଣି ଧରିଛନ୍ତି, ଆଗପଟେ ସେବକମାନେ ଟାଣି ଧରିଛନ୍ତି। ପ୍ରତିହାରୀ ସେବକ ଯୋଡ଼ି ବା ବେତକୁ ଧରି ତାହା ସଙ୍କେତ ଦେଉଛନ୍ତି ଏବଂ ସମସ୍ତଙ୍କୁ ଆହ୍ୱାନ ଦେଉଛନ୍ତି, ଭକ୍ତମାନଙ୍କୁ ଆହ୍ୱାନ ଦେଉଛନ୍ତି। ପୁଷ୍ପ ବୃଷ୍ଟି ଚାଲିଛି ମଧ୍ୟ ସୁନ୍ଦର ଭାବରେ ପ୍ରଭୁଙ୍କର ପଥକୁ କୁସୁମିତ କରାଯାଉଛି। ମଣିଷର ଜୀବନ ସେହିଭଳି ଭାବରେ କୁସୁମିତ ହେଉଥାଉ, ଆଉ ଘଣ୍ଟୁଆର ତାଳେ ତାଳେ ନାଦରେ ସୁନ୍ଦର ଭାବରେ ବଡ଼ ଭାଇ ବଡ଼ ଦେଖନ୍ତୁ ଆମେ ଏକ ତାଳି ସହିତ ତ୍ରିତାଳିର ଯେଉଁ ସଂଯୋଗରେ କିପରି ଭାବରେ ପହଣ୍ଡି କାର୍ଯ୍ୟକ୍ରମ ଚାଲିଛି। ଆଉ ଏପଟେ ମା ସୁଭଦ୍ରା, ସୁଭଦ୍ରାଙ୍କର କଥା ଆମର ପ୍ରଭୁଙ୍କର ଯେଉଁ ଆମର ବର୍ଣ୍ଣନା ରହିଛି ଅତି ସୁନ୍ଦର ଭାବରେ ମୁଁ ବର୍ତ୍ତମାନ ନରେଶ ଦାସ ମହୋଦୟଙ୍କୁ ନିବେଦନ କରୁଛି ପ୍ରଭୁଙ୍କର ଗାଥାକୁ ବର୍ଣ୍ଣନା କରିବା ପାଇଁ।
1: ଆମେ ବର୍ତ୍ତମାନ ଦେଖିପାରୁଛୁ ଯେ ଶ୍ରୀ ବଳଭଦ୍ର ଭଗବାନ ଅତ୍ୟନ୍ତ ଯେମିତି ବଳ ସେମିତି ଭଦ୍ର, କେଡ଼େ ନମ୍ର ଭାବରେ ବର୍ତ୍ତମାନ ଚାର ମାଳ ଉପର ଦେଇ ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି। ଅପୂର୍ବ ଏ ଦୃଶ୍ୟ, ଆଲୋଟ ପଡ଼ୁଛି, ଚାମର ପଡ଼ୁଛି ଏବଂ ବାଜା ମଧ୍ୟ ବାଜୁଛି। ବୈଜୟନ୍ତ୍ରୀ ସେ ବାଜା ବଜାଉଛନ୍ତି, ଘଣ୍ଟୁଆ ଘଣ୍ଟ ବଜାଉଛନ୍ତି, ଅତି ସୁନ୍ଦର ଭାବରେ ବର୍ତ୍ତମାନ ବିଜେ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ ରଥାରୂଢ଼ ହେଉଛନ୍ତି, ଚାର ମାଳ ଉପରେ ପ୍ରଭୁ ବିଜେ କରୁଛନ୍ତି ଏବଂ ଉର୍ଦ୍ଧ୍ୱମୁଖ ହୋଇଯାଇଛନ୍ତି। କାରଣ ଆଗରେ ଲାଗିଛି ପାଟ ଡୋରି, ପଛରେ ଲାଗିଛି ପାଟ ଡୋରି ଏବଂ ଆମେ ଦେଖୁଛୁ ବର୍ତ୍ତମାନ ଆଉ ସେ ଦୃଶ୍ୟ ନାହିଁ। ଆମେ ଦେଖୁଥିଲୁ ଯେ ବର୍ତ୍ତମାନ ଗୁମୁଟର ପାଖରେ, ଅରୁଣ ସ୍ତମ୍ଭ ପାଖରେ ମା ଥିଲେ, କିନ୍ତୁ ସେ ମଧ୍ୟ ବର୍ତ୍ତମାନ ପଳେଇ ଆସିଲେଣି।

0: ଚାଲି ଆସିବେ ନେଇ ଏ ତିନିଟା ଜିନିଷ ତାଙ୍କ ପାଖରେ ଆମେ ଦେଖିବା ନାହିଁ। ମା ଯେତେବେଳେ ଆସନ୍ତି ଦର୍ପ ଦଳନ ରଥକୁ, ସମସ୍ତଙ୍କ ଦର୍ପକୁ ଦଳନ କରୁଥିବାରୁ ସେ ରଥର ନାମ ହେଇଛି ଦର୍ପ ଦଳନ। ତେଣୁ ଆଜି ସମସ୍ତଙ୍କ ଦର୍ପକୁ ଦଳନ କରିବା ମା ମଧ୍ୟ ସେ ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ। ମା ସମସ୍ତ ଶକ୍ତିର ଆଧାର ସେ, ତେଣୁ ସିଏ ହେଉଛନ୍ତି ଜଗତର ଶକ୍ତି। ତେଣୁ ଯାହା ଯେଉଁ ଯାଉ ଶକ୍ତି ବିନା ମଣିଷ ଗୋଟିଏ ପାଦ ମଧ୍ୟ ଆଗକୁ ଅଗ୍ରସର ହୋଇପାରିବ ନାହିଁ। ସେହି ପରମ ଶକ୍ତିମୟୀ ଜଗତ ଜନନୀ ସର୍ବାଗହାରିଣୀ ଜଗତ ଜନନୀ ମା ସୁଭଦ୍ରିକା ସେ ବର୍ତ୍ତମାନ ଯାଉଛନ୍ତି ଦର୍ପଦଳନ ରଥକୁ। ବର୍ତ୍ତମାନ ସେ ଟିକିଏ ବିଶ୍ରାମ ନେଇଯାଇଛନ୍ତି, ଏତେ ବାଟ ପରିଶ୍ରମ କରି ଆସିଲେଣି। ଆଗରେ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଗୋଟିଏ ହରିଦ୍ରା ବର୍ଣ୍ଣର ଗୋଟିଏ ଛତ୍ରଟିଏ ସେ ମଧ୍ୟ ତାଙ୍କ ଆଗରେ ବିରାଜମାନ କରୁଛନ୍ତି। ଏବଂ ଦେବୀ ବର୍ତ୍ତମାନ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି। ଆଉ ଅଳ୍ପ ସମୟ ପରେ ଅପେକ୍ଷା ରହିଛି। ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ସେ ତାଳଧ୍ୱଜ ରଥରେ ବିଜେ କରିସାରିଲେଣି ଏବଂ ତାଙ୍କରି ଶ୍ରୀମସ୍ତକରେ ଲାଗିଥିଲା ଯେଉଁ ଟାହିଆ, ସେ ଟାହିଆ ମଧ୍ୟ କଢ଼ା ହେଇଗଲେଣି ଏବଂ ଧୀରେ ଧୀରେ ବିଜେ କରୁଛନ୍ତି। ଟାହିଆର କିଛି କିଛି ଅଂଶକୁ ନେବା ପାଇଁ ଆଉ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ
1: ସେଇଥିପାଇଁ ତ ଯୋଉ ପ୍ରଭୁଙ୍କର ଯୋଉ ଲାଗିଛି ଲୀଳା ଅତ୍ୟନ୍ତ ଆନନ୍ଦର ଭାବରେ ମା ଜଗତ ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ରଥାରୂଢ଼ ହେବେ। ତାଙ୍କର ସେଇ ସୁଭଦ୍ରା ମାତା ଯିଏ ସଂସାରକୁ ଧାରଣ କରିଛନ୍ତି ଯୋଉ ମା ଜଗତ ଜନନୀ ଦେବୀ ସୁଭଦ୍ରା, ତେବେ ଆମେ ମହାପ୍ରଭୁଙ୍କର ଯେମିତି କୈବଲ୍ୟ ପ୍ରସାଦ ପାଇବାକୁ ବ୍ୟାକୁଳ, ଠିକ୍ ସେହିପରି ପ୍ରଭୁଙ୍କର ବାଣୀ ସେବା ମଧ୍ୟ କରିବା ପାଇଁ ମନ ଭିତରେ ଯେଉଁ ବ୍ୟାକୁଳତା, ଆମେ ସେଇ ନେଇଯିବା। ଆମେ ବର୍ତ୍ତମାନ ଆମର ତୃତୀୟ କେନ୍ଦ୍ର ଶ୍ରୀମନ୍ଦିର ପ୍ରଶାସନରେ ଅପେକ୍ଷା କରିଥିବା ଡକ୍ଟର ହରିହର କାନୁଙ୍କ ମହୋଦୟଙ୍କ ନିକଟକୁ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତି ସୁନ୍ଦର ଭାବରେ କଲ୍ୟାଣୀ କହୁଥିଲେ ଯେ ବର୍ତ୍ତମାନ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ କିଭଳି ଭାବରେ ଯାଉଥିଲେ ଏବଂ ଧୀର ମନ୍ତ୍ର ଗତିରେ ଧୀର ସ୍ଥିର ଭାବରେ କାଦମ୍ବରୀ ପ୍ରମତ୍ତ ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ତାଳଧ୍ୱଜ ରଥରେ ବିରାଜମାନ କଲେଣି। ପାଗ ଅନୁକୂଳ ହେଉଛି, ଆଗ ଭଳି ସେମିତି ବର୍ଷା ନାହିଁ, ଟୋପେ ଟୋପେ ବର୍ଷା ପକାଉଛି। ଛତା ଧରି ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ଆମର ଜଗତନାଥ ବ୍ରହ୍ମାଣ୍ଡ ଠାକୁର କାଳିଆ ସାନ୍ତ କେତେବେଳେ ଆସିବେ। କାରଣ ଏ କ୍ଷେତ୍ର ହେଉଛି ପାପ ଛଡ଼ା କ୍ଷେତ୍ର, ଏଠିକି ଯିଏ ଆସେ ତାର ପାପ ଛଡ଼ା ହେଇଯାଏ, ପାପ ଛାଡ଼ିଯାଏ। ସେଇଥିପାଇଁ ଏ କ୍ଷେତ୍ରର ନାଁ ହେଉଛି ପରମ ପାବନ ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ କ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶଙ୍ଖ କ୍ଷେତ୍ର, ଜଗନ୍ନାଥ କ୍ଷେତ୍ର, ଯମନିକ କ୍ଷେତ୍ର, ମର୍ତ୍ୟବୈକୁଣ୍ଠ କ୍ଷେତ୍ର, ନୀଳଗିରି କ୍ଷେତ୍ର, ଉଡ୍ଡିଆନ କ୍ଷେତ୍ର, ପୁରୀ କ୍ଷେତ୍ର, ଦଶାବତାର କ୍ଷେତ୍ର, ଭୌମ କ୍ଷେତ୍ର, ଏମିତି କେତେ କ'ଣ ମହାପ୍ରଭୁଙ୍କର ଏହି କ୍ଷେତ୍ରକୁ ନାମିତ କରାଯାଇଛି। କିନ୍ତୁ ଶ୍ରୀକ୍ଷେତ୍ର ହେଉଛି ଲକ୍ଷ୍ମୀଙ୍କର କ୍ଷେତ୍ର, ଶ୍ରୀମନ୍ଦିର ହେଉଛି ଲକ୍ଷ୍ମୀଙ୍କର ମନ୍ଦିର। ସେଇ ଲକ୍ଷ୍ମୀ ଯିଏକି ଜଗନ୍ନାଥଙ୍କ ଉପରେ ଯେଉଁ ବଡ଼ ଭାଇ ବଡ଼ ଠାକୁର ବଳଭଦ୍ରଙ୍କର ଯେଉଁ ପ୍ରଭାବ ରହିଲା ଛାଡ଼ିକିରି ଯେଉଁ ଗଲେ, ଲକ୍ଷ୍ମୀ ଚଢ଼ା ହେଇଗଲେ, ଖାଇବାକୁ ପାଇଲେ ନାହିଁ, ଇଏ ଗୋଟେ ପ୍ରତୀକାତ୍ମକ ଭାବରେ ଦେଖେଇ ଦିଆହେଇଛି। କାରଣ ଯିଏ ଲକ୍ଷ୍ମୀଙ୍କୁ ଛାଡ଼େ ଏବଂ ବର୍ତ୍ତମାନ ଜଗଜ୍ଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ଦର୍ପଦଳନ ଦେବଦଳନ ରଥକୁ, ତାଙ୍କୁ ତ ଦୈତାପତିମାନେ କାନ୍ଧରେ ନେଇକିରି ଆସୁଛନ୍ତି। ମାଙ୍କୁ କେତେ ସମ୍ମାନ, ଯେଉଁ ଜାତି ମାଆକୁ ସମ୍ମାନ ଦେଇ ଜାଣେ, ମାଆକୁ ଯିଏ ମୁଣ୍ଡରେ ବସାଏ ସେ ପରିବାରର କୌଣସି କ୍ଷତି ହୁଏ ନାହିଁ, ସେ ପରିବାର ମା ବାପାଙ୍କର କୃପା ଆଶୀର୍ବାଦ ଲାଭ କରେ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର। ଜଗନ୍ନାଥ ସଂସ୍କୃତି ଆମକୁ ବସୁଦୈବ କୁଟୁମ୍ବକମ୍ ଭାବଧାରାରେ উদ্বুদ্ধ করেছি, সেইটি সমগ্র বিশ্ব।

0: ଆସି ଆଜି ମହାପ୍ରଭୁଙ୍କର ଏଇ ଯାତ୍ରା ଦେଖିବା ପାଇଁ ଆଗ୍ରହ ହେଇଛନ୍ତି, ଆଗ୍ରହୀ ହେଇଛନ୍ତି। କାହିଁ କେତେ ଦୂରରୁ ଧାଇଁ ଆସୁଛି ଭକ୍ତଟିଏ, ଇଏ ହେଉଛି ମାନବବାଦର ଦେବତା, ମଣିଷ ଭଳି ଆଚରଣ ଉଚ୍ଚାରଣ ଦେଖି ଆମେ ଦେଖିପାରୁଛୁ। ଆମର ବାପ ବଣ୍ଟରେ ଯେଉଁ ଗ୍ରାଣ୍ଡ ହୋଟେଲ ଅଛି, ରାଜନଗର ଅଛି, ସେଠି ଯେଉଁଭଳି ଭାବରେ ଧୀରେ ଧୀରେ ଭିଡ଼ ଲାଗିବାରେ ଲାଗିଛି, ଭିଡ଼ ଚାଲିଛି, କାରଣ ଉପରେ ଆକାଶରେ ମେଘ ଥିଲେ ମଧ୍ୟ, ଟୋପେ ଟୋପେ ମେଘ ଥିଲେ ମଧ୍ୟ, ପଡ଼ୁଥିଲେ ମଧ୍ୟ, ତାକୁ ଭୃକ୍ଷେପ ନ କରିକିରି କିଭଳି ଭାବରେ ଆଗ୍ରହ ପ୍ରକାଶ କରି ଆସୁଛନ୍ତି। ଆ ପରେ ଆସିବେ ଜଗତର ନାଥ, ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଣ୍ଡ ନାୟକ, ଏବଂ ଗହଳ ଲଗେଇକିରି ଏପଟକୁ ସେପଟକୁ ଚାହିଁକିରି ଭକ୍ତଟିଏ ଯଦି କେଉଁଠି ରହିଯାଇଥିବ ତା ପାଇଁ ମଧ୍ୟ ସେ ଅଟକି ଯାଆନ୍ତି, ରହିଯାଆନ୍ତି। କାରଣ ସିଏ ପରା ଭାବର ଠାକୁର, ଅନୁଭବର ଠାକୁର, ବିଶ୍ୱାସର ଠାକୁର, ଶ୍ରଦ୍ଧାର ଠାକୁର। ତେଣୁ ତାଙ୍କ ପ୍ରତି ଯିଏ ଏଇ ଭାବନା ରଖେ, ଏଇ ବିଚାର ରଖେ, ସେ ନିଶ୍ଚିତ ଭାବରେ ଜ୍ଞାନ ପାଇପାରିବ। ସେଇଥିପାଇଁ ମହାପ୍ରଭୁ ଜଗତନାଥ, ଜଗନ୍ନାଥ ଯେ କଳିଯୁଗର ଏକମାତ୍ର କଥା କୁହା ଠାକୁର, ଜୀବନ୍ତ ଠାକୁର, ତାଙ୍କ ଶରୀରରେ ତାଙ୍କ ବିଗ୍ରହ ଭିତରେ ଯେତେବେଳେ ବ୍ରହ୍ମ ସଂସ୍ଥାପନ ହେଇଯାଏ ସେ ଜୀବନ୍ତ ଦେବତାରେ ପରିଣତ ହୁଅନ୍ତି। ସେଇଥିପାଇଁ ତାଙ୍କୁ ଆମେ କହୁ ଭଗବାନ ଜଗନ୍ନାଥ, ଭଗବାନ ବଡ଼ ଠାକୁର ବଳଭଦ୍ର, ଜଗତଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ। କାହିଁକି ଭଗବାନଙ୍କର ଛଅଟି ଭଲ ଗୁଣ ଥାଏ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ସାଧୁତା, ସଚ୍ଚୋଟତା। ଏ ଗୁଣ ବ୍ୟତୀତ କଳିଯୁଗର ଯେଉଁ ମଣିଷମାନେ ଅଛନ୍ତି, କଳିଯୁଗରେ ଜନ୍ମ ହୋଇଥିବା ମଣିଷମାନଙ୍କ ଭିତରେ ଛଅଟି ଗୁଣ ରହିବା ଦରକାର। ସେ ଛଅଟି ଗୁଣ କ'ଣ? ଛଅଟି ଗୁଣ, ଖରାପ ଗୁଣ ଯଦି ମଣିଷ ପରିହାର କରିଦେବ ତାହେଲେ ତାର ଦୁଃଖ ଦୂର ହୋଇଯିବ, ନଚେତ୍ ସେ ଦୁଃଖୀ ହେବ। ଏକ ରହୁଛି ଈର୍ଷା, ଯେଉଁ ଈର୍ଷା ହିଂସା ବା ପରଶ୍ରିକାତରତା ବୋଲି ଆମେ କହୁଛେ, ଈର୍ଷା ଥିଲେ ମଣିଷ ଦୁଃଖ ପାଇବ, ଅନ୍ୟ ପ୍ରତି ଘୃଣା ରଖିଲେ ମଣିଷ ଦୁଃଖ ପାଇବ, ଏବଂ ଯେକୌଣସି କଥାରେ ନିଜର ଅସନ୍ତୁଷ୍ଟ ଭାବ ପ୍ରକାଶ କଲେ ସେ ମଧ୍ୟ ଦୁଃଖ ପାଇବ। ତିନି ଚାରି ରହୁଛି କ୍ରୋଧ, ଯିଏ ସବୁବେଳେ କ୍ରୋଧୀ ହୁଏ, ଅନ୍ୟର କଥା ଅନ୍ୟର କାମକୁ ଗ୍ରହଣ ସହଜରେ ଗ୍ରହଣ କରିପାରେ ନାହିଁ, ସବୁଥିରେ ନିଜର କ୍ରୋଧ ପ୍ରକାଶ କରେ, ସେମାନେ ମଧ୍ୟ ଦୁଃଖୀ ହୁଅନ୍ତି। ଆଉ ଗୋଟେ କ'ଣ ନା ସନ୍ଦେହ, ସନ୍ଦେହ ଅର୍ଥାତ୍ ମଣିଷ ଭିତରେ ଯେଉଁ ସନ୍ଦେହ ରହୁଛି, ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ, ବାପ ପୁଅ ଭିତରେ ସନ୍ଦେହ, ଭାଇ ଭଉଣୀ ଭିତରେ ସନ୍ଦେହ, ଯଦି ସନ୍ଦେହର ବାତାବରଣ ଗୋଟେ ପରିବାର ଭିତରେ ସୃଷ୍ଟି ହେଇଯାଏ ସେ ପରିବାରଟି ଦୁଃଖୀ ହୁଏ। ତେଣୁ ମହାପ୍ରଭୁ ଶେଷୋକ୍ତ କଥାଟି କହୁଛନ୍ତି, ଛଅ ନମ୍ବର କଥାଟି କହୁଛନ୍ତି, ପର ଭାଗ୍ୟ ଜୀବୀ, ଅନ୍ୟ ଭାଗ୍ୟ ଉପରେ ନିର୍ଭର କରି ଯିଏ ବଞ୍ଚେ ସେ କେବେ ଜୀବନରେ ସୁଖୀ ହେଇପାରେ ନା, ସେ ଦୁଃଖର ପାହାଡ଼ ଭିତରେ, ଦୁଃଖର ଭାବନା ଭିତରେ ନିଜର ଜୀବନ ଜର୍ଜରିତ ହେଇଯାଏ। ଏଇ ଜ୍ଞାନ ଆମକୁ ଦେବା ପାଇଁ କଳିଯୁଗର ଠାକୁର ଚତୁର୍ଦ୍ଧା ବିଗ୍ରହ ତିନି ରଥକୁ ଧାଇଁ ଆସୁଛନ୍ତି। ଦର୍ଶନ ଦେବା ସଙ୍ଗେ ସଙ୍ଗେ ଆମର ବିଚାରଧାରାକୁ, ଆମର ଚିନ୍ତାଧାରାକୁ, ଆମର ଚେତନାକୁ ଶୁଦ୍ଧ ପୁତ ପବିତ୍ର କରିବା ପାଇଁ ମହାପ୍ରଭୁଙ୍କର ଏ ଯାତ୍ରା, ପତିତ ପାବନ ଯାତ୍ରା। ଯେଉଁ ମୁକ୍ତିକାମୀ ପାପୀ ପତିତମାନଙ୍କ କଥା ଆଲୋଚନା କରୁଥିଲେ, ସେ ମୁକ୍ତିକାମୀ ପତିତ କ'ଣ ନା ପ୍ରତ୍ୟେକ ମଣିଷ ଚାହେଁ ମୁଁ ଆଉ ପୁନର୍ଜନ୍ମ ନେବି ନାହିଁ। ତେଣୁ ପୁନର୍ଜନ୍ମରୁ ମୁକ୍ତି ପାଇବା ପାଇଁ, ମୋକ୍ଷ ପାଇବା ପାଇଁ ସମସ୍ତେ ଧାଇଁ ଆସୁଛନ୍ତି ଏହି ଶ୍ରୀକ୍ଷେତ୍ରକୁ। ଏହି ଶ୍ରୀକ୍ଷେତ୍ରର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନମାଗଇ ରାଜ୍ୟ ସୁଖ, ନମାଗେ ମଣି ମାଣିକ୍ୟ, ନମାଗେ ନୟନ ନିଧି ବରକାମିନୀ, ଯାହାଙ୍କ ଚରିତାବଳୀ ଗାନ୍ତି ଚନ୍ଦ୍ରମୌଳି ପରାଣ।

ହୁଅନ୍ତୁ ପ୍ରାଣ ସ୍ୱାମୀ ମୋ ସେ ଜଗନ୍ନାଥେ। ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ ଉପବେଶନ କରିବା ପରେ ପରେ ମାଙ୍କର ସେହି ଦିବ୍ୟ ଦର୍ପଦଳନ ରଥ ପରିପୂର୍ଣ୍ଣ ହୋଇଛି। ଆଗରୁ ଥିଲେ ଚକ୍ରାୟୁଧ

0: ଦର୍ଶନ ଚକ୍ରରାଜ ସୁଦର୍ଶନ ଏବଂ ମାଙ୍କର ଉପବେଶନ ପରେ ବର୍ତ୍ତମାନ ସେହି ସିଂହଦ୍ୱାର ଦେଇ ତାହିଆ ମଣ୍ଡଣି କରି ମହାପ୍ରଭୁ ବଡ଼ ଠାକୁର ବଳିଆର ଭୁଜ ଆସୁଛନ୍ତି।
1: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ। ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ। ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି। ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
2: ପବିତ୍ର ଘୋଷଯାତ୍ରା ଅବସରରେ ନାଲ୍କୋ ପକ୍ଷରୁ ସଭିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଏହି ପବିତ୍ର ଅବସରରେ ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ରଖିବା, ଟ୍ରାଫିକ୍ ନିୟମାବଳୀ ମାନିବା ତଥା ଶିଶୁ, ମହିଳା ଓ ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସଚେତନ ରହି ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା।
3: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
0: ଆକାଶରେ କଳା ମେଘ ପୁଣି ଘୋଟି ଆସୁଛି, ଆଉ ତଳେ ସେଇ କଳା ଠାକୁର, ଷୋଡ଼ଶ କଳା ପରିପୂର୍ଣ୍ଣ ଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ପହଣ୍ଡିରେ ପହୁଣ୍ଡ ପହୁଣ୍ଡ ଡେଇଁ ଡେଇଁ ଭକ୍ତ ବିନୋଦ ଅର୍ଥରେ ଆସୁଛନ୍ତି ନନ୍ଦିଘୋଷ ଆଡ଼କୁ। ଜାଣିଛନ୍ତି ଆପଣମାନେ ଶ୍ରୋତାବନ୍ଧୁ, ସିଂହଦ୍ୱାର ଦେଇ ଆସୁଛନ୍ତି ମହାପ୍ରଭୁ। ସେ ଯେଉଁ ଦୃଶ୍ୟ, ସିଏ ହେଉଛି ପୂର୍ବଦ୍ୱାର ଏବଂ ସିଂହ ଏଭଳି ଏକ ପ୍ରତୀକ ଯାହାକୁ ନାଭି ସେକୋନ ସଂସ୍କାର ସିଂହସ୍ୟ କ୍ରିୟତେ ବନେ ବିକ୍ରମାର୍ଜିତ ସତ୍ତ୍ୱସ୍ୟ ସ୍ୱୟମେବ ମୃଗେନ୍ଦ୍ରତା। ସିଂହ କେତେବେଳେ କାହା ମାଧ୍ୟମରେ ସିଂହତ୍ୱ ପ୍ରକାଶ କରେ ନାହିଁ, ନିଜେ ନିଜର ବଳକୁ, ପରାକ୍ରମକୁ ନିଜର ଆୟତ୍ତରେ, ନିଜର କର୍ମ ଦ୍ୱାରା ସେ ପ୍ରତିପାଦିତ କରନ୍ତି। ସେ ଆହ୍ୱାନ ଦେଉଛନ୍ତି, ସିଂହ ଦ୍ୱାରା ଆମକୁ ଶିଖେଇ ଦେଉଛନ୍ତି, ହେ ମଣିଷମାନେ ନିଜ କର୍ମ ଦ୍ୱାରା ବଡ଼ ହୁଅ, ଅନ୍ୟକୁ ଈର୍ଷା କରି ବଡ଼ ହେବା ପାଇଁ ଚେଷ୍ଟା କର ନାହିଁ, ସ୍ୱୟମେବ ମୃଗେନ୍ଦ୍ରତା। ସେଇ ପବିତ୍ର ସିଂହଦ୍ୱାର ଦେଇ, ଧର୍ମଦ୍ୱାର ଦେଇ ଅରୁଣ ସ୍ତମ୍ଭ ଚକଡ଼ା ଆଡ଼କୁ ମାରି ଆସୁଛନ୍ତି ମୋ କଳା ଠାକୁର କଳା ବାମନ। ଆଉ ବଡ଼ କଥା ହେଉଛି, ରଥେତୁ ବାମନମ୍ ଦୃଷ୍ଟୁଆ ପୁନର୍ଜନ୍ମ ନ ବିଦ୍ୟତେ। ସେଇ ରଥ ଉପରେ ଯେତେବେଳେ କଳା ବାମନ ଆସି ଉପବେଶନ କରିବେ, ଧନ୍ୟ ହୋଇଯିବ ଜଗତ। ସେଇଥିପାଇଁ ତ ସେ ମାଧବଙ୍କୁ ଶ୍ରୀମନ୍ଦିରର ସେଇ ଅଣସର ପିଣ୍ଡି ନିକଟରେ ବସାଇ ସାକ୍ଷୀ ରୂପରେ ରଖି ସିଏ ପଳେଇ ଆସିଛନ୍ତି ବାହାରକୁ। ଆଉ ଭାଇ ଭଉଣୀ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ପରେ ସର୍ବଶେଷରେ ମହାପ୍ରଭୁ ଲୀଳାମୟ ନୀଳାଦ୍ରିଶ ଆସୁଛନ୍ତି ଢଳି ଢଳି। ଧନ୍ୟ ସେ ରଘୁ ଅରକ୍ଷିତ, ଧନ୍ୟ ସେଇ ରାଘବ ଦାସ ମଠ, ଯେଉଁ ପରମ୍ପରା ଆଦି ସୁନ୍ଦର ଭାବରେ ଉଜ୍ଜୀବିତ। ସେ ଯେଉଁଦିନ ପୁରଚ୍ଛରଣ କରୁଥିଲେ ଏହି ସିଂହଦ୍ୱାରରେ, ପ୍ରଚଣ୍ଡ ରୌଦ୍ର, ପ୍ରଖର ତାପ ଏବଂ ମଧ୍ୟାହ୍ନ ସମୟରେ ମହାପ୍ରଭୁ ସହିପାରିଲେଣି ଭକ୍ତର କଷ୍ଟକୁ। ତାଳପତ୍ର ଛତାଟିଏ ଆଣି ତାଙ୍କ ମୁଣ୍ଡ ଉପରେ ଦେଖାଇ ଦେଇଥିଲେ। ଏବଂ କିଏ ଏଇ ଛୋଟ ବାଳକ ଯେତେବେଳେ ଧ୍ୟାନ ଭଗ୍ନ ହେଲା ରଘୁ ଅରକ୍ଷିତଙ୍କର, ସିଏ ଚାହାନ୍ତେ

ଜାଣିପାରିଲେ ନାହିଁ। ରାତ୍ରରେ ଯେତେବେଳେ ଶୟନ କରିଛନ୍ତି ସ୍ୱପ୍ନରେ ମହାପ୍ରଭୁ ହସି ହସି କହୁଛନ୍ତି, ମୁଁ ପୁରା ତୁମ ପାଖରେ ରହିଥିଲି। ଆଉ ସେଇ ଋଣକୁ ସୁଝିବା ପାଇଁ ସେ ତାହିଆ ମଣ୍ଡଣି କରୁଛନ୍ତି। ଜଗତ ଯେପର୍ଯ୍ୟନ୍ତ ଥିବ, ମହାପ୍ରଭୁଙ୍କର ଲୀଳା ଯେପର୍ଯ୍ୟନ୍ତ ରହିଥିବ, ଶାଶ୍ୱତ ଲୀଳାରେ ସେଇ ରଘୁ ଅରକ୍ଷିତଙ୍କର ରାଘବ ଦାସ ମଠ ପ୍ରଦତ୍ତ ସେଇ ଯେଉଁ ଜରି ଜମ୍ବୁରା କଦମ୍ବ ପୁଷ୍ପ ସଦୃଶ ସୋଲରେ ତିଆରି ହୋଇଥିବା କଦମ୍ବ କଢ଼ି ସେଇ ଯେଉଁ କାଠି ଗୁଡ଼ିକ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର 37 ଗୋଟି କାଠି, ସେଇ 37 ଗୋଟି କାଠିରେ 37ଟି କଦମ୍ବ ପୁଷ୍ପ ରଙ୍ଗଣୀ ଜରି ଜମ୍ବୁରା ଚମ୍ପା ମାଳତୀ ମଲ୍ଲୀ ଆଉ ସବୁଠାରୁ ଉପରେ ରହିଛି ରହିଅଛି ଦୁର୍ବାଙ୍କୁର। ହେ ଶ୍ରୋତା ବନ୍ଧୁ, ସେ ଦୁର୍ବାଙ୍କୁର 108 ଦୁବର ଯେଉଁ ସମାହାର ସିଏ ସୁନ୍ଦର ଭାବରେ ଢଳି ଢଳି ଆମକୁ ଅବଗତ କରାଉଛି। ଯାହା ଆମେ ପୂର୍ବରୁ ଶୁଣୁଥିଲେ, ତରୋରିବ ସହିଷ୍ଣୁନା ତୃଣାଦପି ସୁନିଚେନ, ସେଇ କଥାକୁ ସେ ସୂଚାଇ ଦେଉଛି। ମୁଁ ସିନା ପାଦ ତଳର ଦୁବ ଥିଲି, ଆଜି ଶୁଦ୍ଧ ସୁଆର ମୋତେ ସଂଗ୍ରହ କରି ଆଣି ଦୟଣାମଳି ମାଳି ମୋତେ ଆଣି ଏଇ ଯେଉଁ ଟାହିଆ ଉପରେ ଏଇ ଯେଉଁ ରାଘବ ଦାସ ମଠ ପ୍ରଦତ୍ତ ଏ ଟାହିଆ ଉପରେ ରହି ମୁଁ ଜଗତର ସର୍ବଶ୍ରେଷ୍ଠ ହୋଇଯାଇଛି। ବାସ୍ତବରେ ଯିଏ ସେବା କରେ ତାର ଜୀବନ ବାସି ଉଠେ, ସେ ଧନ୍ୟ ହୋଇଯାଏ। ଏଇ ସେବାକୁ ଅବଲମ୍ବନ କରି ଆମର ବାମ ପାର୍ଶ୍ୱରେ ଏଭଳି ଭାବରେ ଭକ୍ତମାନଙ୍କର ଭିଡ଼ ଲାଗିଛି, କେବଳ ମୁଣ୍ଡମାଳ। ଏତେ ବର୍ଷା ହେଉଥିଲେ ମଧ୍ୟ ସେମାନେ ଆହତ ହୋଇଯାଉଛନ୍ତି, ଷ୍ଟ୍ରେଚର୍ରେ ସ୍ୱେଚ୍ଛାସେବୀମାନେ ତାଙ୍କୁ ସେବା ଯୋଗାଉଛନ୍ତି, ଖାଲି ପାଣି ଦିଅ ବୋଲି ମାଗୁଛନ୍ତି। କାହିଁକିନା ଏତେ ଭିଡ଼ ଆପଣମାନେ ଅନୁଭବ କରିପାରୁଥିବେ, ତେଣୁ ବର୍ଷା କରି ମହାପ୍ରଭୁ ଆଜି ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ, ସେ ମହାପ୍ରଭୁ ଆଜି ବର୍ଷା କରିବା ଦ୍ୱାରା ଅନେକ ପରିମାଣରେ ଯେଉଁ ଆହତର ପୂର୍ବ ରଥଯାତ୍ରାମାନଙ୍କରେ ଆମେ ଦେଖିଥାଏ, ଚଳିତ ବର୍ଷ ସେ ଘଟଣା ଘଟୁନାହିଁ କେବଳ ବର୍ଷା ପାଇଁ। ତେଣୁ ବର୍ଷା ଯେମିତି ଶ୍ରୀକ୍ଷେତ୍ର ପାଇଁ ଏକ ଅଙ୍ଗ ହୋଇଯାଇଛି, ଯେତେ ବର୍ଷା ହେବ, ପୂର୍ବରୁ ଆପଣମାନେ ଶୁଣୁଥିଲେ ଆମର ବରିଷ୍ଠ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ କହୁଥିଲେ ଯେ ଚାଷ ପାଇଁ ବା ଏ ଚଳିତ ବର୍ଷର ଯେଉଁ ରହିଛି ପରିବେଶ ଯେ କି କମ୍ ବର୍ଷା ରହିବ, ସେଥିପାଇଁ ମହାପ୍ରଭୁ ଟିକେ ବର୍ଷାକୁ ନିବେଦନ କରିଛେ, ଇନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ନିବେଦନ ନୁହଁ ନିର୍ଦ୍ଦେଶ, ଯେ ତୁମେ ଶ୍ରୀକ୍ଷେତ୍ରରେ ବରଷି ଯାଅ, ମୋ ରଙ୍ଗ ପଛେ ଧୋଇଯାଉ, ମୋ ମୁହଁରୁ ମୋ କଳାରେ ଏ ଜଗତ ପ୍ଲାବିତ ହୋଇଯାଉ, ଷୋଳ କଳାରେ ଏ ଜଗତ ପୁଣ୍ୟ ହୋଇଯାଉ। ଆଜି ସେଇ କଥା ଦେଖିବାକୁ ମିଳୁଛି। ବଡ଼ ଠାକୁରଙ୍କର ବିରାଜମାନ ତାଳଧ୍ୱଜ ରଥରେ ମଝିରେ ଦର୍ପ ଦଳନରେ ମା ଭଗବତୀ କାମ୍ପିଲ ବାସିନୀ ଯୋଗ ମାୟା ସୁଭଦ୍ରାଙ୍କର ଉପବେଶନ ଚକ୍ରରାଜ ସୁଦର୍ଶନଙ୍କର ଉପବେଶନ ପରେ ମହାପ୍ରଭୁଙ୍କର ଏଇ ଯେଉଁ ଆଗମନ, ଏଇ ଯେଉଁ ଧୀର ପହଣ୍ଡ ପହଣ୍ଡ ଯେଉଁ ଆଗମନ, ତାହା ତ୍ରିଭୁବନକୁ ପ୍ରକମ୍ପିତ କରୁଛି। ଶ୍ରୋତା ବନ୍ଧୁ, ବିଶ୍ୱ ରହସ୍ୟର ଅନୁପମ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ଯାହାଙ୍କ ଉପରେ ସମଗ୍ର ବିଶ୍ୱର ଲକ୍ଷ୍ୟ ରହିଛି। କ'ଣ ହେଲା ମହାପ୍ରଭୁ ଜଗନ୍ନାଥଙ୍କର କ୍ଷେତ୍ରରେ, କି ଲୀଳା ଚାଲିଛି, ଏ ଲୀଳାକୁ ଗୋଟି ଗୋଟି କରି ଆଜି ବିଭିନ୍ନ ମାଧ୍ୟମରେ ସାଉଁଟି ନେଉଛନ୍ତି ବିଭିନ୍ନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁମାନେ। ଆପଣମାନେ ଜାଣନ୍ତି ଏଇ ଯେଉଁ ଯାତ୍ରାରେ, କେବଳ ମାତ୍ର ଏହି ଯାତ୍ରାରେ ମହାପ୍ରଭୁଙ୍କୁ ଚର୍ମଚକ୍ଷୁରେ ସ୍ୱଚକ୍ଷୁରେ ଅତି ନିକଟରେ ଦେଖିବାର ସୌଭାଗ୍ୟ ମିଳୁଥିବାରୁ ସମଗ୍ର ବିଶ୍ୱରୁ କୋଣ ଅନୁକୋଣରୁ ଭକ୍ତମାନେ ଆସିଯାଆନ୍ତି କେବଳ ଏଇ ରଥଯାତ୍ରାକୁ ମହାପ୍ରଭୁଙ୍କର ଦର୍ଶନ ପାଇଁ। ଏଇ ଯେଉଁ ପରିବେଶର, ଏଇ ଯେଉଁ ଘୋଷ ଶବ୍ଦର ସାନ୍ନିଧ୍ୟ ପାଇବା ପାଇଁ, ବିଭିନ୍ନ ପ୍ରକାର ପବିତ୍ରତାକୁ ଅନୁଭବ କରିବା ପାଇଁ ସେମାନେ କାୟ ମନ ବାକ୍ୟରେ ଏ ପରିବେଶକୁ ନିଜର କରନ୍ତି। କାହିଁକିନା ଆଜି ଆଉ ଲୁଚି ରହିନାହିଁ ଶ୍ରୀକ୍ଷେତ୍ରର ବାତାବରଣ, ମହାପ୍ରଭୁଙ୍କର ସାନ୍ନିଧ୍ୟ ସମ୍ପର୍କ ଆଜି କୋଣ ଅନୁକୋଣରେ ପ୍ରବାହିତ ହେଉଛି ଯେପରି ସମୁଦ୍ରର ତରଙ୍ଗ ପରି। ତେଣୁ ଶ୍ରୀକ୍ଷେତ୍ରକୁ ସମସ୍ତଙ୍କର ଆଗମନ ପରେ ଇଏ ହେଉଛି ମହାପ୍ରଭୁଙ୍କର କରୁଣା ବାରି। ତେଣୁ ଇତି ଅବସରରେ ହେ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ପ୍ରଥମ କେନ୍ଦ୍ରକୁ ଆମେ ନେଇଯାଉଛୁ, ଅତି ନିକଟରୁ ସେଠାରୁ ଆପଣମାନଙ୍କୁ ଧାରା ବିବରଣୀ ଶୁଣିବାର ସୌଭାଗ୍ୟ ମିଳିବ।

0: ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ମହାପ୍ରଭୁ କହିଲେ ମୁଁ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ପ୍ରାସାଦରୁ ବାହାରୁଛି। କେହି କେହି କହନ୍ତି ପତିତ କିଏ? ପତିତ ଯେଉଁମାନେ ଯେଉଁମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ, ହୁଏତ ସେଇମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଆଉ ଯେଉଁମାନେ ମନ୍ଦିରକୁ ଯାଉଛନ୍ତି ତାଙ୍କ ପାଇଁ କ'ଣ ନୁହଁ, ସମସ୍ତ ଜନତା। ଆମେ ସମସ୍ତେ ପଡ଼ିଯାଇଛୁ, ଆମେ ସମସ୍ତେ ପତିତମାନେ ପଡ଼ିଯାଇଥିବା। କେଉଁଠି ପଡ଼ିଛୁ ଆମେ? ଆମେ ସମସ୍ତେ ଭବସାଗରରେ ପଡ଼ିଛୁ। ସଂସାର ସିନ୍ଧୁ ମତେ ଦୁସ୍ତର ମୋତେ ତିରିଶ ନାନ୍ୟ ପ୍ରଭୁ ଭଗବତ ପୁରୁଷୋତ୍ତମସ୍ୟ ଲୀଳା କଥା ରସ ନିସେବଣ ମନ୍ତରେଣ। ତେଣୁ କହିବାର କଥା ହେଲା ଯେ ଆମେ ସମସ୍ତେ ସଂସାର ସିନ୍ଧୁରେ ପଡ଼ିଛେ, ସଂସାର ସାଗରରେ ପଡ଼ିଯାଇଛେ। ଆମକୁ କିଏ ଉଦ୍ଧାର କରିବ? ତେଣୁ ଆମକୁ ଉଦ୍ଧାରକର୍ତ୍ତା ହେଉଛନ୍ତି ଏକମାତ୍ର ମହାପ୍ରଭୁ। ସେ ଯେଉଁଦିନ କହିବେ ପ୍ରଭୁ ତୁ ମୋର, ସେ ଯେଉଁଦିନ କହିବେ ହେ ହେ ଜୀବ ତୁ ମୋର ଅଂଶ, ମମେ ବାଂଶୋ ଜୀବ ଲୋକେ ଜୀବଭୂତ ସନାତନ ମନଷ୍ଠା ନିନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରିଛନ୍ତି। ତୁ ହେଉଛୁ ମୋର ଅଂଶ, ମୁଁ ହେଉଛି ଅଂଶୀ, ଅଂଶ ପାଖକୁ ଅଂଶୀ, ଅଂଶୀ ପାଖକୁ ଅଂଶ ଯେମିତି ଫେରେ ତୁ ତୋ ମୋ ପାଖକୁ ତୁ ସେମିତି ଆସିବୁ। ତେଣୁ ମହାପ୍ରଭୁ ସାକ୍ଷାତ ପରମ ବ୍ରହ୍ମ ବିଜେ କରିବେ। ଲେଖା ହେଇଛି ଶାସ୍ତ୍ରରେ ସ୍କନ୍ଦ ପୁରାଣରେ, ତୁମେ ଜଗନ୍ନାଥଙ୍କର ସେ ଯେଉଁ ଦାରୁକୁ ସାଧାରଣ ଦାରୁ ମନେ କର ନା, କିନ୍ତୁ ଦେଖ ଏଡ଼େ ଖଣ୍ଡେ ଦାରୁ ଜଗତ ବାନ୍ଧିଛି ଆପଣାର ସ୍ନେହ ଡୋରେ। ଏ ସାରା ଜଗତ କାହିଁକି ଝୁରି ହେଉଛି ଠାକୁରଙ୍କ ପାଖକୁ? ଟିକିଏ ସ୍ନେହର ମହୁ ସେଠି ଝରୁଛି, ସ୍ନେହର ମହୁ ଝରୁଛି। ତେଣୁ ସେ ସ୍ନେହର ମହୁଟିକକୁ ସେ ମହୁର ଆସ୍ୱାଦନ କରିବା ପାଇଁ ଆଜି ସମସ୍ତେ ଚାହିଁକିରି ବସିଛନ୍ତି। ଗୋଟିଏ ପିମ୍ପୁଡ଼ିକୁ ଗୋଟିଏ ଜନ୍ଦାକୁ ଯଦି ଆମେ ଆଣିକରି ଛାଡ଼ିଦେବା, କିଛି ଦୂରରେ ମହୁ ଟିକେ ପକାଇଦେବା, ଦେଖିବେ କିଛି ସମୟ ଗଲା ପରେ ସେ ପିମ୍ପୁଡ଼ି ବା ସେ ଜନ୍ଦା ଯାଇ ସେ ମହୁକୁ ଖାଉଥିବ। ସେଇଭଳି ଭାବରେ ଆଜି ମହାପ୍ରଭୁ ମଧୁ ହେଇକିରି ଉପରେ ଭିତରେ ଅଛନ୍ତି ଏବଂ ଜନ୍ଦା ହେଇକିରି ସମସ୍ତେ ଚାହିଁକିରି ବସିଛନ୍ତି। କେତେବେଳେ ପ୍ରଭୁ ଆସିଲେ ତାଙ୍କ ସହିତ ଜନ୍ଦା ହେଇକିରି ତାଙ୍କରି ପାଖକୁ ଫେରିଯିବା, ମଧୁ ଆସ୍ୱାଦନ କରିବା, ଜନ୍ମ ଜନ୍ମର ଦୁଃଖକୁ ବିଲୋପ କରିବା ଏବଂ ମହାପ୍ରଭୁ ସମସ୍ତଙ୍କୁ କୃପା ଦୃଷ୍ଟି ପକାଇକିରି ଉଦ୍ଧାର କରିବେ। ଇଏ ହେଉଛି ତାଙ୍କର ସହଜାତ ପ୍ରବୃତ୍ତି। ମହାପ୍ରଭୁ ନିଜର ସହଜାତ ପ୍ରବୃତ୍ତି ଅର୍ଥାତ୍ ସିଏ ହେଉଛନ୍ତି କରୁଣା ବରୁଣାଳୟ, କରୁଣା ବରୁଣାଳୟ। ବରୁଣାଳୟ ମାନେ ବରୁଣଙ୍କର ଘର ହେଉଛି ସିନ୍ଧୁ, ସେ କରୁଣାର ସାଗର। ତେଣୁ ଟିକିଏ କରୁଣା ପାଇଁ ସମସ୍ତେ ଚାହିଁକିରି ବସିଛନ୍ତି। କେତେବେଳେ କରୁଣାମୟ କରୁଣା କରିବେ? ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ତ ସେଇ କରୁଣା କରିବା ପାଇଁ ଯାଉଛି। ତେଣୁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ।
1: ଆପଣ ସାର୍ ଗୋଟେ ଆମର ଅବିନାଶ ଦାସ କେନ୍ଦ୍ରାପଡ଼ାରୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତିନି ରଥର ରଜୁମାନଙ୍କର ବିଷୟରେ ବା ତାଙ୍କର ମହାତ୍ମା ବିଷୟରେ ଜାଣିବାକୁ ଚାହିଁଛନ୍ତି। ଆପଣ ଟିକେ କୁହନ୍ତୁ କଣ ଯୋଉ ମହାପ୍ରଭୁଙ୍କର ରଜୁ, ରଜୁ କହିଲେ ଯୋଉ ରଥରେ ଯୋଉ ଦୌଡ଼ି ଲଗାଯିବ ସେ ଦୌଡ଼ିର ବିଶେଷତ୍ଵ କଣ, କଣ ତାର ମହାତ୍ମା, ତାର ଉପରେ ଆପଣ ଟିକେ କୁହନ୍ତୁ।
0: ମହାପ୍ରଭୁଙ୍କର ତିନି ରଥ ଯିବ ତେଣୁ ସେଥିରେ ରଜୁ ଲାଗିବ। ତେଣୁ ସେଇ ଯୋଉ ରଜୁଟି ଲାଗିଲେ ଭକ୍ତମାନେ ନିଜର ଭାବ ଡୋରିରେ ତାଙ୍କୁ ବାନ୍ଧି ବାନ୍ଧିକିରି ନେଇକିରି ଯିବେ ମହାପ୍ରଭୁଙ୍କୁ ଜନ୍ମସ୍ଥାନରେ। ଶ୍ରୀ ବଳଭଦ୍ରଙ୍କର ଯେଉଁ ରଜୁଟି ଲାଗେ ତାକୁ ବାସୁକୀ ବୋଲି କୁହାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ରଜୁଟି ଲାଗେ ତାକୁ ଶଙ୍ଖଚୂଡ଼ ବୋଲି କୁହାଯାଏ। ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ରଜୁଟି ଲାଗେ ବା ଦୌଡ଼ିଟି ଲାଗେ ତାକୁ ସ୍ୱର୍ଣ୍ଣଚୂଡ଼ ବୋଲି କୁହାଯାଏ। ତେଣୁ ଏ ତିନି ଗୋଟି ଯେଉଁ ରଜୁ ରହିଛନ୍ତି, ଏ ତିନି ଗୋଟି ରଜୁକୁ ଆକର୍ଷଣ କରି ଭକ୍ତମାନେ ଭଗବାନଙ୍କୁ ତାଙ୍କର ଜନ୍ମସ୍ଥାନ ଆଡ଼େ ନେଇଯାଆନ୍ତି।
1: ଆପଣ ତ କହିଲେ ଏହାର ହେଉଛି ସ୍ଥୂଳ ଗୁଣକୁ ଆପଣ କହିଲେ, କିନ୍ତୁ ଆମେ ଯଦି ସୂକ୍ଷ୍ମାତି ସୂକ୍ଷ୍ମ ବିଚାର କରିବା, ରଜୁ କହିଲେ ଡୋରି, ପ୍ରଭୁଙ୍କର ଡୋରି ଲାଗିଲେ ଆମେ ଶ୍ରୀକ୍ଷେତ୍ର ଯିବୁ। ଯୋଉ ଡୋରି ହଉଛି ଭାବର ଡୋରି, କାରଣ ଭାବର ଡୋରିରେ ବନ୍ଧା ହେଇ ପ୍ରଭୁ ଆସୁଛନ୍ତି। ଭାବର ଡୋରିରେ ବନ୍ଧା ଭାବର ଠାକୁର, ଭାବରେ ବାନ୍ଧିଲେ କାନି ଗୋପୀ ବଣନ୍ତର, ଭାବରେ ଖାଇ

0: ପ୍ରଭୁ ଶ୍ରୀବତ୍ସର ଗଇଠା ଖାଇବା ସହିତ ଆପଣ ମଧ୍ୟ ଭାବରେ ଶବରୀର ଅଇଁଠା ଫଳ ଯୋଉ କୋଳିକୁ ମଧ୍ୟ ଆପଣ ନେଇଛନ୍ତି।
1: ଆଉ ଜଣେ ଭକ୍ତ ଦେବାଦୀପ ଦାସ ଦେଶଦୀପ ଦାସ ଅନ୍ତର୍ଗତ କେନ୍ଦ୍ରାପଡ଼ାରୁ
0: କହିଛନ୍ତି, ନନ୍ଦିଘୋଷ ରଥର ଶିଖରରେ ଯୋଉ କଳସ ବନ୍ଧା ହେଲା, ଯୋଉ ତାଳଧ୍ୱଜ ରଥର ଦେବଦଳନ ରଥର ଶିଖରରେ କେଉଁ କେଉଁ ଦେବତା ଅଛନ୍ତି? ନନ୍ଦିଘୋଷରେ ତ ହନୁମାନ ବିରାଜମାନ କଲେ, ଏବଂ ତାଳ ଆଉ ଯୋଉ ରହିଲା ଆମର ତାଳଧ୍ୱଜ ଆଉ ପଦ୍ମଧ୍ୱଜ, ମା ଦେବୀ ସୁଭଦ୍ରାଙ୍କ ରଥରେ କେଉଁ ଦେବତା ସଂସ୍ଥାପିତ ହେଲେ ବା ସେଠି ରହିଲେ ତାଙ୍କୁ ଟିକେ?
1: ତାଳଧ୍ୱଜ ରଥରେ ରହନ୍ତି ଶ୍ରୀ ନୃସିଂହଙ୍କର ପିତୁଳା, ଏବଂ ଦର୍ପଦଳନ ରଥ ବା ଦେବଦଳନ ରଥର ଶିଖରରେ ରହନ୍ତି ଦେବୀ ଭୁବନେଶ୍ୱରୀ। ଇଏ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ ପ୍ରତିଷ୍ଠା ମଣ୍ଡପରେ। ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠିତ ହେଲା ପରେ ଶ୍ରୀ ବଳଭଦ୍ରଙ୍କ ରଥରେ ନୃସିଂହ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ, ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ଶ୍ରୀ ହନୁମାନ ବିରାଜମାନ କରିଥାନ୍ତି।
0: ଅତି ସୁନ୍ଦର କଥା, ଆମେ ଦେଖିପାରୁଛୁ ସେ ସିଂହଦ୍ୱାରର ସମ୍ମୁଖର ସେଇ ଦୃଶ୍ୟ ଏତେ ସୁନ୍ଦର। ବର୍ଷା ଚାଲିଛି, ତଥାପି ମନ ଭିତରେ କୌଣସି ଶଙ୍କା ନାହିଁ। ଭକ୍ତମାନେ ଭିଜିବାରେ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି ମହାପ୍ରଭୁଙ୍କର ଯାତ୍ରାରେ, ତା ଅବର୍ଣ୍ଣନୀୟ, ଅପ୍ରକାଶନୀୟ। ଏପଟେ ସିଂହଦ୍ୱାରର ଗୁମୁଟ ଭିତରୁ ଘଣ୍ଟର ଗୁରୁଗମ୍ଭୀର ଶବ୍ଦ ଶୁଣାଯାଉଛି, କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ କାଳିଆ ଶାନ୍ତ ପାଦଭୁଣ୍ଡନ କରି ପହଣ୍ଡିରେ ଆସୁଛନ୍ତି। କିନ୍ତୁ ଆଜିର ଯେଉଁ ପହଣ୍ଡି, ଆମେ ଟିକିଏ ପୂର୍ବରୁ ଯେଉଁ ଶୁଣୁଥିଲୁ ଯେ ଧା ପହଣ୍ଡି ବା ଧାଡ଼ି ପହଣ୍ଡି ଭକ୍ତମାନଙ୍କ ପାଖରୁ ଆସୁଥିଲେ, କିନ୍ତୁ ଏତେ ଭକ୍ତ ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ ମଧ୍ୟ ଅଛନ୍ତି। ଚାହାଣୀ ମଣ୍ଡପ ଠାରୁ ସ୍ନାନ ମଣ୍ଡପର ଯେଉଁ ସେଇ ଯେଉଁ ପରିସର ଆମେ ଦେଖିପାରୁଛୁ, କେବଳ ଭକ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଦଣ୍ଡାମାନ ହେଇଛନ୍ତି ମହାପ୍ରଭୁଙ୍କର ଏଇ ଯେଉଁ ମାଧୁର୍ଯ୍ୟର ଲୀଳା, ଏଇ ଯେଉଁ ଔଦାର୍ଯ୍ୟର ଲୀଳାକୁ ପରିପ୍ରକାଶ କରିଛନ୍ତି ପ୍ରଭୁ ତାଙ୍କୁ ଦର୍ଶନ କରିବା ପାଇଁ। ମାଧୁର୍ଯ୍ୟ ଲୀଳା ସହିତ ଯେଉଁ ଔଦାର୍ଯ୍ୟର ଲୀଳା, ଆଜି ପ୍ରଭୁ ବାହୁ ବିସ୍ତାର କରିଛନ୍ତି, କାଳିଆ ଶାନ୍ତ ସମସ୍ତଙ୍କୁ ହାତ ଠାରି ଡାକିଛନ୍ତି, ଆସ ମୁଁ ଆସୁଛି ତୁମ ନିକଟକୁ, ତୁମେ ଆସ ମୋ ନିକଟକୁ, ଆଜି ବାହୁରେ ବାହୁ ଛନ୍ଦି ଦେବା, ତମର ସମସ୍ତ ଦୁଃଖକୁ ମୁଁ ହରଣ କରିବି। କାରଣ ଭାବ ବିହଳିତ ହୁଅ ଭକତ ଶ୍ରୀମୁଖ ଦର୍ଶନ କଲେ, ଜୀବନର ରିଷ୍ଟ ଖଣ୍ଡନ ହୁଅଇ ପ୍ରଭୁଙ୍କର କୃପା ବଳେ। ପରମ ବ୍ରହ୍ମ ବିଷ୍ଣୁ ଅପାର କରୁଣା, ବିଚିତ୍ର ତୁମର ଲୀଳା, ବିଚିତ୍ର ବିନ୍ଧାଣି ଶ୍ରୀକ୍ଷେତ୍ରର ମଣି, ଧନ୍ୟ ପ୍ରଭୁ ଚକାଡ଼ଳା, ପ୍ରଭୁ ଧନ୍ୟ ଧନ୍ୟ ତୁମର ଲୀଳା। ତୁମର ଏଇ ଯେଉଁ ଐଶ୍ୱର୍ଯ୍ୟର ଲୀଳା ଆମେ ଦେଖିବୁ ସୁନାବେଶ ସମୟରେ, କିନ୍ତୁ ସେ ଐଶ୍ୱର୍ଯ୍ୟର ଲୀଳା ଠାରୁ ଏ ଯେଉଁ ମାଧୁର୍ଯ୍ୟ ଲୀଳା ଔଦାର୍ଯ୍ୟର ଲୀଳା ଅତ୍ୟନ୍ତ ଆନନ୍ଦମୟ। ସତ୍ୟ ପ୍ରଭୁ ତୁମେ, ତୁମେ ହିଁ ନିତ୍ୟ, ତୁମେ ହିଁ ସତ୍ୟ, ଚିନ୍ମୟ ଅନନ୍ତ ଧାରା, ପ୍ରୀତିର ସାଗର ଭକ୍ତି ପାରାବାର, ମୁକ୍ତିର ପ୍ରସରା ମୁଖ୍ୟ ଆଉ ମୁକ୍ତିର ପ୍ରସରା ମେଲେଇ ପ୍ରଭୁ ଆପଣ କାଳିଆ ଶାନ୍ତେ ଆସୁଛନ୍ତି। ଆମେ ଏଇ ରାଧାବଲେବି ମଠରେ ଯେଉଁ ସିଂହଦ୍ୱାରର 22 ପାହାଚର ଦୃଶ୍ୟ ଟିକିଏ ଆମକୁ ଦେଖାଯାଉଛି, ଆମେ ଅବଲୋକନ କରୁଛୁ, ଘଣ୍ଟୁଆମାନଙ୍କର ଘଣ୍ଟର କେବଳ ସେଇ ସୁନ୍ଦର ପ୍ରତିଛବି ଆମକୁ ଦୃଶ୍ୟମାନ ହେଉଛନ୍ତି। ଆଉ କାଳିଆ ଶାନ୍ତେ 22 ପାହାଚରେ ଅଟକି ଯାଇଛନ୍ତି, ଯେଉଁ 22 ପାହାଚ ଅତ୍ୟନ୍ତ ପବିତ୍ର, ଯେଉଁ 22 ପାହାଚରେ ଶ୍ରାଦ୍ଧକର୍ମ କରାଯାଇଥାଏ, ପିତୃଗଣଙ୍କୁ ପିଣ୍ଡଦାନ କରାଯାଏ, କିନ୍ତୁ ଆଜି ଶ୍ରୀମନ୍ଦିରର ବାରଣ ସତ୍ତ୍ୱେ ଏସବୁ ଆଉ କରାଯାଉ ନାହିଁ। ତେଣୁ କରି ଯାହା ମନ୍ଦିର ବାହାରେ ଏସବୁ ଜିନିଷ ହେଉଛି, କିନ୍ତୁ ଅତୀତରେ ସେ 22 ପାହାଚରେ ଆମେ ଆମର ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିଲୁ, ଆଜି ସେଇ 22 ପାହାଚ, ଯେଉଁ 22 ପାହାଚ ଦେଇ ଆମେ ଦର୍ଶନ କରିବା ପାଇଁ ସିଂହଦ୍ୱାର, ଧର୍ମଦ୍ୱାର ବୋଲି ଯାହାକୁ କୁହାଯାଇଛି, ସିଂହଦ୍ୱାର, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର କେଉଁ ମୃତ୍ତିକାଳ ହୋଇ ଆସିଯିବ ହୋଇଯିବ ଉପସ୍ଥିତ। ବାଲ୍ୟକାଳୁ ଆମେ ଧର୍ମ ସଞ୍ଚିବା, ଭଗବାନଙ୍କୁ ପାଇବା, କାରଣ ମଣିଷ ଜୀବନରେ ତାଠୁ ବଳି ଆଉ କିଛି ନାହିଁ। ଅନନ୍ତ କୋଟିର ବ୍ରହ୍ମାଣ୍ଡର ଠାକୁର ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଭୁଙ୍କର ଲୀଳାରେ ଆଜି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧନୀ ଦରିଦ୍ର ଗରିବ ସମସ୍ତେ ଏକାକାର ହେଇଯାଇଛନ୍ତି। ଖାଲି ସେତିକି ନୁହେଁ,

ଦେବତା ଦାନବ ଏବଂ ଅସୁର ସେମାନେ ମଧ୍ୟ ଗୁପ୍ତ ଭାବରେ ଲୁକାୟିତ ଭାବରେ ପ୍ରଭୁଙ୍କର ଏହି ମହାନ ମହୋତ୍ସବକୁ ଦର୍ଶନ କରିବା ପାଇଁ ଆସିଯାଇଛନ୍ତି। ଆଉ ଆମେ ଦେଖୁଛୁ ଆହାହା କି ସୁନ୍ଦର ଭାବରେ ସେ ଅରଣ ସ୍ତମ୍ଭ ନିକଟକୁ ଭକ୍ତମାନେ ଛୁଟି ଯାଉଛନ୍ତି। ଯେଉଁମାନେ ବିଭିନ୍ନ ବେଶରେ ନିଜକୁ ସଜ୍ଜିତ କରିଛନ୍ତି, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମ ନିବେଦନମ, ସେ ନବଧା ଭକ୍ତିର ସେହି ସୁନ୍ଦର ଦୃଶ୍ୟକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିଦେଉଛନ୍ତି। କାଳିଆ ସାଆନ୍ତଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା, ଯେଉଁ କାଳିଆ ସାଆନ୍ତେ ବ୍ରହ୍ମାଣ୍ଡର ଠାକୁର, ଆଉ ଏପଟେ ବଳଭଦ୍ରଙ୍କର ରଥରେ, ଯେଉଁ ତାଳଧ୍ୱଜ ରଥରେ ବଳଭାଇ ବଳଭଦ୍ର ବିରାଜମାନ କରିସାରିଲେଣି, ମା ସୁଭଦ୍ରା ସିଏ ମଧ୍ୟ ବିରାଜମାନ କରିସାରିଲେଣି, ସୁଦର୍ଶନଙ୍କ ସହିତ ସଂଯୁକ୍ତ ହୋଇଛନ୍ତି ସେଇ ଦର୍ପ ଦଳନ ରଥରେ। ଆଉ ବର୍ଷାର ପ୍ରକୋପ ଏବେ ମଧ୍ୟ ଚାଲିଛି, ବର୍ଷାର ସେଇ ଯେଉଁ ଇନ୍ଦ୍ରଙ୍କର ବୃଷ୍ଟି ଏବେ ମଧ୍ୟ ଚାଲିଛି। ଆଉ ଭକ୍ତମାନେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ କାଳିଆ ସାଆନ୍ତ ଆସିବେ, ଯାହାଙ୍କୁ ଅତି ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ତାଙ୍କର ହରିବଂଶରେ ବର୍ଣ୍ଣନା କରିଛନ୍ତି। ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲିନ ଜାପାଦ ଚିନ୍ତନ୍ତି ଯୋଗୀ ଧ୍ୟାନେ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ସେହି ତର ପଦ ପାଦେ ପଦ୍ମ ପାଦେ ବିଲୀନ ହୁଅଇ। ହେ ଅନନ୍ତ ବ୍ରହ୍ମାଣ୍ଡର କୋଟିର ଠାକୁର, ତୁମେ ହେଉଛ କୋଟି କୈବଲ୍ୟନାଥ ଗତିର ଗତି, ଆରତୀର ସାଥୀ, ପତିତ ପାବନ ପ୍ରଭୁ, କମନୀୟ ନମନୀୟତାର ପ୍ରତୀକ, ଅବୟ ଅନନ୍ତ ନିରାକାର ନିରଞ୍ଜନ, ତୁମେ ହେଉଛ ସେହି ସମସ୍ତଙ୍କର ଆର୍ତ୍ତ ବନ୍ଧୁ, ଆର୍ତ୍ତନାମ ସକଳ ଆର୍ତ୍ତି ନାଶନମ ଶ୍ରୀ ଜଗନ୍ନାଥ ମିଳେ। ଲୀଳାମୟ ପୁରୁଷଙ୍କର ଲୀଳା, ଅଟକି ଯାଇଛନ୍ତି ଅଣସର ଘରେ ଥିଲେ, ଆଜି ବାହାର ହୋଇଛନ୍ତି। ଅଣସର ଘରେ ଥିଲ ଆଜ ବାହାର ହୋଇଲ, ଟିକେ ଅଣସର ଘରେ ଥିଲ କିନ୍ତୁ ଆଜି କ'ଣ କରିଛ, ଟିକେ ଆସୁଛ ଏବଂ ଯାଉଛ, ପାଦହୁଣ୍ଡନ କରି ଦୈତାପତି ମାନେ ଆପଣଙ୍କୁ ନେଇ ଆସିଛନ୍ତି, କିନ୍ତୁ ତଥାପି କାହିଁକି ପ୍ରଭୁ ଆସ, ଆଉ ବିଳମ୍ବ କର ନାହିଁ, ଆଉ ବିଳମ୍ବ କର ନାହିଁ ପ୍ରଭୁ, ଚାଲି ଆସ ଚାଲି ଆସ, ଭକ୍ତମାନେ ଅପେକ୍ଷା କରିଛନ୍ତି। ତୁମେ ହେଉଛ ଜଗତର ଠାକୁର, ଯାହାଙ୍କର ମୁଖର ବ୍ରାହ୍ମଣ, ବାହୁର କ୍ଷତ୍ରିୟ, ଉରୁର ବୈଶ୍ୟ, ପାଦର ସୂତ୍ର, ଚକ୍ଷୁର ଦିବାକର, ଚନ୍ଦ୍ର କର୍ଣ୍ଣଦ୍ୱୟରୁ ପ୍ରାଣାଦି ପଞ୍ଚବାୟୁ, ଜିହ୍ୱାରୁ ଅଗ୍ନି, ନାଭିରୁ ଆକାଶ, ମସ୍ତକରୁ ସ୍ୱର୍ଗ ସୃଷ୍ଟି, ତୁମେ ହେଉଛ ସେ ଯଜ୍ଞ ପୁରୁଷ, ଯେଉଁ ଯଜ୍ଞ ପୁରୁଷଙ୍କୁ ଦେଖିଥିଲେ ସ୍କନ୍ଦ ପୁରାଣ ଅନୁସାରେ ସହସ୍ର ଅଶ୍ୱମେଧ ଯଜ୍ଞ ସମାପନ ସମୟରେ, ଯେତେବେଳେ ଯଜ୍ଞର ପୂର୍ବରୁ ସେ ଯଜ୍ଞ ପୁରୁଷଙ୍କୁ ସ୍ୱପ୍ନରେ ଦେଖିଥିଲେ ଏବଂ ତାପରେ ଯେତେବେଳେ ଅବଭୃତ ସ୍ନାନ କରିବା ପାଇଁ ଯାଇଛନ୍ତି, ସାଗର ତୀରରେ ଆପଣ ଦାରୁ ବ୍ରହ୍ମ ସ୍ୱରୂପରେ ଆସିଥିଲେ, ଯେଉଁ ଦାରୁ ରୂପେ ଆସିବା ପରେ ଆପଣଙ୍କୁ ସ୍ନାନ କରାଯାଇଥିଲା, ସେଇ ସ୍ନାନ ଥିଲା ସ୍ନାନ ପୂର୍ଣ୍ଣିମା ଆବିର୍ଭାବର ଦିବସ। ଆଜି ସେ ଅଣସର ଘରେ ରହି ଆପଣଙ୍କର ଦାର ବ୍ୟତନୁ ସୁନ୍ଦର ଭାବରେ ଚର୍ଚ୍ଚା ହୋଇସାରିବା ପରେ ଆଜି ଆସିଛନ୍ତି ଅଣସର ଘରୁ ବାହାର ହୋଇ ଭକ୍ତମାନଙ୍କ ପାଖକୁ। ତୁମେ ଯଜ୍ଞ ଯଜ୍ଞାସ ତ୍ୱମ ଯଜ୍ଞେସ ପରାତ୍ପରଃ ଶବ୍ଦ ବ୍ରହ୍ମ ପରମ ତ୍ୱମ ହି ଶବ୍ଦ ବ୍ରହ୍ମାସି ବିଶ୍ୱରା ସ୍ୱରାଟ ସମ୍ରାଟ ଜଗନ୍ନାଥ ବୀରା ରସି ଜଗତପତେ ଅଧଶ୍ଚ ଉଦ୍ଧର୍ଚ୍ଚ ତିର୍ଯ୍ୟକ ତ୍ୱମ ତୋୟା ବ୍ୟାପ୍ତମ ଜଗନ୍ମୟ। ଆପଣ ସାରା ଜଗତକୁ ପୁରା ବ୍ୟାପ୍ତ କରି ରଖିଛନ୍ତି, ଆପଣ ହେଉଛନ୍ତି ବିଶ୍ୱର ଠାକୁର, ଆପଣ ହେଉଛନ୍ତି କୋଟି କୈବଲ୍ୟର ନାଥ, ଜଗତର ନାଥ, ଯାହାଙ୍କର ଯେଉଁ ଜଗତ ଭିତରେ ସାରା ସଂସାରକୁ ଆପଣ ନେଇଯାଇଛନ୍ତି, କୋଳେଇ ଦେଇଛନ୍ତି, ମହିମା ମଣ୍ଡିତ ଆପଣଙ୍କର ତ୍ରିଭୁବନ ବିଦିତ ହେଉଛି ଆପଣଙ୍କର ନାମ, ଆପଣ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ, ସେ ଜଗନ୍ନାଥଙ୍କୁ ରକ୍ଷା କର ବୋଲି ମଣିମା ମଣିମା ଡାକରେ ଖୁରି ପଡ଼ୁଛି ଆଜି ବଡ଼ଦାଣ୍ଡ, ବଡ଼ଦାଣ୍ଡରେ ଆପଣ ଚାଲି ଆସୁଛନ୍ତି, କିନ୍ତୁ ଆମେ ତ ଜାଣିଥିଲୁ ପ୍ରଭୁ ଆପଣଙ୍କର ପରା କ'ଣ ପାଦ ନାହିଁ, ଆପଣଙ୍କର ପରା କାନ ନାହିଁ, ଆପଣଙ୍କର ପରା ହାତ ନାହିଁ, କିଏ କହେ, ସାରା ସଂସାର କହୁଥିଲା, କିନ୍ତୁ ଆପଣ ତ ଆଜି ବିସ୍ତାରିତ କରିଛନ୍ତି ଆପଣଙ୍କର ଶରୀରକୁ, ଆପଣଙ୍କର ବାପୁଙ୍କୁ, ଅପାଣି ପାଦ ଯବନ ଗ୍ରହିତା ପଶ୍ୟତ ଚକ୍ଷୁ ସଶୃଣତ୍ୟ କର୍ଣ୍ଣ ସବେତି ବେଦ୍ୟମ ନଚେ ତସ୍ୟାତି ବେତା ତମାହୁରାଜ୍ଞମ ପୁରୁଷ ମହାନ୍ତମ। ହସ୍ତପାଦ ହୋଇ ଆପଣ ଯେଉଁ କହୁଥିଲେ ନାହିଁ ବୋଲି ଆଜି କିନ୍ତୁ ଆପଣ ସମାର ବିଶ୍ୱକୁ ଆପଣ ଦେଖେଇ ଦେଉଛନ୍ତି, ମୋର ପାଦ ଅଛି, ଦେଖ ମୁଁ ଚାଲିଛି।

0: ଆସୁଛି। ବାଉନ ଭଣ୍ଡାର ମାଲିକ ମୁଁ, ଷାଠିଏ ପଉଠି ଭୋଗ ନୀତି ମୋ ପାଖରେ ଅର୍ପଣ କରାଯାଏ। ମୁଁ ଯେତେ ଦଉଥିଲେ ସେତେ ଖାଉଥିବି, ନ ଶୁଖିବ ମୋର ହାତ, ମୁଁ ଯେତେ ଦଉଥିବ ମୁଁ ସେତେ ଖାଉଥିବି। ଏ କ୍ଷେତ୍ର ହେଉଛି ଐଶ୍ୱର୍ଯ୍ୟର କ୍ଷେତ୍ର, ଏ କ୍ଷେତ୍ର ହେଉଛି ଭୋଗର କ୍ଷେତ୍ର।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟ, କ୍ରେଡିଟ୍ ଇନଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
2: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ରେ ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
1: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଅମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
2: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳେଇ, ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ ସଦୟଃ ଦୟା ସିନ୍ଧୁର ବନ୍ଧୁ ସକଳ ଜଗତାଂ ସିନ୍ଧୁ ସୁତୟା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଅବସରରେ ଯେଉଁ ମୁହୂର୍ତ୍ତ ପାଇଁ, ଯେଉଁ କ୍ଷଣ ପାଇଁ ବିଶ୍ୱବାସୀଙ୍କର ଅପେକ୍ଷା ଥାଏ, ସେ ମୁହୂର୍ତ୍ତ ଏବେ ଉପଗତ। ଆପଣମାନେ ଆମର ଯେଉଁ ମାଇକ୍ରୋଫୋନ୍ ଦିଆହେଇଛି ବଡ଼ଦାଣ୍ଡ ଆଡ଼କୁ, ସେଇ ମାଇକ୍ରୋଫୋନ୍ ମାଧ୍ୟମରେ ଘଣ୍ଟ ଘଣ୍ଟାର ନାଦ ମଧ୍ୟ ଆପଣ ଶୁଣୁଥିବେ। ମହାପ୍ରଭୁ ଆଜି ଟିକେ ବିଳମ୍ବ କଲେ, ପାଖାପାଖି ଅଧଘଣ୍ଟା ହେବ ବଡ଼ ଠାକୁର ବଳଭଦ୍ର ଏବଂ ମା' ସୁଭଦ୍ରା ନିଜ ନିଜ ରଥରେ ବିରାଜମାନ କରିସାରିଲେଣି, କିନ୍ତୁ ମହାପ୍ରଭୁ ଗହଳି କରୁଛନ୍ତି କିନ୍ତୁ ଆସୁନାହାନ୍ତି। ଗୁମୁଟ ଭିତରେ ଆମେ ଅନେକ ସମୟ ହେଲା ମହାପ୍ରଭୁଙ୍କୁ ଦେଖୁଛୁ, ତେଣୁ ତାଙ୍କୁ ବୁଝିବା ସହଜ ନୁହେଁ। କାହିଁକି ସେ ଆସୁନାହାନ୍ତି ତା'ର କାରଣ ସେ ହିଁ ଜାଣନ୍ତି। ତେବେ ଆମ ସମସ୍ତଙ୍କର ଅପେକ୍ଷା ଯେ ମହାପ୍ରଭୁ କେତେବେଳେ ଆସିବେ, ଏବଂ ତା'ର ସୂଚନା ଆମେ ପାଉଛୁ ଏ ଘଣ୍ଟ ଘଣ୍ଟାର ଧ୍ୱନି ଭିତରେ। ଆପଣ ଜାଣନ୍ତି, କିଛି ସମୟ ପୂର୍ବରୁ କହୁଥିଲେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା ମହାପ୍ରଭୁଙ୍କର ଔଦାର୍ଯ୍ୟ ଲୀଳା ଆଉ ମାଧୁର୍ଯ୍ୟ ଲୀଳା ବିଷୟରେ। ତିନୋଟି ଲୀଳା ମହାପ୍ରଭୁଙ୍କର ଅଛି। ଗୋଟିଏ ହେଲା ଐଶ୍ୱର୍ଯ୍ୟ ଲୀଳା, ଯେଉଁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଯେଉଁ ସେବା ପୂଜା ନୀତି କାନ୍ତି ଦର୍ଶନ ଏ ବ୍ୟବସ୍ଥା ଭିତରେ ଅଛନ୍ତି, ସେ ହେଉଛି ତାଙ୍କର ଐଶ୍ୱର୍ଯ୍ୟ ଲୀଳା। ଏଭଳି ଗୋଟେ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର, ଏତେ ସୁନ୍ଦର ମନ୍ଦିର ପଞ୍ଚରଥ ଶୈଳୀରେ ଯାହା ନିର୍ମିତ ହୋଇଛି, ସିଂହଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ଏବଂ ପାର୍ଶ୍ୱ ଦେବାଦେବୀଙ୍କ ପର୍ଯ୍ୟନ୍ତ, ଏହି ପଞ୍ଚରଥ ମନ୍ଦିର ଏଇ କେଉଁଠି ଅଛି, କେଉଁ ଦେବତାଙ୍କର? ଏତେ ସୁନ୍ଦର, ଏତେ ସୁଉଚ୍ଚ ମନ୍ଦିର, ଏତେ ବିରାଟ ଆୟତନ, ଏବଂ ତା ସହିତ ଏଇ 60 ପଉଟି ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା, ତା ଭିତରେ ଶୁଖିଲା ଭୋଗ ଅଛି, ଶଙ୍ଖୁଡ଼ି ଭୋଗ ଅଛି, ଅନ୍ନ ମହାପ୍ରସାଦ ଅଛି, ଏବଂ ଯାବତୀୟ ପ୍ରକାରର ଦୁର୍ଲଭ ଯାହା ଆମେ ନାଁ ଶୁଣିଛୁ କେବେ ଦେଖିନାହୁଁ, ଏଇଭଳି ପଦାର୍ଥମାନେ ମହାପ୍ରଭୁଙ୍କର ଭୋଗରେ ଲାଗନ୍ତି। ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଭକ୍ତମାନେ ଧନୀଠୁ ଆରମ୍ଭ କରି ନିର୍ଦ୍ଧନ ପର୍ଯ୍ୟନ୍ତ କେତେ ସମସ୍ତେ ଆସିକରି ଗରୁଡ଼ ସ୍ତମ୍ଭ ପଛରେ ରହିକି ମହାପ୍ରଭୁଙ୍କର

ନିଜ ଦୁଃଖ ଦୈନ୍ୟ ନିବେଦନ କରିକି ଯାଉଛନ୍ତି। ଏସବୁ ହେଉଛି ମହାପ୍ରଭୁଙ୍କର ଐଶ୍ୱର୍ଯ୍ୟ ଲୀଳା। କିନ୍ତୁ ମହାପ୍ରଭୁଙ୍କର ଆଉ ଗୋଟେ ବଡ଼ ଲୀଳା ହେଉଛି ଔଦାର୍ଯ୍ୟ ଲୀଳା। ଔଦାର୍ଯ୍ୟ ଶବ୍ଦଟି କେଉଁଥିରୁ ଆସିଛି? ଔଦାର୍ଯ୍ୟ ଶବ୍ଦଟି ଆସିଛି ଉଦାରତାରୁ, ବା ଔଦାର୍ଯ୍ୟ ଶବ୍ଦରୁ ଆସିଛି ଉଦାରତା, ମହାନୁଭବତା, ଉଦାରତାରେ। ଯେତେବେଳେ ମହାପ୍ରଭୁଙ୍କର ଦୃଷ୍ଟି ବିଶାଳ ହୋଇଯାଏ, ମହାପ୍ରଭୁଙ୍କର ନେତ୍ର ଦୃଷ୍ଟି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଏ, ମହାପ୍ରଭୁ ଯେତେବେଳେ ଉଦାର ଭାବରେ ଭାବିତ ହୋଇଯାଆନ୍ତି, ସମଗ୍ର ବିଶ୍ୱ ଜନତା ତାଙ୍କ ଆଖି ଆଗରେ ଦେଖାଯାଆନ୍ତି। ସେଇଥିପାଇଁ ଆମେ ତାଙ୍କୁ ଅନିମେଷ କହିଛୁ, ସେଇଥିପାଇଁ ଆମେ ତାକୁ ଚକା ଆଖି କହିଛୁ, ସେଇଥିପାଇଁ ତାଙ୍କର ଗୋଟିଏ ଆଖିରେ ଚନ୍ଦ୍ର ଏବଂ ଗୋଟିଏ ଆଖିରେ ସୂର୍ଯ୍ୟଙ୍କୁ ଆମେ ଦେଇଛୁ। କାହିଁକି ଦେଇଛୁ? ତାର କାରଣ ହେଲା, ସୂର୍ଯ୍ୟ ଚନ୍ଦ୍ରଙ୍କର ଦୃଷ୍ଟି ନ ପଡ଼ୁଥିବା ସ୍ଥାନ ଯେମିତି ପୃଥିବୀରେ ନାହିଁ, ମହାପ୍ରଭୁଙ୍କର ଆଖିର ଆଢ଼ୁଆଳରେ କୌଣସି ଜିନିଷ ରହିପାରିବ ନାହିଁ। ଏବଂ ପୃଥିବୀର ଏଭଳି ସୂଚ୍ୟାଗ୍ର ମଧ୍ୟ ସ୍ଥାନ ନାହିଁ ଯେଉଁଠି ମହାପ୍ରଭୁଙ୍କର ଦୃଷ୍ଟି ପଡ଼େ ନାହିଁ। ତେଣୁ ସେଇଥିପାଇଁ ଆମେ ତାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବିଶିଷ୍ଟ କରିଛୁ। ତେଣୁ ସେଇ ମହାପ୍ରଭୁଙ୍କର ସେଇ ଦୃଷ୍ଟି ଯେତେବେଳେ ଉଦାର ଭାବରେ ପରିପୂର୍ଣ୍ଣ ହୋଇଯାଏ, ସେ ମହାପ୍ରଭୁ ସେଇ ଉଦାର ଭାବକୁ ବିସ୍ତାରିତ କରିବା ପାଇଁ ବଡ଼ଦାଣ୍ଡକୁ ଆସନ୍ତି। ତେଣୁ ଇଏ ହେଉଛି ତାଙ୍କର ଉଦାର ଲୀଳା। ଯେଉଁ ରଥଯାତ୍ରା କଥା ଆମେ ଆଲୋଚନା କରୁଛୁ ବାରମ୍ବାର, ସେ ସ୍ୱୟଂ ଲୀଳା କହନ୍ତୁ, ପତିତ ପାବନ ଯାତ୍ରା କହନ୍ତୁ, ଘୋଷ ଯାତ୍ରା କହନ୍ତୁ, ଯାହା ବି କହନ୍ତୁ, ଯେତେ ନାଁରେ ତାକୁ ନାମିତ କରନ୍ତୁ, ସେଇ ସବୁ ଯାତ୍ରାର, ସେଇ ସବୁ ନାଁର ମୂଳରେ ଗୋଟିଏ ଅଛି, ମହାପ୍ରଭୁଙ୍କର ଉଦାର ଭାବ, ଭଲ ପାଇବାର ଭାବ। ସେ ଭଲ ପାଇବା କେବଳ ଆମର ତାଙ୍କ ପ୍ରତି ନୁହଁ, ଆମଠୁ ଯଥେଷ୍ଟ ଅଧିକ ତାଙ୍କର ଆମ ପ୍ରତି। ତେଣୁ ଏଇ ଭାବଟା କେତେବେଳେ ଆସେ? ମହାପ୍ରଭୁଙ୍କର ଏଇ ଭାବ ତ ସବୁବେଳେ ଅଛି, ରତ୍ନ ସିଂହାସନରେ ବସିଥିଲେ ମଧ୍ୟ ଅଛି। କିନ୍ତୁ ରଥଯାତ୍ରାରେ ଯେଉଁ ପରିବେଶ, ରଥଯାତ୍ରାରେ ଯେଉଁ ସୁଯୋଗ, ରଥଯାତ୍ରାରେ ଯେଉଁ ବିପୁଳ ଜନସମୁଦ୍ରର ସମାଗମ, ସେ ସମସ୍ତଙ୍କୁ ମହାପ୍ରଭୁ ଦର୍ଶନ କରିବେ ଏବଂ ମହାପ୍ରଭୁଙ୍କର ଉଦାର ଭାବରୁ, ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ସ୍ଫୁରଣ ହେବ ଏବଂ ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ବ୍ୟାପ୍ତି ହେବ ଏବଂ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି ଯେ ସମଗ୍ର ଜଗତ ପବିତ୍ର ହେବ। କ'ଣ ପାଇଁ ପବିତ୍ର ହେବ? ନା ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ଯେଉଁ ସମୀରଣ ବହିବ, ସେଇ ସମୀରଣ ସ୍ପର୍ଶରେ ସମଗ୍ର ଜଗତବାସୀ ଧନ୍ୟ ହୋଇଯିବେ। ଏବଂ ସେହି ସମୀରଣ କେବଳ ବଡ଼ଦାଣ୍ଡରେ ସୀମିତ ହୋଇକି ରହିବ ନାହିଁ। ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସ୍ପର୍ଶ କରି ଯେଉଁ ସମୁଦ୍ର ହିଲ୍ଲୋଳ, ଯେଉଁ ସମୀରଣ ମୃଦୁମନ୍ଦ ମଳୟ, ସେ ବର୍ଷାକାଳୀନ ହୋଇପାରେ, ବସନ୍ତକାଳୀନ ନ ହୋଇପାରେ, କିନ୍ତୁ ଯେଉଁ ମଳୟ ବହିବ କି ପବନ ବହିବ, ସେ ପବନ ମହାପ୍ରଭୁଙ୍କର ଶ୍ରୀଅଙ୍ଗର ସୁଗନ୍ଧକୁ ସମଗ୍ର ବିଶ୍ୱ ଆଡ଼କୁ ନେଇଯିବ ଏବଂ ଏହି ସୁଗନ୍ଧରେ ସମସ୍ତ ପତିତମାନେ ଉଦ୍ଧାର ହୋଇଯିବେ। ସମସ୍ତଙ୍କ ଭିତରେ ଅନନ୍ୟ ଭଲ ପାଇବା, ଅପୂର୍ବ ଭଲ ପାଇବାର ଭାବ ଜାଗ୍ରତ ହେବ। ଆମ ସମସ୍ତଙ୍କ ଭିତରେ ଭଲ ପାଇବା ଅଛି ଶ୍ରୋତା ବନ୍ଧୁ। ଭଲ ପାଇବା ନଥିଲେ ମଣିଷ ରହିପାରିବ ନାହିଁ। କେଉଁ ମଣିଷ ନାହିଁ ଯେ ସବୁବେଳେ ତାର ଜୀବନ କାଳରେ ସେ ଅସୁର ହେଇଛି? ନିଶ୍ଚିତ ଭାବରେ କୌଣସି ନା କୌଣସି ସମୟରେ ତା ମନ ଭିତରେ ଭଲ ପାଇବାର ଉଦ୍ରେକ ହେଇଛି, ତା ମନ ଭିତରେ ଶ୍ରଦ୍ଧା ଭାବରେ ଜାଗ୍ରତ ହେଇଛି, ତା ମନ ଭିତରେ ପ୍ରେମ ଭାବରେ ଜାଗ୍ରତ ହେଇଛି। ଏବଂ ଏହି ଶ୍ରଦ୍ଧା, ପ୍ରେମ, ଅନୁରାଗର ଭାବ ଯେତେବେଳେ ତା ଭିତରେ ଅଙ୍କୁରିତ ହେଇଯାଏ, ସେତେବେଳେ କ୍ଷଣ କରେ, ମୁହୂର୍ତ୍ତ କରେ ଅସୁର ସ୍ୱରରେ ପରିଣତ ହେଇଯାଏ, ରାକ୍ଷସ ଦାନବ କ୍ଷଣ କରେ ଦେବତାରେ ରୂପାନ୍ତରିତ ହୋଇଯାଆନ୍ତି। ଏବଂ ଦେବତା ଆଉ ରାକ୍ଷସ, ସୁର ଏବଂ ଅସୁର, ଏଇ ଯେଉଁ ଭାବନା ଆମ ଭିତରେ ଅଛି, ଏଇ ଭାବନାଟି ଗୋଟେ କ୍ଷଣକରେ ପରିବର୍ତ୍ତନ ହୋଇଯିବ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା ବା ମହାପ୍ରଭୁଙ୍କର ଉଦାର ଲୀଳାରେ ଆମେ ସାମିଲ ହେବା। ତେଣୁ ଏଇ ଉଦାର ଲୀଳାରେ ମହାପ୍ରଭୁ ଆଜି ରଥଯାତ୍ରାକୁ ଆସୁଛନ୍ତି ଏବଂ ରଥଯାତ୍ରାକୁ ଯେଉଁ ଆସୁଛନ୍ତି, ସିଂହଦ୍ୱାର ଗୁମୁଟ ଭିତରେ ମହାପ୍ରଭୁଙ୍କର ଘଣ୍ଟ ଘଣ୍ଟା ନାଦରେ ମହାପ୍ରଭୁଙ୍କର ଆସିବା ଟିକେ ବିଳମ୍ବ ହେଉଛି। କାହିଁକି ମହାପ୍ରଭୁଙ୍କର ଲୀଳା ଏତେ ମହନୀୟ, ଏତେ ମହାନ, ତାର କେତେ ଗୁଡ଼େ କାରଣ ଅଛି। ସ୍କନ୍ଦ ପୁରାଣ ତାର ବର୍ଣ୍ଣନା ଦେଇଛନ୍ତି, ମୁଁ ଆପଣଙ୍କୁ ଗୋଟି ଗୋଟି କରି କହିଦେଉଛି। ଗୋଟିଏ ହେଉଛି ମହାପ୍ରଭୁ ସକଳା ଦାରଣଂ ସକଳା ପଦାମ, ଆମର ସମସ୍ତ ଆପଦଙ୍କୁ ସେ ଧାରଣ କରିଦିଅନ୍ତି। ଧାରଣ ମାନେ ସେ ଚିରି ଦିଅନ୍ତି, ସେ ନୃସିଂହଙ୍କ ଭଳି ସେ ବିଧାରଣ କରିଦିଅନ୍ତି। ଯେତେ ଆପଦ ଆମର ଜୀବନରେ ଅଛି, ସେ ଆପଦର କାରଣ ତ ତିନୋଟି ଆମେ ଆପଣଙ୍କୁ କହିଛୁ, ତ୍ରୟ ତାପ ବୋଲି ତାକୁ କୁହାଯାଏ, ଆଧି ଭୌତିକ, ଆଧି ଦୈବିକ ଏବଂ ଆଧ୍ୟାତ୍ମିକ। ଏ ତିନିଟି ତାପ ଛଡ଼ା ଚତୁର୍ଥ ତାପ ବୋଲି କିଛି ନାହିଁ। ଏଇ ତିନି ତାପରେ ଆମେ ସମସ୍ତେ ଗ୍ରସ୍ତ। ତେଣୁ ଏଇ ତିନି ତାପ ଯେତେବେଳେ ଆମ ଜୀବନରେ ଆପଦ ହେଇକିରି ଆସନ୍ତି, ସେଇ ଆପଦକୁ ଦୂର କରିବା ପାଇଁ ଆମ ଭିତରେ ଶକ୍ତି ସାମର୍ଥ୍ୟର ଅଭାବ ଦେଖାଦିଏ, ସେତେବେଳେ ଆମେ ମହାପ୍ରଭୁଙ୍କ ପାଖରେ ପ୍ରଣତ ହଉ, ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହଉ ଏବଂ ସେହି ଶରଣାପନ୍ନ ଭାବରେ ମହାପ୍ରଭୁ ଆମର ସକଳ ଆପଦକୁ ଧାରଣ କରିଦିଅନ୍ତି ବୋଲି ତାଙ୍କୁ କୁହାଯାଏ, ଧାରଣ ସକଳ ଆପଦାମ ମୁଖ୍ୟଣା ମୁଖ୍ୟଣଂ ସର୍ବ ପାପାନମ, ସମସ୍ତ ପାପର ମୁଖ୍ୟ କରିଦିଅନ୍ତି। ଆମ ଭିତରେ ଏତେ ପାପ ଅଛି ଯେ ତାର ସଂଖ୍ୟା ଆମେ କରିପାରିବା ନାହିଁ, ତାର ପରିମାଣ ଆମେ କଳ୍ପନା କରିପାରିବା ନାହିଁ। ସେ ପାପରୁ ମୁକ୍ତି କେମିତି ହେବା? ଏବଂ ଜନ୍ମ ଜନ୍ମର ସଂସ୍କାର ଆମେ ଜାଣିନାହିଁ, ଏହି ଜନ୍ମ ପୂର୍ବରୁ

ଆମେ କେତେ ଜନ୍ମ ନେଇଛେ, ତେଣୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ବହୁନି ମେ ବ୍ୟତୀତାନି ଜନ୍ମାନି ତମଚ ଅର୍ଜୁନ, ତେଣୁ ସେଇ ଜନ୍ମ ଗୁଡ଼ାକ ତମର ଯୋଉ ଅତୀତ ହେଇଛି, କେତେ ଜନ୍ମ ଅତୀତ କରିକି ତମେ ଏଇ ଜନ୍ମରେ ଅର୍ଜୁନ ହେଇଛ, ଏବଂ ଆମେ ସମସ୍ତେ ଗୋଟେ ଗୋଟେ କୁରୁକ୍ଷେତ୍ରର ଅର୍ଜୁନ ଭଳି କେତେ ଜନ୍ମ ଅତିକ୍ରମ କରି ଏଇ ଜନ୍ମ ଲାଭ କରିଛୁ, ଏବଂ କେତେ ଜନ୍ମର ସଞ୍ଚିତ ପାପ ଆମ ଜୀବନରେ ଅଛି, ସେ ପାପକୁ କ୍ଷାଳନ କରିବା ପାଇଁ ଆମର କ'ଣ ଶକ୍ତି ଅଛି? ଗୋଟିଏ ଜନ୍ମରେ ଆମେ ତାକୁ କ୍ଷାଳନ କରିପାରିବା ଯଦି ପ୍ରଭୁଙ୍କର କୃପା କରୁଣା ଆମ ଉପରେ ନ ପଡ଼ିବ? ତେଣୁ ସେଇଥିପାଇଁ ଏଇ ପ୍ରଭୁଙ୍କର ସେଇ ଶକ୍ତି ଅଛି, ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିଦେଲେ ସେ ସମସ୍ତ ପାପରୁ ଆମକୁ ମୋକ୍ଷ କରିଦେବେ। ଏଇ ଯେଉଁ ଭାବନା, ଏଇ ଯେଉଁ କାରଣ ଗୁଡ଼ିକ ସ୍କନ୍ଦ ପୁରାଣ ନିର୍ଦ୍ଦେଶ କରିଛନ୍ତି ଯେ ମହାପ୍ରଭୁ କାହିଁକି ଏତେ ମହନୀୟ ଆମ ପାଇଁ, ମହାପ୍ରଭୁ କେତେ ପ୍ରଣମ୍ୟ ଆମ ପାଇଁ କାହିଁକି, ମୋକ୍ଷଣଂ ସର୍ବପାପାନଂ ଯୋଡ଼ିଏ ଗଲା, ତୃତୀୟଟି ହେଉଛି ଭରଣଂ ସର୍ବଜନ୍ତୁନାଂ, ଆମର ସମସ୍ତ

ହେଉଛି ଭରଣଂ ସର୍ବଜନ୍ତୁନାଂ। ଆମର ସମସ୍ତ ଜନ୍ତୁମାନଙ୍କର ଯେତେ ଜନ୍ତୁ ଅଛନ୍ତି, କୀଟ ଠାରୁ ଆରମ୍ଭ କରି ପତଙ୍ଗ ପର୍ଯ୍ୟନ୍ତ, ସ୍ତମ୍ଭ ଠାରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କର ଭରଣ ପୋଷଣ କରନ୍ତି ମହାପ୍ରଭୁ। ଆପଣ ଜାଣନ୍ତି ଶ୍ରୀକ୍ଷେତ୍ରକୁ ଆସିକରି କାହାର ପେଟ କେବଳ ଅପୋଷା ରହେ ନାହିଁ, ଏହାର ବହୁ ଦୃଷ୍ଟାନ୍ତ ଆପଣ ଦେଖିଛନ୍ତି। ଗୀତା ପଣ୍ଡା ଉପାଖ୍ୟାନରେ ସେଇ କଥା, ବନ୍ଧୁ ମହାନ୍ତି ଉପାଖ୍ୟାନରେ ସେଇ କଥା। ଏଇଠିକି ଆସିକରି ଶ୍ରୀକ୍ଷେତ୍ରକୁ ଆସିବ ଏବଂ ପେଟରେ ତାର ଦାନା ମୁଠେ ପଡ଼ିବ ନାହିଁ, ରହିବ ସିଏ ଅନାହାରରେ ରହିବ, ଏ କଥା କସ୍ମିନ କାଳେ ଘଟି ନାହିଁ। ତେଣୁ ଯିଏ ଆମକୁ ଦାନା ଦେଇପାରୁଛନ୍ତି, ଯିଏ ହାତୀକୁ ଦାନା ଦେଇପାରୁଛନ୍ତି, ସକଳ ଜନ୍ତୁକୁ ଦାନା ଦେଇପାରୁଛନ୍ତି, ପିମ୍ପୁଡ଼ିକୁ ଦାନା ଦେଇପାରୁଛନ୍ତି, ସିଏ ଜଗତର ସମସ୍ତ ଜନ୍ତୁମାନଙ୍କର ଭରଣ କରନ୍ତି ବୋଲି ଭରଣଂ ସର୍ବଜନ୍ତୁନାଂ ବୋଲି କୁହାଯାଏ। ଏବଂ ଶରଣଂ ଜଗତାମପି, ଏ ସମଗ୍ର ଜଗତର ଶରଣ ସିଏ, କାରଣ ଏ ସମଗ୍ର ଜଗତ ତାଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କଠାରେ ବିଲୀନ ହୁଏ, ସିଏ ହେଉଛନ୍ତି ପରମାତ୍ମା ପରମ ପୁରୁଷ। ତେଣୁ ବେଦାନ୍ତରେ କ'ଣ କ'ଣ କୁହାହେଇଛି ଯେ ଏତସ୍ମାତ୍ ଆକାଶ ସମ୍ଭୂତ, ଆକାଶାତ୍ ବାୟୁ, ବାୟୁର ଅଗ୍ନେହ ଅଗ୍ନେ ରାପ ଅଦ୍ଭ୍ୟ ପୃଥିବୀ, ପୃଥିବ୍ୟାଂ ଔଷଧୟ ଔଷଧିବ୍ୟାଂ ଅନ୍ନ, ଇଏ ହେଉଛି ତୈତରୀୟ ଉପନିଷଦର ବାକ୍ୟ। ତେଣୁ ଏଇଥିରେ ପ୍ରଭୁଙ୍କର ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ଠାରୁ ଆକାଶ ସମ୍ଭୂତ ହେଇ ବାୟୁ ଅଗ୍ନି ଏ ପଞ୍ଚ ମହାଭୂତ ସମସ୍ତେ ସୃଷ୍ଟି ହେଇଛନ୍ତି ଏବଂ ଯେତେବେଳେ ପ୍ରଳୟ କାଳ ଆସିବ ଏ ସମସ୍ତେ ପୁଣି ତାଙ୍କଠାରେ ଲୀନ ହେବେ। ତେଣୁ ସେଇଥିପାଇଁ କୁହାଯାଏ ଯେ ଶରଣଂ ଜଗତାମପି, ଏ ଜଗତର ସମସ୍ତ ଶରଣର ଶେଷ ସ୍ଥଳ ହେଉଛନ୍ତି ପ୍ରଭୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦୂଷଣଂ ସର୍ବଦୁଷ୍କୃତାମ, ସବୁ ଦୁଷ୍କୃତ, ଆମର ଯେତେ ପାପ ପଙ୍କରେ ଆମେ ଲିପ୍ତ ହେଇକି ଅଛେ ସବୁ ଦୁଷ୍କୃତକୁ ସେ ମହାପ୍ରଭୁ ଧାରଣ କରିଦେବେ ବା ସବୁ ଦୂଷଣକୁ ନଷ୍ଟ କରିଦେବେ। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ କହୁଥିଲେ ଯେ ଆମେ ସଂସାରରେ କେମିତି ପତିତ ହେଇଯାଇଛୁ, ତେଣୁ କ'ଣ କୁହାଯାଏ ନା ସଂସାର ନାଇଁ ଦୁଃଖ ଜଳ ଦୋଷିତା ଗୋଟେ କଥା, ହଁ ନାଇଁ ନାଇଁ ଯେନ ଧୃତମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଯେଉଁମାନେ ସଂସାର ବୃକ୍ଷରେ ଚଢ଼ି ସଂସାର ବୃକ୍ଷ ମାରୁଢ଼ା ପତନ୍ତି ନରକାର ନବେ ଯେନ ଧୃତମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ସେଇ ଜଗଦ୍ଗୁରୁ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭିତରେ ଯେଉଁ ଶକ୍ତି ସାମର୍ଥ୍ୟ ଅଛି, ସିଏ ଆମ ସଂସାରରେ ଆମେ ଯେଉଁ ସଂସାର ବୃକ୍ଷକୁ ଚଢ଼ିକିରି ଆଉ ଓହ୍ଲେଇ ପାରୁନେ ଏବଂ ସଂସାର ଅର୍ଣ୍ଣବରେ ଆମେ ପଡ଼ିଯାଉଛେ, ସେଇଥିରୁ ଆମକୁ ରକ୍ଷା କରିବା ପାଇଁ ସିଏ ଗୁରୁ ପ୍ରତିମ ଏବଂ ସିଏ ଆମକୁ ସେଥିରୁ ଉଦ୍ଧାର କରିବେ। ଶୋଷଣଂ ସର୍ବପଙ୍କାନାମ ନୀଳାଦ୍ରି ଶରଣଂ ହରିଂ। ତେଣୁ ସର୍ବପଙ୍କକୁ ଯେତେ କଳମଶ ଯେତେ ପାପ ପଙ୍କ ଲିପ୍ତ ହେଇକରି ଆମେ ଅଛେ ସେ ସବୁ ପଙ୍କକୁ ମଧ୍ୟ ସେ କରିଦେବେ। ଏବଂ ସ୍କନ୍ଦପୁରାଣ ଗୋଟେ ବର୍ଣ୍ଣନା କରୁଛନ୍ତି, ଏବେ ସିନା କଂକ୍ରିଟ ହେଇଗଲା ବଡ଼ଦାଣ୍ଡ, ସେତେବେଳେ ବଡ଼ଦାଣ୍ଡ ପଙ୍କିଳ ଥିଲା ଏବଂ ଯେତେବେଳେ କାଦୁଆ ଗୁଣ୍ଡିଚା ହେଉଥିଲା ଏ କାଦୁଅମାନଙ୍କ ଭିତରେ ମଧ୍ୟ ରଥ ଲାଗୁଥିଲା ଏବଂ ସେଇ କାଦୁଅ ପଙ୍କରେ ଲୋକମାନେ ଚାଲୁଥିଲେ ଏବଂ ସ୍କନ୍ଦପୁରାଣ କହୁଛନ୍ତି ସେଇ ପଙ୍କ ସାମାନ୍ୟ ପଙ୍କ ନୁହଁ, ସେଇ ପଙ୍କକୁ ମୁଣ୍ଡରେ ଲଗାଅ, ସେଇ ପଙ୍କକୁ ମୁଣ୍ଡରେ ଲଗେଇଲେ ତମର ଜନ୍ମ ଜନ୍ମ ସଞ୍ଚିତ ପାପ ପଙ୍କ ସେଥିରେ ଧୋଇ ହେଇଯିବ, ଏ କଥା ସ୍କନ୍ଦପୁରାଣର ଉକ୍ତି। ତାପରେ କ'ଣ କୁହାଯାଉଛି ନା ବରଦଂ ସର୍ବଭୋଗିନାମ, ତେଣୁ ସମସ୍ତଙ୍କର ଭୋଗୀମାନଙ୍କର ଭୁକ୍ତି ମୁକ୍ତି ପ୍ରଦାୟକ ବୋଲି ମହାପ୍ରଭୁଙ୍କୁ କୁହାଯାଏ। ସେ ଭୁକ୍ତି ବି ଦେଇପାରନ୍ତି ମୁକ୍ତି ବି ଦେଇପାରନ୍ତି। ଭୁକ୍ତି କ'ଣ ଜାଣିବା ଦରକାର ଶ୍ରୋତା ବନ୍ଧୁ, ମୁକ୍ତି କ'ଣ ଜାଣିବା ଦରକାର, ଭୁକ୍ତି ମାନେ ଆମେ ସଂସାରକୁ ଆସିଛେ, ଆମ ରକ୍ତ ମାଂସର ଶରୀର ଅଛି, ଆମର ଲୋଭ ମୋହ ଏସବୁ ଗୁଣ ସବୁ ଆମ ଭିତରେ ଅଛି, ୟାକୁ ଆମେ ଦୁର୍ଗୁଣ ବୋଲି କହିକିରି ଏଡ଼େଇ ଦେଲେ ହେବ ନାହିଁ। ଆମ ସଂସାରରେ ମଧ୍ୟ କିଛି ଭୋଗର କାମନା ମଧ୍ୟ ଆମର ଅଛି। ଭଗବାନ ଜାଣନ୍ତି ଯେ ଏଇ ସଂସାରୀ ଲୋକମାନଙ୍କର ଭୋଗ କାମନା ପରିତୃପ୍ତ ନହେଲେ ସେମାନେ ମୁଖ୍ୟ ଆଡ଼କୁ ଯିବେ ନାହିଁ, ତେଣୁ ସେଇଥିପାଇଁ ସେ ଆମର ସମସ୍ତ ଭୋଗ ବାସନା କାମନାକୁ ମଧ୍ୟ ପୂର୍ଣ୍ଣ କରନ୍ତି, ଯାହାକୁ କୁହାଯାଏ ଭୁକ୍ତି। ତେଣୁ ଭୁକ୍ତି ହେଲେ ଯେତେବେଳେ କାମନା ବାସନା ପୂରଣ ହେଇଯିବ ସେତେବେଳେ ମଣିଷ ସେଥିରୁ ମୁକ୍ତି ଚାହିଁବ। ତେଣୁ ଭଗବାନଙ୍କର ଏଭଳି ଶକ୍ତି ଅଛି ଯେ ସେ ଭୁକ୍ତି ବି ଦିଅନ୍ତି ମୁକ୍ତି ବି ଦିଅନ୍ତି। ତେଣୁ ଏଇ ଯୋଉ କଥା ଶେଷ କଥାଟି ହେଲା ତାଙ୍କର ହେଲା ତରଣଂ ଭବ ଭାରି ବାରିଧେ, ତେଣୁ ଭବ ସାଗର ତାରଣ କାରଣ ହେ ବୋଲି ଯେଉଁ ଗୁରୁବନ୍ଦନାରେ ଆମେ କହୁଛୁ, ତେଣୁ ଭବ ସାଗରରୁ ତାରଣ କରିବା ପାଇଁ ଭବ ସାଗର ଏତେ ବ୍ୟାପ୍ତ, ଆପଣ ଦେଖୁଛନ୍ତି ପୁରୀରେ ମହୋଦଧିଙ୍କୁ, ମହୋଦଧିର ଅପର ପାର୍ଶ୍ୱ ଆମେ ଦେଖିପାରୁଛେ, କେଉଁଠି ତାର ତୀର ଅଛି ଆମକୁ ଜଣା ନାହିଁ। ତେଣୁ ସେଇ ଯେଉଁ ତୀର ଦିଶୁନଥିବା ମହୋଦଧି
সেই মহোদধি ভিতরে যদি আমি পহরা নজাণি পশিযা আমার যাহা অবস্থা হব এই সংসারের মধ্যে পহরা নজাণি সংসার সাগরের আমি পতিত হয়েকি যে চিৎকার করুছে করুণ চিৎকার করুছে সেই চিৎকার মহাপ্রভুঙ্কর কর্ণ কোহরের যেত

0: ପଡିବ, ମହାପ୍ରଭୁ କରୁଣାର୍ଦ୍ର ହେଇଯିବେ, କରୁଣାରେ ବିଗଳିତ ହେଇକିରି ଆମକୁ ଏଇ ଭବସାଗରରୁ ତାରଣ କରିବା ପାଇଁ ମହାପ୍ରଭୁ ଆମକୁ ସହାୟକ ହେବେ। ତେଣୁ ଏଇଥିପାଇଁ ଏଇ ସବୁ ଆଠଟି କାରଣ ଯେଉଁଟା କୁହାଗଲା, ଯେଉଁଟା ସ୍କନ୍ଦ ପୁରାଣ ମହାପ୍ରଭୁଙ୍କର ମହିମା ଭାବରେ ବର୍ଣ୍ଣନା କରିଛନ୍ତି, ଏହି ସବୁ କାରଣ ଗୁଡ଼ିକ ଏକତ୍ରିତ ହେଇଥିବାରୁ ମହାପ୍ରଭୁ ଆମ ପାଇଁ ଏତେ ମାତ୍ରାରେ ଅନନ୍ୟ ଏବଂ ମହାପ୍ରଭୁ ଆମ ପାଇଁ ଏତେ ମାତ୍ରାରେ ପ୍ରଣମ୍ୟ। ତେଣୁ ମହାପ୍ରଭୁଙ୍କର ସେଇ ପବିତ୍ର ପାବନ ଯାତ୍ରାରେ କାହିଁକି ମହାପ୍ରଭୁ ଆସୁନାହାନ୍ତି, ଗୁମୁଟ ଭିତରେ ଅଟକିକି ରହିଛନ୍ତି, ଘଣ୍ଟ ଘଣ୍ଟା ମଧ୍ୟ ବନ୍ଦ ହେଇଯାଉଛି, ଘଣ୍ଟ ଘଣ୍ଟାର ଶବ୍ଦ ଆମେ ଶୁଣୁନାହୁଁ, କ'ଣ ହେଇଛି ଆମେ ଜାଣିନାହୁଁ, ଆମକୁ ବି ଜଣାପଡ଼ୁନାହିଁ ତାର କାରଣ। କିନ୍ତୁ ମହାପ୍ରଭୁ ଆସିବାର ସୂଚନା ତ ଆପଣଙ୍କୁ ଆମେ ଦେଲୁଣି, ହୁଏତ 12 ହେଲାଣି ବର୍ତ୍ତମାନ, ଆଉ ଅଧଘଣ୍ଟା ଭିତରେ ମହାପ୍ରଭୁ ଆସିକରି ତାଙ୍କର ନନ୍ଦିଘୋଷରେ ଆରୂଢ଼ ହେବେ। ମୁଁ ମାଇକ୍ରୋଫୋନ୍ ଧରିବା ପାଇଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ବଡ଼ଦାଣ୍ଡରେ ଅପୂର୍ବ ଶୋଭା, ଗତକାଲି ଏ ଶୋଭା ନଥିଲା, ଆଜି ଭକ୍ତ ଏବଂ ଭଗବାନଙ୍କର ମିଳନର ମହାମହୋତ୍ସବ। ତେଣୁ ମହାମହୋତ୍ସବରେ ଆଜି ସମସ୍ତେ ଏକତ୍ରିତ ହେଇଛେ ଏବଂ ଆମେ ଦେଖିସାରିଲେଣି ଯେ ବଡ଼ଦେଉଳ ଭିତରେ ବିରାଜମାନ କରିଥିବା ବଡ଼ଦେଉଳର ବଡ଼ ଖାଉଁଦ ଶ୍ରୀ ବଳଭଦ୍ର ଭଗବାନ, ସେ ତାଳଧ୍ୱଜ ରଥରେ ବିଜେ କରିସାରିଲେଣି। ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ, ସେ ମଧ୍ୟ ଦର୍ପଦଳନ ରଥକୁ ମଣ୍ଡନ କରିସାରିଲେଣି। ଆଉ ଜଣେ କେବଳ ଅପେକ୍ଷା କରିଛନ୍ତି, ନନ୍ଦିଘୋଷ ରଥ କେତେବେଳେ ମହାପ୍ରଭୁ ଆସିବେ। ଏବଂ ମହାପ୍ରଭୁ ବଡ଼ଦେଉଳ ପ୍ରାୟ ଛାଡ଼ି ସାରିଲେଣି ଏବଂ ଶ୍ରୀମନ୍ଦିର ବର୍ତ୍ତମାନ ଶୂନ୍ୟ। ମହାପ୍ରଭୁ ଯେଉଁଠି ରହନ୍ତି ସେ ହେଇଯାଏ ପୂର୍ଣ୍ଣ, ମହାପ୍ରଭୁ ହେଲେ ପୂର୍ଣ୍ଣ ବ୍ରହ୍ମ। ତେଣୁ ତାଙ୍କର ବନ୍ଦନା କରିବାକୁ ଯାଇ ବେଦ କହନ୍ତି, ପୂର୍ଣ୍ଣ ମଦଃ ପୂର୍ଣ୍ଣ ମିଦଂ ପୂର୍ଣ୍ଣା ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଅବଶିଷ୍ୟତେ। ମହାପ୍ରଭୁ ହେଉଛନ୍ତି ସମ୍ପୂର୍ଣ୍ଣ ପୂର୍ଣ୍ଣାବୟବ ଏବଂ ପୂର୍ଣ୍ଣ ବ୍ରହ୍ମ। ସେ ଯେଉଁଠି ରହିବେ ସେ ସ୍ଥାନ ହେଇଯିବ ପୂର୍ଣ୍ଣ, ଯେଉଁଠି ସେ ସ୍ଥାନ ଛାଡ଼ିବେ ସେ ସ୍ଥାନ ହେଇଯିବ ଶୂନ୍ୟ। ଆଜି ବଡ଼ଦେଉଳ ହେଲାଣି ଶୂନ୍ୟ। ବଡ଼ଦେଉଳରେ ଆଜି ମା ଚାହିଁଥିଲେ, ଖାଇବାକୁ ଦେଇଥିଲେ ଏବଂ ଖାଇବାକୁ ଦେଇସାରିଲା ପରେ କ'ଣ ହେଲା କେଜାଣି, ଆଜି ପ୍ରଭୁ ଉଠିକରି ଭାଇ ଭଉଣୀକୁ ସଙ୍ଗରେ ନେଇ ତାଙ୍କୁ ପଦେବୀ କିଛି କୁହାବୋଲା ନାହିଁ, ନ କହି ସେବକମାନଙ୍କ ସହାୟତାରେ ଆଜି ରଥ ଚଢ଼ିକିରି ପଳଉଛନ୍ତି। ଘଣ୍ଟ ବାଜିଲା।
0: ଏଇଟା ଗୋଟେ କଥା ଆପଣଙ୍କୁ କହିବାକୁ ଚାହିଁବି ଯେ ସିଏ ତାଙ୍କୁ ପଦେ କହିଲେ ନାହିଁ, ସିଏ ତାଙ୍କୁ ସାଥିରେ ନେଲେ ନାହିଁ,
1: ଆଜ୍ଞା,
0: ତଥାପି ମଧ୍ୟ ମା ଲକ୍ଷ୍ମୀ ଖେଚୁଡ଼ି ରାନ୍ଧିକିରି ତାଙ୍କୁ ଦେଲେ। ଏଇ ହେଉଛି ଆମର ଭାରତୀୟ ନାରୀ,
1: ଇଏ ହେଉଛନ୍ତି ଆମର ଭାରତୀୟ ନାରୀ।
0: ନାରୀର ଯୋଉ ଆଦର୍ଶ, ନାରୀର ଯୋଉ ପରମ୍ପରା ଏବଂ ତାର ମନୋଭାବ ଯେ ସିଏ ମୋତେ ନ ପଚାରନ୍ତୁ, ସିଏ ନ କହନ୍ତୁ, ସିଏ ଯାଆନ୍ତୁ, କିନ୍ତୁ ମୋର କର୍ତ୍ତବ୍ୟ ତ ମୁଁ କରିବି। ସିଏ ଯେତେବେଳେ ଯାଉଛନ୍ତି ମୋତେ ରାଗିକିରି ନ ଚାହିଁକିରି ପଳେଇଲେ ମଧ୍ୟ ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି, ସ୍ୱାମୀଟା କ'ଣ ଖାଲି ପେଟରେ ଘରୁ ଯିବ, ତେଣୁ ସ୍ୱାମୀକୁ ମୁଁ ଟିକେ ଦେବି ଖାଦ୍ୟ, ସେ ଖାଇକିରି ଯାଆନ୍ତୁ, 10-12 ପରେ ଆସିବେ, କୁଆଡ଼େ ଯିବେ, ମୋ ପାଖକୁ ତ ଆସିବେ। ତେଣୁ ଏଇ ଯେଉଁ ବିଚାର, ଏଇଟା ହେଉଛି ଭାରତୀୟ ହିନ୍ଦୁ ଭାରତୀୟ ସମାଜରେ ଯେଉଁ ଦାମ୍ପତ୍ୟ ଜୀବନର ମହିମା, ଏଇ ମହିମାଟି ମହାଲକ୍ଷ୍ମୀଙ୍କର ଏଇ ଯେଉଁ ଖେଚୁଡ଼ି ମହାପ୍ରଭୁଙ୍କୁ ଦେଇକିରି ବିଦା କରିବା, ମହାପ୍ରଭୁ ନ କହିଥିବା ସତ୍ତ୍ୱେ, ମହାପ୍ରଭୁ ତାଙ୍କୁ କୌଣସି ସୂଚନା ଦେଇନଥିବା ସତ୍ତ୍ୱେ ଏବଂ ନିଜ ଭଉଣୀକୁ ଧରିକି ଚାଲି ଯାଉଥିବା ସତ୍ତ୍ୱେ ମଧ୍ୟ ମା ଲକ୍ଷ୍ମୀ ତାଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା ନକରି ଗୋଟେ ସ୍ତ୍ରୀର ଯାହା କର୍ତ୍ତବ୍ୟ, ଭାରତୀୟ ନାରୀର କର୍ତ୍ତବ୍ୟ, ସେଇ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ତେଣୁ ଏଇଟା ଆମର ଭାରତୀୟ ନାରୀମାନଙ୍କ ପ୍ରତି କମ୍ ବଡ଼ ବାର୍ତ୍ତା ନୁହେଁ।
1: ଭାରତୀୟ ନାରୀମାନେ ମହାଲକ୍ଷ୍ମୀଙ୍କୁ ଅନୁସରଣ କରିବା ଉଚିତ। ମହାଲକ୍ଷ୍ମୀ କିଭଳି ଭାବରେ ଗୋଟେ, ଇଏ ବି ତାଙ୍କର ଔଦାର୍ଯ୍ୟ ଲୀଳା, ସେ କିଭଳି ଭାବରେ ସ୍ୱାମୀଙ୍କ ପ୍ରତି ଏକନିଷ୍ଠ ଅଟନ୍ତି ତାହାର ମଧ୍ୟ ଚରମ ନିଦର୍ଶନ ଆଜି ଦେଖିବାକୁ ମିଳିଲା। ଯାହା କହିଲେ ଯେ ବର୍ତ୍ତମାନ ମହାପ୍ରଭୁ ତାଙ୍କୁ ପଚାରନ୍ତୁ ନ ପଚାରନ୍ତୁ, ସେ ମୋର ପ୍ରାଣନାଥ, ସେ ମୋର ପ୍ରାଣପ୍ରିୟ, ତାଙ୍କ ବ୍ୟତୀତ ମୋର ଅନ୍ୟ କେହି ନାହିଁ। ମହାପ୍ରଭୁ ଏଠାରେ ନରଲୀଳା କରୁଛନ୍ତି। ଭଗବାନଙ୍କର ଦେହଟି ହେଉଛି ଦାରୁ, କିନ୍ତୁ ତାଙ୍କର ଲୀଳା ଗୁଡ଼ିକ

0: ମନୁଷ୍ୟ ଭଳି ଲୀଳା କରୁଛନ୍ତି। ଆମେ ମାନେ ଦେଖୁଛେ ଯେ ବର୍ତ୍ତମାନ ହରି ବୋଲ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିରର ଗୁମୁଟ। ଗୁମୁଟରୁ ପ୍ରଭୁ ପ୍ରଭୁ ବାହାରୁଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଇଏ ବର୍ଷା ମଧ୍ୟ ମାନେ ଆଜି ମହାପ୍ରଭୁଙ୍କୁ ଦେଖିବା ପାଇଁ ସତେ କି ସେ କେତେ ଦିନ ହେଲା ଦେଖିବା ପାଇଁ ଚାହିଁଥିଲା। ସେଥିପାଇଁ ଆଜି ମେଘ ଆଜି ଚାରିଟା ଯାକ ମେଘ ବୋଧ ହୁଏ ଏକାଠି ହେଇକିରି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଛନ୍ତି। ବୋଲ ମାନୁନାହାନ୍ତି ଇନ୍ଦ୍ରଙ୍କର, ତେଣୁ ଭକ୍ତମାନଙ୍କୁ ଭିଜଉଛନ୍ତି। ଆଉ ଅଳ୍ପ ସମୟରେ ମହାପ୍ରଭୁ ଆସିବେ ଚାହିଁକିରି।
1: ଇନ୍ଦ୍ରଙ୍କର ବୋଲ ମାନିବା କଥା ନୁହଁ, ଏଇଟା ମହାପ୍ରଭୁଙ୍କର ଇଚ୍ଛା,
0: ଏଇଟା ମହାପ୍ରଭୁଙ୍କର ଇଚ୍ଛା। ତେଣୁ ଯାହା ହଉ, ମହାପ୍ରଭୁ ଇଚ୍ଛା କରିଛନ୍ତି ଯେ ବର୍ତ୍ତମାନ ଚତୁର୍ଦିଗ ଖାଲି ଭାସୁ, କାରଣ ଭାସିବା ଦରକାର। ଆଉ ପାଣିରେ ନ ଭାସିଲେ ଫସଲ ହବ କେମିତି? ବର୍ତ୍ତମାନ ଯେଉଁ ଗଛ ଲତା ପାଣି ଟୋପେ ନ ପାଇକିରି ଏଇ ଯେଉଁ ଖରାରେ ସମସ୍ତେ ଦହଗଞ୍ଜ ହେଉଥିଲେ, ସମସ୍ତେ ପୁଣି ତ ବଞ୍ଚିବେ ନା? ସେଥିପାଇଁ ସକଳ ସକଳ ଜଗଦାଧାର ଜଗନ୍ନାଥ ମହାପ୍ରଭୁ ଆଜି ଭାରି ଖୁସି ହେଉଥିବେ। ଯାହା ହଉ, ମୋ ଯାତ୍ରାରେ ବୋଲ ନ ମାନନ୍ତୁ ମେଘ ଗୁଡ଼ିକ, ସେମାନେ ଆଜି ବରିଶି ଯାଆନ୍ତୁ, ସେମାନେ ମନ ଇଚ୍ଛା ବରିଶି ଯାଆନ୍ତୁ, ଆଉ ପୃଥିବୀ ଶସ୍ୟଶାଳିନୀ ହଉ। ନା କ'ଣ କହିବେ ଆପଣ?
1: ନାଇଁ ନାଇଁ କିଛି ନାହିଁ, ଆମର ଚାଷୀମାନେ ବିହନ ଧରିକିରି ବସିଛନ୍ତି।
0: ଆଜ୍ଞା, ବର୍ତ୍ତମାନ ଅକ୍ଷିମୁଠି ହେଇଛି, ସେମାନେ ଅକ୍ଷିମୁଠି ଚଳେଇଛନ୍ତି, ବର୍ତ୍ତମାନ ଚାହିଁକିରି ବସିଛନ୍ତି କେମିତି ପ୍ରବଳ ବର୍ଷା ହଉ। ମନରେ ଦୁଃଖ ଆସିଯାଇଥିଲା ସତ୍ୟ କ'ଣ, ଏ ଯେଉଁ ଆମେ ଦେଖୁଥିଲୁ ଯେ ଜମିଗୁଡ଼ିକ ଫାଟି ଯାଇଥିଲା, ତେଣୁ ବର୍ତ୍ତମାନ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ସବୁଆଡ଼େ ପ୍ରଚାର ହେଉଥିଲା ଯେ ଚଳିତ ବର୍ଷ କମ୍ ବର୍ଷା ହେବ, କମ୍ ବର୍ଷା ହେବ। ଚାଷୀମାନେ ମୁଣ୍ଡରେ ହାତ ଦେଇକରି ବସିଥିଲେ, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଅଖିଳ ବ୍ରହ୍ମାଣ୍ଡନାଥ ଯାହାର ସାହସ ସହାୟକ, ସେ ମୁଣ୍ଡରେ ହାତ ଦେବାର କୌଣସି କାରଣ ନାହିଁ। କାରଣ ଭଗବାନ ପ୍ରଭୁ ଯାହାର ସହାୟକ, ରଖେ ହରିତ ମାରେ କିଏ, ମାରେ ହରିତ ରଖେ କିଏ। ତେଣୁ ଆଜି ମହାପ୍ରଭୁଙ୍କର ବିଚିତ୍ର ଲୀଳା, ମହାପ୍ରଭୁ ଆଜି ଆସୁଛନ୍ତି ନନ୍ଦିଘୋଷ ରଥ ଉପରକୁ। ଆଜି ଖାଲି କ'ଣ ଆସିଲେ ହବ? ସେ କେତେ ସମୟ ହେଲାଣି ପାଇସି ପାହାଚ ଅତିକ୍ରମ କରି ସେଇ ଗୁମୁଟ ଭିତରେ କାହିଁକି ରହିଯାଇଛନ୍ତି ଏବଂ ଅପେକ୍ଷା କରିଛନ୍ତି ବର୍ଷଣ ମୁଖର। ଏଇ ଯେଉଁ ଦିବସ ଏଇ ଦିନରେ ମୋତେ କେତେ ଧୈର୍ଯ୍ୟର ସହିତ ଭକ୍ତ ଅପେକ୍ଷା କରି ରହିପାରୁଛି। ପ୍ରଭୁ ଆପଣଙ୍କ ପାଇଁ ଏ ଭକ୍ତମାନେ ଆସିଛନ୍ତି, ତେଣୁ ଆପଣଙ୍କୁ ଆପଣଙ୍କ ଅପେକ୍ଷାରେ ଅଛନ୍ତି। ଆପଣ ଯେତେ ବିଳମ୍ବ କଲେ ମଧ୍ୟ ସେମାନେ ଅପେକ୍ଷା କରିବେ, ତେଣୁ ତାଙ୍କର ଧୈର୍ଯ୍ୟର ପରୀକ୍ଷା କରନ୍ତୁ ନାହିଁ ମହାପ୍ରଭୁ। ଆପଣ ଯଥାଶୀଘ୍ର ରଥାରୂଢ଼ ହୁଅନ୍ତୁ ଏବଂ ରଥରେ ଆରୋହଣ କରି ଟିକିଏ ଆପଣଙ୍କର ମୁହଁକୁ ବୁଲେଇ ଦିଅନ୍ତୁ ଜନସାଧାରଣଙ୍କୁ, ଶ୍ରଦ୍ଧାଳୁମାନଙ୍କ ଉପରେ ଆପଣଙ୍କର ସେ ଦୃଷ୍ଟି ପଡ଼ିଯାଉ ଏବଂ ଆପଣଙ୍କ ଆଖି ସହିତ ସେମାନଙ୍କ ଆଖି ପଡ଼ିଗଲେ ସେମାନେ ଆସିଥିବାର ସମସ୍ତ ଯନ୍ତ୍ରଣା ଏବଂ ଏଠାରେ ପଡ଼ିଥିବା ସଂସାରରେ ପଡ଼ିଥିବାର ସମସ୍ତ ତାପ ସବୁଯାକ ଭୁଲିଯିବେ। ସେଥିପାଇଁ ବର୍ତ୍ତମାନ ଆମେ ଦେଖୁଛୁ ମହାପ୍ରଭୁ ଆସିବେ। ଯେଉଁଠି ରାମଦେୟା ପରିଷଦ ରହିଛି, ସେଇ ରାମଦେୟା ପରିଷଦ ସମ୍ମୁଖ ଭାଗ ଦେଇକରି ସେ ନନ୍ଦିଘୋଷ ରଥକୁ ଯିବେ। ସେ ବର୍ତ୍ତମାନ ଯେମିତି ଦୁଇ ଦୁଇ ଦିଅ ଅର୍ଥାତ୍ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ, ଏମାନେ ଯେମିତି ରାଧା ବଲ୍ଲଭ ମଠ ପାର୍ଶ୍ୱ ଦେଇକରି ରଥରେ ବିଜେ କଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ସେଭଳି ଭାବରେ ଏ ପଟକୁ ଆସିବେ ନାହିଁ। ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ରାମଦେୟା ପରିଷଦ ପାଖାପାଖି ରହିଛନ୍ତି, ତେଣୁ ମହାପ୍ରଭୁ ସିଂହଦ୍ୱାରରୁ ବାହାରକୁ ବାହାରି ସେଇ ପଟ ଦେଇ ସେ ଯିବେ ନନ୍ଦିଘୋଷ ରଥକୁ। ସେଥିପାଇଁ ବର୍ତ୍ତମାନ ଆମେ ଦେଖିଛୁ ଯେ ବର୍ତ୍ତମାନ ଲୋକମାନେ ଯାହା ଭିଜୁଥିଲେ ସମସ୍ତେ ଗୋଟିଏ ଗୋଟିଏ ଛତା ବର୍ତ୍ତମାନ ଟେକି ସାରିଲେଣି। ବର୍ତ୍ତମାନ ମାନେ ଏ ଦୃଶ୍ୟ ବୋଧ ହୁଏ ଆମେ ପୂର୍ବେ ଦେଖିଥିଲୁ, ଯେ ଶହେ ବର୍ଷ ତଳେ ଏମିତି ବର୍ଷା ହେଉଥାଏ, ଛତା ଟେକା ହେଇଥାଏ, ରଥ ଯାଉଥାଏ, କିନ୍ତୁ ଏ ଦୃଶ୍ୟ ଗୁଡ଼ିକ ବର୍ତ୍ତମାନ ୟୁଟ୍ୟୁବ୍ ମାଧ୍ୟମରେ ଆମେ ଦେଖିଥିଲୁ, କିନ୍ତୁ ବର୍ତ୍ତମାନ ଦେଖିବାକୁ ପାଉଛୁ ଯେ ବର୍ତ୍ତମାନ ଚଳିତ ବର୍ଷ ଏହି ରଥଯାତ୍ରାରେ କେତେ ଛତା, ସମସ୍ତଙ୍କ ମୁଣ୍ଡରେ ଛତା, ତଥାପି ମନରେ

0: ରହିଛି ବ୍ୟଥା, କାରଣ ଇଏ ମେଘ ବନ୍ଧ ହେବାର ନା ଧରୁନାହିଁ। ବର୍ତ୍ତମାନ ଲଘୁଚାପର ବର୍ଷା ଆଜି ସମସ୍ତଙ୍କ ମୁଣ୍ଡରେ ଚାପ ସୃଷ୍ଟି କରୁଛି, ତଥାପି ମନରେ ଆନନ୍ଦ। କେତେବେଳେ ସେଇ ଚକାଡୋଳାଙ୍କର ଚକା ନୟନରେ ଆଖି ଆମର ମିଶିବ, ସେଥିପାଇଁ ଘଣ୍ଟ ବାଜୁଛି। ଘଣ୍ଟର ଶବ୍ଦ ଆପଣମାନେ ଜାଣନ୍ତି, ଏଇ ଯେଉଁ ଘଣ୍ଟୁଆମାନେ ଯେଉଁ ଘଣ୍ଟ ବଜାନ୍ତି, ଇଏ ପବିତ୍ର ଘଣ୍ଟର ସ୍ୱନ ଯେଉଁ ପର୍ଯ୍ୟନ୍ତ କାନରେ ବାଜିବ ସେ ସ୍ଥାନ ପବିତ୍ର ହେବ, ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏଇ ଯେଉଁ ଘଣ୍ଟ ବାଜୁଛି ଏବଂ ଏ ଘଣ୍ଟର ଧ୍ୱନି ଯେଉଁ ପର୍ଯ୍ୟନ୍ତ ଯିବ ସେ ପର୍ଯ୍ୟନ୍ତ ବାତାବରଣ ଅତ୍ୟନ୍ତ ପବିତ୍ର ହେବ। ସେଥିପାଇଁ ଘଣ୍ଟର ଶବ୍ଦ ଆମେ ଶୁଭୁଛି, ଏବଂ ମହାପ୍ରଭୁ ତ ଆସିବେ, ତଥାପି ଯେଉଁ ଜନସମର୍ଦ୍ଦ ଭିତରେ ଆସୁଛନ୍ତି, ଅର୍ଥାତ୍ ତାଙ୍କର ଶ୍ରୀଅଙ୍ଗରେ ପାଟରଜୁ ଲାଗିଛି, ଏବଂ ତାଙ୍କର ଭୁଜ ତଳେ ସେବକମାନେ ଅଛନ୍ତି, ଏବଂ ଆଗରେ ସେବକମାନେ ଅଛନ୍ତି, ପଛରେ ସେବକମାନେ ଅଛନ୍ତି, ମସ୍ତକରେ ଟାହିଆ ଲାଗିଛି। ମହାପ୍ରଭୁଙ୍କର ଚକା ଚକା ଆଖି, ଯେଉଁ ଚକା ଆଖିରେ ଚକା ଆଖିକି ଥରେ ଦେଖିଦେଲେ କେତେ ବିଶ୍ୱାସ ଆସିଯାଏ, ଆରେ ମୋ ପଛରେ ପ୍ରଭୁ ଅଛନ୍ତି, ମୁଁ ଯାହାଙ୍କୁ ମନରେ ଭାବୁଥିଲି ସେଇ ପ୍ରଭୁ ମୋ ପାଇଁ ଅଛନ୍ତି, ମୋତେ ଚକା ଚକା ଆଖିରେ ଦେଖୁଛନ୍ତି, ମୋର ମନର ସମସ୍ତ କଥାକୁ ସେ ପଢ଼ି ଯାଉଛନ୍ତି, ବୁଝି ଯାଉଛନ୍ତି। ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର ଯେତେ ଦୁଃଖ, ସେ ଦୁଃଖ ସବୁ ଧରା ପଡ଼ିଯାଏ। ଆମେ ମନକୁ ଯେତେ ଚାପି ଦେଲେ ମଧ୍ୟ ମହାପ୍ରଭୁଙ୍କ ଦୃଷ୍ଟିରୁ ସେ ଦୁଃଖ ଗୁଡ଼ିକ ବାହାରକୁ ବାହାରି ଆସନ୍ତି, ତେଣୁ ଆଖିର ଲୋତକ ଦେଇ ସେସବୁ ବାହାରକୁ ବାହାରି ଆସେ।
1: ନାଇଁ, ସେ କ'ଣ ହୁଏ କି, ଆପଣ ବି ଦେଖିଛନ୍ତି, ଆମେ ସମସ୍ତେ ଦେଖିଛେ ଯେ ମହାପ୍ରଭୁଙ୍କର ଆଗରେ ଆମେ ସମସ୍ତେ ଓଡ଼ିଆମାନେ ଆମେ ଗୋଟିଏ କଥା ଜାଣିଛୁ ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ,
0: ଅନ୍ତର୍ଯ୍ୟାମୀ,
1: ଏଥିରେ ଆଉ ସନ୍ଦେହ ନାହିଁ। ଇଏ ହଜାର ହଜାର ବର୍ଷ ଧରି ଇଏ ଓଡ଼ିଆମାନଙ୍କ ପାଖରେ ଏବଂ ଓଡ଼ିଆମାନଙ୍କ ବାଟ ଦେଇକିରି ସମଗ୍ର ଭାରତବାସୀଙ୍କ ପାଖରେ ଇଏ ଗୋଟିଏ ସିଦ୍ଧ ହେଇଯାଇଛି ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କୁ ଲୁଚେଇକିରି କୌଣସି କଥା ଆମେ କରିପାରିବା ନାହିଁ, କିମ୍ବା ଆମର ଅନ୍ତରର ଦୁଃଖ ସିଏ ଜାଣନ୍ତି ନାହିଁ, ଏଭଳି କଥା କିଛି ନାହିଁ।
0: ନାହିଁ,
1: କେବଳ ତାଙ୍କ ଆଗରେ ଠିଆ ହେଇକିରି, ଏବଂ ମଣିଷ ଆପଣ ଜାଣନ୍ତି ଯେତେବେଳେ ଆପଣ ଅନ୍ତରଙ୍ଗ ବନ୍ଧୁଟିଏ ପାଇବେ ସେତେବେଳେ ହିଁ ଆପଣ ମନ ଖୋଲିକିରି କହିବେ। ଯଦି ମୋ ସହିତ ଆପଣଙ୍କର ଅନ୍ତରଙ୍ଗତା ନଥିବ, ଆପଣଙ୍କ ଭିତର କଥା ଗୁଡାକ ମୋତେ ଆପଣ କହିବେ କି? କହିବେ ନାହିଁ। ଯେତେବେଳେ ଭାବିବେ ଯେ ଇଏ ମୋର ଅନ୍ତରଙ୍ଗ, ଇଏ ମୋତେ ଜାଣିଲାଣି, ୟାର ଆତ୍ମା ସହିତ ମୋର ଗୋଟେ ଆତ୍ମାର ସମ୍ପର୍କ ହେଲାଣି, ସେତେବେଳେ ଆପଣ କହିବେ। ତେଣୁ ମହାପ୍ରଭୁଙ୍କ ପାଖରେ ଆମମାନଙ୍କର କ'ଣ ହୁଏ ନା, ମହାପ୍ରଭୁଙ୍କୁ ଦେଖିଲେ ମହାପ୍ରଭୁଙ୍କୁ ଗୋଟେ ଆପଣାର ଭାବରେ ଆମେ କରିଦେଉ ମହାପ୍ରଭୁଙ୍କୁ। ତେଣୁ ମହାପ୍ରଭୁଙ୍କୁ ଯେଉଁ ଆପଣାର ଭାବରେ ଗୁମୁଟ ଭିତରେ ଅଛନ୍ତି, ଛତି ହିଁ ଦେଖାଯାଉଛି, କେତେକ ଆଲଟ ଚାମର ଅରୁଣ ସ୍ତମ୍ଭ ପାଖରେ ବୁଲୁଛନ୍ତି, ଏଇଟା ଆମେ ଦେଖୁଛୁ ଦଶ ପନ୍ଦର ମିନିଟ ହେଲା। ଏବଂ ମହାପ୍ରଭୁଙ୍କୁ ସେଇଥିପାଇଁ ପରା ମହାପ୍ରଭୁଙ୍କର ଲୀଳା ରହସ୍ୟ ପୁରୁଷୋତ୍ତମ ଏଇଟା ହଜାର ଥର ଆମେ କହୁଛୁ, କହିଲେ କ'ଣ ହବ? ତେଣୁ ଏଇ ଦୃଷ୍ଟିରୁ ଆମକୁ ବିଚାର କରିବାକୁ ପଡ଼ିବ ଯେ ମହାପ୍ରଭୁଙ୍କ ସହିତ ଏ ଜାତିର ଯେଉଁ ଅନ୍ତରଙ୍ଗତା, ସେଇ ଅନ୍ତରଙ୍ଗତା ହିଁ ମହାପ୍ରଭୁଙ୍କର ଆଗରେ ଆମର ଓଡ଼ିଆମାନଙ୍କୁ ଠିଆ କରେଇକିରି ତାଙ୍କ ଆଖିରୁ ଲୁହ ଝରେଇ ଦେଉଛି। ତେଣୁ ଯେଉଁ ଲୁହ ଝରେଇବା କଥା କହୁନଥିଲେ, ସେ ଲୁହ ଝରେଇବାଟି ପ୍ରଥମ କଥା ହେଲା ଅନୁରାଗ, ଏବଂ ଅନ୍ତରଙ୍ଗତା ଆସିଲେ ଜଣେ ମନର ଭାବ କହିବ, ଏବଂ ଯେତେବେଳେ ସେଇ ଭାବଟି ଆହୁରି ଟିକେ ସାନ୍ଦ୍ର ହେଇଯିବ ସେତେବେଳେ ଆଖିରୁ ଲୁହ ହେଇକି ବାହାରି ଆସିବ।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲ ଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି।

0: ନୂଆ ସୁଯୋଗ ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ, ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
1: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଅଗଣିତ ଶ୍ରଦ୍ଧାଳୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଓଡ଼ିଶାର ଶିଳ୍ପ ପ୍ରଗତି ଓ ସ୍ୱାଭିମାନର ପ୍ରତୀକ ନାଲ୍କୋ।
2: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
3: ଅୟଂ ସାକ୍ଷାତ୍ ପରମ ବ୍ରହ୍ମ ଦାରୁ ରୂପି ଜଗତ ଗୁରୁ ପ୍ରାଦୁରାସିତ୍ ସୁରାରାଧ୍ୟ ଲୋକାନୁଗ୍ରହଣାୟ ବୈ। ମହାପ୍ରଭୁ ଙ୍କର ଏଇ ଯେଉଁ ବିଗ୍ରହ, ଏ ବିଗ୍ରହରେ ଆମେ କ'ଣ ଦେଖିବା? ନ ଦାରୁ ପ୍ରତିମା ଚେୟଂ ସାକ୍ଷାତ୍ ବ୍ରହ୍ମ ପ୍ରକାଶତେ। ଇଏ ଦାରୁ ବ୍ରହ୍ମ ପ୍ରତିମା ନୁହନ୍ତି, ଇଏ ହେଉଛନ୍ତି ବ୍ରହ୍ମ, ସାକ୍ଷାତ୍ ବ୍ରହ୍ମ ପ୍ରକାଶତେ। ତେଣୁ ବ୍ରହ୍ମ ସମ ପ୍ରାଣ ସଖା ନାହିଁ ଆଉ। ତେଣୁ ବ୍ରହ୍ମ ଭଳି ପ୍ରାଣ ସଖା ପ୍ରକୃତରେ ନାହିଁ, କାରଣ ବ୍ରହ୍ମ ହିଁ ଆମକୁ ବଞ୍ଚେଇଛି, ବ୍ରହ୍ମ ହିଁ ଆମକୁ ମାରିବ। ତେଣୁ ଆମର ସିଏ ହେଉଛନ୍ତି ଜୀବନ, ଜୀବନାନ୍ତକ। ଆମେ ଯଦି ଆମର ସିଏ ହେଉଛନ୍ତି ଜୀବନ, ଆଉ ସିଏ ମଧ୍ୟ ଆମର ଜୀବନର ଅନ୍ତକ, ସିଏ ମଧ୍ୟ ଆମର ଜୀବନ ନାଶକାରୀ। ସିଏ ଯେତେ ଦିନ ପର୍ଯ୍ୟନ୍ତ ଆମ ହୃଦୟରେ ଜୀବାତ୍ମା ରୂପରେ ଅବସ୍ଥାନ କରୁଛନ୍ତି, ସେତେଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ଜୀବନ୍ତ। ଯେଉଁଦିନ ଏଇ ଜୀବାତ୍ମା ରୂପରେ ବିରାଜମାନ କରୁଥିବା ଆମ ଶରୀରରୁ ମହାପ୍ରଭୁ ବାହାରିଯିବେ, ସେଇଦିନ ଆମକୁ କେହି ଆଉ ଜୀବନ୍ତ କହିବେ ନାହିଁ। ଆମ ନାମ ହେଇଯିବ ମୃତ, ଆମ ନାମ ହେଇଯିବ ସର୍ଷବ, ଆମ ନାମ ହେଇଯିବ ମୃଦାର। ତେଣୁ ଆମର ନାମ କିଏ ଦଉଛି? ଆମେ ଜୀବନ୍ତ, ଆମେ ଶୁଦ୍ଧ ବୁଦ୍ଧ ମୁକ୍ତ ସ୍ୱଭାବ। ୟାର ଏ ନାମକରଣ କାହା ଯୋଗୁ? ବ୍ରହ୍ମଙ୍କ ଯୋଗୁ। ତେଣୁ ସେଥିପାଇଁ କୁହାଯାଏ ବ୍ରହ୍ମ ସମ ପ୍ରାଣ ସଖା ନାହିଁ ଆଉ। ତେଣୁ ବ୍ରହ୍ମ ଭଳି ପ୍ରାଣ ସଖା ପ୍ରକୃତରେ ଏ ସଂସାରରେ କେହି ନାହିଁ, କାରଣ ସିଏ ଅଛନ୍ତି ଆମ ଶରୀରରେ ସେହି ପରମ ବ୍ରହ୍ମ ପରମାତ୍ମା ଈଶ୍ୱର ସର୍ବଭୂତାନାଂ ହୃଦେଶରେ ଯୋନ ତିଷ୍ଠତି, ଜୀବାତ୍ମା ରୂପରେ ଅଛନ୍ତି। ତ ଆମେ ଜୀବନ୍ତ, ଆମେ ଶିବ, ଆମେ ହେଉଛୁ ସବୁ କଲ୍ୟାଣର ମୂଳ ସବୁ। କିନ୍ତୁ ଯେଉଁଦିନ ସିଏ ଏ ପିଣ୍ଡ ଛାଡ଼ିବେ, ଏ ପିଣ୍ଡରେ ବସିଥିବା ଜୀବାତ୍ମା ରୂପରେ ସେ ଛାଡ଼ି ଯିବାକୁ ଛାଡ଼ିଯିବେ, ଚାଲିଯିବେ, ସେତେବେଳେ ଆମର ନାମ ପରିବର୍ତ୍ତନ ହେଇଯିବ। ଆମକୁ କେହି କହିବେ ନାହିଁ ଶିବ ବୋଲି। ସରୁ ଶିବରୁ ହର୍ଷେଇ କାଟା ଉଡ଼ିଯିବ, ରହିବ ଶବ, ମୃଦାର, ପ୍ରେତ। କେତେ କଥା କହିବେ, କ'ଣ ହେଉଛି? ପ୍ରେତକୃତ୍ୟ ହେଉଛି, ଇଏ ପ୍ରେତାତ୍ମା ହେଇଯାଇଛି, ପ୍ରେତ ବାବାରେ। ତେଣୁ ମହାପ୍ରଭୁ ହେଉଛନ୍ତି ଆମର ଜୀବନ, ସିଏ ହେଉଛନ୍ତି ଆମର ଜୀବନାନ୍ତକ। ତେଣୁ ତାଙ୍କ ସହିତ ଆମର ଘନିଷ୍ଠ ସମ୍ପର୍କ ରହିଛି, ତେଣୁ ତାଙ୍କରି ପାଖରେ ହିଁ ବିଶ୍ୱାସ ରଖିବା ଉଚିତ। ହେ ପ୍ରଭୁ, ଆପଣ ମୋର ସର୍ବସ୍ୱ, ଆମେ କେଉଁଠି ଥିଲୁ? ଆପଣ ଖୋଜି ଲୋଡ଼ିକିରି ଆଣିକିରି ଆମ ପାଇଁ ଗୋଟେ ମାନବ ଶରୀର ଦେଲେ, ତାରି ଭିତରେ ଆମେ ପ୍ରବେଶ କଲୁ, ପୁଣି ଆମେ ବଢ଼ିଲୁ, ଏବଂ ପୁଣି ସମୟ ଆସିଲା, ସେଥିରୁ ଆପଣ ବାହାରିଗଲେ, ପୁଣି ଆମେ କୁଆଡ଼େ ଚାଲିଗଲୁ? ଅବ୍ୟକ୍ତାଧୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ଅବ୍ୟକ୍ତ ନିଧନାନ୍ୟେବ

0: ତତ୍ର କା ପରିବେଦନା, ଅବ୍ୟକ୍ତରୁ ଆସିଲୁ ଅବ୍ୟକ୍ତକୁ ଯିବୁ। ଆଉ ବର୍ତ୍ତମାନ ଆପଣଙ୍କ ସହିତ ଏଇ ଯେଉଁ ଶରୀର ଟିକେ ଦେଇଥିଲେ ଆପଣ, ସେଇ ଶରୀର ଭିତରେ ଜୀବାତ୍ମା ରୂପରେ ଆପଣ ଉପବେଶନ କରିଥିଲେ ଏବଂ ଆମକୁ କେତେ ଦୟା କରିଛନ୍ତି ମହାପ୍ରଭୁ। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଯେତେବେଳେ ଆପଣଙ୍କର ଦିବ୍ୟ ଯାତ୍ରା ହେଉଛି, ଯେଉଁ ଯାତ୍ରାକୁ ଦେଖିବା ପାଇଁ ମୁନି ଋଷିମାନେ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି ଏବଂ ଦେବତାମାନେ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି ଏବଂ ଭକ୍ତମାନେ
1: ଡକ୍ଟର ଦାସ ରାଧାବଲ୍ଲଭ ମଠ ଉପରୁ ଗୁମୁଟ ଭିତରେ ମହାପ୍ରଭୁଙ୍କର ଦୁଇ ଆଖି ଦେଖୁଛନ୍ତି।
0: ଆଜ୍ଞା
1: ଦେଖାଯାଉଛି ନା ନାହିଁ?
0: ହଁ ହଁ ହଁ ଦିଶିଲାଣି, ଦିଶିଲାଣି,
1: ବହୁତ ସୁନ୍ଦର, ବହୁତ ସୁନ୍ଦର
0: ସୁନ୍ଦର ଦିଶିଲାଣି। ତେଣୁ ବର୍ତ୍ତମାନ ମହାପ୍ରଭୁ ଗୁମୁଟର ଶେଷ ପାହାଚକୁ ଆସିଲେଣି, ତେଣୁ ଆଉ ଅଳ୍ପ ସମୟ ପରେ ସେ ଗୁମୁଟ ଅତିକ୍ରମ କରି ଆସିଯିବେ, ବାହାରକୁ ଆସିଯିବେ ଏବଂ ଆଉ ଅଳ୍ପ ସମୟ ମଧ୍ୟରେ ସେ ଯେତେବେଳେ ଆସି ପହଞ୍ଚିଯିବେ ରଥ ପାଖାପାଖି ଅଞ୍ଚଳରେ, ସେତେବେଳକୁ ସେ ବର୍ତ୍ତମାନ ସେ ପଳେଇବେ ସେ ରଥକୁ। ବର୍ତ୍ତମାନ ଚାରମାଳ ପ୍ରସ୍ତୁତ ହୋଇକି ରହିଗଲେଣି ଏବଂ ଚାରମାଳ ପର୍ଯ୍ୟନ୍ତ ବର୍ତ୍ତମାନ ତାଙ୍କର ଯେଉଁ ପଟୁଆରଟି ବାହାରିଛି, ଯେଉଁ ପଟୁଆରରେ ମହାପ୍ରଭୁ ସବୁବେଳେ ପଛରେ ଆସନ୍ତି। କାହିଁକି ପଛରେ ଆସନ୍ତି? ମହାପ୍ରଭୁଙ୍କର ଗୋଟିଏ ସ୍ୱଭାବ, ସେ ଏଇ ସ୍ୱଭାବଟାକୁ ଲକ୍ଷ୍ୟ କରିଛନ୍ତି କିଏ? ଭକ୍ତ ସାଲବେଗ। ଭକ୍ତ ସାଲବେଗ କହିଲେ, ଧେନୁ ପଛେ ପଛେ ବଛା ଗମେ କ୍ଷୀର ଲୋଭେ, ଭକତ ପଛରେ ଥାଉ ତା ଥାଉ ତୁଇ ସେହି ଭାବେ। ଯେମିତି
1: ସେଇଟା ଗୋଟେ କଥା, ଆଉ ଗୋଟେ କହିଛନ୍ତି ଯେ ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦ ମୁହିଁ,
0: ପଛରେ
1: ପଛରେ ଆସେ କାଳିଆ ଗହଳ ଲଗାଇ।
0: ତେଣୁ ଭକ୍ତମାନଙ୍କୁ ଭକ୍ତମାନଙ୍କ ପଛରେ ପ୍ରଭୁ ଆସନ୍ତି। ଆପଣ ଦେଖିବେ ଯେତେବେଳେ ନନ୍ଦୀଘୋଷ ରଥ ଟଣା ହବ, ଆପଣ ଦେଖ ବଳଭଦ୍ରଙ୍କ ରଥ ଟଣା ହବ, ତାଙ୍କ ପଛରେ ଲୋକ ଥିବେ। ଦେବୀ ସୁଭଦ୍ରାଙ୍କ ରଥ ଟଣା ହବ, ତାଙ୍କ ପଛରେ ଲୋକ ଥିବେ। କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦୀଘୋଷ ରଥ ଯେତେବେଳେ ଆଗେ ଆଗେ ଚାଲିବ, ଆଜ୍ଞା ପଛପଟେ କେହି ନଥିବେ, ପଛପଟେ ରଥ ଥିବେ, ରଥରେ ରଥି ଜଗନ୍ନାଥ ବସିଥିବେ, ଆଉ ପଛରେ କାହିଁ ଲୋକ ରହିବେ?
1: ଆଚ୍ଛା ଆଉ ଗୋଟେ କଥା ଡକ୍ଟର ଦାସ, ଯେ ଆପଣ ତ ଜାଣିଛନ୍ତି ଯେ ପୁରୀ ମନ୍ଦିର ଭିତରେ ଆମର ଦେବଦାସୀ ପ୍ରଥା ଥିଲା।
0: ଆଜ୍ଞା।
1: ଏବଂ ଦେବଦାସୀ ପ୍ରଥା ଥିଲା ଏବଂ ମାହାରି ପ୍ରଥା ବି ଥିଲା। ଦେବଦାସୀ ଯିଏ, ମାହାରି ସିଏ, ସେଇଠି ଆମର
0: ମହାନାରୀ
1: ସେମାନେ ଉତ୍ସର୍ଗ କରିକି ନିଜ ଜୀବନକୁ ମହାପ୍ରଭୁଙ୍କର ସେବାରେ, ନୃତ୍ୟ ସେବାରେ ନିଜର ଜୀବନକୁ ବ୍ୟୟ କରୁଥିଲେ।
0: ଠାକୁର ଯାହାର ସ୍ୱାମୀ ଆଉ ସେ
1: ମହାନ ହବ, ତେଣୁ ସେଇ ଯୋଉ ମାହାରି ସେବା, ସେ ସେବା ତ ବର୍ତ୍ତମାନ ବନ୍ଦ ହେଇଯାଇଛି। କିନ୍ତୁ ଆଜି ଆମେ ଦେଖୁଛେ ଯେ ଅନେକ ଓଡ଼ିଶୀ ବେଶ ପଡ଼ିକିରି ଅନେକ ନୃତ୍ୟାଙ୍ଗନା ନୃତ୍ୟ କରୁଛନ୍ତି, ତା ସାଥିରେ କିଛି ଗୋଟିପୁଅ, ଯେଉଁଟା ରଘୁରାଜପୁରର ଗୋଟିପୁଅ ମାନେ ପ୍ରସିଦ୍ଧ, ସେମାନେ ଆସିଛନ୍ତି। ତା ସହିତ ଯେଉଁ ପ୍ରାଚୀନ ପରମ୍ପରା ଆମର ଥିଲା ମାହାରି ପରମ୍ପରା, ସେ ମାହାରି ନର୍ତ୍ତକୀ ମଧ୍ୟ, କେତେଜଣ ନର୍ତ୍ତକୀ ମାହାରି ବେଶ ପଡ଼ିକିରି, ମାହାରି ମାନେ ଯେଉଁ ବେଶ ପଡ଼ୁଥିଲେ, ମାହାରିର ବେଶ ପୋଷାକ ଓଡ଼ିଶୀ ନୃତ୍ୟର ବେଶ ପୋଷାକଠୁ ଭିନ୍ନ
0: ଭିନ୍ନ।
1: ତେଣୁ ସେଇ ଯେଉଁ ଭିନ୍ନ ବେଶ ପୋଷାକ, ଯେଉଁଟାକ ମୌଳିକ ମାହାରି ବେଶ ଥିଲା, ସେଇ ବେଶ ପଡ଼ିକି ମଧ୍ୟ ମହାପ୍ରଭୁଙ୍କର ଆଗରେ ଆଗରେ ନୃତ୍ୟ କରିବା ପାଇଁ ଅନେକ ମାହାରି ବେଶଧାରୀ ନର୍ତ୍ତକୀ ମଧ୍ୟ ବର୍ତ୍ତମାନ ବଡ଼ଦାଣ୍ଡରେ ଉପସ୍ଥିତ ଅଛନ୍ତି ପହଣ୍ଡି ସମୟରେ ନୃତ୍ୟ କରିବା ପାଇଁ।
0: ମହାପ୍ରଭୁଙ୍କର ଟିକିଏ ସେବା କରିବା ପାଇଁ ପ୍ରତ୍ୟେକ ମନୁଷ୍ୟ କାମନା କରିଥାଏ, ଇଏ ହେଉଛି ତାଙ୍କର ଜନ୍ମ ଜନ୍ମାନ୍ତର ସଂସ୍କାର। ଏଇ ଯେଉଁ ନାରୀମାନେ କେତେ କଷ୍ଟ କରି ମାନେ ବର୍ତ୍ତମାନ ଆପଣ ବସିଛନ୍ତି, କିନ୍ତୁ ସେମାନେ ଠିଆ ହୋଇଛନ୍ତି, ଭିଜୁଛନ୍ତି, ବେଶ ପକେଇଛନ୍ତି, ତେଣୁ
1: ସେ ବେଶ ମୁହଁରୁ ଧୋଇବି ହେଇଗଲାଣି,
0: ଧୋଇବି ହେଇଗଲାଣି,
1: ତଥାପି ତିଳେ ମଧ୍ୟ ସେଥିପାଇଁ ତାଙ୍କର ଆପତ୍ତି ନାହିଁ।
0: ଇଏ ହେଉଛି ଜନ୍ମ ଜନ୍ମାନ୍ତର ସଂସ୍କାର ମହାପ୍ରତିଙ୍କ ପାଇଁ। ତାଙ୍କର ଯେଉଁ ଜନ୍ମ ଜନ୍ମାନ୍ତରର ଉତ୍ସର୍ଗ ଭାବ ଥିଲା, ସେ ଉତ୍ସର୍ଗୀକୃତ ଭାବଟା ଆଜି କାମ ଦେଉଛି, ଯାହାଫଳରେ ସେମାନଙ୍କୁ ବାଧୁ ନେଇ ସେମାନେ ବାଧା ଅନୁଭବ କରୁନାହାନ୍ତି, ସୁନ୍ଦର ବେଶ ପକେଇଛନ୍ତି।
1: ଆମର ଯେମିତି ସନ୍ଥ ହରିଦାସ ଥିଲେ,
0: ହଁ,
1: ବହୁତ ସୁନ୍ଦର ଗାୟକ ସେ ଥିଲେ, ତେଣୁ ସିଏ କ'ଣ କହୁଥିଲେ, ମୁଁ ଭଗବାନ କେ ଲିଏ ଗାତା ହୁଁ।
0: ସୂରଦାସ ମଧ୍ୟ ସେଇଆ, ସୂରଦାସ
1: ଭଗବାନ କେ ଲିଏ ଗାତା ହୁଁ।
0: ଆକବର କହିଲେ, କହିଲେ ଆରେ ମେରେ ଲିଏ କୁଛ ବୋଲୋ, ସେ କହିଲେ ନାଇଁ ନାଇଁ ମୁଁ ଜାଣି ନାହିଁ।
1: ନାଇଁ ତାନସେନ ଯାଇକି କହିଲେ ସିଏ ଗାଇବେନି,
0: ନା
1: ସିଏ ଗାଆନ୍ତି କେବଳ ଭଗବାନଙ୍କ ପାଇଁ। ତେଣୁ ଏଇ ଯୋଉ ନୃତ୍ୟ, ଇଏ ଭଗବାନଙ୍କ ପାଇଁ ନୃତ୍ୟ, ଏ ନୃତ୍ୟ ଯେତେବେଳେ ଭଗବାନଙ୍କ ପାଖରେ ନାଚିଦେବେ, ଆଉ କୋଉଠି ନାଚିଲେ, ହେଲେ କେତେ ନହେଲେ କେତେ,

0: ପ୍ରଭୁଙ୍କ ପାଖରେ ଟିକେ ସେବା କରିଦେଲେ ମନୁଷ୍ୟ ନିଜକୁ ନିଜକୁ କୃତାର୍ଥ ମନେ କରେ। କାହିଁକି ସନ୍ଥ ତୁଳସୀ ଲେଖିଛନ୍ତି, ରାମ ସଦା ସେବକ ରୁଚି ରାଖି, ବେଦ ପୁରାଣ ସାଧୁ ସୁର ସାକ୍ଷୀ। ତେଣୁ ଭଗବାନ ସବୁବେଳେ ସେବକମାନଙ୍କ ଉପରେ ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି। ସେଥିପାଇଁ କିଏ କିଏ କ'ଣ କିଏ ଗୋଟେ ଆପଣ ଦେଖିବେ ଆଜି କେତେ ମାଳ ଚୂଳ ଆସିବ। ଏଇଠି ଆମର ସବୁ ଗାଁ ଅଛି, ଜଗନ୍ନାଥ ବଲ୍ଲଭ ଗାଁ, ପୁରୁଷୋତ୍ତମ ବଲ୍ଲଭ ଗାଁ, ଆଉ ବାଳି କ'ଣ ମାଲିଆ ବାଲିଆ ଅଛି, ମାଳି ବାଲିଆ, ସେଠି ସବୁ ଗାଁରୁ ଆଜ୍ଞା ସେମାନେ ହବିଷା ନ କରି ଖାଇ ନ ଖାଇ ନ ପିଇ ଫୁଲ ତୋଳି ଏବଂ ମାଳ ଚୂଳ କରି ଚାଲି ଚାଲି ସେମାନେ ଆସିବେ ମହାପ୍ରଭୁଙ୍କ ପାଖରେ ଟିକେ ଅର୍ପଣ କରିବେ। ଆପଣ ବିଚାର
1: ଏଇଠି ମଧ୍ୟ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଖାଲି ଆଜି ଆମର ଭକ୍ତମାନେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବାକୁ ଆସିନାହାନ୍ତି ପ୍ରଭୁଙ୍କୁ। କିପରି ଭାବରେ ଭକ୍ତମାନେ ଭଗବାନଙ୍କୁ ଭଲରେ ଦର୍ଶନ କରିବେ, ପ୍ରଭୁଙ୍କର ଯାତ୍ରା କିପରି ଭାବରେ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟ ପ୍ରଶାସକ ଏତେ ତତ୍ପର ଭାବରେ, ଜିଲ୍ଲାପାଳ ଆମର ଏସ୍ପି ମଧ୍ୟ ମହୋଦୟ ମଧ୍ୟ ସମସ୍ତେ ତତ୍ପରତା ସହିତ ଲାଗି ପଡ଼ିଛନ୍ତି ପ୍ରଭୁଙ୍କର ସେବା, ପ୍ରଭୁଙ୍କର ଯାତ୍ରା କିପରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ। ଏହା ସହିତ ଓଡ଼ିଶାର ବହୁ ମାନ୍ୟଗଣ ବ୍ୟକ୍ତି ମନ୍ତ୍ରୀ ମହୋଦୟ ମାନେ ଆମର ଯେଉଁ ଆମର କାର୍ଯ୍ୟାଳୟର ସବୁ କରାଯାଇଛି ସବୁ ବ୍ୟବସ୍ଥା, ସେଠି ମଧ୍ୟ ଆସିକି ବସିଲେଣି, ପ୍ରଭୁଙ୍କର ଯାତ୍ରା ଦର୍ଶନ କରିବେ, ପରମ ପାବନ ପତିତ ପାବନ ଯାତ୍ରା। ଆଉ ଯେଉଁ ଯାତ୍ରା ବିଷୟରେ ଆପଣ କହୁଥିଲେ ଯେ ନୃତ୍ୟାଙ୍ଗନମାନେ ନୃତ୍ୟ କରୁଛନ୍ତି, କବିରଙ୍କର କଥା ମଧ୍ୟ ଗୋଟେ ଅଛି, ସନ୍ଥ କବିର ଯେତେବେଳେ ଆସିଥିଲେ ପ୍ରଭୁଙ୍କ ଦର୍ଶନ କରିପାରିନଥିଲେ, ଯେ ଯେତେବେଳେ ଶ୍ରୀମନ୍ଦିରରେ ଥିଲେ ସେ କହୁଥିଲେ ଭିତରକୁ ଆସି ଯଦି ଦର୍ଶନ କରି ନ ପାରିବ ନାହିଁ ନୀଳ ଚକ୍ରକୁ ଦର୍ଶନ କରିଦିଅ। କାହିଁ କହୁଥିଲେ ନୀଳ ଚକ୍ର ପର ଧ୍ୱଜ ବିରାଜେ ମସ୍ତକ ସୋହେ ହୀରା, ମନ୍ଦିର ଆଗେ ଦାସୀ ନାଚେ କହେ ଦାସ କବିରା। ମନ୍ଦିର ଆଗରେ ଦାସୀ ନାଚୁଛନ୍ତି, ଇଏ ଦାସୀ ଯେ ଗୋପୀ ଗୋପାଙ୍ଗନ ମାନେ ଆଜି ନୃତ୍ୟ କରୁଛନ୍ତି। ଆଜି ସତ ଯେପରି ପ୍ରତୀୟମାନ ହେଉଛି ଏ ଦ୍ୱାପର ଯୁଗର ସେ ଯମୁନା କୂଳରେ ଆଜି ପ୍ରଭୁ ରାସ ଉତ୍ସବ ଅନୁଷ୍ଠିତ କରୁଛନ୍ତି। ଟିକିଏ ପୂର୍ବରୁ ଆପଣ ଡକ୍ଟର ନରେଶ ଦାସ ମହୋଦୟ କହୁଥିଲେ ଯେ ଗୁଣ୍ଡିଚା ମଣ୍ଡପକୁ ଯାଉଛନ୍ତି ପ୍ରଭୁ, ସେଠି ତିନି ଦିନ ରାସ ଉତ୍ସବ ଚାଲିବ, ସପ୍ତମୀ ଅଷ୍ଟମୀ ଏବଂ ନବମୀ, କିନ୍ତୁ ଖାଲି ସେତିକି ନୁହେଁ, ଆଜି ଯେପରି ମନେ ହେଉଛି ଏଇଠି କ'ଣ ପ୍ରଭୁ ସେ କାଳିନ୍ଦୀ କୁଳିଆ ଯମୁନା କୁଳିଆ ଏ ଯମୁନା କୂଳ ପାଖରେ ଗୋପୀ ଗୋପାଙ୍ଗନ ସଙ୍ଗରେ ନୃତ୍ୟ କରୁଛନ୍ତି କି। ମନେ ପଡ଼ୁଛି ସେ ଶଙ୍କରାଚାର୍ଯ୍ୟଙ୍କର ଗୀତ ଯାହାକୁ ଓଡ଼ିଆରେ ଆମେ ମଧ୍ୟ ତାକୁ ଅନୁବାଦ କରିଅଛୁ, କାଳିନ୍ଦୀ ରାତିରେ

0: ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
1: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
0: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
1: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
0: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆପଣମାନେ ଶୁଣୁଥିଲେ ସେଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ, ଯିଏକି ପରମବ୍ରହ୍ମ ଦାରୁ ବ୍ରହ୍ମ ସ୍ୱରୂପରେ ଶ୍ରୀମନ୍ଦିରରେ ବିରାଜମାନ କରି ଦର୍ଶନ ଦେଉଛନ୍ତି। କିନ୍ତୁ ଆଜି ସେ ସ୍ୱୟଂ ଆସୁଛନ୍ତି ଏବଂ ଅଟକି ଗଲେ ଘଣ୍ଟାଏ ପାଖାପାଖି ସେଇ 22 ପାହାଚରେ, କାରଣ ସେ ତ ହଟିଆ ଠାକୁର, ନଟ ନାଗର। କେତେବେଳେ କାହାକୁ କ'ଣ କେଉଁ ପ୍ରକାର ଦେଖିବେ, କାହାକୁ କ୍ଷୀରିପୁରୀରେ ଭସେଇ ଦେବେ, କାହାକୁ କେଉଁଠି ଗଡ଼େଇ ଦେବେ, କାହାକୁ ଦୁଃଖ ଦେବେ, ତାଙ୍କୁ ହିଁ ଜଣା। କାରଣ ସେ ପୁରା ଭାବଗ୍ରାହୀ, ଭକ୍ତର ଭାବ ଡୋରିରେ ବନ୍ଧା। କାଳେ କିଏ କେତେବେଳେ ହାତ ଟେକିକି ଡାକିଦେବ, ହେ କାଳିଆ, ହେ କଳା ଶାନ୍ତ, ହେ କାଳିଆ ଠାକୁର, ରହିଯା ତୁ, ଯା ନାହିଁ, ପ୍ରଭୁ ରହିଗଲେ ସେଇଠି। ଇଏ ହେଉଛି ଭାବର ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପୁରା ପରମ ବ୍ରହ୍ମ। ବଳଦେବ ମହାପ୍ରଭୁ ଥିଲେ ମାୟା ବ୍ରହ୍ମ, ଭୂଶକ୍ତି ବଳଦେବ ଏବଂ ସୁଶକ୍ତି ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥ, ଯିଏକି ଜଗତର ନାଥ, ସର୍ବଲୋକଙ୍କର ନାଥ, ସେ ପୁଣି ପତିତ ପାବନ। ସେ ହେଉଛନ୍ତି ଯେଉଁ ବିଚାରଧାରା ରହିଛି ମଣିଷ ଭିତରେ, ତାକୁ ଉଦ୍ରେକ କରିବା ପାଇଁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଯେଉଁ ଷଡ଼ରିପୁ ରହିଛି, ଯେଉଁ କୁପ୍ରବୃତ୍ତି ରହିଛି, ତାକୁ ଦୂର କରିବା ପାଇଁ, ମଣିଷ ଭିତରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ପାଇଁ ମହାପ୍ରଭୁ ଆସୁଛନ୍ତି ବଡ଼ଦାଣ୍ଡକୁ। କାରଣ ପ୍ରତ୍ୟେକ ମଣିଷର ଚେତନାକୁ ପରିବର୍ତ୍ତନ କରିବା ହେଉଛି କଳିଯୁଗର ବଡ଼ ଠାକୁର ଜଗନ୍ନାଥ ଏବଂ ବଡ଼ବାଡ଼ ଗୋସାଇଁ ବଳଭଦ୍ର, ଜଗଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ଏବଂ ଜଗନ୍ନାଥଙ୍କର ଯେଉଁ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ, ଯିଏକି କଳିଯୁଗରେ ଧର୍ମର ଦଣ୍ଡ ଧାରଣ କରିଛନ୍ତି। ଆଜ୍ଞା, ଯିଏ ଭୁଲ କରିବ ସିଏ ଦଣ୍ଡ ପାଇବ, ଠିକ୍ ବାଟକୁ ଆସ ନଚେତ୍ ଏ ସଂସାରରୁ ବିଦାୟ ନେବ। ଏ ରୋକଠକ୍ ଭାବରେ ମହାପ୍ରଭୁ ଏ ଜ୍ଞାନ ଆମକୁ ଦେଇଛନ୍ତି। କାରଣ ମହାପ୍ରଭୁଙ୍କର ବିଚାର ହେଉଛି ମାନବଚିତ ବିଚାର, ମଣିଷ ଭଳି ଆଚରଣ ଉଚ୍ଚାରଣ, ମଣିଷ ଭଳି ଖାଆନ୍ତି, ପିଅନ୍ତି, ଶୁଅନ୍ତି ଏବଂ ମଣିଷ ଭଳି ଗାଧାନ୍ତି, ଜ୍ୱରରେ ପଡ଼ନ୍ତି, 15 ଦିନ ଧରିକିରି ଚିକିତ୍ସିତ ହୁଅନ୍ତି। ଇଏ ହେଉଛି ମଣିଷର ଗୁଣ। ଭଗବାନ ଏଠି ଦେବତା ନୁହନ୍ତି, ମଣିଷ ଭାବରେ ଆସିଛନ୍ତି ଏବଂ ଲୀଳା ପୁରୁଷ ମହାପ୍ରଭୁ ଜଗନ୍ନାଥ ଆଜି ସ୍ୱୟଂ ଦାରୁ ବିଗ୍ରହ ରୂପେ ପତିତମାନଙ୍କୁ ତାରିବା ପାଇଁ, ଯେଉଁ ପତିତ କଥା ଆମେ ଆଲୋଚନା କରୁଥିଲେ, ପତିତମାନଙ୍କୁ ତାରିବା ପାଇଁ, ପତିତ କହିଲେ ଯେଉଁମାନେ ମନ୍ଦିର ଭିତରକୁ ଯାଇପାରୁନାହାନ୍ତି ସେମାନେ ପତିତ ନୁହନ୍ତି। ପତିତର ଅର୍ଥ ହେଉଛି ମୁକ୍ତିକାମୀ ପାପୀ ପତିତ, ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ଯେଉଁମାନେ ବଡ଼ଦାଣ୍ଡକୁ ଆସୁଛନ୍ତି ବା ଯେଉଁମାନେ

0: ଟିଭି ପରଦାରେ କିମ୍ବା ଆକାଶବାଣୀ କଟକ କେନ୍ଦ୍ର ମାଧ୍ୟମରେ ଶୁଣୁଛନ୍ତି ବା ଦେଖୁଛନ୍ତି, ସମସ୍ତେ ହେଉଛନ୍ତି ପତିତ। କାରଣ ଯିଏ ମର୍ତ୍ତ୍ୟରେ ଜନ୍ମ ହବ ସିଏ ହେଉଛି ପତିତ। ଏଠି ଜାତି ନାହିଁ, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ସେ ହେଉଛନ୍ତି ଜଗତର ନାଥ, ଜଗନ୍ନାଥ। ସେଇଥିପାଇଁ ଜଗନ୍ନାଥ ଏଭଳି ଏକ ଭାବର ଦେବତା, ଅନୁଭବର ଦେବତା, ବିଶ୍ୱାସର ଦେବତା, ଜ୍ଞାନର ଦେବତା। କେବଳ ଅନୁଭବ ହିଁ ଜାଣେ ଏ ସେବକ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ମହାପ୍ରଭୁ ଜଗନ୍ନାଥଙ୍କର ମହିମା, ମହାପ୍ରଭୁ ଜଗନ୍ନାଥଙ୍କର କୃପା ଆଶିଷକୁ ଯେଭଳି ଅନୁଭବ କରିଛି, ତାକୁ ସମସ୍ତେ ସେଇଭଳି ବୁଝିବା ଦରକାର, ତାକୁ ସେଇଭଳି ଅନୁଭବ କରିବା ଦରକାର। ସେଇପାଇଁ ଯେଉଁ ଆମେ କହୁଛେ ସ୍ନାନ ଏ ଗୁଣ୍ଡିଚାବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର, ଏକମାତ୍ର ମହାପ୍ରଭୁ ଜଗନ୍ନାଥ ଆସୁଛନ୍ତି ସ୍ୱୟଂ ଲୀଳା କରିବା ପାଇଁ, ସ୍ୱୟଂ ସାକ୍ଷାତ କରିବା ପାଇଁ। କେଉଁମାନଙ୍କୁ ସାକ୍ଷାତ କରିବେ ନା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସାକ୍ଷାତ କରିବେ। କାରଣ ସେ ଭକ୍ତପ୍ରିୟ ମହାଦେବ, ସେ କଥା କୁହା ଠାକୁର ପ୍ରତ୍ୟେକ ମଣିଷର ଭକ୍ତର ଅନ୍ତରାତ୍ମାକୁ ଚିହ୍ନି ପାରନ୍ତି। ତେଣୁ ଲୀଳା ପୁରୁଷ ମହାପ୍ରଭୁ ଜଗନ୍ନାଥ ଆଜି ସ୍ୱୟଂ ଦାରୁ ବିଗ୍ରହ ପତି ଦାରୁ ବିଗ୍ରହ ସ୍ୱରୂପରେ ପତିତମାନଙ୍କୁ ତାରିବା ପାଇଁ ଶ୍ରୀକ୍ଷେତ୍ରର ପାବନ ପୀଠରେ ଆଜି ବଡ଼ଦାଣ୍ଡକୁ ଧୀରେ ଧୀରେ ଆସୁଛନ୍ତି। କାରଣ ମହାପ୍ରଭୁ ହେଉଛନ୍ତି ବାସ୍ତବରେ ପତିତ ପାବନ। ଏବଂ କପିଳ ସଂହିତାରେ ଯାହା ଲେଖା ରହିଛି, ସାକ୍ଷାତ ବୈକୁଣ୍ଠ ସ୍ୱରୂପ ତତ୍କ୍ଷେତ୍ରଂ ଶ୍ରୀ ପୁରୁଷୋତ୍ତମ, ବାସ୍ତବରେ ମର୍ତ୍ତ୍ୟ ବୈକୁଣ୍ଠ ହେଉଛି ମୁକ୍ତି ମୋକ୍ଷପ୍ରଦ କ୍ଷେତ୍ର। ଏହି ମର୍ତ୍ତ୍ୟ ବୈକୁଣ୍ଠରେ ଦାରୁରୂପୀ ପୁରୁଷୋତ୍ତମ ନବଧା ବୈକୁଣ୍ଠର ଅଧୀଶ୍ୱର। ତେଣୁ ସିଂହଦ୍ୱାର ଗୁମୁଠରେ ଯେଉଁ କିଛି ସମୟ ଅଟକି ଗଲେ, କାରଣ ତାହା ହେଉଛି ପତିତ ପାବନ। ସିଂହଦ୍ୱାର ଗୁମୁଠର ଦକ୍ଷିଣ କାନ୍ତରେ ଭୋଇବଂଶୀୟ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଯେଉଁ ପତିତ ପାବନ ଚିତ୍ର ଅସ୍ଥାୟୀ ଭାବରେ ଅଙ୍କିତ ହୋଇଥିଲା, କେବଳ ତାଙ୍କରି ପାଇଁ ହେଇଥିଲା। ପରବର୍ତ୍ତୀ ସମୟରେ ତାହା ଯେଉଁମାନେ ଅଛବ, ଯେଉଁମାନେ ମନ୍ଦିର ଭିତରକୁ ଯାଇପାରୁନାହାନ୍ତି, ସେମାନେ ମଧ୍ୟ ଆଉ ଯାଇ ନପାରି ଏଇଠି ମହାପ୍ରଭୁଙ୍କୁ ଦର୍ଶନ କରି ମୁକ୍ତି ମୋକ୍ଷ ପାଇବେ, ଏଇଟା କରି ଦିଆଗଲା। କିନ୍ତୁ ଜଗନ୍ନାଥଙ୍କ ପାଖରେ ଜାତିଭେଦ ନାହିଁ, ବର୍ଣ୍ଣଭେଦ ନାହିଁ, ଧର୍ମଭେଦ ନାହିଁ, ସମ୍ପ୍ରଦାୟ ଭେଦ ନାହିଁ। ସେଇଥିପାଇଁ ସେ ହେଉଛନ୍ତି ଜଗତର ନାଥ, ଦାରୁ ବ୍ରହ୍ମ, ପୂର୍ଣ୍ଣ ବ୍ରହ୍ମ, ପରମ ବ୍ରହ୍ମ। ଯେତେବେଳେ ବ୍ରହ୍ମ ସଂସ୍ଥାପନ ହେଇଯାଏ ନା, ସେତେବେଳେ ସିଏ ଦେବତାରେ ପରିଣତ ହୁଅନ୍ତି, କଥା କୁହା ଠାକୁରରେ ପରିଣତ ହୁଅନ୍ତି। କାରଣ ତାଙ୍କ ପାଖରେ ଧନୀ ଲୋକଟିଏ ଲକ୍ଷେ ଟଙ୍କା ନେଇ ଦେଇଦେଲେ ସେଥିରେ ସେ ଖୁସି ହୁଅନ୍ତି ନାହିଁ। ସେଇଥିପାଇଁ ଭକ୍ତଟିଏ କହୁଛି, ଦେ ରେ କାଳିଆ ଦେ, ତୋପା ଦେ, ଶରଣ ଦେ, ତୋ ବଡ଼ ଦାଣ୍ଡରେ ମୋତେ ଯୋଗୀଟିଏ କରିଦେ, ଦେ ରେ କାଳିଆ ଦେ। ତେଣୁ ପ୍ରତ୍ୟେକ ମଣିଷ ଭଗବାନଙ୍କୁ ଡାକୁଛି, ପ୍ରଭୁ ତୋ ପାଦରେ ମୋତେ ଶରଣ ଦେ, ତୋ ପାଖକୁ ମୋତେ ନେଇଯା, ମୋର ଏତିକି ହିଁ କାମନା, ଏତିକି ହିଁ ଗୁହାରି। ସବୁ ଭକ୍ତମାନେ ଯାହା ଚାହାନ୍ତି, ଆମେ ମଧ୍ୟ ଆଜି ଆକାଶବାଣୀ କଟକ କେନ୍ଦ୍ରରୁ ଯେଉଁ କାର୍ଯ୍ୟକ୍ରମ ଆପଣମାନଙ୍କୁ ଶୁଣାଉଛୁ, ତା ଭିତରେ ବି ଆମର ଏଇ ଭକ୍ତିଭାବ ରହୁଛି, ଆମର ଏଇ ବିଚାରଧାରା ରହୁଛି ଯେ ସକଳ ଜୀବଜଗତର ରକ୍ଷା କର ପ୍ରଭୁ, ସକଳ ଜୀବଜଗତକୁ ଉଦ୍ଧାର କର ପ୍ରଭୁ, ସମସ୍ତଙ୍କୁ ଭଲରେ ରଖ, ସମସ୍ତଙ୍କର ମନସ୍କାମନା ପୂରଣ କର, ଏତିକି ଆମର କାମନା ପ୍ରଭୁ, ଏତିକି ହିଁ ଆମର କାମନା। ଏହି ପବିତ୍ର ଘୋଷଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ସୁନ୍ଦର ଭାବରେ ଡକ୍ଟର ହରିହର କାନୁନଗୋ ମହୋଦୟଙ୍କ ଠାରୁ ମହାପ୍ରଭୁଙ୍କର ଦିବ୍ୟ ଲୀଳା। ଆଜି ଧାଡ଼ି ପହଣ୍ଡିର କଥା କହିବା ସମୟରେ ଆମେ ଧା ପହଣ୍ଡିର କଥାକୁ ମଧ୍ୟ ଯେତେବେଳେ ରଖିଥିଲୁ ଆପଣମାନଙ୍କ ଆଗରେ, କିନ୍ତୁ ସେ ହେଉଛନ୍ତି ଲୀଳାମୟ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥ ମହାପ୍ରଭୁ। ସେ କଥାକୁ ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବାରତା ଜାଣ, ସବୁ କଥା ଯେତେବେଳେ ସ୍ଥିର ହୋଇଯାଏ ସିଏ କିନ୍ତୁ ହସି ଦିଅନ୍ତି। କାହିଁକିନା ଆପଣମାନେ ଜାଣନ୍ତି, ଘଣ୍ଟେ ପନ୍ଦର ମିନିଟ୍ ହେବ ସେଇ ସିଂହଦ୍ୱାର ଗୁମୁଟି ଭିତରେ ସିଂହଦ୍ୱାର ଗୁମୁଟି ଏପର୍ଯ୍ୟନ୍ତ ଛାଡ଼ି ନାହାନ୍ତି। ତେଣୁ ଏଥିରୁ ଆମେ କ'ଣ ବୁଝିବା, ଇଏ ଘଣ୍ଟେ ପନ୍ଦର ମିନିଟ୍

ଚାରି ହାତ ବି ଗମନ କରିପାରୁନାହାନ୍ତି ଯେଉଁ ଠାକୁରମାନେ ପଛକୁ ପଛ ଡେଇଁ ଡେଇଁ ଆସୁଥିଲେ, ଆମେ ଆଶା କରୁଥିଲେ ଏଗାରଟା ସୁଦ୍ଧା ନିଶ୍ଚିତ ଭାବରେ ରଥାରୂଢ଼ ହୋଇଯିବେ ସମସ୍ତ ଦିଅମାନେ ଶ୍ରୀଜୀଉମାନେ। ତେଣୁ କହିବାର କଥା ହେଉଛି, ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତି ଶ୍ରୀ ପୁରୁଷୋତ୍ତମେ। ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଜଳ ହେଉ ସ୍ଥଳ ହେଉ ଅନ୍ତରିକ୍ଷ ହେଉ, ମୁକ୍ତିର ମାର୍ଗ ପସରା ଖୋଲି ଦେଇଛନ୍ତି ମହାପ୍ରଭୁ। ବର୍ତ୍ତମାନର ପରିସ୍ଥିତି ଏଇଭଳି ଅଛି, ସୂର୍ଯ୍ୟ ଦେବଙ୍କର ଆଜିର ଦିନରେ ସକାଳୁ ଏ ପର୍ଯ୍ୟନ୍ତ ପ୍ରଥମ କରି ସୂର୍ଯ୍ୟଙ୍କର ଆଗମନ ହୋଇଛି, ଅର୍ଥାତ୍ ସୂର୍ଯ୍ୟଙ୍କର କିରଣରେ ଉଦ୍ଭାସିତ ହେଉଛି ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ର ଧାମ। ଆଉ ମେଘ ମଧ୍ୟ ଟୁପୁରୁ ଟୁପୁରୁ ଚାଲିଛି, ଏଇଭଳି ଏକ ସୁନ୍ଦର ପରିବେଶ ଆସିଯାଇଛି। ଇତି ଅବସରରେ ଆମର ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଗୋବିନ୍ଦ ବେହେରା ଜଣେ ଶ୍ରୋତା ପ୍ରଶ୍ନ ରଖିଛନ୍ତି, ତ୍ରିତାପର ଅର୍ଥ କ'ଣ ଆଉ ସେଗୁଡ଼ିକ କ'ଣ? ତ୍ରିତାପ କହିଲେ ସୁନ୍ଦର ପ୍ରଶ୍ନଟିଏ, ଓଜନ ରହିଛି ଏ ପ୍ରଶ୍ନର। ତ୍ରିତାପ କହିଲେ, ତାପ କହିଲେ କଷ୍ଟ, ଯାହା ଆମକୁ ପୀଡ଼ା ଦିଏ ଶରୀରକୁ, ଆମର ମନକୁ ଶରୀରକୁ ପୀଡ଼ା ଦିଏ। ତେବେ ଏ ତିନୋଟି ତାପ ଆମ ଶାସ୍ତ୍ର କହୁଛନ୍ତି ଆଧ୍ୟାତ୍ମିକ, ଆଧିଦୈବିକ, ଆଧି ଭୌତିକ। ଏ ଯେଉଁ ପ୍ରଥମ ଆଧ୍ୟାତ୍ମିକ ତାପ ବା ଦୁଃଖଟି ଦୁଇ ଭାଗରେ ବିଭକ୍ତ କରିଛନ୍ତି ଆମ ଶାସ୍ତ୍ର, ଶାରୀରଂ ମାନସଂ ଚ। ଶରୀରରେ ଯେଉଁ କଷ୍ଟଗୁଡ଼ିକ ଆମର ଜ୍ୱର, ପୀଡ଼ା, କାଶ, ପିତ, ବାତ, ଯେଉଁ କଷ୍ଟ ଆମକୁ ଅନୁଭବ ହେଉଛି, ତାହା ହେଉଛି ଶାରୀରିକ ଆଧ୍ୟାତ୍ମିକ ଦୁଃଖ ତାପ। ଆଉ ମାନସ ଜନିତ ବା ମନରେ, ଲୋକମାନେ କହନ୍ତି ଆଜି ମୋ ମନ ଭଲ ଲାଗୁନି, ଅନେକ ଆନନ୍ଦର ପରିବେଶ ଥିବ କିନ୍ତୁ ବ୍ୟକ୍ତିଟିଏ କହୁଛି ମୋ ମନ କାହିଁ ଭଲ ଲାଗୁନି, ତାହା ହେଉଛି ମାନସ ମନ ଜନିତ ମନର ଦୁଃଖ। ତେବେ ପରବର୍ତ୍ତୀ ହେଉଛି ଆଧି ଦୈବିକ, ଯେତେବେଳେ ଦେବ ଜନିତ ଦୈବୀକୃତ ଭୂକମ୍ପ, ବାତ୍ୟା, ବନ୍ୟା, ଏସବୁ ଯେଉଁ ଗ୍ରହ ଜନିତ, ଆଧି ଦୈବିକ କହିଲେ ଗ୍ରହ ଜନିତ ଯେଉଁ ପୀଡ଼ା ଆମକୁ ଭୋଗ ହୁଏ, ତାହା ହେଉଛି କୁହନ୍ତି ରାହୁ ମହାଗ୍ରହ, ଶନି ମହାଗ୍ରହଙ୍କର ପଡ଼ିଛି ବର୍ତ୍ତମାନ ଦଶା, ସେ ହେଉଛି ଆଧି ଦୈବିକ ଦୁଃଖ। ଆଧି ଭୌତିକ କହିଲେ ଭୂତ ଜନିତ, ପଞ୍ଚ ମହାଭୂତରୁ ଯେଉଁ ଦୁଃଖ ଗୁଡ଼ିକ ଆସୁଛି, ଆମେ କହିପାରିବା ଯେ କି ବାତ୍ୟା, ବନ୍ୟା, ଜଳଶ୍ୱାସ, ଭୂକମ୍ପ ଆଦି, ଇଏ ହେଉଛି ଆଧି ଭୌତିକ। ତେଣୁ ଏଇ ତ୍ରିତାପରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ପାଖରେ ଇଏ ଜାତି, ଇଏ ସନାତନୀମାନେ ବିଭିନ୍ନ ପ୍ରକାର ବ୍ରତ, ଉପାସନା, ପୂଜା ପାର୍ବଣ କରନ୍ତି। ସେଥିପାଇଁ ତ ବାର ମାସରେ ତେର ଜାତ, ଆଉ ସେଇ ଯାତ୍ରାମାନଙ୍କ ଭିତରୁ ଆଜି ଆପଣମାନେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଛନ୍ତି ଯେ ଶ୍ରୀ ଗୁଣ୍ଡିତା ଘୋଷ ଯାତ୍ରା। ତେଣୁ ମଞ୍ଚ ସ୍ନାନମ ରଥବର ଗତି ହିଁ, ପ୍ରଥମର ଆଦ୍ୟ ଯାତ୍ରା ଥିଲା ସ୍ନାନ ଯାତ୍ରା, ଆଉ ଅନ୍ତିମ ଯାତ୍ରା ହେଉଛନ୍ତି ଯେ କି ଚନ୍ଦନ ଯାତ୍ରା ବା ଅକ୍ଷୟ ତୃତୀୟାରେ ଚନ୍ଦନ ଯାତ୍ରା। ତେଣୁ ଏଇ ଯେଉଁ ଦ୍ୱାଦଶ ଯାତ୍ରାରେ ବାର ମାସରେ ତେରଟି ଜାତ, ଆମର ନୀଳାଦ୍ରି ମହୋଦୟକୁ ମିଶାଇଲେ ତେରଟି ଜାତ, ଇଏ ହେଉଛି ମହାପ୍ରଭୁଙ୍କର ଆମମାନଙ୍କ ଉପରେ ଇଏ ତ୍ରିତାପକୁ ନଷ୍ଟ କରିବା ପାଇଁ ଏକ ପ୍ରମୁଖ ଆଶୀର୍ବାଦ। ତେଣୁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଭାବରେ ଯେଉଁ ପହଣ୍ଡି ଚାଲିଛନ୍ତି, ଯାହା ହେଉଛି ସ୍ଥିର ହୋଇଯାଇଛନ୍ତି, ଆମେ ଯେତେବେଳେ କହୁଥିଲୁ ଅଚଳ ମେରୁ ସଚଳ ହେଲେ, ଅର୍ଥାତ୍ ସେଇ ଅଣସର ପିଣ୍ଡିରୁ ମଙ୍ଗଳାର୍ପଣ ପରେ ଧାଇଁ ଆସିଥିଲେ ମହାପ୍ରଭୁ ପହୁଣ୍ଡ ପହୁଣ୍ଡ ପକାଇ, କିନ୍ତୁ ସିଂହଦ୍ୱାର ଗୁମୁଟ ଭିତରେ କିଏ କହିବ ଅନ୍ତର୍ଯ୍ୟାମୀଙ୍କର ଇଚ୍ଛା କ'ଣ ଅଛି? ଏଇଠି ଦିନେ ଏଇ ମାଟିରେ ଏଇ ଘୋଷ ଯାତ୍ରାରେ ଦିନେ ଯବନ ସାଲବେଗ ଦେଖେଇ ଦେଇଥିଲେ ତାଙ୍କ ଭକ୍ତିର ପରାକାଷ୍ଠା। ମହାପ୍ରଭୁ ଅଟକି ଯାଇଥିଲେ ରଥାରୂଢ଼ ସେଇ ନନ୍ଦୀ ଘୋଷ ଜଗନ୍ନାଥ ମହାପ୍ରଭୁ ଆଗକୁ ମୁହୂର୍ତ୍ତେ ମାତ୍ର ଗଲେ ନାହିଁ। ତେଣୁ ସାଲବେଗଙ୍କର ଯେତେବେଳେ ସାକ୍ଷାତ ହେଲା ନନ୍ଦୀ ଘୋଷ ସହିତ, ମହାପ୍ରଭୁ ଡଗ ଡଗ ହେଇ ଚାଲିଲେ। କେହି କହିପାରିବେ ନାହିଁ ସେଇ ବ୍ରହ୍ମାଣ୍ଡ ନାୟକଙ୍କର ଯେଉଁ ଦିବ୍ୟ ଲୀଳା, ସେ କାହାରି ଅହଙ୍କାରକୁ ରଖିନାହାନ୍ତି। ତେଣୁ କାଳିୟ ମର୍ଦ୍ଦନ ଦେହି ପଦମ, ବୃନ୍ଦାବନ ଧନ ଦେହି ପଦମ, ପୀତ ପଟାମ୍ବର ଦେହି ପଦମ, ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ।

0: ସେ କାହାରି କଥାରେ ନଥାନ୍ତି। ମାତ୍ର ଭକ୍ତ ଯେତେବେଳେ ଟିକେ ଅଭିମାନ କରେ ତାଙ୍କ ଉପରେ ଟିକେ ରୁଷେ, ସେତିବେଳେ ମହାପ୍ରଭୁ ତାଙ୍କ କଥାକୁ ରକ୍ଷା କରନ୍ତି। ସେ ଶବରୀର ମୁଖରେ ଲାଗିଥିବା ଯେଉଁ ଚାଖିକିରି ଦେଉଥିବା ଫଳକୁ ସେ ଭଲ ପାଆନ୍ତି, କିନ୍ତୁ ସାକ୍ଷାତ ଯେଉଁ ଗଛରୁ ଫଳ ଆଣି ଦେଇଦେଲେ ମହାପ୍ରଭୁ ତାକୁ ଆଡ଼େଇ ଦିଅନ୍ତି। ସେ ଆପ୍ତ କାମ, ସେ ପୂର୍ଣ୍ଣ କାମ, ଧୀରେ ଧୀରେ ମୁଣ୍ଡ ମାଳ ଆମର ବଡ଼ଦାଣ୍ଡ ପରିପୂର୍ଣ୍ଣ ହୋଇଯାଉଛି। ଏହି ଦ୍ୱିତୀୟ କେନ୍ଦ୍ରର ଯେଉଁ ସମ୍ମୁଖ ଭାଗଟି କେବଳ ଧ୍ୱଜ ପତାକା ଧରି ମୁଣ୍ଡ ମାଳ ତଳକୁ ବର୍ଷା ବିନ୍ଦୁ ଗଳି ଯାଇପାରୁନାହିଁ, ଅର୍ଥାତ ତଳକୁ ବର୍ଷା ଯେତେ ହେଲେ ମଧ୍ୟ ତାହା ଭକ୍ତମାନଙ୍କ ଶରୀରରେ ସେଇଠାରେ ସମାହିତ ହୋଇଯାଉଛି। ଆରକ୍ଷୀ ବାହିନୀମାନେ ବୁଝାଉଛନ୍ତି ଶ୍ରଦ୍ଧାଳୁମାନଙ୍କୁ, ଏଇଠି ରୁହ, ଆଗକୁ ଯାଅ ନାହିଁ, ମହାପ୍ରଭୁଙ୍କର ଦିବ୍ୟ ନୀତି ପହଣ୍ଡି ନୀତି ଚାଲିଛନ୍ତି। ଘଣ୍ଟ ଘଣ୍ଟାର ନିନାଦ, ଭଟିମୁଣ୍ଡାରୁ ଆସିଥିବା ଘଣ୍ଟୁଆ ସେବକମାନେ ତାଙ୍କର ଯେଉଁ ଏକତାଳ, ଦୁଇତାଳ, ତ୍ରିତାଳ ଏବଂ ନଭପ୍ରଦେଶକୁ ସେ ଘଣ୍ଟର ନିନାଦକୁ ସେମାନେ ପଠାଇବାରେ ଯେଉଁ ଧୁରନ୍ଧର, ଆଜି ସମସ୍ତ ପରାକାଷ୍ଠା ନିଜର ଠାକୁରଙ୍କ ପାଖରେ ସେମାନେ ବାଢ଼ି ଦେଉଛନ୍ତି। ଯିଏ ଯେଉଁ ପ୍ରକାର କଥାକୁ ଜାଣିଛନ୍ତି, କିଏ ବେଦ ମନ୍ତ୍ର ପାଠ କରୁଛନ୍ତି, ଆଉ କିଏ ଝୋଟି ପକାଇ ସେ ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି, ନୃତ୍ୟାଙ୍ଗନା ମାନେ ନୃତ୍ୟ କରି ଚେଷ୍ଟା କରୁଛନ୍ତି, ଦୟଣାମାଳି ସୁବାସିତ ପୁଷ୍ପ ଆଣି ଆଜି ମହାପ୍ରଭୁଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି, ଦୈତାପତି ସେବାୟତମାନେ, ଛତିଶା ନିଯୋଗର ସେବାୟତମାନେ ପହଣ୍ଡି ଦ୍ୱାରା ମହାପ୍ରଭୁଙ୍କୁ ଭଲରେ ଆଣିବା ପାଇଁ ସେ ମଧ୍ୟ ଚେଷ୍ଟା କରୁଛନ୍ତି। ଆମେ ଯେପରି ବାଣୀ ସେବା ଦ୍ୱାରା ନିଜକୁ ଖୁସି କରିବା ସହିତ ମହାପ୍ରଭୁଙ୍କୁ ଆନନ୍ଦ ଦେବାକୁ ଚେଷ୍ଟା କରୁଛୁ, ଇଏ ହେଉଛି ସମସ୍ତଙ୍କର ନିଜ ନିଜ ବଡ଼ପଣରେ, ଭକ୍ତିପଣରେ, ଭାବରେ ଭାବର ଠାକୁରଙ୍କୁ ବାନ୍ଧିବାର ପ୍ରୟାସ। ଶ୍ରୋତା ବନ୍ଧୁ, ଆପଣଙ୍କୁ ଏ ଦିବ୍ୟ କଥାର ପରିସରକୁ ଆମେ ନେଇଯାଉଛୁ, ପ୍ରଥମ କେନ୍ଦ୍ରକୁ, ଯେଉଁଠାରୁ ନିଖୁଣ ଭାବରେ ଆପଣମାନେ ପରବର୍ତ୍ତୀ ଧାରା ବିବରଣୀ ଶ୍ରବଣ କରିପାରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଅନେକ ସମୟ ହେଲା ଆପଣ ଦ୍ୱିତୀୟ କେନ୍ଦ୍ରର ଧାରା ବିବରଣୀ ଶୁଣୁଥିଲେ। ବହୁତ ସମୟ ହେଲାଣି, ଆପଣ ତ ଶୁଣିଲେ ଘଣ୍ଟେ ପନ୍ଦର ମିନିଟ୍ ହେଇଗଲା, ମହାପ୍ରଭୁ ଗୁମୁଟ ଭିତରେ ଅଛନ୍ତି ଏବଂ ଯେଉଁ ଘଣ୍ଟ ବାଦକମାନେ, ଘଣ୍ଟୁଆରୀ ସେବକମାନେ, ସେମାନେ ବାରମ୍ବାର ଘଣ୍ଟ ବାଦନ କରୁଛନ୍ତି। କରୁଣ ସ୍ତମ୍ଭ ପାଖରେ ଆଲଟ ଚାମର ହଲୁଛି, କିନ୍ତୁ ମହାପ୍ରଭୁ ଆସିବାର କୌଣସି ସୂଚନା ଆମେ ଦେଖିପାରୁନାହୁଁ। ପ୍ରତ୍ୟକ୍ଷ ଭାବରେ ଆମେ ଦେଖୁଛୁ, ଆମ ଆଖି ଆଗରେ ହିଁ ଅଛନ୍ତି ମହାପ୍ରଭୁ। ଧଳା ଛତ୍ରୀ ଯେଉଁ ମହାପ୍ରଭୁଙ୍କ ଆଗରେ ଆସେ, ସେ ଗୁମୁଟ ଭିତରେ ଅଛି ଏବଂ ତା ପଛରେ ମହାପ୍ରଭୁ ଅଛନ୍ତି। ଆପଣ ଜାଣନ୍ତି, ଏହି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଯେଉଁ ପରିଚାଳନା ହେଉଛି, ୟା ସହିତ ତ ବହୁ ବିଭାଗ, ବହୁ କର୍ମଚାରୀ, ବହୁ ବ୍ୟବସ୍ଥା ସମ୍ପୃକ୍ତ, ତେଣୁ କାହା ଭିତରେ କ'ଣ ଭାବ ଅଛି ମହାପ୍ରଭୁ, ତାକୁ ନେଇକରି ମଧ୍ୟ ଅତୀତରେ ତାଙ୍କର ପହଣ୍ଡି ବିଜୟକୁ ସ୍ଥଗିତ କରିବାର ବହୁତ ଦୃଷ୍ଟାନ୍ତ ଆମେ ଦେଖିଛୁ। ମୋର ମନେ ପଡ଼ୁଛି ସେ କଥା କିଛି ନ ଘଟୁ ଏ କ୍ଷେତ୍ରରେ ବର୍ତ୍ତମାନ, ବା ସେଭଳି କିଛି କାରଣ ହେଇନଥାଉ, ଆମେ ଏଇ ପ୍ରାର୍ଥନା କରିବୁ ମହାପ୍ରଭୁଙ୍କ ପାଖରେ। କିନ୍ତୁ 1972 ଗୋଟେ ଘଟଣା ମୋର ମନେ ପଡ଼ୁଛି। 1972 ଶ୍ରୀମନ୍ଦିରର ପ୍ରଶାସକ ଥାନ୍ତି ବିହାରୀ ଲାଲ ପଟ୍ଟନାୟକ, ଏବଂ ଯେତେବେଳେ ମହାପ୍ରଭୁଙ୍କର ପହଣ୍ଡି ବିଜୟ ସୁରୁଖୁରୁରେ ହେଇଗଲା, ମହାପ୍ରଭୁ ଯେତେବେଳେ ରଥ ଉପରକୁ ଆସିଗଲେ ବା ରଥ ଉପରକୁ ଯିବା ପ୍ରାୟ ସମ୍ପୂର୍ଣ୍ଣ ହେବା ଅବସ୍ଥାକୁ ଆସିଗଲା, ତାଙ୍କ ମନ ଭିତରେ ଗୋଟେ ଅହଙ୍କାର ହେଇଗଲା ଯେ ନାଇଁ, ଆମେ ସବୁ ବ୍ୟବସ୍ଥା କରି ମହାପ୍ରଭୁଙ୍କ ରଥ ଉପରକୁ ନେଇଗଲୁ। ଏଇ ଭାବନାଟା ତାଙ୍କ ମୁହଁରୁ ଯେମିତି ଆସିଛି ବା ତାଙ୍କ ମନରେ ଯେମିତି ଏ ଭାବନାଟା ଆସିଛି, ସେଇ ଜାଗାରେ ମହାପ୍ରଭୁ ଅଟକିଗଲେ, ଏବଂ ଅଟକି ଗଲେ ଯେ ଗଲେ, କୌଣସି ଚେଷ୍ଟା ମଧ୍ୟ ମହାପ୍ରଭୁଙ୍କୁ ଆଉ ଉଠାଇ ପାରିଲା ନାହିଁ। ଶେଷକୁ ତାଙ୍କର ବଡ଼ ପଣ୍ଡା ଯିଏ ଥିଲେ, ସେ କହିଲେ ଆପଣଙ୍କ ମନ ଭିତରେ ଟିକେ ଅହଙ୍କାର ଆସିଲା କି? ବିହାର ଲାଲ ପଟ୍ଟନାୟକ ସ୍ତବ୍ଧ ହେଇଗଲେ ଯେ ମହାପ୍ରଭୁ କେବେ ଅହଙ୍କାରକୁ ସହନ୍ତି ନାହିଁ, ଅହଙ୍କାରକୁ ସହନ୍ତି ନାହିଁ କି ଆତ୍ମଗର୍ବକୁ ସହନ୍ତି ନାହିଁ, ଯେ ମୁଁ କରିଦେଲି। ଅହଙ୍କାର ମାନେ କ'ଣ? ଅହଙ୍କାରର ଅର୍ଥ ହେଉଛି ଅହଙ୍କରୋତି ଇତି ଅହଙ୍କାର। ମୁଁ କରିଦେଲି, ମୁଁ କରିଦେଲି, ମୁଁ କରିଦେଲି ବୋଲି ଏ ଯେଉଁ କଥାଗୁଡ଼ାକ ପ୍ରକୃତରେ, ଏଇଟା ତ ସାଧାରଣତଃ ଆମେ କହିବା କଥା ନୁହଁ, ସାଧାରଣ ଜୀବନରେ ମଧ୍ୟ ଅହଙ୍କାର ଉଚିତ ନୁହେଁ, ଆଉ ମହାପ୍ରଭୁଙ୍କ ପାଖରେ ଏ ଅହଙ୍କାର ତ ଆଦୌ ଉଚିତ ନୁହେଁ, ତା'ର ପ୍ରଶ୍ନ ହିଁ ନାହିଁ। ଯଦି କୌଣସି ଜଣେ ବ୍ୟକ୍ତିଙ୍କର ବା ଦାୟିତ୍ୱରେ ଥିବା କୌଣସି

0: ଜଣେ ବ୍ୟକ୍ତିଙ୍କର ଅହଙ୍କାର ଆସିଗଲା ଯେ ମୁଁ ପରିବାର ଲୋକ ଏ କଥା କରିଦେଲି, ଏଇ ଭାବନା ଯଦି ଆସିଲା ସେଇଠି ରହିଲେ ମହାପ୍ରଭୁ।
1: କାରଣ କୁହାଯାଇଛି ଗାଳି ମୁଁ ସହି
0: ଆଜ୍ଞା
1: ଗର୍ବ ନ ସହି
0: ଗର୍ବ ନ ସହି। ତେଣୁ ଏଇ ଯୋଉ କଥା ସେଇଟା ପ୍ରମାଣ କରିଛନ୍ତି ମହାପ୍ରଭୁ। ଅତୀତରେ ବହୁ ରଥଯାତ୍ରାରେ ଆମେ ଶୁଣିଛେ ସମସ୍ତେ, ଆମେ ପିଲାବେଳୁ ମଧ୍ୟ ଶୁଣି ଆସୁଛୁ ମହାପ୍ରଭୁ। ସେତେବେଳେ ତ ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ, ଧାରା ବିବରଣୀ ଆମେ ଶୁଣୁଥାଉ ଏବଂ ବାରମ୍ବାର ଆମକୁ ଖବର ଆସୁଥିବ ଯେ ମହାପ୍ରଭୁ ଆଜି ଆଉ ଉଠୁନାହାନ୍ତି ଚାରମାଳକୁ। ଏକ ଚାରମାଳକୁ ଉଠିବେନି, ବା ଚାରମାଳକୁ ଉଠିକି ଯଦି ରଥ ଉପରେ ବସିବେ ରଥ ବି ଚାଲିବନି। ଏ ଦୁଇଟା ଯାକ କଥା ଏ କ୍ଷେତ୍ରରେ ବାରମ୍ବାର ଘଟିଥିବାର ଦୃଷ୍ଟାନ୍ତ ମଧ୍ୟ ଆମ ଆଖି ଆଗରେ ଅଛି। ତେଣୁ କ'ଣ ହେଇଛି ମହାପ୍ରଭୁ ହିଁ ଜାଣନ୍ତି। କିଏ ପଚାରିବ ଏ ସହସ୍ର ସହସ୍ର ଲୋକଙ୍କୁ ଯାଇକିରି କାହା ମନରେ ଅହଙ୍କାର ଅଛି, ବା କେଉଁ ଭକ୍ତ କେଉଁଠି ମହାପ୍ରଭୁଙ୍କୁ ଅଟକେଇବା ପାଇଁ ପଣ କରି ବସିଛି। ମହାପ୍ରଭୁ ସ୍ଥୂଳ ରୂପରେ ଏଇଠି ଥିଲେ ମଧ୍ୟ ସୂକ୍ଷ୍ମ ରୂପରେ ଯାଇକି ତା ପାଖରେ ଅଛନ୍ତି।
1: ମହାପ୍ରଭୁ ବାହାରକୁ ବାହାରୁ ନାହାନ୍ତି,
0: ନାଇଁ ବାହାରକୁ ଯୋଉ ବାହାରୁ ନାହାନ୍ତି
1: ମାନେ ତା ଅର୍ଥ ସେ ରଥାରୂଢ଼ ହେଇଥିଲେ କାହାକୁ ଅପେକ୍ଷା କରିଥାନ୍ତି, ଏବେ ବାହାରକୁ ବାହାରୁ ନାହାନ୍ତି,
0: ବାହାରକୁ ବାହାରୁ
1: ଚାହୁଁନାହାନ୍ତି। ମୁଁ ସେଭଳିଆ ଲୋକଙ୍କ ମୁହଁ ଚାହିଁବି।
0: ତେଣୁ ଆମେ ଏ କଥା ବି ହେଇପାରେ ହେଇପାରେ କଥା ଆପଣ ଯେଉଁ କଥା କହିଲେ ଯେ ଅହଙ୍କାରୀ ଯିଏ ହବ ତା ମୁହଁକୁ ତ ମହାପ୍ରଭୁ କେବେ ଚାହିଁବେନି, ଏବଂ ଅହଙ୍କାରୀ ଲୋକ ମଧ୍ୟ ମହାପ୍ରଭୁଙ୍କ ଆଖିକୁ ଚାହିଁକିରି କଥା ହେଇପାରିବନି। ଏ ଦୁଇଟା ଯାକ କଥା। ତେବେ ଯାହା ହଉ, ମହାପ୍ରଭୁଙ୍କୁ ଯେତେବେଳେ ଆମେ ଜୀବନ୍ତ ଠାକୁର ବୋଲି ଭାବିଛେ ଏବଂ ମାନୁଷୀ ଲୀଳାରେ ତାଙ୍କୁ ଆଣିଛେ, ତ ମଣିଷ ଭଳିଆ ଯଦି ସେ କାଠ ହେଇଥାନ୍ତେ, କାଠ ନିଶ୍ଚୟ, କିନ୍ତୁ କାଠଟା ଜୀବନ୍ତ ହେଇଛନ୍ତି। ତେଣୁ ଜୀବନ୍ତ ହେଇଥିବାରୁ ବେଦରେ ଯେମିତି କୁହାହେଇଛି ନତସ୍ୟ ପ୍ରତିମା ଅସ୍ତି, କିନ୍ତୁ ଆମେ ତାଙ୍କୁ ପ୍ରତିମା ଦେଇଛୁ, ବିଗ୍ରହ କରିଛୁ ଏବଂ ବିଗ୍ରହ କରିକିରି ତାଙ୍କୁ ମାନୁଷୀ ଲୀଳାରେ ଆଣିଛୁ। ଯିଏ ରାତି ପାହିଲେ ଉଠନ୍ତି ସେଜରୁ, ଯିଏ ଲୁଗା ବଦଳାନ୍ତି, ମୁହଁ ଧୁଅନ୍ତି, ଅବକାଶ ହୁଏ,
1: ନିରାକାର ହେଇଥିଲେ ମଧ୍ୟ ସାକାର ହେଇଛନ୍ତି।
0: କୋଉଥିରେ ସାକାର, ଗୁଣ ସାକାର ସଗୁଣ ହେଇଛନ୍ତି? ଭକ୍ତିରେ, କେବଳ ଭକ୍ତିରେ। ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ ବୋଲି ତାଙ୍କୁ ଗୁରୁ ବନ୍ଦନାରେ କୁହାଯାଏ। ତେଣୁ ଯୋଉ ଭକ୍ତିର ଆକର୍ଷଣରେ, କାହାର ଆକର୍ଷଣ ନା ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କର କାଷ୍ଠ ବିଗ୍ରହ ଭାବରେ ଯେତେବେଳେ ନିର୍ମାଣ ହେଲେ, ସ୍କନ୍ଧ ପୁରାଣରେ ବର୍ଣ୍ଣନା ଅଛି ଯେ ସ୍କନ୍ଧ ପୁରାଣରେ ମହାପ୍ରଭୁଙ୍କ ଆଗରେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ପ୍ରଣତ ହେଲେ, ଇନ୍ଦ୍ରଦ୍ୟୁମ୍ନଙ୍କର ଯୋଡ଼ିଏ କଥା ମହାପ୍ରଭୁଙ୍କୁ ବିଗଳିତ କରିଦେଲା। ଗୋଟିଏ ହେଲା ଅଚଳା ଭକ୍ତି, ଆଉ ଗୋଟିଏ ହେଲା ନିଷ୍କାମ କର୍ମ। କେଉଁଠି ଯାଇକରି ଅବନ୍ତି, କେଉଁଠି ଯାଇକରି ମାଳବ, କେମିତି ଆସିଥିବେ? ଆମେ ଗାଡ଼ିଟେ କରିକି ପଳେଇ ଆସୁଛେ, ଅଧଘଣ୍ଟା ଦୁଇ ଘଣ୍ଟା ଭିତରେ ଭୁବନେଶ୍ୱରରୁ ପୁରୀ ପଳେଇ ଆସୁଛେ, ବ୍ରହ୍ମପୁରରୁ ପୁରୀ ପଳେଇ ଆସୁଛେ, କେତେ ସମୟ ଲାଗୁଛି? କେଉଁଠି ଯାଇକରି ଅବନ୍ତି? ଆପଣମାନେ ଜାଣିଥିବେ ଯଦି ଉଜ୍ଜୟିନୀ ମଧ୍ୟପ୍ରଦେଶରେ ଯାଇକରି ଅବନ୍ତି, ଏବଂ ସେଇଠି ଇନ୍ଦ୍ରଦ୍ୟୁମ୍ନ ମହାରାଜା କେତେ କଷ୍ଟ ବଣ ଜଙ୍ଗଲ ନଦୀ ନାଳ ପାର ହେଇକିରି ଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, କେବଳ ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ। ଏଇ ଯେଉଁ ଭକ୍ତି, ଅଚଳା ଭକ୍ତି, ଏବଂ ଯେଉଁ ନିଷ୍କାମ କର୍ମ, ଏଇଠି ସହସ୍ର ଅଶ୍ୱମେଧ ଯଜ୍ଞ କରିବା, ମହାପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ କରିବା, ବ୍ରହ୍ମାଙ୍କୁ ଯାଇକରି ନିମନ୍ତ୍ରଣ କରି ଆଣିବା, ଏଇ ଯେଉଁ କଥା ସବୁ ବର୍ଣ୍ଣନା ହେଇଛି, ଏ ନିଷ୍କାମ କର୍ମ ଏବଂ ଅଚଳା ଭକ୍ତି ଯେତେବେଳେ ମହାପ୍ରଭୁଙ୍କୁ ବିଗଳିତ କଲା, ସେ ଦାରବ ତନୁ ହେଇଥିଲେ ମଧ୍ୟ ତାଙ୍କର ଓଷ୍ଠ ସ୍ଫୁରିତ ହେଲା, ଏବଂ ଓଷ୍ଠ ସ୍ଫୁରିତ ହେଇକରି ତାଙ୍କ ମୁହଁରୁ ବାକ୍ ସ୍ଫୁରଣ ହେଲା, ସେ କଥା କହିବାକୁ ଆରମ୍ଭ କଲେ। ଯେଉଁ ମହାପ୍ରଭୁଙ୍କୁ ଆମେ ଏଇ ରୂପ ଦେଇଛୁ, ଏଇ ଭାବରେ ତାଙ୍କୁ ବର୍ଣ୍ଣନା କରିଛୁ, ସେ ମହାପ୍ରଭୁ ତ ସବୁ କଥା ଜାଣିବେ। ଆମେ ହଁ, ମହାପ୍ରଭୁ ତ କାଠ ବିଗ୍ରହ, ସିଏ କ'ଣ ଜାଣୁଛନ୍ତି? ଏଇ କଥା ଯଦି ଭାବିଦେଲୁ ସେଇଠି ସରିଗଲା କଥା। ଆଉ ଯଦି ଏଭଳି କଥା କିଛି ହେଇଥିବ, ନ ହେଇଥାଉ, କିନ୍ତୁ ଯଦି ହେଇଥିବ କିଏ ଜାଣେ। ଆମର କେବଳ ଆଶଙ୍କା ଯେ ଅତୀତରେ ଯେମିତି ଏସବୁ ଘଟଣା ଘଟିଛି, ସେମିତି ଘଟଣା ଘଟିବାର ମଧ୍ୟ ସମ୍ଭାବନା ଅଛି, ଏବଂ ମହାପ୍ରଭୁଙ୍କର ଇଏ ମଧ୍ୟ ଗୋଟେ ଲୀଳା। ମହାପ୍ରଭୁ କାହାର ଗର୍ବ, ଅଭିମାନ, ଔଦ୍ଧତ୍ୟ, ଅହଙ୍କାରକୁ ସହନ୍ତି ନାହିଁ। ତେଣୁ ସେଇ ଯେଉଁମାନଙ୍କ ଭିତରେ ଅଛି, ଆମେ ସମସ୍ତେ ପ୍ରାର୍ଥନା କରିବା ସାମୂହିକ ଭାବରେ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କ ପାଖରେ। ମହାପ୍ରଭୁଙ୍କୁ ତ ଆମେ ଦେଖୁଛୁ, ତେଣୁ ସମସ୍ତଙ୍କୁ ତ ଆମେ କହିପାରିବାନି, ଏଇଠୁ ଆମ ପାଖରେ ମାଇକ୍ରୋଫୋନ୍ ନାହିଁ ଯେ ସମସ୍ତଙ୍କୁ ଘୋଷଣା କରିବା ଯେ ସମସ୍ତେ ମହାପ୍ରଭୁଙ୍କ ଆଗରେ ଅହଙ୍କାର ବିସର୍ଜନ କରି ପ୍ରଣତ ହୁଅ, ଶରଣାପନ୍ନ ହୁଅ। କିନ୍ତୁ ଆମେ ମଧ୍ୟ ଯେଉଁମାନେ ବାଣୀ ସେବାରେ ଅଛୁ, ଏ ଜଗତବାସୀଙ୍କ ତରଫରୁ, ଏ ସମସ୍ତଙ୍କ ପାଖରୁ, ଏ ରଥଯାତ୍ରା ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କ ପାଖରୁ, ସମସ୍ତଙ୍କ ପକ୍ଷରୁ, ତରଫରୁ ମହାପ୍ରଭୁଙ୍କ ପାଖରେ ଆମେ ପ୍ରଣାମ ନିବେଦନ କରି କ୍ଷମା ପ୍ରାର୍ଥନା କରୁଛୁ। ମହାପ୍ରଭୁ ଆପଣ ଉଦାର ଲୀଳାରେ ଆସୁଛନ୍ତି, ଉଦାର ଲୀଳାରେ ଯେଉଁଠି ଆପଣଙ୍କର ବିଶାଳ ଦୃଷ୍ଟି ପ୍ରସାରିତ ହୋଇଛି ଜଗତକୁ, ସେହି ଦୃଷ୍ଟିରେ ଆମର ସକଳ ଅପରାଧକୁ କ୍ଷମା କରନ୍ତୁ ମହାପ୍ରଭୁ। ଦେଢ଼ ଘଣ୍ଟା ହେଇଗଲା, ଆପଣ ଗୁମୁଟ ଭିତରୁ ବାହାରୁ ନାହାନ୍ତି, କେମିତି ସହିବେ ଏ ଭକ୍ତମାନେ, କେମିତି ସହିବେ ଏ ଶ୍ରଦ୍ଧାଳୁମାନେ, ଏ ପ୍ରତୀକ୍ଷା ଆଦୌ ସହ୍ୟ କରି ହେଉନାହିଁ। ତେଣୁ ଆପଣ ଆଉ କଷ୍ଟ ନଦେଇ ସମସ୍ତଙ୍କର, ଶ୍ରଦ୍ଧାଳୁମାନଙ୍କର ମନ ହୃଦୟ ପୁଲକିତ କରିବା ପାଇଁ ଆପଣ ଗୁମୁଟ ଭିତରୁ ବାହାରି ଆସନ୍ତୁ ମହାପ୍ରଭୁ। ଏତିକି

0: ଧାରଣା ନାହିଁ। ଏତେ ଆପଣାର କରିବ ମହାପ୍ରଭୁଙ୍କୁ ଏବଂ ହଜାର ହଜାର ବର୍ଷ ଧରି ମହାପ୍ରଭୁ ତାର ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିକି ଯାଇଛନ୍ତି ଯେ କେମିତି ସେ ଭକ୍ତ ପାଖରେ ଆସିକିରି ପହଞ୍ଚନ୍ତି। ତେଣୁ ସେଇ ଭକ୍ତ ପାଖରେ, ତେଣୁ ମହାପ୍ରଭୁଙ୍କ ପାଖରେ କୌଣସି ଧର୍ମ ସମ୍ପ୍ରଦାୟର ଭେଦଭାବ ମଧ୍ୟ ନାହିଁ। ଯଦି ସେ କଥା ହେଇଥାନ୍ତା ତାହେଲେ ସିଏ ଯବନ କବି ସାଲବେଗଙ୍କ ପାଇଁ ଅଟକି ନଥାନ୍ତେ, କି ଅଫତାବ ହୁସେନ ଇଟାମାଟିର ତାହାର ପ୍ରାର୍ଥନା ଶୁଣି ମହାପ୍ରଭୁ କରୋନା ସମୟରେ ରଥଯାତ୍ରା ବି କରିନଥାନ୍ତେ। ଇଏ ଯଥେଷ୍ଟ ପ୍ରମାଣ ଯେ ମହାପ୍ରଭୁ ସମସ୍ତଙ୍କ ପାଇଁ ସୁଲଭ, ସମସ୍ତେ ମହାପ୍ରଭୁଙ୍କ ଆଖିରେ ସମାନ, ଏହି ବିଚାର ମଧ୍ୟ ମହାପ୍ରଭୁଙ୍କ ପାଖରେ ଅଛି। ଆଉ ମହାପ୍ରଭୁଙ୍କ ସମ୍ପର୍କରେ ଆମେ ବେଦାନ୍ତ କଥା, ବେଦ କଥା ଏସବୁ କହୁଛେ କାରଣ ମହାପ୍ରଭୁ ହେଉଛନ୍ତି ବେଦାନ୍ତ ବେଦ୍ୟ। ତେଣୁ ବେଦାନ୍ତ ବେଦ୍ୟ ମହାପ୍ରଭୁଙ୍କୁ କହିଲା ବେଳେ ଯେଉଁ ଚାରିଟି ମହାବାକ୍ୟ କଥା ଅଛି ତାହା ମଧ୍ୟ ମନେ ପଡ଼ୁଛି। ଆମର ଗୋବର୍ଦ୍ଧନ ପୀଠ ଏ ଯେଉଁ ଶଙ୍କରାଚାର୍ଯ୍ୟ ଏଠି ପ୍ରତିଷ୍ଠା କରିଥିଲେ ତାର ମହାବାକ୍ୟ ହେଉଛି ଋଗ୍ବେଦର ପ୍ରଜ୍ଞାନଂ ବ୍ରହ୍ମ। ପ୍ରଜ୍ଞାନଂ ବ୍ରହ୍ମର ଅର୍ଥ କ'ଣ ନା, ଜ୍ଞାନଟା ହିଁ ହେଉଛି ବ୍ରହ୍ମ। ଯେଉଁଠି ଯେଉଁ ମୁହୂର୍ତ୍ତରେ ମନୁଷ୍ୟ ନିଜର ଆତ୍ମସ୍ୱରୂପ, ଆମେ ସମସ୍ତେ ଆମେ କ'ଣ, ଆମେ ହେଉଛୁ ଦେହୀ, ଆମେ ଦେହ ନୁହଁ, ଆମେ ସ୍ୱୟଂ ଦେହୀ। ତେଣୁ ଏଇ ଜ୍ଞାନଟା ଯେତେବେଳେ ଆସିବ ସେଇଟା ହିଁ ବ୍ରହ୍ମ। ଆଜ୍ଞା,
1: ଛତା ଥୋଇଦେଲେଣି,
0: ଛତା ଥୋଇଦେଲେଣି, କିନ୍ତୁ ଆଲଟ ବୁଲୁଛି, ଆଲଟ ବୁଲୁଛି, ଆଲଟ ଧୀରେ ଧୀରେ ବୁଲୁଛି, ଛତା ନିରବ ହେଇଗଲାଣି, କିନ୍ତୁ ଧଳା ଛତ୍ରୀଟି ତ ଅଛି ଗୁମୁଟ ଭିତରେ ମହାପ୍ରଭୁଙ୍କ ଆଗରେ
1: ଟେକା ହେଇଥିଲା।
0: ମହାପ୍ରଭୁ ବୋଧେ ମହାପ୍ରଭୁ ତଳେ ବସିଛନ୍ତି, ବସିଛନ୍ତି, କ'ଣ କରିବା, ଆମେ ତ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କୁ କହିଲେ, ତେଣୁ ମହାପ୍ରଭୁ ଆମ ଦୁଃଖ ଯଦି, ଆମର ଆବେଗ, ଆମର ଯଦି ଗ୍ରହଣ କରି ଅନୁକମ୍ପା ପ୍ରଦର୍ଶନ କରିବେ ତାହେଲେ ଯାଇକିରି ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା। ଆମେ ତ ଦର୍ଶନ କରୁଛୁ ଏଇଠୁ, କିନ୍ତୁ ଜଗତବାସୀ ଦର୍ଶନ କରିବେ, ରଥ ଅପେକ୍ଷା କରିଛି ତାଙ୍କୁ। ତେଣୁ ଏଇ ବାବଦରେ ଯଦି ଆପଣ କିଛି କହିବାକୁ ଅନୁଭବ କରୁଛନ୍ତି କହନ୍ତୁ। ଆଚ୍ଛା, ଆଉ ଗୋଟେ କଥା ମୁଁ ଏଇ କଥା ଆପଣ କହିବା ପୂର୍ବରୁ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବି, ସେମାନେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ମହାପ୍ରଭୁଙ୍କ ସମ୍ପର୍କରେ, ରଥଯାତ୍ରା ସମ୍ପର୍କରେ। ଆଚ୍ଛା, ଆମେ ତ ସକାଳ 7:30ରୁ ସେମାନଙ୍କୁ ଖାଲି କହି ଚାଲିଛୁ, ଆମର କଥା ଗୁଡ଼ାକ ତାଙ୍କୁ କେମିତି ଲାଗୁଛି ସେଇଟା ମଧ୍ୟ ଆମକୁ ଟିକେ ଜଣାଉନାହାନ୍ତି, ଜଣାଇଲେ ଭଲ ହୁଅନ୍ତା। ହଁ, ଆପଣ କହନ୍ତୁ,
1: ଅତି ଆନନ୍ଦରେ ଜଣାନ୍ତୁ, ମନର କଥା କହନ୍ତୁ, ମହାପ୍ରଭୁଙ୍କୁ ବୁଝନ୍ତୁ, ବୁଝାନ୍ତୁ। ଏ ସବୁ ହେଲେ ଭଗବାନଙ୍କ ପ୍ରତି ନିବିଡ଼ତା ବୃଦ୍ଧି ପାଇବ। ଯାହା ହଉ, ବର୍ତ୍ତମାନ ଆମେ ଦେଖୁଛୁ ସେଇ ଯେଉଁ ମାନେ ଛତ୍ର, ସେ ବର୍ତ୍ତମାନ ଧୀରେ ଧୀରେ ଆଗକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସମସ୍ତେ ମାନେ ସମସ୍ତେ ଆଜି ଆକୁଳ କଣ୍ଠରେ ଭଗବାନଙ୍କୁ ଡାକୁଛନ୍ତି, ହେ ମହାପ୍ରଭୁ ଆପଣ ଅଭିମାନ କଲେ ସେ ଅଭିମାନକୁ ମୋଚନ କରିବାର କ'ଣ କ୍ଷମତା ଆମମାନଙ୍କର ଅଛି। ଗୋଟିଏ ଶାସ୍ତ୍ରରେ ଗୋଟିଏ କଥା ଅଛି, ଭୂମୌ ସ୍ଖଳିତ ପାଦାନାଂ ଭୂମିରେ ବାବଲମ୍ବନମ୍ ତ୍ୱୟି ଜାତା ପରାଧାନାଂ ତ୍ୱମେବ ଶରଣଂ ମମ। ଯଦି କୌଣସି ବ୍ୟକ୍ତିଟିଏ ରାସ୍ତାରେ ଯାଉଛି, ତା ଗୋଡ଼ ଯଦି ରାସ୍ତାରେ ଖସିଗଲା, ତାହେଲେ ସେଇ ସେଇ ରାସ୍ତାରେ ହିଁ ଆର ଗୋଡ଼ଟାକୁ ଦେଇକରି ସେଥିରୁ ରକ୍ଷା ପାଇଯାଉଛି। ତେଣୁ ଯେମିତି ଭୂମିରେ ଗୋଡ଼ ଖସିଗଲେ ଭୂମି ହିଁ ଅବଲମ୍ବନ ହେଉଛି, ସେଇଭଳି ଭାବରେ ପ୍ରଭୁ ମହାପ୍ରଭୁ ଯଦି ଆପଣଙ୍କ ପାଖରେ କୌଣସି ଅପରାଧ ହେଇଛି, ସେ ଅପରାଧକୁ ଆପଣ ହିଁ କ୍ଷମା କରିବେ। ତ୍ୱୟି ଜାତା ପରାଧାନାଂ, ତୁମଠାରେ ଯଦି କୌଣସି ଅପରାଧ ହେଲା ତାହେଲେ ତ୍ୱମେବ ଶରଣଂ ମମ, ତୁମେ ହିଁ ତାକୁ ରକ୍ଷା କରିବ।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲ ଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି।

0: ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ, ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ସମସ୍ତେ ଚିନ୍ତାରେ ପଡ଼ିଲେଣି, ଯେହେତୁ ମହାପ୍ରଭୁ ବର୍ତ୍ତମାନ ଗୁମୁଟ ମଧ୍ୟରେ ବିଜେ କରିଯାଇଛନ୍ତି ଏବଂ ସେଇଠି ଅଟକେଇକରି ରହିଯାଇଛନ୍ତି। ଘଣ୍ଟ ଘଣ୍ଟୁଆ ମାନେ ଘଣ୍ଟ ବଜାଉଛନ୍ତି ଏବଂ ବେଳେବେଳେ ସେମାନେ ମଧ୍ୟ ଘଣ୍ଟକୁ ବନ୍ଦ କରିଦେଉଛନ୍ତି, କାରଣ ଆଉ ଘଣ୍ଟ ବଜାଇବାର ବି ଶକ୍ତି ସାମର୍ଥ୍ୟ ସେମାନଙ୍କର ନାହିଁ। କାରଣ ମହାପ୍ରଭୁ ଯେତେ ଏତେ ବିଳମ୍ବ କଲେ, କିଏ ସେ ପଟୁଆରରେ ଘଣ୍ଟ ବଜାଇବ? ତେଣୁ ସେମାନେ ବହୁତ ଚିନ୍ତାରେ ପଡ଼ିଛନ୍ତି, ଆମମାନେ ସମସ୍ତେ ଚିନ୍ତାରେ ପଡ଼ିଛୁ ଏବଂ ସମସ୍ତେ ଗୋଟିଏ ମାତ୍ର ଆଶା କରି ଭଗବାନଙ୍କ ପାଖରେ ଡାକରା ଦେଉଛନ୍ତି। କ'ଣ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି। 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, ଦେବଦାସୀ ନାଚ ଉକୁଟ କରନ୍ତି ଦାତା ଧ୍ରିମି କିଟି ଥେଇକି, କାଳିଆ କାହ୍ନୁ, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ଗୁମୁଟରେ ରହିଗଲ କି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷ କଥରେ ବିଜୟ ରଥରେ, ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି, କାଳିଆ କାହ୍ନୁ, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର
4: କାହିଁକି। ଆଜି ପ୍ରଭୁ ଟାହିଆକୁ ମଧ୍ୟ ମସ୍ତକରୁ ତାଙ୍କର ଓଲାରି ହେଇଯାଇଛନ୍ତି, କାହିଁକି କାଇଜାଣି ଆଜି ପ୍ରଭୁ କି ମାନ ମାରିଛନ୍ତି, ଯିଏ ମାନ ଉଦାହରଣ କର ହୁଏ ତାରଣ ସେ ପ୍ରଭୁ, କାହିଁକି ଆଜି ଆପଣଙ୍କର ଏଭଳି ରୂପ, କାହିଁକି ପ୍ରଭୁ ଦେଖା ଆପଣଙ୍କର ସେହି ରୂପ, ଯେଉଁ ରୂପ ଦେଖିବା ପାଇଁ ଏଠି ଭକ୍ତମାନେ ଆସିଛନ୍ତି, ଆପଣଙ୍କର ରୂପ ଲାବଣ୍ୟର ପଟାନ୍ତର ନାହିଁ, ଚକା ଚକା ଆଖି।
3: ମୋତେ ସେହି ରୂପ ଦେଖା ହରି, ମୋତେ ସେହି ରୂପ ଦେଖା ହରି, ଜୟ ଶ୍ରୀରାଧେ ବୋଲି ଡାକେ ବାଂଶରୀ, ମୋତେ ସେହି ରୂପ ଦେଖା ହରି, ମୋତେ ସେହି ରୂପ ଦେଖା ହରି। ସିଂହଦ୍ୱାର ଠାରୁ ବର୍ତ୍ତମାନ ବଡ଼ଦାଣ୍ଡରେ ଯେତେ ଦୂର ପର୍ଯ୍ୟନ୍ତ ଆମ ଆଖି ପାଉଛି, ଆମେ ଦେଖିବାକୁ ପାଉଛୁ ସମସ୍ତେ ସତୃଷ୍ଣ ନୟନରେ ଚାହିଁଛନ୍ତି।

0: ବର୍ତ୍ତମାନ ସମସ୍ତଙ୍କର ଧୈର୍ଯ୍ୟର ବନ୍ଧ ମଧ୍ୟ ଧୀରେ ଧୀରେ ଧୀରେ ଧୀରେ ଭାଙ୍ଗିବାକୁ ଯାଉଛି। ହେ ମହାପ୍ରଭୁ, ଆପଣ ଯଦି ପରୀକ୍ଷା ନେବେ, ଆପଣ ଯଦି ପରୀକ୍ଷକ ହେବେ, ଆପଣଙ୍କ ପାଖରେ କିଏ ପରୀକ୍ଷା ଦେବ ପ୍ରଭୁ? ତେଣୁ ଏ ଭକ୍ତମାନଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ। ଆପଣ ପୁରା କହିଛନ୍ତି, ରଥେ ତୁ ବାମନମ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ, ରଥ ଉପରେ ବାମନ ରୂପୀ ମୋତେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହେବ ନାହିଁ। ଏଇ ଆଶା ଟିକକ ଭରସା ଟିକକ ନେଇକରି କେଉଁ ଗାଁ ଗଣ୍ଡା, କେଉଁ ସହର ବଜାର, କେଉଁଠୁ କେଉଁଠୁ ଲୋକ ସବୁ ଆସିଛନ୍ତି। ଆପଣଙ୍କର ଭକ୍ତ କେଉଁ କୋଣ ଅନୁକୋଣରେ ଥିଲେ ସମସ୍ତେ ଆସିଛନ୍ତି ଆପଣଙ୍କୁ ଟିକେ ଆଖି ପୂରେଇ ରଥ ଉପରେ ଦର୍ଶନ କରିବେ। କିନ୍ତୁ ରଥ ସେମିତି ଉନ୍ମୁକ୍ତ ଅଛି, ରଥ ଚାହିଁକରି ବସିଛି। ପ୍ରଭୁ, ଆପଣ ସମସ୍ତଙ୍କର ଗୋଟିଏ କଥା, ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ, ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ। ଆଉ ଆପଣ ଅଭିମାନ କରିବେ, ଆଉ କିଛି ସମୟ ଗଲେ ମା ଅଭିମାନ କରିବେ, ଆଉ କ'ଣ ଏ ସମସ୍ତଙ୍କ ଅଭିମାନ କିଏ ଭାଙ୍ଗିବ? ତେଣୁ ଆମେ ମାତ୍ର ଆପଣଙ୍କର ଅନୁଗତ, ଆପଣ ଆପଣ ଯାହା କରିବେ ସେଥିରେ ଆମର ସମ୍ମତି। ଯଦି ଆପଣ ଚାହୁଁଛନ୍ତି ନା ଆଉ କିଛି ସମୟ ଅପେକ୍ଷା କର, ସମସ୍ତେ ଅପେକ୍ଷା କରିବେ, କିନ୍ତୁ ପ୍ରଭୁ ଆଉ ସମସ୍ତଙ୍କୁ ଅପେକ୍ଷା କରିବାକୁ ନ ଦେଇ ବର୍ତ୍ତମାନ ମୁଁ ଦେଖିବାକୁ ପାଉଛି ଯେ ସମସ୍ତେ ବୋଧେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି, କାରଣ କାହାରି ମନରେ ଆଉ ସରାଗ ନାହିଁ। କାହିଁକି ମହାପ୍ରଭୁ ଅଭିମାନ କଲେ ଏବଂ କାହିଁକି ଗୁମୁଟ ଭିତରେ ରହିଗଲେ, ପତିତ ପାବନଙ୍କ ପାଖରେ ରହିଗଲେ? ପତିତ ପାବନ କ'ଣ ତାକୁ କ'ଣ କିଛି କହିଲେ କି? ପତିତ ପାବନ କିଛି କହୁଛନ୍ତି କି, ତୁମେ ଦେଖ ମୋ ପ୍ରତି କ'ଣ ଅନ୍ୟାୟ ହେଉଛି କି କ'ଣ ହେଉଛି, କ'ଣ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ଚାଲିଛି? ତେଣୁ ବର୍ତ୍ତମାନ ଜଣାପଡ଼ୁଛି ମହାପ୍ରଭୁ ଆଗେ ଆସୁଥିଲେ, ଆମେ ଜାଣିଛୁ ଏପର୍ଯ୍ୟନ୍ତ ଯେତେ ରହିଛି ଇତିହାସ ବା କିମ୍ବଦନ୍ତୀ, ମହାପ୍ରଭୁ ରଥକୁ ଆସିକରି ରଥକୁ ଅଟକାନ୍ତି ଏବଂ ମହାପ୍ରଭୁ ରଥ ପାର୍ଶ୍ୱରେ ଚାରମାଳକୁ ଉଠାନ୍ତି ନାହିଁ। ଯାହା ଶାନ୍ତନୁ ସାର କହିଲେ ଯେ 1972 ମସିହାରେ ମହାପ୍ରଭୁ ଚାରମାଳକୁ ଉଠିଲେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ କେତେ ଦୌଡ଼ି ଛିଣ୍ଡିଗଲା ବରଂ ପ୍ରଭୁ ଜମା ଉଠିଲେ ନାହିଁ। ସେତେବେଳେ ତିନି ରଥର ସେବକମାନେ ଏକାଠି ହେଲେ ଏବଂ ତିନି ରଥର ସେବକମାନେ ଏକାଠି ହୋଇକରି ସମସ୍ତେ ଚେଷ୍ଟା କଲେ ମଧ୍ୟ ପ୍ରଭୁ ଉଠିଲେ ନାହିଁ। ପରିଶେଷରେ ଗଜପତି ମହାରାଜାଙ୍କ ପାଖକୁ ଖବର ଗଲା, ଗଜପତି ମହାରାଜା ଆସିଲେ ଏବଂ ଗଜପତି ମହାରାଜା କେବଳ ରଥଯାତ୍ରାରେ ଥରେ ମାତ୍ର ଆସନ୍ତି ଚେରା ପହଁରା କରିବା ପାଇଁ, କିନ୍ତୁ ସେ ବର୍ଷ ଯେତେ ରାଜଗୁରୁମାନେ ମାନେ ତାଙ୍କୁ ବାରଣ କଲେ, କହିଲେ ନା ତମେ ଥରେ ମାତ୍ର ଯିବ, କିନ୍ତୁ ପୁଣି ବର୍ତ୍ତମାନ ଆମେ ଦେଖିଲୁ ଆହୁରି ନୈରାଶ୍ୟ, କାହିଁକିନା ସେ ଯେଉଁ ଧବଳ ଛତ୍ରଟି ଟେକା ହେଇଥିଲା ସେ ପୁଣି ତଳେ ଥୁଆ ହୋଇଗଲା। ତେଣୁ ଆମମାନଙ୍କ ହୃଦୟରେ ଯେଉଁ ଟିକେ ଆଶାର ଅଙ୍କୁର ଉଦ୍ଗମ ହୋଇଥିଲା ବର୍ତ୍ତମାନ ତାହା ପୁଣି ମରିଗଲା ଏବଂ ଆମେ ପୁଣି ଅପେକ୍ଷା କରୁଛୁ କାହିଁକି ପ୍ରଭୁ ଗୋମୁଟ ଭିତରୁ ବାହାରକୁ ବାହାରୁ ନାହାନ୍ତି କ'ଣ?
1: ଶ୍ରୋତାବନ୍ଧୁ, ଯେ ସିଂହଦ୍ୱାର ଗୁମୁଟ ଭିତରୁ କଳା ସାନ୍ତ ଆସୁଛନ୍ତି ସତ, କିନ୍ତୁ କାହିଁକି ମନ ମାରିଛନ୍ତି ମସ୍ତକରେ ନାହିଁ ସେ ରାଘବ ଦାସ ପ୍ରଦତ୍ତ ଟାହିଆ?
0: ସେ ଟାହିଆ ଗଲା କୁଆଡେ?
1: ଚାଲି ଯାଇଛି
0: ସେ ଟାହିଆ ନେଲା କିଏ?
1: ପ୍ରଭୁଙ୍କର ପ୍ରସାଦକୁ ଆଜି ବାଣ୍ଟି ନେଇଛନ୍ତି ବୋଧ ହୁଏ, ସେଇଥିପାଇଁ କଳା ସାନ୍ତ ଆଜି ଆସୁଛନ୍ତି, ଯେ 14 ବ୍ରହ୍ମାଣ୍ଡର ଠାକୁର, ଯିଏ 4 ଅର୍ଥ ଯିଏ ପ୍ରଦାନ କରୁଛନ୍ତି, ଚତୁର୍ବର୍ଗ ପ୍ରଦାନ କରୁଛନ୍ତି, ସେ କାଳିଆ ସାନ୍ତ ଯିଏ ପଞ୍ଚକୋଶୀ ଯାଏ ଜରେ ଦେଖେ ଯାଏ ଦର୍ଶନେ କଳ୍ମସ ହୁଏ ଚୁନା, 14 ବ୍ରହ୍ମାଣ୍ଡ କରତାଙ୍କ ଲୀଳା, ଶଙ୍ଖରାବି କ୍ଷେତ୍ରେ ବିଚିତ୍ର ସିନା। ଏ ଶଙ୍ଖରାବି କ୍ଷେତ୍ରରେ କାଳିଆ ସାନ୍ତଙ୍କର ଯେଉଁ ବିଚିତ୍ର ଲୀଳା ଲାଗିଛି, ଆଉ ଭକ୍ତ ଏଠି ବଡ଼ ଦାଣ୍ଡରେ ଠିଆ ହୋଇ ଡାକୁଛନ୍ତି ଆସ ପ୍ରଭୁ ଆସ,

0: ଜଗନ୍ନାଥ ବଡ଼ଦାଣ୍ଡରେ ମୁଁ ବାହୁ ପ୍ରସାରି ଡାକୁଛି, ପ୍ରଭୁ ଆସ, ଆଉ ବିଳମ୍ବ କର ନାହିଁ, ଆଉ ବିଳମ୍ବ କର ନାହିଁ। ଲକ୍ଷ ଲକ୍ଷ ଜନତା ଆଜି ଆପଣଙ୍କ ଦର୍ଶନ କରିବା ପାଇଁ, ଆପଣଙ୍କର ସେ ଚକା ଆଖିରେ ନିଜର ଆଖିକୁ ମିଶାଇ ଦେବା ପାଇଁ ଅପେକ୍ଷା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଉ ନୃତ୍ୟଙ୍ଗରାମାନେ ଆପଣଙ୍କ ପାଖରେ ନୃତ୍ୟକୁ ପ୍ରଦର୍ଶିତ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ମାଧ୍ୟମରେ, ଉଦଣ୍ଡ ନୃତ୍ୟ ମାଧ୍ୟମରେ ପ୍ରେମ ଭକ୍ତିରେ ଆପଣଙ୍କୁ ଆପଣେଇ ନେବାର ଯେଉଁ ପନ୍ଥା ଅବଲମ୍ବନ କରିଥିଲେ, ସେଇ ପନ୍ଥାକୁ ଅବଲୋକନ କରି ଆଜି ଉର୍ଦ୍ଧ୍ୱ ବାହୁ ହୋଇ ଭକ୍ତମାନେ ଆପଣଙ୍କୁ ଡାକୁଛନ୍ତି, ଆସ ଆସ। ଆମେ ମଧ୍ୟ ଦେଖିପାରୁଛୁ ପ୍ରତିହାରୀ ସେବକ ଯେପରି ଯୋଡ଼ି ବେତ ଧରିଛନ୍ତି, ଯେଉଁ ବେତ ଗୌରୀ ବେତ ବୋଲି ତାଙ୍କୁ କୁହାଯାଏ, କହୁଛନ୍ତି ପାଖେଇ ଯାଅ ପାଖେଇ ଯାଅ, ପ୍ରଭୁ ଆସିବେ, ଆଉ ବିଳମ୍ବ କରିବେନି। ଆଲୋଟ ଚାଲିଛି, ଚାମର ଚାଲିଛି, ଚାରମାଳ ସୁସଜ୍ଜିତ ହୋଇଛନ୍ତି, ସାରଥୀ ଅପେକ୍ଷା କରିଛନ୍ତି, ଅପେକ୍ଷା କରିଛନ୍ତି ତିନି କୋଟି ରଥ, ଯାହାକି ସଳକ ଭାବରେ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ ଦଣ୍ଡାୟମାନ ହୋଇଛନ୍ତି। ଆଉ ଅନେକ ଶ୍ରଦ୍ଧାଳୁ ସହିତ ଆମର ବିଭିନ୍ନ ମନ୍ତ୍ରୀ ମହୋଦୟ, ଓଡ଼ିଶା ଓଡ଼ିଶା ବାହାର ଏବଂ ଅନେକ ଉଚ୍ଚ ପଦାଧିକାରୀ ଅଫିସର ମାନେ ମଧ୍ୟ ଆସିଛନ୍ତି। ଆମେ ଦେଖୁଛୁ କି ସୁନ୍ଦର ଦିବ୍ୟ ଭାବରେ ବର୍ଷା ତ ଟିକେ ଟିକେ ଚାଲିଛି, ସତ ବର୍ଷାର ସେ ପ୍ରକୋପ କମିଯାଇଛି, କିନ୍ତୁ ଏବେ ମଧ୍ୟ ବହୁ ପ୍ରତୀକ୍ଷାର ସହିତ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଆଉ ଚାରମାଳ ପାଖରେ ଯେଉଁ ଦୟଣାମାଳି ସେବକ, ବିଭିନ୍ନ ମାଳି ସେବକ ବୋଲି ଯାହାଙ୍କୁ ମଧ୍ୟ କୁହାଯାଇଥାଏ, ତୁଳସୀର ମାଳ ଅତ୍ୟନ୍ତ ସୁନ୍ଦର ଭାବରେ ଚାଙ୍ଗଳାରେ ଧରିଛନ୍ତି। ଭକ୍ତମାନେ ଭଗବାନଙ୍କୁ ଲାଗି କରିବେ, କାରଣ ତୁଳସୀ ପ୍ରିୟ ଠାକୁର ବର୍ତ୍ତମାନ ସେଇ ତୁଳସୀ ପ୍ରିୟ ନଟ ନାଗର ହଟହଟିଆ ଯାହାଙ୍କର ନାଟ ଏତେ ଭାବରେ ଯେ କିଏ ବୁଝିବ କାଳିଆରେ, କିଏ ବୁଝିବ ତ ମା ମାୟା, ତୋରି ମାୟାକୁ ବୁଝି ତ ନପାରିଲା ଯଶୋଦ ମା, ଇଏ ଯଶୋଦା ମା ମଧ୍ୟ ତୋର ମାୟାକୁ ବୁଝିପାରିନଥିଲା। ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ତୁମେ ପରା ତୁମର ମୁଖରେ ଦର୍ଶନ ଦେଇଥିଲ। ଆଜି ଠିକ୍ ସେହିପରି ଭାବରେ ଆମେ ଦେଖୁଛୁ ଅରୁଣ ସ୍ତମ୍ଭ ନିକଟରେ କଳା ମୁଖ କଳା ସିଂହ ଯିଏ ଠାକୁର ଏଠି ଅନେଇଛନ୍ତି ପ୍ରଭୁଙ୍କର ସେ ଦର୍ଶନ କରିବା ପାଇଁ ଜଗତର ଠାକୁରଙ୍କୁ, ଆଉ ପ୍ରଭୁଙ୍କର ମଧ୍ୟ ସେଇ ଲୀଳାରେ ସାମିଲ ହେବା ପାଇଁ ଆପଣ ଆଜି କ'ଣ ଅନୁଭବ କରୁଛନ୍ତି? ମୋ ନିକଟରେ ନରେଶ ଆଜି ଅଛନ୍ତି, ମୁଁ ତାଙ୍କର ଅନୁଭବର କଥା କହୁଛି, ଯେହେତୁ ସେ ଶ୍ରୀକ୍ଷେତ୍ରର ବ୍ୟକ୍ତି ମୁଁ ଅନୁଭବ କରୁଛି କହୁଛି ଯେ ଆପଣ ଆଜି କ'ଣ ଅନୁଭବ କରୁଛନ୍ତି? ବର୍ତ୍ତମାନ ଆମେ ଯାଉଛୁ ହରିହର କାନୁନଙ୍କ ମହୋଦୟଙ୍କ ନିକଟକୁ, ଦ୍ୱିତୀୟ ବୃଦ୍ଧ ନିକଟରେ ଅଛନ୍ତି, ଆମେ ଅନୁଭବ କରିବାକୁ ଚାହୁଁଛୁ, ଜାଣିବାକୁ ଚାହୁଁଛୁ ତାଙ୍କର ଭାବନା କିପରି ଆଜିର ଏଇ ଭାବମୟ ମୁହୂର୍ତ୍ତରେ।
1: ଜୟ ଜଗନ୍ନାଥ। ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଯିଏ ଅହଙ୍କାର ରଖିବ ସେ ନିଶ୍ଚୟ ଦଣ୍ଡ ପାଇବ। ଯିଏ ମହାପ୍ରଭୁଙ୍କୁ ଠିକ୍ ଭାବରେ ଭାବଭକ୍ତିରେ ସମର୍ପିତ ହୋଇକିରି ସେବା ନ କରିବ ସିଏ ମଧ୍ୟ ଦୁଃଖ ପାଇବ, କାରଣ ସେ ରାସ୍ତା କଡ଼ର ସାଧାରଣ ମଣିଷକୁ ବେଶୀ ଭଲ ପାଆନ୍ତି। ଯେଉଁମାନଙ୍କ ପାଖରେ ଅର୍ଥ ଅଛି, କ୍ଷମତା ଅଛି, ପ୍ରତିପତ୍ତି ଅଛି, ସେଭଳି ଲୋକକୁ ସେ ଭଲ ପାଆନ୍ତି ନାହିଁ।
2: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ରାଷ୍ଟ୍ରୀୟ

0: ଶକ୍ତିର ଭିତ୍ତି ନାରୀଙ୍କୁ ଶକ୍ତି ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 181 ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ ୱାନ୍ଷ୍ଟପ୍ ସେଣ୍ଟର ପୋଷଣ ଅଭିଯାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ କିଶୋରୀ ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ଆମେ ପଢ଼ିବା ଆମ ଭାଷାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର
1: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମହାପ୍ରଭୁ ଋଷି ନାହାନ୍ତି ମହାପ୍ରଭୁ କାହା ଉପରେ ରାଗି ନାହାନ୍ତି ଆମର କାହା ପାଖରେ କିଛି ଦୋଷ ବା ତ୍ରୁଟି ରହିଛି ଅହଙ୍କାର ରହିଛି ତାକୁ ଦୂର କରନ୍ତୁ ଲମ୍ବ ହେଇକିରି ମହାପ୍ରଭୁଙ୍କ ପାଖରେ ଦଣ୍ଡ ପ୍ରଣାମ କରି ଭୁଲ ମାଗନ୍ତୁ ସମର୍ପିତ ପ୍ରାଣରେ ମହାପ୍ରଭୁଙ୍କୁ କୁହନ୍ତୁ ହେ ମହାପ୍ରଭୁ ହେ ମଣିମା ହେ ଜଗତର ନାଥ ହେ ଦାରୁ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ପରମବ୍ରହ୍ମ ହେ କଳା ଶାନ୍ତ ଆପଣ ଆମକୁ କୃପା କରନ୍ତୁ କ୍ଷମା କରନ୍ତୁ ଖାଲି କହିଲେ ହେବ ନାହିଁ ନିଜର ଆଚରଣ ଉଚ୍ଚାରଣ ଭିତରେ ପରିବର୍ତ୍ତନ ହେବା ଦରକାର ବିଚାରଧାରାରେ ପରିବର୍ତ୍ତନ ହେବା ଦରକାର ଅହଙ୍କାର ଶୂନ୍ୟ ନହେଲେ ମହାପ୍ରଭୁ ଘୁଞ୍ଚିବେ ନାହିଁ ଏବଂ ଯେଉଁମାନେ ଏଇ ରଥଯାତ୍ରା ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ଏ ସେବକର ଦୃଢ଼ ହସ୍ତରେ ବିନମ୍ର ନିବେଦନ ଆପଣ ଯାଇ ମହାପ୍ରଭୁଙ୍କ ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତୁ ଭୁଲ ମାଗନ୍ତୁ ଏବଂ ଯାହା କିଛି ଘଟଣା ଘଟିଛି ତାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ବର୍ତ୍ତମାନ ମୁଁ ପ୍ରଥମ କେନ୍ଦ୍ରକୁ ମୁଁ ନେଇଯାଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
2: ଶ୍ରୋତାବନ୍ଧୁ ଆପଣଙ୍କ ପାଖରେ ବର୍ତ୍ତମାନ ଆମେ ଯେଉଁ ତଥ୍ୟ ଦଉଛୁ ସେ ତଥ୍ୟଟି ଆମର ପ୍ରତ୍ୟକ୍ଷ ଜ୍ଞାନ ଉପରେ ଆଧାରିତ ସେ ଜ୍ଞାନ ପ୍ରତ୍ୟକ୍ଷ କଥା ହେଉଛି ପ୍ରତ୍ୟକ୍ଷ ବିବରଣୀ ନା ଇଏ କେବଳ ଆପଣଙ୍କୁ ଏତିକି ଆମେ ସୂଚନା ଦେଇପାରିବୁ ଯେ ମହାପ୍ରଭୁ ସିଂହଦ୍ୱାର ଗୁମୁଟ ଭିତରେ ବହୁ ସମୟ ଧରି ଅପେକ୍ଷା କରି ରହିବା ପରେ ବର୍ତ୍ତମାନ ଅରୁଣ ସ୍ତମ୍ଭ ପାଖରେ ଆମକୁ ଦୃଶ୍ୟମାନ ହେଉଛନ୍ତି କିନ୍ତୁ ଦୁଃଖର କଥା ତାର କାରଣ କ'ଣ ବି ହେଇପାରେ ଆମେ ତ କହିପାରିବୁନି ଆମେ ଗୋଟେ କେନ୍ଦ୍ରରେ ବସିଛୁ ଧାରା ବିବରଣୀ ପ୍ରଦାନ କରୁଛୁ ଆମ ପାଖରେ କୌଣସି ଅଧିକ ସୂଚନା ପାଇବାର ସୁବିଧା ବି ଆମ ପାଖରେ ନାହିଁ କିନ୍ତୁ ମହାପ୍ରଭୁଙ୍କର ମସ୍ତକରେ ଆଜି ଟାହିଆ ନାହିଁ ଯେଉଁ ଟାହିଆଟା ନ ରହିଲେ ମହାପ୍ରଭୁ ସହଜରେ ଆସନ୍ତି ନାହିଁ ବା ମହାପ୍ରଭୁଙ୍କୁ ଟାହିଆଟା ମହାପ୍ରଭୁଙ୍କର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଶରୀରର ତେଣୁ ମହାପ୍ରଭୁଙ୍କ ମସ୍ତକରେ ଯେଉଁ ଟାହିଆ ନାହିଁ କାହିଁକି ଟାହିଆ ନାହିଁ ତାର କାରଣ ଆମେ ଆପଣଙ୍କୁ କହିପାରୁନାହୁଁ ବର୍ତ୍ତମାନ ଆଉ ଆମେ ମଧ୍ୟ କହିପାରିବୁ ନାହିଁ ଯେ କାହାର ଦୋଷ ବା କାହାର ବ୍ୟକ୍ତିଗତ ଅହଙ୍କାର ବା ଔଦ୍ଧତ୍ୟ ଯୋଗୁଁ ଏ ଘଟଣା ଘଟିଲା ଆମେ ତାକୁ କେମିତି ଜାଣିଲୁ ଆମେ କେବଳ ଅନୁମାନ କରିପାରିବା ଏବଂ ଅତୀତରେ ଏଭଳି କିଛି ଦୁର୍ଘଟଣା ଘଟିଛି ଏହାର ଦୃଷ୍ଟାନ୍ତ ଆମେ କେବଳ ଆପଣଙ୍କୁ ଦେଇପାରିବୁ ଏଇଟା କେବଳ ଅନୁମାନ ଏହା ସତ୍ୟ ଉପରେ ଆଧାରିତ ନୁହେଁ ଏବଂ ତାକୁ ଯାଞ୍ଚ କରିବା ପାଇଁ ବା ତାକୁ ଜାଣିବା ପାଇଁ ଆମ ପାଖରେ କୌଣସି ସାଧନ ବର୍ତ୍ତମାନ ନାହିଁ ତେଣୁ ଆମେ କାହାକୁ ଆରୋପ କରୁନାହୁଁ ବା ଆମେ କାହାକୁ ଆକ୍ଷେପ ମଧ୍ୟ କରୁନାହୁଁ ଏହି ଧାରା ବିବରଣୀ ମାଧ୍ୟମରେ କାରଣ ଧାରା ବିବରଣୀ ଭାଷ୍ୟକାର ଭାବରେ ଆକାଶବାଣୀର କୌଣସି ଅଧିକାର ନାହିଁ କୌଣସି ନିର୍ଣ୍ଣୟ ନେବା ପାଇଁ ଯେ ଏଥିପାଇଁ ଇଏ ଦାୟୀ ସେଥିପାଇଁ ସିଏ ଦାୟୀ ଏଥିପାଇଁ ସିଏ ଦଣ୍ଡ ପାଇବା ଉଚିତ ଏସବୁ କଥା ଆମର କହିବାର ଉଚିତ ବି ନୁହେଁ କାରଣ ଆମର ସେ ଅଧିକାର ନାହିଁ କିନ୍ତୁ ଆମେ କେବଳ ଏତିକି କହିପାରିବୁ ଯେ ମହାପ୍ରଭୁ ଏଭଳି କରନ୍ତି କାରଣ ସାଧାରଣତଃ ଆମର ଧାରଣା ଏବଂ ସାଧାରଣତଃ ଆମର ବିଶ୍ୱାସ ଯେ ମହାପ୍ରଭୁ ଅହଙ୍କାର ସହନ୍ତି ନାହିଁ କିନ୍ତୁ କୌଣସି ଅନ୍ୟ କାରଣରୁ ମଧ୍ୟ ଏ କଥା ଘଟିଥାଇପାରେ ମହାପ୍ରଭୁ ବିନା ଟାହିଆରେ ଗୁମୁଟ ଭିତରୁ ବଡ଼ଦାଣ୍ଡକୁ ଆସିବା ଏଇଟା ମଧ୍ୟ ଆମ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ ଆମେ ତାକୁ ବହୁତ ଦୁଃଖର ସହିତ ଆମେ ଗ୍ରହଣ କରୁଛୁ କିନ୍ତୁ କ'ଣ ହେଇଛି କ'ଣ ହେଲା ଗୁମୁଟ ଭିତରେ ମହାପ୍ରଭୁ କାହିଁକି ଏତେ ସମୟ ରହିଲେ ଏଇଟା ପରବର୍ତ୍ତୀ ସମୟରେ ହିଁ ଆମେ ଆପଣଙ୍କୁ କହିପାରିବୁ ବା ଆପଣ ତାକୁ ଅନ୍ୟ ମାଧ୍ୟମରୁ ମଧ୍ୟ ଜାଣିପାରିବେ ତେବେ ଏତିକି କଥା ଯେ ମହାପ୍ରଭୁ ଆସିବାରେ ଆଜି ଟିକେ ବିଳମ୍ବ କଲେଣି ଆଉ ଏବେ ମଧ୍ୟ ଅରୁଣ ସ୍ତମ୍ଭ ପାଖରେ ମହାପ୍ରଭୁ ଅଟକିକି ରହିଛନ୍ତି ଏତିକି ସୂଚନା ଆମେ ଆପଣଙ୍କୁ ଦେଉଛୁ ଆଉ ପରବର୍ତ୍ତୀ ସମୟରେ ମହାପ୍ରଭୁ ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କୁ ସେବକମାନେ ବର୍ତ୍ତମାନ ଫଣ୍ଡି କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ମହାପ୍ରଭୁ ଆସିଯିବେ ଭଳିଆ ଲାଗୁଛି ଆମକୁ ଯେହେତୁ ମହାପ୍ରଭୁଙ୍କୁ ଚଳମାନ ହେବାର ମଧ୍ୟ ଆମେ ଲକ୍ଷ୍ୟ କରୁଛୁ ତେବେ ସବୁ ତାଙ୍କରି ଇଚ୍ଛା ଆମେ ଯେତେବେଳେ କୌଣସି ଅସୁବିଧା ଅଘଟଣ ୟାକୁ ଦେଖୁ ସେତେବେଳେ ଆମର ନିୟନ୍ତ୍ରଣ ବାହାରକୁ ଯେତେବେଳେ କଥା ଚାଲିଯାଏ ଆମେ ସେତେବେଳେ ଗୋଟିଏ ମାତ୍ର କଥା କହୁ ଯେ ମହାପ୍ରଭୁଙ୍କର ଇଚ୍ଛା ତାଙ୍କର ଯାହା ଇଚ୍ଛା ହବ।

0: ଅନୁସାରେ ହେବ, ସେଥିରେ କିଏ କ'ଣ କଲା ନ କଲା ସେଇଟାକୁ ଆମେ ବର୍ତ୍ତମାନ ତାର ବିଚାର କରିବା ବା ତାର ନିର୍ଣ୍ଣୟ କରିବା ଏଇଟା ଆମ ପକ୍ଷରେ ସଙ୍ଗତ ନୁହେଁ। ତେବେ ଯାହା ହଉ, ମହାପ୍ରଭୁଙ୍କର ଏଇ ଯେଉଁ ଲୀଳା, ଏଇ ଯେଉଁ ଲୀଳା, ଇଏ ମଧ୍ୟ ଗୋଟେ ଲୀଳା। ଆପଣ ଜାଣନ୍ତି ଅତୀତରେ ଅନେକ ଦୁର୍ଘଟଣା ଘଟିଛି, ତାକୁ ମଧ୍ୟ ମହାପ୍ରଭୁଙ୍କର ସେବକମାନେ ଯେ ମହାପ୍ରଭୁ ଚାରମାଳ ଉପରକୁ ନ ଉଠିବା, ମହାପ୍ରଭୁ ଚାଳମାର ଉପରୁ ଓହ୍ଲେଇଲା ବେଳକୁ ଗଡ଼ି ପଡ଼ିବା, ଏସବୁ କଥା ଯେଉଁ ହେଇଛି ତାକୁ ମଧ୍ୟ ତାଙ୍କର ଇଚ୍ଛା ବା ତାଙ୍କର ଲୀଳା ଭାବରେ କୁହାଯାଇଛି। ତେଣୁ ଏବେ କାହିଁକି ମହାପ୍ରଭୁ ଅଟକିଛନ୍ତି, ତାଙ୍କୁ ମଧ୍ୟ ତାଙ୍କର ଇଚ୍ଛା ଭାବରେ ଗ୍ରହଣ କରାଯାଉ, ପରବର୍ତ୍ତୀ ସମୟରେ ଆମେ ଦେଖିବା ମହାପ୍ରଭୁ କ'ଣ କରୁଛନ୍ତି। ତେଣୁ ଏଇ ହେଉଛି କଥା। ଦ୍ୱିତୀୟ କଥା ହେଲା ଯେ ଆଜି କଡ଼ନ ଭିତରେ ଆମେ ଦେଖୁଛୁ, ମୁଁ ଗତକାଲି ଏଇ ଯେଉଁ ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ତରଫରୁ ଗୋଟେ ରୂପରେଖ ପ୍ରକାଶ ପାଏ, ଗୋଟେ ପୁସ୍ତିକା, ସେ ପୁସ୍ତିକା ମୁଁ ପଢ଼ୁଥିଲି, ମୁଁ ଦେଖିଲି ସେଥିରେ ବହୁ ସ୍ଥାନରେ ଲେଖା ହେଇଛି ଏ ବର୍ଷ କଠୋର ଅନୁଶାସନ ପ୍ରୟୋଗ କରାଯିବ, ଅନଧିକୃତ ଲୋକ ରହିବେ ନାହିଁ କଡ଼ନ ଭିତରେ। କିନ୍ତୁ ଏବେ ଆମେ କଡ଼ନକୁ ଦେଖୁଛୁ, କଡ଼ନ ତ ଭର୍ତ୍ତି ହେଇଯାଇଛି। ତେଣୁ କଡ଼ନ ଯେଉଁ ଭର୍ତ୍ତି ହେଇଯାଇଛି, ଏଥିରେ ପ୍ରଶାସନର ଯେଉଁ ପଦକ୍ଷେପ, ସେ ପଦକ୍ଷେପଟା କିଭଳି ଭାବରେ କାର୍ଯ୍ୟକାରୀ ହେଇଛି ତାକୁ ମଧ୍ୟ ଦେଖିଲା ବେଳକୁ ଆମକୁ ଟିକେ ମନରେ ସନ୍ଦେହ ଆସୁଛି। ଅନଧିକୃତ ଲୋକ କିଛି କଡ଼ନ ଭିତରକୁ ବହୁ ବାଟରେ ଚାଲି ଆସିଥିବାର ସମ୍ଭାବନା ମଧ୍ୟ ରହୁଛି। ତେବେ ଯାହା ହଉ, ରଥରେ ଯେତେବେଳେ ଠାକୁରମାନେ ଆରୂଢ଼ ହେଇଯିବେ ଏବଂ ରଥ ଟଣା ପାଇଁ ଯେତେବେଳେ ଚାରମାଳ ଖୋଲା ହେବ, ପ୍ରଶାସନ ତାର ଦାୟିତ୍ୱ ନେଇକରି କଡ଼ନକୁ ନିଶ୍ଚିତ ଭାବରେ ଖାଲି କରିବ। ଏପର୍ଯ୍ୟନ୍ତ କୌଣସି ଅଘଟଣ ଦୁର୍ଘଟଣା ଆମ ଆଖିରେ ପଡ଼ିନାହିଁ, ଲୋକମାନେ ବେହୋସ ହେବା, ଆମେ ଗତ ରଥଯାତ୍ରାମାନଙ୍କରେ ଦେଖିଛୁ ବାରମ୍ବାର ଲୋକମାନେ ବେହୋସ ହେଇଯାଆନ୍ତି, ଷ୍ଟ୍ରେଚର୍ରେ ତାଙ୍କୁ ବୁହା ହୁଏ, ଏପର୍ଯ୍ୟନ୍ତ ସେ ପ୍ରକାର ଗୋଟିଏ ମଧ୍ୟ ଦୃଶ୍ୟ ଆମ ଆଖିରେ ପଡ଼ିନି। ତେଣୁ ଅନ୍ୟ ସବୁ ଦୃଷ୍ଟିରୁ ଦେଖିଲେ ସବୁ ଠିକ୍ ଅଛି, କିନ୍ତୁ ମହାପ୍ରଭୁ ବର୍ତ୍ତମାନ ଅରୁଣସ୍ତମ୍ଭ ପାଖରେ ଗୋଟେ ପଟକୁ ଢଳିକି ରହିଛନ୍ତି, ସେବକମାନେ ତାଙ୍କୁ ଏପଟ ସେପଟ ଢଳଉଛନ୍ତି, କିନ୍ତୁ ମହାପ୍ରଭୁ ଚଳମାନ ହେଉନାହାନ୍ତି। ତାଙ୍କର ଇଚ୍ଛାରେ ଏଇ ବ୍ରହ୍ମାଣ୍ଡ ଚାଲିଥିବା ହେତୁ, ତେଣୁ ସବୁକୁ ତାଙ୍କର ଇଚ୍ଛା ଭାବରେ ଗ୍ରହଣ କରିବାର ଏକ ମାନସିକତା ଆମେ ବି ଗ୍ରହଣ କରିଥିବାରୁ ଆମେ କେବଳ ଅପେକ୍ଷା କରିପାରିବା, କ'ଣ କରିପାରିବା ଆଉ। ତେଣୁ ଯେତେବେଳେ ମହାପ୍ରଭୁ ଆସିବା କଥା ଆସନ୍ତୁ, ବିଳମ୍ବ କିଛି ହେଇନାହିଁ। ଏବେ ମଧ୍ୟ ମହାପ୍ରଭୁ ଆସିଲେ ଏଇ ଯେଉଁ ତିନିଟା ଭିତରେ ସବୁ ପହଁରା ପହଁରା ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଏସବୁ କଥା ଅଛି, ତାହା ମଧ୍ୟ ନିର୍ବିଘ୍ନରେ ହେଇପାରିବ ଏବଂ ନୀତିକୁ ଟିକେ ତ୍ୱରାନ୍ୱିତ କଲେ ଠିକ୍ ସମୟରେ ଯେଉଁ ଧାର୍ଯ୍ୟ ରଥ ଟଣା ଅଛି ଚାରିଟା ବେଳେ, ସେ ସମୟ ମଧ୍ୟ ଅତିକ୍ରାନ୍ତ ହେବ ନାହିଁ ଏବଂ ସବୁ କାମ ସୁବିଧାରେ ହେଇଯିବ। ସବୁକୁ ମହାପ୍ରଭୁଙ୍କର ଇଚ୍ଛା ଉପରେ ଛାଡ଼ି ଦେଇକରି ଆମେ ବସିବା, ଆମେ କେବଳ ଆମର କର୍ତ୍ତବ୍ୟ କରିବା, ଆମର ପୁରୁଷାର୍ଥ ଆମେ କରିବା, ଯେଉଁ ଦାୟିତ୍ୱ ଆମକୁ ଯାହା ଦିଆହେଇଛି ଆମେ ସେ ସବୁ ଦାୟିତ୍ୱ।
1: ଅଧଘଣ୍ଟା
0: ଡେରି ହେଇଛି, ସେ ଡେରିଟା କିଛି ବଡ଼ କଥା ନୁହେଁ। ଆମେ ଅତୀତ ବର୍ଷର ଅଭିଜ୍ଞତାରୁ ଆପଣମାନଙ୍କୁ କହିପାରିବୁ ଯେ ଅଧଘଣ୍ଟା ଘଣ୍ଟେ ଡେରି ମଧ୍ୟ ସବୁ ଚଳେଇ ନିଆଯାଏ ଏବଂ ତାକୁ ସମାହିତ କରିକିରି ଠିକ୍ ସମୟରେ ରଥ ଟଣା ମଧ୍ୟ ହେଇଯାଏ। ଏସବୁ ପ୍ରାରମ୍ଭିକ ପର୍ଯ୍ୟାୟର ବିଳମ୍ବ ମଧ୍ୟ ପରବର୍ତ୍ତୀ ସମୟରେ ସୁଧାରି ନେବାର ଯେଉଁ ପ୍ରଶାସନର ବ୍ୟବସ୍ଥା, ସେ ବ୍ୟବସ୍ଥା ଆମେ ଦେଖିଛୁ। ତେଣୁ ସେଥିପାଇଁ କୌଣସି ବ୍ୟସ୍ତତାର କାରଣ ନାହିଁ, କିନ୍ତୁ ଆମର ସମସ୍ତଙ୍କର ଅପେକ୍ଷା ରହିଛି ମହାପ୍ରଭୁ କେତେବେଳେ ଚାରମାଳରେ ବିରାଜମାନ କରିବେ। ମହାପ୍ରଭୁଙ୍କର ଏଇ ଯେଉଁ ଲୀଳା କଥା ଆମେ କହୁଛୁ, ଏ ସମ୍ପର୍କରେ ଡକ୍ଟର ନରେଶ ଦାସ ଆପଣ ଟିକେ କ'ଣ କୁହନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅସ୍ତି ପ୍ରଶସ୍ତ ଲଳିତ ଲବଣ ଆଭି ତୀରେ ନୀଳାଚଳାଞ୍ଚଳ ତଟି ମୁକୁଟାୟମାନ ଏକ ସ୍ତ୍ରୀମୂର୍ତ୍ତି କୁହନାକୃତ ଚିତ୍ରମୂର୍ତ୍ତି ଲକ୍ଷ୍ମୀପତି ହି ସକଳ ଦୈବତ ବନ୍ଦନୀୟ। ବର୍ତ୍ତମାନ ଯେଉଁ ସଙ୍କଟଜନକ ଅବସ୍ଥାରେ ଆମେ ଥିଲେ, ଯେ ଗୁମୁଟ ଭିତରେ ମହାପ୍ରଭୁ ରହିଯାଇଥିଲେ ଆଉ ବାହାରକୁ ବାହାରୁନଥିଲେ, କିନ୍ତୁ ସେ ସଙ୍କଟ ଟଳିଯାଇଛି। ବର୍ତ୍ତମାନ ମହାପ୍ରଭୁ ଗୁମୁଟ ବାହାରକୁ ଆସିଗଲେଣି ଏବଂ ଧୀରେ ଧୀରେ ଧୀରେ ଧୀରେ ରଥ ଆଡ଼କୁ ଗତି କରିବାର ଆମେ ଦେଖିବାକୁ ପାଉଛୁ। ତେଣୁ ଯାହା ହଉ, ମହାପ୍ରଭୁଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବାରୁ, କାତର ପ୍ରାର୍ଥନା କରିବାରୁ ମହାପ୍ରଭୁ ନିଶ୍ଚିତ ଭାବରେ ସେ କଥାକୁ ଶୁଣିଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଅଗ୍ରଗତି କରୁଛନ୍ତି। ତଥାପି
0: ଡକ୍ଟର ଦାସ, ଗୋଟେ ସମ୍ଭାବନା ହେଇପାରେ କି ଯେ ମହାପ୍ରଭୁ ଯେତେବେଳେ ବାଇଶ ପାହାଚ ଦେଇକରି ଗୁମୁଟ ଭିତରକୁ ପ୍ରବେଶ କଲେ, ତାଙ୍କର ମସ୍ତକରେ ଖଞ୍ଜା ହେଇଥିବା ବା ଲାଗି ହେଇଥିବା ଯେଉଁ ଟାହିଆ, କୌଣସି କାରଣରୁ ଟାହିଆ ଯେତେବେଳେ ଦୋଳାୟମାନ ହୁଏ, ଆମେ ତ ଦେଖିଲେ ବଡ଼ ଠାକୁର ବଳଭଦ୍ରଙ୍କ ଟାହିଆ କିଭଳି ଭାବରେ ଦୋଳାୟମାନ ହେଇକରି ଆସୁଥିଲା, ପ୍ରବଳ ଭାବରେ ଦୋଳାୟମାନ ହୁଏ ଟାହିଆ, ଏବଂ ସେଇ ଯେଉଁ ଟାହିଆ ଦୋଳାୟମାନ ଅବସ୍ଥାରେ ହୁଏତ ସେଇ ଗୁମୁଟ ଭିତରେ ଟିକେ ତାର ଭାଙ୍ଗିଗଲା କି କ'ଣ ଏମିତି ଅସୁବିଧା।

0: ଲାଗି ଟିକେ ହେଇପାରେ କି
1: ଯାହା ଅସୁବିଧା ହେଲେ ମଧ୍ୟ ତାହା ଅକ୍ଷମଣୀୟ ଅପରାଧ କାରଣ ଏ ଅସୁବିଧାଟି ଜଗନ୍ ପ୍ରଭୁ କୋଟି କୈବଲ୍ୟ ନାଥଙ୍କ ପାଖରେ ହିଁ କରାଯାଇଛି ମୋର କହିବା କଥା ଇଏ ଆଜିର ପରମ୍ପରା ନୁହେଁ ଇଏ ହେଉଛି ହଜାର ହଜାର ବର୍ଷ ତଳର ପରମ୍ପରା ତେଣୁ ଭାଙ୍ଗିଯିବ ଗୋଟେ ଟାହିଆଟେ ଭାଙ୍ଗିଯିବ ଶ୍ରୀ ଜଗନ୍ନାଥଙ୍କ ମସ୍ତକ ସମ୍ପୂର୍ଣ୍ଣ ଭାବରେ ଲଣ୍ଡିତ ମସ୍ତକ ଭଳି ହେବ ଏଇଟା ଜମା ଶୋଭନୀୟ ନୁହେଁ ମହାପ୍ରଭୁ ଏଇଭଳି ଶ୍ରୀମୁଖକୁ ଭକ୍ତମାନଙ୍କୁ ଦର୍ଶନ କରିବାକୁ ବୋଧ ହୁଏ ଚାହୁଁନାହାନ୍ତି ତେଣୁ ସେ କ'ଣ ଇଏ ଘଟଣା ନିଶ୍ଚିତ ଭାବରେ ଏହାର ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବର୍ତ୍ତମାନ ମହାପ୍ରଭୁ ସବୁ ସବୁ ସମସ୍ତ ସବୁ ଆଶଙ୍କାକୁ ଦୂରୀଭୂତ କରି ସେ ବର୍ତ୍ତମାନ ଅଗ୍ରସର ହେଲେଣି ଏବଂ ତାଙ୍କ ଅଗ୍ରଭାଗରେ ଯେଉଁ ସେବକମାନେ ଥିଲେ ସେ ମଧ୍ୟ ବହୁତ ଆଗକୁ ଚାଲିଗଲେଣି ଏବଂ ପଛରେ ପୃଷ୍ଠଭାଗରେ ମଧ୍ୟ ଆଜି ଛତ୍ର ଆଢ଼େଣୀ ଇତ୍ୟାଦି ସବୁ ରହିଛି କିନ୍ତୁ ପାଗ ବଡ଼ ପ୍ରତିକୂଳ ଅଛି କାରଣ ମହାପ୍ରଭୁ ଆସୁଛନ୍ତି କିନ୍ତୁ ବର୍ଷା ପୁଣି ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବର୍ଷା ବୋଧେ ହୁଏ କୌଣସି କେତେବେଳେ ବି ମାନେ ସ୍ଥଗିତ ହେଉନି ବନ୍ଦ ହେଉନି ତେଣୁ ବର୍ଷା ଚାଲିଛି ତାହା ମଧ୍ୟ ଯାହା ଶାନ୍ତନୁ ବାବୁ କହୁଥିଲେ ତାହା ମଧ୍ୟ ପ୍ରଭୁଙ୍କ ଇଚ୍ଛା ତେଣୁ ପ୍ରଭୁଙ୍କ ଇଚ୍ଛାରେ ତ ସୃଷ୍ଟି ଆତଜାତ ହେଉଛି ତେଣୁ ଆମେ ବର୍ତ୍ତମାନ ଦେଖୁଛୁ ଶ୍ରୀ ବଳଭଦ୍ରଙ୍କର ରଥରେ ବଡ଼ ଠାକୁର ରୁନ୍ଧା ସରିଲେଣି ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ମା ମଧ୍ୟ ରୁନ୍ଧା ସରିଲେଣି ଆଉ ବର୍ତ୍ତମାନ କେବଳ ଅପେକ୍ଷା ଶ୍ରୀ ଜଗନ୍ନାଥ ମହାପ୍ରଭୁ ନନ୍ଦିଘୋଷ ରଥକୁ ଉଠିବେ ଏବଂ ନନ୍ଦିଘୋଷ ରଥର ଚାରମାଳ ପାର୍ଶ୍ୱବର୍ତ୍ତୀ ସିଏ ହେଉଛନ୍ତି ଏବଂ ତାଙ୍କର ତ ଆଜି ସବୁଠାରୁ ମନ ଦୁଃଖ ହେଉଛି ଆପଣମାନଙ୍କର ମନ ଦୁଃଖ ଆମମାନଙ୍କର ମନ ଦୁଃଖ କାରଣ ଭଗବାନ ଏଭଳି ଶ୍ରୀମସ୍ତକରେ ଚାହିଆ ନଥାଇ ସେ କେବେ ବାହାରକୁ ବାହାରନ୍ତି ନାହିଁ ଯେତେବେଳେ ମହାପ୍ରଭୁଙ୍କର ବିଜୟ ହେବ ସେତେବେଳେ ଚାହିଆ ନିଶ୍ଚୟ ଲାଗିବ ତାର କାରଣ ହେଉଛି ଇଏ ଆଜିର ପରମ୍ପରା ନୁହେଁ ରଘୁ ଅରକ୍ଷିତଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତିଫଳିତ ହେଉଛି ତେଣୁ ଏଭଳି ଭାବରେ ମହାପ୍ରଭୁ ଆସୁଛନ୍ତି କେତେ ଟିଭି ଚ୍ୟାନେଲରେ ତାଙ୍କର ଏ ରୂପକୁ କୋଟି କୋଟି ଜନତା ଦର୍ଶନ କରୁଛନ୍ତି ଏହା ମୁଁ ଭାବୁଛି ଯଦି ଏମିତି କିଛି ହେଇଥିବ ନିଶ୍ଚିତ ଭାବରେ ଅକ୍ଷମଣୀୟ ଅପରାଧ କାରଣ ଏ ଅପରାଧ ସାକ୍ଷାତ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ହିଁ ହେଇଛି ତେଣୁ ଏବେ ମୁଁ ଦେଖୁଛି ପ୍ରତିବର୍ଷ କ'ଣ ନା କ'ଣ ଗୋଟେ ଗୋଟେ ଅଘଟଣ ଘଟିବାକୁ ଯାଉଛି ଆମେ ତ ଭାବୁଥିଲୁ ଏ ଜାତୀୟ ଅଘଟଣ କେବେ ଘଟିବ ନାହିଁ କାରଣ ଇଏ ତ ଗୋଟେ ଟାହିଆର କଥା ଟାହିଆଟା କେମିତି ଭାଙ୍ଗିଯିବ କାହିଁ କ'ଣ ପାଇଁ ଭାଙ୍ଗିଯିବ
2: ୟା ଉପରେ ଆଉ ବେଶୀ ଚର୍ଚ୍ଚା କରିବା ନାହିଁ ଆମେ ମହାପ୍ରଭୁଙ୍କର ମହିମା ମହାପ୍ରଭୁ
1: ତେଣୁ ମହିମା କହିଲେ ନଚାଶ୍ୟ କଶ୍ଚିତ୍ ପତିରସ୍ତି ଲୋକେ ନ ଚେ ସୀତା ନଇ ବଚ ତସ୍ୟ ଲିଙ୍ଗମ୍ ସକାରଣ କାରଣାଧିପାଧିପ ନତସ୍ୟ କଶ୍ଚିତ୍ ଜନିତା ନଚାଧିପ ଏ ମହାପ୍ରଭୁଙ୍କ ଉପରେ ଆଉ କିଏ ଅଛି ଲେଖା ହେଇଛି ଶାସ୍ତ୍ରରେ ନ ଚାଷ୍ୟ କଶ୍ଚିତ୍ ପତିରସ୍ତି ଲୋକେ ଇଏ ହେଲେ ଜଗତପତି ଇଏ ଜଗତପତିଙ୍କ ଉପରେ ଆଉ ଜଣେ ପତି କିଏ ଅଛି ଏ କଥା କେହି ବିଶ୍ୱାସ କରିବା ଉଚିତ ନୁହେଁ କାରଣ ଇଏ ହେଉଛନ୍ତି ଜଗତପତି ନ ଚାଷ୍ୟ କଶ୍ଚିତ୍ ପତିରସ୍ତି ଲୋକେ
3: ଏ ମୁଦିଟି ଭଲ ଲାଗୁଛି ପତ୍ନୀଙ୍କୁ ପସନ୍ଦ ଆସିବ
4: ହଁ ସାର୍ ଆପଣଙ୍କ ଚଏସ୍ ବହୁତ ଭଲ ଅଛି ଆଉ ଏ ଡିଜାଇନ୍ ବି ନୂଆ
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ
4: ସଚେତନ ଗ୍ରାହକ ହୁଅନ୍ତୁ ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍ ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ
5: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟ କ୍ରେଡିଟ୍ ଇନ୍ଫର୍ମେସନ୍ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ
6: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ https://cms.rbi.org.in ରେ ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା

0: ଅତ୍ୟନ୍ତ ଆନନ୍ଦର ଭାବରେ ପ୍ରଭୁ ମଧ୍ୟ ରହିଯାଉଛନ୍ତି। କାରଣ ପ୍ରଭୁଙ୍କର ଇଚ୍ଛା ନାହିଁ ଟିକେ ଭକ୍ତଙ୍କର ଝାଳ, ଭକ୍ତଙ୍କର ଶରୀରର ସ୍ପର୍ଶ ନିଜେ ତାଙ୍କୁ ଦେଇ ଯେପରି ଆନନ୍ଦ କହିବେ। ଏ ପ୍ରଭୁ ହେଉଛନ୍ତି ଆନନ୍ଦ କନ୍ଦ ସଚିଦାନନ୍ଦ ଘନ ବିଗ୍ରହ, ଚକା ଚକା ଆଖି, ଯୋଉ ଆଖିକି ଦେଖିଦେଲେ ନା ମନ ଲାଗିଯାଏ, ପେଟ ପୁରିଯାଏ, ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି, ଆଖି ଲାଖିଯାଏ, ମନ ଲାଗିଯାଏ। ମର୍ତ୍ତ୍ୟ ବୈକୁଣ୍ଠ ସେଇଠି, ଇଏ ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠ, ଯୋଉ ମର୍ତ୍ତ୍ୟ ବୈକୁଣ୍ଠର ଅଧୀଶ୍ୱର ଜଗତର ନାଥ ଜଗନ୍ନାଥ ବର୍ତ୍ତମାନ ଚାରମାଳ ଆଡ଼କୁ ଟିକିଏ ମୁହଁ ବୁଲେଇଲେଣି। ଚାରମାଳ ଦେଇ ପ୍ରଭୁ ଆଗକୁ ଆଗକୁ ସେ ନନ୍ଦିଘୋଷ ରଥର କୋଳକୁ ମଣ୍ଡନ କରିବେ। ପ୍ରଭୁ ସବୁ ଦୁଃଖ ସୁଖ ତୁମ ଦାନ ପ୍ରଭୁ ଏ ମଣିଷ ଭୋଗିଥାଏ, ଅସ ହୋଇଲେ ଜୀବନ ଯନ୍ତ୍ରଣା ପ୍ରଭୁ ତୁମ ଆଶ୍ରା ଲୋଡ଼ିଥାଏ। ବଡ଼ ବଚି ବିଚିତ୍ର ଏ ସଂସାର ଖେଳ ବୁଝିବା ସହଜ ନୁହେଁ, ତୁମ କୃପା ଥିଲେ ସବୁକିଛି ପ୍ରଭୁ ବୁଝିବା ସହଜ ହୁଏ। ତୁମ ଆଶୀର୍ବାଦ ହୁଅ ଫଳପ୍ରଦ ମଣିଷ ବଞ୍ଚିବା ପାଇଁ, ଆୟୁଷ ସରିଲେ ଫେରିଯିବା ସବୁ ଜୀବନର ମାନେ ନାହିଁ। ପ୍ରଭୁ ଆୟୁଷ ସରିଲେ ତ ସମସ୍ତେ ଫେରିଯିବେ, ଯାତ୍ରା ସରିଲେ ଯାତ୍ରା ଦାଣ୍ଡ ଯେପରି ପଡ଼ିଆ ହେଇଯିବ, ପ୍ରଭୁ ଆପଣଙ୍କର କୃପା ଦୃଷ୍ଟି ଯାହା ଉପରେ ପଡ଼ିବ ନା ସେ ନିଶ୍ଚିତ ଭାବରେ ତାର ସଂସାର ତାର ସମସ୍ତ କର୍ମ ସବୁ ସୁଫଳ ହେଇଥାଏ। ପ୍ରଭୁ ଆପଣ ସେଇ ଚକା ଚକା ଆଖିରେ ଅନେଇ ଦେଉଛୁ ଟିକିଏ, ପ୍ରଭୁ କାହିଁ ଭିଆଇଲୁ କ୍ଷେତ୍ର ତୋହର ଚଉଦ ଭୁବନ ମଧ୍ୟ ବାହାର, ନାଥ ତ କ୍ଷେତ୍ରରେ ସାନ ବଡ଼ ନାହିଁ, ବ୍ରାହ୍ମଣ ଚଣ୍ଡାଳ ସବୁ ସରି ହୁଏ। ଆଜି ବ୍ରାହ୍ମଣ ଚଣ୍ଡାଳ ଆଜି ଧନୀ ଦରିଦ୍ର ବର୍ଣ୍ଣ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଗୋଟିଏ ସଂଜ୍ଞା, ସମସ୍ତେ ହେଉଛନ୍ତି ଆପଣଙ୍କର ଭକ୍ତ, ଆପଣଙ୍କର କେବଳ ଗୋଟିଏ ମାତ୍ର ସେଇ ସଂଜ୍ଞା ଭକ୍ତ। ଆଜି ଭକ୍ତ ଡାକୁଛି ଆପଣଙ୍କର, ଆସ ଭକ୍ତ ଆପଣଙ୍କୁ କହୁଛନ୍ତି ପ୍ରଭୁ ଚାଲନ୍ତୁ ନନ୍ଦିଘୋଷ ରଥରେ ବିରାଜମାନ ହୁଅନ୍ତୁ, ଯୋଉ ରଥରେ ବିରାଜମାନ କରି ବିଶ୍ୱ ଭୁବନ ପତି ତପାବନ ଯାତ୍ରାକୁ ଆପଣ ଅନୁଷ୍ଠିତ କରୁଛନ୍ତି, ସେଇ ଯାତ୍ରାକୁ ଫଳପ୍ରଦ କରନ୍ତୁ। ଆପଣ ହୋଇ ସାରା ସଂସାରରେ ଏକମାତ୍ର ଠାକୁର, ଏଇ କ୍ଷେତ୍ରରେ ତିନି ଗୋଟି ପତିତ ପାବନ ନାମର ଉଦ୍ଘୋଷଣ ହୋଇଥାଏ, ଆପଣଙ୍କର ବାନା ପତିତ ପାବନ, ଆପଣ ନିଜେ ସ୍ୱୟଂ ପତିତ ପାବନ, ଆଉ ଆପଣଙ୍କର ଯାତ୍ରା ଏହା ମଧ୍ୟ ପତିତ ପାବନ ଯାତ୍ରା। ଯୋଉ ପତିତ ପାବନ ଯାତ୍ରାରେ ବର୍ତ୍ତମାନ ସେଇ ଚକା ଚକା ଆଖି, ସେଇ କାଳିଆ ଶାନ୍ତ କଳା ଠାକୁର କଳା ମଣିମା ସୁନ୍ଦର ଭାବରେ ଚାରମାଳ ଆଡ଼କୁ ଦେଉଛନ୍ତି, ମୁହଁ ମୋଡ଼ାଉଛନ୍ତି, ମୁହଁ ବୁଲାଉଛନ୍ତି, ଚଢ଼ିବେ ପଦ ସୁନ୍ଦର ଭାବରେ ପାହୁଣ୍ଡ ପାହୁଣ୍ଡ ପାଦ ପକାଇ ଚାରମାଳ ଉପରକୁ ଉଠିବେ, ଆଉ କୋଳମଣ୍ଡନ କରିବେ। ରଥ ଯୋଉ ରଥ ନିଶ୍ଚିତ ଭାବରେ ଯୋଉ ରଥ ନିର୍ମାଣ କରାଯାଇଛି କେତେ ସୁନ୍ଦର ଭାବରେ ସମର୍ପିତ ଭାବନା ନେଇ, ସେଇ ସମର୍ପିତ ଭାବନାରେ ଯୋଉ ରଥ ନିର୍ମାଣ କରିଛନ୍ତି ସେବକମାନେ, ମହାରଣା ସେବକ, ଭୋଇ ସେବକ, ତାମରା ବିଷୟୀ ଦରଜି ସେବକ, ଅନେକ ସେବକମାନଙ୍କର ସେବା ସମର୍ପିତରେ ଯେଉଁ ରଥ ଆଜି ପ୍ରସ୍ତୁତ ହୋଇଛି, ସେଇ ରଥରେ ଆପଣ ବିଜେ କରିବେ କାଳିଆ ଶାନ୍ତ। ଚାଲନ୍ତି ପ୍ରଭୁ ଚାଲନ୍ତୁ, ଗମନୀୟ ଚପା ଚକା ଆଖି ଦେଖି ଆଖି ଯାଏ ଲାଖି, ମଣିମା ମଣିମା ପ୍ରଭୁ ପଡ଼ୁଛି ଡାକ, ରମଣୀୟ ହୁଳହୁଳି ମେଦିନୀ ପଡ଼େ ଉଛଳି, ଆହା କି ସୁନ୍ଦର ତୁମ କଳା ଶ୍ରୀମୁଖ, ତୁମେ ପରା ଜଗତର ନାଥ, ଯାର ଦର୍ଶନେ ହଜି ଯାଏଟି ଦୁଃଖ। ପ୍ରଭୁ ଆପଣଙ୍କର ସେଇ କମନୀୟ ଚକା ଆଖି ଯାହାକୁ ଦେଖିଦେଲେ ନା ମନ ପୁରିଯାଏ, ଆପଣଙ୍କର ଆଖିରେ ରହିଛି ସମୋହନର ଶକ୍ତି, ଆପଣଙ୍କର ମୁହଁରେ ରହିଛି ଏକ ଆକର୍ଷଣ, ଯୋଉ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଇ ଆଜି ଛୁଟି ଆସିଛନ୍ତି ଅନେକ ଭକ୍ତ, ଭାରତ ବର୍ଷ ନୁହେଁ ବିଶ୍ୱର କୋଣ ଅନୁକୋଣରୁ ଆସିଛନ୍ତି ଏ ସାରା ସଂସାରରେ ଏକମାତ୍ର ଠାକୁର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସମଗ୍ର ବିଶ୍ୱର ଦୃଷ୍ଟି ଆଜି ଏକୀଭୂତ ହୋଇଛି ଏବଂ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯାଇଛି, ସେଇ ବିନ୍ଦୁଟି ହେଉଛି ମହାପ୍ରଭୁଙ୍କର ଚକା ଆଖି। ତେଣୁ ମହାପ୍ରଭୁଙ୍କର ଏଇ ପରମ ପାବନ ଲୀଳାର ଏଇ ଚରମ ମୁହୂର୍ତ୍ତ ଯେତେବେଳେ ଉପଗତ ହୋଇଛି ବଡ଼ଦାଣ୍ଡରେ, ସମସ୍ତେ ଦୀର୍ଘ ସମୟ ଧରି ଯେଉଁ ପ୍ରକାର ହତାଶା, ଯେଉଁ ପ୍ରକାର ଉଦ୍ବେଗ ଏବଂ ଯେଉଁ ପ୍ରକାର ନୈରାଶ୍ୟ ଭିତରେ ଅପେକ୍ଷା କରିଥିଲେ ଭକ୍ତମାନେ, ସେଇ ନୈରାଶ୍ୟ ଏବଂ ଉଦ୍ବେଗର ଅନ୍ତ ଘଟେଇଛନ୍ତି ମହାପ୍ରଭୁ। ହଉ ଟିକେ ବିଳମ୍ବ ହେଲା, କ'ଣ ପାଇଁ ମହାପ୍ରଭୁ ଅଟକିଥିଲେ ସେ କଥା ଆମେ ପରେ ଜାଣିବା, ମହାପ୍ରଭୁଙ୍କର କରୁଣାରୁ ସେ କଥା ନିଶ୍ଚିତ ଭାବରେ ଆମେ

0: ଜାଣିବାକୁ ପାଇବା, ତେବେ ମହାପ୍ରଭୁ ଆଉ ଅଧିକ ସମୟ ଭକ୍ତମାନଙ୍କୁ ଅପେକ୍ଷା ନକରି ଆସି ଯାଇଛନ୍ତି ବଡ଼ଦାଣ୍ଡକୁ ଏବଂ ତାଙ୍କର ନନ୍ଦିଘୋଷ ରଥର ଚାରମାଳ ତଳେ ସେବକମାନେ ତାଙ୍କୁ ଝୁଲଉଛନ୍ତି। ଠିକ୍ ରାଧାବଲ୍ଲଭ ମଠର ସମ୍ମୁଖରେ ମହାପ୍ରଭୁଙ୍କର ବିଗ୍ରହ ବସିଛନ୍ତି ଏବଂ ଚକା ଆଖି ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ। ତେଣୁ ଏଇ ଯେଉଁ ଚକା ଆଖି ଏବଂ ମହାପ୍ରଭୁଙ୍କର ମହିମା, ସେ ସମ୍ପର୍କରେ ମନେ ପଡ଼ୁଛି ମୋର ଭକ୍ତ କବି ମଧୁସୂଦନ ରାଓଙ୍କର ଗୋଟିଏ ସୁନ୍ଦର ରଚନା। ସେଥିରେ ସେ କହୁଛନ୍ତି ଯେ ଅନାର୍ଯ୍ୟ ଦେଖ ଏ ଜାକନ୍ଦରେ ହରି ଶିଳା ରୂପଧାରୀ ନୀଳ ମାଧବ ଅର୍ଦ୍ଧଧରଣୀର ବୌଦ୍ଧ ଭକତେ ବୁଦ୍ଧ ଶୁଦ୍ଧୋଦନ ଗୋପୀ ବଲ୍ଲଭ ବ୍ରହ୍ମବାଦୀ ଜହି ନିଭୃତେ ଚିନ୍ତଇ ନିରିଗୁଣେ ନିତ୍ୟ ସଚ୍ଚିଦାନନ୍ଦ ବେଦ ଅନ୍ତର୍ବାଦୀ ଶ୍ରୁତି ତତ୍ତ୍ୱଦର୍ଶୀ ପ୍ରଣବ ସ୍ୱରୂପ ଶ୍ରୀ ଆଦିକନ୍ଦ ସୁର ଗଣପତି ଶିବ ଭକ୍ତ ବିଷ୍ଣୁ ରୂପେ ଭଗବାନ ରାଜନ୍ତି ଜହି ଜେଯଥା ଭାବଇ ଶେଷଥା ଦେଖଇ ଅନୁରୂପ ସିଦ୍ଧି ଲଭଇ ତହିଁ। ମହାପ୍ରଭୁ ଗୀତାରେ ମଧ୍ୟ କହିଛନ୍ତି ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ। ତେଣୁ ଆମେ ସମସ୍ତେ ଭିନ୍ନ ଭିନ୍ନ ଭାବରେ ମହାପ୍ରଭୁଙ୍କୁ ଅର୍ଚ୍ଚନା କରୁଛେ, ମହାପ୍ରଭୁଙ୍କୁ ଭାବନା କରୁଛେ। ତେଣୁ ସମସ୍ତଙ୍କର ଭାବ ଭିନ୍ନ, ସମସ୍ତଙ୍କ ଅନ୍ତରର ସୁଚିତା ଭିନ୍ନ ଏବଂ ସମସ୍ତଙ୍କର ଅନ୍ତରର ଆବେଗ ଆକୃତି ମଧ୍ୟ ଭିନ୍ନ ଭିନ୍ନ। ତଥାପି ସେହି ଅନୁସାରେ, ସେହି ଆପଣଙ୍କର ପାତ୍ରତା ଅନୁସାରେ ଯାହାକୁ କୁହାଯାଏ ମହାପ୍ରଭୁ ତାଙ୍କୁ ସେହିଭଳି ପ୍ରାପ୍ତ ହୁଅନ୍ତି। ଏବଂ ଏହି ମହାପ୍ରଭୁଙ୍କର ମହିମା ହେଉଛି, ୟାଙ୍କୁ ଶୈବ କୁହାଯାଇପାରେ, ୟାଙ୍କୁ ଗଣପତି କୁହାଯାଇପାରେ, ୟାଙ୍କୁ ବୁଦ୍ଧ କୁହାଯାଇପାରେ, ୟାଙ୍କୁ ଜୈନ କୁହାଯାଇପାରେ, ୟାଙ୍କୁ ଅରହତଙ୍କର ଜୈନ ବୋଲି କୁହାଯାଇପାରେ, ମୀମାଂସକମାନଙ୍କର ମଧ୍ୟ ସେ ଯେଉଁ କର୍ତ୍ତୀତି ନ୍ୟାୟିକା ବୋଲି କୁହାଯାଇଛି, ତାଙ୍କୁ କର୍ତ୍ତା ବୋଲି ମଧ୍ୟ କୁହାଯାଇପାରେ। ତେଣୁ ଯିଏ ଯେଉଁ ଦର୍ଶନ ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭାବିବାକୁ ଚାହିଁବ, ମହାପ୍ରଭୁ ସେହି ରୂପରେ ତାଙ୍କୁ ଦର୍ଶନ ଦେଇଛନ୍ତି। ଏହାର ବହୁ ପ୍ରମାଣ ଆମେ ଶ୍ରୀକ୍ଷେତ୍ରରେ ଦେଖୁଛୁ ଏବଂ ବୁଦ୍ଧଙ୍କର ତ୍ରିରତ୍ନ, ଜୈନମାନଙ୍କର ମଧ୍ୟ ସେହି ତ୍ରିରତ୍ନ ଏବଂ ଏସବୁ କଥା ଗୁଡ଼ାକ ବୁଦ୍ଧ ଧର୍ମ ସଂଘ ଏସବୁ କଥା ମହାପ୍ରଭୁଙ୍କର ବିଗ୍ରହରେ ସମାହିତ ହୋଇଛି। ଏବଂ ଆପଣ ଜାଣିଛନ୍ତି ଯେ ମହାପ୍ରଭୁ ଏ କ୍ଷେତ୍ରକୁ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର ସମାଲୋଚକ ଆଲୋଚକମାନଙ୍କୁ ମଧ୍ୟ ମହାପ୍ରଭୁ ଆପଣାର କରିଛନ୍ତି। ଏବଂ ଆପଣାର କରିକିରି କ'ଣ କରିଛନ୍ତି ମହାପ୍ରଭୁ, କେବେ ଛୋଟ ହୋଇନାହାନ୍ତି। ଆପଣ ଦେଖିବେ ପୁରୀ ଶ୍ରୀକ୍ଷେତ୍ରରେ ଏତେ ମଠ, ଏତେ ମନ୍ଦିର, ଏତେ ବିଚାର, ଏତେ ଦର୍ଶନ, ଏତେ ଭାବନା, କୌଣସି ଭାବନାକୁ ମଧ୍ୟ ମହାପ୍ରଭୁ ମନା କରିନାହାନ୍ତି। ସବୁ ଶ୍ରୀକ୍ଷେତ୍ରରେ ସ୍ଥାନ ପାଇଛନ୍ତି। ସବୁ ଶ୍ରୀକ୍ଷେତ୍ରରେ ସ୍ଥାନ ପାଇବା ଦ୍ୱାରା ମହାପ୍ରଭୁଙ୍କର ମହିମା ଆହୁରି ବହୁଗୁଣିତ ହୋଇଛି। ମହାପ୍ରଭୁ ଛୋଟ ହୋଇଯାଇ ନାହାନ୍ତି। ଅନ୍ୟ କେଉଁ ଦେବତା ହୋଇଥିଲେ ହୁଏତ ନିଜ କ୍ଷେତ୍ରରେ ନିଜ ସ୍ଥାନରେ ଅନ୍ୟମାନଙ୍କୁ ସେ ଅସ୍ୱୀକାର କରିଥାନ୍ତେ, ଅନ୍ୟମାନଙ୍କୁ ସ୍ଥାନ ଦେଇନଥାନ୍ତେ, କିନ୍ତୁ ମହାପ୍ରଭୁ ଉଦାର ହୃଦୟରେ ସମସ୍ତଙ୍କୁ ଏ କ୍ଷେତ୍ରରେ ସ୍ଥାନ ଦେଇଛନ୍ତି। ତେଣୁ ଆଜି ଶ୍ରୀକ୍ଷେତ୍ରର ମହିମା କାହିଁକି ଏତେ ବିସ୍ତାରିତ ହୋଇଛି, ଶ୍ରୀକ୍ଷେତ୍ରର ମହିମା କାହିଁକି ଏତେ ବିପୁଳ ହୋଇଛି, ତାର କାରଣ ହେଉଛି ଏଇଭଳି ଗୋଟେ କ୍ଷେତ୍ର ଏବଂ ଏଇଭଳି ଜଣେ ଦେବତା ଯିଏକି ସବୁ ଧର୍ମ, ସବୁ ସମ୍ପ୍ରଦାୟ, ସବୁ ବର୍ଣ୍ଣ, ସବୁ ଧର୍ମ ଏ ସମସ୍ତଙ୍କୁ ଏକାକାର କରିଛନ୍ତି ଏବଂ ସମସ୍ତଙ୍କୁ ଗ୍ରହଣ କରିଛନ୍ତି। ଇଏ ଗୋଟେ ସର୍ବଜନଗ୍ରାହ୍ୟ କ୍ଷେତ୍ର, ସର୍ବଧର୍ମଗ୍ରାହ୍ୟ କ୍ଷେତ୍ର, ସର୍ବସମ୍ପ୍ରଦାୟ ଗ୍ରାହ୍ୟ କ୍ଷେତ୍ର, ସର୍ବଦର୍ଶନ ଗ୍ରାହ୍ୟ କ୍ଷେତ୍ର। ତେଣୁ ସବୁ ଦର୍ଶନ, ସବୁ ବିଚାର ଯେତେବେଳେ ଶ୍ରୀକ୍ଷେତ୍ରରେ ସମାହିତ ହୋଇଛି, ସେଇଥିପାଇଁ ଶ୍ରୀକ୍ଷେତ୍ରର ଏତେ ମହିମା, ଶ୍ରୀକ୍ଷେତ୍ରର ଏତେ ଆଦର। ତେଣୁ ମହାପ୍ରଭୁ ଆଜି ସମସ୍ତ ସତ୍ତ୍ୱକୁ, ସମସ୍ତ ସତ୍ତାକୁ, ସମସ୍ତ ବିଚାରକୁ ଏକୀଭୂତ କରି ଏହି ବଡ଼ଦାଣ୍ଡରେ ବର୍ତ୍ତମାନ ଉଭା ହେଉଛନ୍ତି।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।

0: रथयात्रार हार्दिक शुभेच्छा ओडिसार समृद्धि एवं आत्मनिर्भर भारत लक्ष्य साधन पाई नाल्को सदा सर्वदा संकल्पबद्ध भारतर प्रमुख तथा निर्भर योग्य आलुमिनियम निर्माता नाल्को
1: पुरीर बड़दाण्ड केवल गोटे रास्ता नुहे
2: एहा भक्त ओ भगवान को जोड़ीबार पथ
1: एही पथरे जाति नाही धर्म नाही परिचय नाही
2: अछि केवल मनीष पणिया
1: आउ जते बेले कहा पाई सहाय्यर हाथ बढ़े
2: ताहा ही हुए महाप्रभु प्रति श्रेष्ठ समर्पण
1: सड़क दुर्घटनाग्रस्त जीवन रक्षार संकल्प सह सरकार आनी पीएम राहत योजना
2: जेउठी अनुबंधित घर डाक्तरखाने रे 7 दिन जाय 1.5 लाख टंका पर्यंत रो चिकित्सा खर्च सरकार बहन करंती
1: ओडिसा रो 798 घर डाक्तरखाना एही योजना रे पंजीकृत होईछंती
2: सेही भली समस्त सरकारी डाक्तरखाने रे सड़क दुर्घटनाग्रस्त चिकित्सा संपूर्ण मागणा
1: आसंतु मानवीयता रो एही संकल्प रे सहभागी होई आमे भी बढ़ाइबा सड़क दुर्घटनाग्रस्त को सहायता राहत
2: पवित्र घोष यात्रा रो हार्दिक शुभेच्छा
1: राज्य परिवहन प्राधिकरण ओडिसा द्वारा जनहित रे जारी
3: पवित्र रथयात्रा उपलक्षे सुभद्रा शक्ति बाजार आपनकु जणाउछि असुमारी शुभेच्छा एही शुभ अवसर रे सुभद्रा शक्ति बाजार रे एसएचजी मा माननक हात तयारी हस्ततंत ओ हस्तकला सामग्री सहित मिलिट्री प्रस्तुत विभिन्न जैविक सामग्री रो अपूर्व संभार पवित्र घोष यात्रा उपलक्षे सुभद्रा शक्ति बाजार रे विभिन्न क्रय उपरे स्वतंत्र रिहाती आसंतु आपनक अपेक्षा रे सुभद्रा शक्ति बाजार एसआईआरडी कैंपस यूनिट 8 भुवनेश्वर
4: जय जगन्नाथ जय जगन्नाथ जय जगन्नाथ तेणु ईश्वर दास सप्तदश शताब्दीर कवि कौन कहते महाप्रभु संपर्क में सुजने चिंत नीलगिरी बुद्ध स्वरूप देव हरि सबु रूपर अटे सार ये रूप सर्व अवतार महाशून्य जे शून्य स्थूल शून्य अरूप अमूल्य अवर्ण तेणु ये जो महाप्रभु संपर्क में कहगला ये समस्त अवतार मानक ये हूँ स्थूल रूप सबु अवतार यहाँ पाखु जन्म होती तेणु जेतेबेले मानव कथा उठुची एही मानव मानंकु जानिबा पई मनुष्य को जानिबा पई महाप्रभु स्वयं मानुषी लीला रे आछन्ति महाप्रभु तो निर्गुण तांकर कोनसी गुण नाही तेणु से गुणभुक्त हेले जाइकरी ईश्वर होंती एवं सृष्टि रचना करंती सेहिते पई महाप्रभु एही जो मनुष मानंकु आपण विज्ञापन रु सुनुथिले ए रथयात्रा केवल सामान्य रथयात्रा नुहे माने वाणिज्यिक विज्ञापन मध्य महाप्रभुंकु महिमा घोषणा करुछन्ति ସେମାନେ କହୁଛନ୍ତି ଯେ ରଥଯାତ୍ରା ଗୋଟେ ସାଧାରଣ ରଥଯାତ୍ରା ନୁହେଁ ଏହା ମାନବର ଜୟଯାତ୍ରା ଏ ମହାମାନବିକତାର ଗୋଟେ ପ୍ରଦର୍ଶନ କ୍ଷେତ୍ର ତେଣୁ ମହାପ୍ରଭୁ ସେହି ମଣିଷମାନଙ୍କୁ ଚିହ୍ନିବା ପାଇଁ ସେହି ମଣିଷମାନଙ୍କୁ ଅଧିକ ବୁଝିବା ପାଇଁ ମହାପ୍ରଭୁ ସ୍ୱୟଂ ମାନୁଷୀ ଲୀଳାରେ ଆସିଛନ୍ତି ସେଇଥିପାଇଁ ମହାପ୍ରଭୁଙ୍କର ଯେତେ କଷ୍ଟ ମହାପ୍ରଭୁଙ୍କର ଯେତେ ଆବେଗ ମହାପ୍ରଭୁଙ୍କର ଯେତେ ଉଚ୍ଛ୍ୱାସ ମାନବ ପାଇଁ ଅଛି ସେହି ସବୁ ଉଚ୍ଛ୍ୱାସକୁ ପୁଞ୍ଜି କରି ମହାପ୍ରଭୁ ଆଜି ବଡ଼ଦାଣ୍ଡରେ ବିରାଜମାନ କରିଛନ୍ତି ଚାରମାଳ ଉପରେ ମହାପ୍ରଭୁ ଠିଆ ହୋଇଛନ୍ତି ଏବଂ ଆମର ଯେତେ କର୍ମଚାରୀ ଆମର ଆକାଶବାଣୀ ଧାରା ବିବରଣୀ କେନ୍ଦ୍ରରେ ଅଛନ୍ତି ମହାପ୍ରଭୁ ଯେତେବେଳେ ଚାରମାଳରେ ଥିଲେ ଚାରମାଳ ପାଖରେ ଠିଆ ହୋଇକରି ମହାପ୍ରଭୁ ଯେତେବେଳେ ଆମେ ରାଧାବଲ୍ଲଭ ମଠ ଉପରେ ଠିଆ ହୋଇକରି ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଭାବରେ ସାମ୍ନାସାମ୍ନି ଦେଖୁଥିଲୁ ସମସ୍ତେ କିଛି ସମୟ ପାଇଁ ନିଜର ପ୍ରତ୍ୟକ୍ଷ କର୍ମ ଏବଂ ନିଜର ଦାୟିତ୍ୱକୁ ଭୁଲି ଯାଇକରି ମହାପ୍ରଭୁଙ୍କର ଆଖି ସହିତ ଆଖି ମିଳାଉଥିଲେ ଏବଂ ସମସ୍ତଙ୍କର ଆଖି ଛଳଛଳ ହେଇ ଉଠୁଥିଲା ଏଇଥିପାଇଁ ତ ମହାପ୍ରଭୁଙ୍କର ଅନନ୍ୟତା ଏଇଥିପାଇଁ ତ ରଥଯାତ୍ରାର ଅନନ୍ୟତା ଏଇଥିପାଇଁ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଆମେ ଲୋଡ଼ୁ ଯେ ମହାପ୍ରଭୁଙ୍କ ସହିତ ଆମେ ଆଖି ମିଳେଇଦେବୁ କାରଣ ଜଗମୋହନ ଭିତରେ ଗରୁଡ଼ ଖମ୍ବ ପଛରେ ଠିଆ ହେଇକରି ମହାପ୍ରଭୁଙ୍କୁ ଏତେ ସୁନ୍ଦର ଭାବରେ ଦେଖିବାର ସୁଯୋଗ ଆମକୁ ମିଳୁନାହିଁ ଆଜିକାଲି ମଧ୍ୟ ଦର୍ଶନ ବ୍ୟବସ୍ଥା ଏତେ ଜଟିଳ ହୋଇଯାଇଛି ଏତେ କଷ୍ଟପ୍ରଦ ହୋଇଛି ଯେ ଜଗମୋହନ ଭିତରେ ମହାପ୍ରଭୁଙ୍କୁ ଟିକେ ଭଲ ଭାବରେ ଆଖି ପୁରେଇକି ଦେଖିବା ମନ ପୁରେଇକି ଦେଖିବା ଏ ସୁବିଧା ମଧ୍ୟ ବର୍ତ୍ତମାନ ମିଳୁନାହିଁ ତେଣୁ ବଡ଼ଦାଣ୍ଡରେ ଯେତେବେଳେ ମହାପ୍ରଭୁଙ୍କୁ ଚାହିଁ ମହାପ୍ରଭୁ ଆମକୁ ଚାହିଁଛନ୍ତି ଆମେ ମହାପ୍ରଭୁଙ୍କୁ ଚାହିଁଛୁ ଏହି ପ୍ରକାର ଗୋଟେ ପରିବେଶ ଯେତେବେଳେ ମହାପ୍ରଭୁ ସୃଷ୍ଟି କରିଛନ୍ତି ସେତେବେଳେ ସେ ପରିବେଶକୁ କେହି ହାତ ଚଢ଼ା କରିବାକୁ ଚାହୁଁନାହାନ୍ତି ସମସ୍ତଙ୍କ ଯୋଡ଼ ହସ୍ତ ସମସ୍ତଙ୍କ ଆଖି ମହାପ୍ରଭୁଙ୍କର ଆଖି ସହିତ ମିଶୁଛି ଏବଂ ସମସ୍ତଙ୍କର ଆଖି ଲୁହ ଛଳ ଛଳ କାହିଁକି ଏ କଥା ଘଟେ ବଡ଼ଦାଣ୍ଡରେ କାହିଁକି ଏ କଥା ମହାପ୍ରଭୁ ସମସ୍ତଙ୍କ ଆଖିକୁ ଲୋତକାର୍ଯ୍ୟ କରିଦିଅନ୍ତି କାରଣ ଆତ୍ମା ସହିତ ଆତ୍ମାର ମିଳନ ହୋଇଯାଏ ଏବଂ ମହାପ୍ରଭୁ ହେଉଛନ୍ତି ପରମାତ୍ମା ଆମେ ସମସ୍ତେ ଆତ୍ମା ଆତ୍ମା ଯିଏ ପରମାତ୍ମା ସିଏ ଯିଏ ଜଗତରେ ବ୍ୟାପିକି ରହିଛନ୍ତି ସେ ପରମାତ୍ମା ଯିଏ ଆମର ଅନ୍ତର ଭିତରେ ଅଛନ୍ତି ସେ ଆତ୍ମା ଆତ୍ମା ଏବଂ ପରମାତ୍ମାଙ୍କ ଭିତରେ କୌଣସି ଅନ୍ତର ନାହିଁ ତେଣୁ ଆତ୍ମା ଯେତେବେଳେ ପରମାତ୍ମାଙ୍କୁ ଦେଖୁଛି ଏବଂ ପରମାତ୍ମା ଯେତେବେଳେ ଆତ୍ମାଙ୍କୁ ଦେଖୁଛନ୍ତି ଏହି ଉଭୟ ମିଳନ ମୁହୂର୍ତ୍ତରେ ଉଭୟଙ୍କର ଆଖି ଛଳ ଛଳ ହୋଇଯାଏ ମହାପ୍ରଭୁଙ୍କର ଆଖି ଛଳ ଛଳ ହେଉଛି କି ନାହିଁ

0: ତାହା ଆମ ଆଖିରେ ପଡ଼ୁନାହିଁ, କିନ୍ତୁ ଆମ ଆଖି ଛଳଛଳ ହେଇଯିବା କଥା ମହାପ୍ରଭୁ ନିଶ୍ଚୟ ଦେଖୁଛନ୍ତି। ତେଣୁ ଏଇ ଆଖି ଛଳଛଳ ପରିବେଶ ଏବଂ ଆଖି ଛଳଛଳ ମୁହୂର୍ତ୍ତ କେବଳ ବଡ଼ଦାଣ୍ଡରେ ରଥଯାତ୍ରାରେ ହୁଏ ବୋଲି ଆମେ ରଥଯାତ୍ରାକୁ ଧାଇଁ ଆସୁ ଏବଂ ରଥଯାତ୍ରାକୁ ପ୍ରାଣର ସହିତ ଅନୁଭବ କରିବା ପାଇଁ ଉପଲବ୍ଧ କରିବା ପାଇଁ ଆମେ ଅପେକ୍ଷା କରି ରଖିଥାଉ। ସେଇଥିପାଇଁ ମହାପ୍ରଭୁ ଯେତେବେଳେ ଗୁମୁଟରେ ଦେଢ଼ ଘଣ୍ଟା କାଳ ଅଟକି ଗଲେ, ସେଇ ସମସ୍ତଙ୍କ ମନ ଭିତରେ ଉତ୍କଣ୍ଠା ବଳିଗଲା, ସମସ୍ତଙ୍କ ମନ ଭିତରେ ହାହାକାର ବଳିଗଲା। ସାରା ରାଜ୍ୟରେ ଯେତେବେଳେ ଆକାଶବାଣୀ ମାଧ୍ୟମରେ, ଦୂରଦର୍ଶନ ମାଧ୍ୟମରେ କି ଅନ୍ୟ କୌଣସି ମାଧ୍ୟମରେ ଲୋକମାନେ ବିବରଣୀ ଶୁଣୁଥିବେ, ସମସ୍ତଙ୍କ ମନ ଭିତରେ ମଧ୍ୟ ହସାହସ ନୈରାଶ୍ୟ କରିଥିବ, ଆହା ଆମର ମହାପ୍ରଭୁ କେତେ କଷ୍ଟ ପାଇଲେ, ଯାତ୍ରୀମାନେ ଶ୍ରଦ୍ଧାଳୁମାନେ ଭକ୍ତମାନେ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି, ମହାପ୍ରଭୁ ମଧ୍ୟ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ କ'ଣ ଘଟିଲା ଯେ ମହାପ୍ରଭୁ ଆସିନାହାନ୍ତି? ମହାପ୍ରଭୁ ଗୁମୁଟରେ ବସି ରହିଛନ୍ତି, ତାହିଆ ତାଙ୍କ ମସ୍ତକରେ ନାହିଁ। କେଡ଼େ ସୁନ୍ଦର ଦିଶୁଥାନ୍ତେ ମହାପ୍ରଭୁ, କେଡ଼େ ଶୋଭାଯୁକ୍ତ ହେଇଥାନ୍ତା ତାଙ୍କ ରୂପ, ସେ ରୂପ ଆମେ ଦର୍ଶନ କରିପାରିଲୁ ନାହିଁ। ମହାପ୍ରଭୁଙ୍କର ଯେତିକି ଦୁଃଖ ନୁହେଁ, ଭକ୍ତମାନଙ୍କର ତତୋଧିକ ଦୁଃଖ ଏଇଟା ହେଲା ଆଜି। ତେଣୁ ସେଇଥିପାଇଁ ଆମେ ସମସ୍ତେ ମର୍ମାହତ ହେଇଛୁ, କିନ୍ତୁ ଯେହେତୁ ବିଶ୍ୱ ନିୟନ୍ତା, ସବୁ ତାଙ୍କ ଇଚ୍ଛାରେ ହୁଏ, ସେହି ସବୁର କାରଣ ଏବଂ ନିୟନ୍ତା ହେଉଛନ୍ତି ସେ, ସବୁ କାରଣର କାରଣ ସେ ହେଉଛନ୍ତି। ତେଣୁ ତାଙ୍କରି ଉପରେ ସେ ନିର୍ଣ୍ଣୟ ଛାଡ଼ିଦେଇ ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି।
1: ଶ୍ରୀ ଜଗନ୍ନାଥ ନୀଳାଦ୍ରି ଶିର ମୁକୁଟ ରତ୍ନ ହେ ଦାରୁ ବ୍ରହ୍ମନ ଘନ ଶ୍ୟାମ ପ୍ରସିଦ୍ଧ ପୁରୁଷୋତ୍ତମ। ଆଜି ଯାହାଙ୍କ ନାମରେ ଏ କ୍ଷେତ୍ର ନାମିତ ହୋଇଛି ଏବଂ ଯାହାଙ୍କର ନାମ ହେଉଛି ସର୍ବୋତ୍ତମ, ସିଏ ହେଉଛନ୍ତି ପୁରୁଷୋତ୍ତମ। ସର୍ବେଷାଂ ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଆଜି ଏଇ ଯେଉଁ ବ୍ରହ୍ମ ମହୋତ୍ସବ ଅନୁଷ୍ଠିତ ହେଉଛି, ଏଇ ଯେଉଁ ପୁରୁଷୋତ୍ତମ ହେଉଛନ୍ତି କିଏ, ଯିଏ ହେଉଛନ୍ତି ସର୍ବଦେବାନାଂ, ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ, ସମସ୍ତ ଦେବତାମାନଙ୍କର ରାଜା ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ, ଏବଂ ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ, ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ରାଜା ମଧ୍ୟ ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ। ତେଣୁ ଆଜି ଏ ସମ୍ପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ବିରାଜମାନ କରିଛନ୍ତି ଯେଉଁ କ୍ଷେତ୍ରର ଆରାଧ୍ୟ, କ୍ଷେତ୍ରର ଇଷ୍ଟ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ସିଏ ହେଉଛନ୍ତି ପୁରୁଷୋତ୍ତମ। ତେଣୁ ଆଜି ପୁରୁଷୋତ୍ତମ କ୍ଷେତ୍ରରେ ବର୍ତ୍ତମାନ ବିଜେ କରୁଛନ୍ତି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମହାପ୍ରଭୁ ତାଙ୍କର ନନ୍ଦିଘୋଷ ରଥକୁ। ଆଉ କିଛି ସମୟ ପରେ ଏଇ ଯେଉଁ ବାଦ୍ୟ ବାଜୁଛି, ଏ ଘଣ୍ଟ ବାଜୁଛି, ପ୍ରାୟ ମହାପ୍ରଭୁଙ୍କ ପାଇଁ ଦେଢ଼ ଘଣ୍ଟା ଦୁଇ ଘଣ୍ଟା ହେଲା ସେମାନେ ବାଦ୍ୟ ବଜାଉଛନ୍ତି, ନୃତ୍ୟକାରୀମାନେ ନୃତ୍ୟ କରୁଛନ୍ତି, ଏବଂ ଆଲଟ ପଡ଼ୁଛି, ତାମର ମଧ୍ୟ ପଡ଼ୁଛି, ଏବଂ ଛତ୍ର ସେମିତି ଟେକା ହେଇଛି। ମହାପ୍ରଭୁ ବର୍ତ୍ତମାନ ବଡ଼ଦାଣ୍ଡରୁ ଚାରମାଳ ଉପରକୁ ଉଠି ଆଉ ଅଳ୍ପ ସମୟ ପରେ ସେ ବର୍ତ୍ତମାନ ପହଞ୍ଚିଗଲେଣି ସିଂହାସନ ନିକଟରେ, ଏବଂ ସିଂହାସନରେ ବସିଲେ ମହାପ୍ରଭୁ ଟିକେ ଉତ୍ତର ଦିଗକୁ ମୁହଁ ଟିକେ କରିଦେବେ, ଯାହାଫଳରେ ସମସ୍ତେ ଯେଉଁ ଚାହିଁକିରି ବସିଥିଲେ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ରଥେତୁ ବାମନଙ୍କ ଦୃଷ୍ଟୁଆ ପୁନର୍ଜନ୍ମ ନ ବିଦ୍ୟତେ, ତେଣୁ ସେଇ ବାମନ ରୂପୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସମସ୍ତେ ଆଉ ଅଳ୍ପ ସମୟ ପରେ ଦର୍ଶନ କରିବେ। ବର୍ତ୍ତମାନ ସିଂହଦ୍ୱାର ଠାରୁ ଲମ୍ବି ଯାଇଛି ଜନସ୍ରୋତ ବଡ଼ଦାଣ୍ଡ ଆଡ଼କୁ, ଏବଂ ବଡ଼ଦାଣ୍ଡରେ ଆଜି ଥାଳି ମାରିଦେଲେ ଥାଳି ଚାଲିଯିବ, ସୋରିଷ ପକାଇବାକୁ କେଉଁଠି ରାସ୍ତା ନାହିଁ, କୌଣସି ଅବକାଶ ନାହିଁ। ତେଣୁ ବହୁ ବ୍ୟକ୍ତି ବର୍ତ୍ତମାନ ଅପେକ୍ଷା କରିଛନ୍ତି, ବହୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି, ବହୁ ଭକ୍ତମାନଙ୍କର ସମାବେଶ ଘଟିଛି ପରମ ପାବନ ଶ୍ରୀକ୍ଷେତ୍ର ଧାମରେ। ପାଗ ପ୍ରତିକୂଳ ହଉ ଯାହା ବି ହଉ, ସମସ୍ତେ ଧାଇଁ ଆସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ଏବଂ ଯେଉଁ ଭକ୍ତମାନେ ଆସୁଛନ୍ତି ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ସେ ମଧ୍ୟ ବଡ଼ ଦେଉଳ ଛାଡ଼ି ବର୍ତ୍ତମାନ

ବର୍ତ୍ତମାନ ବିଜେ କରିସାରିଲେଣି ନନ୍ଦୀ ଘୋଷ ରଥରେ, ଏବଂ ଆଉ ଅଳ୍ପ ସମୟର ଅପେକ୍ଷା, ଏହାପରେ ଆମର ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଠାକୁରମାନେ ରୁନ୍ଧା ହେବେ, ରୁନ୍ଧା ହେଲା ପରେ ତାଙ୍କର ସୋଲ ଚିତା ଲାଗିବ, ଏବଂ ମନ୍ଦିର ଭିତରେ ଆହୁରି ତିନି ଜଣ ଦିଅଁ ଅଛନ୍ତି, ଅର୍ଥାତ୍

ଅରବିନ୍ଦମ୍। ମହାପ୍ରଭୁ ବଡ଼ ଠାକୁର ଜଗନ୍ନାଥଙ୍କର ଏ ଦିବ୍ୟ ଲୀଳାରେ ଶ୍ରୋତାବନ୍ଧୁ ରଥାରୂଢ଼ ହେଉଛନ୍ତି, ଗର୍ଭଗୃହକୁ ପ୍ରବେଶ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଆପଣମାନେ ଜାଣନ୍ତି ଯେପରି ଶ୍ରୀମନ୍ଦିର ସେହିପରି ରଥ ମଧ୍ୟ, ଯେପରି ଶ୍ରୀମନ୍ଦିରର ଚାରୋଟି ଦ୍ୱାର ଆଉ ସ୍ତମ୍ଭ ଅଛନ୍ତି, ତାର ପାଚେରୀ ଅଛି, ସେହିପରି ଛୋଟ ଆକାରର ଶ୍ରୀମନ୍ଦିର ହେଉଛନ୍ତି ଏ ରଥ। ତେଣୁ ସେଇ ରଥର ଦ୍ୱାର ଦେଇ ଗର୍ଭଗୃହକୁ ବା ଯେଉଁ ଆସନରେ ମହାପ୍ରଭୁ ଯେଉଁ ପିଣ୍ଡି ଉପରେ ବସିବେ, ସେଇ ଗର୍ଭ ଋଷି ପଟା ତାରି ଉପରକୁ ଝୁଲି ଝୁଲି କାଳିଆ ଠାକୁର ଆଜି ଟିକେ ଅଭିମାନ କରିଛନ୍ତି। ମହାପ୍ରଭୁଙ୍କର ପହଣ୍ଡି ଗତିରୁ ଆମେ ନିଶ୍ଚିତ ଭାବରେ ଅନୁଭବ କରିବା। ପତିତାନାଂ ପତିତୋହମ୍, କାହିଁକିନା ପ୍ରାର୍ଥନା ଦ୍ୱାରା ସବୁକିଛି ସମ୍ଭବ। ଏଠି ଭକ୍ତ ପ୍ରାର୍ଥନା କରୁଛି, ପତିତାନାଂ ପତିତୋହମ୍ ତ୍ୱମେବ ପାପହାରକ, ହେ ମହାପ୍ରଭୁ ଯେତେ ପାପ ହରଣ ହୋଇପାରିବ ସେଥିପାଇଁ ଏକମାତ୍ର ତୁମେ ହିଁ ପାପହାରକ। ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ, ହେ ବିଭୁ ହେ ପ୍ରଭୁ ଜଗନ୍ନାଥ ତୁମେ କ୍ଷମା କରିଦିଅ। ଆଶ୍ଚର୍ଯ୍ୟ ଲାଗିବ ଆପଣମାନଙ୍କୁ, ଶ୍ରୀମନ୍ଦିରର ମେଘନାଦ ପାଚେରୀ କଡ଼ରେ ହଜାର ହଜାର ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି ଅଲୌକିକ ଲୀଳାକୁ। ଆଉ ମୁଣ୍ଡମାଳ ବଡ଼ଦାଣ୍ଡ ପରିପୂର୍ଣ୍ଣ, କହିବାକୁ ଗଲେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପଛକୁ ପଛ ଲାଗି ରହିଛନ୍ତି। ଆପଣମାନେ ତ ଅନୁଭବୀ, ଆଜିର ସକାଳ ସମୟରୁ ମେଘ ମାତ୍ର ଦୁଇ ଘଣ୍ଟା ମଝିରେ ବିଶ୍ରାମ ନେଇଥିଲା, ତାପରେ ଅବିରତ ବର୍ତ୍ତମାନ ମଧ୍ୟ ମେଘ ପୂର୍ବ ପରି ଚାଲିଛି। ଏଣୁ ଆକାଶ ମଧ୍ୟ ଅନ୍ଧକାର ପରିବେଶ ରହିଛି, କିନ୍ତୁ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାକୁ ବାୟୁ ବରୁଣ ଶଶାଙ୍କ ଇଏ ସମସ୍ତେ ଅଗ୍ନିଦେବ ସମସ୍ତେ ସ୍ୱାଗତ କରୁଛନ୍ତି ଆଉ ସାନ୍ନିଧ୍ୟ ଲାଭ କରୁଛନ୍ତି। ତେଣୁ ସେ ଯେଉଁ ପାଟ ରଜୁରେ ପହଣ୍ଡି କରାଯାଉଥିଲା, ବାହୁଟ କଣ୍ଟ ଯାହା ବଉଳ କାଠରେ ତିଆରି, ମହାପ୍ରଭୁଙ୍କର ସେନାପଟା ଲାଗି ସମୟରେ ଶ୍ରୀଅଙ୍ଗରେ ଦିଆଯାଇଥାଏ। କାହିଁକିନା ଶ୍ରୀଅଙ୍ଗ ଯେତେବେଳେ ପହଣ୍ଡି ହୋଇ ହୋଇ ଆସିବେ, ପାବଚ୍ଛ ଡେଇଁବେ, ତଳେ ବାଜିବେ, ସେଇ ଶ୍ରୀଅଙ୍ଗକୁ କ୍ଷତି ନ ପହଞ୍ଚିବା ପାଇଁ ବାହୁଟ କଣ୍ଟ ସେନାପଟା ଲାଗି ହୋଇଥିଲେ ମହାପ୍ରଭୁ। ଜଣେ ହନୁମାନ ବେଶରେ ତାଙ୍କର ଗଦାକୁ ବୁଲାଇ ଘଣ୍ଟୁଆମାନଙ୍କର ପାଖରେ ସେ ମଧ୍ୟ ତାଳ ପ୍ରଦାନ କରୁଛନ୍ତି। ଟିକିଏ ହେଲେ କେହି କାହାକୁ ଛାଡ଼ୁନାହାନ୍ତି, ସେବା କରିବାରେ ଉଣା ରହୁନାହିଁ। ତେବେ ମଣିଷ ଜୀବନରେ ନିଶ୍ଚିତ ଭୁଲ ନା ଭୁଲର ବ୍ୟବସ୍ଥା କେଉଁଠି ନା କେଉଁଠି ରହିଥାଏ। ତେବେ ଭୁଲ ହେବାଟା ବଡ଼ କଥା ନୁହେଁ, ଭୁଲକୁ ସୁଧାରିବା ପାଇଁ ମହାପ୍ରଭୁଙ୍କ ପାଖରେ ଆମେ ସମର୍ପିତ ହେବା, ଇଏ ହେଉଛି ଆମର ପରମ କର୍ତ୍ତବ୍ୟ। ଶାସ୍ତ୍ର ପରା କହିଛନ୍ତି, ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଜାତି ପାତ୍ରତ୍ୱମ୍, ପାତ୍ରତ୍ୱାତ୍ ଧନମ ଆପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍। ତେଣୁ ସୁଖ ପାଇବାକୁ ହେଲେ ବିନୟର ଆବଶ୍ୟକତା ଅଛି। ଯେଉଁ ସାମଗ୍ରିକ ଏ ଯେଉଁ ଉତ୍ସବ ଘୋଷ ଯାତ୍ରା, ଏଥିରେ ଅନେକ ପ୍ରକାରର, ଯେମିତି ଆପଣ ଜାଣିଛନ୍ତି, 119

ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୃଥକ ପୃଥକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ରଥଯାତ୍ରାକୁ ଭାରତୀୟ ସଂହତି ଐତିହ୍ୟ ଏବଂ ସାଂସ୍କୃତିକ ବୈଭବର ଏକ ଅଂଶ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ସମସ୍ତଙ୍କର ସୁଖ ସମୃଦ୍ଧି ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣାର ଜିନ୍ଦ ରେଳ ଷ୍ଟେସନରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଚଳାଚଳ କରିବ। ଏହା ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ, ଯାହାକି ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତି ଦେଇଥାଏ। ଏହି ପ୍ରକ୍ରିୟା ଜଳୀୟ ବାଷ୍ପକୁ ଉପଉତ୍ପାଦରେ ପରିଣତ କରିଥାଏ, ଯାହାଫଳରେ କାର୍ଯ୍ୟକ୍ଷମ ସମୟରେ ଏଥିରେ କାର୍ବନ୍ ନିର୍ଗମନ ଶୂନ୍ୟ ହୋଇଥାଏ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯାହାକି ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ସବୁଠାରୁ ଲମ୍ବା ହାଇଡ୍ରୋଜେନ୍ ଚାଳିତ ଯାତ୍ରୀ ଟ୍ରେନ୍ ମଧ୍ୟରେ ଅନ୍ୟତମ। ଏହି ଟ୍ରେନ୍ର ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ ଜାପାନ ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ କଏଦୀଙ୍କୁ ଶୀଘ୍ର ତଥା ତ୍ୱରିତ ମୁକ୍ତି ପାଇଁ ଏକ ସମନ୍ୱିତ ନୀତି ପ୍ରସ୍ତୁତ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିପାଇଁ ଏକ ନୀତି ପ୍ରସ୍ତୁତ ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ମାମଲାଗୁଡ଼ିକର ବିଚାର ପାଇଁ ଦେଶବ୍ୟାପୀ ଏକ ସମନ୍ୱିତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ 3 ମାସର ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ସମୟସୀମା ମଧ୍ୟରେ ନୀତି ପ୍ରସ୍ତୁତ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ବର୍ଗର କଏଦୀଙ୍କ ମୁକ୍ତି ପାଇଁ ଦାଖଲ ହେଉଥିବା ଆବେଦନଗୁଡ଼ିକ ଉପରେ ତ୍ୱରିତ ବିଚାର ତଥା ଉତ୍ତରଦାୟିତ୍ୱ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଇ ପ୍ରିଜନ୍ସ ପୋର୍ଟାଲ ସହ ଯୋଡ଼ିବାକୁ ସୁପ୍ରିମକୋର୍ଟ କହିଛନ୍ତି। ପେଟ୍ରୋଲ ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସରକାର ସଂଶୋଧନ କରିଛନ୍ତି। ଡିଜେଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 15.50 ଏବଂ ଏଟିଏଫ୍ ରପ୍ତାନୀ ଉପରେ ପ୍ରତି ଲିଟର 14.50 ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 2.50 ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ସହ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପଶ୍ଚିମ ଏସିଆ ସଂକଟ ପରିପ୍ରେକ୍ଷୀରେ ଦେଶରେ ତୈଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ 27 ତାରିଖରୁ ଏହି ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରାଯାଇଥିଲା। ପ୍ରତି 15 ଦିନ ବ୍ୟବଧାନରେ ଏହି ଶୁଳ୍କ ହାରର ସମୀକ୍ଷା କରାଯାଇଥାଏ। ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳରେ ସୃଷ୍ଟ ପ୍ରତିବନ୍ଧକ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଆର୍ଥିକ ଆହ୍ୱାନର ମୁକାବିଲା ଦିଗରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ବିମ୍ଷ୍ଟେକ୍ ଜାତୀୟ ସୁରକ୍ଷା ମୁଖ୍ୟଙ୍କ 5ମ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ ଏହା କହିଛନ୍ତି। ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେବା ଯୋଗୁଁ ସବୁ ରାଷ୍ଟ୍ର ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ପାରସ୍କରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି, ସହଭାଗିତା ସମ୍ପନ୍ନ ପଦକ୍ଷେପ ଏବଂ ଆଲୋଚନା ମାଧ୍ୟମରେ ଆହ୍ୱାନର ସମାଧାନ ନେଇ ଶ୍ରୀ ଡୋଭାଲ ପରାମର୍ଶ ଦେଇଛନ୍ତି। ଭାରତ ମହାସାଗର ଅଞ୍ଚଳର ବିମ୍ଷ୍ଟେକ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସକ୍ରିୟ ଅର୍ଥନୈତିକ କ୍ଷେତ୍ରଗୁଡ଼ିକୁ ଏକତ୍ରିତ କରିପାରିଛି। ଏହି ଅଞ୍ଚଳଗୁଡ଼ିକର ମୋଟ ଘରୋଇ ଉତ୍ପାଦ ପ୍ରାୟ 5 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସୁରକ୍ଷା ସମ୍ପର୍କିତ ଆହ୍ୱାନର ମୁକାବିଲା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ, ଆନ୍ତର୍ଜାତିକ ସଂଗଠିତ ଅପରାଧ, ସାଇବର ବିପଦ, ସାମୁଦ୍ରିକ ସୁରକ୍ଷା ଆହ୍ୱାନର ମୁକାବିଲା ଦିଗରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଆଗକୁ ବଢ଼ୁଛନ୍ତି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଦେଶର ସୀମା ସୁରକ୍ଷା ସହିତ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ସରକାର ପ୍ରୟାସ ଜାରି ରଖିଛନ୍ତି। ବିକାଶ ଏବଂ ଜାତୀୟ ସୁରକ୍ଷାକୁ ସମନ୍ୱିତ

0: ଗତିଶୀଳ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସୀମା ସଡ଼କ ସଂଗଠନ ବିଆର୍ଓର ପ୍ରଯୁକ୍ତି ସମ୍ମିଳନୀକୁ ଆଜି ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ଉନ୍ନତ ଭିଭିଭୂମି ସଦାସର୍ବଦା ଏକ ବିକଶିତ ସଭ୍ୟତାର ପରିଚୟ ଦେଇଆସିଛି। ଏବେ ପ୍ରସ୍ତୁତ କରାଯାଉଥିବା ଭିଭିଭୂମି ଭବିଷ୍ୟତରେ ଦେଶର ସଭ୍ୟତାର ପରିଚୟ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି। ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାର ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି।
1: हम ये समझते हैं कि जिस देश का इंफ्रास्ट्रक्चर मजबूत होगा उसी देश का फ्यूचर भी सबसे अधिक मजबूत होगा। हमने इंश्योर किया दूर दराज के किसी भी क्षेत्र में रहने वाला कोई भी नागरिक मेन स्ट्रीम से कटा हुआ महसूस न करे। और साथियों हमने ऐसा इसलिए किया क्योंकि हमने कनेक्टिविटी को सिविलाइजेशन के डेवलपमेंट का एक अनिवार्य अंग माना।
0: ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶିଳ୍ପକ୍ଷେତ୍ର ଶିକ୍ଷାନୁଷ୍ଠାନ ଯନ୍ତ୍ରୀ ଏବଂ ପ୍ରଶାସକ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରୋହତାଙ୍ଗରେ ନିର୍ମିତ ଅଟଳ ଟନେଲ ଉମ୍ଲିଙ୍ଗଲରେ ଅବସ୍ଥିତ ବିଶ୍ୱର ସର୍ବୋଚ୍ଚ ସଡ଼କ ଏବଂ ପ୍ରାୟ 13,000 ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ପ୍ରକଳ୍ପଗୁଡ଼ିକ ସୀମା ସଡ଼କ ସଂଗଠନର ଦକ୍ଷତାର ଏକ ପ୍ରକୃତ ନିଦର୍ଶନ ବୋଲି ଶ୍ରୀ ସିଂହ ବର୍ଣ୍ଣନା କରିଛନ୍ତି। ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ ଏବଂ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟରେ ଡ୍ରୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଡ୍ରୋନ୍ ମାଧ୍ୟମରେ କଫ ନମୁନା ପରିବହନ ପରୀକ୍ଷଣ ସମୟକୁ ହ୍ରାସ କରିବା ସହ ସୀମିତ ଖର୍ଚ୍ଚରେ ସମ୍ପାଦନ ହୋଇପାରିବ। ଆଇସିଏମ୍ଆର୍ ପ୍ରତିଷ୍ଠାନର ଆକାଂକ୍ଷୀ ଆଇ ଡ୍ରୋନ୍ ପଦକ୍ଷେପ ଅଧୀନରେ ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଏହାର ପରୀକ୍ଷାମୂଳକ ଅଧ୍ୟୟନ କରାଯାଇଛି। ବିବିନଗର ଏମ୍ସ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏନ୍ଟିଇପିର ମିଳିତ ଆନୁକୂଲ୍ୟରେ ଏହି ଅଧ୍ୟୟନ କରାଯାଇଛି। ଏଥିରେ 840 ଜଣ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଜାପାନ ଓପନ୍ ସୁପର 750 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ସିନ୍ଧୁ ବିଶ୍ୱର 5 ନମ୍ଘର ଖେଳାଳି ଚୀନ୍ର ହାନ୍ ୟୁଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ରେ ତନିଶା କ୍ରେଷ୍ଟୋ ଏବଂ ଧ୍ରୁବ କପିଳାଙ୍କ ମିଳିତ ଯୋଡ଼ି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ସିନ୍ଧୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଭାରତର ଏକମାତ୍ର ଖେଳାଳି ଭାବେ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ କଏଦୀଙ୍କୁ ଶୀଘ୍ର ମୁକ୍ତି ନେଇ ଏକ ସମନ୍ୱିତ ନୀତି ପ୍ରସ୍ତୁତ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଗୁରୁତ୍ୱାରୋପ କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଏବଂ ଜାପାନ ଓପନ୍ ସୁପର 750 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
2: This is Akashvani and I am Valsa Williams with the midday news. The headlines. India calls for closer cooperation among BIMSTEC member countries to tackle security and economic challenges amid geopolitical conflicts. Defence Minister Rajnath Singh says government is ensuring development and national security progress on the same path. Supreme Court suggests CBSE to introduce third language from class 5 or 6. India set to launch first hydrogen-powered train to promote green and sustainable rail mobility. PV Sindhu stuns world number 5 Han Yue of China in straight games to storm into quarterfinals of Japan Open Badminton Tournament. And in cricket, second ODI between India and England to be played in Cardiff this evening. National Security Advisor Ajit Doval has underscored the need for closer regional cooperation to tackle evolving security challenges amid global geopolitical conflicts. He said BIMSTEC member states need to work together and take decisive actions for their mutual benefit. He was speaking at the fifth meeting of the BIMSTEC National Security Chiefs in New Delhi today. Mr. Doval said, world is witnessing conflicts and geopolitical uncertainties, and the countries are also facing multi-domain security threats amplified by rapid technological advancements. He underscored the need for closer cooperation

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭକ୍ତିମୟ ପରିବେଶରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅପରାହ୍ନ 4ଟାରେ ଜନ୍ମବେଦୀ ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ରଥଯାତ୍ରା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ୍ ରପ୍ତାନୀ ଶୁଳ୍କରେ ସଂଶୋଧନ କଲେ ସରକାର। ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, କଟକ ବାଙ୍କିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ପରେ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ସମୟ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଚାଲିଛି। ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଟାହିଆ ହଲାଇ ଭକ୍ତଙ୍କ ଗହଣରେ ବିଜେ କରିଛନ୍ତି କାଳିଆ ସାନ୍ତେ। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ବଡ଼ଦାଣ୍ଡରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଘଣ୍ଟା, ଖୋଳ ତାଳ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଛି। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9ଟାରେ 3 ରଥକୁ ପ୍ରତିଷ୍ଠା କରାଯିବା ପରେ 9:30ରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି, ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ। ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ରଥ ଉପରେ ବିଜେ କରାଯାଇଥିଲା। ଏହାପରେ ଅପରାହ୍ନରେ ରଥ ଉପରେ ଚିତା ଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହଦେବ 3 ରଥରେ ଛେରାପହଁରା କରିବେ। ଅପରାହ୍ନ 4ଟାରେ ଚାରମଳ ଫିଟା, ଘୋଡ଼ା ଏବଂ ସାରଥି ଯୋଚାଯିବ। ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ରଥଯାତ୍ରାର ଭକ୍ତିମୟ ପରିବେଶ ମଧ୍ୟକୁ।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ଏଥିରେ ରହିଲେ 3 ଦେବତା। 3 ଦେବତା ହେଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମଦନମୋହନ ରହିଲେ ଏବଂ ଉପରେ ରହିଲେ ହନୁମାନଜୀ। ଏଇଭଳି ଭାବରେ ସେ 3 ଜଣ, ତେଣୁ ଏ ସମସ୍ତେ ମିଶିଲେ ଦଶାବତାର। ସେଥିପାଇଁ ଏ କ୍ଷେତ୍ରକୁ କହନ୍ତି ଦଶାବତାର କ୍ଷେତ୍ର, କାହିଁକିନା ଏ କ୍ଷେତ୍ରରେ
1: ନବଦିନାତ୍ମକ ଯାତ୍ରା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ବାହାରିଥିବା ବେଳେ ଆଜି ସକାଳୁ ଶ୍ରୀମନ୍ଦିରରେ ସର୍ବପ୍ରଥମେ ମଙ୍ଗଳ ଆଳତୀ ନୀତି ହୋଇଥିଲା। ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଦି ଦୈନନ୍ଦିନ ନୀତିନୀତି କରାଯିବା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବା ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ମହାପ୍ରଭୁଙ୍କୁ ବାମନ ବେଶରେ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରୁଛି। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଝିପିଝିପି ବର୍ଷାର ସ୍ନିଗ୍ଧ ପରସରେ ଭିଜୁଛି ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ଶଙ୍ଖଧ୍ୱନିର ପବିତ୍ରତା, ଘଣ୍ଟନାଦର ଗମ୍ଭୀରତା ଓ ଜୟ ଜଗନ୍ନାଥ ଧ୍ୱନିର ଗଗନଭେଦୀ ଧ୍ୱନି ମଧ୍ୟରେ ବଡ଼ଦାଣ୍ଡ ପାଲଟିଛି ଭକ୍ତିର ମହାତୀର୍ଥସ୍ଥଳ।

0: ବିଭାଗ ପାଇଁ ମୋ ସ୍କୃତିରେ ଖାତାରଣୀୟ।
1: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଅବସରରେ ଦେଶ ବିଦେଶରେ ରହୁଥିବା ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ୱରେ ବିରଳ। ଏହି ପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭଗବାନଙ୍କ ନିକଟରେ ଦେଶବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି। ରଥଯାତ୍ରା ସହ ଜଡ଼ିତ ପରମ୍ପରା ଭାରତ ଏବଂ ବିଶ୍ୱର ଅନେକ ପିଢ଼ିକୁ ପ୍ରେରଣା ଦେଇଛି। ଏହା ବିନମ୍ରତା, ସାମୁହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା ଓ ମାନବତାର ମହାନ ଭାବନାକୁ ଆହୁରି ସୁଦୃଢ଼ କରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଭ୍ରାତୃତ୍ୱ ଓ ସମାନତାର ପ୍ରତୀକ। ତାଙ୍କ ଆଶୀର୍ବାଦରୁ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିଉଠୁ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ତ୍ରିକୁଟ ପର୍ବତର ଛଳିଆ ଶିଖରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ତିନି ଠାକୁରଙ୍କର ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗି ପରେ ପହଣ୍ଡି ଆରମ୍ଭ ହୋଇଥିଲା। ସେବାୟତମାନେ 108 ପାହାଚ ଅତିକ୍ରମ କରି ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଆଣିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ବିଳମ୍ବିତ ରାତିରେ ପୁରୀ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରଥଯାତ୍ରା ପାଇଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ଜଳବନ୍ଦୀ କିମ୍ବା ବର୍ଷା ଯୋଗୁଁ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ସରକାରଙ୍କର ପ୍ରାଥମିକତା। ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ ରହଣିକୁ ସୁନିଶ୍ଚିତ କରିବା ଏବଂ ତୁରନ୍ତ ସମାଧାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମ୍ଭେଦନଶୀଳ ସ୍ଥାନ ପରିଦର୍ଶନ କରି ଶ୍ରୀ ମହାପାତ୍ର ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପିଂ ସିଷ୍ଟମ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଜମି ରହିଥିବା ଜଳ ନିଷ୍କାସନ ପ୍ରକ୍ରିୟାକୁ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ପରେ ପୁରୀରେ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ସରକାର ସଂଶୋଧନ କରିଛନ୍ତି। ଡିଜେଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 15.50 ଏବଂ ଏଟିଏଫ୍ ରପ୍ତାନୀ ଉପରେ ପ୍ରତି ଲିଟର 14.50 ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 2.50 ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ସହ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର, ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅନ୍ୟାୟ, ଅନୀତି ଓ ଶୋଷଣ ବିରୁଦ୍ଧରେ ତାଙ୍କର ଲଢ଼େଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଓ କୃଷକ ଆନ୍ଦୋଳନର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଛି। ରାଜ୍ୟ ସରକାରଙ୍କର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ପଣ୍ଡା ସମୀକ୍ଷା କରିଥିଲେ। ଜଳ ବିଭାଜିକା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲା ବାଙ୍କିରେ ସର୍ବାଧିକ 210, ଅନୁଗୁଳରେ 206 ଓ ତାଳଚେରରେ 195 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭକ୍ତିମୟ ପରିବେଶରେ ପୁରୀରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।

0: ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। କଟକ ବାଙ୍କିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।
1: ଆକାଶବାଣୀ କଟକ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ବର୍ତ୍ତମାନ ଶୁଣାଇବା ପାଇଁ ଆପଣମାନଙ୍କୁ ନେଇଯାଉଛୁ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡକୁ। ଧାରାବିବରଣୀ ପ୍ରଦାନ କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।
2: ବାମନ ଅବତାରରେ ଜଗନ୍ନାଥଙ୍କର ଏ ଘୋଷ ଯାତ୍ରା, ତାହେଲେ ଶାସ୍ତ୍ରରେ କୁହାଯାଇଛି ପୁନର୍ଜନ୍ମ ହେବ ନାହିଁ। ଇଏ ତ ଆମର ପାପ ପୁଣ୍ୟର କଥା, ପାପ ପୁଣ୍ୟର ବିଚାର କିଏ କରେ? କାରଣ ପ୍ରଭୁଙ୍କ ନିକଟକୁ କେବଳ ଭକ୍ତ ଆସିଥାଏ ମିଳିତ ହେବା ପାଇଁ। ଇ ପତିତ ପାବନଙ୍କ ଯାତ୍ରା ସତରେ କାଳିଆ, ଅଙ୍ଗ ଠାରୁ ଅଙ୍ଗି ତୁମର ଏ ଯୋଉ ଗୁଣ୍ଡିଚା ମନ୍ଦିରକୁ ଯୋଉ ଯାତ୍ରା, ଏ ଯାତ୍ରା ସବୁଠୁ ନିଆରା, ସବୁଠୁ ଅଲଗା। ସେଇଥିପାଇଁ ତ ଏ ନିଆରା ଅନୁଭବ ଭିତରେ ଆଜି ଅନେକ ଶ୍ରଦ୍ଧାଳୁ ଭକ୍ତ ଏବେ ମଧ୍ୟ ପ୍ରତୀକ୍ଷାରତ, ଏବେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ ଗଜପତି ମହାରାଜ ଚଳନ୍ତି ବିଷ୍ଣୁ ବୋଲି ଯାହାଙ୍କୁ କୁହାଯାଇଛି, ସିଏ ଆସିବେ। ରଥରେ ସମାର୍ଜନା କାର୍ଯ୍ୟ କରିବେ, ଛେରା ପହରା କାର୍ଯ୍ୟ ହେବ। ଛେରା ପହରା କାର୍ଯ୍ୟ ହେବା ପରେ ରଥରେ ଦୌଡ଼ି ଲାଗିବ, ଘୋଡ଼ା ଯୋଚାଯିବ ଏବଂ ରଥ ଟଣାର ଯେତେବେଳେ ନିର୍ଦ୍ଦେଶ ଆସିବ, ସେଇ ରଥକୁ ଅଣ୍ଟାରେ ଭିଡ଼ି, ଦୌଡ଼ିକୁ ଭିଡ଼ି, ଭାବଭକ୍ତିର ଡୋରକୁ ଭିଡ଼ି ଟାଣି ନେଇଯିବେ ଗୁଣ୍ଡିଚା ମଣ୍ଡପ ନିକଟକୁ। ଯୋଉ ଗୁଣ୍ଡିଚା ନିକଟ ମଣ୍ଡପ ପାଖରେ ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ ଭକ୍ତ, କାରଣ ଆଜି ବଡ଼ଦାଣ୍ଡ ଗୋଟିଏ ସଳଖରେ ଯଦି ଆପଣମାନେ ଦେଖିବେ, ଆମେ ଯାହା ଦେଖିପାରୁଛୁ ଶ୍ରୋତାବନ୍ଧୁ, ଏତେ ସଂଖ୍ୟାରେ ଜନସମୁଦ୍ରର ଭଳିଆ ଗହଳି, ତା ସାଙ୍ଗକୁ ବର୍ଷା ମଧ୍ୟ ପଡ଼ୁଛି। ଏବେ ମଧ୍ୟ ଶ୍ରୀକ୍ଷେତ୍ରର ସେଇ ଭୂମିରେ ବର୍ଷା ତାର ଅବିରତ ଧାରା କିଞ୍ଚିତ କିଞ୍ଚିତ ମଧ୍ୟ କରିଚାଲୁଛି। ସେଇ ଭକ୍ତି ଏକ ଭାବମୟ ଅମୃତ ମିଳନ, ଭକ୍ତି ପାଇଁ ବନ୍ଧା ପଡ଼ି ଅଛନ୍ତି ଭଗବାନ। ଆଜି ଭକ୍ତ ପାଇଁ ପ୍ରଭୁ ବନ୍ଧା ପଡ଼ିଛନ୍ତି, ଯାହାକୁ ଆମେ ବର୍ଣ୍ଣନା ମଧ୍ୟ କରିପାରିବା ନାହିଁ, ଅବର୍ଣ୍ଣନୀୟ ସେ ପ୍ରଭୁଙ୍କର ଲୀଳା। କାରଣ ବେଦ ବଖାଣିଛି, ଶାସ୍ତ୍ରରେ ରହିଛି, ନିୟତ ପ୍ରମାଣ ସତ, ନୀଳାଚଳ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ। ଏ ଜଗତର ନାଥ ଜଗନ୍ନାଥ, ଯାହାଙ୍କୁ ବେଦ ମଧ୍ୟ ବର୍ଣ୍ଣନା କରିପାରୁନି, ବେଦ ମଧ୍ୟ ନେତି ନେତି ବୋଲି କହିଛନ୍ତି ତାଙ୍କର ମହିମାକୁ ବର୍ଣ୍ଣନା କରିବାକୁ ଯାଇ। ସେହିପରି ଭାବରେ ପ୍ରଭୁଙ୍କର ଏ ଅନନ୍ୟ ଲୀଳାକୁ କିଏ ବା କହିପାରିବ? ଆଜି ସଂକୀର୍ତ୍ତନ ହଉଛି, ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି। କାରଣ କରୋନ ଭିତରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ରହିଯାଇଥିଲେ, ଯାହାଫଳରେ ପ୍ରଭୁଙ୍କର ନୀତିକାନ୍ତିରେ ବାଧା ଉଠିବ, ସେଥିପାଇଁ ବାଧା ନ ହେବା ପାଇଁ ବା ତାଙ୍କର କୌଣସି ଯାତ୍ରାରେ କୌଣସି ପ୍ରକାର ତ୍ରୁଟି ଯେପରି ନ ରହିବ, ସେଥିପାଇଁ ସୁନ୍ଦର ଭାବରେ ଆରକ୍ଷୀ ବାହିନୀ ସହିତ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ କୁହାଯାଉଛି କଡ଼ନ ବାହାରକୁ ଆଜି ଚାଲିଯିବା ପାଇଁ। କାରଣ କଡ଼ନ ବାହାରକୁ ନ ଗଲେ ପ୍ରଭୁଙ୍କର ନୀତିଜ୍ଞାନ୍ତି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବା ପାଇଁ ବିଳମ୍ବ ଲାଗିବ। ଜଗତ ସହିତ ଜଗନ୍ନାଥ ଯିଏ ବାନ୍ଧି ପାରିଛନ୍ତି, ସେଥିପାଇଁ ସିଏ ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥ ହେଉଛନ୍ତି କିଏ? ସେ ନା ସିଏ ହେଉଛନ୍ତି ଯିଏ ଜଗତ ସହିତ ଜୀବନକୁ କାଳ କାଳ ଧରି ବାନ୍ଧି ରଖିଛନ୍ତି, ସେହି ଜଗନ୍ନାଥ ସତ୍ୟ ଶିବ ସୁନ୍ଦର ଷୋଳ କଳାର ଠାକୁର ପରିପୂର୍ଣ୍ଣ ବିଗ୍ରହ। ନାମରେ ନାଦରେ ସେ ନାଦ ବ୍ରହ୍ମ ଏବଂ ଶବ୍ଦରେ ସେ ଶବ୍ଦ ବ୍ରହ୍ମ, ଆଉ ଦାରୁ ବିଗ୍ରହ ସ୍ୱରୂପ ହେତୁ ସିଏ ହେଉଛନ୍ତି ଦାରୁ ବ୍ରହ୍ମ, ସେ ନାଦ ବ୍ରହ୍ମ। ଆଉ କିଛି ସମୟ ପରେ ଦେଖିବେ ଦାରୁ ବ୍ରହ୍ମ କିପରି ନାଦ ବ୍ରହ୍ମରେ ପରିଣତ ହେବେ, ଅର୍ଥାତ୍ ଯେତେବେଳେ ରଥ ଚାଲିବ ଘର ଘର ନାଦରେ ଘୋଷ ଦେଇ ଭକ୍ତମାନଙ୍କୁ ଆହ୍ୱାନ କରି ସମସ୍ତ ଭକ୍ତଙ୍କୁ ଏକକାର କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏ ଶ୍ରୀକ୍ଷେତ୍ରର ପଟଭୂମିରେ ସମସ୍ତଙ୍କୁ ଏକାକାର କରିବା ପାଇଁ ପ୍ରଭୁଙ୍କର ଯାତ୍ରା, ଯୋଉ ଯାତ୍ରା ଆଜି ସକଳ ତୀର୍ଥଙ୍କର ଆଜି ମିଳନ ଘଟିଛି। ଏଇ ଯାତ୍ରାରେ ଖାଲି ଆମେ କହିବା ନାହିଁ, ଏ ଯାତ୍ରାରେ କୌଣସି ବ୍ୟକ୍ତି ଆମେ ନିଜେ ମଧ୍ୟ ତାର ଅହଙ୍କାରକୁ ପ୍ରଦର୍ଶିତ କରିପାରିବା ନାହିଁ। କାରଣ ଏଠି ଗଜପତି ନିଜେ ଯେତେବେଳେ ସମାର୍ଜନା

କରିବେ। ଗଜପତି ନିଜେ ଯେତେବେଳେ ଛେରା ପହଁରା କାର୍ଯ୍ୟ କରିବେ, ଯିଏ କୋଟି ରାଜାର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ। ଆଉ କିଛି ସମୟ ପରେ ଶ୍ରୀନଗରରୁ ଆସିବେ, ମଙ୍ଗଳାର୍ପଣ କାର୍ଯ୍ୟ ହେବ। କାରଣ ଯେମିତି ଜଗନ୍ନାଥ ମହାପ୍ରଭୁ ଯେତେବେଳେ ବହଣ୍ଡି ହୋଇ ଆସିଛନ୍ତି, ତାଙ୍କର ମଧ୍ୟ ମଙ୍ଗଳାର୍ପଣ କାର୍ଯ୍ୟ ହୋଇଥିଲା। ଠିକ୍ ସେହିପରି ମଙ୍ଗଳ ଅର୍ପଣ ଗଜପତି ମହାରାଜାଙ୍କର ମଧ୍ୟ ହବ, କିନ୍ତୁ ସେ ଗଜପତି ସେବକ କି ଗଜପତି ନୁହନ୍ତି। କାରଣ ମନେ ପଡ଼େ ଗୋପବନ୍ଧୁଙ୍କର ସେଇ କଥା, ଉତ୍କଳର ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ଏଠି ନେତାଙ୍କର କୌଣସି ନାହିଁ, ଏଠି କେହି ପ୍ରଜା, ସମସ୍ତେ ଏକ। ରଜା ପ୍ରଜା ପଥ ରଥ ସବୁ ହଉଛି କେବଳ ଗୋଟିଏ ମାତ୍ର, ହଉଛି କଣ ନା ଭାବଭକ୍ତିର, ଭକ୍ତଙ୍କର ସେଇ ଭାବ, ଆଉ କିଛି ନାହିଁ ତା ଛଡ଼ା। କାରଣ ଯେଉଁ ଠାକୁର ଆଜି ପତାକା ଡାକୁଛନ୍ତି ନୀଳଚକ୍ରରେ, ଏବେ ମଧ୍ୟ ସେଇ ସୁନ୍ଦର ଭାବରେ ହଳଦୀ ରଙ୍ଗର ପତାକା ଫରଫର ହୋଇ ଉଡ଼ୁଛି ଏବଂ ଡାକୁଛନ୍ତି ପଞ୍ଚକୋଶୀରୁ ସମସ୍ତ ଭକ୍ତଙ୍କୁ ଡାକୁଛନ୍ତି, ପତାକା ଜଳ ଚଞ୍ଚଳ।

ମୁଁ ଧନ ଚାହୁଁ ନାହିଁ, ମୁଁ କିଛି ଚାହୁଁ ନାହିଁ, କିନ୍ତୁ ଚାହୁଁଛି କଣ ନା କେବଳ ଶ୍ରଦ୍ଧାରେ ଭକ୍ତିରେ ଯିଏ ମୋତେ ଯାହା କିଛି ଅର୍ପଣ କଲା ମୁଁ ମଧ୍ୟ ତାକୁ ନିଜେ ଗ୍ରହଣ କରିବି। ସେଇ ଶ୍ରଦ୍ଧାରେ ତ ଆପଣ ମା ଶବରୀ ଯେତେବେଳେ ଆପଣଙ୍କୁ କୋଳିଟିଏ ଦେଇଯାଇଥିଲେ, ଅଇଁଠା କୋଳିକି ଆପଣ ମଧ୍ୟ ତାକୁ ଖାଇ ନେଇଥିଲେ, ଆପଣ ଏଥିରେ କେତେ ଧନ୍ୟ, କେତେ ପ୍ରଭୁ ଆପଣ ସେଇ ଆପଣଙ୍କର ଲୀଳା, ଯେଉଁ ଲୀଳାକୁ ଦର୍ଶନ କରିବା ପାଇଁ, ଯେଉଁ ଲୀଳାକୁ ଦେଖିବା ପାଇଁ ମନେ ପଡ଼େ। ସେଇ ଭକ୍ତ ଶାଲବେଗଙ୍କର ସେଇ ଭଜନଟିଏ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିବାକୁ, ସେ ଯେ ଶ୍ରୀମୁଖ ତୋରା, ସେ ଯେ ଶ୍ରୀମୁଖ ତୋରା, ସିରେ ସୁନା କେତା କେରା କେରା, ସିରେ ସୁନା ସୂତା କେରା କେରା। ଆଜି କିନ୍ତୁ ସୁନା ନାହିଁ, ଟିକିଏ ପୂର୍ବରୁ କହୁଥିଲେ ମଧ୍ୟ ନରେଶ ଦାସ ମହୋଦୟ, ମୁଁ ପୁଣି ଫେରି ଯାଉଛି ପୂର୍ବକୁ, ଯେ କଳସ ତ୍ରୟ ଯେତେବେଳେ ସଂସ୍ଥାପନ କରାଗଲା ନରେଶ ଦାସ ମହୋଦୟ କହୁଥିଲେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ସୁନାର କଳସ ଲାଗୁଥିଲା, କିନ୍ତୁ ଆଜି ସୁନା ନାହିଁ। ଠିକ ସେହିପରି ସୁନାର ସୂତା ଆଜି ରଥ ଚାରିପଟେ ଆଉ ଲାଗିନାହାନ୍ତି, ଲାଗିଛନ୍ତି ବିଭିନ୍ନ ନାନା ରଙ୍ଗ ବେରଙ୍ଗର ପୁଷ୍ପ ବିମଣ୍ଡିତ ହୋଇଛି ରଥ, ଯେଉଁ ରଥରେ ଅନେକ ଅନେକ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି। ରାହୁ ରେଖା ଅଛି, କଦଳୀ ଗଛ ଅଛି, ମାଛ ଅଛି, ମଗର ମୁଣ୍ଡ, ଏତ ସହିତ ବିଭିନ୍ନ ସୁନ୍ଦର ଭାବରେ ଆଉ ପୁଷ୍ପ ଦେଇକି ମଧ୍ୟ କାରୁକାର୍ଯ୍ୟ କରାଯାଇଛି, ଏବଂ ଶୂନ୍ୟ ଚାନ୍ଦୁଆ, ଶୂନ୍ୟ ଚାନ୍ଦୁଆ ମଧ୍ୟ ତିନି ଗୋଟି ସେ ରଥରେ ମଧ୍ୟ ଲଗାଯାଇଛି। କାରଣ ଏ ଶୂନ୍ୟ ବ୍ରହ୍ମଙ୍କର ଲୀଳା, ଅନନ୍ତ ବ୍ୟାପୀ ଗଗନ ବ୍ୟାପୀ ଯାହାଙ୍କର ଲୀଳା, ସେଇ ଦର୍ଶନ କରିବା ପାଇଁ, ଯାହାଙ୍କର ଲୀଳାକୁ ବ୍ୟାପ୍ତ କରିବା ପାଇଁ, ପୂର୍ଣ୍ଣମିଦମ୍ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମେବାୟ ପୂର୍ଣ୍ଣମେବା ବଶିଷ୍ୟତେ। ସବୁକିଛି ପୂର୍ଣ୍ଣ, ଶୂନ୍ୟତା ଭିତରେ ସେ ପୂର୍ଣ୍ଣକୁ ଯେତେବେଳେ ଆମେ ଅନୁଭବ କରୁଛୁ, ଅଚ୍ୟୁତାନନ୍ଦଙ୍କର ସେ ଶୂନ୍ୟ ପୁରୁଷ ଆପଣ ହେଉଛନ୍ତି, ସେ ଶୂନ୍ୟ ସଂହିତାର ଶୂନ୍ୟ ପୁରୁଷ ଜଗନ୍ନାଥ। ସେଇଥିପାଇଁ ତ ବର୍ଷାଣାମ ଭାରତ ଶ୍ରେଷ୍ଠ ଦେଶାନାମ ଉତ୍କଳ ଶ୍ରୁତ ଉତ୍କଳସ ସମଦେଶ ଦେଶ ନାସି ମହିସ୍ଥଳେ, ଉତ୍କଳସ୍ୟ ସମଦେଶ, ଏ ଭାରତ ବର୍ଷରେ ଉତ୍କଳ ସଦୃଶ୍ୟ କୌଣସି ଦେଶ ନାହିଁ, ଯେଉଁଠି ପ୍ରଭୁ ନିଜେ ଆସୁଛନ୍ତି ଭକ୍ତମାନଙ୍କ ନିକଟକୁ ଆମେ ଦେଖିପାରୁଛୁ। ପ୍ରତୀକ୍ଷା କରିଛନ୍ତି ଏବେ ମଧ୍ୟ ବଡ଼ ଦାଣ୍ଡରେ ନାନା ରଙ୍ଗ ବେରଙ୍ଗରେ ଭକ୍ତମାନେ ମଧ୍ୟ ନିଜକୁ ଶୋଭନୀୟ କରୁଛନ୍ତି ତାଙ୍କ ଯାତ୍ରାରେ। ଠିକ ସେହିପରି ତିନି ଗୋଟି ରଥର ଆବରଣ ଅନୁସାରେ ଆମର ଯେଉଁ ଆରକ୍ଷ ବାହିନୀ ମାନେ, ସେମାନେ ମଧ୍ୟ ଜ୍ୟାକେଟ୍ ପିନ୍ଧି ତାହା ମଧ୍ୟ ସୂଚିତ କରୁଛନ୍ତି, ଯେ ପୋଲିସ ଅଧିକାରୀମାନେ ଯେଉଁମାନେ ରହିଛନ୍ତି ତାଙ୍କର ସେବାରେ, ତାଙ୍କର ଯେଉଁ ରଥର ଶୃଙ୍ଖଳିତ ଭାବରେ ରଥ କିପରି ଟଣାଯିବ, ସେ ତାଙ୍କର ବସ୍ତ୍ରରେ ମଧ୍ୟ ସୂଚାଇ ଦେବାକୁ ଯାଉଛନ୍ତି। କିଏ ବଡ଼ ଠାକୁରଙ୍କର ସେବାରେ ଅଛନ୍ତି, କିଏ ଜଗନ୍ନାଥଙ୍କର ସେବାରେ ଅଛନ୍ତି, ନନ୍ଦିଘୋଷର ସେବାରେ ଅଛନ୍ତି, ଆଉ ପୁଣି କିଏ ମା ସୁଭଦ୍ରାଙ୍କର। କାରଣ ରଙ୍ଗ ଯାହା ନୀଳ ରଙ୍ଗର ଜ୍ୟାକେଟ୍, ହଳଦୀ ରଙ୍ଗର ଜ୍ୟାକେଟ୍ ଏବଂ ଲାଲ ବର୍ଣ୍ଣର ଜ୍ୟାକେଟ୍ ପିନ୍ଧିକରି ସେ ପୂର୍ଣ୍ଣ ବ୍ରହ୍ମଙ୍କୁ, ସେ ପୂର୍ଣ୍ଣ ଆନନ୍ଦମୟ ବ୍ରହ୍ମଙ୍କର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆଉ ଡାକବାଜି ଏବେ ମଧ୍ୟ ସମସ୍ତଙ୍କୁ ସଚେତନ କରିଦେଉଛନ୍ତି, ପ୍ରଭୁଙ୍କର ଯାତ୍ରା କିପରି ସଫଳ ହେବ, ନିଷ୍ଠା ଚେଷ୍ଟା ତାହା ମଧ୍ୟ ଲଗେଇଛନ୍ତି। ଏତତ୍ ସହିତ ଆମେ ଦେଖିପାରୁଛୁ ବର୍ତ୍ତମାନ ସେ ଆସୁଛି ମାଳ ଚୂଳ ତୁଳସୀର ମାଳ, ବାଲିଗାଁ ଦାସ ପଠେଇଛନ୍ତି ପ୍ରଭୁ। ମନେ ପଡୁଛି ଅତୀତର କଥା, ବାଲିଗାଁ ଠାରୁ ଆସିଥିଲେ ଯୋଉ ଦାସିଆ ବାଉରୀ ବୋଲି ଯାହାଙ୍କୁ କୁହାଯାଏ, ଆହା ଭାବ ବିହଳ ହେଇ ରଥରେ ପରା ଆପଣ ନେଇଯାଇଥିଲେ ତାର ନଡ଼ିଆ, ଆପଣଙ୍କ ଦର୍ଶନ କରି ପ୍ରଭୁ ସେ ଅତୀତକୁ ଚାଲି ଯାଉଛି ଟିକିଏ ନାକୁ। ଯୋଉ ଦାସିଆ ବାଉରୀ ଆପଣଙ୍କ ରୂପକୁ ସୌନ୍ଦର୍ଯ୍ୟକୁ ଦର୍ଶନ କରି ବିମୁକ୍ତ ହେଇଯାଇଥିଲେ, ଏବଂ ବିମୁକ୍ତ ହେବା ଫଳରେ ଦାସିଆ ବାଉରୀର ଯେଉଁ ଆପଣ ଦାସିଆ ବାଉରୀ ଯେତେବେଳେ ଆପଣଙ୍କୁ ଦେଖି ଏଇଠି ଏଭଳି ଭାବରେ ଆପଣଙ୍କର ପ୍ରତିଛବକୁ ନିଜର ହୃଦୟ ମନ କାୟରେ ସବୁ ନେଇଯାଇଥିଲେ, ଘରେ ଯାଇ ନାଚିଛନ୍ତି, ଉଦଣ୍ଡ ନୃତ୍ୟ କରିଛନ୍ତି, ଯେତେବେଳେ ତାଙ୍କ ପତ୍ନୀ ବାଢ଼ି ଦେଇଛନ୍ତି ପେଜ ସହିତ ଶାଗକୁ ନେଇ, ସେ ଶାଗ ପେଜ ଭିତରେ ଆପଣଙ୍କର ରୂପ ପ୍ରତିଛବିକୁ ଦର୍ଶନ କରିଥିଲେ, ଆପଣଙ୍କର ରୂପକୁ ଦର୍ଶନ କରି ସେ ବିମୋହିତ ହୋଇଥିଲେ, ଉଦଣ୍ଡ ନୃତ୍ୟ କରିଥିଲେ, ଆଖିରୁ ବହି ଚାଲିଥିଲା ଅବିଶ୍ରାନ୍ତ ଭାବରେ ଲୁହର ଧାରା, ପତ୍ନୀ ପାଗଳ ଭଳି ଅନେଇ ରହିଥିଲେ ଦାସିଆଙ୍କୁ,
ଏବଂ ଗାଁକୁ ଦୌଡ଼ି ଯାଇଥିଲେ ଲୋକମାନଙ୍କୁ ଡାକିବାକୁ ଦୌଡ଼ି ଆସ ମୋ ସ୍ୱାମୀ ଯାଇଥିଲେ ଆପଣମାନଙ୍କ ସହିତ ଦେଖିବା ପାଇଁ ଦର୍ଶନ କରିବା ପାଇଁ ଆପଣଙ୍କର।

0: ରଥଯାତ୍ରାକୁ, କିନ୍ତୁ ଆପଣ କ'ଣ ହେଲା ମୋ ସ୍ୱାମୀ, କିପରି ଭାବରେ କାନ୍ଦି ଉଠୁଛନ୍ତି, ନୃତ୍ୟ କରୁଛନ୍ତି, ସେହିପରି ଭାବରେ ଯେତେବେଳେ ଲୋକମାନେ ଜାଣିଛନ୍ତି ସେହି ସମୟରେ ସୂଚନା ଦେଇଥିଲେ ଯେ ତୁମେ କ'ଣ କର ନା ପେଜ ଆଉ ଶାଗ, ଇଏ ଦାସିଆକୁ ପୁରା ଜଗନ୍ନାଥଙ୍କର ମୁହଁ ଦେଖାଯାଉଛି, ତେବେ ଗୋଟେ କାମ କର ନା ସେ ଶାଗକୁ ପେଜ ଭିତରୁ ଅଲଗା କରିଦିଅ। ଯେତେବେଳେ ପତ୍ନୀ ଅଲଗା କରିଛନ୍ତି ସେତିକି ବେଳେ ଦାସିଆ ପୁନର୍ବାର ଶାହକୁ ଭୋଜନ କରିଥିଲେ। ଏହି ହେଉଛି ଆପଣଙ୍କର ଭାବଭକ୍ତିର ସ୍ୱରୂପ। ତେବେ ଆମେ ଚାଲନ୍ତୁ ଯିବା ଏମିତି ଭାବଭକ୍ତିର କଥା ଆଉ ଗାଥାକୁ ନେଇ। ଦାସିଆ ବାଲିଗାଁ ଦାସିଆ ପୀଠରୁ ତ ମାଳଚୂଳ ଆସିଛି ତିନି ପ୍ରଭୁଙ୍କ ନିକଟକୁ, କିନ୍ତୁ ଆମ ଅଣରେ ଅଛନ୍ତି ଡକ୍ଟର ଚିତ୍ତରଞ୍ଜନ ସାହାଣୀ, ଯିଏ ପ୍ରତିବର୍ଷ ଆସନ୍ତି ଏବଂ ଆପଣଙ୍କ ପାଖରେ ତାଙ୍କର ଭାବ ଅନୁଭବର କଥା, ଚିନ୍ତା ଚେତନାର କଥାକୁ ବ୍ୟକ୍ତ କରିଥାନ୍ତି, ତାହାଙ୍କୁ ଆମେ ଶ୍ରବଣ କରିବା। ବର୍ତ୍ତମାନ ଆମ ନିକଟରେ ଆମେ ଚିତ୍ତରଞ୍ଜନ ସାହାଣୀ ଅଛନ୍ତି, ଯାହାଙ୍କୁ ନରେଶ ଦାସ ମହୋଦୟ ଏବଂ ଶାନ୍ତନୁ ରଥ ମହୋଦୟ ତାଙ୍କୁ କିଛି ତାଙ୍କର ଭାବ ଅନୁଭୂତିର କଥା ପଚାରିବେ ଆଉ ସୁନ୍ଦର ଭାବରେ ସିଏ ଆମକୁ କହିବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଅପୂର୍ବ ନବଦିନାତ୍ମକ ଯାତ୍ରା। କାଳିଆ ସାନ୍ତେ ଆଜି ଗୋଟେ ବଢ଼ିଆ କଥା ଦେଇଥିଲେ, କଥା ରଖିଲେ। ଏ ଦ୍ୱାପର ଯୁଗରେ ଗୋପୀ ଗୋପାଙ୍ଗଣ ମାନଙ୍କୁ କହିଥିଲେ, ଆତ୍ମାମାନଙ୍କୁ କହିଥିଲେ, ପ୍ରଭୁ ଯୁଗ ସରୁଛି, ମୁଁ କୁଆଡ଼େ ଯିବି, ତମେ କୁଆଡ଼େ ଯିବ, ଦେଖା କେମିତି ହେବ। କାଳିଆ କହିଥିଲେ, ମନେ ରଖ, ଉତ୍କଳ ଭୂଖଣ୍ଡ ଶ୍ରୀମନ୍ଦିରରେ ମୁଁ ଜଗନ୍ନାଥ ହୋଇକି ରହିବି। ଜଗନ୍ନାଥ ହେ ସୋଳ କଳା, ତହୁଁ କଳା ଏ ଦଣ୍ଡବଳା। ଇଏ କାଳିଆ ସାନ୍ତ ଆଜି ବଡ଼ ଭାଇ ବଡ଼ବାର ବଣିମା ହରିଦ୍ରା ବର୍ଣ୍ଣିମା ସୁଭଦ୍ରିକା ଚକ୍ରରାଜ ସୁଦର୍ଶନ ମହାମାୟୀ ଲକ୍ଷ୍ମୀଙ୍କ ସହିତ ବିରାଜମାନ କରୁଛନ୍ତି, ଆଉ ଆଜି ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଇଏ କୁଣ୍ଡା କୁଣ୍ଡିର ଠାକୁର, ଇଏ ଆସିଛନ୍ତି ଭକ୍ତମାନଙ୍କ ସହିତ ଏକାକାର ହେବା ପାଇଁ। ଆପଣ ଦେଖୁଥିବେ, ଆପଣ ଅନୁଭବ କରୁଥିବେ ଆକାଶବାଣୀ ଦ୍ୱାରା ଯେ ଏମିତି ବର୍ଷା ହେଉଛି। ଇଏ ବର୍ଷା ସାଧାରଣ ଜଳ ନୁହେଁ, ଇଏ ହେଉଛି ଅମୃତର ବାରିଧାରା, ଇଏ ପୁଷ୍ପ ବର୍ଷା ହେଉଛି। ଇଏ ଯେ ପୁଷ୍ପ ବାରି ହେଉଥିଲା, ଆମେ ସେତେବେଳେ ମହାପ୍ରଭୁଙ୍କ ପାଖରେ ନାଚି ନାଚି ଆସୁଥିଲୁ, ଯେତେବେଳେ ଆମେ ନାଚୁଥିଲୁ କହୁଥିଲୁ ପ୍ରଭୁ ଏ ବର୍ଷା ଟିକେ କମେଇ ଦିଅନ୍ତନି, ସିଏ କହୁଥିଲେ ନା ନା ତୁ ମୋ ପ୍ରେମରେ ତୋତେ ଗାଧେଇ ଦେବି, ମୁଁ ରତ୍ନ ସିଂହାସନ ଥିଲାବେଳେ ତୁ ମୋତେ କେତେ ଅଲି ଅଲି କହିଛୁ, ପ୍ରଭୁ ଦେଖାଦିଅ, ଗୋଟିଏ ପାଣିରେ ଆମେ ଗାଧେଇବା, ଗୋଟିଏ ପୁଷ୍କରଣୀ, ଏ ବଡ଼ଦାଣ୍ଡ ପୁଷ୍କରଣୀ ହେଉ, ଏ ବଡ଼ଦାଣ୍ଡ ଗୋଟିଏ ଜଳାଶୟ ହେଉ, ଏ ବଡ଼ଦାଣ୍ଡ ଗୋଟିଏ ତରଣୀ ହେଉ, ଆମେ ସେଇଠି ଗାଧେଇବା।
2: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛାଯାଇଥିବା ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା DNK। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ ଅଛି।
3: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
2: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ୍ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
3: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
2: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
4: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା RE ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟ, କ୍ରେଡିଟ୍ ଇନଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
3: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
2: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
3: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।

0: ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ସପ୍ତାବରଣ ମୂର୍ତ୍ତି ତିନି ରଥରେ ବିରାଜମାନ କରିସାରିଲେଣି। ଚାରି ବିଗ୍ରହ ଏବଂ ଅର୍ଚ୍ଚା ବିଗ୍ରହ ବା ବିଜେ ପ୍ରତିମା ଭାବରେ ମଦନ ମୋହନ ରାମକୃଷ୍ଣ ବିରାଜମାନ କରିସାରିଲେଣି। ବର୍ତ୍ତମାନ ଆମର ଆଉ ଅଳ୍ପ ସମୟ ପରେ ଆମର ଯିଏ ହେଉଛନ୍ତି ଠାକୁର ରାଜା, ଯିଏ ହେଉଛନ୍ତି ଆଦ୍ୟ ସେବକ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବିରାଧି ବୀରବର ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ମହାରାଜ ଆସିବେ, ତାମଜାନରେ ଆସିବେ, ସେରା ପହଁରା ଭଳି ଏକ ପବିତ୍ର କର୍ମ କରିବେ। ବର୍ତ୍ତମାନ ଆମ ସାଙ୍ଗରେ ଜଣେ ଶ୍ରଦ୍ଧାଳୁ ଯୋଡ଼ି ହେଇଛନ୍ତି, ଆସନ୍ତୁ ତାଙ୍କ ସାଙ୍ଗରେ ଆଲୋଚନା କରିବା, ତାଙ୍କର ପରିଚୟ ଜାଣିବା ଏବଂ ଆଜିର ଏଇ ରଥଯାତ୍ରାକୁ ଦେଖି ତାଙ୍କ ଭିତରେ କ'ଣ ଅନୁଭବ ଆସୁଛି ତାଙ୍କଠୁ ଆମେ ଜାଣିବା। କୁହନ୍ତୁ ଆଜ୍ଞା।
2: ମୁଁ ହେଉଛି ଇପ୍ସିତା ଶତପଥୀ, ଓଡ଼ିଶାର ବାସୀ, ରହୁଛି ଅହମ୍ମଦାବାଦରେ। ବହୁତ ଦିନରୁ ମନ ଥିଲା କି ରଥଯାତ୍ରା ଦର୍ଶନ କରିବା ପାଇଁ, ଏଇ ବର୍ଷ କାଳିଆର ଡୋରି ମୋତେ ଲାଗିଲା, ଏଇଥିପାଇଁ ଆସିଛି ଦର୍ଶନ କରିବା ପାଇଁ। ଏତେ ବର୍ଷା ଏତେର ହେଲେ ବି ଏତେ ଅତ୍ୟାଧିକ ଲୋକ ଏଠି ବସି ଦେଖିବାର ଯେଉଁ ସୁଯୋଗ ପାଇଛି, ସେଥିପାଇଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି। କାଳିଆର ସେ ଜଗତର ନାଥ ଜଗନ୍ନାଥ ଦେଖିଦେଲେ ଆଖିରୁ ଧର ଝର ଲୁହ ବାହାରି ପଡ଼େ, ଭାବବିହଳ ହେଇଯାଉ ଆମେ। ତାର ଦୌଡ଼ ଲାଗିବା ଯୋଗୁଁ ଏତେ ଦୂରରୁ ଆସି ଆଜି ରଥଯାତ୍ରାର ଯୋଗରେ ଦେଇଛୁ, ନିଜକୁ ବହୁତ ଭାଗ୍ୟବାନ ମନେ କରୁଛୁ।
1: ଯାହା ହଉ, ଭଲ କଥାଟେ କହିଲେ। ଆଜି ଆପଣ ଏଇ ଯେଉଁ ଅନୁଭବ କରୁଛନ୍ତି ବର୍ଷା, ଘରୁ ଗୋଡ଼ କାଢ଼ି ହେଉନି, ଦାଣ୍ଡକୁ ଗଲେ ଆଣ୍ଠିଏ ପାଣି, ବର୍ତ୍ତମାନ ଇନ୍ଦ୍ର ଦେବତା ଆମର ଭଗବାନ ଜଗନ୍ନାଥଙ୍କୁ ଦେଖିକିରି ଆହୁରି ବୃଷ୍ଟିପାତ କରୁଛନ୍ତି, ଏଇଭଳି ଏକ ପ୍ରତିକୂଳ ପାଗ ଭିତରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଯେଉଁ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ଆପଣ ତ ବଡ଼ଦାଣ୍ଡରୁ ଶୁଣିପାରୁଛନ୍ତି, ଆପଣଙ୍କ ଭିତରେ ଆଉ କ'ଣ ଅନୁଭୂତି ଆସୁଛି? ଆପଣ ତ କାଳିଆର ଡୋରି ଲାଗିଲା ବୋଲି ବ୍ରହ୍ମପୁରରୁ ସୁଦୂରରୁ ଧାଇଁ ଆସିଛନ୍ତି ପୁରୀ ଶ୍ରୀକ୍ଷେତ୍ରକୁ, ଆଉ ଆପଣଙ୍କ ଭିତରେ କ'ଣ ଅନୁଭୂତି?
2: ଏ ପ୍ରକାର ପ୍ରତିକୂଳ ପରିସ୍ଥିତିରେ କେହି ବି ଘରୁ ବାହାରିବାକୁ ଭଲ ଲାଗିବନି କି ଲାଗିବାକୁ ଇଚ୍ଛା ବି ହେବନି, କିନ୍ତୁ କାଳିଆକୁ ଦେଖିବା ପାଇଁ ମନ କରିକି ନାଇଁ ଆମେ ଯିବା କାଳିଆକୁ ଦର୍ଶନ କରିବା, ଆମକୁ କିଛି ବି ଲାଗୁନି। ଏଇ ବର୍ଷା କିଛି ବି ଲାଗୁନି, ଯେ ଚାଲିଛି ବର୍ଷା ଚାଲିଛି, ସେମିତି ବର୍ଷାରେ ଓଦା ହେଇ ଦର୍ଶନ କରିବା ପାଇଁ ଯେଉଁ ଆଗ୍ରହ ଯେଉଁ ଲାଗୁଛି ମନରୁ, ସେଇଟା ଆଉ ଆଜ୍ଞା କହି ହେବନି, ଏଇଥିରେ ଜଣେଇ ପାରିବାନି ଆମେ ଏଇଠି। ତେଣୁକରି ଜଗତର ନାଥ ତା ଲୀଳା କିଛି ଆମକୁ ଜଣା ନାହିଁ, ସେ ଯାହା ଯାହାକୁ ଡାକେ ତାକୁ ଡୋରି ଲଗେଇକି କି ଟାଣି ଟାଣି ନେଇ ଆସେ।
1: କାଳିଆ ଠାକୁରଙ୍କର ଡୋରି ଯାହାକୁ ଲାଗେ ସେ ଆପେ ଆପେ ଟାଣି ହେଇଯାଏ, କାରଣ ଚୁମ୍ବକ ଯେଭଳି ଲୁହାକୁ ଟାଣେ ଏତେ ତାର ଆକର୍ଷଣ ଶକ୍ତି ରହିଛି, ଏତେ ତା ଭିତରେ ଗୋଟେ ମାଧ୍ୟାକର୍ଷଣ ଶକ୍ତି ରହିଛି। କାଳିଆକୁ ଦେଖିଦେଲେ, କାଳିଆର ସ୍ପର୍ଶକୁ ଅନୁଭବ କରିଦେଲେ ଆମ ଭିତରେ ଆପେ ଆପେ ତାହା ଜାଗ୍ରତ ହେଇଯାଏ, କାରଣ ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ବ୍ରହ୍ମସ୍ୱରୂପ। ଯେତେବେଳେ ମହାପ୍ରଭୁ ବ୍ରହ୍ମସ୍ୱରୂପରେ ଭକ୍ତକୁ ଦର୍ଶନ ଦିଅନ୍ତି ନା, ଭକ୍ତର ମନ ଜାଣି ସବୁ ସବ କାମ ସେ କରିଦିଅନ୍ତି, ଇଏ ବିଶ୍ୱାସର କଥା, ଅନୁଭବର କଥା। ଯେଉଁମାନଙ୍କ ଭିତରେ ଅନୁଭବ ରହିଛି, ବର୍ତ୍ତମାନ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସୁଛନ୍ତି, ଯେଉଁ ଚାରି ଦିଗରେ ଚାରି ଧାମ କରିଛନ୍ତି, ସେ ବର୍ତ୍ତମାନ ଏଇ ବୟସରେ କେତେ ଆଗ୍ରହ, କେତେ ଉତ୍କଣ୍ଠା ଏଇ କଥାକୁ ଆଗେଇ ନେବା ପାଇଁ। ମୁଁ ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଯାଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ଗୋବର୍ଦ୍ଧନ ପୀଠର ଅଧୀଶ୍ୱର, ସେ ବର୍ତ୍ତମାନ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଇଏ ଗୋଟେ ପ୍ରତିଷ୍ଠିତ ପରମ୍ପରା, ପରମ୍ପରା ଏଇଥିପାଇଁ ଯେ ଯେତେବେଳେ ଆଦିଶଙ୍କର ଶ୍ରୀକ୍ଷେତ୍ରକୁ ଆସିଲେ ଅଷ୍ଟମ ଶତାବ୍ଦୀରେ, ଏବଂ ଯେତେବେଳେ ଏଇଠି ଧାମ ପ୍ରତିଷ୍ଠା କଲେ ଏବଂ ଚତୁର୍ଧାମ ଭିତରୁ ଗୋଟିଏ ଧାମ ଭାବରେ ଶ୍ରୀକ୍ଷେତ୍ରକୁ ଘୋଷଣା କଲେ, ସେଇଦିନଠାରୁ ଏଇଠି ଶଙ୍କରାଚାର୍ଯ୍ୟ ପଦବୀ ପ୍ରତିଷ୍ଠିତ ହେଲା, ଏବଂ ତାଙ୍କର ପ୍ରଥମ ଶିଷ୍ୟ ପଦ୍ମପାଦ

ଆମକୁ ସିଏ ଏଇଠି ପ୍ରଥମ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କଲେ। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆମେ କାହିଁକି ଜଗତଗୁରୁ ବୋଲି କହୁ, ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆମର ଭାରତୀୟ ଧର୍ମ ଦର୍ଶନ ଏସବୁ କ୍ଷେତ୍ରରେ ବା ଭାରତୀୟ ସନାତନ ପରମ୍ପରାରେ ଏଇଟା କ'ଣ ତାଙ୍କର ଭୂମିକା? ତାଙ୍କର ଭୂମିକା ହେଉଛି ଯେ ପ୍ରଥମ କଥା ତାଙ୍କର ସବୁଠୁ ବଡ଼ ଅବଦାନ ବୋଲି ଆମେ ଯଦି କହିବା ଯେ ସମଗ୍ର ଭାରତକୁ ଶଙ୍କରାଚାର୍ଯ୍ୟଙ୍କର ବଡ଼ ଅବଦାନ କ'ଣ, ତାହା ହେଉଛି ଭାରତକୁ ଯୋଡ଼ିବା। ଚାରିଟି ଦିଗରେ ଚାରିଟି ଧାମ ପ୍ରତିଷ୍ଠା କରି ଗୋଟେ ଦାର୍ଶନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ସେ ଭାରତଟାକୁ ଏକ କରିଦେଲେ। ଯଦି ଶଙ୍କରାଚାର୍ଯ୍ୟ ଭାରତକୁ ଏକ କରିନଥାନ୍ତେ ତାହେଲେ ଆଜି ଯେଉଁ ପରିସ୍ଥିତିରେ ଭାରତ ଅଛି ସେଇ ଭାରତ ହୁଏତ କେଉଁ ଦିନରୁ ଖଣ୍ଡ ଖଣ୍ଡ ହେଇଯାଇଥାନ୍ତା। କେବଳ ଧର୍ମ, କେବଳ ବିଶ୍ୱାସ, କେବଳ ପରମ୍ପରା ଭାରତକୁ ଏକାଠି କରିକି ରଖିଛି। ଯେଉଁ ସମ୍ବିଧାନ ଆମେ ନିର୍ମାଣ କଲୁ ଭାରତବର୍ଷ ସ୍ୱାଧୀନ ହେବା ପରେ, ସେଇଠି ଯେଉଁ ଆମେ ଯୋଡ଼ିଲୁ ଗୋଟିଏ କଥା ଯେ ଭାରତର ବିବିଧତା ହେଉଛି ଭାରତର ଶକ୍ତି, ୟୁନିଟି ଇନ୍ ଡାଇଭରସିଟି, ଯେ ବିବିଧତା ଭିତରେ ଏଇଠି ଯେଉଁ ଏକତ୍ଵ ଅଛି ଏବଂ ବିବିଧତା ଭିତରେ ଯେଉଁ ସମାନତା ଅଛି ସେଇଟା ହେଉଛି ଭାରତର ଶକ୍ତି, ଭାରତର ଦୁର୍ବଳତା ନୁହେଁ। ଏଇଟା ପ୍ରଥମେ ଅଷ୍ଟମ ଶତାବ୍ଦୀରେ ପ୍ରତିପାଦିତ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ତେଣୁ ସେ ତ ଦିବ୍ୟଦ୍ରଷ୍ଟା ଥିଲେ, ମାତ୍ର 32 ବର୍ଷ ବୟସରେ ସ୍ୱୟଂ ଶିବଙ୍କର ଅବତାର ଭାବରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ବାଲ୍ୟକାଳରେ 4 ବେଦ ଅଧ୍ୟୟନ କରିଥିଲେ, ଉପନିଷଦମାନଙ୍କୁ ଅଧ୍ୟୟନ କରିଥିଲେ ଏବଂ ଭାରତୀୟ ପରମ୍ପରା, ଧର୍ମ, ଦର୍ଶନ ଏସବୁର ଯଦି ପୁନରୁତ୍ଥାନ ହେଇଛି ବୋଲି କୁହାଯାଏ ତାହେଲେ ସେ କେବଳ ଶଙ୍କରାଚାର୍ଯ୍ୟଙ୍କର ପାଇଁ ହେଇଛି। ସେହି ଶଙ୍କରାଚାର୍ଯ୍ୟ ଯେଉଁ ଚାରିଧାମ ପ୍ରତିଷ୍ଠା କଲେ, ଆମର ସୌଭାଗ୍ୟ ଓଡ଼ିଆମାନଙ୍କର ଯେ ଆମେ ଓଡ଼ିଶାରେ ଗୋଟିଏ ଧାମ ପାଇଲୁ ଏବଂ ଶ୍ରୀକ୍ଷେତ୍ର ହେଲା ସେହି ଧାମ ଭିତରୁ ଗୋଟିଏ ଧାମ, ଏବଂ ଗୋବର୍ଦ୍ଧନ ପୀଠ ପ୍ରତିଷ୍ଠା କରି ଶଙ୍କରାଚାର୍ଯ୍ୟ ସେହି ପରମ୍ପରାକୁ ତାଙ୍କର ଶିଷ୍ୟ ପ୍ରଶିଷ୍ୟମାନଙ୍କ ମାଧ୍ୟମ ଦେଇକରି ସେ ଆଗକୁ ପ୍ରବାହିତ କରିବାକୁ ଚାହିଁଲେ। ଏବଂ ଆପଣ ଜାଣନ୍ତୁ ଯେ ସନାତନ ହେଉଛି, ସନାତନ ଧର୍ମର ଭିତରେ ଏଭଳି ଗୋଟେ ଶକ୍ତି ଅଛି ଯିଏ ସମୟ ସହିତ ତାଳ ଦେଇ ବା ସମୟର ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ଚଳେଇ ପାରେ। ଏବଂ ସେଇଥିପାଇଁ କୁହାଯାଉଛି ଯେ ସନାତନ ହିଁ ସମକାଳୀନ। ଆମେ ଯାହାକୁ କଣ୍ଟେମ୍ପୋରାରୀ ବୋଲି କହୁଛୁ, ଆପଣ ସନାତନ ଧର୍ମକୁ କେବେ ପୁରୁଣା ଧର୍ମ ବୋଲି କହିପାରିବେନି, ସନାତନ ଧର୍ମକୁ କେବେ ଗୋଟେ ମାନ୍ଧାତା ଯୁଗର ଧର୍ମ ବୋଲି କହିପାରିବେନି, ସନାତନ ଧର୍ମକୁ ଆପଣ ରକ୍ଷଣଶୀଳ ବୋଲି କହିପାରିବେନି। ସନାତନ ଧର୍ମରେ ଏଭଳି ଶକ୍ତି ଅଛି ଯେ ଯେତେବେଳେ ଯୁଗ ପରିବର୍ତ୍ତନ ହେବ, ଯେତେବେଳେ ସଭ୍ୟତାରେ ପରିବର୍ତ୍ତନ ହେବ, ଯେତେ ନୂଆ କଥା ଆସିବ, ସନାତନ ଧର୍ମ ତାକୁ ନିଜ ଭିତରେ ସମାହିତ କରି ଗୋଟେ ସମୟ ସହିତ ତାଳ ଦେଇକରି ସେ ଯିବ। ସେହି କାର୍ଯ୍ୟ କରୁଛି ଗୋବର୍ଦ୍ଧନ ପୀଠ, ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ଅନ୍ୟ 3ଟି ପୀଠର ଶଙ୍କରାଚାର୍ଯ୍ୟ ଏଇ ଯେଉଁ ସନାତନ ପରମ୍ପରା, ଭାରତୀୟ ସନାତନ ପରମ୍ପରା, ସେଇ ସନାତନ ପରମ୍ପରାକୁ ସେମାନେ ଉଜ୍ଜୀବିତ କରିଛନ୍ତି। ଶ୍ରୋତା ବନ୍ଧୁ, ସନାତନ ପରମ୍ପରା କଥା ଯେତେବେଳେ ଆମେ କହୁଛୁ ସେ ସନାତନ ପରମ୍ପରା କ'ଣ ବି ଆମେ ଜାଣିବା ଦରକାର। ସନାତନର ଅର୍ଥ କ'ଣ? ସନାତନର ଅର୍ଥ ହେଉଛି ଯିଏ ସବୁବେଳେ ସମାନ ରହେ, କେବେ ପରିବର୍ତ୍ତନ ହୁଏ ନାହିଁ, ଏବଂ ଯେଉଁ ଧର୍ମ, ଯେଉଁ ବିଚାରର ଆଦି ନାହିଁ କି ଅନ୍ତ ନାହିଁ। ଇଏ କେଉଁ ଅନାଦି କାଳରୁ ଏ ଧର୍ମ ବିଚାର ଚାଲିଛି? ଧର୍ମ କହିଲେ ଆପଣ ଗୋଟେ ସାଧାରଣ ସଂକୀର୍ଣ୍ଣ ଦୃଷ୍ଟିରେ ଧର୍ମ ବୋଲି ବୁଝନ୍ତୁ ନାହିଁ। ଧର୍ମ କହିଲେ ଯାହା ମଣିଷକୁ ମଣିଷ ସହିତ ଯୋଡ଼େ, ଯାହା ବେଦରେ କୁହାଯାଇଛି ସମଗ୍ର ମାନବ ଜାତିକୁ ଏକ ବିଚାର କରି ଯେଉଁ ବେଦ ଦର୍ଶନ କରିଥିଲେ, ଏବଂ ବେଦରେ କୌଣସି ବିଭେଦ ନଥିଲା, ବେଦରେ କୌଣସି ସମ୍ପ୍ରଦାୟ ନଥିଲା। ଆପଣ ପ୍ରତ୍ୟେକ ବେଦ ମନ୍ତ୍ରକୁ ଦେଖନ୍ତୁ, ସେଇଠି କୌଣସି ସମ୍ପ୍ରଦାୟ, କୌଣସି ସଂକୀର୍ଣ୍ଣତା ନାହିଁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଏଇ କଥା କହିଲା ବେଳେ ଆମେ କେଉଁ ସମ୍ପ୍ରଦାୟ କଥା କହୁଛୁ କି, କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳର କଥା କହୁଛୁ କି, କେଉଁ ନିର୍ଦ୍ଦିଷ୍ଟ ଦେଶର କଥା କହୁଛୁ କି? ଏଇ ବେଦର ଜ୍ଞାନରେ ବା ବୈଦିକ ଋଷିମାନଙ୍କ ଦୃଷ୍ଟିରେ ସମଗ୍ର ବିଶ୍ୱ ଥିଲା, ତେଣୁ ସେମାନେ ଯାହା ଉଚ୍ଚାରଣ କରିଛନ୍ତି ସମଗ୍ର ବିଶ୍ୱ ପାଇଁ ଉଚ୍ଚାରଣ କରିଛନ୍ତି, ସମଗ୍ର ମାନବ ଜାତି ପାଇଁ ଉଚ୍ଚାରଣ କରିଛନ୍ତି, ଏଇଟା ହେଉଛି ସନାତନ। ତେଣୁ ଏଭଳି ଯେଉଁ ମୂଲ୍ୟ ସନାତନ ଧର୍ମ ଏବଂ ଦର୍ଶନରେ, ଏଇଭଳି ଯେଉଁ ବିଶ୍ୱ ମାନବ ପାଇଁ ଗୋଟେ ବୈଶ୍ୱିକ ଚେତନା, ଗୋଟେ ବିଶ୍ୱ ଚେତନାର କଥା କୁହାହେଇଛି, ସେଇ ଚେତନାଟାକୁ ପ୍ରବାହିତ କଲେ ସଂସାରରେ ସୁଖ ହେବ ଏବଂ ସଂସାରର ସମସ୍ତେ ମିଳିମିଶିକି ରହିପାରିବେ। ଆପଣ ଭାବନ୍ତୁ ତ ଆମ ଭିତରେ କେତେ ବିବିଧତା ଅଛି, ଆମର ଭାଷା ଭିନ୍ନ ଭିନ୍ନ, ଆମର ଚଳଣି ଭିନ୍ନ ଭିନ୍ନ, ଆମର ବେଶଭୂଷା ଭିନ୍ନ ଭିନ୍ନ, ଆମ ଶରୀରର ଆକୃତି ଭିନ୍ନ ଭିନ୍ନ, ଆମର ପର୍ବପର୍ବାଣି ଭିନ୍ନ ଭିନ୍ନ, ଏତେ ଭିନ୍ନତା ଭିତରେ ଆମେ କେମିତି ଅଛେ? ହଜାର ହଜାର ବର୍ଷ ଧରି ଭାରତ ଏକ ହେଇକରି ଅଛି, ତାର ଏକମାତ୍ର କାରଣ ହେଉଛି ଏଇ ଯେଉଁ ସନାତନ ବିଚାରଧାରା, ଏବଂ ସନାତନ ବିଚାରଧାରା ଭିତରେ ଯେଉଁ ସମକାଳୀନତା ଅଛି, ଯେଉଁ କଣ୍ଟେମ୍ପୋରାରୀ ଷ୍ଟ୍ରେଙ୍ଥ ଅଛି ଯାହାକୁ ବଳ କୁହାଯାଏ, ସେଇ ବଳଟା ହିଁ ଭାରତବର୍ଷକୁ ଏକାଠି କରିକି ରଖିଛି।

0: ତେଣୁ ଏଇଥିପାଇଁ ସନାତନ ପରମ୍ପରାର ବା ସନାତନ ଧର୍ମର କମ୍ ଭୂମିକା ନାହିଁ। ସେଇ ଭୂମିକାଟାକୁ ନିର୍ବାହ କରୁଛନ୍ତି ଆମର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ମହାଶୟ, ଯେଉଁଟା ଆଦିଗୁରୁ ଶଙ୍କର କରିଥିଲେ, ଆଦିଶଙ୍କର କରିଥିଲେ, ସେଇ ପ୍ରବାହ ବା ସେଇ ଧାରାର ପ୍ରବାହକୁ ଜାରି ରଖିଛନ୍ତି ଶଙ୍କରାଚାର୍ଯ୍ୟ ମହାଶୟ। ତେଣୁ ଶଙ୍କରାଚାର୍ଯ୍ୟ ମହାଶୟ ହେଉଛନ୍ତି ଜଣେ ବେଦଜ୍ଞ ପଣ୍ଡିତ, ବୈଦିକ ଗଣିତରେ ମଧ୍ୟ ତାଙ୍କର ବହୁତ ପାରଦର୍ଶିତା ଅଛି, ନିଜେ ଜଣେ ବୈଦିକ ସନ୍ନ୍ୟାସୀ। ତେଣୁ ବୈଦିକ ସନ୍ନ୍ୟାସୀ ହେଇଥିବାରୁ ଏଇ ବେଦ ବେଦାନ୍ତ ଷଡ଼ଦର୍ଶନ ଏ ଆକୁ ପ୍ରଚାର କରିବା ପାଇଁ ଗୋବର୍ଦ୍ଧନ ମଠ ଯେଉଁ ଉଦ୍ୟମ କରୁଛନ୍ତି ସେ ଉଦ୍ୟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି। ତେଣୁ ବର୍ଷାକୁ ଖାତିର ନ କରି ତାଙ୍କର ପରିଣତ ବୟସର ଅବସ୍ଥାକୁ ମଧ୍ୟ ଖାତିର ନ କରି ସେ ଆସିଛନ୍ତି। ଆପଣ ଜାଣିଛନ୍ତି ଶଙ୍କରାଚାର୍ଯ୍ୟ ଯେତେବେଳେ ଆସନ୍ତି ତାଙ୍କ ସହିତ ତାଙ୍କର 6 ଜଣ ଅନୁଗାମୀ ଆସନ୍ତି ଗୋବର୍ଦ୍ଧନ ପୀଠକୁ। ବିଧବଦ୍ଧ ଭାବରେ ମନ୍ଦିର ପ୍ରଶାସନ ତରଫରୁ ନିମନ୍ତ୍ରଣ ଯାଏ ଏବଂ ନିମନ୍ତ୍ରଣ ସେ ଗ୍ରହଣ କରି ଆସିକି ମହାପ୍ରଭୁଙ୍କୁ ସେ ଦର୍ଶନ କରନ୍ତି। ଆଉ ଶଙ୍କରାଚାର୍ଯ୍ୟଙ୍କ ସହିତ ଶ୍ରୀମନ୍ଦିରର କ'ଣ ସମ୍ପର୍କ ନା, ଶ୍ରୀମନ୍ଦିର ମଧ୍ୟ ଗୋଟେ ହିନ୍ଦୁ ଧର୍ମର, ଗୋଟେ ସନାତନ ହିନ୍ଦୁ ଧର୍ମର ପୀଠ ହେଇଥିବାରୁ ଏଇଠି ବିରାଜିତ ଦେବତା ଜଗନ୍ନାଥ ହେଇଥିବାରୁ ଏବଂ ଏଇଠି ସମ୍ପ୍ରଦାୟର ଉର୍ଦ୍ଧ୍ୱରେ ଉଠିକରି ପ୍ରଭୁ ବଡ଼ଦାଣ୍ଡରେ ବିରାଜମାନ କରୁଥିବାରୁ ସମଗ୍ର ବିଶ୍ୱକୁ ଏକାକାର କରିବା ପାଇଁ ଏବଂ ସବୁ ମଣିଷମାନଙ୍କୁ ସ୍ନେହ ଶ୍ରଦ୍ଧା ଅନୁରାଗରେ ରଞ୍ଜିତ କରିବା ପାଇଁ ପ୍ରଭୁ ଏ ରଥଯାତ୍ରାରେ ଆସୁଥିବାରୁ ସେଇ ବିଶ୍ୱ ପ୍ରାଣର ଭାବନା ନେଇକରି ଯେଉଁଟା ସନାତନ ଧର୍ମ ସଂସ୍କୃତିରେ ଅଛି ସେଇଥିପାଇଁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବା ଗୋବର୍ଦ୍ଧନ ମିଠର ଶଙ୍କରାଚାର୍ଯ୍ୟ ଯିଏ ବି ହୁଅନ୍ତୁ ସେ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବାର ବିଧି ରହିଛି। ଆଉ ଗୋଟେ କଥା ଆପଣମାନେ ଜାଣିଥିବେ ଯେ ମୁକ୍ତିମଣ୍ଡପ ବୋଲି ଆମର ଯାହା ଅଛି ପୁରୀ ଶ୍ରୀମନ୍ଦିର ଭିତରେ, ଯେଉଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଯେଉଁଠି ଷୋଳଶାସନର ପଣ୍ଡିତମାନେ ବସନ୍ତି ଏବଂ ଧର୍ମ ଦର୍ଶନ ସମ୍ପର୍କରେ ଯାହା କିଛି ନିର୍ଣ୍ଣୟ ନେବା କଥା, ଯାହା କିଛି ନିଷ୍ପତ୍ତି ନେବା କଥା ସେମାନେ ନିଅନ୍ତି। ସେମାନେ ବହୁ ଶାସ୍ତ୍ରଦର୍ଶୀ, ବହୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି। ଯେତେବେଳେ ଧର୍ମ ବିଚାର କ୍ଷେତ୍ରରେ କୌଣସି ସଙ୍କଟ ଉପସ୍ଥିତ ହୁଏ ସେମାନେ ତାର ନିର୍ଣ୍ଣୟ କରନ୍ତି ଏବଂ ତାର ନାୟକ ହେଉଛନ୍ତି ବା ତାର ସଭାପତି ବୋଲି ଆପଣ କହିପାରନ୍ତି, ତାର ଅଧ୍ୟକ୍ଷ ବୋଲି କହିପାରନ୍ତି, ତାର ନାୟକ ହେଉଛନ୍ତି ଆମର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ। ତେଣୁ ଏ ଦୃଷ୍ଟିରୁ ବିଚାର କରନ୍ତୁ ଧର୍ମ ଦର୍ଶନ ଏସବୁ କ୍ଷେତ୍ରରେ କେତେ ପାଣ୍ଡିତ୍ୟ ଥିଲେ ଜଣେ ଏ ପ୍ରକାର ଏକ ଦାୟିତ୍ୱ ନିର୍ବାହ କରିପାରିବ। ସେଇଥିପାଇଁ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ମହିମା, ଶଙ୍କରାଚାର୍ଯ୍ୟଙ୍କର ଯେଉଁ ପ୍ରତିଷ୍ଠା, ସେଇ ପ୍ରତିଷ୍ଠାର ନିଦର୍ଶନ ସ୍ୱରୂପ ଶଙ୍କରାଚାର୍ଯ୍ୟ ମହୋଦୟଙ୍କୁ ନିମନ୍ତ୍ରଣ କରାଯାଏ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ। ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୋକଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: ବିଜ୍ଞାପନ ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଶ୍ରୋତାବନ୍ଧୁ। ଆମେ ଯେତେବେଳେ ଧାରା ବିବରଣୀ ଦେଉଥିଲୁ ଗୋଟିଏ

0: କଥା ମୋ ଦୃଷ୍ଟିରେ ପଡ଼ିଛି, ଅନ୍ୟ ଭାଷ୍ୟକାରମାନଙ୍କ ଦୃଷ୍ଟିରେ ବୋଧେ ସେଟା ଅନ୍ତର୍ହିତ ହେଇଯାଇଛି ବା ଦୃଷ୍ଟିରେ ପଡ଼ିନାହିଁ। ଆମର ପୂର୍ବତନ ରାଜ୍ୟପାଳ ଏହାର ପୂର୍ବରୁ ଯିଏ ଥିଲେ ପ୍ରଫେସର ଗଣେଶୀ ଲାଲ, ସିଏ ଏ ବର୍ଷ ରଥଯାତ୍ରାକୁ ଆସିଛନ୍ତି। ଆପଣ ଜାଣନ୍ତି ଗଣେଶୀ ଲାଲ ରାଜ୍ୟପାଳ ତ ଥିଲେ, ବହୁ ରାଜ୍ୟପାଳ ଥିଲେ ଏବଂ ବହୁ ରାଜ୍ୟପାଳ ଭବିଷ୍ୟତରେ ମଧ୍ୟ ଆସିବେ, କିନ୍ତୁ ଗଣେଶୀ ଲାଲଙ୍କ ଭଳିଆ ରାଜ୍ୟପାଳ ଓଡ଼ିଶା ପାଇଁ ପ୍ରକୃତରେ ଦୁର୍ଲଭ। କାହିଁକି ଦୁର୍ଲଭ? ଏଇଥିପାଇଁ ଯେ ଗଣେଶୀ ଲାଲ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ, ପ୍ରଫେସର ଗଣେଶୀ ଲାଲ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ। ଆପଣ ଜାଣିଥିବେ ସେ ମୂଳ ହରିୟାଣା ପ୍ରଦେଶର ଲୋକ ଏବଂ ଗଣିତ ବିଭାଗରେ ସେ ପ୍ରଫେସର ଥିଲେ ଏବଂ ଓଡ଼ିଶାରେ ରାଜ୍ୟପାଳ ହେବା ପରେ ଓଡ଼ିଶା ପ୍ରତି ତାଙ୍କର ଏତେ ସ୍ନେହ ଶ୍ରଦ୍ଧା ବଢ଼ିଲା, ଆପଣ ଆଶ୍ଚର୍ଯ୍ୟ ହେବେ। ଆମର ଯେଉଁ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ, ତାକୁ ସିଏ ଗାଇଛନ୍ତି ଗଣେଶୀ ଲାଲ। ବନ୍ଦେ ଉତ୍କଳ ଜନନୀ ଗାଇବା, ଜଣେ ହରିୟାଣାର ବ୍ୟକ୍ତି ଓଡ଼ିଆ ଜାଣିନାହାନ୍ତି, ତଥାପି ଓଡ଼ିଆ ଭାଷା ଶିଖି ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତକୁ ଗାଇବାର ଯେଉଁ ଆଗ୍ରହ ତାଙ୍କର, ସେଇଟା ତାଙ୍କୁ ଓଡ଼ିଆ ଜାତି ପ୍ରତି ବା ଓଡ଼ିଶା ରାଜ୍ୟ ପ୍ରତି ସବୁବେଳେ ଗୋଟେ ଆନ୍ତରିକ କରିକି ରଖିବ। ସିଏ ତାଙ୍କର ପରିବାର ସହିତ ଏ ରଥଯାତ୍ରା ଦେଖିବାକୁ ଆସିଛନ୍ତି। ତାଙ୍କୁ ଦେଖିକରି ଆମର ମଧ୍ୟ ବହୁତ ଆନନ୍ଦ ହେଲା ଏବଂ ତିନି ରଥର ଚାରମାଳକୁ ଛୁଇଁକିରି ସେ ଯେତେବେଳେ ପ୍ରଣାମ କରୁଥିଲେ ଠାକୁରମାନଙ୍କୁ, ସେତେବେଳେ ଆମେ ଦେଖିକରି ଆମେ ମଧ୍ୟ ଅପାର ଆନନ୍ଦ ଲାଭ କଲୁ ଯେ ଓଡ଼ିଶାକୁ ଏତେ ଭଲ ପାଇବା ନଥିଲେ ଜଣେ ସୁଦୂର ହରିୟାଣାରୁ ରଥଯାତ୍ରା ଦେଖିବା ପାଇଁ ଆସିନଥାନ୍ତେ। ପରିଣତ ବୟସ ହେଲାଣି, ଚାଲିବା ପାଇଁ ମଧ୍ୟ ଶକ୍ତି ସାମର୍ଥ୍ୟର ଉଣା ହେଲାଣି, ତଥାପି ତାଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଭକ୍ତି ଏବଂ ଆଗ୍ରହ, ସେ ଆଗ୍ରହ ତାଙ୍କୁ ସୁଦୂର ହରିୟାଣାରୁ ଆଣିକରି ଆମର ପୁରୀ କ୍ଷେତ୍ରରେ ପହଞ୍ଚେଇଛି। ଏହି କଥାଟି ଆପଣମାନେ ଜାଣିବେ, ସେଇଥିପାଇଁ ମୁଁ ଯେହେତୁ ଦେଖିଥିଲି ଏ କଥାଟା ଦୃଶ୍ୟଟା, ମୁଁ ଆପଣଙ୍କ ସହିତ ସେ ଦୃଶ୍ୟଟାକୁ ଟିକେ ବାଣ୍ଟିବାକୁ ଚାହିଁଲି। ବର୍ତ୍ତମାନ ଅନୁରୋଧ କରୁଛି ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ, ତାଙ୍କର ପରବର୍ତ୍ତୀ ଧାରାବିବରଣୀ କଥା ଆପଣଙ୍କୁ କହିବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ପରମ ପୂଜ୍ୟପାଦ ଜଗଦ୍ଗୁରୁ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ମହୋଦୟ ଏତେ ପ୍ରତିକୂଳ ପରିସ୍ଥିତି ଭିତରେ ଭଗବାନଙ୍କ ପ୍ରତି ତାଙ୍କର ଯେଉଁ ଅତୁଟ ଭକ୍ତିଭାବ ରହିଛି, ସେ ଭକ୍ତିଭାବରେ ବିଜଡ଼ିତ ହୋଇ ସେ ଏସବୁକୁ ପ୍ରତିକୂଳତାକୁ ଖାତିର ନକରି ସେ ଆସିଛନ୍ତି। କାହିଁକି ନା ବର୍ଷ କରି ଇଏ ଗୋଟିଏ ଦିନ ଯଦି ସେ ନ ଆସିବେ ତାଙ୍କ ମନରେ ଅବଶୋଷ ରହିଯିବ। ସେଭଳି ଜଣେ ଜ୍ଞାନୀ ଆମ ଓଡ଼ିଶାରେ ବିରଳ। ଆମ ଓଡ଼ିଶା ଆଜି ଧନ୍ୟ ହେଇଛି, ଉତ୍କଳ ମାଟି ଧନ୍ୟ ହେଇଛି ସେଭଳି ଜଣେ ଜ୍ଞାନୀଙ୍କୁ ପାଇ, ଯେମିତି ଜ୍ଞାନୀ ସେମିତି ଭକ୍ତ ଏବଂ ସେମିତି ଧୀରସ୍ଥିର ମଧ୍ୟ। ତେଣୁ ସବୁ ଜଗଦ୍ଗୁରୁର ଯାହା ଯାହା ଲକ୍ଷଣ ରହିବା କଥା ତାଙ୍କ ପାଖରେ ସେ ସମସ୍ତ ଲକ୍ଷଣ ରହିଛି। ସେ ବର୍ତ୍ତମାନ ଚାଲିବା ଅବସ୍ଥାରେ ଆସିନାହାନ୍ତି, ଗୋଟିଏ ଗାଡ଼ିରେ ବସିକରି ସେ ଆସିଲେ ଏବଂ ତିନି ରଥରେ ସେ ବିନମ୍ର ପ୍ରଣିପାତ କଲେ, ଭକ୍ତି ନୈବେଦ୍ୟ ସମର୍ପଣ କଲେ ଏବଂ ତାଙ୍କର ଅନୁଗାମୀମାନେ ମଧ୍ୟ ତାଙ୍କୁ ଅନୁସରଣ କରୁଛନ୍ତି ଏବଂ ତାଙ୍କର ଦର୍ଶନ ମଧ୍ୟ, ଯେମିତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଆମର ବହୁ ଜନ୍ମର ପାତକ ଖେଳିତ ହେଉଛି, ସେମିତି ଶ୍ରୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆମେ ଯଦି ଦର୍ଶନ କରିବା ତେବେ ଆମର ମଧ୍ୟ ଅନେକ ପୁଣ୍ୟ ଉଦୟ ହେବ ଏବଂ ଅଶେଷ ପାପ ତାପ ବିଖଣ୍ଡିତ ହେବ। ସେ ଜଣେ ସିଦ୍ଧ ପୁରୁଷ, ତେଣୁ ବର୍ତ୍ତମାନ ସେ ଆମକୁ ଦର୍ଶନ ଦେଉଛନ୍ତି ଏବଂ ଧୀରେ ଧୀରେ ତାଙ୍କରି ଅନୁଗାମୀ ସାଧୁ ସନ୍ଥ ମହାତ୍ମାମାନଙ୍କ ସହିତ ସେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ତିନି ରଥକୁ ସେ ଗୋଟିଏ ଘେରା ପରିକ୍ରମା କରୁଛନ୍ତି। ଗୋଟିଏ ଘେରା ପରିକ୍ରମା କରି ସେ ବର୍ତ୍ତମାନ ଶ୍ରୀ ଗୋବର୍ଦ୍ଧନ ପୀଠକୁ ପ୍ରତ୍ୟାବର୍ତ୍ତନ କରିବେ। ଆପଣ ଜାଣନ୍ତି ଏଇ ଯେଉଁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା, ସେ ଆମ କେବଳ ଓଡ଼ିଶାରେ ନୁହେଁ, ଯାହା କହୁଥିଲେ ଶାନ୍ତନୁ ବାବୁ, ସାରା ଭାରତ ବର୍ଷକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଡ଼ ପ୍ରୟାସ କରିଥିଲେ ଏବଂ ଚାରି ଦିଗରେ ଭାରତର ଚତୁର୍ଦିଗରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏଇ ଯେଉଁ ଚାରି ଦିଗରେ ଧର୍ମର ନୌକାକୁ ସେ ସ୍ଥିର କରିଥିଲେ, ଯାହାଫଳରେ ଆମ ଭାରତବାସୀଙ୍କ ମନରେ ଆଉ କେବେ ଧର୍ମ ପ୍ରତି ବିଦ୍ୱେଷ ଭାବ ଆସିବ ନାହିଁ, ସମସ୍ତେ ସେଇ ସନାତନ ଧର୍ମରେ ଯୁଗ

0: ଯୋଗ ପାଇଁ ଉଦ୍ବୁଦ୍ଧ ହେଇକିରି ରହିବେ। ସେଥିପାଇଁ ବେଦ, ବେଦାନ୍ତ, ଉପନିଷଦ ଇତ୍ୟାଦିର ଯେଉଁ ଭାଷ୍ୟ କରିବା ଏବଂ ତା ସହିତ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଶାରୀରିକ ଭାଷ୍ୟ ରଚନା କରିଥିଲେ ଏବଂ ସେ ଏହି କ୍ଷେତ୍ରକୁ ଆସିଥିଲେ ତାଙ୍କର ଧର୍ମ ପ୍ରଚାର କରିବା ପାଇଁ। କିନ୍ତୁ ସେ ଆସି ଯେତେବେଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ହିଁ ଖୋଜିଲେ, ସେ ଜାଣିଥିଲେ ପରମବ୍ରହ୍ମ ପରମାତ୍ମା ସକଳ ଜଗତର ସ୍ରଷ୍ଟା, ସକଳ ଜଗତର ନିୟନ୍ତ୍ରକ ଏବଂ ସକଳ ଜଗତର ପରିପାଳକ, ସେ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ହିଁ ଅବସ୍ଥାନ କରୁଥିଲେ। ତେଣୁ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ଯେତେବେଳେ ଆଜି ଶଙ୍କରାଚାର୍ଯ୍ୟ ଶଙ୍କର ଶଙ୍କର ସାକ୍ଷାତ, ଶଙ୍କରାଚାର୍ଯ୍ୟ ହେଉଛନ୍ତି ସାକ୍ଷାତ ଶଙ୍କର ଅର୍ଥାତ୍ ଶିବଙ୍କର ସ୍ୱରୂପ, ତେଣୁ ସେ ଯେତେବେଳେ ଏଠାକୁ ଆସିଲେ ସେତେବେଳେ ଦେଖିଲେ ଶ୍ରୀମନ୍ଦିର ଖାଲି ପଡ଼ିଛି, ଶ୍ରୀମନ୍ଦିରରେ ମହାପ୍ରଭୁ ନାହାନ୍ତି। ତେଣୁ ମହାପ୍ରଭୁ କେଉଁଠି ଅଛନ୍ତି? ଏଥିପାଇଁ ସେ ଯଯାତି କେଶରୀଙ୍କ ସହିତ ପରାମର୍ଶ କରିଥିଲେ ଏବଂ ପରବର୍ତ୍ତୀ କାଳରେ ସେ ସୋନପୁରଠାରେ ପାତାଳି ଯାଇଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରି ପୁଣି ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ତାଙ୍କର ନବକଳେବର କରିଥିଲେ ଏବଂ ଏଇ ଯେଉଁ ମନ୍ଦିର, ମାନେ ଯେଉଁ ମନ୍ଦିରଟି ବର୍ତ୍ତମାନ ଅଛି ତା ପୂର୍ବରୁ ଏକ ମନ୍ଦିର ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା 38 ହାତର ପଟ୍ଟଳ, ସେଥିରେ ଠାକୁରମାନଙ୍କୁ ଅବସ୍ଥାପିତ କରିଥିଲେ ଏବଂ ଠାକୁରମାନଙ୍କ ପାଇଁ କେଉଁ ନୀତି ପ୍ରଣୟନ କରାଯିବ ଶାସ୍ତ୍ରୀୟ ପଦ୍ଧତିକୁ ଅନୁସରଣ କରି ସେ ସବୁ କରିଯାଇଥିଲେ, ଯାହାଫଳରେ କେଶରୀ ବଂଶର ରାଜାମାନେ ତାଙ୍କୁ ଜଗତଗୁରୁର ଭାବରେ ଗ୍ରହଣ କରି ତାଙ୍କର ଆଦେଶକୁ ପରିପାଳନ କରିଥିଲେ ଏବଂ ଶ୍ରୀମନ୍ଦିରରେ ତାଙ୍କର ସ୍ୱତନ୍ତ୍ର ଅଧିକାର ସାବ୍ୟସ୍ତ ହୋଇଥିଲା। ଶ୍ରୀମନ୍ଦିର ଭିତରେ ଆସନ ପାତି ବସିବାର ଅଧିକାର କେବଳ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କର ହିଁ ଥିଲା। ତେଣୁ ବର୍ତ୍ତମାନ ସେ କାଳରୁ ଏହି ପରମ୍ପରା ପ୍ରଚଳିତ ଅଛି। ଏମାନେ ମଧ୍ୟ ବର୍ତ୍ତମାନର ଯେଉଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଅଛନ୍ତି ସେ ମଧ୍ୟ ଆସନ ପାତି ବସିବାର ଏଠାରେ ଅଧିକାର ପାଇଛନ୍ତି ଏବଂ ଯାହା କହୁଥିଲେ ଏଠାରେ ଯେଉଁ ମୁକ୍ତି ମଣ୍ଡପ ଅଛି, ମୁକ୍ତି ମଣ୍ଡପ ହେଉଛି ଆମର ଧର୍ମର ଯେତେବେଳେ କୌଣସି ଏକ ସଙ୍କଟ ଆସେ ସେ ଧର୍ମ ସଙ୍କଟ କାଳରେ କ'ଣ କରାଯିବ, କେଉଁ ବିଧି ପାଳନୀୟ, କ'ଣ ଗ୍ରହଣୀୟ, କ'ଣ ଅଗ୍ରହଣୀୟ, ୟାର ନିର୍ଣ୍ଣାୟକ ହେଉଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମହୋଦୟ। ଏବଂ ଶ୍ରୀମନ୍ଦିର ଭିତରେ ଯେତେବେଳେ ଧର୍ମ ସଙ୍କଟ ଉପୁଜେ ସେତେବେଳେ ତୁରନ୍ତ ସମାଧାନ କରିବା ପାଇଁ ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ନିକଟକୁ ଯାଏ ସେତେବେଳେ ସେ ଏହାକୁ ଗ୍ରହଣ କରନ୍ତି। ବର୍ତ୍ତମାନ ଆମେ ଦେଖିଲେ ଗୋଟିଏ ଥର ସେ ପରିକ୍ରମା କଲେ, ପୁନର୍ବାର ଆଉ ଏକ ଥର ପରିକ୍ରମା କରୁଛନ୍ତି, ଅର୍ଥାତ୍ ଲାଗୁଛି ସେମାନେ ତାଙ୍କୁ ଗୋଟିଏ ଚେୟାର ଉପରେ ବସେଇ ଦେଇଛନ୍ତି ଏବଂ ସେଇ ଚେୟାର ହ୍ୱିଲ୍ ଚେୟାର ତାରି ଦେହରେ ବସେଇକରି ତାଙ୍କୁ ରଥକୁ ଦୁଇଥର ବର୍ତ୍ତମାନ ପରିକ୍ରମା କରିଲେଣି ଏବଂ ପରିକ୍ରମା କରି ସେ ପୁଣି ଆଶ୍ରମ ଅଭିମୁଖେ ଯାତ୍ରା କରିବେ। ତେଣୁ ବର୍ତ୍ତମାନ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ନାଇଁ, ସେ ଗୋଟିଏ ଥର ପରିକ୍ରମା କରି ସେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଆଉ ଦ୍ୱିତୀୟ ଥର ପରିକ୍ରମା କଲେ ନାହିଁ। ତେଣୁ ଗୋଟିଏ ଥର ପରିକ୍ରମା କରି ସେ ବର୍ତ୍ତମାନ ଗୋବର୍ଦ୍ଧନ ମଠ ଅଭିମୁଖେ ଯାତ୍ରା କରୁଛନ୍ତି, ପ୍ରତ୍ୟାବର୍ତ୍ତନ କରୁଛନ୍ତି।
1: ବର୍ତ୍ତମାନ ଡକ୍ଟର ନରେଶ ଦାସ ମହୋଦୟଙ୍କୁ ଅନୁରୋଧ କରିବି, କାରଣ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଜଗନ୍ନାଥଙ୍କର ଧାରା ବିବରଣୀ ସବୁ ଶ୍ରବଣ କରୁଛନ୍ତି ତାଙ୍କ ମନ ଭିତରେ ଥିବା ପ୍ରଶ୍ନକୁ ଆମ ପାଖରେ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ସତ୍ୟବ୍ରତ ସାହୁ କମାଳପୁର ଯାଜପୁରରୁ ଜଣାଇଛନ୍ତି ଯେ ପଲ୍ଲୀ ସାହିରୁ ଯେ ଇନ୍ଦ୍ରଦେବଙ୍କୁ ଯେଉଁ ଇନ୍ଦ୍ରଦେବ ନନ୍ଦିଘୋଷ ରଥ ପ୍ରଦାନ କରିଥିଲେ ଜଗନ୍ନାଥଙ୍କୁ ଏହା ଶୁଣିଛୁ। ଏତ ସହିତ ତାଳଧ୍ୱଜ ରଥ ଦେବଦଳନ ରଥର ନାମକରଣ କେମିତି ହେଲା, ଆଉ ଯେଉଁ ଇନ୍ଦ୍ରଦେବ ଯେଉଁ ରଥ ରଖିଥିଲେ ତାର କ'ଣ କାହିଁକି ସେ ନନ୍ଦିଘୋଷ ରଥ ତା ନାମ ରଖିଲେ? ବାସ୍ତବରେ ଏଇଠାରେ ନରେଶ ଦାସ ମହୋଦୟ କୁହନ୍ତୁ, ଦେବଦଳନ ରଥ କାହିଁକି ତା ନାଁ ହେଲା? ଅର୍ଥାତ୍ ଆମର ଯାହା ଆମେ ଶାସ୍ତ୍ର ଶୁଣିଛୁ ବା ପୁରାଣ ଶୁଣିଛୁ, ବାସ୍ତବରେ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଇନ୍ଦ୍ରଦେବ ପ୍ରଦାନ କରିନଥିଲେ? ତ୍ରେତାୟୁଗରେ ଯେତେବେଳେ ରାମଚନ୍ଦ୍ର ରାବଣ ସହିତ ଯୁଦ୍ଧ କରୁଥିଲେ जेते बेले रामचंद्र

0: ଯୁଦ୍ଧ କରୁଥିଲେ ସେତେବେଳେ ରାମଚନ୍ଦ୍ର ପଦାତିକ ଭାବରେ ବା ପଦରେ ଯେତେବେଳେ ଯୁଦ୍ଧ କରିବା ସମ୍ଭବ ନଥିଲା ସେହି ସମୟରେ ଇନ୍ଦ୍ରଦେବ ରାବଣ ସହିତ ଯୁଦ୍ଧ କରିବା ପାଇଁ ତ୍ରେତୟା ଯୁଗରେ ତାଙ୍କୁ ଯେଉଁ ରଥ ପ୍ରଦାନ କରିଥିଲେ ତା ନାମ ଥିଲା ନନ୍ଦିଘୋଷ ବୋଲି କୁହାଯାଉଥିଲା, ଯାହାକି ଶିବଙ୍କର ଯେଉଁ ଅନୁଚର ନନ୍ଦୀ ଘର ଘର ଘୋଷଣା ଆଦ କରିକି ଯେତେବେଳେ ଭୟଙ୍କର ପ୍ରକମ୍ପ କରିଥିଲେ ରାବଣ ପଛଘୁଞ୍ଚା ଦେଇଥିଲେ ବୋଲି ତାକୁ କୁହାଯାଇଥିଲା। ଆଉ ଦେବଦଳନ ତାଳଧ୍ୱଜ ରଥ ତାହା ମଧ୍ୟ ଏକ ଗୋଟେ କେବଳ ସୂଚନା ମାତ୍ର, କାରଣ ଯେଉଁ ତାଳଧ୍ୱଜ ରଥ ପୂର୍ବେ ଆମର କୁହାଯାଉଥିଲା ଯେ ଶାସ୍ତ୍ରରେ ଯେ ତାଳଧ୍ୱଜ ରଥର ସେ ଯେଉଁ କଳସରେ ଯେଉଁ ନୃସିଂହ ଦେବତା ରହିଛନ୍ତି ସେଠି ମଧ୍ୟ ଗୋଟେ ଦର୍ପଣ ରଖାଯାଉଥିଲା। ଆଉ ଯିଏ ବଡ଼ ଭାଇ ବଳଭଦ୍ର ସିଏ ହେଉଛନ୍ତି ଶେଷନାଗ, ତାଙ୍କର ଯେଉଁ ପୃଷ୍ଠଭାଗ ଚିକ୍ ଚିକ୍ ଦେଖାଯାଉଛି ତା ତାଳ ଦର୍ପଣ ସଦୃଶ, ଯେଉଁଠିକି ସେ ସଚରାଚର ଭୂମିରେ ଯେତେବେଳେ ଯାତାୟାତ କରିଥାନ୍ତି ସେ ପାରିପାର୍ଶ୍ୱିକ ଅବସ୍ଥିତିକୁ ଦେଖିଥାନ୍ତି। ତାଙ୍କୁ ସେଥିପାଇଁ ବଳଭଦ୍ରଙ୍କର ଆଉ ଗୋଟିଏ ନାମ ମଧ୍ୟ ତାଳାଙ୍କ, ସେଥିପାଇଁ ତାର ନାମ ମଧ୍ୟ ତାଳଧ୍ୱଜ ରଖାଯାଇଛି। ଆଉ ଦେବଦଳନ ତାହାକୁ କୁହାଯାଉଛି ବାସ୍ତବରେ ଦର୍ପଦଳନ, ଆମ ମଣିଷମାନଙ୍କ ଭିତରେ ଥିବା ଷଡ଼ ରିପୁ ଅହଙ୍କାର ଏସବୁକୁ ଦମନ ଯିଏ ଅଚିରେ କରିପାରନ୍ତି ସିଏ ହେଉଛନ୍ତି ମା ଜଗଜ୍ଜନନୀ, ଯିଏ ସୁଭଦ୍ରା, ଯିଏ ଯୁଗେ ଯୁଗେ ସିଏ ଅସୁରମାନଙ୍କୁ ବିନାଶ କରିଛନ୍ତି ବୋଲି କୁହାଯାଇଥାଏ। ସେହିପରି ଭାବରେ ଆଜି ମହାପ୍ରଭୁଙ୍କର ଆମେ ଦେଖିପାରୁଛୁ, ଦର୍ଶନ କରିପାରୁଛୁ ସୁନ୍ଦର ଭାବରେ। ବର୍ତ୍ତମାନ ଶଙ୍କରାଚାର୍ଯ୍ୟ ଯାହାଙ୍କ ପୂର୍ବରୁ ଟିକିଏ ସମୟ ପୂର୍ବରୁ ଡକ୍ଟର ଶାନ୍ତନୁରଥ ମହୋଦୟ ପ୍ରକାଶ କରୁଥିଲେ ଏବଂ ନରେଶ ଦାସ ମଧ୍ୟ କହୁଥିଲେ, ସେଥିପାଇଁ ତାହା କୁହାଯାଉଥିଲା କ'ଣ ନା କେବଳ ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ହିଁ ଦଣ୍ଡଧାରୀ ସନ୍ନ୍ୟାସୀ ଭାବରେ ପରିଚିତ, ସିଏ ହିଁ କେବଳ ଦଣ୍ଡ ଧରିବାର ଅଧିକାର ତାଙ୍କର ହିଁ ରହିଛି, ଆଉ କୌଣସି ସନ୍ନ୍ୟାସୀମାନଙ୍କର ବା ସନ୍ଥମାନଙ୍କର ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିକି ଯେଉଁ ଯେତେବେଳେ ବା ଜଗନ୍ନାଥଙ୍କ ନିକଟକୁ ଯାଉଛନ୍ତି ଦଣ୍ଡ ଧରିବାର ଅଧିକାର ତାଙ୍କର ନାହିଁ। ଏତତ୍ ବ୍ୟତୀତ ଯିଏ ପ୍ରଜ୍ଞାନ ବ୍ରହ୍ମର ସିଏ ନେଉଛନ୍ତି କ'ଣ ନା ପ୍ରଜ୍ଞାନ ବ୍ରହ୍ମକୁ ଯିଏ ଏଇଠାରେ ସ୍ଥାପିତ କରିଛନ୍ତି, ଇଏ ହେଉଛି ଭୋଗ ମଣ୍ଡପ ଗୋବର୍ଦ୍ଧନ ପୀଠ, ପରବର୍ତ୍ତୀ ସମୟରେ ଯାହାକି ଭୋଗ ବର୍ଦ୍ଧନରୁ ଭୋଗ ମଣ୍ଡପରୁ ଗୋବର୍ଦ୍ଧନ ପୀଠ ନାମରେ ପରିଚିତ ହୋଇଛନ୍ତି। କାହିଁକି ନା ଯେତେବେଳେ ଆମେ ପୁରାତନ ସମୟକୁ ଯଦି ଚାଲିଯିବା ଜଗନ୍ନାଥଙ୍କ ନିକଟରେ ଯେଉଁ ସବୁ ପ୍ରସାଦ ସବୁ ହେଉଛି, ଯାହା ମହାପ୍ରସାଦ, ତାହା ସମସ୍ତଙ୍କୁ ନିମିତ୍ତ ପାଇବା ପାଇଁ ଯେତେବେଳେ ହେଲା ନାହିଁ, ପ୍ରଚୁର ପରିମାଣରେ ହେଲା ନାହିଁ, ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭୋଗ ବର୍ଦ୍ଧନ କରିଥିଲେ, ଅର୍ଥାତ୍ ଅଧିକ ସଂଖ୍ୟାରେ।
1: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
2: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
1: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
2: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
1: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
2: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
3: କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶା ମାଟିରୁ ଉତ୍ପତ୍ତି, ବିଶ୍ୱ ଦରବାରରେ ବଢ଼ାଉଛି ଭାରତର ଖ୍ୟାତି। ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ନାଲ୍କୋ ପକ୍ଷରୁ ସଭିଙ୍କୁ ଭକ୍ତିଭରା ଅଭିନନ୍ଦନ।

ବର୍ତ୍ତମାନ ଗଜପତି ମହାରାଜ ଆମ ସମ୍ମୁଖରେ ବିରାଜମାନ ଅଛନ୍ତି। ତାଙ୍କର ମେହେନା ବର୍ତ୍ତମାନ ତାଳଧ୍ୱଜ ରଥର ଚାରମାଳ ତଳେ ଉପସ୍ଥିତ ଅଛନ୍ତି। ଏବଂ ଗଜପତି ମହାରାଜା ଏ ଯେଉଁ ସେବା କରନ୍ତି, ସେଇ ସେବାଟି ପ୍ରକୃତରେ ଗୋଟେ ଭଗବାନଙ୍କ ପାଖରେ ସେବାର କୌଣସି ବାଛ ବିଚାର ନଥାଏ ବା ପଟାନ୍ତର ନଥାଏ। ତେଣୁ ଆପଣ ଦେଖୁଛନ୍ତି ଏ ଯେଉଁ 119 ପ୍ରକାର ସେବା ବର୍ତ୍ତମାନ ଅଛି, ସେ 19 ପ୍ରକାର ସେବା ଭିତରେ ଆପଣଙ୍କର କୋଠ ସୁଆଁସିଆଁ ଭୋଇ ସେବକ, ଯେଉଁମାନେ କାଠ ବୁହାମୁହିଁ କରନ୍ତି, ଯେଉଁମାନେ ଚାରମାଳ ବାନ୍ଧନ୍ତି, ଏବଂ ଅତୀତରେ ଯେଉଁମାନେ ରଥକୁ ପେଲୁଥିଲେ, ରଥକୁ ଟାଣୁଥିଲେ, ସେଇଭଳିଆ ସେବକଙ୍କଠୁ ଆରମ୍ଭ କରି ଆପଣଙ୍କର ମନ୍ଦିର ଉପରେ ବାନା ବାନ୍ଧିବା ଚୁନରା ସେବକ ଏବଂ କୋଠ ସୁଆଁସିଆଁ ସେବକଙ୍କ ପର୍ଯ୍ୟନ୍ତ ସେବକମାନେ ଅଛନ୍ତି। ସେଇଥିରେ ପୂଜା ପଣ୍ଡା ଅଛନ୍ତି, ସେଇଥିରେ ଦଇତା ଅଛନ୍ତି, ସେଇଥିରେ ପ୍ରତିମହାପାତ୍ର ଅଛନ୍ତି, ସେଥିରେ ପ୍ରତିହାରୀ ଅଛନ୍ତି, ସେଥିରେ ଖୁଣ୍ଟିଆ ଅଛନ୍ତି, ଏବଂ ସେଇଥିରେ ଚୁନରା ଖୁଣ୍ଟ କୋଠ ସୁଆଁସିଆଁ ପର୍ଯ୍ୟନ୍ତ ସେବକମାନେ ଅଛନ୍ତି। ତେଣୁ ମହାପ୍ରଭୁଙ୍କ ପାଖରେ ସେବାର କୌଣସି ସାନ ବଡ଼ କଥା ନାହିଁ। ଯିଏ ଚୁନରା ସେବକ ହେଇଛି, ଯିଏ ଓଳଉଛି ମହାପ୍ରଭୁଙ୍କ ରଥ ଓଳଉଛି, ଦାଣ୍ଡ ଓଳଉଛି, ସିଏ ବି ଯେତିକି ସେବା କରୁଛି, ପୂଜା ପଣ୍ଡା ଯିଏ ରତ୍ନ ସିଂହାସନରେ ବସିକିରି ସେବା ପୂଜା କରୁଛନ୍ତି, ସେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ ମହାପ୍ରଭୁଙ୍କର ସେଇଥିପାଇଁ ଆପଣ ଶ୍ରୋତାବନ୍ଧୁ ଆପଣମାନେ ଜାଣିଥାନ୍ତୁ ଯେ ମହାପ୍ରଭୁଙ୍କର ସେବା ଗୁଡ଼ାକ ଏତେ ଜଟିଳ ଯେ ଗୋଟିଏ ଲୋକ ଯଦି ଏଇଠି ସେବାର ସମୟରେ ଉପସ୍ଥିତ ନ ରହିବ ତାହେଲେ ସେ ସେବା ହେଇପାରିବନି। ମନ୍ଦିର ଖୋଲା ହେବା ଦୁଆର ଫିଟାଠୁ ଆରମ୍ଭ କରି ମଙ୍ଗଳ ଆଳତୀ, ତାପରେ ଅବକାଶ, ଏସବୁ ସମୟରେ ଯେଉଁ ଯେଉଁ ସେବକମାନଙ୍କର ଥାଏ ଦାୟିତ୍ୱ, ସେ ସବୁ ଦେବ ସେବକମାନେ ଏକାଠି ନହେଲେ ତାହେଲେ ସେ ସେବା ହେଇପାରିବ ନାହିଁ। ଜଣଙ୍କ ପାଇଁ ମଧ୍ୟ ସେବା ଅଟକି ଯାଇପାରେ। ତେଣୁ ସେଇଥିପାଇଁ ଗୋଟେ ସେବା ଅଛି ଚର୍ଚ୍ଚା, ସେମାନେ ଡାକି ଆଣନ୍ତି ପୁରା ଯାଇକିରି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟ, ହଁ ଚର୍ଚ୍ଚା ଚର୍ଚ୍ଚା ସେବକ ଅଛନ୍ତି, ଯେଉଁମାନେ ଯେଉଁ ସେବକମାନଙ୍କର ଥାଏ ଦାୟିତ୍ୱ ସେ ସେବା ପାଇଁ ଆଗରୁ ଯାଇକି ତାଙ୍କୁ ସତର୍କ କରେଇକିରି ଯେ ତମର ସେବା ଅଛି, କାଲି ସକାଳେ ଅଛି, କାଲି ଆସିବ। ତେଣୁ ଆପଣ ଦେଖନ୍ତୁ ଏଇ ଯେଉଁ 119 ପ୍ରକାର ସେବା, ଏଇ ସେବାରେ କେଉଁ ସେବାଟା ବଡ଼, କେଉଁ ସେବାଟା ସାନ, ଏମିତି କଥା କିଛି ନାହିଁ। ଯଦି ଗୋଟେ ଛୋଟିଆ ସେବା ବୋଲି ଆମେ କହିବା, ସେଇ ସେବାର ସେବକ ମଧ୍ୟ ଯଦି ନ ଆସିବ ତାହେଲେ ସେ ସେବାଟା ହେଇପାରିବନି। ତେଣୁ ଏଇଥିରୁ ବିଚାର କରନ୍ତୁ, ଗଜପତି ମହାରାଜା ଯେଉଁ ସେବା କରୁଛନ୍ତି ସେଇ ସେବାଟା ତଳଆଡ଼ୁ ପ୍ରଥମ ମାନେ ଯେଉଁଟା କୋଠ ସୁଆଁସିଆଁ ମାନେ କରନ୍ତି, ଯେଉଁଟା ଓଳାଓଳି କରନ୍ତି, ଯେଉଁଟା ଚଣ୍ଡାଳ ବୋଲି କହୁଛନ୍ତି, ଚଣ୍ଡାଳ କଥା ନୁହେଁ ପ୍ରକୃତରେ, ସେଇଟା ଇଏ ଗୋଟେ ସେବା। ତେଣୁ ଗଜପତି ମହାରାଜା ଯେତେବେଳେ ସେବା କରନ୍ତି ସେ କ'ଣ ଚଣ୍ଡାଳ ବେଶ ପଡ଼ନ୍ତି କି? ସେ ଗଜପତି ବେଶରେ ହିଁ ଆସନ୍ତି, କିନ୍ତୁ ସେବାଟା କରନ୍ତି ଚଣ୍ଡାଳର କର୍ମ। ତେଣୁ କର୍ମରେ ଯେହେତୁ କୌଣସି ଭେଦ ନାହିଁ, କୌଣସି କର୍ମ ଛୋଟ ନୁହେଁ, ସଂକୀର୍ଣ୍ଣ ନୁହେଁ, ଏବଂ କର୍ମ ବିଚାରରେ କାହାକୁ ହୀନ, କାହାକୁ ବଡ଼, କାହାକୁ ଛୋଟ, ଏସବୁ ପ୍ରକାର ବିଚାର ରଖିବା ଉଚିତ ନୁହେଁ ବୋଲି, ଏବଂ ମହାପ୍ରଭୁଙ୍କ କ୍ଷେତ୍ରରେ ତାର ଔଚିତ୍ୟ ତ ଆଦୌ ନାହିଁ। ତେଣୁ ମହାପ୍ରଭୁଙ୍କର ଯିଏ ଯେକୌଣସି ସେବା କରିପାରିବ ସେ ଏ ଗୋଟେ ସେବା, ହଁ ସେବା ସେବା। ତେଣୁ ଏ ସେବା ପାଇଁ ଆମେ ଦେଖୁଛୁ, ଆପଣଙ୍କୁ ସକାଳୁ ମୁଁ କହୁଥିଲି ଯେ 380 ସ୍ୱେଚ୍ଛାସେବୀ ସଂସ୍ଥା ବର୍ତ୍ତମାନ ପୁରୀ ବଡ଼ଦାଣ୍ଡରେ ଲାଗିଛନ୍ତି। କ'ଣ କିଏ କରୁଛି? କିଏ ପାଣି ଛିଞ୍ଚୁଛି, କିଏ ଚପଲ ଯେଉଁ ଲୋକମାନଙ୍କର ରହିଯାଉଛି ତାକୁ ଗୋଟଉଛି, ଇଏ ବି ଗୋଟେ ସେବା। ଯିଏ ସେ ସେବା କରୁଛି ସିଏ ଗୋଟେ ତା ଜାଗାରେ କେଉଁ ଅଧିକାରୀ ହେଇଥିବ, ଅଫିସର ହେଇଥିବ, କିନ୍ତୁ ବଡ଼ଦାଣ୍ଡରେ ସିଏ ସେ କଥା ଭାବୁନି। ସିଏ ଭାବୁଛି ଯେ ମହାପ୍ରଭୁଙ୍କର ସେବା, ଏ ଦାଣ୍ଡରେ ଯେଉଁ ଖଣ୍ଡିଆ ଚପଲ ମାନେ ସବୁ ପଡ଼ିଛି, ମୁଁ ଯଦି ତାକୁ ଗୋଟେଇ ଦେଲି ତାହେଲେ ସିଏ ଗୋଟେ ବଡ଼ ସେବା ହେଇଗଲା। ତେଣୁ ଏହି ପ୍ରକାର ଗୋଟେ ଭାବପୂର୍ଣ୍ଣ କର୍ମ ହେଉଛି ସେବା। ଅଇଁଠା ଚା କପ ମଧ୍ୟ ଗୋଟା ହେଉଛି, ନରେଶ ଚନ୍ଦ୍ର ଦାସ ମହାଶୟ କହୁଥିଲେ, ଦାଣ୍ଡ ପରିଷ୍କାର କରିଦେଉଛନ୍ତି। ତେଣୁ ଯୋଉଟା ଭକ୍ତିଭାବର ସହିତ, ସମର୍ପଣ ଭାବର ସହିତ ମହାପ୍ରଭୁଙ୍କ ପାଖରେ ଯୋଉ କର୍ମ କରାଯାଏ ତାକୁ ସେବା ବୋଲି କହିବା। ସେଇ କର୍ମରେ ଛୋଟ ବଡ଼ କିଛି ନାହିଁ। ସେଇ କଥାଟାକୁ ପ୍ରମାଣିତ କରିବା ପାଇଁ ଗଜପତି ମହାରାଜା ତ ଛେରା ପହଁରା କରୁଛନ୍ତି। ତେଣୁ ଆପଣ ଦେଖନ୍ତୁ, ଆପଣ ତ ସମସ୍ତେ ଦେଖିଲେ ଗଜପତିଙ୍କୁ, ଯେଉଁମାନେ ଦୂରଦର୍ଶନ ମାଧ୍ୟମରେ ଦେଖୁଥିବେ ଦେଖୁଥିବେ, ଏବଂ ଗଜପତି ମହାରାଜଙ୍କର ବେଶଭୂଷା ମଧ୍ୟ ଆପଣମାନେ ଜାଣନ୍ତି। ସେ ସ୍ୱଭ୍ର ସ୍ୱଚ୍ଛ ବେଶ ପରିହିତ ହେଇକରି ମୁଣ୍ଡରେ ପାଗଡ଼ି ବାନ୍ଧି, ମୁଣ୍ଡରେ ଚୂଳ ଲାଗିଛି, ସେ ସବୁ ପ୍ରକାର ଅଣ୍ଟାରେ ମଧ୍ୟ ତରବାରୀ ଖଞ୍ଜା ହେଇଛି, ଯେମିତି ରାଜା ଜଣେ ଆସିବା କଥା ସେଇଭଳି ସେ ଆସୁଛନ୍ତି। ତେଣୁ କିନ୍ତୁ ସେବା କରୁଛନ୍ତି ସାମାନ୍ୟ ଲୋକ ଭଳି ସେବା କଲେ। ତେଣୁ ଏଇଟା ଯେଉଁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାଖରେ ହେଲା, ଏଇଟା ସମଗ୍ର ବିଶ୍ୱରେ ଗୋଟେ ଅନନ୍ୟ ଉଦାହରଣ। କେଉଁଠି ଆପଣ ଦେଖନ୍ତୁ ତ, ଅନେକ ଜାଗାରେ ଆମେ ଯେମିତି ଆମର ଗଜପତି ମହାରାଜଙ୍କୁ ଚଳନ୍ତି ବିଷ୍ଣୁ ବୋଲି କହୁଛୁ, ସେମିତି ଅନ୍ୟ ଜାଗାରେ

ମଧ୍ୟ ଚଳନ୍ତି, ବିଷ୍ଣୁ ବୁଲନ୍ତି ଭଗବାନ ବୋଲି, ଏମିତି କଣ କଣ ଅନ୍ୟ ରାଜ୍ୟର ରାଜାମାନଙ୍କୁ ମଧ୍ୟ ତେହେରି ଘରୱାଲ ଗୋଟେ ଅଛି, ଆଉ କୋଉ ରାଜ୍ୟ ଅଛି, ସେଇ ରାଜାମାନଙ୍କରେ ମଧ୍ୟ ଆମେ ଯେମିତି ଗଜପତିଙ୍କୁ ଚଳନ୍ତି ବିଷ୍ଣୁ ବୋଲି କହୁଛୁ, ସେଇଟା ମଧ୍ୟ ସେମାନଙ୍କୁ ସେମିତି କୁହାଯାଏ, କିନ୍ତୁ କେହି ଏଇଭଳି ସେବା ମହାପ୍ରଭୁଙ୍କ ପାଖରେ କରନ୍ତି ନାହିଁ। ଏଇଟା ହେଉଛି ଗଜପତି ମହାରାଜାଙ୍କର ଅନନ୍ୟତା। ଆଉ ଗୋଟେ କଥା ମୁଁ ଆପଣଙ୍କୁ ଏଇଠି କହିବି ଯେ ଏ ରାଜ୍ୟରେ ଯେତେବେଳେ ଗଙ୍ଗବଂଶୀ ମାନେ

0: ଯେତେବେଳେ ଗଙ୍ଗବଂଶୀମାନେ ଶାସନ କଲେ ଏବଂ କୁହାଯାଉଛି ଯେଉଁ ଅନଙ୍ଗ ଭୀମ ଦେବଙ୍କ ସମୟରେ ମନ୍ଦିର ସମ୍ପୂର୍ଣ୍ଣ ହେଲା, ସେଇ ଅନଙ୍ଗ ଭୀମ ଦେବଙ୍କ ସମୟରେ ଆପଣ ଚାରିଆଡ଼ୁ ଶତ୍ରୁ ଆକ୍ରମଣ ହେଉଥିଲା, ଦକ୍ଷିଣ ପଟୁ ଉତ୍ତର ପଟୁ ମୁସଲମାନମାନଙ୍କର ଆଫଗାନମାନଙ୍କର ଆକ୍ରମଣ ହେଉଥିଲା। ତେଣୁ ଆପଣ ଭାବନ୍ତୁ ଯଦି ଏଭଳି ଗୋଟେ ପରିସ୍ଥିତି ଥିବ କୌଣସି ରାଜା ଗୋଟେ ରାଜ୍ୟର ମଙ୍ଗଳ କରିପାରିବ କି? ସବୁବେଳେ ଶତ୍ରୁ ଭୟ ତା ଭିତରେ ରହିବ, ସବୁବେଳେ ଶତ୍ରୁମାନଙ୍କୁ ପ୍ରତିହତ କରିବା ପାଇଁ ତାର ସମସ୍ତ ଶକ୍ତି ସାମର୍ଥ୍ୟ ସେ ସେଥିରେ ବ୍ୟୟ କରିବ, ପ୍ରଜାମାନଙ୍କର କଲ୍ୟାଣ କେବେ କରିବ? ତେଣୁ ଏ ଛତିଶା ନିଯୋଗ, ଏଇ ମନ୍ଦିର, ଏଇ ସେବା ପୂଜା, ଏସବୁ କଥା କରିବା ପାଇଁ କେତେ କଷ୍ଟ ହେଇଥିବ। ତେଣୁ ଆପଣ ଭାବନ୍ତୁ ସେଇ ଅନଙ୍ଗ ଭୀମଦେବ ସେଇ ଦିନଠାରୁ ମହାପ୍ରଭୁଙ୍କ ପାଖରେ ନିଜକୁ ରାଉତପଣରେ ସମର୍ପଣ କରି ଏ ରାଜ୍ୟର ରାଜା ହେଉଛନ୍ତି ଶ୍ରୀ ଜଗନ୍ନାଥ ଏବଂ ଏ ରାଜ୍ୟର ପ୍ରକୃତ ଯିଏ ରାଜା ହେଇକରି କାର୍ଯ୍ୟ ତୁଲାଉଛନ୍ତି ସିଏ ତାଙ୍କର ସେବକ, ଏଇ କଥାଟି ସିଏ ସାରା ଭାରତରେ ପ୍ରଚାର କରିବା ଫଳରେ ଦକ୍ଷିଣ ଦେଶରୁ ଯେଉଁଠୁ ହିନ୍ଦୁ ରାଜାମାନଙ୍କ ପଟରୁ ତାଙ୍କୁ ବିପଦ ଥିଲା ସେଇ ହିନ୍ଦୁ ରାଜାମାନେ ସେ କଥାଟାକୁ ବୁଝିଲେ, ଆରେ ଆରେ ଓଡ଼ିଶା ରାଜ୍ୟ ଏଇଭଳିଆ, ଏ ରାଜ୍ୟର ରାଜା ଜଗନ୍ନାଥ ହେଉଛନ୍ତି ଏ ରାଜ୍ୟର ରାଜା ଏବଂ ଏ ରାଜ୍ୟର ପ୍ରକୃତ ରାଜା ହେଉଛନ୍ତି ତାଙ୍କର ସେବକ, ତାଙ୍କ ରାଉତପଣରେ ଇଏ ତାଙ୍କ ସେବା କରୁଛନ୍ତି, ତାହେଲେ ଏଡ଼େ ବଡ଼ ପୀଠ, ଏଡ଼େ ବଡ଼ ସଂସ୍କୃତି ସମ୍ପନ୍ନ ଧର୍ମ ଆଚାରପୂର୍ଣ୍ଣ ଏ ରାଜ୍ୟ ଉପରେ ଆମେ ଆକ୍ରମଣ କରିବାନି। ଯାହାଫଳରେ ଦକ୍ଷିଣ ପଟରୁ ଆକ୍ରମଣଟା ପ୍ରତିହତ ହେଲା। ପ୍ରତିହତ ହେବାରୁ ରାଜାଙ୍କର ଯେତେକ ବଳ ଥିଲା, ଯେତେକ ସୈନ୍ୟ ସାମନ୍ତ ସବୁ ଥିଲେ, ସେ ସବୁକୁ ଲଗେଇକିରି ସେ ଉତ୍ତର ପଟୁ ଯେଉଁ ପଶ୍ଚିମବଙ୍ଗ ପଟୁ ଯେଉଁ ପ୍ରକାର ଆଫଗାନମାନଙ୍କର ଆକ୍ରମଣ ହେଉଥିଲା ସେ ଆକ୍ରମଣରେ ସମସ୍ତ ଶକ୍ତି ଲଗେଇକିରି ଆକ୍ରମଣକାରୀମାନଙ୍କୁ ତଡ଼ିଦେଲେ। ଏଇଟା ହେଲା ଇତିହାସ। ଏବଂ ସେଇଥିପାଇଁ ସେଇ ଦିନରୁ ସେଇ ଦ୍ୱାଦଶ ଶତାବ୍ଦୀ ଠାରୁ ଏ ରାଜ୍ୟର ରାଜା ନିଜକୁ ରାଉତପଣରେ ମହାପ୍ରଭୁଙ୍କର ଚରଣାରବିନ୍ଦରେ ସମର୍ପିତ କରି ସେଇ ଦିନରୁ ସେବା କରି ଆସୁଛନ୍ତି।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ। ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ। ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି। ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
4: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
3: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
4: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
3: ଘର ପାଖରୁ ବଣବୁଦା ସଫା କରନ୍ତୁ।
4: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
3: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
4: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ କହୁଥିଲି ଗଜପତି ମହାରାଜାଙ୍କର ସେବା କଥା। ଆପଣ ଆଉ ଗୋଟେ କଥା ଜାଣିଥାନ୍ତୁ ଶ୍ରୋତା ବନ୍ଧୁ, ଗଜପତି ମହାରାଜା ଚାହିଁଥିଲେ ଭାରତର ଜଣେ ବଡ଼ ଓକିଲ ହୋଇପାରିଥାନ୍ତେ, ବହୁତ ପଇସା ରୋଜଗାର କରିପାରିଥାନ୍ତେ, କିନ୍ତୁ ମହାପ୍ରଭୁଙ୍କର ସେବା ପାଇଁ ସେ ସମସ୍ତ ଓକିଲ ବୃତ୍ତି ବା ଅଧିବକ୍ତାର ବୃତ୍ତିକୁ ସେ ପରିତ୍ୟାଗ କଲେ ସବୁଦିନ ପାଇଁ। ଏବଂ ସେହିଦିନଠାରୁ ତାଙ୍କର ମହାପ୍ରଭୁଙ୍କ ସହିତ ଥିବା, ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କର ଭକ୍ତି ପ୍ରତିପାଦିତ

0: ସମ୍ମାନିତ ହେଲା, ପ୍ରମାଣିତ ହେଲା ଯେ ପ୍ରକୃତରେ ଇଏ ଜଣେ ସମର୍ପିତ ରାଜା, ମହାପ୍ରଭୁଙ୍କ ପାଇଁ ଇଏ ସର୍ବସ୍ୱ ମଧ୍ୟ ତ୍ୟାଗ କରିପାରନ୍ତି, ଯେଉଁଟା ତାଙ୍କର ଅତୀତରେ ତାଙ୍କର ପୂର୍ବପୁରୁଷମାନେ କରିଥିଲେ। ଆପଣ ଜାଣିଛନ୍ତି ଭୋଇ ବଂଶର ପ୍ରତିଷ୍ଠା କରିଥିବା ରାମଚନ୍ଦ୍ର ଦେବ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ତାଙ୍କୁ କୁହାଯାଏ, ଏବଂ ସେ ମହାପ୍ରଭୁଙ୍କର ନବକଳେବର କରେଇଥିଲେ। ମହାପ୍ରଭୁଙ୍କୁ ଯେଉଁ ବିଶ୍ୱର ମହାନ୍ତି ନେଇ ଆସିଥିଲା ତାଙ୍କର ବ୍ରହ୍ମ ପଦାର୍ଥ, ସେଇ ବ୍ରହ୍ମ ପଦାର୍ଥକୁ ପୁନରୁଦ୍ଧାର କରି ପୁଣି ନବକଳେବର ବିଗ୍ରହ କରେଇକିରି ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ପୁଣି ପ୍ରତିଷ୍ଠା କରିଥିଲେ। ତେଣୁ ଏଭଳି ଭାବରେ ଯେଉଁ ତାଙ୍କ ପୂର୍ବପୁରୁଷମାନେ ମହାପ୍ରଭୁଙ୍କ ପାଇଁ ସବୁକିଛି କରିଛନ୍ତି ଏବଂ ହାଫିଜ କାଦର ହେଇଛନ୍ତି, ଧର୍ମ ଛାଡ଼ି ଦେଇଛନ୍ତି କେବଳ ମହାପ୍ରଭୁଙ୍କ ରକ୍ଷା କରିବା ପାଇଁ, ଏବଂ ଯାହାକୁ ଆଧାର କରି ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳୀ ଉପନ୍ୟାସ ରଚନା ହେଇଛି, ସେ ସବୁ ଏଇ ଗଜପତି ବଂଶର ପୂର୍ବସୂରୀମାନଙ୍କର ମହାପ୍ରଭୁଙ୍କ ପ୍ରତି ଥିବା ସମର୍ପିତ ସେବାର ଦୃଷ୍ଟାନ୍ତ। ତେଣୁ ସେଇ ସେବାର ଜଣେ ଅଗ୍ରଗାମୀ ଭାବରେ ଗଜପତି ମହାରାଜା ଏବେ ସେବା କରୁଛନ୍ତି। ଆଉ ଗୋଟେ କଥା, ଯେଉଁଟା ଯେତେବେଳେ ଅନଙ୍ଗ ଭୀମଦେବଙ୍କ ସମୟରେ ଯେମିତି ରାଉତପଣରେ ନିଜକୁ ସମର୍ପିତ କରି ଏ ରାଜ୍ୟର ପ୍ରକୃତ ରାଜା ଜଗନ୍ନାଥ ମହାପ୍ରଭୁ ବୋଲି ଘୋଷଣା କରିଥିଲେ, ଗଜପତି ମହାରାଜା ଏବେ ମଧ୍ୟ ଚାହୁଁଛନ୍ତି। ଅନେକ କ୍ଷେତ୍ରରେ ଗଜପତି ମହାରାଜା କହିବାର ମୁଁ ଶୁଣିଛି ଯେ ଓଡ଼ିଶାର ରାଜ୍ୟ ସରକାର ମଧ୍ୟ, ରାଜ୍ୟ ସରକାରର ଯିଏ ମୁଖ୍ୟ ସିଏ ପ୍ରଥମେ ମହାପ୍ରଭୁଙ୍କୁ କେନ୍ଦ୍ରରେ ରଖିକିରି ରାଜ୍ୟ ଶାସନ କରନ୍ତୁ, ଏ ରାଜ୍ୟର ପ୍ରଥମ ହେଉଛନ୍ତି ମହାପ୍ରଭୁ। ତେଣୁ ଯେତେବେଳେ ଯେଉଁ କଥା କରିବେ ପ୍ରଥମେ କେନ୍ଦ୍ରରେ ମହାପ୍ରଭୁଙ୍କୁ ରଖନ୍ତୁ, ତାପରେ ତାଙ୍କର ନିର୍ଦ୍ଦେଶରେ ସବୁ କାର୍ଯ୍ୟ କରୁଛନ୍ତି, ଏହି ପ୍ରକାର ଭାବ ରଖିକିରି କରନ୍ତୁ ବୋଲି ଗଜପତି ମହାରାଜା ବହୁ ସ୍ଥାନରେ ମଧ୍ୟ ମତ ଦେଇଛନ୍ତି। ଆଉ ଗୋଟିଏ କଥା, ଗଜପତି ମହାରାଜାଙ୍କର ଗୋଟେ ବଡ଼ ଭୂମିକା ରହୁଛି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ତାର ପରମ୍ପରାର ବିଧିବିଧାନର ସୁରକ୍ଷା, ଏହି ସମ୍ପର୍କରେ ମଧ୍ୟ ସେ ବହୁତ ଉଦ୍ୟମ କରୁଛନ୍ତି। ଏବେ ତ ସଦ୍ୟ ଯେଉଁ ଘଟଣା ସବୁ ଘଟିଛି ଆପଣମାନେ ତାର ଆଭାସ ପାଇଥିବେ, ଏବଂ ଗଜପତି ମହାରାଜାଙ୍କର ବକ୍ତବ୍ୟ ହେଲା ବା ଗଜପତି ମହାରାଜା ଚାହୁଁଛନ୍ତି ଯେ ଜଗନ୍ନାଥଙ୍କର ସଂସ୍କୃତି ସମ୍ପର୍କରେ ପ୍ରଚାର ହେଉ, କିନ୍ତୁ ଜଗନ୍ନାଥଙ୍କର ସଂସ୍କୃତି ସମ୍ପର୍କରେ ଅପପ୍ରଚାର ନ ହେଉ। ଏବେ ଜଗନ୍ନାଥଙ୍କର ସମ୍ପର୍କରେ ଥିବା ଶାସ୍ତ୍ର, ଜଗନ୍ନାଥଙ୍କ ସମ୍ପର୍କରେ ଥିବା ଗ୍ରନ୍ଥ, ସ୍କନ୍ଦ ପୁରାଣ ହେଲା, ବାମଦେବ ସଂହିତା ହେଲା, ନୀଳାଦ୍ରି ମହୋଦୟ ହେଲା, ଯେଉଁ ମୂଳ ଗ୍ରନ୍ଥକୁ ଆଧାର କରି ଜଗନ୍ନାଥଙ୍କର ଉତ୍ସବ ରୀତିନୀତି ସେବା ପୂଜା ପର୍ବ ପର୍ବାଣି ଇତ୍ୟାଦି ଅନୁଷ୍ଠିତ ହେଉଛି, ସେ ସବୁକୁ ଅଧ୍ୟୟନ ନକରି ଅନେକ ଲୋକ ଅନେକ କଥା କହିଦେଉଛନ୍ତି, ଯାହାଫଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଅପେକ୍ଷା ଅପପ୍ରଚାର ବେଶୀ ହେଉଛି, ଭୁଲ କଥା ଗୁଡ଼ାକ ଲୋକଙ୍କ ପାଖକୁ ଯାଉଛି। ସେ ସମ୍ପର୍କରେ ମଧ୍ୟ ବର୍ତ୍ତମାନ ମନ୍ଦିର ପ୍ରଶାସନ ଚିନ୍ତା କରୁଛନ୍ତି ଯେ ଏଇ ଅପପ୍ରଚାରକୁ କେମିତି ରୋକିବା, ସେଥିପାଇଁ ଆଇନ ଆଣିବାକୁ ପଡ଼ିବ, ଏବଂ ସେଇ ଆଇନ ଆଣିଲେ ଯେଉଁମାନେ ଏ ପ୍ରକାର ଅପପ୍ରଚାର କରୁଛନ୍ତି ପ୍ରକୃତରେ ସେ ବିଷୟ ପ୍ରବେଶ ନଥାଇ, ଜ୍ଞାନ ନଥାଇ ଜଗନ୍ନାଥଙ୍କ ସମ୍ପର୍କରେ ଯାହା ପାରୁ ତାହା କହୁଛନ୍ତି, ତାର ମଧ୍ୟ କେମିତି ବାରଣ ହେବ। ଆପଣ ଜାଣିଛନ୍ତି ଅତୀତରେ ଧାମ ଶବ୍ଦକୁ ନେଇକରି ଗୋଟେ ବିବାଦ ହେଇଥିଲା, ଏବଂ ଦୀଘାରେ ଯେଉଁ ମନ୍ଦିର ପ୍ରତିଷ୍ଠିତ ହେଇଥିଲା ଜଗନ୍ନାଥ ମନ୍ଦିର, ତାକୁ ମଧ୍ୟ ସେଇ ଧାମ ଶବ୍ଦ ସେଇଠୁ ନୂତନ ସରକାର ପଶ୍ଚିମବଙ୍ଗରେ ଆସିବା ପରେ ସେ ଧାମ ଶବ୍ଦ ସେଇଠୁ ପ୍ରତ୍ୟାହୃତ ହେଇଛି, ଏବଂ ଜଗନ୍ନାଥଙ୍କ ସହିତ ଯେଉଁ ମୂଳ ଯେମିତି ନୀଳାଚଳ ଧାମ ଏସବୁ କଥା ଗୁଡ଼ାକ ଅଛି, ସେ ଶବ୍ଦ ଗୁଡ଼ାକ ଯେମିତି ଅନ୍ୟ କୌଣସି ବାଣିଜ୍ୟିକ ଉଦ୍ଦେଶ୍ୟରେ ବା ବ୍ୟବସାୟିକ ଉଦ୍ଦେଶ୍ୟରେ ଆନନ୍ଦ ବଜାର ଗୋଟେ ହୋଟେଲ କରିଦେବା ଆମେ ସେଇଠି କହିବା ଆନନ୍ଦ ବଜାର ଏଇଟା, ଏବଂ ସେଇଠି କ'ଣ କ'ଣ ଆମେ ବିକିବା ତାକୁ କହିବା ଆମେ ମହାପ୍ରସାଦ ବିକୁଛୁ, ଏହି ଶବ୍ଦ ଗୁଡ଼ାକ ମଧ୍ୟ କେବଳ ଶ୍ରୀକ୍ଷେତ୍ର ଏବଂ ମହାପ୍ରଭୁଙ୍କୁ ଛାଡ଼ିଦେଲେ ଅନ୍ୟ ଜାଗାରେ ଏହାର ବ୍ୟବହାର ହେବା କଥା ନୁହେଁ। ତେଣୁ ସେଇଥିପାଇଁ ମଧ୍ୟ ଏ ଶବ୍ଦ ଗୁଡ଼ାକୁ ପେଟେଣ୍ଟ କରିବା ପାଇଁ ମନ୍ଦିର ପ୍ରଶାସନ ଗଜପତି ମହାରାଜାଙ୍କର ନେତୃତ୍ୱରେ ସେ ମଧ୍ୟ ଉଦ୍ୟମ କରୁଛନ୍ତି, ଏବଂ ଆଗାମୀ ଦିନରେ ଏଥିପାଇଁ ମଧ୍ୟ ଗୋଟେ ବିଧିବିଧାନ ହେବ ଏବଂ ନିୟମ ପ୍ରଣୀତ ହେବ। ତେଣୁ ଏହି ଶବ୍ଦ ଗୁଡ଼ିକ ଯାହା ମହାପ୍ରଭୁଙ୍କର ସଂସ୍କୃତି ସହିତ ସମ୍ପୃକ୍ତ ତାର ଅପବ୍ୟବହାରମାନଙ୍କୁ ମଧ୍ୟ ରୋକାଯାଇପାରିବ, ଏହିସବୁ କଥା ଗଜପତି ମହାରାଜାଙ୍କର ଅଧିନାୟକତ୍ୱରେ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ତରଫରୁ ଏହି ବ୍ୟବସ୍ଥା ସବୁ ଗ୍ରହଣ କରାଯାଉଛି। ଆଉ ଟିକିଏ ତାଙ୍କ ସମ୍ପର୍କରେ ବା ଏହି ସେବା ସମ୍ପର୍କରେ ମୁଁ ତ କହିଲେ ବହୁତ କଥା କହିଦେବି, ସବୁ କଥା ଗୁଡ଼ା ମୁଁ କହିବା ଠିକ୍ ହେବ ନାହିଁ, ତେଣୁ ବର୍ତ୍ତମାନ କଲ୍ୟାଣ ନନ୍ଦୀ ମହୋଦୟ ଅଛନ୍ତି, ସେ ଏଇ ଯେଉଁ ଗଜପତି ମହାରାଜାଙ୍କର ଏଇ ନିର୍ଦ୍ଦିଷ୍ଟ ସେବାଟି, ଏଇ ସେବା ସମ୍ପର୍କରେ ଟିକେ ଆମର ଶ୍ରୋତା ସୂଚନା ଦିଅନ୍ତୁ।
1: ଗଜପତି ମହାରାଜ ସେ ଉତ୍କଳର ଯେ ସମ୍ରାଟ, ଯାହାଙ୍କୁ କି ଆମେ ଚଳନ୍ତି ବିଷ୍ଣୁ ବୋଲି କହୁ, ସେ ବର୍ତ୍ତମାନ ଆସି ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ବର୍ତ୍ତମାନ ସେ ଛେରା ପହରା କାର୍ଯ୍ୟ କରୁଛନ୍ତି। କିନ୍ତୁ ଏ ଛେରା ପହରା କାର୍ଯ୍ୟ କଲେ ଦୁଇ ପ୍ରକାରର ହୋଇଥାଏ, ପ୍ରଥମେ ଆସିବେ ରାଜନୀତି ଆଉ ତାପରେ ଛେରା ପହରା। ରାଜନୀତି କହିଲେ ରାଜା ଗଜପତିଙ୍କ ଦ୍ୱାରା ରଥ ଉପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହେଉଥିବା ନୀତି, ପ୍ରଥମେ ଆସିଲେ ଆମେ ଦେଖିଲୁ ଯେ ଦଣ୍ଡ ପ୍ରଣାମ କଲେ, ଅର୍ଥାତ୍ ସାଷ୍ଟାଙ୍ଗ ପ୍ରଭୁଙ୍କ ପାଖରେ ନିଜକୁ ସମର୍ପି

କରିଦେଇ ଯୋଡ଼ହସ୍ତ ପୂର୍ବକ ଦଣ୍ଡ ପ୍ରଣାମ କଲେ। ତାପରେ ଦୁଇ ଖଣ୍ଡି ଶୁକ୍ଳବସ୍ତ୍ର ପ୍ରଦାନ କଲେ, ଯାହାକୁ ନିଉ ଛାଳି ବୋଲି କୁହାଗଲା। ତାପରେ ପୁଷ୍ପାଞ୍ଜଳି ପ୍ରଦାନ କରାଗଲା, କର୍ପୂର ଆଳତୀ କଲେ, ସୁନା ଚାମରରେ ଆଲୋଟ ସେବା କଲେ। ବର୍ତ୍ତମାନ ହେଉଛି ମାର୍ଜନା ସେବା। ଏ ଯେଉଁ ମାର୍ଜନା ସେବା, ଯେଉଁ ଛେରାପହରା କାର୍ଯ୍ୟ ବର୍ତ୍ତମାନ ଅନୁଷ୍ଠିତ ହେଉଛି, ସେ ପ୍ରଥମେ ଆସିଲେ ଯେଉଁ ଘଟୁଆରୀ ସେବକ ଦେଇଥିବା ଯେଉଁ ଚନ୍ଦନ ଜଳ ମିଶ୍ରିତ ଜଳକୁ ତାହାକୁ ରଥର ଚାରିପଟେ ସିଞ୍ଚନ କଲେ। କାହିଁକି ନା ପ୍ରଭୁଙ୍କର ଯେଉଁ ରଥ ତାହା ମଧ୍ୟ ସୁଗନ୍ଧିତ ହେବ। ଏହାର ଯଦି ଆମେ ଗୋଟିଏ ତତ୍ତ୍ୱକୁ ବିଚାର କରିବା, ଏ ରଥ ସୁଗନ୍ଧିତ ହେବା ସହିତ ଏ ଯେଉଁ ମାର୍ଜନା କାର୍ଯ୍ୟ କରୁଛନ୍ତି, ବାସ୍ତବରେ ମାର୍ଜନା କହିଲେ ମନ ଭିତରେ ଥିବା ସମସ୍ତ ପ୍ରବୃତ୍ତି ବା ସମସ୍ତ ଚିନ୍ତା ଚେତନାକୁ ଆମେ ମାର୍ଜନା କରିଦେବା। ଆମ ମନ ଭିତରେ କୌଣସି ବି ଏମିତି ଗ୍ଲାନି ରଖିବା ନାହିଁ, କୌଣସି ବି ଆମେ ଏପରି ଭାବନା ରଖିବା ନାହିଁ ଯେଉଁଠି ପ୍ରଭୁଙ୍କ ସହିତ ମିଳନ ହେବା ପାଇଁ ଆମକୁ କିଞ୍ଚିତ ମାତ୍ର ବାଧାବିଘ୍ନ ହେବ। କାରଣ କେତେ ସମର୍ପିତ ଭାବନାରେ ଗଜପତି ସ୍ୱୟଂ ନିଜେ ସେବା କରୁଛନ୍ତି। ଇଏ ସେବା ଯେଉଁ ରହିଛି, ଯାହାଙ୍କର ବିଷୟରେ କହୁଥିଲେ ଯେ ଏଠି ହୀନ ହୀନ ଶବ୍ଦ ନୁହେଁ, କାରଣ ଗଜପତିଙ୍କର ଯେଉଁ ସେବା, ଆମ ଏ ରାଇଜ ହୀନ କେ ନୁହଁ, ହୀନ ନୁହେଁ କାର କର୍ମ, ଝାଡୁ ଧରି ଛେରା ପହଁରା କରିବା ଯେଦେ ସେ ରାଜାର ଧର୍ମ। ଏ ରାଜାଙ୍କର ଧର୍ମ ହେଉଛି ପ୍ରଭୁଙ୍କର ସେବା କରିବା। ଇଏ କର୍ମ ଧର୍ମ ସହିତ ଯାହା ଜଡିତ, କାରଣ ଧର୍ମର ଦେବତା ଯିଏ ଆମକୁ ଟିକିଏ ମାତ୍ର ଆମେ ମାଗିଲା ବେତରେ ସବୁକିଛି ଅର୍ପଣ କରିଦେଉଛନ୍ତି, ସେ ରାଜାଙ୍କ ନିକଟରେ ଗଜପତି ମହାରାଜ ନିଜେ, ତାଙ୍କର ବିଭିନ୍ନ ସେବକ ତାଙ୍କ ନିକଟରେ ଉପସ୍ଥିତ ଅଛନ୍ତି। ଗରାବଡ଼ ସେବକ ଅଛନ୍ତି, ଭଣ୍ଡାର ମେକଅପ୍ ଅଛନ୍ତି, ଦୟାଣାମାଳି ଅଛନ୍ତି, ଘଟୁଆରୀ ମୁଦୁଲି ସେବକ, ରାଜଗୁରୁ ଆଉ କାହାଳିଆ, ବିଶେଷ କରି କାହାଳିଆ ଯେଉଁ କାହାଳି ବଜାଉଛନ୍ତି, ତାହା ତ୍ରିଖଣ୍ଡୀ କାହାଳିଆ ବୋଲି ମଧ୍ୟ ଯାହା ଆମେ ପୂର୍ବରୁ ଆମେ ଶୁଣିଛୁ ବା ଜାଣିଅଛୁ। ସେ ତିନିଖଣ୍ଡୀ କାହାଳିକୁ ଯୋଡ଼ାଯାଇ ତାକୁ ସୁନ୍ଦର ଭାବରେ କାହାଳିଆ ସେବକ କାହାଳି ବଜାଉଛନ୍ତି। ତଢ଼ାଉକରଣ ଅଛନ୍ତି, ଦେଉଳକରଣ ଅଛନ୍ତି, ଏବଂ ରାଜଜ୍ୟୋତିଷ ଯାହାଙ୍କୁ ଖୁରୀ ନାୟକ ବୋଲି ତାଙ୍କୁ କୁହାଯାଏ। ପ୍ରତ୍ୟେକ ଦିନ ଯେତେବେଳେ ସକାଳରେ ମହାପ୍ରଭୁଙ୍କର ଚାଲିଥାଏ ନୀତିକାନ୍ତି, ସେ ନୀତିକାନ୍ତି ସମୟରେ ଖୁରୀ ନାୟକ ଆଜିର ଦିନର ଯେଉଁ ସବୁ ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା ଅନୁସାରେ ଆଜି କ'ଣ ଅଛି, କ'ଣ ନାହିଁ, କ'ଣ ଘଟିବ, ଗ୍ରହ ନକ୍ଷତ୍ର ତାରା ଏସବୁର ସୂଚନା ମଧ୍ୟ ଯାହାକି ଦେଇଥାନ୍ତି ସେ ଗଜପତିଙ୍କୁ। ଆଜି ମଧ୍ୟ ସେହିପରି ଭାବରେ ରାଜାଙ୍କ ପାଖରେ ଅଛନ୍ତି ସେ ଜ୍ୟୋତିଷ, ଯେ ଜଗନ୍ନାଥଙ୍କ ପାଖରେ ଖୁରୀ ନାୟକ ସେବାକୁ କରିଥାନ୍ତି। ସତରେ କେତେ ମହାନ, କେତେ ପବିତ୍ର ଏ ଦେଶର ରାଜାଙ୍କର ଚିନ୍ତା ଚେତନା। ସେଇଥିପାଇଁ ତ ଅତୀତରେ ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଯୁଦ୍ଧ କରିବାକୁ ଯାଇଥିଲେ ସମର, ସେଇ ସମୟରେ ନିଜେ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ପ୍ରଭୁ ଯାଇଥିଲେ ସାହା ହେବା ପାଇଁ ଗଜପତିଙ୍କୁ। ଆଜି ଠିକ୍ ସେହିପରି ମଧ୍ୟ ମାର୍ଜନା କାମ ଚାଲିଛି। ଯେଉଁ ମାର୍ଜନା ଭିତରେ ରହିଛି ଅପୂର୍ବ ଦ୍ୟୋତନା, ସାଧନ ଆଉ ସାଧନା, ଉପାସ୍ୟ ଆଉ ଗୋଟେ ପଟେ ଉପାସନା, ଆଉ ଯେଉଁଠି ଉପାସକ ନାମଙ୍କର ଯେଉଁ କାଢ଼ି ନେଉଛନ୍ତି, ଉପାସ୍ୟ ଆଉ ଉପାସନା ଭିତରେ ଉପାସକ ମଝିରେ ରହିଛନ୍ତି, ବାଟ କଢ଼ଉଛନ୍ତି। ସେବ୍ୟ ସେବକ ସେବାର ଅପୂର୍ବ ସମନ୍ୱୟ, ସାଧ୍ୟ ସାଧନା ଏବଂ ସାଧକର ଅପୂର୍ବ ସଙ୍ଗମ, ଆଉ ପୁନଶ୍ଚ ରହିଛି କ'ଣ ଆଜିର ରଥଯାତ୍ରାରେ, ପ୍ରଶାସନ ପ୍ରଜାପାଳନ ଏବଂ ଆଧ୍ୟାତ୍ମିକର ତ୍ରିବେଣୀ ସଙ୍ଗମ। ବର୍ତ୍ତମାନ ବଳଭଦ୍ରଙ୍କ ରଥର ଛେରାପହରା କାର୍ଯ୍ୟ ସାରିବା ପରେ ଦେଖନ୍ତୁ ଏ ରାଜାର, ଏଇ ଯେଉଁ ରାଜା ଉତ୍କଳର ରାଜା ବିଶ୍ୱ ସମ୍ରାଟ ଯିଏ ଚଳନ୍ତି, ବିଷ୍ଣୁ ଭାବରେ ମଧ୍ୟ ପରିଚିତ, ସେ ବିଶ୍ୱ ସମ୍ରାଟଙ୍କର ସେବକ, ପ୍ରଥମ ସେବକ, ଆଦ୍ୟ ସେବକ, ଯୋଡ଼ହସ୍ତ ପୂର୍ବକ ମହାପ୍ରଭୁଙ୍କ ପାଖରେ ଯେତେବେଳେ ଆସିଥିଲେ ଦଣ୍ଡ ପ୍ରଣାମ ହୋଇ ନିଉ ଛାଳି ହୋଇ ପ୍ରଜାଙ୍କର କଲ୍ୟାଣ ନିମନ୍ତେ ମାଗିଥିଲେ ମାଗୁଣୀ, ଠିକ୍ ସେହିପରି ମାର୍ଜନା ଶେଷ କରି ବଡ଼ ଭାଇ ବଳଭଦ୍ରଙ୍କର ରଥରୁ ବର୍ତ୍ତମାନ ଚାରମାଳ ଦେଇ ଯେତେବେଳେ ଓହ୍ଲେଇ ଯାଉଛନ୍ତି, କେତେ ବିନମ୍ରତାର ସହିତ ସମର୍ପିତ ଭାବନାରେ ଏ ଉତ୍କଳର ପଟଭୂମି ସିଂହ ଦ୍ୱାରର ସେହି ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ପ୍ରଜାଙ୍କୁ ମଧ୍ୟ ଯୋଡ଼ହସ୍ତ ପୂର୍ବକ, କାରଣ ଆଜି ଭକ୍ତ ଭଗବାନଙ୍କ ସହିତ ସମାନ, ସେଇ ଭକ୍ତ ଭଗବାନ ଯେତେବେଳେ ହେଇଯାଇଛନ୍ତି, ରଥ ପଥ ଆଉ ପ୍ରତ୍ୟେକଟି ବ୍ୟକ୍ତି ଯେତେବେଳେ ଦେବତା ତୁଲ୍ୟ ହେଇଯାଇଛନ୍ତି, ସେ ଦେବତୁଲ୍ୟ ପ୍ରଜାଙ୍କୁ ମଧ୍ୟ ଯୋଡ଼ହସ୍ତ ପୂର୍ବକ ଆଶୀର୍ବାଦ ମାଗୁଛନ୍ତି। ଏ ରାଇଜ କିପରି, ଏ ରାଜ୍ୟର ଲୋକମାନେ କିପରି ଭଲରେ ରୁହନ୍ତୁ, ସମସ୍ତଙ୍କର ମଙ୍ଗଳ କାମନା ହଉ। ଏହାପରେ ଯିବେ ପୁଣି ପୁନର୍ବାର ଛେରାପହରା କାର୍ଯ୍ୟ କରିବା ପାଇଁ ମେହେରା ପାଲିଙ୍କିରେ, ଯେଉଁ ତାମଜାନ ବୋଲି ଯାହାକୁ କୁହାଯାଉଛି, କଳା ଘୋଡ଼ା ଯେଉଁ କଳା ଛତ୍ରୀ ଏବଂ ଧଳା ଛତ୍ରୀ ଆଲୋଟ ଚାମର, ଯେମିତି ରାଜ

0: ପାଣିରେ ଆସିଥିଲେ ମହାପ୍ରଭୁ ସିଂହଦ୍ୱାର ଦେଇ ରତ୍ନ ସିଂହାସନରୁ ରଥାରୂଢ଼ ହେବା ପାଇଁ, ଠିକ୍ ସେହିପରି ରାଜଚିତ ସମ୍ମାନ ପ୍ରଦାନ କରି ଏ ଚଳନ୍ତି ବିଷ୍ଣୁଙ୍କୁ, ଯିଏ ଲକ୍ଷ ରାଜାର ମୌଡ଼ମଣି ଗଜପତି ମହାରାଜଙ୍କୁ ସେହିପରି ଭାବର ସମ୍ମାନ ପ୍ରଦାନ କରି ତାଙ୍କୁ ପାଛଡ଼ି ଆଣୁଛନ୍ତି ସେବକମାନେ ଏବଂ ସେବାର କାର୍ଯ୍ୟ କରିବେ ବଡ଼ ଭାଇ ବଳଭଦ୍ରଙ୍କ ରଥ ପରେ ପରେ ସିଏ ଯିବେ। ବର୍ତ୍ତମାନ ଆମେ ଦେଖୁଛୁ ସୁନ୍ଦର ଭାବରେ ଛେରା ପହରା କରିବା ପାଇଁ ଯାଉଛନ୍ତି ଜଗନ୍ନାଥଙ୍କ ରଥକୁ। ଇଏ ହେଉଛି ଉତ୍କଳର ଦେବତା ଜଗନ୍ନାଥ। ମଧ୍ୟ ସମଭାବାପୂର୍ଣ୍ଣ, ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି। ଆଜ୍ଞାମାଳ ଯେତେବେଳେ ଆସିଥିଲା ରଥ ନିର୍ମାଣ କରିବା ପାଇଁ, ଯେତେବେଳେ ଚର୍ଚ୍ଚିକା ଠାକୁରାଣୀଙ୍କ ନିକଟରେ ରଥ ହେଉଥିଲା ପ୍ରତିଷ୍ଠା କାର୍ଯ୍ୟ, ରଥ ଆରମ୍ଭ ହେବାକୁ ଥିଲା, ରଥ ଅନୁକୂଳ, ସେହି ସମୟରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ରଥ ଯେତେବେଳେ ଟଣା ହେଇକି ଯାଉଛି, ଏଠି ଆସୁଛନ୍ତି ଜଗନ୍ନାଥଙ୍କର ରଥ। ଯେତେବେଳେ ଆରମ୍ଭ ହେବ ରଥ ଟଣା, ଦକ୍ଷିଣ ମୋଡ଼ ହେଇକି ଆସିଲା ବେଳେ ଆସିଥିଲେ ଜଗନ୍ନାଥଙ୍କ ରଥ। ଯେତେବେଳେ ଏଠି ଟଣା ହେଇକି ରଥ ଯିବେ ଗୁଣ୍ଡିଚା ଘର ଅଭିମୁଖେ, ବଡ଼ ଭାଇ ବଳଭଦ୍ରଙ୍କ ରଥ ଯିବେ। ପ୍ରଥମେ ଆସିଥିଲେ ପହଣ୍ଡି ହୋଇ ସୁଦର୍ଶନ ମହାପ୍ରଭୁ, ଯେତେବେଳେ ବିଜେ କରିବେ ରଥରୁ, ରଥାରୂଢ଼ ହେଇ ଓହ୍ଲେଇକରି ଯେତେବେଳେ ଗୃହକୁ ଯିବେ ରାମକୃଷ୍ଣ ମଦନ ମୋହନ ଯିବେ, ଯିଏ ସଭା ଶେଷରେ ଆସିଥିଲେ। ଆଉ ଯେତେବେଳେ ପୁନର୍ବାର ଗୁଣ୍ଡିଚା ଘରୁ ରଥ ଦକ୍ଷିଣ ମୋଡ଼ ହେବ, ସେତେବେଳେ ମା ସୁଭଦ୍ରାଙ୍କର ରଥ ଆସିବ। କେତେ ସୁନ୍ଦର ସମନ୍ୱୟ ରଖିଛନ୍ତି ସମସ୍ତଙ୍କ ଭିତରେ, ଗୋଟେ ସମଭାବ ଚେତନା। ତେବେ ଏମିତି ମହାପ୍ରଭୁଙ୍କର ଲୀଳା ସବୁ ଚାଲିଥିବ, ପ୍ରଭୁଙ୍କର ଲୀଳାର ଅନନ୍ୟ କଥା ଗାଥା ଆଗକୁ ବଢି ଚାଲିଥିବ। ଆମେ ମଧ୍ୟ ଆପଣମାନଙ୍କ ସହିତ ଯୋଗ କରି ପ୍ରଭୁଙ୍କ ସହିତ ଆପଣଙ୍କୁ ସଂଯୋଗ କରିବୁ। ତେବେ ଆସନ୍ତୁ ନେଇଯିବା ଆମର ବିଜ୍ଞାପନ ବିରତି। ଆମେ ପୁଣି ବିଜ୍ଞାପନ ବିରତି ପରେ ଆରମ୍ଭ କରିବା ଆମର କାର୍ଯ୍ୟକ୍ରମକୁ।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟସ୍, କ୍ରେଡିଟ୍ ଇନଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
2: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
1: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
2: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ରାଜନୀତି ବା ଛେରାପହଁରା ନୀତି ସମ୍ପନ୍ନ କରି ସେ ବର୍ତ୍ତମାନ ଯାଇଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟକୁ, ନନ୍ଦିଘୋଷ ରଥକୁ। ଘନ ଘନ ବୀର କାହାଳି ବାଜୁଛି, ଯେହେତୁ ବୀରତ୍ୱର ପ୍ରତୀକ, ତେଣୁ ଗଜପତି ଯେତେବେଳେ ଯୁଆଡ଼େ ଯିବେ ସେଠି ବୀର କାହାଳି ବାଜିବ। ସେଥିପାଇଁ ଏଇ ଯେଉଁ ଛେରା ପହଁରା ସେବାରେ ବୀର କାହାଳି ବାଜୁଛି, ତେଣୁ ବୀର କାହାଳିରେ ଆପଣ ଜାଣନ୍ତି ଯେଉଁ ବୀର କାହାଳିରେ ଗୋଟେ ଉପାଖ୍ୟାନ ଅଛି, କିମ୍ବଦନ୍ତୀ ଅଛି। ଯେତେବେଳେ

0: ଗଜପତି ପୁରୁଷୋତ୍ତମ ଦେବ ଯାଇଥିଲେ କାଞ୍ଚି ରାଜ୍ୟକୁ, ସେତେବେଳେ ସେ ସାଙ୍ଗରେ ତାଙ୍କର କାହାଳିଆକୁ ନେଇକରି ଯାଇଥିଲେ ଏବଂ କାହାଳିଆ ସେଠାରେ ଯାଇ ଯେତେବେଳେ ଆସିଛନ୍ତି ଉତ୍କଳର ସମ୍ରାଟ ଗଜପତି ପୁରୁଷୋତ୍ତମ ଦେବ, ସେଥିପାଇଁ ସେ ଗୋଟିଏ ବଜେଇ ଦେଲେ ବୀର କାହାଳୀ ଟିକେ, କିନ୍ତୁ ୟାଙ୍କ ଉପରେ କ୍ଷୁବ୍ଧ ଥିଲେ କାଞ୍ଚି ରାଜା ଶାଲୁଅ ନରସିଂହ, ତେଣୁ ସେ ଜମା ଏ କାର୍ଯ୍ୟକୁ ପସନ୍ଦ କଲେ ନାହିଁ। ସେ ଜାଣୁଥିଲେ ଯେ ତାଙ୍କର କନ୍ୟା ପାଇଁ ପୁରୁଷୋତ୍ତମ ଦେବ ଅଯୋଗ୍ୟ, ସେଥିପାଇଁ ସେ ତାଙ୍କ ଉପରେ କ୍ଷୁବ୍ଧ ଥିଲେ। ଏହି ସମୟରେ ଯେତେବେଳେ କାହାଳିଆ ଯାଇକରି କାହାଳୀ ବଜେଇ ଦେଲା, ସେତେବେଳେ ସେ ରାଗିକରି କାହାଳିଆ ଠାରୁ ସେ କାହାଳୀଟିକୁ ନେଇକରି ତାକୁ ତିନିଗଡ଼ କରି କାଟିକିରି ପକେଇ ଦେଲେ। ଏ କଥା ଯେତେବେଳେ କାହାଳିଆ ଦେଖିଲା ଯେ ଇଏ କାହାଳୀ ହେଉଛି ମହାପ୍ରଭୁଙ୍କର ସମ୍ପର୍କିତ, ତେଣୁ ଇଏ ହେଉଛି ଉତ୍କଳର ବୀରତ୍ୱର ପ୍ରତୀକ, ତେଣୁ ଶାଲୁଅ ନରସିଂହ ଯେତେବେଳେ ତାକୁ କାଟିକିରି ପକେଇ ଦେଲେ, ସେତେବେଳେ ସେ କାହାଳିଆର ମନରେ ବଡ଼ କ୍ଷୋଭ ଜାତ ହେଲା, ଦୁଃଖ ଜାତ ହେଲା। ସେ ଚିନ୍ତା କଲେ, ସାଙ୍ଗେ ସାଙ୍ଗେ ତାଙ୍କ ଆଖି ଆଗକୁ ପଳେଇ ଆସିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ। କହିଲେ, ପ୍ରଭୁ, ମୁଁ ଯଦି ଆପଣଙ୍କର ଜଣେ ସେବକ ହୋଇଥିବି ଏବଂ ଆପଣଙ୍କ ପ୍ରତି ମୋର ନିଷ୍ଠା ଥିବ, ମୁଁ ବର୍ତ୍ତମାନ ଏଇ ଯେଉଁ ତିନି ଖଣ୍ଡରେ ବିଭକ୍ତ ହୋଇଥିବା କାହାଳୀଟିକୁ ଯୋଡ଼ିକିରି ଆପଣଙ୍କ ନାଁରେ ମୁଁ ବର୍ତ୍ତମାନ ଫୁଙ୍କି ଦେଉଛି, ତା ବାଜି ଉଠୁ। ସତକୁ ସତ ଯୋଡ଼ି ଦେଇକରି ଯେତେବେଳେ ସେ ବଜେଇ ଦେଲେ, ସେତେବେଳେ ସେ କାହାଳୀଟି ବାଜିଗଲା। ତେଣୁ ବୀରତ୍ୱର ପ୍ରତୀକ ଭାବରେ ଏ କାହାଳୀ ସେଦିନ ପ୍ରମାଣିତ କରିଦେଲା, ଉତ୍କଳରେ ଯେଉଁ ରାଜା ଅଛନ୍ତି ସେ ରାଜା ହେଉଛନ୍ତି ସମ୍ପୂର୍ଣ୍ଣ ବୀର, ଏବଂ ତାଙ୍କର ସମସ୍ତ ରାଜକୀୟ କାର୍ଯ୍ୟରେ ଏ ବୀର କାହାଳୀ ବାଜିବ। ସେଥିପାଇଁ ଏ ବୀର କାହାଳୀ ସେଇଦିନ ଠାରୁ ୟାର ମହାତ୍ମ୍ୟ ଆଉ ଟିକେ ବଢ଼ିଗଲା। ଆପଣମାନେ ଜାଣନ୍ତି ଗଜପତି ମହାରାଜା ସିଏ ହେଉଛନ୍ତି ରାଜା, ଲକ୍ଷେ ରାଜାର ମୌଳମଣି। ତାଙ୍କୁ କହିବାର ତାତ୍ପର୍ଯ୍ୟ ହେଉଛି, ଯେହେତୁ ତାଙ୍କର ଏଇ ସେବା ଟିକକ, ଏଇ ଯେଉଁ ସେବା ସେ କରିଛନ୍ତି ପରମବ୍ରହ୍ମ ପରମାତ୍ମାଙ୍କ ପାଖରେ, ସେ ସେବା କରୁଥିଲେ। ୟାଙ୍କର ପୂର୍ବପୁରୁଷ ଅର୍ଥାତ୍ ଗଙ୍ଗବଂଶୀ ରାଜାଙ୍କର ଶାସନ ଯେତେବେଳେ 1435 ଖ୍ରୀଷ୍ଟାବ୍ଦରେ ସରିଗଲା, 1435 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଯେତେବେଳେ ରାଜତ୍ୱ ଆରମ୍ଭ କଲେ, କପିଳେନ୍ଦ୍ର ଦେବ ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇଯାଇଥିଲେ, ଏବଂ ଯାହା କୁହାଯାଏ 18 ହାତୀ ପିଠିରେ ଦାକ୍ଷିଣାତ୍ୟ ବିଜେ କରି ସୁନା ରୂପା ବୋହି ଆଣିଥିଲେ, ଯାହା
1: ରାଷ୍ଟ୍ର ଦେବତା ଭାବରେ ପ୍ରତିପାଦିତ,
0: ଏବଂ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ସେ ରାଷ୍ଟ୍ର ଦେବତା ଭାବରେ ଗ୍ରହଣ କରିନେଇଥିଲେ। ଏବଂ ସେହି କପିଳେନ୍ଦ୍ର ଦେବ ମହାପ୍ରଭୁଙ୍କ ପାଖରେ ସେବା କରିବା ପାଇଁ ମନସ୍ଥ କଲେ, ଏବଂ ସେ ଗୋଟିଏ ସୁନ୍ଦର ସେବା ସେ କରୁଥିଲେ, ଯାହାକି ମାନେ ସିଂହଦ୍ୱାର ଠାରୁ ଆରମ୍ଭ କରି ରଥ ପର୍ଯ୍ୟନ୍ତ ଯେଉଁ ଦାଣ୍ଡ, ସେ ଦାଣ୍ଡକୁ ସେ ହିଁ ପରିଷ୍କାର କରୁଥିଲେ, ଏବଂ ପରିଷ୍କାର ପରିଚ୍ଛନ୍ନ କରି ପାଣି ଛିଞ୍ଚି ଯେଉଁ ମାର୍ଗ ଦେଇକରି ମହାପ୍ରଭୁ ରଥକୁ ବିଜେ କରିବେ, ସେ ରଥ ମାର୍ଗକୁ ସେ ପରିଷ୍କାର କରୁଥିଲେ, ଓଳଉଥିଲେ। ଇଏ ଥିଲା ତାଙ୍କର ସେବା, ଏବଂ ତାହା ମଧ୍ୟ ପ୍ରତାପ ରୁଦ୍ରଦେବ ମଧ୍ୟ ଏ କାର୍ଯ୍ୟ କରୁଥିଲେ ବୋଲି ଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ତେଣୁ ସୂର୍ଯ୍ୟବଂଶୀ ରାଜାମାନେ ଏ କାର୍ଯ୍ୟ କରୁଥିଲେ, କିନ୍ତୁ ପରବର୍ତ୍ତୀ କାଳରେ ପ୍ରତାପ ରୁଦ୍ରଦେବଙ୍କ ପରେ ଯେତେବେଳେ ମୁକୁନ୍ଦ ଦେବ ରାଜତ୍ୱ କଲେ, ସେ ହେଇଗଲେ ରୁଗ୍ଣ। ତେଣୁ ରୁଗ୍ଣ ହେଇଗଲେ କିନ୍ତୁ ଏ ପରମ୍ପରାକୁ ସେ ଆଉ ବଜେଇ ରଖିପାରିଲେ ନାହିଁ। ସିଂହଦ୍ୱାର ଠାରୁ ରଥ ପର୍ଯ୍ୟନ୍ତ ଯେଉଁ ରଥ ମାର୍ଗ, ସେ ରଥ ମାର୍ଗକୁ ସେ ଆଉ ସ୍ପଷ୍ଟ ଭାବରେ ଓଳେଇ ପାରିଲେ ନାହିଁ। ତେଣୁ ସେ ପ୍ରତୀକ ଭାବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଯାଇ ସେ ରଥର ଚାରିପଟ ଯାକ ଓଳେଇଲେ। ତେଣୁ ଇଏ ହେଉଛି ତାଙ୍କର ପରମ୍ପରା। ଏଇ ପରମ୍ପରା ସେତେବେଳେ ରହିଲା 1568 ମସିହାରେ, ଯେତେବେଳେ

0: ପ୍ରଥମ ରାମଚନ୍ଦ୍ର ଦେବ ସେ ରାଜତ୍ଵ ଆରମ୍ଭ କଲେ ଏବଂ ତାଙ୍କରି ସମୟରୁ ଅଦ୍ୟାବଧି ଦୀର୍ଘ 450 ବର୍ଷରୁ ଉର୍ଦ୍ଧ୍ୱ ହେବ ଏଇ ଭୈବଂଶର ରାଜା ଗଜପତି ମାନେ ରାଜତ୍ଵ କରୁଛନ୍ତି। ସେମାନେ ମଧ୍ୟ ସେହି ପୂର୍ବବର୍ତ୍ତୀ ରାଜାମାନଙ୍କର ଯେଉଁ ନୀତି ନିୟମ ତାକୁ ସବୁ ପାଳନ କରି କରି କରି ଆସୁଛନ୍ତି। ଏଇ ଯେଉଁ ରଥଯାତ୍ରା ଦିନ ଗଜପତି ମହାରାଜା ଯିଏକି ବର୍ତ୍ତମାନ ଅଛନ୍ତି ଦିବ୍ୟ ସିଂହଦେବ, ଆପଣ ଦେଖିବେ ଏଇ ଗଜପତି ପରମ୍ପରାରେ ଦୀର୍ଘ 300 ବର୍ଷ ହେଲା ଚାରି ଜଣଙ୍କର ନାମ ଉଦ୍ଘୋଷିତ ହେଉଛି, ପଞ୍ଚମ ବ୍ୟକ୍ତିଙ୍କର ନାମ ନାହିଁ। ସେ ଚାରିଜଣ ହେଲେ କ୍ରମାନ୍ୱୟରେ ଦିବ୍ୟ ସିଂହଦେବ, ତାପରେ ମୁକୁନ୍ଦ ଦେବ, ତାପରେ ରାମଚନ୍ଦ୍ର ଦେବ ଏବଂ ତାପରେ ବୀରକେଶରୀ ଦେବ। ଏଇଭଳି ଭାବରେ ଚାରିଜଣ ରାଜା ହିଁ କ୍ରମାନ୍ୱୟରେ ଏଇ ଭୈବଂଶର ଶାସନ ଗାଦି ସମ୍ଭାଳିଲେ। ତେଣୁ ଇଏ ହେଉଛନ୍ତି ବୀରକେଶରୀ ଦେବଙ୍କର ଉତ୍ତରାଧିକାରୀ ବର୍ତ୍ତମାନ ଯେଉଁ ଗଜପତି ମହାରାଜା ଅଛନ୍ତି। ଏବଂ ସେତିକି ନୁହେଁ, ଏଇ ଯେଉଁ ଚାରିଜଣ ରହିଲେ ରାଜା ଏଇ କ୍ରମାନ୍ୱୟରେ ଏମାନେ ରାଜତ୍ଵ କରିବେ, ସେମାନଙ୍କର ରାଣୀମାନଙ୍କର ନାମ ମଧ୍ୟ କ୍ରମାନ୍ୱୟରେ ରହିବ। ଅର୍ଥାତ୍ ଗଜପତି ଦିବ୍ୟ ସିଂହଦେବଙ୍କର ରାଣୀଙ୍କର ନାମ ହେଉଛି ଲୀଳାବତୀ ପାଟ ମହାଦେଇ, ଏବଂ ୟା ପରେ ଶାସନ କରିବେ ମୁକୁନ୍ଦ ଦେବ। ମୁକୁନ୍ଦ ଦେବଙ୍କର ରାଣୀଙ୍କର ନାମ ହେଉଛି ପଦ୍ମାବତୀ ପାଟ ମହାଦେଇ, ଏବଂ ମୁକୁନ୍ଦ ଦେବଙ୍କ ପରେ ରାମଚନ୍ଦ୍ର ଦେବ ଶାସନ କରିବେ, ତାଙ୍କର ପାଟ ମହାଦେଇଙ୍କ ନାଁ ହେଉଛି, ସ୍ତ୍ରୀଙ୍କ ନାମ ହେଉଛି ଚନ୍ଦ୍ରମଣି ପାଟ ମହାଦେଇ, ଏବଂ ତାପରେ ଯେଉଁ ବୀରକେଶରୀ ଦେବ ଆସିବେ ତାଙ୍କର ମଧ୍ୟ ଯେଉଁ ପତ୍ନୀ ତାଙ୍କର ନାମ ରହିବ ସୂର୍ଯ୍ୟମଣି ପାଟ ମହାଦେଇ। ଏଇଭଳି ଭାବରେ ଚାରିଜଣ ରାଜାଙ୍କର ନାମ କ୍ରମାନ୍ୱୟରେ ରହିବ ଏବଂ ଚାରିଜଣ ପାଟ ମହାଦେଇଙ୍କ ନାମ ମଧ୍ୟ କ୍ରମାନ୍ୱୟରେ ରହିବ। ତେଣୁ ଏଇ ଯେଉଁ ଶାସନ କରୁଛନ୍ତି ଇଏ ହେଉଛନ୍ତି ଚତୁର୍ଥ ଦିବ୍ୟ ସିଂହଦେବ। ଏହି ଦିବ୍ୟ ସିଂହଦେବଙ୍କର ବିଷୟରେ ଆମର ଶାନ୍ତନୁ ବାବୁ ଭଲ କହନ୍ତି, ଏବଂ ସେ ମଧ୍ୟ ୟା ପରେ ଆପଣମାନଙ୍କୁ କିଛି ସୂଚନା ନିଶ୍ଚିତ ଭାବରେ ଦେବେ। ତେବେ ଆଜିର ଯେଉଁ କାର୍ଯ୍ୟକ୍ରମ ଆଜି ଆପଣମାନେ ଦେଖିଲେ ଯେ ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥରେ ଛେରା ପହଁରା କରୁଛନ୍ତି, କିନ୍ତୁ ଏପଟରେ ତାଳଧ୍ୱଜ ରଥରୁ ଯେଉଁ ଚାରମାଳ ବନ୍ଧା ହେଇଥିଲା ବର୍ତ୍ତମାନ ଭୋଇ ସେବକମାନେ ସେ ଚାରମାଳକୁ ଫିଟାଉଛନ୍ତି। ଚାରମାଳକୁ ଫିଟେଇକରି ସେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ସ୍ଥାନକୁ ବୋହି ନେଉଛନ୍ତି। ବହୁତ ଭୋଇ ସେବକମାନେ ଅଛନ୍ତି ଏବଂ ସେମାନେ ସେଇ ଯେଉଁ ଚାରମାଳକୁ ସେଠୁ ଫିଟେଇକରି ଆଣିକରି ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁଛନ୍ତି। କାରଣ ଏଇ ଯେଉଁ ଚାରମାଳ ଗୁଡ଼ିକ ସେ ସ୍ଥାନରେ ରହିଲେ ଯେଉଁଠିକି ଲୋକ ଚଳଚଳ କରିବେ ନାହିଁ। ଆର ବର୍ଷ ଏଇ ଚାରମାଳ ପଡ଼ିଥିଲା, ତାରି ଉପରେ ପଡ଼ିକରି ଲୋକ କ୍ଷୟ ହେଇଥିଲା, ଯାହାଫଳରେ ବର୍ତ୍ତମାନ ଏଇ ଚାରମାଳ ଗୁଡ଼ିକ ଫିଟୁଛି ଏବଂ ତାହା ଅଚିରେ ନିର୍ଦ୍ଦିଷ୍ଟ ସ୍ଥାନକୁ ବୁହା ହେଇକରି ପଳେଇବ। ଆଉ ଅଳ୍ପ ସମୟ ପରେ ଘୋଡ଼ା ଯୋଚା ହେବେ, ଚାରିଜଣ ଘୋଡ଼ା ଆସିବେ, ଶଙ୍ଖ ସୁଚିତ୍ର ଏବଂ ବଳାହକ ସୁଚିତ୍ର ଅଙ୍ଗଦ ମେଘନାଦ, ଶଙ୍ଖ ସୁଚିତ୍ର ଅଙ୍ଗଦ ମେଘନାଦ ଏ ଚାରିଜଣ ଘୋଡ଼ା, କଳା ଘୋଡ଼ା ଦେବୀ ଶ୍ରୀ ବଳଭଦ୍ର ହେଉଛନ୍ତି ଧବଳ ବର୍ଣ୍ଣ, କିନ୍ତୁ ତାଙ୍କର ଘୋଡ଼ା ଗୁଡ଼ିକ ହେଉଛନ୍ତି କଳା ବର୍ଣ୍ଣ। ତେଣୁ ଏ କଳା ବର୍ଣ୍ଣ ଜଣଙ୍କ ନାଁ କିନ୍ତୁ ଶଙ୍ଖ ଅଛି, ଶଙ୍ଖ ସୁଚିତ୍ର ଏବଂ ଅଙ୍ଗଦ ମେଘନାଦ ଏଇ ଚାରିଜଣ ଯେଉଁ ଅଛନ୍ତି ଘୋଡ଼ା, ସେ ବର୍ତ୍ତମାନ ଘୋଡ଼ା ଯୋଚା ହେବେ ଏବଂ ସେ ଘୋଡ଼ାକୁ ଯୋଚା ସାରିଲା ପରେ
1: ତାଙ୍କୁ ମଧ୍ୟ କୁହାଯାଏ ସ୍ଥିରା ଧୃତି ସ୍ଥିତି ଏବଂ ପ୍ରଜ୍ଞା,
0: ହଁ ଘୋଡ଼ାର ନାମ ଏଭଳି ମଧ୍ୟ ଅଛି ମତାନ୍ତରେ। ଯାହା ବି ହଉ ସେ ଘୋଡ଼ା ଗୁଡ଼ିକ ଯୋଚା ହେବେ, ଯୋଚା ହେଲା ପରେ ଆଉ ପୁଣି ଡାହୁକ ମହାରାଜା ଆସିବେ, ଡାହୁକ ମହାରାଜା ଆସିକିରି ବସିକିରି ସେଠୁ ଘଣ୍ଟୁଆମାନେ ଆସିବେ, ଘଣ୍ଟୁଆମାନେ ଇଏ କରିକି ତାପରେ ଆରମ୍ଭ ହେବ ରଥ ଟଣା। ତେଣୁ ବର୍ତ୍ତମାନ ଗଜପତି ମହାରାଜା ଆମର ଦିବ୍ୟ ସିଂହଦେବ ସେ ବର୍ତ୍ତମାନ

0: ବର୍ତ୍ତମାନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥରେ ଛେରା ପହଁରା ନୀତି କରୁଛନ୍ତି। ଏଇ ଯେଉଁ ଛେରା ଆଉ ପହଁରା, ଛେରା ପହଁରା ଶବ୍ଦର ଅର୍ଥ ହେଉଛି, ଛେରା ହେଉଛି ତରଳତା, ଅର୍ଥାତ୍ ଘୋରା ଚନ୍ଦନ, ଘୋରା ଚନ୍ଦନକୁ ଛେରା ବୋଲି କହନ୍ତି, ଏବଂ ପହଁରା, ପହଁରା ମାନେ ପହଁରିବା ବା ଓଳେଇବା। ଗଜପତି ମହାରାଜା ଯେଉଁ ଆସୁଛନ୍ତି, ତାଙ୍କର କେତେକ ନୀତି ସେଠି ସମ୍ପନ୍ନ ହେଉଛି। ସେ ନୀତି ମଧ୍ୟରେ ଗଜପତି ମହାରାଜା ଆସିବେ ଏବଂ କାମଜାନରେ ଆସିବେ, ଠାଟରେ ଆସିବେ, କାରଣ ସେ ହୁଅନ୍ତି ରାଜା, ରାଜକୀୟ ଠାଣିରେ ସେ ଆସିବେ ଏବଂ ତାମଜାନ ରହିବ ରଥ ସମ୍ମୁଖ ଭାଗରେ। ସେଉଠୁ ଚାଲିକରି ଯିବେ ଚାରମାଳରେ ଏବଂ ସେ ପ୍ରଥମେ ଆଗ ନିଉ ଛାଳି ହେବେ, ପ୍ରଣାମଟିଏ ନିବେଦନ କରିବେ, ପୁଷ୍ପାଞ୍ଜଳି ଦେବେ ଏବଂ ଚାମର ସେବା କରିବେ, ଆଲଟ ସେବା କରିବେ, କର୍ପୂର ଆଳତିରେ ମହାପ୍ରଭୁଙ୍କୁ ବନ୍ଦାପନା କରିବେ। ଏସବୁ କାର୍ଯ୍ୟ ସରିଗଲା ପରେ ରାଜଗୁରୁ ସାଙ୍ଗରେ ଆସିଥିବେ ଏବଂ ଯେଉଁ ମୁଦୁଲି ସେବକ ଅଛନ୍ତି, ସେ ଯେଉଁ ଧରିଛନ୍ତି ଯେଉଁ ସମାର୍ଜନୀ, ଯେଉଁ ଝାଡ଼ୁ, ସେ ସୁବର୍ଣ୍ଣ ସମାର୍ଜନୀ ଅର୍ଥାତ୍ ସୁନା ବେଣ୍ଟ ଥିବା ଗୋଟିଏ ଝାଡ଼ୁଟିଏ, ସେ ତାକୁ ସଂସ୍କାର କରିକିରି ଦେବେ ଗଜପତିଙ୍କ ହାତକୁ ଏବଂ ଭଣ୍ଡାର ମେକାପ ରୂପା ପିଙ୍ଗଣରେ ଚନ୍ଦନ ପାଣି ରଖିଥିବେ। ସେ ଚନ୍ଦନ ପାଣିକୁ ମଧ୍ୟ ରାଜଗୁରୁ ମହାରାଜ ସେ ତାକୁ ସଂଶୋଧନ ଇଏ କହି ସଂସ୍କାର କରିବେ ଏବଂ ଯେତେବେଳେ ଭଣ୍ଡାର ମେକାପ ଗୋଟେ ରୂପା ପିଙ୍ଗଣରେ ଫୁଲ ରଖିଥିବେ, ସେ ଫୁଲ ଗୁଡ଼ିକୁ ଆଗେ ଆଗେ ପକେଇ ପକେଇ ଚାଲୁଥିବେ ଏବଂ ପଛରେ ସୁନା ଶୋଧନୀରେ ବା ସୁନା ଝାଡ଼ୁରେ ଗଜପତି ମହାରାଜା ରଥର ଚତୁଃପାର୍ଶ୍ୱ ବୁଲି ବୁଲି ସେ ପରିଷ୍କାର କରୁଥିବେ। ଏସବୁ କାମ ସରିଗଲା ପରେ ଚନ୍ଦନ ପାଣି ଛିଞ୍ଚା ହେବ ଏବଂ ରାଜା ନିଜେ ସଂସ୍କାରିତ ଚନ୍ଦନ ପାଣିକୁ ସେଇ ଶୋଧନ କରାଯାଇଥିବା ରଥର ଚତୁର୍ଦିଗରେ ସେ ତାକୁ ଛିଞ୍ଚି ଛିଞ୍ଚି ଚାଲିବେ।
1: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲ ଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
2: ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶାର ପ୍ରଗତି ଓ ଆତ୍ମନିର୍ଭର ଭାରତର ସାଥୀ ନାଲ୍କୋ।
3: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
5: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ।

0: ଭାରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଡକ୍ଟର ନରେଶ ଚନ୍ଦ୍ର ଦାସ, ଆପଣ ଗଜପତିଙ୍କର ଏ ଯେଉଁ ରାଜନୀତି କଥା, ଛେରା ପହଁରା କଥା ଆପଣ କହୁଥିଲେ, ଆପଣ ତ ପୁଙ୍ଖାନୁପୁଙ୍ଖ ଭାବରେ ଟିକି ନିଖି କରିକି କହୁଥିଲେ ଛରା କ'ଣ, ଚନ୍ଦନ କ'ଣ, ମହାପ୍ରଭୁ କେମିତି ଆସନ୍ତି, ଏ ଗଜପତି ମହାରାଜା କେମିତି ଆସନ୍ତି, କେମିତି କେମିତି ବନ୍ଦାପନା କରନ୍ତି, କ'ଣ କ'ଣ କରନ୍ତି, ସବୁ କହୁଥିଲେ ଆପଣ। କିନ୍ତୁ ୟା ଭିତରେ ଗୋଟେ ବଡ଼ ତତ୍ତ୍ୱଟା ହେଉଛି ଯେ ଏବେ ଆମେ କହୁଛୁ ଜାତି ପ୍ରଥା ଉଠାଇ ଦେବା କଥା, କିନ୍ତୁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ଜାତି ପ୍ରଥାକୁ ସ୍ୱୀକାର କରାହେଇନି। ଏଇଥିପାଇଁ ତାର ବଡ଼ ନିଦର୍ଶନ ହେଉଛି ମହାପ୍ରସାଦ। ଚଣ୍ଡାଳ ହାତରୁ ବ୍ରାହ୍ମଣ ଖାଇବେ, ବ୍ରାହ୍ମଣ ହାତରୁ ଚଣ୍ଡାଳ, ଆଉ କ'ଣ ବଡ଼ ଦୃଷ୍ଟାନ୍ତ ଦେଇପାରିବା ଆମେ? ଦ୍ୱିତୀୟ କଥା, ଗଜପତି ମହାରାଜା ଯିଏକି ଚଣ୍ଡାଳର ସେବା ଏଠି କରୁଛନ୍ତି, ତେଣୁ ଚଣ୍ଡାଳଟାକୁ ଆଉ ଘୃଣା କରିହେବ କି? ଯେଉଁଠି ଯେଉଁ ରାଜ୍ୟର ଯେଉଁ ଦେଶର ଗଜପତି ମହାରାଜା ସ୍ୱୟଂ ଚଣ୍ଡାଳର କାର୍ଯ୍ୟ କରିବାକୁ ସ୍ୱତଃପ୍ରବୃତ୍ତ ହେଇକରି ଆସନ୍ତି, ସେଠି ଚଣ୍ଡାଳ ଆଉ ଘୃଣ୍ୟ କେଉଁଠି ହେଲା? ତେଣୁ ଏଇ ଯେଉଁ ସେବାଟି ସିଏ କରୁଛନ୍ତି, ଏ ସେବାଟି ଗୋଟେ ପ୍ରତୀକାତ୍ମକ ସେବା। ଆପଣ କହୁଥିଲେ ଯେ କପିଳେନ୍ଦ୍ର ଦେବଙ୍କ ସମୟରୁ ସେ ବଡ଼ଛତା ମଠ ପାଖରୁ ଦାଣ୍ଡକୁ ଓଳେଇ ଓଳେଇ ଆସୁଥିଲେ, ସେ ପରିସ୍ଥିତି ବର୍ତ୍ତମାନ ନାହିଁ, କୌଣସି କାରଣରୁ ସେସବୁ ବନ୍ଦ ହେଇଯାଇଛି, କିନ୍ତୁ ଏ ଯେଉଁ ପ୍ରତୀକାତ୍ମକ ଭାବରେ କରୁଛନ୍ତି ଏଇଟା ମଧ୍ୟ କମ୍ ବଡ଼ କଥା ନୁହେଁ। ଆପଣ ଗୋଟେ କଥା, ଆଉ ଗୋଟେ କଥା ମୁଁ ଭାବୁଛି ଯେ ଯାହାଙ୍କୁ ଆମେ ଚଳନ୍ତି ବିଷ୍ଣୁ ବୋଲି କହୁଛୁ, ଗଜପତି ମହାରାଜଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କୁ ଦର୍ଶନ କଲା ଭଳିଆ ଆମର ଅନୁଭବ ହୁଏ, ଏବଂ ଲୋକମାନେ ଗଜପତି ମହାରାଜାଙ୍କର ପାଦ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି, କିନ୍ତୁ ସିଏ ଚଣ୍ଡାଳର କାର୍ଯ୍ୟ କରୁଛନ୍ତି। ଦେଖନ୍ତୁ କେଡ଼େ ମହାନୁଭବତା ଏଇ କଥାଟା ଶ୍ରୀକ୍ଷେତ୍ରରେ ଏଇ ଛେରା ପହଁରା ଭିତରେ, ଏଇଟା ବିଶ୍ୱକୁ ସନ୍ଦେଶ ଯାଉଛି, ଆମେ ଜାଣିପାରୁନୁ ସିନା, ନହେଲେ ଆପଣ କ'ଣ ଭାବୁଛନ୍ତି ଇଂଲଣ୍ଡ ହେଲା, ୟୁରୋପ ହେଲା, ଆମେରିକା ହେଲା, ଯେଉଁ ଦେଶରୁ ସବୁ ଭକ୍ତମାନେ ଆସିକରି ଶ୍ରୀକ୍ଷେତ୍ରରେ ଏକାଠି ହେଉଛନ୍ତି, ସେ କ'ଣ ମୂର୍ଖ ଲୋକ କି? ସେ ତ ସବୁ ପାଠ ପଢ଼ିଛନ୍ତି, ଆମକୁ ଇଂରାଜୀ ପାଠ ତ ତାଙ୍କ ପାଖରୁ ଆମେ ଶିଖିଛୁ, କିନ୍ତୁ ସେ କାହିଁକି ଆସୁଛନ୍ତି? ଏହିସବୁ କଥା ଗୁଡ଼ାକ ଯେଉଁ ଦେଖୁଛନ୍ତି, ଏହି କଥା ଗୁଡ଼ାକ ଦେଖିବା ଫଳରେ ତାଙ୍କର ଜଗନ୍ନାଥଙ୍କର ଧର୍ମ, ଜଗନ୍ନାଥଙ୍କର ସଂସ୍କୃତି, ୟା ପ୍ରତି ତାଙ୍କର ଆକର୍ଷଣ ବଢ଼ୁଛି।
2: ଇଏ ଗୋଟେ ମହନୀୟ ସଂସ୍କୃତି,
1: ସେଇଆ
2: ଏଇ ମହନୀୟ ସଂସ୍କୃତି ତାଙ୍କୁ ଆକର୍ଷଣ କରୁଛି।
1: ଇଏ ଦିନ ଅଧକର କଥା ନୁହେଁ, ହଜାର ହଜାର ବର୍ଷ ଧରି ଶୋଧନ ହେଇ ହେଇ ହେଇ ସଂସ୍କାର ହେଇ ହେଇ ହେଇ ହେଇ ଗୁଡ଼ାଏ ମୂଲ୍ୟବୋଧ, ଗୁଡ଼ାଏ ଭାଲ୍ୟୁ ବୋଲି ଆମେ ଯାହାକୁ କହୁଛୁ, ଗୁଡ଼ାଏ ଆଦର୍ଶ, ଗୁଡ଼ାଏ ସଂକଳ୍ପ, ଏସବୁ କଥା ଗୁଡ଼ାକ ଏଇ ଜଗନ୍ନାଥଙ୍କର ସେବା ପୂଜା ଆଚାର ବ୍ୟବହାର ଭିତରେ ରହିଥିବାରୁ ଇଏ ଗୋଟେ ବିଶ୍ୱଜନୀନ ହେଇଯାଇଛି।
2: ଏବଂ ଯୋଉଠି ଯୋଉଠି ସାରା ବିଶ୍ୱରେ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ନିର୍ମିତ ହେଉଛି ଏବଂ ସେଠି ରଥଯାତ୍ରା ହେଉଛି, ସେମାନେ ମଧ୍ୟ ଏଇ ଏହାକୁ ଅନୁସରଣ କରୁଛନ୍ତି,
1: ଅନୁସରଣ କରୁଛନ୍ତି। ଆଉ ଗୋଟେ କଥା ହେଲା ଯେ ଆପଣଙ୍କର ଜାତିଟା କେବେ ବଡ଼ ନୁହେଁ, ଗୁଣଟା ହେଉଛି ବଡ଼। ଏଇ କଥା କିଏ କହିଛନ୍ତି? ନା, ରାମାନୁଜାଚାର୍ଯ୍ୟ କହିଛନ୍ତି। ରାମାନୁଜାଚାର୍ଯ୍ୟ କ'ଣ କହିଲେ?
2: ବର୍ତ୍ତମାନ ରାଜା ସାନରୁ ବଡ଼ କ୍ରମେ ଯାଇ ବର୍ତ୍ତମାନ ଜଗନ୍ନାଥଙ୍କ ରଥରୁ ଆସି ଯିବେ ସୁଭଦ୍ରାଙ୍କ ରଥକୁ ଯାଉଛନ୍ତି।
1: ହଁ, ସୁଭଦ୍ରାଙ୍କ ରଥକୁ ଯାଉଛନ୍ତି, ଏଇଟା ହେଲା ସୂଚନା। ରାମାନୁଜ କ'ଣ କହିଛନ୍ତି ଯେ ନଜାତି କାରଣ ଲୋକେ ଗୁଣା କଲ୍ୟାଣ ହେତବ, ଯେ ଗୁଣଟା ହେଉଛି କଲ୍ୟାଣକାରୀ, ଜାତିଟା କଲ୍ୟାଣକାରୀ ନୁହଁ। ଜାତି ଉଚ୍ଚ ହେଇଥିବ, ଗୁଣଟା ନୀଚ ରହିଥିବ, କ'ଣ କର୍ମ ନୀଚ ହେଲା, ବ୍ୟବହାର ଯଦି ନୀଚ ହେଲା, ଆଚରଣ ଯଦି ନୀଚ ହେଲା, ସେ ଜାତିଟା ଉଚ୍ଚ ହେଲେ କ'ଣ ହେବ? କିନ୍ତୁ ଜାତିଟା ଉଣା ହେଇଥିବ, ଯଦି କର୍ମ ଉତ୍କୃଷ୍ଟ ହେଲା, ଜାତି ଉଣା ହେଇଥିବ, ଯଦି ବିଚାର ଉତ୍କୃଷ୍ଟ ହେଲା, ଆଚରଣ ଉତ୍କୃଷ୍ଟ ହେଲା, ତାହେଲେ ସିଏ ମହନୀୟ ହେଇଗଲା। ତେଣୁ ଏଇ କଥାଟା ଯେଉଁ ଗଜପତି ମହାରାଜାଙ୍କର ସେବାରେ ଆମେ ଦେଖୁଛୁ ଯେ ଚଣ୍ଡାଳ କାର୍ଯ୍ୟଟା କିଛି ହୀନ କାର୍ଯ୍ୟ ନୁହେଁ। ଆପଣ ଦେଖନ୍ତୁ, ଯେତେବେଳେ ଚଣ୍ଡାଳ କାର୍ଯ୍ୟ ଆମର ସମାଜରେ ମଧ୍ୟ ପ୍ରଚଳିତ ଥିଲା, ସେଇ ଚଣ୍ଡାଳ ଯେଉଁ କାର୍ଯ୍ୟ କରୁଥିଲା, ଆପଣ ଦେଖନ୍ତୁ, ଗୋଟେ ଗାଈଟିଏ ମରିଯାଇଛି, ଗୋଟେ କୁକୁରଟିଏ ମରିଯାଇଛି, ଆମେ ତାକୁ ଉଠାଉନଥିଲୁ, କିନ୍ତୁ ସେଇ ଚଣ୍ଡାଳ ଜାତିର ଲୋକମାନେ ସେମାନେ ଆସିବା ପର୍ଯ୍ୟନ୍ତ ସେଇ ପୁତିଗନ୍ଧମୟ ହେଲେ ମଧ୍ୟ ସିଏ ପଡ଼ିକି ରହିଥିବ,
2: ସେଇ ବାତାବରଣ ଭିତରେ ଆମେ ରହୁ,
1: ସେଇ ବାତାବରଣ ଭିତରେ ଆମେ ରହୁ। ଆଚ୍ଛା, ସିଏ ନ ଆସିକିରି ନ ଉଠେଇଲେ ଆମେ ରହିପାରିବୁନି, କିନ୍ତୁ ସିଏ ଉଠାଉଥିଲା ତାକୁ ଆମେ ଘୃଣା କରୁଥିଲୁ। ସେ କେଡ଼େ ପବିତ୍ର ସେବା କରୁଥିଲା, ଲୋକଙ୍କୁ କେତେ ଦୁଃସ୍ଥିତିରୁ ସିଏ ଉଦ୍ଧାର କରୁଥିଲା। ତେଣୁ ଏ କାମଟା ଯିଏ କରୁଛି, ସେ କାମଟା କ'ଣ ଛୋଟ କାମ? ଆମର ବିଚାରରେ ଅସୁବିଧା ଥିଲା, ସେ ବିଚାରଟା ପରିବର୍ତ୍ତନ ହେଇକରି ଯେତେବେଳେ ଆସିଲା, ସଂସ୍କାର ରୂପରେ ଆସିଲା, ଏବଂ ଜଗନ୍ନାଥ ସଂସ୍କୃତି ଭିତରେ ତାକୁ ଆରୋପିତ କରିବା ପାଇଁ ଆମେ ଚାହିଁଲୁ, ସ୍ୱୟଂ ଗଜପତି ମହାରାଜାଙ୍କୁ ଆମେ

0: ଚଣ୍ଡାଳ କର୍ମ ଦେଇଦେଲୁ।
1: ଯିଏ ମହନୀୟ କାର୍ଯ୍ୟ କରିବ ସେହି ମହାନ ହବ,
0: ସେହି ମହାନ ହବ,
1: ଏଇଟା ସାର କଥା,
0: ସାର କଥା। ତେଣୁ ଗଜପତି ମହାରାଜା ସେଇଥିପାଇଁ ସେ ଛୋଟ କର୍ମଟି କରି ଜଗତକୁ ଗୋଟେ ବଡ଼ ସନ୍ଦେଶ ଦେଉଛନ୍ତି ଯେ ଜାତି ପ୍ରଥାର କୌଣସି ଆବଶ୍ୟକତା ନାହିଁ, କର୍ମ ଏବଂ ଗୁଣ ଏସବୁ ହିଁ ଜଣଙ୍କର ମହନୀୟତାର ପ୍ରତିପାଦକ। ତେଣୁ ଏଇ ତତ୍ତ୍ୱଟା ସେ ଦେଉଛନ୍ତି ସେବାରୁ। ତେଣୁ ଆଉ ଗୋଟେ କଥା ହେଲା ଯେ ଆମେ
1: ତାଙ୍କ ସମ୍ପର୍କରେ ଟିକେ ଆପଣ ଯେଉଁ କଥା କହନ୍ତି ଆଉ ଟିକେ କହିଦିଅନ୍ତୁ, ଆମର ଶ୍ରୋତା ବନ୍ଧୁ ମାନେ ଜାଣିବେ ଗଜପତି କେତେ ମହନୀୟ, କଣ କାମ କରିଛନ୍ତି ଯେ ଆମେ।
0: ନାଇଁ ଦେଖନ୍ତୁ, ଗଜପତି ମହାରାଜାଙ୍କର ବଡ କାମ ହେଲା ଯେ ଇଏ ହେଉଛନ୍ତି ପ୍ରଥମ ଗଜପତି ମହାରାଜା ଯିଏ ସାରା ପୃଥିବୀକୁ ଗଲେ। ଯେଉଁଠି ଯେଉଁଠି ଜଗନ୍ନାଥ ମନ୍ଦିର ହେଲା, ଅନେକ ଲୋକ ଅନେକ କଥା କହୁଛନ୍ତି, କିନ୍ତୁ ଗଜପତି ମହାରାଜାଙ୍କ ପ୍ରତି ଓଡ଼ିଆ ଲୋକଙ୍କର ଯେଉଁ ଶ୍ରଦ୍ଧା ଏବଂ ସମ୍ମାନ, ଯେଉଁ ଓଡ଼ିଆମାନେ ବିଦେଶରେ ମଧ୍ୟ ଶ୍ରୀ ମନ୍ଦିର ସବୁ ନିର୍ମାଣ କଲେ, ସେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା, ଜଗନ୍ନାଥ ମନ୍ଦିରର ଉତ୍ସବ ଅନୁଷ୍ଠାନ, ଏହିସବୁ ସମୟରେ ସେମାନେ ଗଜପତି ମହାରାଜାଙ୍କୁ ଡାକିଲେ। ଗଜପତି ମହାରାଜା ମଧ୍ୟ ସେଠିକି ଗଲେ, ଯିବା ଫଳରେ ଗଜପତିଙ୍କ ମାଧ୍ୟମରେ ଜଗନ୍ନାଥଙ୍କର ସଂସ୍କୃତିଟା ମଧ୍ୟ ପ୍ରଚାରିତ ହେଲା। ଏବଂ ଗଜପତି ମହାରାଜା, ଏ ଯେଉଁ ଆପଣ ତ ନିଜେ ଜଗନ୍ନାଥଙ୍କର ମନ୍ଦିର ପ୍ରଶାସନ ଏବଂ ଯେଉଁ ପ୍ରକାର ସବୁ ଦାର୍ଶନିକ କାର୍ଯ୍ୟ, ପୁସ୍ତକ ପ୍ରକାଶନ କାର୍ଯ୍ୟ ଇତ୍ୟାଦି ହେଉଛି, ଆପଣ ତା ସହିତ ସମ୍ପୃକ୍ତ ଅଛନ୍ତି। ତେଣୁ ପାଞ୍ଚରାତ୍ର ପଦ୍ଧତିରେ ଯେଉଁ ଉପାସନା, ଜଗନ୍ନାଥଙ୍କର ପାରାୟଣ, ଜଗନ୍ନାଥଙ୍କର ମହିମା ବିସ୍ତାର, ଏସବୁ କଥା ଗୁଡ଼ାକ ଗଜପତି ମହାରାଜ
1: ସଂସ୍କାରମୂଳକ କାର୍ଯ୍ୟ ସେ କରିଛନ୍ତି।
0: ହଁ,
1: ବର୍ତ୍ତମାନ ଅଦିନିଆ ଯେଉଁ ରଥଯାତ୍ରା ଇସ୍କନ ପକ୍ଷରୁ ହେଉଛି, ତାର ସେ ଘୋର ବିରୋଧ
0: କରୁଛନ୍ତି,
1: ସ୍ପଷ୍ଟ ଭାବରେ କରୁଛନ୍ତି, ବୁଝାଉଛନ୍ତି
0: ଏବଂ ତାର ପ୍ରଭାବ ମଧ୍ୟ ଧୀରେ ଧୀରେ ପଡିବାକୁ ଆରମ୍ଭ କଲାଣି। ତେଣୁ ଗଜପତି ମହାରାଜାଙ୍କର ଯେଉଁ ସ୍ଥିତି ଏବଂ ଗଜପତି ମହାରାଜାଙ୍କର ଯେଉଁ ମାନ୍ୟତା, ତେଣୁ ସେ ମାନ୍ୟତା ଏବଂ ସ୍ଥିତିକୁ ନେଇକରି ଗଜପତି ମହାରାଜ ମଧ୍ୟ ଗୋଟେ ସଂକଳ୍ପ କରିଛନ୍ତି ଯେ ଜଗନ୍ନାଥଙ୍କୁ ନେଇକରି କୌଣସି ପ୍ରକାର ବ୍ୟଭିଚାର, ଜଗନ୍ନାଥଙ୍କୁ ନେଇକରି କୌଣସି ପ୍ରକାର ଅପସଂସ୍କୃତିର ବିଚାର ହେଇପାରିବ ନାହିଁ।
1: ଆମର ସତ୍ୟଲିପି ଅନୁସାରେ ସେ ବର୍ତ୍ତମାନ ଅଛନ୍ତି ପରିଚାଳନା ସମିତିର ଅଧ୍ୟକ୍ଷ ଅଛନ୍ତି, ତେଣୁ ପରିଚାଳନା ସମିତିର ଯେଉଁ ଅଧ୍ୟକ୍ଷ ଅଛନ୍ତି ଏବଂ ସେ ଯେହେତୁ ଜଣେ ଜ୍ଞାନୀ ବ୍ୟକ୍ତି, ତେଣୁ ସେ ବର୍ତ୍ତମାନ ପରିଚାଳନା ସମିତିର ଅଧ୍ୟକ୍ଷ ଥାଇ ଅନେକ ସଂସ୍କାରମୂଳକ କାର୍ଯ୍ୟରେ ବର୍ତ୍ତମାନ ଲିପ୍ତ ଅଛନ୍ତି। କାରଣ ଯାହା ଆପଣ କହୁଥିଲେ, ଧାମ ଶବ୍ଦ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ, କିମ୍ବା ମହାପ୍ରସାଦ କେହି, ଏଇ ଯେଉଁ ପ୍ୟାଟର୍ନ ତିଆରି ହେବ ସେ ବାବଦରେ ମଧ୍ୟ ସେ ଚିନ୍ତିତ। ଏବଂ ଆପଣ ଦେଖିବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ଚିଠି ଇସ୍କନକୁ ଯାଉଛି, ବିଭିନ୍ନ ଗୋଷ୍ଠୀକୁ ଯାଉଛି, ଚାରି ଶଙ୍କରାଚାର୍ଯ୍ୟଙ୍କୁ ସେ ଏ ବିଷୟରେ ଅବଗତ କରାଇଛନ୍ତି ଏବଂ ବହୁତ କାର୍ଯ୍ୟ ଏହା ଭିତରେ କରିଛନ୍ତି, ଯାହାକି ଧୀରେ ଧୀରେ ଧୀରେ ଧୀରେ ଲୋକଲୋଚନକୁ ଆସୁଛି।
0: ସବୁଠୁ ବଡ଼ କଥା ହେଲା ତ ଜଗନ୍ନାଥ ସଂସ୍କୃତିକୁ ଜଗିକିରି ବସିଛନ୍ତି, ସେ
1: ଜଗିକିରି ବସିଛନ୍ତି। ଯେଉଁଠି ଅପସଂସ୍କୃତି ହେଉଛି, ଯିଏ ଯେଉଁଠି ଏହି ଧାରା ବିବରଣୀ ମାଧ୍ୟମରେ ମଧ୍ୟ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି, ସେ ତାକୁ ପସନ୍ଦ କରୁନାହାନ୍ତି।
0: ଆଉ ଆଉ ଗୋଟେ କଥା ହେଲା ଯେ ଗଜପତି ମହାରାଜା ଗୋଟେ ଦେଖିବାକୁ ଗୋଟେ ଗଜପତି ମହାରାଜାଙ୍କୁ ଆମର ଯେଉଁ ମନ ଭିତରେ ଯେଉଁ ଭାବନା ଯେ ତାଙ୍କୁ ଚଳନ୍ତି ବିଷ୍ଣୁ ବୋଲି ଆମେ କହୁଛୁ, ତ ଜଗନ୍ନାଥ ଚାଲୁନାହାନ୍ତି ସେ ଚାଲୁଛନ୍ତି, ତେଣୁ ଜଗନ୍ନାଥ ଯିଏ ସିଏ ସିଏ, ଏ ବିଚାର ଆମମାନଙ୍କ ଭିତରେ ଅଛି, ତା ପାଇଁ ସେ ଭାଜନ ହେବାକୁ ପଡ଼ିବ। ତେଣୁ ଏ ଗଜପତି ମହାରାଜାଙ୍କର ଦେଖନ୍ତୁ, ଦେଖିବାକୁ ଗୋରା, ସୌମ୍ୟ ପୁରୁଷ, କଥାବାର୍ତ୍ତା ଅତି ଧୀର, ବିଚାର ବହୁତ ସୁନ୍ଦର, ସଂକଳ୍ପ ବହୁତ ଶୁଦ୍ଧ, ଏ ସବୁ କଥା ଗୁଡ଼ାକ ତାଙ୍କର ଆଚରଣରେ ବା ତାଙ୍କ ବ୍ୟବହାରରେ ପ୍ରକାଶିତ ହେଉଛି। ପ୍ରକାଶିତ ହେଲେ ଆମକୁ ଲାଗୁଛନ୍ତି ସେ ଗୋଟେ ଦେବତା ଭଳି। ତେଣୁ ଏଇ ଯେଉଁ କଥାଟା, ଏଇଟା ଗୋଟେ ବଡ଼ କଥା। ତେଣୁ ଅହଂକାର ଆଦୌ ନାହିଁ, ଯାହା ଟିକେ ଟିକେ ରଜା ପୁତ୍ର ବୋଲି କି ରାଜ ପରିବାରର ଲୋକ ବୋଲି ଯାହା ଟିକେ ମନ ଭିତରେ ଥିଲା ଅବଶ୍ୟ, ସେଇଟା ମହାପ୍ରଭୁଙ୍କ ପାଖରେ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହେଇଗଲେ ସେତକ ମଧ୍ୟ ଚାଲିଗଲା।
1: ତାଙ୍କର ଗୋଟେ ବଡ଼ ଗୁଣ ହେଉଛି, ମୁଁ ଯାହା ଲକ୍ଷ୍ୟ କରୁଛି, ମୁଁ ତ ଯାଉଛି ସବୁବେଳେ ତାଙ୍କ ପାଖରେ ବସୁଛି, ସାଧୁସନ୍ଥ ମାନଙ୍କ ପ୍ରତି
0: ଅତି ପ୍ରିୟ।
1: ସାଧୁସନ୍ଥ ମାନଙ୍କର ସେବା ବାସ୍ତବିକ ସମସ୍ତେ କରିପାରିବେନି, ସେତିକି ନମ୍ର, ସେତିକି ନିରହଙ୍କାର ନହେଲେ ସାଧୁସନ୍ଥ ମାନଙ୍କ ସେବା କରିବା।
0: ମୁଁ ଯେତେବେଳେ ଆକାଶବାଣୀରେ କାର୍ଯ୍ୟରତ ଥିଲି, ସେତେବେଳେ ଅନେକ ସମୟରେ ଗଜପତି ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ବା ତାଙ୍କର ଇଣ୍ଟରଭ୍ୟୁ ନେବା ପାଇଁ ତାଙ୍କର ଘରକୁ ଶ୍ରୀନଗର ଭିତରକୁ ଯାଇଛି, ଏବଂ ଶ୍ରୀନଗର ଭିତରକୁ ଗଲାବେଳକୁ ନିଶ୍ଚିତ ଭାବରେ ମୁଁ 5-7 ଜଣ ସାଧୁ ସନ୍ନ୍ୟାସୀଙ୍କୁ ନଅର ଭିତରେ ମୁଁ ଦେଖିବି। ଏବଂ ତାଙ୍କର ଆଉ ଗୋଟେ କଥା ହେଉଛି, ସେ ଦିବ୍ୟ ଜୀବନ ସଂଘରୁ ଦୀକ୍ଷା ନେଇଛନ୍ତି, ସ୍ୱାମୀ ଚିଦାନନ୍ଦ ମହାରାଜଙ୍କର ଦୀକ୍ଷିତ ଶିଷ୍ୟ ସିଏ,

0: ତେଣୁ ଦିବ୍ୟ ଜୀବନ ସଂଘରେ ସେ ଦୀକ୍ଷିତ ହେବା କାରଣରୁ ସାଧୁସନ୍ଥଙ୍କ ପ୍ରତି ତାଙ୍କର ଯେତିକି ଶ୍ରଦ୍ଧା ଭକ୍ତି ଥିଲା ସେଟା ଆହୁରି ବଢ଼ିଛି, ଏବଂ ଆହୁରି ବଢ଼ିବାରୁ ସାଧୁସନ୍ଥମାନଙ୍କୁ ପାଖକୁ ଡାକି ରହିବା ଏବଂ ସାଧୁସନ୍ଥମାନଙ୍କ ଗହଣରେ ରହିବା ଫଳରେ ଯଥୋଚିତ ସମ୍ମାନ ଦେବା ଏବଂ ସେଇଭଳି ବାତାବରଣ ଭିତରେ ସବୁବେଳେ ରହିବା, ଆଧ୍ୟାତ୍ମିକ ଭାବରେ ସବୁବେଳେ ରହିବା, ଏଇଟା ଗଜପତି ମହାରାଜଙ୍କ ପାଖରେ ସ୍ପଷ୍ଟ ଭାବରେ ଆମେ ଦେଖିବାକୁ ପାଉଛୁ। ଏବଂ ତାଙ୍କର ଯେଉଁ ବ୍ୟକ୍ତିତ୍ୱର ପ୍ରଭାବ ଆମ ଉପରେ ରହୁଛି, ତାଙ୍କର ବିଚାରର ପ୍ରଭାବ ମଧ୍ୟ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ଏତିକି କଥା ଆମର ଶ୍ରୋତାମାନଙ୍କୁ ଜଣାଇବାର ଥିଲା।
1: ଜଣେ ପରିପକ୍ୱ ବ୍ୟକ୍ତି,
0: ଅତ୍ୟନ୍ତ ପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି, ଆଉ କ'ଣ କହିବେ କହନ୍ତୁ।
1: ନାଇଁ, ତାଙ୍କର ଆଚରଣ, ଉଚ୍ଚାରଣ, ବେଶଭୂଷା, ଇଏ ସବୁ ଏକା ପ୍ରକାର।
0: ଆଚ୍ଛା, ଆମେ ଦ୍ୱିତୀୟ କେନ୍ଦ୍ରକୁ ଆମେ ଯିବା। ଦ୍ୱିତୀୟ କେନ୍ଦ୍ରକୁ ଯିବା ପୂର୍ବରୁ ଏଇଠିକାର ଯାହା ବ୍ୟବସ୍ଥା ଅଛି ଆପଣ ଟିକେ କହିଦିଅନ୍ତୁ। ତାଳଧ୍ୱଜ ରଥର ରଥ ଯୋଚା ହଉଛନ୍ତି, ଘୋଡ଼ା ଯୋଚା ହଉଛନ୍ତି,
1: ଆମେ ଆଉ ତାପରେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ବର୍ତ୍ତମାନ ଆମେ ଦେଖିବାକୁ ପାଉଛୁ ବିଜେ କାହାଳୀ ବାଜୁଛି,
0: ଏବଂ
1: ମା ସୁଭଦ୍ରାଙ୍କ ରଥ, ଦର୍ପଦଳନ ରଥରେ ଗଜପତି ମହାରାଜ ଅଛନ୍ତି, ଏବଂ ଆଉ ଅଳ୍ପ ସମୟ ଭିତରେ ସେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରି ସେ ବର୍ତ୍ତମାନ ଶ୍ରୀନଗର ଅଭିମୁଖେ ଯାତ୍ରା କରିବେ। ହଁ, ଏବଂ ବର୍ତ୍ତମାନ ଆମେ ଦେଖୁଛୁ ରଥ ଟଣା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ଚାରମାଳ ଫିଟି ଘୋଡ଼ା ଯୋଚା ହୋଇଗଲେଣି, ତେଣୁ ଘୋଡ଼ା ବର୍ତ୍ତମାନ ଯୋଚା ହେଉଛନ୍ତି, ଏବଂ ୟା ପରେ ଆଉ ଅଳ୍ପ ସମୟ ପରେ ସେଠାରେ ଘୋଡ଼ା ଯୋଚା କାମ ସରିଲେ ଘଣ୍ଟୁଆମାନେ ମଧ୍ୟ ସେମାନେ ଉପରକୁ ଗଲେଣି, ଏବଂ ରଥ ଟଣା ଯିବ।
0: ଆଚ୍ଛା,
2: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛା ଯାଇଥିବା ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା DNK। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ ଅଛି।
5: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା, ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
4: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
5: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
4: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
6: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ଜଳଦାନେ ଘ

ଶ୍ରୀକ୍ଷେତ୍ରରେ ପରିପାଳନ କରାଯାଉଛି। ପ୍ରତିଟି କାର୍ଯ୍ୟକୁ ସମସ୍ତେ ଆଦରର ସହିତ ଆମେ ଯାହା ଦେଖୁଥିଲୁ ଟିକିଏ ପୂର୍ବରୁ ଶ୍ରୋତା ବନ୍ଧୁ, ଯେତେବେଳେ ଗଜପତି ମହାରାଜ ଶ୍ରୀନହରରୁ ଯାଉଥିଲେ ଛେରାପହରା କରିବା ପାଇଁ, ଯେତେବେଳେ ନରନାରାୟଣମାନଙ୍କୁ ଦୁଇ ଭାଗ କରିବା ପାଇଁ ନାକେଦମ ହୋଇଗଲେ, ଅତି କଷ୍ଟ କରିବାକୁ ପଡ଼ିଲା, ଅନେକ କଷ୍ଟ କରିବାକୁ ପଡ଼ିଲା ଆରକ୍ଷୀ ବାହିନୀମାନଙ୍କୁ। କାହିଁକି ନା ଭକ୍ତ ଆଗରେ ସବୁବେଳେ ଭଗବାନ ମଧ୍ୟ ପରାଜୟ ସ୍ୱୀକାର କରିବା ପାଇଁ ଆନନ୍ଦ ଲାଭ କରନ୍ତି। ଶ୍ରୀବତ୍ସର ସେଇ ପଦଚିହ୍ନକୁ ମହାପ୍ରଭୁ ଆଜି ମଧ୍ୟ ଶ୍ରୀଅଙ୍ଗରେ ଧାରଣ କରିଛନ୍ତି। କାହିଁକି ନା ଅହଂ ଭକ୍ତ ପରାଧୀନ ହ୍ୟ ସ୍ୱତନ୍ତ୍ର ଇବ ଦ୍ୱିଜ ଦିଅ ମାନମ ନ ଗୃହ୍ନାନ୍ତି ବିନା ମତ ସେବନମ ଜନାହା। ସେବା ବଦଳରେ ମୁକ୍ତିକୁ ଚାହେଁ ନାହିଁ ଯେ ପ୍ରକୃତ ଭକ୍ତ। ପାଠ ନ ପଢ଼ି ଜଣେ ଜ୍ଞାନୀ ହେବା ଯେପରି, ସେବା ନ କରି ଜଣେ କୁଶଳୀ ଭାବରେ ନିଜକୁ କହିବା ସେହିପରି। ତେଣୁ ଆଜି ସମସ୍ତେ ପ୍ରମାଣିତ କରିଛନ୍ତି ଆମେ କୁଶଳୀ। କାହିଁକି ନା ପ୍ରାତଃ ପାଞ୍ଚଟା ସମୟରୁ ଯେଉଁପରି ଭାବରେ 15,000 ଆରକ୍ଷୀ ପୋଲିସ ବାହିନୀମାନେ ମୃତଦାନ ଅଛନ୍ତି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଠିଆ ହୋଇ ରହିଛନ୍ତି, ନତମସ୍ତକ ହୋଇ ଉର୍ଦ୍ଧ୍ୱ ବାହୁ ହୋଇ ଜଗନ୍ନାଥଙ୍କର ଜୟ ଜୟକାର କରି, ଖାଇବା ସେଇଠି, ପାଣି ପିଇବା ସେଇଠି, ତାଙ୍କ ସମୟ ଯେଉଁ 10-12 ଘଣ୍ଟାର ସମୟ ସେମାନେ ଏଠି ମହାପ୍ରଭୁଙ୍କ ପାଖରେ ବିତେଇଛନ୍ତି। ଇଏ ହେଉଛି ଆଜିର ପ୍ରମାଣ କରିଦେଉଛି ଯେ ଅହଂ ଭକ୍ତ ପରାଧୀନ। ମହାପ୍ରଭୁ କହୁଛନ୍ତି, ଆରେ ଭକ୍ତ, ମୁଁ ତୋ ପାଖରେ ପରାଧୀନ, ମୁଁ କାହିଁକି ଇଏ ପାଗ ଏପରି। ମୁଁ ଇନ୍ଦ୍ରଙ୍କୁ ଟିକେ କହିଥିଲେ, ସମସ୍ତେ ଇନ୍ଦ୍ର ଡାକୁଛନ୍ତି, ଦେବ ମଣିମା ମଣିମା, ବ୍ରହ୍ମା ଡାକୁଛନ୍ତି, ଦେବ ଗୁହାରୀ ଶୁଣିମା। ମୁଁ ଟିକିଏ କହିଥିଲେ ଇନ୍ଦ୍ର ତାଙ୍କର ବ୍ୟବସ୍ଥାକୁ ପରିବର୍ତ୍ତନ ରଖିଥାନ୍ତେ। ତେବେ ଯାହା ହେଉ, ନିୟତିର ଯାହା ଇଚ୍ଛା ସେଇ ଇଚ୍ଛାକୁ ସ୍ୱୀକାର କରି ବର୍ତ୍ତମାନ ଆପଣମାନେ ଅନୁଭବ କରୁଥିବେ, ବଡ଼ଦାଣ୍ଡରେ ସୋରିଷ ପକାଇଲେ ତଳକୁ ଯିବ ନାହିଁ, ବର୍ଷାର ଜଳବିନ୍ଦୁ ତଳକୁ ଯାଇପାରୁନାହିଁ। ଏଭଳି ଭାବରେ ଲୋକମାନେ ନିଜ ନିଜକୁ ରଖିଛନ୍ତି, କିପରି ମହାପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ମିଳିବ। କାହିଁକି ନା ମାତ୍ର ଆଉ କିଛି ସମୟ ପରେ ତାଳଧ୍ୱଜ ରଥରେ କଳା ଘୋଡ଼ା ଯୋଚା ହୋଇଗଲେଣି। ବର୍ତ୍ତମାନ ସେଠାରେ ମାତଳି ଯିଏ ଅଛନ୍ତି, ସାରଥି, ସିଏ ପ୍ରସ୍ତୁତ ହୋଇ ରହିଛନ୍ତି କିପରି ବଡ଼ ଠାକୁରଙ୍କ ରଥକୁ ଆଗକୁ ନିର୍ଦ୍ଦେଶ ଦେବେ ବାହି ନେବା ପାଇଁ। ଡାହୁକ ଚଢ଼ିଗଲେଣି, ଦଉଡ଼ି ବନ୍ଧା ହେଲେଣି, ସମସ୍ତ ପ୍ରସ୍ତୁତି ସରିଗଲାଣି। ଆପଣମାନେ ଅନୁଭବ କରୁଥିବେ ଭକ୍ତଙ୍କର ବଡ଼ଦାଣ୍ଡରେ କି ଅବସ୍ଥା ହେଉଥିବ, କିପରି ସେ ରଥକୁ ଟିକେ ଟାଣିବୁ। ସେ ରଥ ହେଉଛି ଜୀବନର ରଥ, ସେ ରଥ ହେଉଛି ପ୍ରଗତିର ରଥ, ସେ ରଥରେ ରହିଛି ଜୀବନର ସମସ୍ତ ସମସ୍ୟା ସମାଧାନର ସୂତ୍ର ରହିଛି। ତେଣୁ ଏ ରଥ ଟିକେ ସ୍ପର୍ଶ କରି, ରଥ ଟିକେ ଟାଣିଦେଲେ ଆମ ଜୀବନର ଯେଉଁ ଲାଭ, ସେ ଲାଭ ଗୁଡ଼ାକ ଆମକୁ ମିଳିଯିବ। ଇଏ ଗୋଟିଏ ଅବକାଶ, ଇଏ ଗୋଟିଏ ଆଶା ଭକ୍ତ ମନରେ ରହିଛି। ତେଣୁ ବର୍ତ୍ତମାନ ଅନୁଭବ କରନ୍ତୁ ଆପଣମାନେ କିପରି ପରିବେଶ ବେଳକୁ ବେଳ ପରିବର୍ତ୍ତନ ହେଉଛି। ସବୁ ସମୟଟି ହେଉଛି ଘୋଷଯାତ୍ରାର ମହତ୍ତ୍ୱପୂର୍ଣ୍ଣ ସମୟ, ଗୋଟିକ ପରେ ଗୋଟିଏ ନୀତିକାନ୍ତି, ବିଶେଷ କରି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଏଇଥିପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୁହାଯାଉଛି। ବର୍ତ୍ତମାନ ଗଜପତି ମହାରାଜା ପୟରମାଳା ଗ୍ରହଣ କରୁଛନ୍ତି, ଶ୍ରୀଅଙ୍ଗ ଲାଗି, ମା ଭଗବତୀ ସୁଭଦ୍ରାଙ୍କର ଶ୍ରୀଅଙ୍ଗ ଲାଗି ମାଳାକୁ ପୂଜା ପଣ୍ଡା ଦାନ କରୁଛନ୍ତି। ତାଙ୍କର ଅଣ୍ଟିରେ, ତାଙ୍କ ହାତକୁ ସିଏ ମୁଣ୍ଡରେ ଲଗାଇ ରାଜଗୁରୁଙ୍କୁ ଦେଉଛନ୍ତି, ଏ ଆଶୀର୍ବାଦର ମାଳା ଆମ ଶ୍ରୀନହରକୁ ନେଇକରି ଯିବା। ତିନି ରଥରୁ ତିନୋଟି ମାଳା ସେ ସଂଗ୍ରହ କରିଲେ, ଯାହାକୁ ପୟର ମାଳା ବା ଆଶୀର୍ବାଦ ମାଳା ବୋଲି କୁହାଯାଏ। ତେଣୁ ବର୍ତ୍ତମାନ ବୀର କାହାଳୀ ବାଜୁଛି, କ୍ଷମା ପ୍ରାର୍ଥନା କରି ଜଗତର କଲ୍ୟାଣ ପାଇଁ ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦ, ଇଏ ପ୍ରଭୁଙ୍କର ଆଶୀର୍ବାଦ ପୃଥିବୀ ଉପରେ କିପରି ରହିବ, ଇଏ ଶ୍ରୀକ୍ଷେତ୍ର କିପରି ସେମିତି ଅକ୍ଷୁର୍ଣ୍ଣ ଅଭିନ୍ନ ଏବଂ ଧର୍ମର କ୍ଷେତ୍ର ହୋଇ ଯୁଗେ ଯୁଗେ ରହିବ, ଏହି ପ୍ରାର୍ଥନାକୁ କରୁଛନ୍ତି ଚାରମାଳର ଉପରେ ଠିଆ ହୋଇ ଗଜପତି ଦିବ୍ୟ ସିଂହଦେବ। ଉର୍ଦ୍ଧ୍ୱ ବାହୁ ହୋଇ ହାତ ଯୋଡ଼ି ସମସ୍ତ ନରନାରାୟଣମାନଙ୍କୁ ବଡ଼ଦାଣ୍ଡରେ ସେ କୋଟି ପ୍ରଣାମ ଜଣାଉଛନ୍ତି। ସାଙ୍ଗରେ ସମସ୍ତ ସେବାୟତମାନେ ଅଛନ୍ତି, ହରିବୋଲ ଧ୍ୱନି ପକାଇ ସେ ମହାତ୍ମା ଭଗବତୀ ସୁଭଦ୍ରାଙ୍କ ରଥରୁ ବର୍ତ୍ତମାନ ଚାରମାଳ ଆଡ଼କୁ ଆସୁଛନ୍ତି।

ବର୍ତ୍ତମାନ ତଳକୁ ଆସୁଛନ୍ତି, ପୁଣି ପାଛୋଟି ଆଣିବେ ଯେଉଁ ବ୍ୟବସ୍ଥା ଭିତରେ ଯାଇଥିଲେ ଶ୍ରୀନହରରୁ, ସେହି ପ୍ରକାରରେ ସେ ରୌପ୍ୟ ତାମଜାନରେ ବସି ଧଳା ଛତା କଳା ଛତା ଦୁଇଟି ଛତା ଦେଖନ୍ତୁ ଗଜପତିଙ୍କ ସମ୍ମାନରେ ଯେପରି ଅକ୍ଷୁର୍ଣ୍ଣ ରହିବ ସେ କଥାକୁ ଗୁରୁତ୍ୱ ଦିଆଯାଉଛି। ତେଲିଙ୍ଗି ବାଜା ବାଜୁଛି ଭଜନ୍ତରୀ, ବୀର କାହାଳି ବାଜୁଛି, ସାଙ୍ଗରେ ଅଛନ୍ତି ଦେଉଳ ପରିଚ୍ଛା, ଦେଉଳ କରଣ, ଲେଙ୍କା କରଣ, ଛାମୁଖୁଣ୍ଟିଆ ପରିଚ୍ଛା ଏବଂ ରାଜଗୁରୁ, ଇଏ ସମସ୍ତ ପାରିଷଦ ବର୍ଗ ସେବାୟତମାନଙ୍କୁ ଧରି ବର୍ତ୍ତମାନ କାନ୍ଧୁଆଣି ହୋଇ ଏକ ତାମଜାନରେ ଆସୁଛନ୍ତି ଶ୍ରୀନହର ଆଡ଼କୁ। ଏ ଅବକାଶରେ ପୁଲକିତ ହେଉଛନ୍ତି ନରନାରାୟଣ ମାନେ, ବଡ଼ ଦାଣ୍ଡରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ନିଜକୁ।

0: ବଡ଼ଦାଣ୍ଡରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ଆରେ କେତେ ପାଖରେ ଆମେ ରଥକୁ ଦେଖିଲୁ, କେତେ ପାଖରେ ଗଜପତି ମହାରାଜଙ୍କୁ ଦେଖୁଛୁ। ଇଏ ଯେଉଁ ପରିବେଶ, ଏହାର ବିକଳ୍ପ ନାହିଁ। ଏହାକୁ ବିଶ୍ୱ ଦରବାରରେ ସମସ୍ତେ ଭାବନ୍ତି କ'ଣ ଏ ଠାକୁର କି ଲୀଳା କରୁଛନ୍ତି। ଆପଣମାନେ ଚିନ୍ତା କରନ୍ତୁ, ଶ୍ରୀକ୍ଷେତ୍ର, ଏ କ୍ଷେତ୍ରର ନାମ ହେଉଛି ଶ୍ରୀ। ପ୍ରଥମ ରହିଲା ଶ୍ରୀ ଶବ୍ଦରେ ମା ମହାଲକ୍ଷ୍ମୀଙ୍କର କୃପାକୁ ଏ କ୍ଷେତ୍ର ଧାରଣ କରିଛି ବା ନାମିତ ହୋଇଛି। ଏ କ୍ଷେତ୍ର ଶ୍ରୀଦ ଶ୍ରୀ ସହ ଶ୍ରୀନିବାସ ଶ୍ରୀନିଧି ଶ୍ରୀ ବିଭାବନ ଶ୍ରୀଧର ଶ୍ରୀକର ଶ୍ରେୟ ଶ୍ରୀମାଂ ଲୋକତ୍ରୟାଶ୍ରୟ। ଏହି ଶ୍ରୀକ୍ଷେତ୍ର ଶ୍ରୀ ଶବ୍ଦକୁ ନେଇ ଏତେ ରୁଦ୍ଧିମନ୍ତ, ଏତେ ବିଶ୍ୱ ଦରବାରରେ ପରିଚିତ। ଆଜି ଆମେମାନେ ଯେଉଁ ସ୍ଥାନକୁ ଗଲେ ମଧ୍ୟ, ମୁଁ ନିଜେ ଭାରତର ବାହାରକୁ ୟୁରୋପ ମହାଦେଶରେ ମଧ୍ୟ ସେଇ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ, ମହାପ୍ରଭୁଙ୍କର ପାଖ ବା ତାଙ୍କ କ୍ଷେତ୍ରର ଜଣେ ମଣିଷ ବୋଲି ଏତେ ଆଦର ପାଇକରି ଆସିଛି। ଇଏ ହେଉଛି ମହାପ୍ରଭୁଙ୍କର ଆମମାନଙ୍କ ଉପରେ କୃପା କରୁଣା। ସେଥିପାଇଁ ସବୁ କରିବା, ସେଇ ମହାପ୍ରଭୁଙ୍କୁ ସକାଳୁ ଉଠିଲେ ତାଙ୍କର ନାମ ନେବା, ରାତିରେ ଶୋଇବାକୁ ଗଲେ ତାଙ୍କରି ନାମ ଦେବା। ବର୍ତ୍ତମାନ ଦେଖନ୍ତୁ ଫେରି ଆସୁଛନ୍ତି ଗଜପତି ମହାରାଜ, ସସମ୍ମାନେ ପାଛଟି ଆଣୁଛନ୍ତି, ତାଙ୍କର ଯେଉଁ ରହିଛନ୍ତି ପାରିଷଦ ବର୍ଗ। ଏଇ କଥାକୁ ବର୍ତ୍ତମାନ ଏବେ ଆସନ୍ତୁ ଶୁଣିବା ବଡ଼ଦାଣ୍ଡରୁ କିଛି ଶ୍ରଦ୍ଧାଳୁ ଭକ୍ତି ଶ୍ରଦ୍ଧାଳୁମାନଙ୍କର ଭକ୍ତିପୂତ ଅଭିବ୍ୟକ୍ତି ଆମ କେନ୍ଦ୍ର ତରଫରୁ ସଂଗ୍ରହ କରାଯାଇଛି। ତେଣୁ ଆପଣମାନଙ୍କୁ ଆମେ ସେହି କାର୍ଯ୍ୟକ୍ରମରେ ସମ୍ମିଳିତ କରାଉଛୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ନାଁ ହେଲା ଶାରଦା ବିଶ୍ୱାଳ, ମୁଁ ଭୁବନେଶ୍ୱରରୁ ଆସିଛି। ଆଉ ଆଜିର ସବୁଠୁ ବଡ଼ କଥା, ଠାକୁରଙ୍କର ଏମିତି ମୋ ଘର ଭାଗ୍ୟ ଯେ ଆଜିର ଦିନରେ ମୋର ଏଇ ନାତୁଣୀର ଜନ୍ମଦିନ, ମୋର ବି ଜନ୍ମଦିନ। ତାପରେ ଠାକୁରଙ୍କର ତ ଅନୁଭବ ବହୁତ କିଛି, ମୋ ଜୀବନରେ ବହୁତ କିଛି ଭଗବାନ ସବୁ ମୋର କରିଛନ୍ତି। ଆଉ ଯେତେବେଳେ ଚାହିଁଛି ବି ଠାକୁରଙ୍କୁ ମୁଁ ସବୁବେଳେ ପାଇଛି ଦର୍ଶନ, ସବୁବେଳେ ମୋ ପଛରେ ଠାକୁର ଛିଆ ଡାହିଛନ୍ତି, ମୋ ପରିବାର ପ୍ରତି ଆଶୀର୍ବାଦ ବି ବହୁତ ବଢ଼ିଆ ରଖିଛନ୍ତି। ଆଉ ଅନୁଭବ ଠାକୁରଙ୍କର କହିଲେ ତାଙ୍କର ମହିମା ବହୁତ କିଛି ଅଛି।
2: ଆଜି ଆପଣଙ୍କୁ ଏଇଠି କେମିତି ଲାଗୁଛି, ଏ ଯୋଉ ବଡ଼ଦାଣ୍ଡରେ ଆପଣ ପ୍ରଭୁଙ୍କର ଘୋଷଯାତ୍ରା ଚର୍ମଚକ୍ଷୁରେ ଦେଖୁଛନ୍ତି, ଆପଣଙ୍କୁ କେମିତି ଅନୁଭବ?
1: ମାନେ ବହୁତ ବଢ଼ିଆ ହେଇଛି, ଏତେ ବର୍ଷାରେ ବି ସବୁ ଭକ୍ତମାନେ ଆସିଛନ୍ତି। ସତରେ ଜଗନ୍ନାଥଙ୍କର ଏତିକି ମହିମା ଏମିତି ଅଛି ଯେଉଁଟାକି ସମସ୍ତେ ଆସିପାରିଛନ୍ତି। ଏତିକି ବି କାଳିଆଙ୍କୁ ଡାକୁଛି ପ୍ରଭୁ, ସମସ୍ତେ ଆସିଛନ୍ତି, ସମସ୍ତେ ପରିବାରକୁ ପିଲା ଛୁଆଙ୍କୁ ସମସ୍ତଙ୍କ ଘରେ ଭଲରେ ବି ପହଞ୍ଚନ୍ତୁ, ଆଉ ସମସ୍ତେ ବି ଯେମିତି ଦର୍ଶନ ପାଇବେ ନିଶ୍ଚିତ ପାଇବେ।
3: ମୋ ନାଁ ହେଲା ଡକ୍ଟର ବିଶ୍ୱଜିତ ମହାପାତ୍ର। ଆଜ୍ଞା, ଇଏ ସାରା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀ, ଶ୍ରୀକ୍ଷେତ୍ର ପ୍ରେମୀ, ସାରା ଭାରତବର୍ଷ ଯେତେ ଅଛନ୍ତି ସନାତନୀ, ଯେଉଁମାନଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଆଜି ତାଙ୍କର ନବଦିନ ବ୍ୟାପୀ ଯେଉଁ ଘୋଷଯାତ୍ରାର ପ୍ରଥମ ଦିନ, କିଛିଦିନ ଆଗରୁ ସ୍ନାନ ଯାତ୍ରା ଯାଇଥିଲା, ନବଯୌବନ ଦର୍ଶନ ଯାଇଛି ଗୋଟେ ଦିନ ତଳେ। ସବୁଦିନ ଠାକୁର ଆମର ଭିତରେ ଥାଆନ୍ତି, ଶ୍ରୀମନ୍ଦିର ଭିତରେ ଥାଆନ୍ତି। ଆଜି ତାଙ୍କର ଇଚ୍ଛା, ଯେଉଁ କିଛି ଭକ୍ତ ଯେଉଁ କିଛି ମାନେ ତାଙ୍କୁ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଯାଇପାରୁନାହାନ୍ତି, ତାଙ୍କ ଗହଣରେ ସେ ଯିବେ। ଆମେ ଜଗତନାଥ କହୁଛୁ, ଜଗତର ଯେ ନାଥ, ସେ କେବଳ ପୁରୀକୁ ସୀମିତ ନୁହଁ, ଓଡ଼ିଶାକୁ ସୀମିତ ନୁହଁ, ଭାରତକୁ ସୀମିତ ନୁହଁ, ସାରା ବିଶ୍ୱର ସିଏ ନାଥ, ଶ୍ରୀ ଜଗନ୍ନାଥ ଆମେ କହୁଛୁ। ତେଣୁ ସମସ୍ତଙ୍କ ଜନକଲ୍ୟାଣ ପାଇଁ ଆଜି ଯେଉଁ ବାହାରିଛନ୍ତି ଠାକୁର, ଯେ ସାରା ବିଶ୍ୱର ଶାନ୍ତି ପ୍ରତିଷ୍ଠା ହେଉ, ଯେଉଁ ବିଭିନ୍ନ ଜାଗାରେ ଯୁଦ୍ଧ ବିଭୀଷିକା ଦେଖାଯାଇଛି, ଲୋକମାନଙ୍କ ଭିତରେ ବହୁତ ପ୍ରକାର ଅସାମଞ୍ଜସ୍ୟତା ଦେଖାଯାଇଛି, ଲୋକମାନଙ୍କ ଭିତରେ ବହୁତ ବିଭୀଷିକା ଦେଖାଯାଇଛି, ସେ ସବୁର ସମାଧାନ ହେଉ। ଆଉ ଏଇ ପୃଥିବୀ ପକ୍ଷରେ ଜନସମାଜ ଏମିତି ଆହୁରି ଭଲ ଉନ୍ନତ ସ୍ରୋତରେ ଆଗେଇ ଯାଉ।
4: ଅଭିଷେକ ଦାସ କଟକରୁ ଆସିଛି। ପ୍ରତ୍ୟେକ ବର୍ଷ ମୁଁ ପୁରୀ ଆସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ସୌଭାଗ୍ୟର କଥା, ଆଜି ମୋର ଜନ୍ମଦିନ, ମୁଁ ମହାପ୍ରଭୁଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରେ, ପ୍ରଭୁ କୋଟି ଜନ୍ମର ପୁଣ୍ୟ ବେଳେ ଶ୍ରୀଗୁଣ୍ଡିଚାରେ ଜନ୍ମ ମିଳେ, ଆପଣ ମୋତେ ଆଜି ଜନ୍ମ ଦେଇଛନ୍ତି, ମୁଁ ଆପଣଙ୍କ ଋଣ ଏ ଜନ୍ମରେ ଶୁଝିପାରିବିନି, କିନ୍ତୁ ସେମିତି ହସି ଖୁସିକି ଏ ସଂସାରରୁ ମୁଁ ବିଦାୟ ଦିଏ। ଦେଖନ୍ତୁ, ସମ୍ପୂର୍ଣ୍ଣ ଭାବେ ମୁଁ ନିଜକୁ ସମର୍ପିତ କରିଦେଇଛି ମହାପ୍ରଭୁଙ୍କ ପାଖରେ। ଆଜି ସବୁଠୁ ଗୋଟେ ବିଚିତ୍ର ଜିନିଷ ଘଟିଲା, 22 ପାହାଚରେ ମହାପ୍ରଭୁ 2 ଘଣ୍ଟା ଧରି ଅଟକି ରହିଲେ।

0: ଆସିଲେନି, ହୁଙ୍କିଲେନି, ମୁଁ ଜାଣିପାରୁନି କ'ଣ ମହାପ୍ରଭୁଙ୍କର ବରାତ ଥିବ। ତାପରେ ଆଉ ଗୋଟେ ଦୁର୍ଭାଗ୍ୟଜନକ କଥା ଘଟିଲା ଯେ ଆଜି ତାଇଆଟା ମହାପ୍ରଭୁଙ୍କର ଖସିଗଲା, ଯେଉଁଟାକି ମହାପ୍ରଭୁ ଜାଣିଥିବେ କ'ଣ ତାର ଉଦ୍ଦେଶ୍ୟ ଥିବ ଆମେ ତ କହିପାରିବାନି, କିନ୍ତୁ ଏତିକି ନିବେଦନ ମହାପ୍ରଭୁଙ୍କ ପାଦ ତଳେ ମୋର ଶରଣାପନ୍ନ ଯେ ମହାପ୍ରଭୁ ଆପଣମାନଙ୍କ ଭକ୍ତ ଯେଉଁଭଳି ଭାବରେ ଆଜି ଓଦାରେ ଛିଡ଼ା ହେଇ ଆପଣଙ୍କୁ ଦର୍ଶନ କରୁଛନ୍ତି, ତାଙ୍କୁ ଆପଣ ସଦାସର୍ବଦା ଘଣ୍ଟା ଘୋଡ଼େଇକି ରଖ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଆଜିର ଏହି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଉପନୀତ। ବର୍ତ୍ତମାନ କେବଳ ରଥ ଟଣା ପର୍ବ, ପ୍ରଥମେ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କର ତାଳଧ୍ୱଜ ବା ହଳଧ୍ୱଜ ବା ଲଙ୍ଗଳ ଧ୍ୱଜ ରଥ ଟଣା ଆରମ୍ଭ ହେବ। ବର୍ତ୍ତମାନ ତିନି ରଥରେ ଗଜପତି ମହାରାଜ ଛେରା ପହଁରା କାମ ସାରି ରାଜନଗରକୁ ପ୍ରତ୍ୟାବର୍ତ୍ତନ କରିସାରିଲେଣି ଏବଂ ଯେଉଁ ପରବର୍ତ୍ତୀ ଯେଉଁ କାର୍ଯ୍ୟକ୍ରମ ରଥ ଟଣା ତାହା ମଧ୍ୟ ସୁରୁଖୁରୁରେ ହେବ। ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଯେଉଁ ଆବେଗ, ଯେଉଁ ଉତ୍କଣ୍ଠା ଯେ ଆମେ ସମସ୍ତେ ରଥ ଦୌଡ଼ି ଛୁଇଁବା, ରଥ ଟାଣିବାରେ ସାମିଲ ହେବା, କାରଣ ମହାପ୍ରଭୁଙ୍କର ରଥ ଦୌଡ଼ି ଛୁଇଁ ଯେ ରଥ ଟାଣେ ସେ ସେଇଭଳି ଭାଗ୍ୟବାନ ନହେଲେ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରତିକୂଳ ପାଗ ସତ୍ତ୍ୱେ, ବର୍ଷା ସତ୍ତ୍ୱେ ଆଜି ଇନ୍ଦ୍ର ଦେବତାଙ୍କର ବର୍ଷାକୁ ଖାତିର ନ କରିକିରି ସମସ୍ତେ ଆଜି ଓଦା ସରସର ହେଇ ମହାପ୍ରଭୁଙ୍କର ରଥ ଟାଣିବା ପାଇଁ ବ୍ୟଗ୍ର। କାରଣ ବଡ଼ ଠାକୁର ବଳଭଦ୍ର ହେଉଛନ୍ତି 14 ବ୍ରହ୍ମାଣ୍ଡର ଅଧିପତି। ବଡ଼ ଠାକୁର ବଳଭଦ୍ର ତାଙ୍କର ଯେଉଁ ତାଳଧ୍ୱଜ ରଥ, ସେ ରଥର ଚକ ସଂଖ୍ୟା ମଧ୍ୟ 14, ସେଇଥିପାଇଁ ସେ ହେଉଛନ୍ତି 14 ବ୍ରହ୍ମାଣ୍ଡର ଅଧିପତି। ତେଣୁ 14 ବ୍ରହ୍ମାଣ୍ଡଙ୍କ ସମ୍ମିଶ୍ରଣରେ ଯେଉଁ ଜୀବ ପରମ ବା ଜୀବାତ୍ମା ପରମାତ୍ମା ଆଜି ଯେମିତି ଏକ ହେଇକିରି ପ୍ରାଣମୟ ହେଇଯାଏ, ଜୀବନ୍ତ ହେଇଯାଏ, ଯେମିତି ସିଦ୍ଧ ବଳଦେବ ବଳଭଦ୍ର ଯେମିତି ସ୍ୱୟଂ ସ୍ଥୂଳ ଜଗତର ପ୍ରତୀକ, ଏହି ସ୍ଥୂଳ ଜଗତ ହେଉଛି, ଏହି ମାୟାମୋହ ବିଜଡ଼ିତ ଜଗତ ହେଉଛି କ'ଣ ନା ଚତୁର୍ଦ୍ଦଶ ଭୁବନର ସମାହାର। ଚତୁର୍ଦ୍ଦଶ ଭୁବନ କହିଲେ ଆମେ କ'ଣ ବୁଝୁ ନା ଭୂଲୋକ, ଭୁବଲୋକ, ସ୍ୱଲୋକ, ମହଲୋକ, ଜନଲୋକ, ତପଲୋକ, ସତ୍ୟଲୋକ, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ, ମହିତଳ, ପାତାଳ। ଦେଖନ୍ତୁ ଆଜ୍ଞା, ଏ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଯିଏ ଅଧିପତି, ଯିଏ ନାୟକ, ବଡ଼ ଠାକୁର, ଯିଏକି ଶ୍ରୀମନ୍ଦିରର ମାଲିକ, ଖାତା ଖତିଆନ ସବୁ ତାଙ୍କରି ନାଁରେ ଅଛି। ସେ ଏଭଳି ଏକ ବିଶ୍ୱର ଠାକୁର, ଆପଣ ଏଭଳି ଦେବତାଙ୍କୁ ଆଉ କେଉଁଠି ଦେଖିଛନ୍ତି? ଇଏ ହେଉଛନ୍ତି ସେଇ ବଡ଼ ଠାକୁର ବଳଭଦ୍ର, 14 ବ୍ରହ୍ମାଣ୍ଡର ଯିଏ ଚତୁର୍ଦ୍ଦଶ ଭୁବନର, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଯିଏ କର୍ତ୍ତା, ସିଏ ହେଉଛନ୍ତି ବଡ଼ ଠାକୁର ବଳଭଦ୍ର। ଏହି ସମଗ୍ର ଭୁବନମାନଙ୍କର ଶରୀର ବ୍ୟବସ୍ଥାକୁ ଆଖି ଆଗରେ ରଖି 14 ପ୍ରକାରର ପ୍ରାଣୀ ବା ଜୀବ ବାସ କରନ୍ତି। ଜଗତର ସକଳ ଜୀବ ପରାଗତି ହେଉଛି 14 ଲକ୍ଷ ଏବଂ ଏହି ଭେଦ ଅନୁସାରେ ପ୍ରତ୍ୟେକ ଜୀବର 14 ପ୍ରକାର ଗତି ହେଇଥାଏ। ତେଣୁ ଭଗବାନ ବଡ଼ ଠାକୁର ବଳଭଦ୍ର ହାତରେ ଲଙ୍ଗଳ ଧରି 14 ମାୟା ମୋହ ବନ୍ଧନକୁ କାଟିବା ନିମନ୍ତେ 14 ଚକ ବିଶିଷ୍ଟ ଯେଉଁ ତାଳଧ୍ୱଜ ରଥ ବା ହଳଧ୍ୱଜ ରଥ ବା ଲଙ୍ଗଳଧ୍ୱଜ ରଥ ଏହି ରଥରେ ବିରାଜମାନ କରିସାରିଲେଣି। ରଥରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିସାରିଲେଣି, ଗଜପତି ମହାରାଜ ଛେରା ପହଁରା କରିସାରିଲେଣି, ବର୍ତ୍ତମାନ ତାଳଧ୍ୱଜ ରଥ ପ୍ରସ୍ତୁତ ହେଇକି ରହିଛି। ସାଡ଼ୁ ନିର୍ଦ୍ଦେଶ ଆସିଲେ ଭକ୍ତମାନେ ଟାଣିକିରି ନେଇଯିବେ ଘୋର ଘର୍ଘର ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି। ଆଜି ରଥ ଏହି ଦାଣ୍ଡରେ ଗରିବ, ଇଏ ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ଏଭଳି ଦାଣ୍ଡ ପୃଥିବୀରେ ଆଉ କେଉଁଠି ନାହିଁ। ଏଭଳି ଦାଣ୍ଡ 3 କିଲୋମିଟର ଦାଣ୍ଡ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର, ଇଏ ଦାଣ୍ଡ ଏବେ ଏବେ ଏଭଳି ଭାବରେ ନାମିତ ହେଇଛି ସେହି ପବିତ୍ର ବଡ଼ ଦାଣ୍ଡ। ଏବଂ ବର୍ତ୍ତମାନ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥର ଆଉ ଅଳ୍ପ ସମୟରେ ଗଢ଼ିବ, ସେହି ପ୍ରସିଦ୍ଧ ବିଶ୍ୱ ପ୍ରସିଦ୍ଧ ଏହି ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିବା ଏହି ରଥଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ

0: ସେଇ ଗୁଡ଼ ତତ୍ତ୍ୱ ଭିତରେ ଆମେ ଦେଖିପାରୁଛୁ। ଆଉ କିଛି ସମୟର ମାତ୍ର ପ୍ରତୀକ୍ଷା, ବର୍ଷା ଚାଲିଛି, ମୁଣ୍ଡିଆ ମାରୁଛନ୍ତି ଭକ୍ତମାନେ, ସେବକମାନେ, ହେ ପ୍ରଭୁ ଏତେ ବାଟ ତ ଆଗେଇ ନେଲେଣି, ଆଉ ମାତ୍ର କିଞ୍ଚିତ ବାଟ ଆଗେଇ ନିଅନ୍ତୁ ନା, ଆପଣ ଆଶୀର୍ବାଦ କରନ୍ତୁ ନା, ଆପଣଙ୍କର ଆଶୀର୍ବାଦର ବାରିଧାରା, କରୁଣାର ବାରିଧାରା ଆମ ଉପରେ ଆଶୀର୍ବାଦର ସେ ବିଚ୍ଛୁରିତ ହେଇଯାଉ, ଆମକୁ ଟିକିଏ ଦେଅ ନା ଆପଣଙ୍କର କରୁଣାର ବାରିଧାରା। ପ୍ରଭୁ ଆପଣଙ୍କର ସେବାର ଆମେ କିପରି ନିଖୁଣ ଭାବରେ କରିପାରିବୁ, ସେଥିପାଇଁ ଆପଣ ସାହସ, ସାମର୍ଥ୍ୟ ଏବଂ ଶକ୍ତି ମଧ୍ୟ ପ୍ରଦାନ କରନ୍ତୁ। ଆଉ ଏପଟେ ଦେଖୁଛୁ କଡ଼ନ ଭିତରେ ଏତେ ଶୃଙ୍ଖଳିତ ଭାବରେ କରାଯିବା ପାଇଁ ଆରକ୍ଷୀ ବାହିନୀମାନେ, ବିଭିନ୍ନ ସେବା ଅଧିକାରୀମାନେ ଯେଉଁମାନେ ରହିଛନ୍ତି, ପୋଲିସ ବାହିନୀମାନେ ଭକ୍ତମାନଙ୍କୁ ସମସ୍ତଙ୍କୁ ଘୁଞ୍ଚି ଯିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି, କାରଣ ଦୌଡ଼ି ଗୁଡ଼ିକ ମଧ୍ୟ ବନ୍ଧା ସରିଲାଣି। ପୂର୍ଣ୍ଣତା ଭିତରେ ଅପୂର୍ଣ୍ଣତାର ଯେଉଁ ଯାତ୍ରା, ରାଜାଶ୍ରୀ ପୁରୁଷୋତ୍ତମ, ଏ ପୁରୁଷୋତ୍ତମଙ୍କର କ୍ଷେତ୍ର, ଦ୍ୱାଦଶ ରାଜା, ଯାହାଙ୍କୁ ଦ୍ୱାଦଶ ରାଜାଙ୍କର ଭିତରେ ଯିଏ ଶ୍ରେଷ୍ଠତମ ରାଜା, କାହିଁକି ନା ଏଠି ଦ୍ୱାଦଶ ରାଜା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସେବାରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ମୋର ଏଇ ବାଣୀକୁ ଆଗକୁ ଆମେ ଏମିତି ଶୁଣିବା, ତଥାପି ଏଇଠାରେ ମୁଁ ବିରାମ ଦେଇ ଡକ୍ଟର ଶାନ୍ତନୁ ରଥ ମହୋଦୟ ଆମ ନିକଟରେ ଅଛନ୍ତି, ଚାଲନ୍ତୁ ତାଙ୍କଠାରୁ ଶୁଣିବା ଚାକ୍ଷୁଷ ଏ ପ୍ରଭୁଙ୍କର ଲୀଳାର ତତ୍ତ୍ୱ ଓ ତଥ୍ୟର ବର୍ଣ୍ଣନାକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ଡକ୍ଟର ନନ୍ଦୀ ମହୋଦୟ, ଆପଣ ଯାହା କହୁଥିଲେ ସେଇ କଥାରୁ ହିଁ କ୍ଷୀୟ ନେଇକିରି ମୁଁ ଆଉ କେତେଟା କଥା ଯୋଡ଼ିବାକୁ ଚାହିଁଲି। ଆପଣ ଗୋଟେ ଚମତ୍କାର ଭାବରେ କହୁଥିଲେ, ଗୋଟିଏ ହେଲା ଆମର ଡାହୁକ ସେବା, ଆଉ ଗୋଟିଏ ହେଲା ଘଣ୍ଟୁଆ ସେବା। ଏ ଯେଉଁ ଘଣ୍ଟୁଆ ସେବା କଥା ଆମେ କହୁଛେ, ଘଣ୍ଟୁଆ ସେବାଟା ଦୁଇଟି ଘଣ୍ଟୁଆ ସେବକ, ଦୁଇ ଦଳର ଘଣ୍ଟୁଆ ସେବକମାନେ କରନ୍ତି। ଗୋଟିଏ ହେଲା, ଆପଣ ଜାଣିଛନ୍ତି ଯେ ପୁରୀରେ ଯେଉଁମାନେ ସବୁ କଂସା ବାସନ ଇତ୍ୟାଦି ତିଆରି କରନ୍ତି, ସେଇମାନେ ସବୁ ହେଉଛନ୍ତି ଗଞ୍ଜାମରୁ ଆସିଥିବା ଖରୁଡ଼ା ସମ୍ପ୍ରଦାୟର ଲୋକ, ଯେଉଁମାନେ ପୁରୀକୁ ଆସିଥିଲେ କଂସା ବାସନ ଇତ୍ୟାଦି ତିଆରି କରିକିରି ନିଜର ଜୀବିକା ନିର୍ବାହ କରିବା ପାଇଁ ସେମାନେ କାଳକ୍ରମେ ପୁରୀରେ ବାସିନ୍ଦା ହୋଇକି ରହିଗଲେ। ଏବଂ ଭଟିମୁଣ୍ଡାର ଯେଉଁ କଂସାରୀ ସେବକମାନେ ଏବଂ ଘଣ୍ଟୁଆର ସେବକମାନେ ଆସୁଥିଲେ, ଗୋଟିଏ ବର୍ଷ ଏମିତି ହେଲା ଯେ କେବଳ ଭଟିମୁଣ୍ଡାର ଘଣ୍ଟ ବାଦକମାନେ ହିଁ ଘଣ୍ଟ ବାଦନ କରୁଥିଲେ, କିନ୍ତୁ ଗୋଟିଏ ବର୍ଷ ମହାମାରୀ ପଡ଼ିବାରୁ, ହଇଜା ପଡ଼ିବାରୁ ଭଟିମୁଣ୍ଡାର ଘଣ୍ଟୁଆ ସେବକମାନେ ଭଟିମୁଣ୍ଡା ପଳେଇଲେ। ଏ ହେଉଛି ରଥଯାତ୍ରାର ସମୟ। ସେଇଥିପାଇଁ ଯେଉଁ ଖରୁଡ଼ାମାନେ ଥିଲେ, ଗଞ୍ଜାମରେ କଂସା ବାସନ ତିଆରି କରୁଥିବା କାରିଗରଙ୍କୁ ଖରୁଡ଼ା ବୋଲି କୁହାଯାଏ, ସେଇ ଖରୁଡ଼ାମାନେ ଆସିକି ଯେଉଁ ପୁରୀରେ ରହିଥିଲେ, ସେଇମାନଙ୍କୁ ଘଣ୍ଟ ବାଦନ କରିବାର ସୁବିଧା ସୁଯୋଗ ସେତେବେଳେକାର ରାଜା ଦେଲେ। ତେଣୁ ସେଇଥିପାଇଁ ସେଇଦିନ ଠାରୁ ଏଇ ଯେଉଁ ଘଣ୍ଟୁଆ ଘଣ୍ଟ ବାଦନ ସେବା, ଏଇଟା ଦୁଇ ଭାଗରେ ବିଭକ୍ତ ହୋଇଗଲା। ଗୋଟିଏ ହେଲା ଭଟିମୁଣ୍ଡାର ଘଣ୍ଟ ବାଦକ, ଆଉ ଗୋଟିଏ ହେଲା ପୁରୀରେ ରହୁଥିବା ଖରୁଡ଼ା ସମ୍ପ୍ରଦାୟମାନଙ୍କର ଘଣ୍ଟ ବାଦକ। ତେଣୁ ଏଇ ଦୁଇ ଘଣ୍ଟ ବାଦକମାନେ ବର୍ତ୍ତମାନ ମିଳିତ ଭାବରେ ଏଇ ଘଣ୍ଟ ସେବା କରୁଛନ୍ତି ରଥ ଉପରେ। ଏବଂ ଏଇ ଯେଉଁ ଘଣ୍ଟ ସେବକମାନେ ବା ଘଣ୍ଟ ବାଦକମାନେ ରଥର ଚକ ଅନୁସାରେ ଆଙ୍କର ସଂଖ୍ୟା, ଜଗନ୍ନାଥଙ୍କ ରଥ ଷୋହଳ ଚକ, ସେଇଠି ଷୋହଳ ଜଣ ଘଣ୍ଟ ବାଦକ ରହିବେ। ସେଇ ଯେଉଁ ଷୋହଳ ନା ସେଇଟା ଭୁଲ କଥା, ସେଇଟା ହେଉଛି ଷୋହଳ ଜଣ ଯେଉଁ ଘଣ୍ଟ ବାଦକ ରହିବେ, ଷୋହଳରୁ ଆଠ ହେବେ ଭଟିମୁଣ୍ଡାର, ଆଠ ହେବେ ଖରୁଡ଼ା, ବଳଭଦ୍ରଙ୍କ ରଥରେ ଚଉଦ ରହିବେ, ସାତ ହେବେ ଭଟିମୁଣ୍ଡାର, ସାତ ହେବେ ଖରୁଡ଼ା ବଂଶର, ଏବଂ ମା ସୁଭଦ୍ରାଙ୍କ ରଥରେ ବାର ହେବେ, ଛଅ ଭଟିମୁଣ୍ଡାର, ଛଅ ଖରୁଡ଼ା। ତେଣୁ ଏଇଭଳି ଭାବରେ ଏ ଯେଉଁ ଷୋହଳ, ଚଉଦ ଏବଂ ବାର ଘଣ୍ଟ ବାଦକ, ଏମାନେ ଉଭୟ ଭଟିମୁଣ୍ଡା ଏବଂ ଖରୁଡ଼ା ସମ୍ପ୍ରଦାୟ ପୁରୀର ଘଣ୍ଟ ବାଦକମାନେ ବାଦନ କରନ୍ତି, ଏଇଟା ହେଉଛି ତଥ୍ୟ। ଦ୍ୱିତୀୟ କଥା ହେଲା ଏଇ ଯେଉଁ ଡାହୁକ ସେବା, ଏଇ ଡାହୁକ ସେବାରେ ଆପଣ ଜାଣିଛନ୍ତି, ଆମେ ସମସ୍ତେ ବି ଜାଣିଛେ, ଅତୀତରେ ଡାହୁକ ସେବାରେ ଅଶ୍ଳୀଳ ବୋଲି ସବୁ ବୋଲା ହେଉଥିଲା, କିନ୍ତୁ 1995 ମସିହା ପରେ ଆଉ ଅଶ୍ଳୀଳ ବୋଲି ବୋଲା ହେଉନାହିଁ, 1995 ମସିହାରୁ ବନ୍ଦ ହେଇଯାଇଛି। କାରଣ ଆଉ ସେତେବେଳେ ଯେଉଁ ପ୍ରକାର ବଳ, ସାମର୍ଥ୍ୟ, ଲୋକମାନଙ୍କ ଭିତରେ ଉତ୍ସାହ ଦରକାର ପଡ଼ୁଥିଲା, ସେଇଥିପାଇଁ ଅଶ୍ଳୀଳ ବୋଲି ବୋଲା ହେଉଥିଲା, ସେଇଟାର ଆବଶ୍ୟକତା ପଡ଼ିଲାନି। କାରଣ ରଥ ଟାଣିବା ପାଇଁ ବହୁ ବ୍ୟବସ୍ଥା ହୋଇଗଲା ଏବଂ ରଥ ଗଢ଼ିବା ପାଇଁ ମଧ୍ୟ କୌଣସି ଅସୁବିଧା ହେଲାନି, ସେଇଥିପାଇଁ ଅଶ୍ଳୀଳ ବୋଲି ଯେଉଁଟା ଅରୁଚିକର, ପୁରୀରେ ଏତେ ଲୋକ ଜମା ହେଇଥିବେ ସେଇ ଲୋକଙ୍କ ଆଗରେ ଅଶ୍ଳୀଳ ବୋଲି ବୋଲିବା, ସେଇଟା ଗୋଟେ ସାର୍ବଜନୀନ ଦୃଷ୍ଟିରୁ ଗୋଟେ ସଂସ୍କୃତିର କଥା ନୁହେଁ। ଯେଉଁ ଜଗନ୍ନାଥ ସଂସ୍କୃତି ଏତେ

0: ବିଶ୍ୱବ୍ୟାପୀ ସଂସ୍କୃତି ଏତେ ମହାନ ସଂସ୍କୃତି ବୋଲି କହୁଛି, ସେଇଠି ଅଶ୍ଳୀଳତା ଏଇଟା ଭଲ ନୁହେଁ। ତେଣୁ ଏବେ ଆମେ ଦେଖୁଛୁ ଏଇ ରଥ ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ବର୍ତ୍ତମାନ ଟଣା ହେଉଛି। ଦାହୁକମାନେ ବର୍ତ୍ତମାନ ଡାକ ଦେଉଛନ୍ତି ଏବଂ ପ୍ରଥମ ଟାଣିବାଟି ଏଇଟା ଡେରି ହୁଏ। କାହିଁକି ଡେରି ହୁଏ, ତାର ଗୋଟେ କାରଣ ଅଛି। ଦଉଡ଼ିଟା ବନ୍ଧା ହେଇଥାଏ, ସେ ଦଉଡ଼ିଟା ଟାଣି ହେଇକିରି ରଥକୁ ଟାଣିବା ଅବସ୍ଥାକୁ ନ ଆସିଲେ ସେ ରଥ ଟଣା ହେଇପାରେ ନାହିଁ। ତେଣୁ ପ୍ରଥମ ଡାକ ଯେଉଁ ହୁଏ, ସେ ପ୍ରଥମ ଡାକରେ ଦଉଡ଼ିଟା ଶକ୍ତ ହେଇଯାଏ ଏବଂ ଯେଉଁ ବନ୍ଧା ହେଇଥାଏ ସେ ବନ୍ଧା ଗୁଡ଼ାକ ପୁରା ଟାଣ ହେଇଯାଏ ଏବଂ ଟାଣ ହେଇଗଲା ପରେ ରଥକୁ ଟାଣିବା ପାଇଁ ସେ ଦଉଡ଼ି ବ୍ୟବହାର ହୁଏ। ତେଣୁ ଏବେ ସମସ୍ତ ପଦାଧିକାରୀମାନେ ଏବଂ ସେବକମାନେ ଶ୍ରଦ୍ଧାଳୁମାନେ ରଥ ଦଉଡ଼ିକୁ ଧରିଛନ୍ତି, ଚାରିଟି ଦଉଡ଼ି, ଚାରିଟି ଦଉଡ଼ିକୁ ଧରିକିରି ବର୍ତ୍ତମାନ ଡାହୁକ ଡାକ ଦେଉଛନ୍ତି ଏବଂ ମୁଁ ଭାବୁଛି ଏଇଥର ଡାକରେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ନିଶ୍ଚିତ ଭାବରେ ଆଗକୁ ଯିବ। ତେଣୁ ଏଇଥିପାଇଁ ୟା ପଛରେ ପ୍ରତ୍ୟେକ ରଥ ପଛରେ ଗୋଟିଏ ଗୋଟିଏ ଟ୍ରକ୍ରେ ବଡ଼ ବଡ଼ ଡାକବାଜି ଯନ୍ତ୍ର ଲାଗି ସମସ୍ତଙ୍କୁ ସୂଚନା ଦେବା ପାଇଁ ଗୋଟେ ବ୍ୟବସ୍ଥା କରାହେଇଛି। ଯେମିତି ବଡ଼ ଠାକୁରଙ୍କର ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ଆଗକୁ ଯିବାର ଉପକ୍ରମ କରୁଛି, ଠିକ୍ ତା ପଛରେ ଥିବା ଗୋଟେ ଟ୍ରକ୍ ଯେଉଁଥିରେ ସବୁ ବଡ଼ ବଡ଼ ଡିଜେ ସେଟ୍ ଲାଗିଛି, ବଡ଼ ବଡ଼ ସ୍ପିକର ମାନେ ଲାଗିଛନ୍ତି, ହାଇ ଡେସିବେଲ୍ର ବହୁତ ସାଉଣ୍ଡ ବକ୍ସ ଲାଗିଛି, ସେ ରଥ ପଛେ ପଛେ ଚାଲୁଛି। ଚାଲିଲା ତାଳଧ୍ୱଜ ରଥ, ଟାଣି ନେଲେ ଭକ୍ତମାନେ ପହଣ୍ଡେ ଯାଇକିରି ରହିଲା। ତେଣୁ ଦୁଇ ଚକ ଗଡ଼ିକିରି ପୁଣି ରହିଲା। ତେଣୁ ଏହି ରଥ ଟଣା ମୁଁ ଆପଣଙ୍କୁ କହୁଛି ଯେ ଚାରିଟା ବେଳେ ରଥ ଟଣା ହେବାର ଥିଲା, ଚାରିଟା ବେଳର ରଥ ଟଣା ବର୍ତ୍ତମାନ 5ଟା ହେଇଛି, ଗୋଟିଏ ଘଣ୍ଟା ବିଳମ୍ବ ହେଇଛି, ତଥାପି କିଛି ଅସୁବିଧା ନାହିଁ। କିନ୍ତୁ ଦକ୍ଷିଣ ପଟୁ ଆମେ ଦେଖୁଛୁ ଏମାର ମଠ ପଟୁ ଯେତେ ସବୁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ଥିଲା ସେମାନେ ସବୁ ଆଉ କୌଣସି ବ୍ୟାରିକେଡ୍ ନ ମାନିକିରି ବିରାଟ ଜନସମୁଦ୍ର ବର୍ତ୍ତମାନ ଦକ୍ଷିଣ ପଟରୁ ଦୌଡ଼ିକିରି ଆସୁଛନ୍ତି ରଥ ଟାଣିବା ପାଇଁ। ଏ ସମୟରେ ଲୋକମାନଙ୍କୁ କିଏ ଅଟକେଇବ? ତେଣୁ ଯେଉଁଥିପାଇଁ ସମସ୍ତେ ପୁରୀକୁ ଆସିଥାନ୍ତି ଏବଂ ପୁରୀକୁ ଆସିକିରି ସମବେତ ହେଇଥାନ୍ତି ସମସ୍ତେ ରଥକୁ ଟାଣିବା ପାଇଁ, ସେଇଟା ବହୁତ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିବାର ମଧ୍ୟ ଆଶଙ୍କା ଦେଖାଦେଉଛି। କାରଣ ଆମ ଜାଣିବାରେ ପାଖାପାଖି 1000ରୁ 2000 ଲୋକ ବର୍ତ୍ତମାନ ପଶି ଆସୁଛନ୍ତି ଦକ୍ଷିଣ ପଟରୁ ଦଉଡ଼ି ଧରିବା ପାଇଁ ଏବଂ ତାକୁ ଘେର କରିକିରି, ରଥକୁ ଘେର କରିକିରି ସବୁ ଆରକ୍ଷୀ ବାହିନୀମାନେ ତାକୁ ସୁରକ୍ଷା ଦେଉଛନ୍ତି ରଥକୁ। କିନ୍ତୁ ଏତେ ସଂଖ୍ୟକ ଲୋକ ଯାହା ତ ରଥର ଦାଣ୍ଡରେ, ବଡ଼ ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଆଡ଼କୁ ଯେତିକି ଲୋକମାନେ ରହିଛନ୍ତି ସେମାନେ ରଥ ଦଉଡ଼ି ଟାଣିକିରି ଉଦ୍ଗ୍ରୀବ ହୋଇକି ରହିଛନ୍ତି, ବ୍ୟାକୁଳ ହୋଇଛନ୍ତି। ଏପଟେ ଦକ୍ଷିଣ ପଟୁ ସମସ୍ତ ଏମାର ମଠ ପଟୁ ଦକ୍ଷିଣ ପଟୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିକି ରଥ ଟାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହା ଏକ ନିଶ୍ଚିତ ସମସ୍ୟା ସୃଷ୍ଟି କରିବ। ତେଣୁ ସେ ସମସ୍ୟାକୁ ସମାଧାନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀ ପ୍ରାଣପଣେ ଚେଷ୍ଟା କରୁଛନ୍ତି କୌଣସି ବିଶୃଙ୍ଖଳା ନ ହେଉ ଏବଂ ରଥ ଯେମିତି ଟାଣି ହେବା କଥା ସେଇଭଳି ଯାଉ। ବର୍ତ୍ତମାନ ମୁଁ ଦେଖୁଛି ବରିଷ୍ଠ ଅଧିକାରୀମାନେ ଆରକ୍ଷୀ ବାହିନୀରେ ମଧ୍ୟ ସେମାନେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟନ୍ତ ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ଇଏ ଗୋଟେ ଗୋଟେ ସମସ୍ୟା ବେଳେବେଳେ ହେଇଯାଏ ରଥ ଟଣା ଭିତରେ, ଯେତେବେଳେ ରଥ ଟାଣିବା ପାଇଁ ଲୋକମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଥାଏ ସେ ବ୍ୟାକୁଳତାକୁ ସେମାନେ ଆଉ ନିୟନ୍ତ୍ରଣ ନ କରିପାରି ବହୁ ସଂଖ୍ୟାରେ ଆସିକିରି ପହଞ୍ଚୁଛନ୍ତି ଏବଂ ରଥ ଯେଉଁଠି ଥିଲା ସେଇ ରଥ ଯେମିତି ଗଡ଼ି ଯାଇଛି, ସେ ରଥ ଥିବା ଜାଗାରେ, ରଥ ଚକ ଯେଉଁ ଜାଗାମାନଙ୍କରେ ଥିଲା ସେଇ ଜାଗାମାନଙ୍କରେ ବର୍ତ୍ତମାନ ଲୋକମାନେ ମୁଣ୍ଡିଆ ମାରିବାକୁ ଆରମ୍ଭ କରିଦେଇଛନ୍ତି। କ'ଣ କରିବା, ଲୋକଙ୍କର ଯେଉଁ ବ୍ୟକ୍ତି, ଲୋକଙ୍କର ଯେଉଁ ବ୍ୟାକୁଳତା ଏବଂ ମହାପ୍ରଭୁମାନଙ୍କୁ, ଦିଅମାନଙ୍କୁ ଲୋକମାନେ ଯେଉଁ ପ୍ରକାର ଶ୍ରଦ୍ଧା ଏବଂ ଅନୁରାଗରେ ଦେଖିବାକୁ ଚାହୁଁଛନ୍ତି ଏବଂ ରଥର ଚକଟି ପ୍ରତିଷ୍ଠା ହେଇଗଲା ପରେ, ରଥଟି ପ୍ରତିଷ୍ଠା ହେଇଗଲା ପରେ ଯେଉଁ ରଥ ଚକ ସେ ପବିତ୍ର ହେଇକିରି ଭୂମିକୁ ସ୍ପର୍ଶ କରିଛି, ସେଇ ଭୂମିକୁ ଟିକିଏ ଆଉଁସି ଦେବା, ସେଇ ଭୂମିକୁ ଟିକିଏ ମୁଣ୍ଡରେ ଲଗେଇଦେବା, ସେଇ ଭୂମିରେ ଲମ୍ବ ହେଇକିରି ଟିକିଏ ପଡ଼ିଯିବା, ଏହି ପ୍ରକାର ଯେଉଁ ବ୍ୟାକୁଳତା ବା ଭାକ୍ତିକ ଆବେଗ, ଆକୁ କିଭଳି ଭାବରେ ଆମେ ପ୍ରଶମିତ କରିପାରିବା? ତେଣୁ ତାକୁ ବର୍ତ୍ତମାନ ପୁଣି ବଳଭଦ୍ରଙ୍କର ତାଳଧ୍ୱଜ ରଥ ବର୍ତ୍ତମାନ ଆଗକୁ ବଢ଼ିଲା। ମୁଁ ଭାବୁଛି ଏଇଥରକରେ ବହୁତ ବାଟ ସିଏ ଆଗେଇ ଯିବ। ତେଣୁ ବହୁ ସଂଖ୍ୟାରେ ଯାତ୍ରୀମାନେ ଏବଂ ଶ୍ରଦ୍ଧାଳୁମାନେ ରଥକୁ ଟାଣିବା ପାଇଁ ସମବେତ ହେଉଛନ୍ତି, କଷ୍ଟ ହେଉଛି ସବୁବେଳେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଆମର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ପରବର୍ତ୍ତୀ ବିବରଣୀ ଆପଣମାନଙ୍କୁ ଦିଅନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ପ୍ରତୀକ୍ଷା କରିଥିଲେ କେତେବେଳେ ମହାପ୍ରଭୁଙ୍କର ରଥ ଟଣା ଆରମ୍ଭ ହେବ,

0: ବର୍ତ୍ତମାନ ଆମେ ଦେଖିଲେ ଚାରିଟା ବେଳକୁ ରଥ ଟଣା ହବାର ଥିଲା, ବର୍ତ୍ତମାନ ପାଞ୍ଚଟା ବାଜିଲା, ତେଣୁ ପାଞ୍ଚଟାରେ ପ୍ରାୟ ରଥ ଟଣା ଆରମ୍ଭ ହେଇଗଲା ଏବଂ ବଳଭଦ୍ର ଭଗବାନଙ୍କର ଯେଉଁ ତାଳଧ୍ୱଜ ରଥ ତାହା ବର୍ତ୍ତମାନ ନିଜ ସ୍ଥାନରୁ ଅଳ୍ପ ଟିକିଏ ଦଶ ହାତ ଦୂରକୁ ଯାଇକରି ପୁଣି ରହିଯାଇଛନ୍ତି ଏବଂ ବର୍ତ୍ତମାନ ଆମର ଆରକ୍ଷୀ ବାହିନୀ ସୁନ୍ଦର ଭାବରେ ରଥକୁ ପରିଚାଳନା କରୁଛନ୍ତି ଏବଂ ରଥ ପରିଚାଳନା କଲା ପରେ ଆମେ ଦେଖୁଛୁ ରଥର ପଛପଟେ ବହୁତ ଲୋକ ରହିଯାଇଛନ୍ତି ଏବଂ ସେମାନେ ମଧ୍ୟ ଉଦଣ୍ଡ ନୃତ୍ୟ ମଧ୍ୟ ଆରମ୍ଭ କରିଦେଲେଣି ଏବଂ ସେମାନଙ୍କର ମନରେ ଯେଉଁ ଉତ୍କଣ୍ଠା ଥିଲା ଯେ ଆମେ ଟିକିଏ ପ୍ରଭୁଙ୍କ ପାଖକୁ ଯିବୁ, ତେଣୁ ସେଇ ଉତ୍କଣ୍ଠାର ସହିତ ସେମାନେ ବର୍ତ୍ତମାନ ଆସିଲେ ଏବଂ ଯେତେବେଳେ ରଥ ଟିକିଏ ଟଣା ହେଇଗଲା ଦକ୍ଷିଣ ପଟୁ ବହୁ ଲୋକ ବର୍ତ୍ତମାନ ମାଡ଼ି ଆସିଛନ୍ତି ଏବଂ ସେମାନେ ଚିନ୍ତା କରୁଛନ୍ତି ଯେ ଆମେ ରଥ ଟାଣିମୁ, କିନ୍ତୁ ଏହା ଏକ ବିଶୃଙ୍ଖଳିତ ଆଚରଣ, କାରଣ ସେମାନେ ଯେଉଁ ସମ୍ପୂର୍ଣ୍ଣ ଭାବରେ ପଛପଟକୁ କବ୍ଜା କରିସାରିଲେଣି, ତେଣୁ ବର୍ତ୍ତମାନ ଆଗପଟ ଯଦି ଫାଙ୍କା ନହେବ ଏ ଜାଗା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଯିବ, ତେଣୁ ଆମେ ଦେଖୁଛୁ ବର୍ତ୍ତମାନ ଯାହା ହେଉ ପ୍ରଭୁଙ୍କର ଦୟା ଆରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ଭାବରେ ସଜାଗ ଅଛନ୍ତି ଏବଂ ଯେଉଁ ଲୋକମାନେ ମାଡ଼ି ଆସୁଛନ୍ତି ସେମାନଙ୍କୁ ଠଉ ସେମାନଙ୍କର ରଥ ସେମାନଙ୍କୁ ରଥ ଠାରୁ ଟିକେ ବିଚ୍ୟୁତ କରାଯାଉଛି ଏବଂ ଯାହା ହେଉ ବର୍ତ୍ତମାନ ଏ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ରଥ ବର୍ତ୍ତମାନ କିଛି ସମୟ ପାଇଁ ଟଣା ହୋଇଛି।
1: ଏଇଠି ଗୋଟିଏ କଥା ମୁଁ କହିବାକୁ ମନ ଭିତରକୁ ଆସିଲା, ଡକ୍ଟର ନରେଶ ଦାସ ମହୋଦୟ, ଆମେ ଦେଖିଲେ ଯେ ଏମାର ମଠ ବା କାକୁଡ଼ି ଖାଇ ଯେଉଁ ଅଛନ୍ତି ମା କାକୁଡ଼ି ଖାଇ ସେଇପଟେ ଯେଉଁ ଭକ୍ତମାନେ ଶ୍ରଦ୍ଧାଳୁ ଭକ୍ତମାନେ ଦୀର୍ଘ ପାଞ୍ଚ ଛଅ ଘଣ୍ଟାରୁ ଉର୍ଦ୍ଧ ଅପେକ୍ଷା କରି ରହିଥିଲେ ପ୍ରଭୁଙ୍କ ସହିତ ଦବା ତାଙ୍କ ରଥ ଟଣାରେ ସାମିଲ ହେବା ପାଇଁ କିପରି ଭାବରେ ମାରି
0: ଆସିଲେ ହୁଏ ବଳଭଦ୍ର ଭଗବାନ କୀ ଜୟ, ବଳଭଦ୍ର ଭଗବାନ କୀ ଜୟ।
1: ଆଗକୁ ଆଗକୁ ମାଡ଼ି ଚାଲିଲେ ସମୁଦ୍ର ଲହଡ଼ି ମାଡ଼ିଲା ଭଳିଆ, ସମୁଦ୍ରର ଲହଡ଼ି ଯେମିତି ସାଗର ଯାଉଛି ଛୁଇଁବା ପାଇଁ, ନଦୀ ସହିତ ସାଗରର ଯେଉଁ ମିଳନ, ଇଏ ଭାବଭକ୍ତିର ମିଳନ, ଆଉ ବନ୍ଧ ବାଣ କିଛି ମାନିଲା ନାହିଁ। ଆଉ ଦେଖିପାରୁଛି ଏବେ ମଧ୍ୟ ମାଳଚୂଳ ଆସୁଛନ୍ତି ବିଭିନ୍ନ, ଆମର ଅଛି ଜଗନ୍ନାଥ ବଲ୍ଲଭ ମଠରୁ ଗୋଟିଏ ଆସେ ଏବଂ ବାଲିକା ଦାସଙ୍କ ମଠରୁ ମଧ୍ୟ ଆସିଥାଏ, ଏପରି ଆମର ତିନି ଗୋଟି ଆମର ଆସୁଛି ଅତି ସୁନ୍ଦର ଭାବରେ ତାହା ମଧ୍ୟ ଆସୁଛି। ପରମ୍ପରା କ୍ରମେ କୁହନ୍ତୁ ଆପଣଙ୍କର ସେଇ ଭାବ ଅନୁଭୂତିର କଥା, ଇଏ ବର୍ତ୍ତମାନ ଆମେ ଯାହା ଦେଖୁଛୁ ଯେ ସିଂହଦ୍ୱାର ସମ୍ମୁଖରେ ଏତେ ମନ ଭିତରେ ଏତେ ବ୍ୟାକୁଳ ଯେ ଭଗବାନଙ୍କ ରଥକୁ ଟାଣିବ, ଯୋଉ ରଥଯାତ୍ରାରେ ନିଜେ ସାମିଲ ହେବା ପାଇଁ କୋଣ ଅନୁକୋଣରୁ ଆସିଛନ୍ତି ଶ୍ରଦ୍ଧାଳୁ ଭକ୍ତ, ତାହାକୁ ଦେଖିବା ପାଇଁ ଟାଣିବା ପାଇଁ ଦୌଡ଼ି ଯାଉଛନ୍ତି। ଜୟ ଜଗନ୍ନାଥ।
0: ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ଚତୁର୍ଦିଗ ଲୋକାରଣ୍ୟ ଏବଂ ରଥର ସମ୍ମୁଖ ଭାଗରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ଆସିଗଲେଣି ରଥର ଦୌଡ଼ିକୁ ଟାଣିବା ପାଇଁ, ସମସ୍ତଙ୍କ ମନରେ ବ୍ୟଗ୍ରତା ଏବଂ କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ନୁହେଁ, ଏହାପରେ ଏହାପରେ ଶ୍ରୀ ସୁଭଦ୍ରାଙ୍କର ରଥ ମଧ୍ୟ ଟଣା ଆରମ୍ଭ ହେବ। ଯେତେବେଳେ ବଳଭଦ୍ରଙ୍କର ରଥ ଆଉ ଟିକେ ଆଗକୁ ଯିବ ସେତେବେଳେ ଯାଇକରି ସୁଭଦ୍ରାଙ୍କ ରଥ ଟଣାଯିବ। ବର୍ତ୍ତମାନ ସୁଭଦ୍ରାଙ୍କ ରଥରେ ଘୋଡ଼ାମାନ ସବୁ ଯୋଚା ସରିଲେଣି ଏବଂ କେବଳ ଅପେକ୍ଷା, ଆଉ ଟିକେ ବଳଭଦ୍ରଙ୍କର ରଥ ଆଗକୁ ଗଲେ ହିଁ ସୁଭଦ୍ରାଙ୍କ ରଥ ଟଣାଯିବ, ଦର୍ପଦଳନ ଟଣାଯିବ। ସେଥିପାଇଁ ବର୍ତ୍ତମାନ ଘନ ଘନ ସାଇରନ୍ ବାଜୁଛି ଏବଂ ସୂଚନା ମିଳିବା କ୍ଷଣି ଭକ୍ତମାନେ ଅତି ଆନନ୍ଦର ସହିତ ପୁଣି ରଥକୁ ନେଇ ଟାଣି ଟାଣିକିରି ନେଇଗଲେ। ତାଳଧ୍ୱଜ ରଥ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛି ଏବଂ ଆଗରେ ଯେତିକି ଲୋକ ପଛରେ ମଧ୍ୟ କିଛି କମ୍ ଲୋକ ନାହାନ୍ତି, ସମସ୍ତେ ବର୍ତ୍ତମାନ ଅପେକ୍ଷା କରିଥିଲେ କେମିତି ରଥ ଟଣା ହେବ। ଯେମିତି ରଥ ଟଣା ଚାଲିଛି ବର୍ତ୍ତମାନ, ମୁଁ ତ ଭାବୁଛି ରଥ ଠିକ୍ ଭାବରେ ଟଣାଯିବ, କାରଣ ଏ ରଥ ଟିକିଏ ଆଗକୁ ଯାଇ ମର୍ଚିକୋଟ ପାଖାପାଖି ହେଇଗଲେ ତାପରେ ଦ୍ୱିତୀୟ ରଥ ଟଣାଯିବ, ତେଣୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଥିଲେ, ସମସ୍ତଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଛି ଏବଂ ଯେଉଁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଥିଲେ।

0: ଏଇଠି ଗୋଟେ କଥା ମୁଁ କହିବାକୁ ଚାହିଁବି ଯେ ବର୍ତ୍ତମାନ ଗୋଟେ ପିଲାଙ୍କ ଭିତରେ ଏଇ ଯେଉଁ ଯୁବପିଢ଼ିଙ୍କ ଭିତରେ ଗୋଟେ ଅଭ୍ୟାସ ହେଇଯାଇଛି ଯେ ସେମାନେ ରଥ ପାଖକୁ ଯାଇକିରି ସେଲ୍ଫି ଉଠେଇବେ। ଏ ଯେଉଁ ସେଲ୍ଫି ଉଠେଇବା ନିଶାରେ ଅନେକ ଜାଗାରେ ଆପଣ ଦେଖୁଥିବେ ଅନେକ ଜାଗାରେ ବହୁତ ଦୁର୍ଘଟଣା ଘଟୁଛି। କିଏ ରେଳ ଉପରେ ଚାଲୁଥିବା ରେଳ ଉପରେ ଚଳନ୍ତା ରେଳ ଉପରେ ଠିଆ ହେଇକିରି ସେଲ୍ଫି ଉଠାଉଛି, କିଏ ଝରଣା ପାଖରେ ଠିଆ ହେଇକିରି ସେଲ୍ଫି ଉଠାଉଛି। ତେଣୁ ବହୁତ ଯୁବକ ପିଲା ବର୍ତ୍ତମାନ ମୃତାହତ ହେଇଯାଉଛନ୍ତି। ତ ସେହିଭଳି ଭାବରେ ଏଇ ଯେଉଁ ରଥ ପାଖରେ ରଥ ଗଡ଼ୁଥିବା ଅବସ୍ଥାରେ ରଥ ପାଖରେ ରହିକିରି ସେଲ୍ଫି ଉଠାଇବାର ନିଶା, ଇଏ ମଧ୍ୟ ବଡ଼ ମାରାତ୍ମକ। ତେଣୁ ଏ ନିଶାରୁ କିଭଳି ନିବୃତ୍ତ ହେବେ ସେଇଟା ବଡ଼ ସମସ୍ୟା କରୁଛି ବର୍ତ୍ତମାନ। ଡିଜି ପୋଲିସ ଅଛନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଠିଆ ହେଇକି ରହିଛନ୍ତି। ଲୋକମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟ ହେଇଯାଉଛି। ତେଣୁ ବଡ଼ ଠାକୁରଙ୍କର ବଳଭଦ୍ର ରଥ ଆମ ରାଧାବଲ୍ଲଭୀ ମଠରୁ ଆଗକୁ ଆଉ ଟିକିଏ ଯାଇକିରି ଅଟକିଛି। ବର୍ତ୍ତମାନ ଆଉ ଦୁଇଟି ରଥ, ଦର୍ପଦଳନ ରଥ ଏବଂ ନନ୍ଦିଘୋଷ ରଥ, ଏଇ ଦୁଇଟି ଜାଗା ରଥରେ ସମାନ ଭାବରେ ସମତାଳରେ ଘୋଡ଼ା ଯୋଚା ଚାଲିଛନ୍ତି ଏବଂ ଦୁଇଟି ଯାକ ରଥ ମୁଁ ଭାବୁଛି ଆଉ 10-15 ମିନିଟ୍ ଭିତରେ ଉଭୟ ରଥ ପ୍ରସ୍ତୁତ ହୋଇଯିବେ ଟାଣି ହୋଇକରି ଯିବା ପାଇଁ। ୟାପରେ ତ ଦର୍ପଦଳନ ରଥ ଟଣା ହେବ, କିନ୍ତୁ ନିୟମ ରହିଛି ଯେ ବଳଭଦ୍ରଙ୍କର ବଡ଼ ଠାକୁରଙ୍କର ନନ୍ଦିଘୋଷ ଚାଳଧ୍ୱଜ ରଥ ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ ନକଲେ ଦ୍ୱିତୀୟ ରଥ ଟଣା ହୋଇପାରିବ ନାହିଁ। କିନ୍ତୁ ଯେଭଳି ଭାବରେ ରଥ ଯାଉଛନ୍ତି ଜଣାପଡ଼ୁଛି ଅତି କ୍ଷିପ୍ର ବେଗରେ ଯାଉଛନ୍ତି ଏବଂ ମହାପ୍ରଭୁଙ୍କର ଯେଉଁ ଅପେକ୍ଷା, ସେ ଅପେକ୍ଷାଟାକୁ ଦୂର କରିବା ପାଇଁ, ସେ ସମୟର ବ୍ୟବଧାନକୁ କମେଇବା ପାଇଁ ରଥ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଗତି କରୁଛନ୍ତି। ଆମେ ଆଶା କରୁଛୁ ଯେ ତିନି ରଥ ଖୁବ୍ କମ୍ ସମୟ ଭିତରେ ଆମର ଏ ସିଂହଦ୍ୱାର ସମ୍ମୁଖରୁ ଆଗକୁ ଅଗ୍ରସର ହେବେ। ୟାପରେ ଘୋଡ଼ା ଯୋଚା ଚାଲିଛି ସୁଭଦ୍ରାଙ୍କ ରଥରେ, ତିନୋଟି ଚାରୋଟି ଘୋଡ଼ା ଯୋଚା ସରିଗଲାଣି ନନ୍ଦିଘୋଷ ରଥରେ। ତେଣୁ ଏପଟେ ଆମେ ଦେଖୁଛୁ ଦକ୍ଷିଣ ପଟେ ଯେଉଁଠି ବ୍ୟାରିକେଡ୍ ହେଇଥିଲା ସେ ବ୍ୟାରିକେଡ୍କୁ ଭାଙ୍ଗିକିରି ତ ପାଖାପାଖି 2-3 ହଜାର ଲୋକ ପଲ୍ସି ଆସିଲେ ଏଇ ରଥ ଚକଡ଼ାକୁ। ଆଉ ସେପଟେ ଦକ୍ଷିଣ ପଟେ ଯେଉଁଠି ମେଘନାଥ ପାଚେରୀ ସରୁଛି ସେହି ପାଖରେ ଆହୁରି 4-5 ହଜାର ଲୋକ ସେପଟେ ଅଟକିକି ରହିଛନ୍ତି। ଭଗବାନ ନ କରନ୍ତୁ ସେମାନେ ମାଡ଼ି ନ ଆସନ୍ତୁ, ମାଡ଼ି ଆସିଲେ ପ୍ରକୃତରେ ଏ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଅବସ୍ଥା। ତେଣୁ ଏଇ ଯେଉଁ ପରିସ୍ଥିତି ସୃଷ୍ଟି ହେଇଛି ଏଇଟା ଲୋକଙ୍କର ଆନନ୍ଦର ସମୟ, ବ୍ୟାକୁଳତାର ସମୟ, ଆବେଗର ଭାବାବେଗର ସମୟ, ତାଙ୍କୁ ଅଟକେଇବା ବଡ଼ କଷ୍ଟ। ଆଉ ବଡ଼ କଥା ହେଉଛି ଯେ ଆଜି ପୋଲିସ ହାତରେ ବାଡ଼ି ନାହିଁ, ଠେଙ୍ଗା ବାଡ଼ି ନାହିଁ, ବନ୍ଧୁକ ନାହିଁ, କେବଳ ଗୋଟେ ମୋଟା ମଲାଟର ଗୋଟିଏ ଗୋଟିଏ ଧରିଛନ୍ତି ଯେଉଁଟାକ ମୃଦୁ ଆଘାତ ଦେବ। କାରଣ ଶ୍ରୀକ୍ଷେତ୍ରରେ କାହାକୁ ପ୍ରହାର କରାଯାଇପାରିବନି, ଏଇଠି ସବୁ ଭକ୍ତମାନେ ଆସିଛନ୍ତି, ଶ୍ରଦ୍ଧାଳୁମାନେ ଆସିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ପୋଲିସ ଏଇଠି କାହାକୁ ବାଡ଼େଇ ପାରିବ କି? ଅନ୍ୟ ଜାଗାରେ ଯେମିତି ବିଶୃଙ୍ଖଳା ହେଉଛି, ପୋଲିସ ଲାଠି ଚାର୍ଜ କରୁଛି, ଏଇଠି ପୋଲିସ ଲାଠି ଚାର୍ଜ କରିପାରିବ ନାହିଁ। ତେଣୁ ପୋଲିସ ମଧ୍ୟ ନାଚାର, ତେଣୁ ନିଜର ବଳ ଖଟେଇକିରି ସେମାନେ ଲୋକଙ୍କୁ ଯାହା ନିୟନ୍ତ୍ରଣ କରୁଛନ୍ତି, ଯେଉଁଟାକି ଅନେକ ସମୟରେ ବଡ଼ କଷ୍ଟକର ମଧ୍ୟ ହେଉଛି ଆମେ ଦେଖିପାରୁଛୁ, ତାରି ଭିତରେ ମଧ୍ୟ ମହାପ୍ରଭୁଙ୍କର ଏ ରଥଯାତ୍ରା ଖୁବ୍ ସୁନ୍ଦର ଭାବରେ ସମାହିତ ହେବ, ଏହି ବିଶ୍ୱାସ ଆମର ରହିଛି। ମୁଁ ଦ୍ୱିତୀୟ ବୁଥକୁ ଆପଣମାନଙ୍କୁ ନେବା ପୂର୍ବରୁ ସୂଚନା ଦେବି, ବର୍ତ୍ତମାନ ସିଂହଦ୍ୱାର ଆଗରେ ଆଲୋକ ମଧ୍ୟ ଜଳିବାକୁ ଆରମ୍ଭ କଲାଣି, ଯଦିଓ ଆକାଶରେ ବହୁତ ଆଲୋକ ଅଛି, ବର୍ଷା ଟିକେ କମିଯାଇଛି, ଆଉ ବର୍ଷା ହେଉନି। ରଥ ଟାଣିଲା ବେଳକୁ ପୁଣି ବଳଭଦ୍ରଙ୍କର ରଥ ଟାଣି ହେଇକରି ଆଗକୁ ଗଲା। ମୁଁ ବର୍ତ୍ତମାନ ଦ୍ୱିତୀୟ କେନ୍ଦ୍ରକୁ ନେଇଯାଉଛି, ସେମାନେ ସେଇଠୁ ଧାରା ବିବରଣୀ ଦେବା ଆରମ୍ଭ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଶାନ୍ତନୁ ବାବୁ ଏଇ ତାଳଧ୍ୱଜ ରଥ ଗଢ଼ିବା ବିଷୟରେ କହୁଥିଲେ। ବର୍ତ୍ତମାନ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭାବରେ ଜନାକୀର୍ଣ୍ଣ, ଜନସମୁଦ୍ରରେ ଭରପୁର। ଆମର ଏଇ ଦ୍ୱିତୀୟ କେନ୍ଦ୍ର ପାଖରେ ଅଟକେଇକି ରଖିଥିଲେ, କିନ୍ତୁ ବର୍ତ୍ତମାନ ଦେଖାଗଲା ଯେ ଧୀରେ ଧୀରେ ଆଗକୁ ମାଡ଼ି ଚାଲୁଛନ୍ତି। ଯଦି ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ଗହଳି ହେଇଯାଏ ତାହେଲେ ରଥ ଟଣା କେମିତି ହବ, ରଥ ଟଣା କେମିତି ହବ ଆଜ୍ଞା? ବଡ଼ ଦୁଃଖ ଲାଗୁଛି, ବର୍ତ୍ତମାନ ଯୁଆଡ଼େ ଦେଖନ୍ତୁ ଖାଲି ଜନସମୁଦ୍ର, ମୁଣ୍ଡ ମାଳ, ଥାଳି ମାରିଦେଲେ ଥାଳି ଚାଲିଯିବ। ଇଏ କି ପ୍ରକାରର ଲୋକଙ୍କର ଭକ୍ତିଭାବ! ଆଜି ପାଗ ପ୍ରତିକୂଳ ସତ୍ତ୍ୱେ ଲୋକଙ୍କ ଭିତରେ ଯେଉଁ ଉଦ୍ବେଗ, ଯେଉଁ ଉତ୍କଣ୍ଠା, ଆମେ ସମସ୍ତେ ରଥ ଟାଣିବୁ। ବର୍ତ୍ତମାନ ରଥ ଆଡ଼କୁ ମାଡ଼ି ଚାଲୁଛନ୍ତି, ଆମର ରାଜନଅର ଦେଇ ଆଗକୁ ମାଡ଼ି ଚାଲୁଛି ଜନତା, କେହି ଆଉ ଅଟକିବାକୁ ନାହାନ୍ତି। ତାହେଲେ କ'ଣ ହବ, କିଭଳି ଭାବରେ ତାକୁ ରକ୍ଷା କରାଯାଇପାରିବ, ଇଏ ବର୍ତ୍ତମାନ ଆମର ଗୋଟେ ବଡ଼ ପ୍ରଶ୍ନ। ବର୍ତ୍ତମାନ ରଥ

0: ହୋଇଯାଏ ଆମେ ମହାପ୍ରଭୁଙ୍କ ପାଖରେ ଶରଣ ପଶୁ। ନମସ୍ତେ ରୁଦ୍ର ମନ୍ୟବ ଉତୋତ ଈଶବେ ନମଃ ବାହୁଭ୍ୟା ମୁତତେ ନମଃ। ତେଣୁ ସେଇ ମହାପ୍ରଭୁଙ୍କୁ ଆମେ ପୁଣି ଟାଣିବାର ଇଏ ହେଉଛି ଭକ୍ତ ଭଗବାନଙ୍କର ଏକ ଦିବ୍ୟ ଲୀଳାର ଏକ ପରିବେଶ। ବର୍ତ୍ତମାନ ଆଲୋକ ମାଳା ସବୁ ଜଳି ଉଠିଲାଣି ସିଂହଦ୍ୱାର ଚକଡ଼ା ଉପରେ ଚତୁଃପାର୍ଶ୍ୱରୁ, ଯାହା ଆଉ ଟିକେ ସୁବିଧା କରେଇବ, କାହିଁକିନା ଧୀରେ ଧୀରେ ଅନ୍ଧକାରର ପରିବେଶ ମଧ୍ୟ ଆସିଯାଉଛି ଆଉ ବର୍ଷା ସିକ୍ତ ଆକାଶ ନିର୍ମଳ ହୋଇଯାଇଛି ମହାପ୍ରଭୁ ବଳଦେବଙ୍କର ଏଇ ରଥଟଣାର ପରିବେଶ ଭିତରେ। ତେଣୁ ସମସ୍ତଙ୍କ ଆଶୀର୍ବାଦର ସେଇ ଯେଉଁ ମହାପ୍ରଭୁଙ୍କର ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ଏବଂ ସେଇ ସାରଥି ଯିଏ ଅଛନ୍ତି ମାତଳି ସେ ମହାପ୍ରଭୁଙ୍କ ରଥକୁ ବାହି ନିଅନ୍ତୁ ଏହି ପ୍ରାର୍ଥନା ହସ୍ତ ଯୋଡ଼ପୂର୍ବକ।
1: ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ହେଲାଣି ଆମେ କ'ଣ ପ୍ରଭୁ ପାଖରେ ପ୍ରାର୍ଥନା କରିବା ଯେ ହେ ମହାପ୍ରଭୁ, ହେ ବଳିଆର ଭୁଜ, ହେ ବଡ଼ ଠାକୁର, ତମେ ହିଁ ତମର ନିୟନ୍ତ୍ରଣ କରିଥା, କାହିଁକିନା ଭକ୍ତ ତ ତମକୁ ଦେଖିବା ପାଇଁ ପାଗଳ, ତମ ରଥ ଦୌଡ଼ି ଛୁଇଁବା ପାଇଁ ପାଗଳ, ତମ ରଥ ଦୌଡ଼ି ଟାଣିବା ପାଇଁ ପାଗଳ। ଏଇଭଳି ପରିସ୍ଥିତିରେ କ'ଣ କରାଯାଇପାରିବ ଆପଣ ସେ ବିଷୟରେ କିଛି ମତ ମଞ୍ଚ?
0: ଯେପରି ଜନ୍ମାଷ୍ଟମୀ ରାତିରେ ଭଗବାନ କୃଷ୍ଣ ଜନ୍ମ ହୋଇ ଯେପରି ନିଜେ ଗଲେ ଯମୁନା ପାରି ହୋଇ ଏବଂ ବଡ଼ ଭାଇ ବଳଦେବଙ୍କୁ ସଂକର୍ଷଣକୁ ପୁନର୍ବାର ଯେଉଁ ଆସିବାର ଯେଉଁ ବ୍ୟବସ୍ଥା, ତେଣୁ ନିଜକୁ ତୋତେ ହିଁ ତୁହିଁ ରକ୍ଷା କର ମୁଛାର ମନୁଷ୍ୟ ମାତର, ଏଇ ଭାବରେ ବାଜିଲାଣି ବୀର କାହାଳି ଏବଂ ପତାକା ଦେଖାଇ ଯିଏ ଅଛନ୍ତି ରଥର ଅଳିନ ଆଗକୁ ଆଗକୁ ମହାପ୍ରଭୁଙ୍କର
1: ହରିବୋଲ ହୁଳହୁଳରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ, ଚାରିଆଡ଼େ ଜନସମୁଦ୍ର, ଯୁଆଡ଼େ ଦେଖିବେ ଖାଲି ମୁଣ୍ଡମାଳ ମୁଣ୍ଡମାଳ। ପ୍ରଭୁ ତମେ ଆଗକୁ ଆଗକୁ ମାଡ଼ି ଆସ, ପ୍ରଭୁ ଚରେଇବେତି ଚରେଇବେତି, ତମେ ତ ପ୍ରତ୍ୟେକ ଜୀବକୁ କହୁଛ ଯେ ତମେ ମାଡ଼ି ଚାଲ, ଆଗକୁ ମାଡ଼ି ଚାଲିବା ହେଉଛି ଧର୍ମ, ତମର ରଥ ଆଗକୁ ଯିବ, ତମେ ତ କର୍ମଭୂମିରୁ ଜନ୍ମଭୂମିକୁ ଯିବ, ଯିବା ହେଉଛି ତମ ଧର୍ମ, ଏ ସଂସାର ଦାଣ୍ଡରେ ତମର ରଥ ଚାଲୁ, ଭକ୍ତମାନେ ଚାଲନ୍ତୁ, ଆଜି ରଥ ପଥ ଏକାକାର ହେଇଛି, ଏଇ ଭାବନା ଏଇ ଜ୍ଞାନ ଆଜି ସମସ୍ତଙ୍କ ଭିତରେ ଜାଗ୍ରତ ହେଇଛି।
0: ତ୍ରୟୀ ସାଂଖ୍ୟମ ଯୋଗ ପଶୁପତି ମତମ ବୈଷ୍ଣବମିତି ପ୍ରଭିନ୍ନେ ପ୍ରସ୍ଥାନେ ପରମିଦ ମଦଃ ପଥ୍ୟମିତି ଚ ରୁଚିନାମ ବୈଚିତ୍ର୍ୟା ଦୃଜୁକୁଟିଳ ନାନା ପଥଜୁଷାମ ନୃଣାମେକୋ ଗମ୍ୟ ସ୍ତୋମସି ପୟସାମର୍ଣ୍ଣବୈବ। ସମସ୍ତ ନଦୀମାନେ ଯେପରି ସମୁଦ୍ରରେ ଯାଇ ମିଶିଯାଆନ୍ତି ସେହିପରି ଆଜିର ଯେଉଁ ଉତ୍କଣ୍ଠା ରହିଛି ଭକ୍ତ ସମୂହଙ୍କ ଭିତରେ, ହେ ମହାପ୍ରଭୁ ତୁମେ ଜନ୍ମବେଦୀର ସେହି ଗୁଣ୍ଡିଚା ମନ୍ଦିରର ନା ସିଂହଦ୍ୱାରରେ ତୁମେ ପହଞ୍ଚି ଯାଅ। ଅନେକ ପଥ ଅନେକ ମତ, କିନ୍ତୁ ସାରାଂଶ ବା ଶେଷାଂଶ ହେଉଛି ସେଇ ଜନ୍ମବେଦୀକୁ ମହାପ୍ରଭୁ ପହଞ୍ଚିବା, ଶେଷାଂଶ ହେଉଛି ନଦୀମାନେ ସମୁଦ୍ରରେ ମିଶିଯିବା।
1: ପ୍ରତାପ ବାବୁ, ବର୍ତ୍ତମାନ ଏ ଜଗନ୍ନାଥ ବଡ଼ ଠାକୁର ବଳଭଦ୍ର ଦେବୀ ସୁଭଦ୍ରାଙ୍କ ପ୍ରତି ଭକ୍ତମାନଙ୍କର ଏତେ ଆକର୍ଷଣ କାହିଁକି? କ'ଣ ତା ଭିତରେ ଅଛି ଯାହାଫଳରେ କି ଲୋକମାନେ ମାଡ଼ି ଯାଉଛନ୍ତି? ଚୁମ୍ବକ ଯେମିତି ଲୁହାକୁ ଟାଣେ ମାଡ଼ି ଯାଉଛନ୍ତି, ଯାହା ହବ ହବ,
0: ଇଏ
1: ମରିଗଲେ ପଛେ ମରିବୁ, କିନ୍ତୁ ଆମେ ଦୌଡ଼ି ଛୁଇଁବୁ,
0: ଇଏ ହେଉଛି
1: ଜାଣିବୁ,
0: ଇଏ ହେଉଛି ଜନ୍ମ ଜନ୍ମାନ୍ତରର ସମ୍ପର୍କ। ଇଏ ଆଜି ଗୋଟିଏ ଥର ନୁହଁ, ଅନେକ ଜନ୍ମ ଧରି ସିଏ ଦେଖିଛି ତାଙ୍କର ଇଷ୍ଟଦେବଙ୍କୁ
1: ଧରିକି ଭକ୍ତମାନେ ଟାଣୁଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ତାଳ ଧ୍ୱଜ ରଥ ଘୋର ଘର୍ଘର ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଗହଣରେ ଆଗକୁ ମାଡ଼ି ଚାଲୁଛି। ଧନ୍ୟ ପ୍ରଭୁ, ଧନ୍ୟ ତୁମର ମହିମା, ଧନ୍ୟ ତୁମର ଏ କରାମତି, ତମେ ସତରେ କଳିଯୁଗର ଠାକୁର, କଳିଯୁଗର ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିଭୁବନରେ, ଏବଂ ଯେଉଁ ତ୍ରିତାପ କଥା କହୁଥିଲେ ଆଦି ଦୈବିକ ଆଦି ଭୌତିକ ଆଧ୍ୟାତ୍ମିକ, ଏଇ ତ୍ରିତାପରୁ ସକଳ ଜୀବଜଗତକୁ ରକ୍ଷା କରିବା ପାଇଁ ତମେ ପ୍ରଭୁ ଏଇ କର୍ମଭୂମିରୁ ଶ୍ରୀମନ୍ଦିରରୁ ଯେଉଁ ଯାଉଛ କେଉଁଠିକି ନା ଗୁଣ୍ଡିଚା ମନ୍ଦିରକୁ
0: ଗୋଟିଏ ଶୁଭ ଲକ୍ଷଣ ଆମେ ଦେଖିବାକୁ ପାଉଛୁ। ବର୍ତ୍ତମାନ ସିଂହଦ୍ୱାର ଚକଡ଼ାରେ ଅନେକ ଶ୍ରଦ୍ଧାଳୁ ବଡ଼ ଠାକୁରଙ୍କ ରଥ ବାହି ନେବା ପାଇଁ ଆଗକୁ ମୁହଁ କଲେଣି। ଯଦି ସେମାନେ ଆଗକୁ ମୁହଁ କରି ନେଇଯାଆନ୍ତି ତାଳଧ୍ୱଜ ରଥକୁ, ତେବେ ସମସ୍ତ ପ୍ରକାର ସୁବିଧା ହୋଇଯିବ।

0: କରୁଛନ୍ତି ଆଉ ବଡ଼ଦାଣ୍ଡର ଦୁଇ ଉଭୟ ପାର୍ଶ୍ୱରେ ଯେଉଁ କୋଠା ଗୁଡ଼ିକ ଅଛନ୍ତି ସେଠାରେ ମଧ୍ୟ ତଳ ଉପର ସବୁ ସ୍ଥାନରେ ଶ୍ରଦ୍ଧାଳୁମାନେ ଆବାଳ ବୃଦ୍ଧ ବନିତା ସେମାନେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାକୁ ଦର୍ଶନ କରୁଛନ୍ତି। ବାସ୍ତବରେ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ ଇଏ ସାଧାରଣ ଜୀବନର ସାଧାରଣ ପରିବାରର ପରିବେଶରୁ ଯେତେବେଳେ ବୈକୁଣ୍ଠରେ ଆସି ସେଇ ପରିବାରର ସଦସ୍ୟ ଜଣେ ପହଞ୍ଚିଯାଏ ତା'ର ଯେଉଁ ଆନନ୍ଦ ହୁଏ ତା'ର ଯେଉଁ ମନରେ ଯେଉଁ ବ୍ୟାକୁଳତା ସୃଷ୍ଟି ହୁଏ ସେଇ କଥା ହିଁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ବଡ଼ଦାଣ୍ଡ କେବଳ ମୁଣ୍ଡମାଳ ଭକ୍ତମାନଙ୍କର ଯେଉଁ ପ୍ରଚେଷ୍ଟା ରହିଛି ଆମେ ମହାପ୍ରଭୁଙ୍କୁ ଆଗକୁ ନେବୁ। ଆଉ ବର୍ତ୍ତମାନ ଟିକିଏ ଠିକ୍ ମଝି ଆଡ଼କୁ ଆସୁଛନ୍ତି ବଡ଼ ଠାକୁର, ତେଣୁ ବଡ଼ ଠାକୁରଙ୍କ ପାଖରେ କୋଟି କୋଟି ପ୍ରାର୍ଥନା। ହେ ନାଗେନ୍ଦ୍ର ହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗ ରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ ନକାରାୟ ନମଃ ଶିବାୟ। ସେଇ ମହାପ୍ରଭୁ ବଡ଼ବାଡ଼ ସାମନ୍ତଙ୍କର ସେଇ କଳା ରଙ୍ଗର ଘୋଟକ ଚାରିଜଣ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ଆରେ ପାଗଳ, ଆରେ ଭକ୍ତମାନେ ଏମିତି କାହିଁକି ହେଉଛ? ପାର୍ଶ୍ୱ ଦେବତାମାନେ ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି। ଆରେ ଠାକୁରଙ୍କୁ ଦେଖିବା ପାଇଁ ଏମିତି ତୁମେ ହେଉଛ? ଆଉ ଯିଏ ସାରଥୀ ଅଛନ୍ତି ମାତଳି ସିଏ ମଧ୍ୟ ଅବାକବା ହେଇଯାଉଛନ୍ତି। ଆରେ ଭକ୍ତମାନଙ୍କର କ'ଣ ଇଏ ଭାବନା ସମସ୍ତଙ୍କ ଭିତରେ? ଆଉ ଯିଏ ଆସିଛନ୍ତି ରଥାଧିପ ମହାପ୍ରଭୁ ଯିଏ ବଳଭଦ୍ର ଆଉ ରାମକୃଷ୍ଣ ସିଏ ତ ଭକ୍ତକୁ ପାଇ ସିଏ ମଧ୍ୟ ବିହୋଳ ଭାବ ବିହୋଳ ହେଇଯାଉଛନ୍ତି। କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା ବା କର୍ତ୍ତୁମ, ସେଇ ମହାପ୍ରଭୁ ତୁମ ପାଖରେ କ'ଣ ବା ଅସମ୍ଭବ, କ'ଣ ବା ଅସମ୍ଭବ? ସୁନ୍ଦର ଭାବରେ
1: କେଡ଼େ ସୁନ୍ଦର ଭାବରେ ଘୋର ଘର୍କର ନାଦରେ ଚତୁର୍ଦିଗ ପ୍ରକମ୍ପିତ କରି ଶ୍ରଦ୍ଧାଳୁ ଭକ୍ତମାନେ ଟାଣି ନେଉଛନ୍ତି ପ୍ରଭୁଙ୍କୁ। ପ୍ରଭୁଙ୍କର ରଥ ଚାଲୁଛି, ରଥ ଛୁଇଁବା ପାଇଁ କେତେ ଆକୁଳତା କେତେ ବ୍ୟାକୁଳତା, ଭକ୍ତ ପ୍ରାଣରେ ଯେଉଁ ସମ୍ମୋହନ, ପ୍ରଭୁଙ୍କୁ ଦେଖିବୁ, ପ୍ରଭୁଙ୍କ ରଥ ଯେଉଁ ଟାଣିବୁ, ମନସ୍କାମନା ପୂରଣ କରିବୁ, ଏଇ ଯେଉଁ ଭାବ, ଏଇ ଯେଉଁ ଶ୍ରଦ୍ଧା, ଏଇ ଯେଉଁ ବିଶ୍ୱାସ ଆଜି ସୃଷ୍ଟି ହେଇଛି ବଡ଼ଦାଣ୍ଡରେ।
0: ନ ଯାବତ୍ ଉମାନାଥ ପାଦାରବିନ୍ଦ ଭଜନ୍ତି ହଲୋକେ ପରେ ବାନରାଣାମ୍ ନ ତାବତ୍ ସୁଖମ୍ ଶାନ୍ତି ସନ୍ତାପନାଶମ୍ ପ୍ରସିଦ ପ୍ରଭୋ ସର୍ବ ଭୂତାଧିବାସମ୍। ହେ ପ୍ରଭୁ, ଯେ ପର୍ଯ୍ୟନ୍ତ ତୁମର ଚରଣାରବିନ୍ଦରେ ଆମ ମନ ମଜି ନ ଯାଇଛି, ଲଗ୍ନ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ମୁକ୍ତି କାହିଁ? ତେଣୁ ଉମାନାଥ, ହେ ମହାରୁଦ୍ର, ହେ ବଳଭଦ୍ର, ହେ ରୁଦ୍ର ସ୍ୱରୂପ, ତୁମ ପରଂ ବ୍ରହ୍ମ ଦାରୁ ବ୍ରହ୍ମ, ତୁମ ଚରଣରେ ଆମର ମତି ରହୁ, ଆମର ଗତି ରହୁ, ଆମ ଜୀବନର ସବୁ ସମୟରେ ତୁମେ ଆଶୀର୍ବାଦର ମୁଦ୍ରାରେ ଆମକୁ, ଅଭୟ ମୁଦ୍ରାରେ, ବରଦ ମୁଦ୍ରାରେ ଆମକୁ ରକ୍ଷା କରୁଥାଅ। ହଳ ମୁଷଳ ମହାପ୍ରଭୁଙ୍କର ସିଏ ହେଉଛନ୍ତି ଆୟୁଧ। ଆପଣମାନେ ଜାଣନ୍ତି ଅହଂ ବୈଶ୍ୱା ନରଭୂତ୍ୱା ପ୍ରାଣୀ ନାମ ଦେହ ମାଶ୍ରିତ। ଆଉ ଭଗବାନ କହୁଛନ୍ତି ଯେ ମୁଁ, ହେ ଅର୍ଜୁନ, ମୁଁ ତୁମ ଉଦରରେ ବୈଶ୍ୱାନର ହୋଇ ରହିଛି, ମାତ୍ର ଉଦରରେ ଯେଉଁ ଚର୍ବ୍ୟ ଚଷ୍ୟ ଲେହ ପେୟ, ଏ ଖାଦ୍ୟ ଆମେ କେଉଁଠୁ ପାଇବା? ଚାଷରୁ ପାଇବା, କୃଷିରୁ ପାଇବା, ଭୂମିରୁ ପାଇବା। ତେଣୁ ଅନ୍ନାତ ଭବନ୍ତି ଭୂତାନି ପର୍ଜନ୍ୟାତ୍ ଅନ୍ନ ସମ୍ଭବ। ସେଇ ପର୍ଜନ୍ୟ, ସେଇ ବୃଷ୍ଟି ଆଜି ଯେଉଁପରି ଭାବରେ ଗୋଟିଏ ଦିନ ଶୁଭ ଦିନରେ ଶୁଭ ଲଗ୍ନରେ ଯେପରି ମନେ ହେଉଛି ଜଗତବାସୀଙ୍କୁ ଆଜି ଆଶୀର୍ବାଦ କେବଳ ମହାପ୍ରଭୁ ଦେଇଛନ୍ତି, ଚାଷୀ କୂଳକୁ ଆଶୀର୍ବାଦ ଦେଇଛନ୍ତି। ସେଇ ମହାପ୍ରଭୁଙ୍କ ହାତରେ ଅଛି ଲଙ୍ଗଳ, ଅଛି ମୁଷଳ, ହଳ ମୁଷଳ, ମୁଷଳରେ ସିଏ କରୁଛନ୍ତି ପ୍ରଯୁକ୍ତି ବିଦ୍ୟା, ବିଭିନ୍ନ ପ୍ରକାର ସାମାଜିକ ଯେଉଁ ଆମର ଦୈନନ୍ଦିନ ଜୀବନର ସମସ୍ତ କୌଶଳ କ୍ରିୟା ସେ କଥାକୁ କରୁଥିବା ବେଳେ ଲଙ୍ଗଳରେ ମହାପ୍ରଭୁ କୃଷିର ଉନ୍ନତି ପାଇଁ ଆମକୁ ଆଶୀର୍ବାଦ

ଦେଉଛନ୍ତି। ଲଙ୍ଗଳ ହେଉଛି ଆମର ମୂଳ କ୍ରିୟା, ମୂଳ ଚିହ୍ନ, ସେ ତାକୁ ଆମେ ଭୁଲି ପାରିବା ନାହିଁ। ଆଜି ହୁଏତ ଟ୍ରାକ୍ଟର ମାଧ୍ୟମରେ ଆମେ ଚାଷ କରୁଛେ, କିନ୍ତୁ ସେଇ ଟ୍ରାକ୍ଟରରେ ଯେଉଁ ଫାଳଟିଏ ଲାଗିଛି, ଯିଏ କର୍ଷଣ କରୁଛି ସେ ଲଙ୍ଗଳ ସଦୃଶ। ତେଣୁ ମୂଳଟି ହେଉଛି ମହାପ୍ରଭୁଙ୍କର ଆଶୀର୍ବାଦ। ସମସ୍ତେ ପୁଣି ଥରେ ଉଦ୍ୟତ ହେଉଛନ୍ତି, ପ୍ରଚେଷ୍ଟା

0: ମହାପ୍ରଭୁଙ୍କର ଇଙ୍ଗିତରେ ଜଗତ ଆତଜାତ ହେବ। ମହାପ୍ରଭୁଙ୍କ ଇଙ୍ଗିତ ଯାହା ଥିବ ସେଇଆ ଆମେ ପ୍ରାର୍ଥନା କରୁଛୁ। ହେ ମହାପ୍ରଭୁ ବଡ଼ ଠାକୁର, ଆପଣ ଯଦି ଆଗକୁ ନ ଯିବେ ମା ସୁଭଦ୍ରିକା କିପରି ଆସିବେ, ଆଉ ମହାପ୍ରଭୁ ଜଗନ୍ନାଥ ସିଏ ମଧ୍ୟ କ'ଣ ବା କରିବେ, ତେଣୁ ଆପଣ ଆଗକୁ ଆସନ୍ତୁ। ତେଣୁ ସମୟ
1: ଆଗେଇବେ, କାରଣ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଆଠଟି ଦେବତା ଅଛନ୍ତି, ପ୍ରଣମ୍ବାରୀ, ଗଦାନ୍ତକାରୀ, ହରିହର,
0: ନଅଟି ନଅଟି
1: ବାସୁଦେବ, ନାଟାମ୍ବର, ଅଘୋର, ତ୍ରିପୁରାରି ଶିବ ଏବଂ ଏଇ ଯୋଉ ପାର୍ଶ୍ୱ ଦେବତା ତାଙ୍କର ତାଳଧ୍ୱଜ ରଥରେ ଅଛନ୍ତି,
0: ନଅ ଜଣ ପାର୍ଶ୍ୱ ଦେବତା, ହଁ
1: ନଅ ଦିନ ପାଇଁ ଯାଉଛନ୍ତି,
0: ନଅ ଜଣ ପ୍ରତିଟି ନଅରେ ପ୍ରତିଟି ରଥରେ ନବ ନବ ଦେବତା ପାର୍ଶ୍ୱ ଦେବତା ରହିଛନ୍ତି।
1: ସେଇମାନେ ହିଁ ଟାଣି ନେଇଯିବେ, ସେଇମାନେ ହିଁ ଦୈବୀ ଶକ୍ତି ବଳରେ ଆଗକୁ ଆଗେଇ ଯିବେ ଏବଂ ତାଙ୍କର ଯେ ସାରଥି ଏ ରଥକୁ ଯିଏ ନିୟନ୍ତ୍ରଣ କରୁଛନ୍ତି ସେ ହେଉଛନ୍ତି ମାତଳି, ତେଣୁ ସିଏ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ଗଳିଲା ଗଳିଲା ରଥ ଆଗକୁ ଆଗେଇ ଚାଲୁଛି। ସେଇ
0: ସୁନ୍ଦର ଭାବରେ ଘୋର ଘର୍କର ନାଦ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି, ଶବ୍ଦ ଗୋଟିଏ ସୃଷ୍ଟି ହେଉଛି, ନାଦ ବ୍ରହ୍ମ ପରମ ବ୍ରହ୍ମ ନାମୟର ଭେଦ ଐଶ୍ୟତେ, ଉଭୟ ଶବ୍ଦ ଘଣ୍ଟ ଘୋର ଘର ନାଦ ଯେଉଁ ଚଉଦଟି ଚକା ସେ ମଧ୍ୟ ଏଇ ପବିତ୍ର ପାବନ ବଡ଼ଦାଣ୍ଡରେ ପତ୍ତ ପାବନ ଯାତ୍ରାକୁ ସମ୍ପନ୍ନ କରିବା ପାଇଁ ଗଢ଼ି ଚାଲିଛନ୍ତି। ବଡ଼ ଆନନ୍ଦର ଯିଏ ଯେଉଁଠାରେ ଶ୍ରୋତା ବନ୍ଧୁ ଆପଣ ଦୂରତା ଅନୁଭବ କରନ୍ତୁ ନାହିଁ, ସମସ୍ତେ ଯିଏ ଶୁଣିପାରୁଛନ୍ତି ବଡ଼ ଠାକୁରଙ୍କ ପ୍ରୀତି ଉଦ୍ଦେଶ୍ୟରେ ହରିବୋଲ ଧ୍ୱନି ଦିଅନ୍ତୁ, ହୁଳହୁଳି ଧ୍ୱନି ଦିଅନ୍ତୁ, ପ୍ରାର୍ଥନା କରନ୍ତୁ। ମହାପ୍ରଭୁ ବର୍ତ୍ତମାନେ ଆମର ଯେଉଁ ବଡ଼ଦାଣ୍ଡର ମଧ୍ୟମ ସ୍ଥାନକୁ ଆସିଯାଇଛନ୍ତି, ଇତି ଅବସରରେ ଆମେ ପ୍ରଥମ କେନ୍ଦ୍ରର ଯେଉଁ ମାଙ୍କ ରଥ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି, ଆମେ ଆପଣମାନଙ୍କୁ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ। ଜୟ ଜଗନ୍ନାଥ, ଜୟ ବଳଭଦ୍ର, ଜୟ ମା ସୁଭଦ୍ରା।
2: ବର୍ତ୍ତମାନ ଆମେ ଦେଖୁଛୁ ସିଂହଦ୍ୱାର ସମ୍ମୁଖରେ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ, ଜଗଜ୍ଜନନୀ ସଂସାରର ତରିଣୀ, ଜୟ ଭଦ୍ରେ ସୁଭଦ୍ର ତୁମ ସର୍ବେଷାମ ଭଦ୍ର ଦାୟିନୀ ଭଦ୍ର ଭଦ୍ର ସ୍ୱରୂପା ତୁମ ମହାମାୟ ନମସ୍ତୁତେ। ଯିଏ ମହାମାୟା ସାକ୍ଷାତ ଯୋଗ ରୂପା, ଯିଏ ହେଉଛନ୍ତି ପ୍ରକୃତି ସହିତ ପୁରୁଷଙ୍କୁ ଯିଏ ଯୋଗ କରିଥାନ୍ତି, ସେ ଯୋଗ ମାୟାଙ୍କର ଦେବୀ ଦଳନ ରଥ ବା ଯାହାକୁ କି କୁହାଯାଏ ଦର୍ପ ଦଳନ ରଥ, ଯାହାଙ୍କୁ ପଦ୍ମଧ୍ୱଜ ରଥ ମଧ୍ୟ କୁହାଯାଇଥାଏ, କାରଣ ମାଙ୍କର ରଥର ଯୋଉ ଧ୍ୱଜା ସେ ଧ୍ୱଜାରେ ପଦ୍ମର ଚିତ୍ର ଅଙ୍କନ କରାଯାଇଛି ଏବଂ ଏତତ୍ ସହିତ ମା ଭୁବନେଶ୍ୱରୀ ମଧ୍ୟ ସେ ଧ୍ୱଜାରେ ବିରାଜମାନ କରିଛନ୍ତି। ସେଇ ରଥଙ୍କର ମାଙ୍କର ରଥକୁ ସୁନ୍ଦର ଭାବରେ ଟାଣି ନେବା ପାଇଁ ଦୌଡ଼ିମାନ ସଂଯୋଗ କରାସରିଲାଣି, ଯାହା ତାଙ୍କର ରଥର ଯୋଉ ଦୌଡ଼ି ବା ରଜୁ ଯାହା ହେଉଛନ୍ତି ସ୍ୱର୍ଣ୍ଣଚୂଡ଼ ଏବଂ ତାଙ୍କର ମା ରୋଚିକା ମୋଚିକା ଜିତା ଅପରାଜିତା ଯୋଉ ରଥର ଅଶ୍ୱ ତାକୁ ମଧ୍ୟ ଯୋଉ ଅଶ୍ୱ ମଧ୍ୟ ମାଙ୍କର ରଥରେ ଯୋଚା ସରିଲାଣି, ଆଉ ଅପେକ୍ଷା କରିଛନ୍ତି କିପରି ଭାବରେ ବଡ଼ ଭାଇ ବଳଭଦ୍ରଙ୍କ ରଥ। ଆମର ଗୋଟେ ନିୟମ ରହିଛି, ବଡ଼ ଭାଇ ବଳଭଦ୍ରଙ୍କ ରଥ ଯେପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସୀମା ଅର୍ଥାତ୍ ରଜାଙ୍କର ନଅର ନ ଡେଇଛନ୍ତି ସେ ପର୍ଯ୍ୟନ୍ତ ଆଉ ଗୋଟିଏ ରଥ ଟଣାଯାଇ ପାରିବ ନାହିଁ। ଇଏ ତ କହୁଛି ଗୋଟିଏ କାରଣ, ଆଉ ଗୋଟିଏ କାରଣ ମଧ୍ୟ, ଏତେ ସଂଖ୍ୟକ ଲୋକାରଣ୍ୟ ହେଇଠି ଏଇ ଅଞ୍ଚଳ ଲୋକମାନେ ଏତେ ସଂଖ୍ୟାରେ ଏଠି ଆସି ପହଞ୍ଚିଛନ୍ତି ମା ସୁଭଦ୍ରାଙ୍କ ରଥରେ, ଯାହାଙ୍କୁ କି ରଥକୁ ଟାଣିବା ସହିତ କାଳିଆ ସାନ୍ତେ ମଧ୍ୟ ରଥରେ ରହିଛନ୍ତି। ସେ କାଳିଆ ସାନ୍ତଙ୍କର ରଥ ତାପରେ ଟଣାଯିବ, ପଛରେ ଆସିବେ ଗହଳ ଚହଳ ଲଗାଇବା ପାଇଁ। ସେଇଥିପାଇଁ ସବୁ ଭକ୍ତଙ୍କର ଆଜି ଏ କାଳିଆ ସାନ୍ତଙ୍କର ରଥ ପାଖରେ ସେମାନେ ଏକତ୍ରିତ ହେଇସାରିଲେଣି, ଅପେକ୍ଷା କରିଛନ୍ତି ଖାଲି ନିର୍ଦ୍ଦେଶ। ମାଙ୍କର ରଥ ଟିକିଏ ଆଗକୁ ଗଲା ପରେ ଜଗନ୍ନାଥଙ୍କର ରଥ ଟଣାଯିବ, କିନ୍ତୁ ଆଜି ପ୍ରତୀୟମାନ ହେଉଛି ଯେ ଟଣା ହେବ କି ନାହିଁ ତାହା ମଧ୍ୟ ଗୋଟିଏ ସନ୍ଦେହରେ ରହିଛନ୍ତି। ତଥାପି ମନ ଭିତରେ ଆଶା, ଆଉ ଏପଟେ ଆମେ ଦେଖୁଛୁ ସଂକୀର୍ତ୍ତନ ମାଧ୍ୟମରେ ଏ ମଠର ଆସୁଛନ୍ତି, ମଠ ବିଭିନ୍ନ ମଠର ସଂକୀର୍ତ୍ତନ ପରମ୍ପରା ରହିଛି, ଯେଉଁ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ପରମ୍ପରା ବା ପରମ୍ପରାକୁ ଶ୍ରୀକ୍ଷେତ୍ରରେ କରିଥିଲେ, କାରଣ ପ୍ରେମ ଭକ୍ତି ମାଧ୍ୟମରେ ପାଇବା ହିଁ ସେ ସଂକୀର୍ତ୍ତନ ମାଧ୍ୟମ ନାମ।

ଅଧିକ ଦୀର୍ଘ, ତେଣୁ ଗୋଟିଏ ଆୟୁ କାଳକୁ ଅତିକ୍ରମ କରି ଗୋଟିଏ ଦୀର୍ଘକାଳ ଧରି ଗୋଟିଏ ଅନୁଷ୍ଠାନ ଏହି ରଥଯାତ୍ରାର ଧାରା ବିବରଣୀ ଶୁଣେଇ ଚାଲିଛି ଆପଣମାନଙ୍କୁ। ତେଣୁ ଆପଣମାନଙ୍କର ଶ୍ରଦ୍ଧା ଅନୁରାଗ ନଥିଲେ କ'ଣ ଆକାଶବାଣୀ କଥା କରିପାରୁଥାନ୍ତା? ଯଦି ଆପଣମାନେ ଶୁଣୁନଥାନ୍ତେ, ଆପଣମାନେ ଯଦି ଶୁଣିକରି ମତାମତ ଦେଉନଥାନ୍ତେ, ଆମେ ଯେଉଁ ହ୍ୱାଟ୍ସଆପ୍ ଆପଣଙ୍କୁ ଦେଉଛୁ ସେ ହ୍ୱାଟ୍ସଆପ୍ରେ ଆପଣଙ୍କର କେତେ ଶ୍ରଦ୍ଧା ଅଛି, କେତେ ଆନନ୍ଦ ଅଛି, ଆକାଶବାଣୀ ପ୍ରତି କେତେ ଅନୁରାଗ ଅଛି ଯେ ଆପଣ ସେଇଥିରେ ମଧ୍ୟ ଆମକୁ ପ୍ରଶ୍ନ ପଚାରୁଛନ୍ତି। ଆମର ସୀମିତ ବିଦ୍ୟାବୁଦ୍ଧି ଭିତରେ ଆମେ ଆପଣଙ୍କ ପ୍ରଶ୍ନମାନଙ୍କର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଛୁ। ଏଇ ଯେଉଁ ଅନ୍ତରଙ୍ଗତା ଆକାଶବାଣୀ ଏବଂ ଶ୍ରୋତାମାନଙ୍କ ଭିତରେ ଯେଉଁ ଅନ୍ତରଙ୍ଗତା, ସେଇ ଅନ୍ତରଙ୍ଗତା ହିଁ ଆକାଶବାଣୀକୁ 1948 ଏଇ 2024 ପର୍ଯ୍ୟନ୍ତ ଟାଣି ଆଣିଲାଣି। ଏବଂ ମୁଁ ଭାବୁଛି ଯେଉଁ ପର୍ଯ୍ୟନ୍ତ ସମୟ ଥିବ, ଯେଉଁ ପର୍ଯ୍ୟନ୍ତ ଅନୁଷ୍ଠାନମାନେ ଥିବେ, ଯେଉଁ ପର୍ଯ୍ୟନ୍ତ ଶ୍ରୋତାମାନେ ଥିବେ, ଯେଉଁ ପର୍ଯ୍ୟନ୍ତ ବେତାର ଯନ୍ତ୍ର ଥିବ, ସେହି ପର୍ଯ୍ୟନ୍ତ ଆକାଶବାଣୀ ମହାପ୍ରଭୁଙ୍କର ଏ ମହାର୍ଘ ଲୀଳାକୁ ଆପଣମାନଙ୍କ ପାଖରେ ପହଞ୍ଚାଇବାର ସୁଯୋଗ କେବେ ମଧ୍ୟ ହାତ ଛଡ଼ା କରିବେ ନାହିଁ। ଏଇଟା ଗୋଟେ ପରମ ଆଶୀର୍ବାଦ ମହାପ୍ରଭୁଙ୍କର। ଆକାଶବାଣୀ ଆମେ ତ ସାମାନ୍ୟ ମାତ୍ର, ଆମେ ସବୁ ଆଜି ଅଛୁ, କାଲି ହୁଏତ କିଏ ନଥିବୁ, କିନ୍ତୁ ଆକାଶବାଣୀ ଗୋଟେ ଅନୁଷ୍ଠାନ ଭାବରେ ଯେଉଁ ସେବା, ଯେଉଁ ସମର୍ପଣ ଭାବରେ ଏ ସେବା ନିରନ୍ତର ଭାବରେ ନିରବଚ୍ଛିନ୍ନ ଭାବରେ ଦେଇ ଆସିଛି, ଆପଣମାନେ ହେଉଛନ୍ତି ତାର ପ୍ରତିଭାଗୀ। ଏବଂ ଆପଣ ଜାଣନ୍ତି, କେବଳ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ହେଉଥିଲା, 2015 ବାହୁଡ଼ା ଯାତ୍ରାର ଧାରା ବିବରଣୀ ମଧ୍ୟ ଆକାଶବାଣୀ ପ୍ରସାରଣ କରିଛି। 2015 to 2024 11 ହୋଇଗଲା, ବାହୁଡ଼ା ଯାତ୍ରାର ଧାରା ବିବରଣୀ ମଧ୍ୟ ଆପଣମାନେ ଶୁଣୁଛନ୍ତି। ତେଣୁ ଏଇ ଯେଉଁ ଧାରା ବିବରଣୀ ଶୁଣାଯାଉଛି, ଏଥିପାଇଁ ଆକାଶବାଣୀ ଯେଉଁ ଉଦ୍ୟମ କରୁଛି, ଯେଉଁ ପରିଶ୍ରମ କରୁଛି ଏବଂ ଯେଉଁ ପ୍ରଚେଷ୍ଟା କରୁଛି, ସେ ପ୍ରଚେଷ୍ଟା ପଛରେ ଯେଉଁମାନଙ୍କର ଅବଦାନ ଅଛି, ସେମାନେ ହେଉଛନ୍ତି ଆକାଶବାଣୀର ଯେଉଁମାନେ ଅଭିଯାନ୍ତ୍ରିକୀ ବିଭାଗର ଯେଉଁମାନେ ଇଞ୍ଜିନିୟରିଂ ୱିଙ୍ଗ ବୋଲି ଆମେ ଯାହାକୁ କହୁଛୁ, ସେଇ ଇଞ୍ଜିନିୟରିଂ ୱିଙ୍ଗର ପଦସ୍ଥ କର୍ମକର୍ତ୍ତାଙ୍କ ସହିତ ସମସ୍ତ କର୍ମଚାରୀ, ବୈଷୟିକ ସହାୟତା ଏଇଠି ପ୍ରଦାନ ଯେଉଁମାନେ କରିଛନ୍ତି ସେମାନେ ହେଉଛନ୍ତି ସର୍ବଶ୍ରୀ ଯଶୋଦାନନ୍ଦନ, ସଞ୍ଜୁଲତା ନାୟକ, ସୁରେନ୍ଦ୍ରନାଥ ଗିରି, ଜୟଦେବ ଜେନା, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ ପସାୟତ, ମିହିର କୁମାର ସାମଲ, ଫୁଲଚାନ୍ଦ ସିର୍କା, ବିଜିତ କୁମାର ମିଶ୍ର, କ୍ରିଷ୍ଣ ଦୟାଲ ତ୍ରିପାଠୀ, ଶମ୍ଭୁନାଥ ବେହେରା। ଆଉ ଯେଉଁ ଆକାଶବାଣୀର କାର୍ଯ୍ୟକ୍ରମ ବିଭାଗ, ଯିଏ ଏଇ ଧାରା ବିବରଣୀକୁ ସଞ୍ଚାଳନ କରନ୍ତି, ଧାରା ବିବରଣୀ କେଉଁମାନେ ଦେବେ, ତାଙ୍କର ଚୟନ ଠାରୁ ଆରମ୍ଭ କରି ଧାରା ବିବରଣୀ କିଭଳି ନିର୍ବିଘ୍ନରେ ଏବଂ ସୁଚାରୁ ରୂପରେ ଅତି ସୁନ୍ଦର ଭାବରେ ଶ୍ରୋତାମାନଙ୍କ ପାଖରେ ପହଞ୍ଚିବ, ତାର ପରିକଳ୍ପନା ଏବଂ ସଞ୍ଚାଳନ ଯେଉଁମାନେ କରନ୍ତି ସେମାନେ ହେଲେ ଜୟକିଶୋର ନାଗର, ଦୁର୍ଗା ମାଝୀ, ଦିଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା। ଆଉ ଯେଉଁମାନେ ଆମର ଆଜି ଏଇ ମହାପ୍ରଭୁଙ୍କର ପାବନ ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇଲେ, ସେ ହେଉଛନ୍ତି ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ସେପଟେ ଦ୍ୱିତୀୟ କେନ୍ଦ୍ରରେ ଆମର ଡକ୍ଟର ହରିହର କାନୁନଗୋ, ପ୍ରତାପ ତ୍ରିପାଠୀ, ଏମାନେ ସମସ୍ତେ ଦିନସାରା ଏବଂ ଦୀର୍ଘ ଦିନରୁ ତାଙ୍କର ଅଧ୍ୟୟନ ଜାରି ରଖି ଆଜି ମହାପ୍ରଭୁଙ୍କର ତଥ୍ୟ, ତତ୍ତ୍ୱ, ଭାବ, ଇତିହାସ ଏସବୁକୁ ଆପଣମାନଙ୍କ ପାଖରେ ପହଞ୍ଚିଛି, ପହଞ୍ଚାଇଛନ୍ତି। ଏବଂ ଏ ଭିତରେ ଯଦି କୌଣସି ଜାଗାରେ କିଛି ତ୍ରୁଟି ବି ହୋଇଯାଇଥିବ, ତାକୁ ଆପଣ ଉଦାର ହୃଦୟରେ କ୍ଷମା କରିବେ ଏବଂ ପରବର୍ତ୍ତୀ ସମୟରେ ପତ୍ର ମାଧ୍ୟମରେ ତାହା ଆକାଶବାଣୀକୁ ଜଣାଇଲେ ଆମେ ତାକୁ ପରବର୍ତ୍ତୀ ସମୟରେ ସଂଶୋଧନ କରିବାକୁ ମଧ୍ୟ ଚେଷ୍ଟା କରିବୁ। ମୋର ପ୍ରାର୍ଥନା ଆପଣମାନଙ୍କ ପାଖରେ ରହିବ ଯେ ମୁଁ ଆକାଶବାଣୀ ପରିବାରର ଜଣେ ବ୍ୟକ୍ତି, 2017 ସେବାନିବୃତ୍ତ ହେବା ପରେ ଏବେ ଜଣେ ବାହାର ଲୋକ ଭଳି ଆସିଲେ ମଧ୍ୟ ଆକାଶବାଣୀ ପରିବାର ମୋତେ ଶ୍ରଦ୍ଧା କରନ୍ତି, ମୁଁ ମଧ୍ୟ ଆକାଶବାଣୀ ପରିବାରର ସମସ୍ତ ସଦସ୍ୟଙ୍କୁ ଅସୀମ ଶ୍ରଦ୍ଧା କରେ। ତେଣୁ ମୋର ପରିବାର ଭିତରକୁ ମୁଁ ଆସିଛି, ତେଣୁ ମୁଁ ମଧ୍ୟ ଆପଣଙ୍କୁ ଏତିକି ଆଶ୍ୱସ୍ତ କରିପାରିବି ଯେ ଆପଣମାନଙ୍କର ଯାହା ମତାନ୍ତର ଯାହା ବି ଥିବ, ଆପଣମାନେ ୟା ପରବର୍ତ୍ତୀ ସମୟରେ ଆମକୁ ଜଣାଇବେ, ଜଣାଇଲେ ଆମେ ତାକୁ ପରବର୍ତ୍ତୀ ସମୟରେ ଆମର ସଂସ୍କାର କରିବା ପାଇଁ ଆମେ ଚେଷ୍ଟା କରିବୁ। ଆପଣ ଏବଂ ଆମମାନଙ୍କ ଭିତରେ ଏ ସୌହାର୍ଦ୍ଦ୍ୟ ଏବଂ ଏ ସଦ୍ଭାବନା ସବୁବେଳେ ଜାରି ଏଇଭଳି ରହିଥାଉ। ଆମର ସୌଭାଗ୍ୟ ହେଲା ନାହିଁ, ଆମେ ଦର୍ପଦଳନ ରଥର, ମା ସୁଭଦ୍ରାଙ୍କ ରଥର ଚାଳନ ଏବଂ ନନ୍ଦିଘୋଷ ରଥର ମହାପ୍ରଭୁଙ୍କର ରଥ ଟଣାର ଧାରା ବିବରଣୀ ଆପଣଙ୍କୁ ଦେଇପାରିଲୁ ନାହିଁ। ତେଣୁ ଆପଣ ଜାଣନ୍ତି, ଆକାଶବାଣୀ ସମୟରେ ଆରମ୍ଭ ହୁଏ ଏବଂ ସମୟରେ ଚାଲେ, ତେଣୁ ଆକାଶବାଣୀରେ ସମୟର ପରିବର୍ତ୍ତନ ନାହିଁ। ସମୟ ହେଉଛି ଆକାଶବାଣୀର ମୂଳ ପୁଞ୍ଜି ଏବଂ ସେହି ସମୟକୁ ଧାର୍ଯ୍ୟ କରି ଆକାଶବାଣୀ ସେକେଣ୍ଡ କଣ୍ଟା ଅନୁସାରେ ଚାଲେ। ସେଇଥିପାଇଁ 6 ପର୍ଯ୍ୟନ୍ତ ଆମେ ଧାର୍ଯ୍ୟ କରିଥିଲୁ ସମୟ, 6 ପରେ ଆକାଶବାଣୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଅଛି, ତାକୁ ଦୃଷ୍ଟିରେ ରଖି ଆମେ 6 ବେଳେ ଏହି ଧାରା ବିବରଣୀ ସମାପ୍ତ କରିବାକୁ ଯାଉଛୁ। ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅସୀମ ଧନ୍ୟବାଦ ଦେଇ, ଅଜସ୍ର ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରି ମହାପ୍ରଭୁଙ୍କ ନିକଟରେ ସମଗ୍ର ବିଶ୍ୱବାସୀଙ୍କର ଏବଂ ବିଶେଷ କରି ଆକାଶବାଣୀଙ୍କର ଆଶା, ଆକାଶବାଣୀର ଶ୍ରୋତାବର୍ଗଙ୍କର ସର୍ବ
ସର୍ବାଙ୍ଗୀନ।

0: ସର୍ବାଙ୍ଗୀନ କଲ୍ୟାଣ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରି ଆମର ଧାରା ବିବରଣୀ ଏଇଠି ସମାପ୍ତ କରି ଆମେ ଆପଣଙ୍କୁ ଆକାଶବାଣୀ କଟକ କେନ୍ଦ୍ରକୁ ଫେରାଇ ନେଉଛୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଧାରା ବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଭକ୍ତି ଗୀତ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ନରେନ୍ଦ୍ର ବେହେରାଙ୍କ ରଚନାରେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ୍।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଭକ୍ତି ଗୀତ ଆଜି ପାଇଁ ଏତିକି। ଆଜିର ଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ଭିକାରୀ ବଳ ଓ ମହମ୍ମଦ ଅଜିଜ। ଗୀତ ରଚନା କରିଥିଲେ ସଂଯୁକ୍ତା ମୁଦୁଲି ଓ ନରେନ୍ଦ୍ର ବେହେରା। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଶକ୍ତି ମିଶ୍ର, ଶୁଭାଶିଷ ଓ ଇରା ମହାନ୍ତି ଓ ତୁହିନ। ଗୀତ ରଚନା କରିଥିଲେ ଅବନୀ ରଞ୍ଜନ ଓ ଶୀର୍ଷାନନ୍ଦ ଦାସ କାନୁନଗୋ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଗୋଷ୍ଠୀ କୃଷି ଅଧିକାରୀ ପୋଲସରାର ଗଣେଶ୍ୱର ସାହୁ। ତ ପ୍ରଥମେ ଆମେ ଆମର କାର୍ଯ୍ୟକ୍ରମକୁ ସାହୁବାବୁଙ୍କୁ ସ୍ୱାଗତ ଜଣାଇବା। ସାହୁବାବୁ ନମସ୍କାର।
1: ନମସ୍କାର ମ୍ୟାଡମ।
0: ଆଜି ଯୋଉ ଆଲୋଚନା ରହିଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ପ୍ରକୃତରେ ଏ ଯୋଜନାଟି କ'ଣ?
1: ଆମର ଚାଷୀ ଭାଇଙ୍କ ଅବଗତ ନିମନ୍ତେ ମୁଁ ଜଣାଇ ଦଉଛି ଯେ ସବୁ ଚାଷୀ ଭାଇମାନେ ଜାଣିଥିବେ ଯେ ଗତ ଅକ୍ଟୋବର 11, 2025 ଏନ୍ଏସି କମ୍ପ୍ଲେକ୍ସ ପୁସା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ଆମର ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆମର ଯେଉଁ ଅନୁନ୍ନତ ଜିଲ୍ଲା ଅଛି, ଯେଉଁଠି ଲୋ ପ୍ରଡକ୍ଟିଭିଟି ଏବଂ ଯେଉଁଠି ଫ୍ୟାସିଲିଟି ଆପଣଙ୍କର ଇଜି ଲୋନ୍ ଫ୍ୟାସିଲିଟି ନାହିଁ, ସେହି ଜାଗାରେ କିଭଳି ଆମେ ପ୍ରଡକ୍ସନକୁ ବଢ଼ାଇବା, ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆପଣମାନେ ଜାଣିଥିବେ ଯେ ଏହି ଯୋଜନାରେ 6 ବର୍ଷ ପାଇଁ ଚାଲିବ, 2025-26 ରୁ 2030-31 ଚାଲିବ, ଯେଉଁଥିରେ ହାରାହାରି ବର୍ଷକୁ 24,000 କୋଟି ଟଙ୍କା ଖର୍ଚ୍ଚ ହେବ।
0: କାହିଁକି ପିଏମ୍ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରାଗଲା?
1: ଏଇଟା ଗୋଟେ ସମ୍ପୂର୍ଣ୍ଣ ଭାବରେ ଏକ ନୂଆ ସ୍କିମ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି। ଆର ମୂଳ ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନଙ୍କୁ ନୂଆ ନୂଆ ଟେକ୍ନୋଲୋଜି ସହିତ ଆମେ କିଭଳି ଅବଗତ କରାଇବା ଏବଂ ଚାଷୀମାନଙ୍କୁ ତାଙ୍କ କ୍ରପ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କିଭଳି ତାଙ୍କୁ ଇନ୍ସୁରାନ୍ସ କରିବା ପାଇଁ ଆମେ ତାଙ୍କୁ ଜଣାଇବା। ତା ସହିତ ଆମର କ'ଣ ହେଉଛି ନା ମାର୍କେଟ ଆକ୍ସେସ୍ କରିବା। ଆମର ତ ସାଧାରଣତଃ ପ୍ରଡକ୍ସନ ହୋଇଯିବ, ଯଦି ମାର୍କେଟ ଆମେ ଚାଷୀମାନଙ୍କୁ ଯୋଗାଇ ନଦେବା ତାହେଲେ ଆମର ଚାଷୀ ମଧ୍ୟ ତାର ଉଚିତ ଦାମ ପାଇପାରିବେ ନାହିଁ ଚାଷୀ ଭାଇମାନେ।
0: ସାହୁ ବାବୁ, ଏ ଯେଉଁ ପିଏମ୍ ଧନଧାନ୍ୟ କୃଷି ଯୋଜନାର କ'ଣ ସବୁ ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି?
1: ମୁଖ୍ୟତଃ ଯେଉଁ ମୂଳ ଲକ୍ଷ୍ୟ ଗୁଡ଼ା ଉଦ୍ଦେଶ୍ୟ ରଖି କରାହେଇଛି, ତା ପ୍ରଥମ ହେଉଛି ଲୋ ପ୍ରଡକ୍ଟିଭିଟିକୁ କିଭଳି ଆମେ ଓଭରକମ୍ କରିବା। ଆର ମୁଖ୍ୟ କାରଣ ହେଉଛି ଲୋ ପ୍ରଡକ୍ଟିଭିଟି ହେଲେ କ'ଣ ହେବ, ଚାଷୀ ଭାଇ ଅଧିକରୁ ଅଧିକ ପରିମାଣରେ ଆମର ଇନପୁଟ୍ ସବୁ ଖର୍ଚ୍ଚ କରିବେ ଚାଷ କ୍ଷେତ୍ରରେ। କିନ୍ତୁ ଇନପୁଟ୍ କହିଲେ ଆପଣଙ୍କର ସାର, ବିହନ, ବିଭିନ୍ନ ପ୍ରକାରର ଔଷଧ ସ୍ପ୍ରେ କରୁଛନ୍ତି କିମ୍ବା ଯେଉଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ଯଦି ପ୍ରଡକ୍ସନ୍ ଠିକ୍ ଟାଇମ୍ରେ ନ ଆସିବ ତାହେଲେ ଚାଷ ଭାଇମାନେ ମଧ୍ୟ ଲାଭାନ୍ୱିତ ହୋଇପାରିବେ ନାହିଁ। ଆଉ ଗୋଟେ ଜିନିଷ ହେଉଛି କ'ଣ ହେଉଛି ମଡରେଟ୍ କ୍ରପ୍ ଇଣ୍ଟେନ୍ସିଟି, ଆମର ଯେଉଁଟା କହୁଛନ୍ତି କ୍ରପ୍ ଇଣ୍ଟେନ୍ସିଟି ମାନେ ହେଉଛି ବର୍ଷକୁ କେତେ ଥର ଆପଣ ସେ ଜମିରେ ଚାଷ କରାହେଉଛି,
0: ମାନେ କେତେ ଥର

0: ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯିବ
1: କରାଯାଉଛି। ଆପଣଙ୍କର ଦେଖିବେ ଆମର ବୁନ୍ଦେଲଖଣ୍ଡ, ୟୁପିର ଯେଉଁ ବୁନ୍ଦେଲଖଣ୍ଡ ଅଛି ସେ ଏରିଆ ଗୁଡ଼ାରେ ସବୁ କମ୍ ଅଛି କ୍ରପ୍ ଇଣ୍ଡଷ୍ଟ୍ରି, ସେଥିଲାଗି ୟୁପିର ମ୍ୟାକ୍ସିମମ୍ ଜିଲ୍ଲାକୁ ଆମର ନିଆଯାଇଛି, ବହୁତ ଗୁଡ଼ିଏ ଜିଲ୍ଲାକୁ ନିଆଯାଇଛି, ପାଖାପାଖି 12 ଜିଲ୍ଲା ଯାଇଛି। ସେଭଳି ଆପଣଙ୍କର ମହାରାଷ୍ଟ୍ରରେ 9 ଜିଲ୍ଲା ଯାଇଛି, ଆପଣଙ୍କର ମଧ୍ୟପ୍ରଦେଶ ରାଜସ୍ଥାନରେ 8 ଜିଲ୍ଲା ଯାଇଛି, ଏବଂ ଆମ ଓଡ଼ିଶାରେ 4 ଜିଲ୍ଲାକୁ ପ୍ରଥମ କରି ଆପଣଙ୍କର ଚୁଜ୍ କରାହୋଇଛି। ଆମର ଓଡ଼ିଶାରେ ଯେଉଁ ଜିଲ୍ଲା ଗୁଡ଼ା ହେଉଛି ସେ ହେଉଛନ୍ତି ଆପଣଙ୍କର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଆଣ୍ଡ ନୂଆପଡ଼ା,
0: 4 ଜିଲ୍ଲା।
1: ଆଜ୍ଞା,
0: ତେବେ ଏଇ ଯୋଜନାର ଲାଭ କ'ଣ ସବୁ ରହିଛି?
1: ଏଇ ଯୋଜନାର ଆପଣ ଦେଖିବେ ବହୁତ କିଛି ଲାଭ ରହିଛି। କ'ଣ ହେଉଛି ଫାଷ୍ଟ ଜିନିଷ, ଆପଣ ଦେଖିବେ ଯେଉଁମାନେ ଆମର ସ୍ମଲ୍ ଆଉ ମାର୍ଜିନାଲ୍ ଫାର୍ମର ରହୁଛନ୍ତି, କ୍ଷୁଦ୍ର ଆଉ ନାମମାତ୍ର ଚାଷୀ, ସେମାନଙ୍କର ସାଧାରଣତଃ ଜମି ବହୁତ ଛୋଟ ଛୋଟ ଥାଏ, ଯାହାଫଳରେ ସେ କ'ଣ କରନ୍ତି ସେଥିରେ ବିଭିନ୍ନ ପ୍ରକାର ଇକ୍ୱିପମେଣ୍ଟ ସେମାନେ ବ୍ୟବହାର କରିପାରନ୍ତି ନାହିଁ। ତେଣୁ ସେଇମାନଙ୍କ କ୍ଷେତ୍ରରେ କିଭଳି ଆମର ଅଧିକ ପ୍ରଡ଼କ୍ସନ ବଢ଼େଇବା, ଅଧିକ ଉତ୍ପାଦନ ହେଲେ ତ ସେମାନଙ୍କର ଲାଭ 2 ଆସିବ, ତେଣୁ ସେ କ୍ଷେତ୍ରରେ ମଧ୍ୟ ସରକାର ତାଙ୍କୁ କିଭଳି ଅଧିକରୁ ଉନ୍ନତମାନର ବିହନ ଯୋଗାଇ ଦେବା, ଆପଣ ଉନ୍ନତମାନର ଟେକ୍ନୋଲୋଜି ଆପଣ ତାଙ୍କ ପାଖରେ ପହଞ୍ଚାଇବା, ଏବଂ ବିଭିନ୍ନ ପ୍ରକାରର ବୈଜ୍ଞାନିକ କୌଶଳ କିଭଳି ଆମକୁ ତାଙ୍କ ପାଖରେ ପହଞ୍ଚାଇଲେ ସେମାନେ ସେଇ ଟେକ୍ନୋଲୋଜିକୁ ବ୍ୟବହାର କରି ଅଧିକରୁ ଅଧିକ ପ୍ରଡ଼କ୍ସନ କରିବେ ତାହା ମଧ୍ୟ କରିବା। ଆଉ ଗୋଟିଏ ଜିନିଷ ହେଉଛି କ'ଣ, ଇରିଗେସନ୍ ଫ୍ୟାସିଲିଟି, ଯେଉଁଟା ଜଳସେଚନର ସୁବିଧା, କାହିଁକିନା ଜଳସେଚନ ଆପଣ ସାଧାରଣତଃ ଦେଖୁଥିବେ ଆମର ଚାଷ ସାଧାରଣତଃ ମୌସୁମୀ ଆସିଲେ ଆମର ମନସୁନ ହେଲେ ଯାଇକି ଆମର ଚାଷ ହେଉଛି, କିନ୍ତୁ ଯଦି ଇରିଗେସନ୍ ସେମାନଙ୍କୁ ଦେଇପାରିବା, ଯଥା ଆପଣଙ୍କର ବୁନ୍ଦା ଜଳସେଚନ, ସ୍ପ୍ରିଙ୍କ୍ଲର ଇରିଗେସନ୍, ଆ ଦ୍ୱାରା କ'ଣ ହେବ
0: ନା
1: ସିଞ୍ଚନ ପଦ୍ଧତି, ଆ ଦ୍ୱାରା କ'ଣ ହେବ ନା ଚାଷୀ ଆଉ ଯେତେବେଳେ ବର୍ଷା ନହେଲେ ବି ଆଉ ଅସୁବିଧା ଫେସ୍ କରିପାରିବ ନାହିଁ,
0: ମାନେ ସଞ୍ଚୟ ଜଳରେ ସେ ତାର ଚାଷ କାର୍ଯ୍ୟ
1: କରିପାରିବେ।
0: ଆଉ ଗୋଟେ କଥା ସାହୁ ବାବୁ, ଏଇ ଯେଉଁ ଭାରତ ବର୍ଷରେ ଆମର କେତୋଟି ଜିଲ୍ଲାରେ ଏହା ଆରମ୍ଭ କରାଯାଉଛି, ଯେମିତି ଆପଣ କହିଲେ ଯେ ଟିକେ ଆଗରୁ ଓଡ଼ିଶାରେ ଆମର 4 ଜିଲ୍ଲାକୁ ଚିହ୍ନଟ
1: କରାଯାଇଛି,
0: ତ ଭାରତରେ ଏଭଳି କେତୋଟି ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି?
1: ପ୍ରଥମ ଥର ପାଇଁ ଭାରତର 100 ଜିଲ୍ଲାକୁ ନିଆଯାଇଛି। ଯେଉଁ ଜିଲ୍ଲାଗୁଡ଼ା ଆପଣଙ୍କର ଲୋ ପ୍ରଡକ୍ଟିଭିଟି ଅଛି, ଆକ୍ସେସିବିଲିଟି ନାହିଁ, କ୍ରେଡିଟ୍ ଫାସିଲିଟି ଏତେ ନାହିଁ, ସେଇ ଜିଲ୍ଲାଗୁଡ଼ାକୁ କରାଯାଇଛି।
0: କେଉଁମାନେ ଏଥିରେ ଆବେଦନ କରିପାରିବେ, ମାନେ କେଉଁ ପ୍ରକାର ଚାଷୀ ଏହି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ନିଜକୁ ଆବେଦନ କରିବେ?
1: ଏଇଟା ଗୋଟେ ବଢ଼ିଆ କ୍ୱେଶ୍ଚିନ୍ ମ୍ୟାଡ଼ାମ୍ ପଚାରିଛନ୍ତି ଆପଣ, କାହିଁକିନା ଆମର ତ ସାଧାରଣତଃ ଆମେ ଭାବୁଥିବା ଯେ ଆମର ଯେଉଁ ଜିଲ୍ଲାର ଅଛନ୍ତି ସବୁ ବ୍ଲକ୍ ବି ଇଭିନ୍ କଭର କେଉଁଠି ବି ହୋଇପାରୁନଥାଇପାରେ, କିନ୍ତୁ ପ୍ରାୟତଃ କଭର ହେଉଛି। ଏଥିରେ ସାଧାରଣତଃ ଫୋକସ୍ କରାହେଇଛି ଯେଉଁମାନେ କ୍ଷୁଦ୍ର ଆଉ ନାମମାତ୍ର ଚାଷୀ, ତାଙ୍କୁ ନିଆହେଇଛି ପ୍ରଥମ କରି। ତାପରେ ଆପଣଙ୍କର କିଏ ଆସିବେ ନା ଆମର ମହିଳା ଚାଷୀ, କାରଣ ମହିଳା ଚାଷୀଙ୍କୁ ଆମେ ଯଦି ଆତ୍ମନିର୍ଭରଶୀଳ କରାଇବା, ସଶକ୍ତ କରାଇବା, ତାହେଲେ ଯାଇକି ଆମ ସମାଜର ଉନ୍ନତି ଘଟିବ। ଆପରେ ଆଉ ଥାର୍ଡ ପଏଣ୍ଟରେ କେଉଁମାନେ ଆସୁଛନ୍ତି, ଆମର ଯୁବ ଚାଷୀ, କାହିଁକି ନା ଯୁବକମାନଙ୍କ ଧୀରେ ଧୀରେ କ'ଣ ହେଉଛନ୍ତି ନା ଚାଷ କ୍ଷେତ୍ରରୁ ଟିକେ ମୁହଁ ବୁଲାଉଛନ୍ତି, କାହିଁକି ନା ସେ ପାରମ୍ପରିକ ପଦ୍ଧତିରେ କୃଷି କରିବା ଦ୍ୱାରା ସେତେ ଲାଭ ହେଉନି। ସେଥିଲାଗି ଏଥିରେ ନୂଆ ଟେକ୍ନୋଲୋଜିର ଇଣ୍ଟରଭେନ୍ସନ୍ ହେବ, ଆପଣଙ୍କର ନୂଆ ନୂଆ ଜ୍ଞାନକୌଶଳ ପ୍ରୋଭାଇଡ଼ କରାହେବ, ଡ୍ରୋନ୍ ଟେକ୍ନୋଲୋଜି ଏଠି ବ୍ୟବହାର କରାଯିବ, ନୂଆ ଟେକ୍ନୋଲୋଜି ବୁନ୍ଦା ଜଳସେଚନ ହେବ, ସ୍ପ୍ରିଙ୍କ୍ଲର ହେବ, ତେଣୁ ଆ ଦ୍ୱାରା କ'ଣ ହେବ ନା ଯୁବଚାଷୀମାନେ ଆଗକୁ ଆସିବେ ଚାଷ କରିବା ପାଇଁ। ସେଭଳି ଆଉ କେଉଁମାନେ କରିବେ, ଆପଣଙ୍କର ଦେଖିବେ ଯେଉଁମାନେ ଏପିଓ, ଯେଉଁମାନେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ ଅଛନ୍ତି, ସେମାନଙ୍କର ରୋଲ୍ ଏଠି କ'ଣ ରହିବ,
0: କୃଷକ ସଂଗଠନ,
1: ସଂଗଠନ କୃଷକ ସଂଗଠନ ମାନେ କ'ଣ କରିବେ, ତାଦ୍ୱାରା ନା ସେମାନେ ବିଭିନ୍ନ ପ୍ରକାରର କୋଲ୍ଡ ଷ୍ଟୋରେଜ୍ କରିପାରିବେ, ଶୀତଳ ଭଣ୍ଡାର କରିପାରିବେ, ତେଣୁ ଚାଷୀମାନଙ୍କୁ ମଧ୍ୟ ଆମର ପ୍ରୋକ୍ୟୁରମେଣ୍ଟରେ ମଧ୍ୟ ସେମାନେ ସାହାଯ୍ୟ କରୁଛନ୍ତି, ଯେଉଁ ଧାନ କିଣା ଯେଭଳି ହେଉଛି ସେଭଳି ମୁଗ, ବିରି, ଡାଲି ଏସବୁତର ମୋର କିଣା ବିକାରେ ସେମାନେ ସାହାଯ୍ୟ କରିପାରିବେ। ଆଉ ଗୋଟେ କ'ଣ ହେଉଛି ନା ଆ ସହିତ ମଧ୍ୟ ଆଲାଏଡ୍ ସେକ୍ଟର ଯେଉଁମାନେ ରହୁଛନ୍ତି, ଆମର କ'ଣ କୃଷି ସହିତ ଜଡ଼ିତ ଅନ୍ୟାନ୍ୟ ବିଭାଗ ରହୁଛି, ସବୁ ମତ୍ସ୍ୟ ବିଭାଗ ରହୁଛନ୍ତି, ପ୍ରାଣୀ ସମ୍ପଦ ବିଭାଗ ରହୁଛନ୍ତି, ସେ ବିଭାଗର ମଧ୍ୟ ଚାଷୀମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ।
0: ଏଠି ଆଉ ଗୋଟେ କଥା ପ୍ରଶ୍ନ ଆସୁଛି ସାହୁ ବାବୁ, କୃଷକ ରେଜିଷ୍ଟ୍ରେସନ କରିଥିବେ ନା ଅନଲାଇନ୍ରେ କରିବେ ନା କେମିତି କ'ଣ କରିବେ?
1: ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ମ୍ୟାଡମ୍, କାହିଁକିନା ଆମେ ପ୍ରଥମେ ଆଗେ ଚେକ୍ କରିବା ଯେ ଆମ ଜିଲ୍ଲାଟା ଆଗେ ଏଇ ପ୍ରଧାନମନ୍ତ୍ରୀଙ୍କର ଧନଧାନ୍ୟ କୃଷି ଯୋଜନା ଜିଲ୍ଲା ହିସାବରେ
0: ଅନ୍ତର୍ଭୁକ୍ତ
1: ହୋଇଛି କି ନାହିଁ, ତାହେଲେ ଯାଇକି ଆମେ କ'ଣ କରିପାରିବା, ଆପ୍ଲାଏ କରିପାରିବା। ଯେହେତୁ ଆମର ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମର ଯେଉଁ 4 ଜିଲ୍ଲା ହୋଇଛି, କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଆଉ ନୂଆପଡ଼ା, କେବଳ ଏହି ଜିଲ୍ଲାର ଚାଷୀମାନେ ଏଥିରେ ଆପ୍ଲାଏ କରିବେ। ଏଥିପାଇଁ କ'ଣ କରିବାକୁ ପଡ଼ିବ ଆପଣଙ୍କୁ ନା ଆମର ପ୍ରତି ଡିଷ୍ଟ୍ରିକ୍ଟରେ ଜଣେ କଣ୍ଟାକ୍ଟ ଡିଷ୍ଟ୍ରିକ୍ଟ ଧନଧାନ୍ୟ ସମିତି ଅଛି, ଏହି ସମିତିର ହେଡ୍ ହେଉଛନ୍ତି ଜିଲ୍ଲାପାଳ, ପ୍ରତି ଡିଷ୍ଟ୍ରିକ୍ଟରେ ଅଛି। ତେଣୁ ଏହିସବୁ ଯେଉଁ ଚାଷୀମାନେ ଅନ୍ତର୍ଭୁକ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ସେମାନଙ୍କର ରେଜିଷ୍ଟ୍ରେସନ ଡିଟେଲ କହିବାକୁ ଗଲେ ଆପଣଙ୍କର ଆଧାର ନମ୍ବର, କୃଷକ ଆଇଡି ସେମାନଙ୍କର ଥିବ, ଜମି ପଟ୍ଟା ଥିବ ସେମାନଙ୍କର, ଲ୍ୟାଣ୍ଡ ରେକର୍ଡ ସବୁ ରହିଥିବ, ଏବଂ ଆପଣଙ୍କର ଚାଷୀ ପ୍ରମାଣପତ୍ରଟା ହେଉଛି ମୁଖ୍ୟ, ଯେଉଁଟାକି ଆମର କୃଷି ବିଭାଗ ଦ୍ୱାରା জারি করা যাই।
0: তো এইসব জনে আবেদন।

0: ଏଠି ସାହୁ ବାବୁ ମୁଁ ଗୋଟେ କଥା ପଚାରିବି, ଏଇଟା ତ ଆପଣ କହିଲେ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର, ଯେମିତି ଆଧାର କାର୍ଡ, ତାର ଜମି ପଟ୍ଟା, ତାପରେ ତାର ଯାହା ଯାହା ସବୁ ଅନ୍ୟାନ୍ୟ କାଗଜ ପତ୍ର ଥିବ, ବୟସ ସୀମା ସେମିତି କଣ ଅଛି କି? ମାନେ ବୟସ ଜଣେ ଚାଷୀର 50 ଭିତରେ କି 60 ଭିତରେ ଏମିତି କଣ ରହିଛି?
1: ନାଇଁ, ସେମିତି କିଛି ବୟସ ସୀମା ନାହିଁ। ଚାଷୀ ହଉଛି ଯେତେ ଦିନ ପର୍ଯ୍ୟନ୍ତ ଚାଷ କରିପାରେ ସେ ଚାଷୀ,
0: ଯଦି ସେ ସୁସ୍ଥ ଅଛି,
1: ସୁସ୍ଥ ଅଛନ୍ତି, ଚାଷ କରୁଛନ୍ତି, ଆପ୍ଲାଇ
0: ଏଥିରେ ଆବେଦନ
1: କରିପାରିବେ।
0: ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତ ମହାନ୍ତି। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରଥଯାତ୍ରାରେ ରତ୍ନବେଦୀରୁ ନବଦିନାତ୍ମକ ଯାତ୍ରାରେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି। ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ। ଆସନ୍ତାକାଲି 75 ଅମୃତ ଭାରତ ରେଳ ଷ୍ଟେସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 7 ଷ୍ଟେସନର ହେବ ଉଦ୍ଘାଟନ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଅତି ପ୍ରବଳ ବର୍ଷା ହେବା ନେଇ 5 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିଛନ୍ତି। ସମୟ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଚାଲିଛି। ଅପରାହ୍ନ ପ୍ରାୟ 5 ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହେଉଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
2: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ବଡ଼ଦାଣ୍ଡରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଘଣ୍ଟା, ଖୋଳତାଳ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠୁଛି। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ଅପରାହ୍ନରେ ରଥ ଉପରେ ଚିତା ଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହଦେବ ତିନି ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ଚାରମଳ ଫିଟା, ଘୋଡ଼ା ଏବଂ ସାରଥୀ ଯୋଜା ଯାଇଥିଲା। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଜନସମୁଦ୍ର ବଡ଼ଦାଣ୍ଡରେ ଭକ୍ତିର ଜୁଆର ସୃଷ୍ଟି ହୋଇଛି। ବର୍ଷାରେ ଭିଜି ଭାବ ବିନୋଦିଆଙ୍କୁ ଭାବପିହୁଳ ହୋଇ ଦର୍ଶନ କରୁଛନ୍ତି ଅଗଣିତ ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀୟ।
1: ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ୱଷ୍ଟ ହୋଇନାହିଁ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ପରମ୍ପରା ଅନୁସାରେ ଆଜି ରଘୁନାଥ ମଠ ପର୍ଯ୍ୟନ୍ତ ରଥଟଣା ହେଉଛି। ଆସନ୍ତାକାଲି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅପରାହ୍ନ 2 ରଥଟଣା ଯିବ। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଭାବମୟ ପରିବେଶ ମଧ୍ୟରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାରେ 7 ବ୍ଲକର 100 ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ରଣପୁର ସମେତ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଭକ୍ତି, ନିଷ୍ଠା, ଉତ୍ସାହ ସହକାରେ ରଥଯାତ୍ରା ସମ୍ପନ୍ନ ହୋଇଛି। ରଣପୁର ରାଜା ଦିଲୀପ କୁମାର ନରେନ୍ଦ୍ର ତିନି ରଥରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ବଣିଆ, ଶରଣକୂଳ, ରାଜସୁନାଖଳା ସମେତ 27 ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି। ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ରଥରେ ସନ୍ଧ୍ୟା ଆଳତୀ କରାଯାଇ ସର୍ବସାଧାରଣ ଦର୍ଶନର ପରମ୍ପରା ରହିଛି। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଆଜି ରଥଟଣା ହେଉଥିବା ବେଳେ ଦେବଗଡ଼ ଜିଲ୍ଲାରେ ଆସନ୍ତାକାଲି ରଥଟଣା ହେବ। ରାୟଗଡ଼ା ଜିଲ୍ଲାରେ ରାୟଗଡ଼ା ସମେତ ମୁନିଗୁଡ଼ା, ଗୁଣୁପୁର, କାଶୀପୁର ଆଦି ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ସମାଗମରେ ରଥଟଣା ହୋଇଛି। ନୂଆପଡ଼ା ଜିଲ୍ଲା ପତିତପାବନ ମନ୍ଦିରରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଓ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ମହିଳା ଶ୍ରଦ୍ଧାଳୁମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ। କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଆଦିବାସୀ ମୁଖ୍ୟ ଛେରାପହଁରା ନୀତି ସମ୍ପାଦନ କରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶ୍ରଦ୍ଧାଳୁମାନେ ମଧ୍ୟ ରଥଟଣାରେ

ହୋଇଥିଲେ। ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ବାଉଁଶୁଣୀ ମନମୁଣ୍ଡା ଆଦି ସ୍ଥାନରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବୌଦ୍ଧଠାରେ ରଥାରୂଢ଼ ତିନି ଠାକୁରଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥ ଟଣାଯାଇ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 75ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପତ୍ରକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପାଠ୍ୟକ୍ରମ ଅଧୀନରେ ନବମ ଶ୍ରେଣୀରେ ତୃତୀୟ ଭାଷାର ଅଧ୍ୟୟନ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ। ଏହି ଭାଷା ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିଲେ ଛାତ୍ରଛାତ୍ରୀମାନେ ଏଥିସହିତ ପରିଚିତ ହୋଇପାରିଥାନ୍ତେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ନବମ ଶ୍ରେଣୀ ପାଠ୍ୟକ୍ରମରେ ତୃତୀୟ ଭାଷା ଆରମ୍ଭ ନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତାମତ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବୀ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ପ୍ରଶମନ ଓ ଗ୍ରାମାଞ୍ଚଳରେ ସ୍ୱେଚ୍ଛାସେବୀ ବାହିନୀ ଗଠନ, ଭୁବନେଶ୍ୱର ଓ କଟକ ସହରାଞ୍ଚଳରେ ଜଳ ନିଷ୍କାସନ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ହିଟ୍ୱେଭ୍ର ପ୍ରଭାବ ହ୍ରାସ ପାଇଁ 1,77,00,000 ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଙ୍ଗଲ ନିଆଁ, ବଜ୍ରପାତ, ସାପକାମୁଡ଼ା, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ସୁରକ୍ଷିତ, ସଚେତନ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋହାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର, ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ପାଣିପାଗ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ, ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
25 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

0: ମୁଖ୍ୟ ସମ୍ବାଦ ପୁଣି ଥରେ। ରଥଯାତ୍ରାରେ ରତ୍ନବେଦୀରୁ ନବଦିନାତ୍ମକ ଯାତ୍ରାରେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି, ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ। ଆସନ୍ତାକାଲି 75ଟି ଅମୃତ ଭାରତ ରେଳ ଷ୍ଟେସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 7ଟି ଷ୍ଟେସନର ହେବ ଉଦ୍ଘାଟନ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ, ଏବଂ ଅତି ପ୍ରବଳ ବର୍ଷା ହେବା ନେଇ 5ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ରଥଯାତ୍ରା ମାନବପାଦର ଜୟଯାତ୍ରା। ଆଲେଖ୍ୟ ଆଦିତ୍ୟ ନାରାୟଣ ଦାସ, ଉପସ୍ଥାପନରେ ମୁଁ ସରିତା ସାହୁ। ଶ୍ରୀଜୀଉଙ୍କର ବାର ମାସରେ ଅନୁଷ୍ଠିତ ହୁଏ ତେର ଜାତ, ତନ୍ମଧ୍ୟରୁ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ୟତମ। ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କାହିଁ କେଉଁ ଆବାହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ସ୍କନ୍ଦପୁରାଣ ଓ ବ୍ରହ୍ମପୁରାଣରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। କିମ୍ବଦନ୍ତୀ ଅନୁସାରେ ମା ସୁଭଦ୍ରା ନିଜର ମାଉସୀ ଘରକୁ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିବାରୁ ରଥଯାତ୍ରାର ସୂତ୍ରପାତ ହୋଇଥିଲା। ମାନବୀୟ ଲୀଳାର ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରକଟ ଓ ଅପ୍ରକଟ ଦାରୁ ବିଗ୍ରହ। ଆମ୍ଭେମାନେ ଯେପରି ସପରିବାର ଆନନ୍ଦରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁ, ଲୀଳାମୟ ଶ୍ରୀଜଗନ୍ନାଥ ମହାପ୍ରଭୁ ମଧ୍ୟ ସେହିପରି ଯାତ୍ରାର ଆନନ୍ଦ ନେବା ପାଇଁ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବର୍ଷକୁ ଥରଟିଏ ରତ୍ନସିଂହାସନ ଛାଡ଼ି 9 ଦିନ ପାଇଁ ରଥରେ ଯାତ୍ରା କରିଥାନ୍ତି ଜନ୍ମସ୍ଥାନ ଗୁଣ୍ଡିଚା ଘରକୁ। ଏହି ଯାତ୍ରାରେ ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଶ୍ରୀଜୀଉଙ୍କର ଏହି ବିଶ୍ୱବନ୍ଦିତ ରଥଯାତ୍ରାକୁ ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଜନସାଧାରଣ, ସାଧୁ ସନ୍ଥ, ତପସ୍ୱୀ ପରିବ୍ରାଜକ, ଧର୍ମ ପ୍ରଚାରକ ଏବଂ ମହାପୁରୁଷମାନେ। ପୁରୀର ଏହି ଦୁର୍ଲଭ ରଥଯାତ୍ରାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ। ରଥ ଉପରେ ରାଜାଙ୍କର ଛେରାପହଁରା କାର୍ଯ୍ୟ ଯାତ୍ରାର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥାଏ। ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ମଣିଷର ପୁନର୍ଜନ୍ମ ହୁଏ ନାହିଁ। ଦାରୋଦିଅଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଅନନ୍ୟ ରଥଯାତ୍ରା ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଯଜ୍ଞବେଦୀ ଯାତ୍ରା, ଜନ୍ମବେଦୀ ଯାତ୍ରା, ଆଡ଼ପମଣ୍ଡପ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ଦଶବତାର ଯାତ୍ରା ଏବଂ ସର୍ବୋପରି ପତିତପାବନ ଯାତ୍ରା ନାମରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ସାଧାରଣ ମଣିଷଙ୍କ ଭଳି ମହାପ୍ରଭୁ ଯାତ୍ରା କରୁଥିବା ବେଳେ ତାଙ୍କର ରଥ କିନ୍ତୁ ପ୍ରତିବର୍ଷ ନୂତନ ଭାବେ ତିଆରି ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ଏବଂ ମା ସୁଭଦ୍ରାଙ୍କର ଦେବଦଳନ ରଥକୁ ଯଥାକ୍ରମେ ହଳଦିଆ, ସବୁଜ ଏବଂ କଳା ରଙ୍ଗର କପଡ଼ାରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀଜୀଉମାନେ ରତ୍ନସିଂହାସନ ପରିତ୍ୟାଗ କଲା ପରେ ପହଣ୍ଡିରେ ବିଜେ ହୋଇ 3ଟି ସୁସଜ୍ଜିତ ରଥରେ ରଥାରୂଢ଼ ହୋଇଥାନ୍ତି। ରଥରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଶ୍ରୀଜୀଉମାନଙ୍କ ରଥକୁ ଆନନ୍ଦରେ ଟାଣି ଟାଣି ନେଇଥାନ୍ତି ଶରଧାପାଲିର ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଗୁଣ୍ଡିଚାଘର ସମ୍ମୁଖରେ 3ଟି ରଥ ଲାଗିଲା ପରେ ଠିକ୍ ଶ୍ରୀମନ୍ଦିର ପରେ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପାଖରେ ଶୁଖିଲା ଓ ଶଙ୍କୁଡ଼ି ଭୋଗ ଲାଗୁ ହୋଇଥିବା ବେଳେ ରଥରେ କେବଳ ଶୁଖିଲା ଭୋଗ ଅର୍ପଣ କରାଯାଇଥାଏ। ରଥ ଉପରୁ ଶ୍ରୀଜୀଉ ଧାଡ଼ିପହଣ୍ଡିରେ 7 ଦିନ ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବିଜେ ହେବା ପରେ ଏଠାରେ ଭକ୍ତମାନଙ୍କ ପାଇଁ ଆଡ଼ପ ଅଭଡ଼ାର ବ୍ୟବସ୍ଥା କରାଯାଇଥାଏ। ମହାପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା ପାଇଁ ସମଗ୍ର ଶରଧାବାଲି ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥାଏ। ଆଡ଼ପ ମଣ୍ଡପ ବା ଜନ୍ମବେଦୀରେ ଶ୍ରୀଜୀଉଙ୍କର ଦର୍ଶନ, ବିଶେଷ କରି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କଲେ ମନୁଷ୍ୟ ଅଶେଷ ପୁଣ୍ୟଫଳ ଅର୍ଜନ କରିବା ସହିତ ଜନ୍ମ ମୃତ୍ୟୁଚକ୍ରରୁ ମୁକ୍ତ ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଶ୍ରୀମନ୍ଦିର ଭଳି ସମସ୍ତ ପ୍ରକାର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ ନେଇ ଯାତ୍ରା କରିଥାନ୍ତି, ମାତ୍ର ମହାଲକ୍ଷ୍ମୀ ମହାପ୍ରଭୁଙ୍କ ସହିତ ଆସିନଥାନ୍ତି। ଏଥିପାଇଁ ମା ଲକ୍ଷ୍ମୀ ପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି। ହେରାପଞ୍ଚମୀ ଦିନ ଲୁଚି ଛପି ଆସି ଅଭିମାନିନୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥର କାଠକୁ ଭାଙ୍ଗି ଦିଅନ୍ତି। ଶ୍ରୀଜୀଉଙ୍କର ଘୋଷଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ଲୋକାରଣ୍ୟ ହେଉଥିବା ବେଳେ ଶ୍ରୀମନ୍ଦିରର ରତ୍ନସିଂହାସନ ସହିତ ଭିତର ବେଢ଼ା ସମ୍ପୂର୍ଣ୍ଣ ରୂପେ ନିରବି ଯାଇଥାଏ। ଲୀଳାମୟ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବ ଆଉ ଭକ୍ତିର ଠାକୁର। ଓଡ଼ିଆ

0: ମୌଡ଼ମଣି ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁ ସକଳ ଧର୍ମ ସମ୍ପ୍ରଦାୟ ଜାତି ବର୍ଣ୍ଣ ତଥା ସର୍ବୋପରି ସମାଜର ସମନ୍ୱୟର ଏକ ପ୍ରାଣବନ୍ତ ଦେବତା। ସେ ଦୃଶ୍ୟ ଏବଂ ଅଦୃଶ୍ୟର ଏକ ଅଦ୍ଭୁତ ରହସ୍ୟମୟ ଠାକୁର। ସମଗ୍ର ବିଶ୍ୱ ତଥା ମାନବବାଦର ସେ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ ବା ଉଦ୍ଘୋଷକ। ପ୍ରଭୁଙ୍କର ଭାବରେ ସମସ୍ତେ ବନ୍ଧା ପଡ଼ିଥାନ୍ତି। ଭକ୍ତ ମହାପ୍ରଭୁଙ୍କର ସେବା କରି ଯେପରି ଆନନ୍ଦ ପାଇଥାଏ, ପ୍ରଭୁ ମଧ୍ୟ ଭକ୍ତର ସେବା ଗ୍ରହଣ କରି ସମ ପରିମାଣରେ ପରିତୃପ୍ତ ହୋଇଥାନ୍ତି। ସାଧାରଣ ଲୋକର ଜୀବନଯାତ୍ରା ପରି ରଥଯାତ୍ରା ହେଉଛି ଶାନ୍ତି, ମୈତ୍ରୀ, ପ୍ରଗତି, ଏକତା, ଅଖଣ୍ଡତା ତଥା ମାନବବାଦର ଜୟଯାତ୍ରା।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା ରଥଯାତ୍ରା ମାନବବାଦର ଜୟଯାତ୍ରା। ଆଲେଖ୍ୟ ଆଦିତ୍ୟ ନାରାୟଣ ଦାସ, ଉପସ୍ଥାପନା ସରିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
3: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
5: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
6: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କଲ୍ହ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି କାଳିଚରଣ କଳା ଏବଂ ତାଙ୍କର ସାଥୀ କଳାକାରମାନେ।

କାଳିଚରଣ କଳା ଏବଂ ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚିରାଂ କଳା, ଆଦିତ୍ୟ କଳା, ଘାସିରାମ କଳା, ନରେନ୍ଦ୍ର କଳା, ଗୁଞ୍ଜାପୂର୍ତ୍ତି, ମନସା ହେମ୍ରମ, ସାବୁଆ କଳା, ଘାସିରାମ କଳା ଏବଂ ବିଜୟଲକ୍ଷ୍ମୀ କଳା।

ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜୀଉଙ୍କ ତିନିରଥ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହରିୟାଣାରେ ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର କରିବେ ଶୁଭାରମ୍ଭ। ଓଡ଼ିଶାର 7 ଷ୍ଟେସନ ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କରିବେ ଉଦ୍ଘାଟନ। ଚଳିତ ବର୍ଷ ଭାରତରେ ରେକର୍ଡ ସଂଖ୍ୟକ 376 ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ସେରି କୋରେସ୍କି ମନୋନୀତ। ଏବଂ କାର୍ଡିଫ୍ଠାରେ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି। ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଅପରାହ୍ନ ପ୍ରାୟ 5:00 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହେଉଛି। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରାରେ ବାହାରିଛନ୍ତି। ଘଣ୍ଟ ଘଣ୍ଟା ଖୋଳତାଳ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ଅପରାହ୍ନରେ ରଥ ଉପରେ ଚିତାଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ଚାରମାଳ ଫିଟା, ଘୋଡ଼ା ଏବଂ ସାରଥୀ ଯୋଚା ଯାଇଥିଲା। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଭିଡ଼ କାରଣରୁ ଅଘଟଣ ଘଟି ଜଣେ ଶ୍ରଦ୍ଧାଳୁଙ୍କର ପ୍ରାଣହାନୀ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଅପରାହ୍ନରେ ଚଣ୍ଡିଗଡ଼ ଯାତ୍ରା କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 6,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ହରିୟାଣାର ଜିନ୍ଦ ରେଳଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ଏହି ପ୍ରକ୍ରିୟା ଜଳୀୟ ବାଷ୍ପକୁ ଉପ ଉତ୍ପାଦରେ ପରିଣତ କରିଥାଏ, ଯାହାଫଳରେ କାର୍ଯ୍ୟକ୍ଷମ ସମୟରେ ଏଥିରେ କାର୍ବନ୍ ନିର୍ଗମନ ଶୂନ୍ୟ ହୋଇଥାଏ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତରେ ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯାହାକି ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ସବୁଠାରୁ ଦୀର୍ଘତମ ହାଇଡ୍ରୋଜେନ୍ ଚାଳିତ ଯାତ୍ରୀ ଟ୍ରେନ୍ ମଧ୍ୟରେ ଅନ୍ୟତମ। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିଖା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର 75 ପୁନଃନିର୍ମିତ ରେଳଷ୍ଟେସନ ଉଦ୍ଘାଟନ କରିବେ। ଦେଶର 20 ରାଜ୍ୟରେ 75 ଅମୃତ ଷ୍ଟେସନ ଉଦ୍ଘାଟନ ଏହି ଯୋଜନାରେ ଏକ ଉଲ୍ଲେଖନୀୟ ମାଇଲ୍ଖୁଣ୍ଟ ସାବ୍ୟସ୍ତ କରିବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ। ବିରାସତ ବି ବିକାଶ ବି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଏହି ମେଗା ପ୍ରକଳ୍ପରେ ଓଡ଼ିଶାର 7 ପ୍ରମୁଖ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ରହିଛି। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଭାରତରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ 376 ମିଲିୟନ୍ ଟନ୍ ଏବଂ ଉଦ୍ୟାନ କୃଷି ସାମଗ୍ରୀ 377 ମିଲିୟନ୍ ଟନ୍ରେ ପହଞ୍ଚିଛି। ପାଣିପାଗ ପରିବର୍ତ୍ତନ ସତ୍ତ୍ୱେ ଏହା ସମ୍ଭବପର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ବର୍ତ୍ତମାନ ବୈଜ୍ଞାନିକମାନେ ପ୍ରତ୍ୟକ୍ଷ ଭାବେ କୃଷି କ୍ଷେତ୍ରକୁ ଯାଇ କୃଷକମାନଙ୍କ ସହ ଯୋଗାଯୋଗ କରୁଛନ୍ତି। କ୍ଷେତ ବଚାଓ ଅଭିଯାନ ଅଧୀନରେ 1657 ଜଣ ବୈଜ୍ଞାନିକ 728 ଜିଲ୍ଲାରେ ପହଞ୍ଚପାରିଛନ୍ତି। ଏହିସବୁ ଜିଲ୍ଲାର ପ୍ରାୟ 1 କୋଟି କୃଷକମାନଙ୍କ ସହ ଯୋଗାଯୋଗ ରକ୍ଷା କରିପାରିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ଆଇସିଏଆର୍ 100 ଅଭିଯାନ ଅଧୀନରେ 100 ଯୁବ ବୈଜ୍ଞାନିକ ଗ୍ରାମ ଆହ୍ୱାନର ଶୁଭାରମ୍ଭ କରିବେ। ଏହି ଆହ୍ୱାନ କ୍ରମେ ଯୁବ ବୈଜ୍ଞାନିକମାନେ ଜାତୀୟ ସ୍ତରରେ ପ୍ରତିଯୋଗୀ ମନୋଭାବ ନେଇ କାର୍ଯ୍ୟ କରିବା ସହ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ପରିବେଶ ସ୍କାର୍ଟ କୃଷି ଆଦି ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗର ବ୍ୟବହାର କରିବେ। ସେ କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ 100ଟି ପରିବେଶ ସ୍କାର୍ଟ ଗ୍ରାମ ବିକଶିତ କରାଯିବ। ଏହି ଗ୍ରାମଗୁଡ଼ିକ ପରିବେଶ ଅନୁକୂଳ, ଦୀର୍ଘସ୍ଥାୟୀ ଏବଂ ଅତ୍ୟାଧୁନିକ କୃଷି ନିମନ୍ତେ ମଡେଲ ଭଳି କାର୍ଯ୍ୟ କରିବ। ଭାରତୀୟ କୃଷି ଗବେଷଣା ପରିଷଦ ଗତବର୍ଷ 44 ଶସ୍ୟର 386 ପ୍ରକାର ଉନ୍ନତ କିସମ ବିହନ ବାହାର କରିପାରିଛି। ସେଥିମଧ୍ୟରୁ 94% ପରିବେଶ ଅନୁକୂଳ ଏବଂ 20 ପ୍ରକାର ଜୈବିକ ଜାତୀୟ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମଗ୍ର ବିଶ୍ୱ ତଥା ଦେଶର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଏକ ଲେଖା ମାଧ୍ୟମରେ ସେ ତାଙ୍କର ପିଲାଦିନର ସ୍କୃତିଚାରଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଭଜନ ଗାନ କରି ସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି। ସମଗ୍ର ବିଶ୍ୱରେ ଲୋକମାନଙ୍କର ଦୁଃଖ ଶୋକ ଦୂର କରିବା ଲାଗି ପ୍ରଭୁ ଜଗନ୍ନାଥ ସର୍ବଦା ଉପସ୍ଥିତ ଥାଆନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପାଠ୍ୟକ୍ରମ ଅଧୀନରେ ନବମ ଶ୍ରେଣୀରେ ତୃତୀୟ ଭାଷାର ଅଧ୍ୟୟନ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଭାଷା ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିଲେ ଛାତ୍ରଛାତ୍ରୀମାନେ ଏଥିସହିତ ପରିଚିତ ହୋଇପାରିଥାନ୍ତେ। ଜଷ୍ଟିସ୍ ବିଭି ନାଗରାତନ ଏବଂ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ନବମ ଶ୍ରେଣୀ ପାଠ୍ୟକ୍ରମରେ ତୃତୀୟ ଭାଷା ଆରମ୍ଭ ନ କରିବା ଲାଗି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତାମତ ଦେଇଛନ୍ତି। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ସେରି କୋରେସ୍କିଙ୍କ ନାମ ସେଠାକାର ସଂସଦରେ ଅନୁମୋଦିତ ହୋଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କୋରେସ୍କିଙ୍କ ନାମ ସୁପାରିଶ କରିଥିଲେ। କୋରେସ୍କି ୟୁକ୍ରେନ୍ର ଜାତୀୟ ତୈଳ ଏବଂ ଗ୍ୟାସ୍ କମ୍ପାନୀ ନାପ୍ତୋଗାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ 2025 କାର୍ଯ୍ୟ କରୁଥିଲେ। ୟୁକ୍ରେନ୍ରେ ଶହଶହ ସଂଖ୍ୟକ ବିକ୍ଷୋଭକାରୀ ପ୍ରତିରକ୍ଷା ମନ୍ତ୍ରୀ ମିଖାଇଲ ଫେଡରୋଭଙ୍କୁ ବହିଷ୍କାର କରିବା ନେଇ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ଏହା ସାମରିକ ସଂସ୍କାରମୂଳକ ପଦକ୍ଷେପରେ ବାଧା ସୃଷ୍ଟି କରିବ ବୋଲି ଚେତାବନୀ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଷାଢ଼ି ବିଜ୍ ଅବସରରେ କୁଚି ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା କୁଚି ସମ୍ପ୍ରଦାୟ ପକ୍ଷରୁ ନୂତନ ବର୍ଷ ରୂପେ ପାଳନ କରାଯାଇଥାଏ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଆଷାଢ଼ି ବିଜ୍ ପର୍ବ କୁଚି ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ରୁଧିମନ୍ତ କରେ ବୋଲି କହିଛନ୍ତି। ଟୋକିଓଠାରେ ଚାଲିଥିବା ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଅଲିମ୍ପିକ୍ ବିଜେତା ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଚୀନ୍ର ପ୍ରତିଯୋଗୀ ହାନ୍ ୟୁଙ୍କୁ 8-1 ପରାସ୍ତ କରି ବିଜୟୀ ହୋଇଛନ୍ତି। ସିନ୍ଧୁ ଆସନ୍ତାକାଲି ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ। କାର୍ଡିଫର୍ ସୋଫିଆ ଗାର୍ଡେନ୍ଠାରେ ଚାଲିଥିବା 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 21 ଓଭରରେ 3 ୱିକେଟ୍ ହରାଇ 111 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ରେ ଭାରତ 1-0 ଆଗୁଆ ରହିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜୀଉଙ୍କ ତିନିରଥ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହରିୟାଣାରେ ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର

କରିବେ ଶୁଭାରମ୍ଭ। ଓଡ଼ିଶାର 7ଟି ଷ୍ଟେସନ ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କରିବେ ଉଦ୍ଘାଟନ। ଚଳିତ ବର୍ଷ ଭାରତରେ ରେକର୍ଡ ସଂଖ୍ୟକ 376 ମିଲିୟନ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ସେରି କୋରେସ୍କି ମନୋନୀତ ଏବଂ କାର୍ଡିଫ୍ଠାରେ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସମ୍ବଲପୁର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ଏବଂ ରାଜସ୍ୱ ସେବାରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। କଲମ 2 ସୁଧାରରେ ସମ୍ବଲପୁର ଜିଲ୍ଲା ଚମତ୍କାର କାମ କରିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବସୁନ୍ଧରା ଯୋଜନାରେ ପଟା ଆବଣ୍ଟନ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଅଛି ଓ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମିପଟ୍ଟା ରହିବ ବୋଲି ସେ କହିଛନ୍ତି।
1: ସମ୍ବଲପୁର ଜିଲ୍ଲାର ବିକାଶର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଭାବରେ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି, ଇଏ ଦୁଇଟା ବିଷୟ ଥିଲା। ଏଥିରେ କଲମ 2 କରେକ୍ସନରେ ସମ୍ବଲପୁର ଜିଲ୍ଲା ବହୁତ ଚମତ୍କାର କାମ କରିଛି। 90% ପାଖାପାଖି ଲୋକଙ୍କର ଜମିର କଲମ 2 କରେକ୍ସନ ସରିଗଲାଣି। ବସୁନ୍ଧରା ଯୋଜନାରେ ମଧ୍ୟ ଆମେ ସିଚୁଏସନ୍ ମୋଡ଼କୁ ପଳେଇ ଆସିଲୁଣି ଲୋକଙ୍କୁ ଜମି ଆବଣ୍ଟନ କରିବାର କ୍ଷେତ୍ରରେ। ସ୍କୁଲ କଲେଜକୁ ପଟ୍ଟା ଦେବାରେ ମଧ୍ୟ ବହୁତ ଆଗକୁ ଅଗ୍ରଗତି ହେଇଛି ଏବଂ ଡିସେମ୍ବର ଶେଷ ସୁଦ୍ଧା ଆମେ ନିଷ୍ପତ୍ତି କରିଛୁ ଗଙ୍ଗାଧର ମେହେର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ଭିସିୟୁ ଏବଂ ଭୀମସା, ଇଏ 4 ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଜମି ଆମେ ଦେଇସାରିଲୁଣି, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆହେଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି, ରେଲୱେ ନିଜେ କରୁଛି। ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ତାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଯେ ସେମାନଙ୍କୁ ଆଡ଼ଭାନ୍ସ ପୋଜିସନ ଦେଇଦେବି। NHIରେ ମଧ୍ୟ 4 ବଡ଼ ବଡ଼ କାମ, ରିଙ୍ଗ ରୋଡ୍ ହେଉଛି ଯେଉଁଟା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ। ତାର ବାହାରେ ଆପଣଙ୍କର ସମ୍ବଲପୁରରୁ ଝାରସୁଗୁଡ଼ା ଏକ ସ୍ୱତନ୍ତ୍ର ଜାତୀୟ ରାଜପଥ, ଏବେ ରାଜ୍ୟ ରାଜପଥ ଅଛି, ତାର ବାହାରେ ଆଉ ଗୋଟେ ଜାତୀୟ ରାଜପଥ ମଧ୍ୟ ହେଉଛି ଯେଉଁଥିରେ ଏ ରାସ୍ତାଟା ଗୁଡ଼ିଏ ଇଣ୍ଡଷ୍ଟ୍ରି ଥିବା କାରଣରୁ ଯେଉଁ ଅସୁବିଧାର ସମ୍ମୁଖୀନ ଲୋକ ହେଉଛନ୍ତି ଏବେ ସିଧା ଜାତୀୟ ରାଜପଥ ମାଧ୍ୟମରେ ଝାରସୁଗୁଡ଼ାରେ ପହଞ୍ଚି ଯାଇପାରିବ।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ୟା, ଅଭିଯୋଗ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଶିଶୁ ଓ ମାତୃବର୍ଗଙ୍କ ସୁସ୍ଥତା ତଥା ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁର ଗସ୍ତ କରି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜୀବିକା ମିଶନ ଏବଂ ପର୍ଯ୍ୟଟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ପୋଷଣ ହିତାଧିକାରୀଙ୍କର ସ୍ଥିତି, ଶିଶୁଙ୍କ ଉଚ୍ଚତା, ଓଜନ ମାପର ଦକ୍ଷତା, ଅଙ୍ଗନବାଡ଼ି କେନ୍ଦ୍ରର ଗ୍ରେଡିଂ, ଫର୍ଟିଫାଏଡ୍ ରାଇସ୍ ବଣ୍ଟନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆଦ୍ୱିକା କ୍ଲବ, ସୁଭଦ୍ରା ହେଲ୍ପଡେସ୍କ, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଦକ୍ଷତା ମିଶନ, ମିଶନ ବାସଲ୍ୟ, ବେବି ପଏଣ୍ଟ, ଆଫ୍ଟର କେୟାର ହୋମ୍ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ସହିତ ଏହି ସବୁ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମଣ୍ଡପଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ଉଦ୍ଘାଟନ କରିଥିବା ବେଳେ 5 ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗ ସ୍ଥାପନ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ସୁଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅବସରରେ ଯୁବବର୍ଗଙ୍କ ପାଇଁ ଏମ୍ଏସ୍ଏମ୍ଇ, ପିଏମ୍ଜିପି, PMFME ଆଦି ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଓ ସୁଯୋଗ ସମ୍ପର୍କରେ ଅବଗତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ସାମର୍ଥ୍ୟର ଉନ୍ମୋଚନ ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ସମ୍ବଲପୁର ଆନୁକୂଲ୍ୟରେ ଏହି ପରିସଂଖ୍ୟାନ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶକ ରାହୁଲ ପଟେଲ ଯୋଗ ଦେଇଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:30। ଶ୍ରୋତାବନ୍ଧୁ, ସମୟ ହୋଇଯାଇଛି ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଶୁଣିବା ପାଇଁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଜପଡ଼ା। କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
4: ହଁ ଭାଇ, କାହାରେ ଚାଲ ହଉ,
5: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା
5: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
5: ଚାଲ।

କାଳିଆରେ ତତେ କେମିତି ଡାକିଲେ, କେମିତି ଭଜିଲେ ମତେ ଟିକେ ଆଶ୍ରା ଦେବୁ। ତୋ କଥା ଅନୁସାରେ ମୁଁ ସବୁ କିଛି କରିବି। ତୋ ଇଚ୍ଛା ଅନୁସାରେ ମୋର ମନ ବୃନ୍ଦାବନକୁ ସଜାଇ ଦେ, ଯେଉଁଠିକି ସତରେ ନହେଲେ ବି ମୁଁ ସ୍ୱପ୍ନରେ ହେଲେ ବି ତୋରି ଭକ୍ତିରେ ତୋରି ପ୍ରେମରେ ହଜିଯାଏ। ଏହାକୁ ଗାଇ ଶୁଣାଉଛନ୍ତି ରଶ୍ମିରେଖା ମହାପାତ୍ର।

ଆହେ ପ୍ରଭୁ, ତୁମଠାରେ ମୁଁ ଆଉ କିଛି ଅଳି ଅର୍ଦ୍ଦଳି କରୁନି, ସବୁ ଆବେଦନ ଫେରେଇ ଆଣିବି। ମୋ ମନର ସବୁ ଦୁଃଖ ଯାତନାକୁ ମନରେ ମାରି ମଥା ପାତି ତୁମ ପାଖରେ ଛିଡ଼ା ହେବି, ଆଉ ସବୁ ଭୁଲିଯିବି ତୁମକୁ ନ ପାଇବାର ଦୁଃଖ। ଏହାକୁ ଗାଇ ଶୁଣାଉଛନ୍ତି ପ୍ରେମ କୁମାର ପାତ୍ର।

ହେ ପ୍ରଭୁ ଜଗନ୍ନାଥ, ତୁମେ ବଡ଼ ଛଳିଆ, ଗୋପୀମାନେ ତୁମକୁ ବହୁତ ଭଲ ପାଆନ୍ତି ବୋଲି ତାଙ୍କୁ କଥା ଦେଇ ଭଣ୍ଡେଇ ଗୋପପୁର ଛାଡ଼ି ମଥୁରାକୁ ଚାଲିଗଲ। ତମର ସେଇ ଅକୁହା ଭକ୍ତି ପ୍ରେମରେ କି ମନ୍ତ୍ର ଥିଲା ଯେ ଗୋପୀମାନଙ୍କ ମଧ୍ୟରେ ରାଧା ସବୁଦିନ ଝୁରି ଝୁରି ମରୁଛି। ସତରେ ତୁମେ କି ରସମନ୍ତ୍ର ରାଧାଙ୍କୁ ଦେଇଛ? ଏକଥା ଗାଇ ଶୁଣାଉଛନ୍ତି ସୃଷ୍ଟିହତା।

ଭକତଙ୍କ ଦୁଃଖ ସୁଖ ହାରି ଗୁହାରି ସବୁ ନ ବୁଝିଲେ ଛଳିଆ କାଳିଆକୁ ଭଲ ଲାଗେନି। ଏଇ ନା ଗୀତ ଯେତେ ଶଙ୍ଖ ହୁଳହୁଳି ହରିବୋଲ ଧ୍ୱନି କଲେ ମଧ୍ୟ ଭକତଙ୍କ ଲାଗି ରଥଯାତ୍ରା ବେଳେ ସେ ନିଜେ ତାଙ୍କର ନନ୍ଦିଘୋଷ ରଥକୁ ଅଟକାଇ ଦିଅନ୍ତି। ନନ୍ଦିଘୋଷ ରଥରେ ତାଙ୍କର ସେଇ ମନଲୋଭା ରୂପ କାନ୍ତି ଚକାନୟନ ହସ ହସ ମୁଖ ମଣ୍ଡଳକୁ ଦେଖି ଭକ୍ତ ବିମୋହିତ ହୋଇଯାଆନ୍ତି। ଫଳରେ ରଥ ଦୌଡ଼ିକୁ ଧରିଲା ମାତ୍ରକେ ପ୍ରଭୁ ତାଙ୍କର ନନ୍ଦିଘୋଷ ରଥକୁ ଆଗକୁ ଆଗକୁ ନେଇଯାଆନ୍ତି। ଏହାକୁ ଗାଇ ଶୁଣାଉଛନ୍ତି ଦିଲୀପ କୁମାର ଦାସ।

0: ଶୁଣିଲେ ସଙ୍ଗୀତ ରୂପକ ଅଝଟ କାଳିଆ, ପରିବେଷଣ କରିଥିଲେ ଅଜିତ କୁମାର ପାଣିଗ୍ରାହୀ ଏବଂ ସାଥୀ ଶିଳ୍ପୀମାନେ। ସେମାନେ ହେଲେ ସୃଷ୍ଟି ହତା, ରଶ୍ମିରେଖା ମହାପାତ୍ର, ପ୍ରେମ କୁମାର ପାତ୍ର, ସଞ୍ଜୟ କୁମାର ମହାପାତ୍ର ଏବଂ ଦିଲୀପ କୁମାର ଦାସ। ବାଦ୍ୟଯନ୍ତ୍ରରେ ସହଯୋଗିତା ବିଭୂତି ଭୂଷଣ ବେହେରା, ସଞ୍ଜୟ କୁମାର ମହାପାତ୍ର, ଶେଖ ସରାଫତ ତଲ୍ଲି, ଲୋପାମୁଦ୍ରା ପାଣିଗ୍ରାହୀ ଏବଂ ଦୀପାଞ୍ଜଳି ଜ୍ୟୋତିଷୀ। ରଚନା ଅଜିତ କୁମାର ପାଣିଗ୍ରାହୀ, ସ୍ୱର ସଂଯୋଜନା ସଞ୍ଜୟ କୁମାର ମହାପାତ୍ର, ପ୍ରଯୋଜନା ଲକ୍ଷ୍ମଣ ପାଲେୟା।
1: ଆମର ଶ୍ରୋତାବନ୍ଧୁ ମାନଙ୍କୁ, ଆମର ଚାଷୀ ଭାଇ ମାନଙ୍କୁ, ସମସ୍ତଙ୍କୁ ଏଇ ପବିତ୍ର ରଥଯାତ୍ରା ପାଇଁ ଶୁଭେଚ୍ଛା। ତେବେ ଏଇ ଯୋଉ ସଙ୍ଗୀତ ରୂପକ ଅଝଟ କାଳିଆ ଆପଣମାନଙ୍କୁ କିପରି ଲାଗିଲା, ଏ ସମ୍ପର୍କରେ ମତାମତ ଦେଇ ନିଶ୍ଚିତ ଆମ ଆକାଶବାଣୀ ବାରିପଦାକୁ ଚିଠି ଖଣ୍ଡେ ଲେଖିବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002, ଜିଲ୍ଲା ମୟୂରଭଞ୍ଜ।
0: ଏହି ରଥଯାତ୍ରା ଅବସରରେ ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଚାଷୀଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଚପଡ଼ା। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସମୟ ରାତି 8ଟା। ଶ୍ରୋତାବନ୍ଧୁ, ସମୟ ହୋଇଯାଇଛି ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶୁଣିବା ପୂର୍ବରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5000।

0: ଟଙ୍କାରେ, ଏକ କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଶ୍ରୋତାବନ୍ଧୁ, ଗୀତଟି ଶୁଣିବାକୁ ଚାହିଁ ଅନୁରୋଧ କରିଛନ୍ତି ଖାନୁଆରୁ ବିରଞ୍ଚି କାର୍ତ୍ତିକ, ଗିରିଜା ଶଙ୍କର, ଜ୍ୟୋତି ଶଙ୍କର, ଭବାନୀ ଶଙ୍କର, ଦେବାଶିଷ ସନ୍ତୋଷ, ଅରବିନ୍ଦ, ସୁଷମା ସୁରମା, ମନୋରମା ସତ୍ୟଭାମା, ମାମା ସୀମା, ରଞ୍ଜିତା, ପ୍ରତିମା, ଗୁଗ୍ଲୁ, ଖୁସି ଓ ବାପ୍ଲୁ। ଆପଣମାନେ ଅନୁରୋଧ କରିଥିବା ଚଳଚ୍ଚିତ୍ରଟି ହେଉଛି ହମ୍ ଆପକେ ଦିଲ୍ ମେ ରହତେ ହେଁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ସାନୁ ଓ ଅନୁରାଧା ପଡ଼ୱାଲ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ଉଦଳାରୁ ରାମବାବୁ, ହରିଶ, ସୀମା, ଗୀତା, ବିକାଶ, ମାନସ, ରାଜା, ପ୍ରଭାକର ଓ ତାଙ୍କର ଅନେକ ସାଥୀ ଶ୍ରୋତା। ତେବେ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆପଣମାନଙ୍କ ଅନୁରୋଧର 1942 ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରର ଏହି ଗୀତଟି ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ସାନୁ ଓ କବିତା କୃଷ୍ଣମୂର୍ତ୍ତି।

ଶ୍ରୋତାବନ୍ଧୁ, ଏଥର ଝିଙ୍କିରିଆ ବରକନ୍ଦରୁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ରମାକାନ୍ତ ମାନସ, ଅଜୟ ମିଥୁନ, ମଞ୍ଜିତ, ମାନୁ, ଟୁଟୁ, ଶୁଭେନ୍ଦୁ, ସଦାଶିବ ଓ ଅନିତା। ଆପଣମାନଙ୍କ ପସନ୍ଦର ଚଳଚ୍ଚିତ୍ରଟି ହେଉଛି ବାସ୍ତବ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସନୁ ନିଗମ ଓ କବିତା କୃଷ୍ଣମୂର୍ତ୍ତି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବୀରଜାରା ଚଳଚ୍ଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ରୂପ କୁମାର ରାଠୋଡ ଓ ଲତା ମଙ୍ଗେସ୍କର। ଏହି ଗୀତଟିକୁ ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ତୁଳସୀ ଚଉରା ୱାର୍ଡ ନମ୍ବର 14 ବାରିପଦାରୁ ରମେଶ ଚନ୍ଦ୍ର ବେହେରା, ସୁମତୀ ବେହେରା, ମୀରା କଟି ବାପୁନି, ଶୁଭ, ରିଶୁ ଓ ତାର ଅନେକ ସାଥୀ ଶ୍ରୋତା।

0: ଶେଷ ହେଲା ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ। ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପିଷୁ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଓ ନିବେଦିତା ବାରିକ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ହୋ ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
5: କାଇଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
6: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
5: କାଇଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
6: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
7: শুভ সন্ধ্যা শ্রোতা বন্ধু।
8: নমস্কার শ্রোতা বন্ধু,
7: অনেক অনেক শুভেচ্ছা সহ আরম্ভ করুছু আপনার চিঠিপত্রর উত্তরক নিয়ে কার্যক্রম সমীপিছু। উপস্থাপনার মু বীণাপাণি সিং এবং মো সহিত অছন্তি নিবেদিতা বারিক।
8: তেবে শ্রোতা বন্ধু, মোর মধ্যে আপনার বহুত বহুত শুভেচ্ছা এবং অভিনন্দন।
7: আউ বহুত বহুত ସ୍ୱାଗତ ମଧ୍ୟ ଆମର ଏଇ ସମୀପିଶୁର ଆସରକୁ। ନିବେଦିତା, ମୁଁ କାହିଁକି କିଛି ଜାଣିପାରୁନି, ସମୟଟା ଭାରି ନିଷ୍ଠୁର ନା ଅତି ଆପଣାର। ସେ ସିନା ଚାଲିଯାଏ କିନ୍ତୁ ଢାଳି ଦେଇଯାଏ ଜୀବନରେ ଅନେକ ଅଲିଭା ଦାଗ ଆଉ ଅନେକ ସ୍ମୃତି ସ୍ମୃତି ସ୍ମୃତି ସ୍ମୃତି।
8: ହଁ ଅପା, ସ୍ମୃତି ସେ କେବେ ଚୈତାଳି ତ କେବେ ଝାଞ୍ଜି, ପୁଣି ଅପା ସେ କେବେ ହସାଏ ତ ପୁଣି କେବେ କନ୍ଦାଏ।
7: ହଁ ନିବେଦିତା, ସ୍ମୃତିରେ ଧୂଳିର ଆସ୍ତରଣ ଯେତେ ପଡ଼ିଲେ ବି ତାହା କେବେ ଲିଭେ ନା, ବରଂ ମନ ଆଇନାରେ ହଜିଲା ସ୍ମୃତି ସବୁ ଗୋଟିକ ପରେ ଗୋଟିଏ ଆପେ ଆପେ ମନେ ପଡ଼ିଯାନ୍ତି।
8: ହଁ ଅପା, ମନେ ପଡ଼ିଯାନ୍ତି ଖିଆଲି ସମୟର ବେଖିଆଲି ଢଙ୍ଗରେ। ତେବେ ଅପା, ସମୟ କଣ ଆମକୁ ଛାଡୁଛି? ସେ ପରା ଇସାରା ଦେଲାଣି ପ୍ରଥମ ଚିଠିଟିକୁ ପଢ଼ିବାକୁ।
7: ତେବେ ନିବେଦିତା, ଡେରି ନକରି

0: ଶୀଘ୍ର ଶୀଘ୍ର ପଢ।
1: ହଁ ଅପା, ପ୍ରଥମେ ଅପା ଶୁଭେଚ୍ଛା ବାର୍ତ୍ତା।
2: ବା ତେବେ ପଢ ପଢ।
1: ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଶାଳମୁଣ୍ଡୁଳିରୁ ଅଭିଜିତ, ଅଭିନାଶ, ସିପ୍ରା, ପାତୁ, ମିନୁ, ମୁନା, ସାରଥୀ ଏବଂ ତାରିଣୀ। ସେହିପରି ବାସିପିଠାରୁ ଗଣେଶ, ତୁଫାନ, ସମୀର, ବିଶ୍ୱନାଥ, ଛୁଟୁ, ହରିମୋହନ, ସିପୁନ, ପପୁନ ଏବଂ ଆରତୀ। ପୁଣି କପ୍ତିପଦାରୁ ଜୟନ୍ତ, ଲିପିକା, ସନ୍ତୋଷ, ମୁକେଶ, ସନ୍ମୀରା, ବିଥିକା ଏବଂ ମୋନାଲିସା। ଆହୁରି ଖୁଣ୍ଟାରୁ ପ୍ରୀତିପୁଷ୍ପ, ମଧୁଛନ୍ଦା ଏବଂ ବନହଂସୀ। ପୁଣି ଶୁଳିଆପଦାରୁ ଦୀର୍ଘାୟୁ, ସତାୟୁ, ତାପସ, ସୁଧାଂଶୁ, ଅଭିନୟ ଏବଂ ସତ୍ୟପ୍ରକାଶ। ସେହିପରି ମୁର୍ଗାବାଡ଼ି ଗୋଲେଇରୁ ପଲ୍ଲବୀ, ପଲ୍ଲିଶ୍ରୀ, ମୀନା, ପ୍ରଭାସ, ଗୁଣ୍ଡୁରୀ ଏବଂ କ୍ରିଷ୍ଣା। ପୁଣି ରଙ୍ଗାମାଟିଆରୁ ରସାନନ୍ଦ, କାଳୀପଦ, ଲମ୍ବୋଦର, ମାନସ, ପ୍ରମଥ, ପ୍ରତାପ, ମୋହନ ଓ ହରି। ଏବଂ ମଧୁବନରୁ ପିଣ୍ଟୁ, ଚିଣ୍ଟୁ, ସବିତା, ନରେନ୍ଦ୍ର, ରମେଶ, କାର୍ତ୍ତିକ, ସବ୍ୟସାଚୀ, ପାର୍ବତୀ, ରୀନା, ସ୍ୱପ୍ନା ଏବଂ ସୁମିତ୍ରା। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ପବିତ୍ର ରଥଯାତ୍ରା ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ନମସ୍କାର।
2: ଆମର ମଧ୍ୟ ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ପ୍ରତି ନମସ୍କାର। ଶ୍ରୋତା ବନ୍ଧୁ,
1: ପୁଣି ସେମାନେ ସବୁ ଲେଖିଛନ୍ତି ଅପା ବହୁତ ପ୍ରତୀକ୍ଷାର ପରେ ଆସିଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଜଗତର ନାଥ ଜଗନ୍ନାଥ ଆସିବେ ନନ୍ଦିଘୋଷ ରଥରେ ଚଢ଼ି, ଦର୍ଶନ ଦେବେ ସବୁ ଭକ୍ତଙ୍କୁ, ଭକ୍ତଙ୍କର ଦୁଃଖ କଷ୍ଟକୁ ଲାଘବ କରିବେ। ତେବେ ଅପା ବହୁତ ବହୁତ ଶୁଭେଚ୍ଛା ଆକାଶବାଣୀ ବାରିପଦା କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ। ଭଗବାନଙ୍କ ନିକଟରେ ଆମର ଏତିକି ଗୁହାରି, ସମସ୍ତ ଶ୍ରୋତାଙ୍କର ତଥା ବାରିପଦା ଆକାଶବାଣୀ କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କର ଦୁଃଖକୁ ଘଣ୍ଟ ଘୋଡ଼ାଇ ରଖନ୍ତୁ। ପ୍ରଭୁଙ୍କ କୃପାରୁ ସମସ୍ତେ ସୁଖରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ସ୍ୱାସ୍ଥ୍ୟ ସମସ୍ତଙ୍କର ଭଲରେ ରହୁ, ବଳିଷ୍ଠ ହୁଅନ୍ତୁ ସମସ୍ତେ, ମନ ହେଉ ସ୍ୱଚ୍ଛ ଆଉ ପବିତ୍ର।
2: ବାହ ଶ୍ରୋତା ବନ୍ଧୁ, ବାହ, ଆପଣଙ୍କର ବାର୍ତ୍ତା ଆମ ମନରେ ଭରିଦେଲା କଳା ସାଆନ୍ତଙ୍କ ପ୍ରତି ଅଗାଧ ଭକ୍ତି ଭାବନା। ସେ ତ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଅନ୍ତର୍ଯ୍ୟାମୀ, ସେ ଶୂନ୍ୟ ପୁରୁଷ, ପୁରୁଷୋତ୍ତମ ପ୍ରଭୁଙ୍କୁ ଆମ ଦୁହିଁଙ୍କର ମଧ୍ୟ ପ୍ରାର୍ଥନା। ଆମର ସବୁ ଶ୍ରୋତା ଭାଇମାନେ ଦୀର୍ଘାୟୁ ହୁଅନ୍ତୁ, ତାଙ୍କ ଶରୀର ହେଉ ଚଳଚଞ୍ଚଳ ଆଉ ବଳିଷ୍ଠ, ସେମାନେ ହୁଅନ୍ତୁ କର୍ମଠ, ନୀତିନିଷ୍ଠ ଏବଂ କର୍ତ୍ତବ୍ୟ ପରାୟଣ। ମନରେ ଭରିଯାଉ ଅନେକ ଆନନ୍ଦ, ଅନେକ ଉତ୍ସାହ ଓ ଉଦ୍ଦୀପନା, ପ୍ରଭୁଙ୍କ ପ୍ରତି ରହୁ ଅସୀମ ଭକ୍ତି ଭାବନା। ତାଙ୍କର ଦିନଚର୍ଯ୍ୟା ପ୍ରଭୁଙ୍କ ଭଜନରୁ ଆରମ୍ଭ ହେଉ ଆଉ ଶେଷ ହେଉ ପ୍ରଭୁଙ୍କ ଧ୍ୟାନରେ, କର୍ମମୟ ଜୀବନ ହେଉ ସାର୍ଥକ, ଏହା ହିଁ ଆମ ଦୁହିଁଙ୍କର ଗୁହାରି ଜଗତର ନାଥ ଜଗନ୍ନାଥଙ୍କ ଠାରେ। ତେବେ ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ବାଙ୍ଗ୍ରିପୋଷିରୁ ସହଦେବ, ସଞ୍ଜୀବ, ଚନ୍ଦ୍ରକାନ୍ତ, ପରମେଶ୍ୱର, ହାଡ଼ିବନ୍ଧୁ ଏବଂ ଦିବାକର। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର।
2: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର। ଶ୍ରୋତା ବନ୍ଧୁ,
1: ପୁଣି ସେମାନେ ଲେଖିଛନ୍ତି ଅପା ଆମେ ସମସ୍ତେ ରେଡିଓ ପ୍ରିୟ, ଆମେ ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ବହୁତ ଭଲ ମଧ୍ୟ ଲାଗୁଛି। ଏବେ ତ ବର୍ଷା ହେଉଛି, ବର୍ଷା ହେଲେ ହିଁ ଚାଷୀ ତରତର ହୁଏ ଚାଷ କରିବାକୁ, ପନିପରିବା ଚାଷ ହେଉ କିମ୍ବା ଧାନ ଚାଷ। ଚାଷୀ ଯେତେ ତତ୍ପର ହେବ ଚାଷ କରିବାକୁ ଲୋକମାନେ ସେତେ ଭଲରେ ରହିବେ, କାହିଁକି ନା ବିଭିନ୍ନ ପ୍ରକାର ଚାଷ ଚାଷୀଙ୍କୁ ଲାଭବାନ କରାଇବ। ତେବେ ଅପା ଆମେ ସବୁ ଚାଷୀ ଲୋକ ଚାଷବାସ କାର୍ଯ୍ୟକ୍ରମ ଶୁଣିବାକୁ ବହୁତ ଭଲ ପାଉ, ଚାଷବାସ କାର୍ଯ୍ୟକ୍ରମ ଶୁଣି ସେଥିରୁ କିଛି ଶିକ୍ଷା ଲାଭ କରୁ ଆଉ ଚାଷ କାମରେ ଲଗାଇ ଘର ଚଳାଇବା ସହ ଉପାର୍ଜନ କ୍ଷମ ମଧ୍ୟ ହୋଇପାରିଛୁ, ପିଲାଛୁଆଙ୍କୁ ପାଠ ମଧ୍ୟ ପଢ଼ାଉଛୁ। ତେବେ ଅପା ଆମର ଅନୁରୋଧ ଏହି ବର୍ଷା ଋତୁରେ ବିଭିନ୍ନ ଚାଷ ସମ୍ପର୍କରେ ବହୁଳ ଭାବରେ ପ୍ରଚାର ପ୍ରସାର କରିବାକୁ। ତିନି ଭାଇଙ୍କୁ ଆମର ଅନୁରୋଧ ରହିଲା ଅପା, ଶୁଣିବା ଅପେକ୍ଷାରେ ରହିଲୁ, ଦୁଇ ଅପା ତିନି ଭାଇଙ୍କୁ ନିଶ୍ଚିତ ଜଣାଇଦେବେ। ଶେଷରେ ଦୁଇ ଅପାଙ୍କୁ ପୁଣି ଥରେ ନମସ୍କାର।
2: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ, ଅନୁରୋଧ ମଧ୍ୟ ପ୍ରଣିଧାନ ଯୋଗ୍ୟ। କଥାରେ ଅଛି ଶ୍ରୋତା ବନ୍ଧୁ, ଚାଷ ଅଛି ଯାହାର କି ଆନନ୍ଦ ତାହାର। ବହୁତ ସୌଭାଗ୍ୟର କଥା ଆପଣମାନେ ସବୁ ଚାଷୀ ଲୋକ, ଲୋକଙ୍କୁ ଆହାର ଯୋଗାଉଛନ୍ତି ଆପଣମାନେ ସମସ୍ତେ। ଚାଷବାସ କାର୍ଯ୍ୟକ୍ରମରେ ତ ବିଭିନ୍ନ ପ୍ରକାର ଚାଷ ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି ପ୍ରତ୍ୟେକ ଦିନ। ଆପଣମାନେ ନୀତି ରେଡିଓ ଶୁଣନ୍ତୁ, ଆପଣଙ୍କ ପସନ୍ଦ ଯୋଗ୍ୟ କାର୍ଯ୍ୟକ୍ରମ ନିହାତି ଶୁଣିପାରିବେ। ବହୁତ ଖୁସିର କଥା ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ଚାଷ କରୁଛନ୍ତି, ମନ ନିଶ୍ଚିତ ଭାବରେ ପ୍ରଫୁଲ୍ଲ ରହୁଥିବ, ସବୁବେଳେ କର୍ମରେ ବ୍ୟସ୍ତ ରହୁଛନ୍ତି ନା, ଆଗାମୀ ଦିନ ପାଇଁ ଖାଦ୍ୟ ଯୋଗାଉଛନ୍ତି। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧକୁ ଆମେ ମନେ ରଖିଲୁ, ପ୍ରତ୍ୟେକ ଦିନ ରେଡିଓ ଶୁଣନ୍ତୁ, କେବଳ ଚାଷବାସ ନୁହେଁ ସବୁ କାର୍ଯ୍ୟକ୍ରମ ଶୁଣନ୍ତୁ। ଆହୁରି ଭଲ ଭଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାର ପ୍ରସାର କରାଯାଉଛି, ସେଗୁଡିକ ମଧ୍ୟ ଶୁଣିକି ସୁଚିନ୍ତିତ ମତାମତ ଦେଇ ଚିଠି ନିଶ୍ଚୟ ଦିଅନ୍ତୁ, ହେଲା। ପରବର୍ତ୍ତୀ ଚିଠି ନେବେ ତ।
1: ଏଥର ଚିଠିଟି ଦେଇଛନ୍ତି ବମ୍ବେ ଛକରୁ କଳ୍ପନା, ସୁଇଟି, ରଞ୍ଜିତା, ଇପ୍ସିତା, ପ୍ରିୟଙ୍କା, ପ୍ରମିଳା, ଶେଖର, ପ୍ରକାଶ, ଟୁକୁନା, ସମୀର ଏବଂ ଶୁଭ୍ରାଂଶୁ। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ବର୍ଷା ଭିଜା ନମସ୍କାର ଏବଂ ରଥଯାତ୍ରା ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ।
2: ଆମର ମଧ୍ୟ ବର୍ଷା ଭିଜା ପ୍ରତି ନମସ୍କାର ଶ୍ରୋତା ବନ୍ଧୁ, ଆଉ ରଥଯାତ୍ରା ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ମଧ୍ୟ ଆପଣମାନଙ୍କୁ।

0: ପୁଣି ସେମାନେ ସବୁ ଲେଖିଛନ୍ତି, ଅପା ଦୁଷ୍ଟଜନଙ୍କୁ ସଂହାର କରି ସାଧୁଜନଙ୍କୁ ପାଳନ୍ତି ପ୍ରଭୁ ଜଗତର କରତା ମହାବାହୁ ଜଗତର ବନ୍ଧୁ ଜଗବନ୍ଧୁ। ସେ ଭାବଗ୍ରାହୀ, ଭକ୍ତର ଭାବକୁ ସେ ବୁଝନ୍ତି, ଚକାଡଳାରେ ସେ ସମସ୍ତଙ୍କୁ ଦେଖୁଛନ୍ତି। ଏବେ ସମୟ ଆସିଛି, ତାଙ୍କରି ଭାବରେ ଆମେ ମଜିଯିବୁ, ତେଣୁ ଅପା ଆମର ଅନୁରୋଧ, ତାଙ୍କରି ଭଜନ ଶୁଣିବୁ, ତାଙ୍କରି କୀର୍ତ୍ତନ ଶୁଣିବୁ, ନାଟକ ଗୀତିନାଟ୍ୟ ସବୁ ତାଙ୍କର ହିଁ ଶୁଣିବୁ, ଏହା ହିଁ ଆମର ଇଚ୍ଛା। ଗତ ସପ୍ତାହର ସବୁ କାର୍ଯ୍ୟକ୍ରମ ଆମେ ଶୁଣିଛୁ, ବହୁତ ମନଛୁଆ ଥିଲା। ଚାଷବାସ ପରିକ୍ରମା, ହେଲବାରିପଦା, ଗୀତାଞ୍ଜଳି, ଯୁବବାଣୀ, ମହିଳା ମହଲ କାର୍ଯ୍ୟକ୍ରମ ମଧ୍ୟ ବହୁତ ସୁନ୍ଦର ଥିଲା। ତା ସହିତ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ ମଧ୍ୟ ମନଛୁଆ ହୋଇପାରୁଛି। ସେଥିପାଇଁ ଭାଇ ଓ ଅପା ମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ। ହେଲେ ଅପା, ଆମ ଅନୁରୋଧ ମନେ ରଖିଲେ ତ? ଏହି ରଥଯାତ୍ରାରେ ନିହାତି ଆମର ମନପସନ୍ଦର କାର୍ଯ୍ୟକ୍ରମ ଶୁଣାଇବେ ବୋଲି ଆଶା ରଖି ରହିଲୁ ଅପା। ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ। ଆପଣଙ୍କର ଛୋଟିଆ ଚିଠିରେ ବହୁତ କିଛି ସ୍ମୃତି ଜଡି ରହିଛି। ସେଥିରେ ରହିଛି ଆମ ସଂସ୍କୃତିର ସମ୍ପୂର୍ଣ୍ଣ ଛାପ, ଉତ୍କଳୀୟ ସଂସ୍କୃତିର ଆରାଧ୍ୟ ଦେବତାଙ୍କର ସେହି ଚାହାଣୀର ବିଭିନ୍ନ ଠାଣି, ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଅପାର ମହିମା। ସେ ପରା ଭକତ ଭାବରେ ବନ୍ଧା, ସେ ଭକତର ଆଉ ଭକତ ତାଙ୍କର, ଏହି ଅପୂର୍ବ ମହିମା ସବୁକୁ ମନେ ପକାଇଦେଲା ଆପଣଙ୍କର ଏହି ଛୋଟିଆ ଚିଠିଟିଏ। ଏ ଚିଠି ନୁହେଁ ଶ୍ରୋତା ବନ୍ଧୁ, ଏହା ଏକ ବାର୍ତ୍ତା। ପ୍ରଭୁ ଆସୁଛନ୍ତି ରଥାରୂଢ଼ ହୋଇ ସମସ୍ତଙ୍କର ଦୁଃଖ ଶୁଣିବାକୁ, ସମସ୍ତଙ୍କ ମୁହଁରେ ହସ ଫୁଟେଇବାକୁ। ତେବେ ଶ୍ରୋତା ବନ୍ଧୁ, ବାହାଘର ବେଳେ ଝୋଟି ପରା ସୁନ୍ଦର ଭାବମୟ ଠାକୁର ଆସିବେ, ଆଉ ଆମେ ତାଙ୍କର ମହିମା ଗାନ କରିବାନି, ତାଙ୍କର ଭଜନ ଶୁଣିବାନି, ଏହା ତ କେବେ ସମ୍ଭବ ନୁହେଁ ନା? ଆମେ ନିଶ୍ଚୟ ଶୁଣାଇବୁ, ଆପଣମାନେ ନିଶ୍ଚିତ ଭାବରେ ଶୁଣିବେ ଭଜନ କୀର୍ତ୍ତନ ଜଣାଣ ନାଟକ ଗୀତିନାଟ୍ୟ ସବୁ ତାଙ୍କୁ ହିଁ ନେଇ। ସମୟ ଆସିଛି ପରା, ଏସବୁ ଶୁଣିବେ ନିଶ୍ଚୟ। ଆଉ ବହୁତ ବହୁତ ଧନ୍ୟବାଦ, ସବୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ଚାଷବାସ ପରିକ୍ରମା, ହେଲୋ ବାରିପଦା, ଗୀତାଞ୍ଜଳି, ଯୁବବାଣୀ, ମହିଳା ମହଲ, ପୁଣି ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ, ଆଉ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସେ ଧନ୍ୟବାଦକୁ ଆମେ ସାଦରେ ଗ୍ରହଣ କଲୁ ଶ୍ରୋତା ବନ୍ଧୁ। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଆପଣମାନେ ନିତି ରେଡିଓ ଶୁଣୁଥାନ୍ତୁ, ଆପଣଙ୍କର ସ୍ନେହ ସଦିଚ୍ଛା ଏହିପରି ଲାଗି ରହିଥାଉ, ଆଉ ଚିଠି ମଧ୍ୟ ଏହିପରି ଦେଉଥାନ୍ତୁ, ହେଲା?
0: ତେବେ ଅପା, ସମୟର ଚାହାଣୀ କହିଲାଣି ଆଉ ଏକ କାହାଣୀ।
1: କଣ ସେ କାହାଣୀ? ବୁଝିଗଲି, ସମୟଟା ପରା ଇସାରା ଦେଲାଣି। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଆଜି ପାଇଁ ତ ସମୟ ହେଇଗଲାଣି, ଆମର ଏଇ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆପଣମାନେ ବହୁ ସଂଖ୍ୟାରେ ଆମ ବିଭାଗକୁ ଚିଠି ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶେଷ ହେଲା ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଉପସ୍ଥାପନାରେ ଥିଲେ ବୀଣାପାଣି ସିଂ ଓ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ध्वनि तरंगों की ताल पर आप हैं विविध भारती के संग। आज के फनकार कार्यक्रम अब से बस कुछ ही।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 9:30 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଏତେବେଳେ ସେ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟର ପ୍ରସାରଣ। ଶ୍ରୀ ଗୁଣ୍ଡିଚା ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ। ସଙ୍ଗୀତ ଭୁବନେଶ୍ୱର ମିଶ୍ରା।

ଆମ ବଂଶର ପଞ୍ଚମ ପୁରୁଷ ଅବନ୍ତୀ ନଗରୀର ସୂର୍ଯ୍ୟବଂଶୀୟ ରାଜା ଇନ୍ଦ୍ରଦୁମ୍ନ ଓ ରାଣୀ ଗୁଣ୍ଡିଚା ତାଙ୍କ ପୁରୋହିତଙ୍କ ଭ୍ରାତା ବିଦ୍ୟାପତିଙ୍କ ଠାରୁ ନୀଳମାଧବଙ୍କର ସମ୍ବାଦ ଶୁଣି ଦର୍ଶନ କରିବାକୁ ପାଗଳ ପ୍ରାୟ ହୋଇ ଉତ୍କଳରେ ଏହି ପରମ ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା କରିବାକୁ ଉଦ୍ଗ୍ରୀବ ଓ ଅଧୀର ହୋଇ ରହିଛନ୍ତି। ଯାଏ ତାଙ୍କୁ

0: ନାରାୟଣ ନାରାୟଣ, କି ଆଶ୍ଚର୍ଯ୍ୟ! ନୀଳମାଧବ ନୀଳଗିରିରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
1: ହେ ମୁନି ଶ୍ରେଷ୍ଠ, କାହାନ୍ତି କାହାନ୍ତି ମୋ ନୀଳମାଧବ? ସେ ତ ନାହାନ୍ତି, କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
2: କୁହନ୍ତୁ ଦେବର୍ଷି, କାହିଁ ଗଲେ ନୀଳମାଧବ? ହେ ନୀଳମାଧବ, କେଣେ ଗଲ ପ୍ରଭୁ?
0: ନାରାୟଣ ନାରାୟଣ, ରାଣୀ ଗୁଣ୍ଡିଚା ତ ମୂର୍ଚ୍ଛା ହୋଇଗଲେ।

0: ଖାଲି ତୁମ ଲୀଳା ଦେଖିବାର ପାଇଁ।
1: ଶୁଣ ତେବେ ନାରଦ ଗୋସାଇଁ, ଯେଉଁଦିନ ମୁଁ ନୀଳଗିରିରେ ନୀଳମାଧବ ରୂପରେ ବାସ କଲି, ସେଇଦିନ ସେଠାରେ ଯେଉଁମାନେ ମୋତେ ଦର୍ଶନ କଲେ ସେମାନେ ସମସ୍ତେ ମୁକ୍ତିଲାଭ କରି ସିଧାସଳଖ ବୈକୁଣ୍ଠପୁରକୁ ଚାଲିଗଲେ। ଏଥିରେ ଯମଙ୍କର କର୍ତ୍ତବ୍ୟ ପାଳନରେ ବ୍ୟାଘାତ ଘଟିଲା। ସେ ମୋ ପାଖରେ ଆପତ୍ତି କଲେ। ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ କିଛି କାଳ ପରେ ମୁଁ ସେଇ ବାଲିରେ ଅନ୍ତର୍ଦ୍ଧାନ ହୋଇଯିବି, କିନ୍ତୁ ପୁରୁଷୋତ୍ତମ କ୍ଷେତ୍ରରେ ଯମଙ୍କ କର୍ତ୍ତୃତ୍ୱ ରହିବ ନାହିଁ। ବିଶ୍ୱାବସୁ ବିଦ୍ୟାପତିଙ୍କୁ ମୋତେ ଦର୍ଶନ କରାଇବା ପରେ ମୁଁ ପ୍ରତିଶ୍ରୁତି ପାଳନ କରିବାକୁ ଅନ୍ତର୍ଦ୍ଧାନ ହୋଇଯାଇଛି।
0: ନାରାୟଣ ନାରାୟଣ, ତାପରେ ପ୍ରଭୁ
1: ଅନ୍ତରାଳକୁ ଆସ, ସବୁ କଥା କହୁଛି।
0: ଚାଲନ୍ତୁ ଚାଲନ୍ତୁ ପ୍ରଭୁ ନାରାୟଣ।
2: ହେ ଦେବର୍ଷୀ, ତୁମେ ଯିବା ଦିନ ଆମେ ଦୁହେଁ ଉତ୍କଣ୍ଠିତ ହୋଇ ଏଇ ମହୋଦଧି ବେଳାରେ ଅପେକ୍ଷା କରି ବସିଛୁ।
3: କୁହ ମୁନି ଶ୍ରେଷ୍ଠ, କେବେ କେଉଁଠି ଆମେ ନୀଳମାଧବଙ୍କ ଦର୍ଶନ କରିପାରିବୁ?
0: ରାଣୀ ଗୁଣ୍ଡିଚା, ରାଜା ଇନ୍ଦ୍ରଦୁମ୍ନ, ତୁମର ନୀଳମାଧବ ଆଉ
2: ନାହାନ୍ତି?
0: ନା, ସେ ପ୍ରକୃତରେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
2: ତାହେଲେ
0: କେବଳ ତୁମ ଦୁଇ ଜଣଙ୍କ ମନସ୍କାମନା ପୂରଣ କରିବା ସକାଶେ ତ୍ରୈଲୋକ୍ୟନାଥ ଭଗବାନ ବିଷ୍ଣୁ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଏକ ଅପୂର୍ବ ରୂପରେ ଯୁଗ ଯୁଗ ପାଇଁ ଅବତୀର୍ଣ୍ଣ ହେବେ। ମୁଁ ଯାହା କହୁଛି ମନ ଦେଇ ଶୁଣ।

ଶୁଣିଲ ତ ରାଜାରାଣୀ, ଯେତିକି କହିଥିଲେ ମୋତେ ସ୍ୱୟଂ ନାରାୟଣ କହିଗଲି ତାହା। ଏଥରକ କର ତୁମ୍ଭେ ସବୁ ଆୟୋଜନ। ତାଙ୍କର ପୂର୍ବ ଆସ୍ଥାନ ନୀଳଗିରି କୋଳେ ତୋଳାଇବ ଅପୂର୍ବ ମନ୍ଦିର, ରଖାଇବ ତହିଁ ସେହି ଚତୁର୍ଦ୍ଧା ମୂରତି, ଜଗନ୍ନାଥ, ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ର ସୁଦର୍ଶନ ସାଥେ। ଠାକୁରାଣୀ ମହାଲକ୍ଷ୍ମୀ ରହିବେ ସେଠାରେ, ଖ୍ୟାତ ହେବ ବିଶ୍ୱେଶେ ମନ୍ଦିର।

0: ଶ୍ରୀମନ୍ଦିର ନାମୀ। ଆଉ ଏକ କଥା, ତୁମ ଦୁହିଁଙ୍କ ଭକ୍ତିରେ କିଣା ମହାପ୍ରଭୁ, ସେଥିପାଇଁ ତାଙ୍କ ଜନ୍ମସ୍ଥଳୀ ଏହି ମହାବେଦୀ ଯୁଗ ଯୁଗ ପାଇଁ ଖ୍ୟାତ ହେବ ଗୁଣ୍ଡିଚା ନାମରେ। ଯାଏ ଯାଏ ଏବେ ମୁଁ ହିଁ ଅନ୍ୟ କାର୍ଯ୍ୟ ଅନ୍ୟ ସ୍ଥାନେ। ନାରାୟଣ ନାରାୟଣ ନାରାୟଣ।
1: ଶୁଣୁଥିବ ସୁଧି ଜନେ।

ରୋଷ ତ୍ୟାଗ କର ଲକ୍ଷ୍ମୀ ଠାକୁରାଣୀ, ତୁମେ ସଂସାରର ଠାକୁରାଣୀ, ତୁମେ ରାଗିଲେ ରୁଷିଲେ ସାରା ସଂସାରରେ ହାହାକାର ପଡ଼ିଯିବ। ଏବେ ଶୁଣ, ରଥଯାତ୍ରା କଥା ମୁହିଁ କହୁଛି ବୁଝାଇ। ଶୋଇଅଛି ରାଜା ଇନ୍ଦ୍ରଦୁମ୍ନ, ସ୍ୱପ୍ନେ ସେହି ଶୁଣିବ ମୋ କଥା, ଆମ ରଥଯାତ୍ରାର ସେ କରିବ।

ବନ୍ଦୋବସ୍ତ ରଖିଯିବ ଅକ୍ଷୟ କିରତି, ରାଣୀ ଗୁଣ୍ଡିଚାର ପୂର୍ଣ୍ଣ ହେବ ମନୋବାଞ୍ଛା, ତାହା ପାଇଁ ଆରମ୍ଭିଲି ଏହି ରଥଯାତ୍ରା। ଏହି ରଥଯାତ୍ରା ବିଖ୍ୟାତ ହୋଇବ ଏହା ଶ୍ରୀ ଗୁଣ୍ଡିଚା ନାମେ।

0: ମା ଲୋ ମା, କଳା ଘୋଡା ଆଉ ଧଳା ଘୋଡାରେ ରଜା ପୁଅ ପରି କିଏ ଦି ଜଣ କଣ ଇଆଡ଼େ ଝପଟି ଆସୁଛନ୍ତି? ମୁଁ ଘୁଞ୍ଚି ଛିଡ଼ା ହୁଏ ଲୋ ମା, ଏମିତି ବେଗରେ ଆସୁଛନ୍ତି ଯେ ମାଡ଼ି ଯିବେ କି ଆଉ। ହେଇଛି କଣ ଘୋଡା ଖିଆ କଲେଣି? ଧଳା ଘୋଡାର ରଜା ପୁଅ ଜଣଙ୍କ ରଙ୍ଗରେ କଳା, ଆଉ କଳା ଘୋଡାର ରଜା ପୁଅ ଜଣଙ୍କର ରଙ୍ଗ ତ କଣ ଗୋରା। ହେଇଛି କଣ ଓହ୍ଲେଇ ମୋରି ଆଡକୁ ଆଉଛନ୍ତି? ଆହା ହା, କି ସୁନ୍ଦର ରୂପ ଦି ଜଣଙ୍କର! ଆସନ୍ତୁ ମା ଆସନ୍ତୁ, ଦହି ଖାଇଯିବେ ମୋଠୁ। ଦହି ନବ ଗ ଦହି, ଭାରି ବଢିଆ ମିଠା ଦହି, ବସା ଦହି, ଖଣ୍ଡ ଦହି। ତମେ ଦି ଜଣ କଣ ରଜା ପୁଅ କି ବାପ?
1: ନା, ଆମେ ରଜା ପୁଅ ନୁହଁ, ଆମେ ଦିଏ ଦି ଭାଇ, ଇଏ ବଡ଼ ଆଉ ମୁଁ ସାନ। ଆମେ ପୁରୀ ରାଜାଙ୍କ ଲୋକ, କାଞ୍ଚି ଯାଉଛୁ। ତୁ ନା କଣ ଗୋପାଳୁଣୀ?
0: ମୋ ନା ମାଣିକ।
1: ମାଣିକ? ବା, ଭାରି ସୁନ୍ଦର ନା କିଏ ତ।
0: ହଁ, ମୋ ନା ଯେମିତି ମୋ ଦହି ବି ସେମିତି। ଏ ଖଣ୍ଡ ମଣ୍ଡଳରେ ଏମିତି ବଢିଆ ଦହି କୋଉଠି ପାଇବ ନାହିଁ।
1: ହଉ ହଉ, ଇଏ ମାଣିକ, ଆମକୁ ଦହି ଖାଇବାକୁ
0: ଦେବି ଯେ। ମୁଁ ଆଗ କଉଡି ଧରିଲା ପଛେ ଦହି ଦିଏ। ତମ ପାଖରେ କଉଡି ଅଛି ତ?
1: ଅଛି, ଦିଅ। ସତରେ ଭାରି ବଢିଆ ଭାଇ। ଭାଇ ଆଉ ଖାଇବ କି?
2: ମନ୍ଦ ହେଇନି ତ, ଆଉ ଟିକେ ଦିଅ।
0: ତମ ପାଖରେ କଉଡି ଅଛି ତ?
1: କଉଡି ଗୋଟେ ତ ଘରେ ଛାଡ଼ି ଆସିଲୁ ଭାଇ, କଣ କରିବା?
0: ମୁଁ ଜାଣିଛି ପରା, ସେଇଥିପାଇଁ ମୁଁ ଦହି ଦେବାକୁ ଥଙ୍ଗ ଥଙ୍ଗ ହଉଥିଲି। ହେଲେ କଉଡି ନଦେଲେ ଛାଡ଼ିବି ନାହିଁ।
1: ତୁମ କଉଡି ଆମ ଉପରେ ବାକି ରହିଯିବନି। ଏଇ ନିଅ ମୁଦି, ଆମ ପଛରେ ପୁରୀର ଗଜପତି ପୁରୁଷୋତ୍ତମ ଦେବ ଆସୁଛନ୍ତି, ତାଙ୍କୁ ଏ ମୁଦି ଦେଖେଇଲେ ସାଙ୍ଗେ ସାଙ୍ଗେ କଉଡି ଆଣିଦେବେ। ହଁ ମାଣିକ, ଆମେ ଯାଉଛୁ, ଉଚ୍ଚ ହେଲାଣି।
0: ଆଲୋ, ଇଏ କଣ? ଏ ମୁଦିଟା ଧୋଇଲାଠୁ କଣ ମୋ ଦେହ ଉଲୁଛି ଉଠୁଛି? କି ମୁଦି କିଏ, କିଛି ତ କଣ ଜାଣି ହଉନାହିଁ। ରୁହନ୍ତୁ ରୁହନ୍ତୁ ମଣିମା, ମୁଁ ଦହିବାଲି ମାଣିକ। କଳା ଧଳା ଦି ଭାଇ ଦିହେ ମୋଠୁ ଦହି ଖାଇଦେଇ ଏ କଳା ଘୋଡ଼ା ଧଳା ଘୋଡ଼ାରେ ଚଢି ଚାଲିଗଲେ, ଆଉ ପାଖରେ କଉଡି ନଥିଲା ବୋଲି ଏ ମୁଦି ସିଛାମୁଙ୍କ ପାଖରେ ଦେଖେଇ କଉଡି ନବାକୁ କହିଗଲେ।
1: ମୁଦି ରତ୍ନ ମୁଦି, ଏ ତ ସ୍ୱୟଂ ଜଗନ୍ନାଥଙ୍କ ହାତ ରତ୍ନ ମୁଦି।
0: ମହାପ୍ରଭୁ ଜଗନ୍ନାଥଙ୍କ ହାତ? ତାହେଲେ ସେଦିହେ କଣ?
3: ସେଦିହେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଆଉ ବଳଭଦ୍ର ଯୁଦ୍ଧରେ ସାହାଯ୍ୟ କରିବାକୁ କାଞ୍ଚି ଯାଉଛନ୍ତି। ସେ ତାଙ୍କ ବିଜୟ ସୁନିଶ୍ଚିତ। ତୋର ଜୀବନ ଧନ୍ୟ ମାଣିକ, ତୋର ଜୀବନ ଧନ୍ୟ। ଯୁଗ ଯୁଗ ତପସ୍ୟା କରି ଯାହାଙ୍କର ଦର୍ଶନ କେହି ପାଇପାରି ନାହାନ୍ତି, ତୁ ତାଙ୍କୁ ଦର୍ଶନ କରିଛୁ, ସ୍ପର୍ଶ କରି ଦହି ଖୁଆଇଛୁ। କୋଡ଼ି କଣ କୋଡ଼ି ମାଣିକ ସବୁ ଜାଣି ଦଉଛି। ଏ ସ୍ଥାନ ଆଜିଠୁ ମାଣିକ ପାଟଣା ନାମରେ ବିଖ୍ୟାତ ହବ।
0: ନା ନା ନା, ମୋର ଆଉ କିଛି ଲୋଡ଼ା ନାହିଁ, ମୁଁ ଯେତିକି ପାଇଛି ସେତିକି ମୋର ସବୁ। ପ୍ରଭୁ
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଆଜି ଶ୍ରୀଗୁଣ୍ଡିଚା ପହଣ୍ଡି ସାରି ବଳଭଦ୍ର ସୁଭଦ୍ରା ସୁଦର୍ଶନ ଓ ପ୍ରଭୁ ଜଗନ୍ନାଥ ରଥରେ ବିଜେ କଲେଣି। ଆଉ କିଛି କ୍ଷଣ ପରେ ଆରମ୍ଭ ହେବ ଛେରା ପହରା କାର୍ଯ୍ୟ। ଏଇତ ଶୁଭ ମୁହୂର୍ତ୍ତ ଉପସ୍ଥିତ। ଗଜପତି ଯେତେବେଳେ ଚଣ୍ଡାଳ ବେଶରେ ଦୁଇ ରଥର ଛେରା ପହରା ସାରି ନନ୍ଦିଘୋଷ ରଥର ଛେରା ପହରା କାର୍ଯ୍ୟରେ ନିମଗ୍ନ ଥିଲେ,

0: ଗଜପତି
1: ମହାମନ୍ତ୍ରୀ ଆପଣ ପଦ୍ମାବତୀଙ୍କୁ ଘେନି ଏଠାରେ?
0: ହଁ ଗଜପତି, ମୁଁ ଆପଣଙ୍କର ଆଦେଶ ପାଳନ କରିବାକୁ ଆସିଛି। ଛାମୁ ବର୍ତ୍ତମାନ ପଦ୍ମାବତୀଙ୍କର ପାଣି ଗ୍ରହଣ କରୁ।
2: ମହାମନ୍ତ୍ରୀ କହିଥିଲେ ନା ପଦ୍ମାବତୀଙ୍କୁ ଜଣେ ଚଣ୍ଡାଳ ସାଥିରେ।
0: ଗଜପତି ତ ନିଜେ ବର୍ତ୍ତମାନ ଜଣେ ଚଣ୍ଡାଳ। ଚଣ୍ଡାଳ ବେଶରେ ପହରା ଧରି ଜଗନ୍ନାଥଙ୍କର ବେଦୀ ପହଁରୁଛନ୍ତି। ଆଉ ଚଣ୍ଡାଳ ଖୋଜିବି କେଉଁଠୁ? ନିଅନ୍ତୁ ନିଅନ୍ତୁ, ସ୍ୱୟଂ ଜଗନ୍ନାଥଙ୍କ ସମ୍ମୁଖରେ ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି। ପଦ୍ମାବତୀକୁ ଛାମୁଙ୍କ ହସ୍ତରେ ସମର୍ପଣ କରୁଛି।

ଚଣ୍ଡାଳର କାର୍ଯ୍ୟ ଅଟେ ଏହି ପରା ଚନ୍ଦନର ଛେରା କରୁଛ ପହରା ଚଣ୍ଡାଳର କାର୍ଯ୍ୟ ଅଟେ ଏହି ପରା ନନ୍ଦୀ ଘୋଷେ ସାକ୍ଷୀ ଏଠି ଜଗନ୍ନାଥ।

0: ଆପଣ ବାସ୍ତବିକ ବୁଦ୍ଧିମାନ ମହାମନ୍ତ୍ରୀ, ସେ ଚକାଡୋଳା ୟୁଟ୍ୟୁବର ଲୀଳା ପ୍ରଭୁ।
1: ଜୟ ପ୍ରଭୁ ଜଗନ୍ନାଥ, ମୋର ଗୁହାରି ତୁମେ ଶୁଣିଲ, ଏ ଦାସରୁ ପ୍ରଣତି କ୍ଷମା କର ପ୍ରଭୁ।

0: ତୁ ତ ବଡ଼ଦାଣ୍ଡରେ ରଥ ଛାଡ଼ି ଦେଇ ମୋ ରଥକୁ ଚାଲି ଆସିଲୁ। ଏଥରକ ଦେଖିବି ବଡ଼ଦାଣ୍ଡ ରଥ କେମିତି ଚାଲିବ ଚାଲୁ।
1: ମହାରାଜା ପ୍ରତାପ ରୁଦ୍ର, ତୁମେ ପଞ୍ଚ ସଖାଙ୍କ ମଧ୍ୟରେ ଜ୍ୟେଷ୍ଠ ମୋର ପରମ ସଖା ମତ ଭକ୍ତ ବଳରାମଙ୍କୁ ରଥରୁ ତଳିଦେଲ। ସେଥିରେ ମୁଁ ବିଚଳିତ ହୋଇ ବାଙ୍କି ମୁହାଣଠାରେ ତା ବାଲି ରଥରେ ଆସି ବସିଛି। ଏଥିପାଇଁ ନନ୍ଦିଘୋଷ ବଡ଼ଦାଣ୍ଡରେ ଆଉ ଚାଲୁନି। ତୁମେ ଶୀଘ୍ର ବାଙ୍କି ମୁହାଣଠାକୁ ଆସି ତାକୁ କ୍ଷମା ମାଗ, ତାହେଲେ ମୁଁ ନନ୍ଦିଘୋଷକୁ ଫେରିଯିବି, ନହେଲେ ଯିବିନି।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ଶୁଣୁଥିଲେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା। ରଚନା ଏବଂ ପ୍ରଯୋଜନା ସାରଦା ପ୍ରସନ୍ନ ନାୟକ। ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆକାଶବାଣୀ କଟକ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:21। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05ରେ ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:00ରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳି ଆଖଳା ପ୍ରଚାରିତ ହେବ ସକାଳ 7:25। ସକାଳ 8:15 ଶୁଣିପାରିବେ ଗୀତାଞ୍ଜଳି। ଦିନ 12:00ରେ କାର୍ଯ୍ୟକ୍ରମ ଚହଲା। ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମ ଭକ୍ତିଗୀତ। ରାତି 7:00ରେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଚାଷୀଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ପ୍ରଚାରିତ ହେବ ରାତି 7:30। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 8:00ରେ। ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ।

ସମ୍ପର୍କରେ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ଏହି ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ପ୍ରାତଃ 5:53ରେ। ସେତେବେଳେ ପର୍ଯ୍ୟନ୍ତ